ଆକାଶବାଣୀ କଟକ ଆରମ୍ଭ କରୁଛୁ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ୍ ଆପଣମାନଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ।

ବଡ଼ ଦାଣ୍ଡରେ ସିଂହଦ୍ୱାର ଆଗରେ ପ୍ରଭୁଙ୍କର ଏହି ଅପୂର୍ବ ସ୍ନାନ ଲୀଳା ଦର୍ଶନ କରିବା ପାଇଁ କାହିଁ କେଉଁ କାଳରୁ ଅପେକ୍ଷାରତ ଥିବେ ଭାବ ଜୁଡ଼ୁବୁଡ଼ୁ ଭକ୍ତମଣ୍ଡଳୀ। ଜୟ ଜଗନ୍ନାଥ ଧ୍ୱନିରେ ମୁଖରିତ ହୋଇ ଉଠିବ ଗଗନ ପବନ। ପ୍ରଭୁଙ୍କର ବିବିଧ ଲୀଳା କୀର୍ତ୍ତନରେ ଶତମୁଖ ହୋଇ ଉଠିବେ ସେମାନେ। ହେ ପ୍ରଭୁ ଜଗନ୍ନାଥ, ତୁମେ ପରା ଜାମଳା ଭଞ୍ଜନକାରୀ ଯଦୁକୁଳ ଚନ୍ଦ୍ରମା, ତୁମକୁ ଦର୍ଶନ କରି ଆମର ନୟନ ମନ ପବିତ୍ର ହେଉ। ପୁରାତନ ରଚନାରୁ ଗାଇଛନ୍ତି ସୁଧା ମିଶ୍ର।

0: ବଡ଼ଦାଣ୍ଡରେ ଆଜି ଜନସମୁଦ୍ର, ସିଂହଦ୍ୱାରରେ ଅଗଣିତ ଭକ୍ତମଣ୍ଡଳୀ, ନାନା ବର୍ଣ୍ଣ, ନାନା ଧର୍ମ, ନାନା ସମ୍ପ୍ରଦାୟର ବିଚିତ୍ର ମେଳଣ, ଭବସାଗରରେ ଛଟପଟ ଏମାନଙ୍କ ଜୀବନ। କିପରି ପାରିହେବେ ସେମାନେ ଏ ଭୀଷଣ ପାରାପାର? ସେଇଥିପାଇଁ ତ ନୀଳାଚଳ ବିହାରୀଙ୍କ ନିକଟରେ ଏତେ ଭଜନ, ଏତେ ଜଣାଣ। ଆକୁଳ ପ୍ରାର୍ଥନାରେ ଭଗବାନଙ୍କ ହୃଦୟ ତରଳିଗଲା ପରେ ସଂସାର ସମୁଦ୍ର ଆଉ କ'ଣ ଡରେଇ ପାରିବ?
1: ପୁରାତନ ରଚନାରୁ ଗାଇଛନ୍ତି ବାଳକୃଷ୍ଣ ଦାସ।

0: ଭଜନର ଅପୂର୍ବ ମାଦକତାରେ ଭକ୍ତ ପାଖକୁ ଚାଲିଆସନ୍ତି କଳା ପର୍ବତର କଳା ସାଆନ୍ତ। ତାହା ନହେଲେ ରତ୍ନ ସିଂହାସନ ତେଜି ସ୍ନାନମଣ୍ଡପକୁ କାହିଁକି ବିଜେ କରନ୍ତି ସିଏ? ଆଉ ତେବେ ବିଳମ୍ବ କାହିଁକି ପ୍ରଭୁ? କରୁଣାର କଳା ପର୍ବତରୁ ଭଜନ ଜଣାଣର ଅନୁକୂଳ ପବନରେ ପରା କଳାମେଘଙ୍କ ଅବତରଣ ପ୍ରକ୍ରିୟା ଆରମ୍ଭ ହେଲାଣି। ଏବେ ତାଙ୍କର ଅଦୃଶ୍ୟ ପାଦ ତଳେ ଆମର ଅନନ୍ତ କୋଟି ନମସ୍କାର।
1: ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚନା ଗାଇଛନ୍ତି ଶ୍ୟାମାମଣି ଦେବୀ।

କଳାଦିଅଙ୍କ ଆଶିଷ ବର୍ଷାରେ ଭିଜିବାକୁ ଆଉ ଡେରି ନାହିଁ। ଆଦ୍ୟ ଆଷାଢ଼ରେ ଆଦିଗନ୍ତ ଢାଙ୍କି ଆସିଲାଣି ଏ କଳାମେଘ। ପୀତ ବସନରେ ବିଜୁଳିର ଛଟା, ଗହଳ ବାଦ୍ୟନାଦରେ ମନ୍ଦ୍ର ମଧୁର ଘଡ଼ଘଡ଼ି ଧ୍ୱନି, ଆଉ ଶ୍ୱେତ ପୁଷ୍ପାଞ୍ଜଳିରେ ଭେଳା ଭେଳା ଧଳାବଗଙ୍କ ଆକାଶ ଉଡ଼ାଣ। କଳାଶାନ୍ତ ଯେତେବେଳେ ଏତେ ପାଖରେ, ତେବେ ତାଙ୍କ ଅଦୃଶ୍ୟ ପାଦ ତଳେ ପୂର୍ଣ୍ଣ ସମର୍ପିତ ହେବା କ'ଣ ଉଚିତ ନୁହେଁ? ଥରେ ପାଦ ତଳେ ଶରଣ ପଶିଲେ ଜୀବନ ଅନ୍ୟ ପ୍ରକାର ହୋଇଯାଏ। ଦୟଣା, ଚନ୍ଦନ ଆଉ ସଜ ତୁଳସୀର ବାସ୍ନାରେ ମହକି ଉଠେ ମନ ଉପବନ। ଭିକାରୀବଣଙ୍କ କଣ୍ଠରେ

ପବିତ୍ର ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଶୁଣୁଥିଲେ ବିଶେଷ ବନ୍ଦନା। ଆଲେଖ୍ୟ ତୀର୍ଥାନନ୍ଦ ମିଶ୍ର, ଉପସ୍ଥାପନା କରିଥିଲେ ବସନ୍ତ ମହାନ୍ତି।

ପ୍ରଣାମ ଶ୍ରୋତା ବନ୍ଧୁ, ଆଜି ଜ୍ୟେଷ୍ଠ ପୂର୍ଣ୍ଣିମା ତିଥି, ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରାର ଦିବସ। ଜ୍ୟେଷ୍ଠ ମାସୀ ଶୀତେ ପକ୍ଷେ ପୌର୍ଣ୍ଣମ୍ୟାଂ ଜଗଦୀଶ୍ୱରମ୍ ସ୍ନାପୟେ ତୀର୍ଥତୋୟେନ ସର୍ବମଙ୍ଗଳ ସିଦ୍ଧୟେ। ଏ ସ୍ନାନ ସାଧାରଣ ସ୍ନାନ ନୁହେଁ, ଦେବସ୍ନାନ, ବିଶ୍ୱର ମଙ୍ଗଳକାରକ ସ୍ନାନ। ଶ୍ରୀଜଗନ୍ନାଥଙ୍କ ପ୍ରାତ୍ୟହିକ ସ୍ନାନଠୁ ଏ ଭିନ୍ନ କିଭଳି? ଚତୁର୍ଦ୍ଧାମୂର୍ତ୍ତି ସବୁ ପ୍ରକାରର ସ୍ନାନ କରନ୍ତି, ପ୍ରତିଦିନ ମନ୍ତ୍ର ସ୍ନାନ କରନ୍ତି, ବଡ଼ଦାଣ୍ଡରେ ରଥ ଗଡ଼ିଲେ ବାୟୁ ସ୍ନାନ ହୁଏ, ସରଦାଭାଲିରେ ଧୂଳିଉଡ଼ି ହୁଏ ଭୌମ ସ୍ନାନ, ଦୀପଧୂଆଁରେ ହୁଏ ଆଗ୍ନେୟ ସ୍ନାନ, ଭକ୍ତ ଦ୍ୱାରା ସମ୍ପାଦିତ ହୁଏ ମାନସ ସ୍ନାନ ବା କାଳ୍ପନିକ ସ୍ନାନ।

କିନ୍ତୁ ଦେବସ୍ନାନ ବର୍ଷରେ ଥରେ ହୁଏ। ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ସ୍ନାନବିଧିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡିରେ ଆଣି ସ୍ଥାପନ କରାଯାଏ ଏବଂ ତାପରେ 108 ଗରା ଜଳରେ ସ୍ନାନ କରି ଦିଆଯାଏ। ସ୍କନ୍ଦ ପୁରାଣରେ ଏବଂ ନୀଳାଦ୍ରି ମହୋଦୟରେ ବର୍ଣ୍ଣିତ ଅଛି ଏହି ଦିନ ଶ୍ରୀବିଗ୍ରହଙ୍କର ଆବିର୍ଭାବ ଦିବସ। ଜନ୍ମଦିନରେ ସ୍ନାନ କରିବେ ପ୍ରଭୁ, ପ୍ରଭୁଙ୍କର ପତିତ ପାବନ ଲୀଳା ସ୍ନାନ ଗୋପନରେ କରାଯାଏ, କିନ୍ତୁ ଏ ସ୍ନାନ ବିଶ୍ୱବାସୀ ଦର୍ଶନ କରିବେ। ଆମମାନଙ୍କର ଘରେ 20-30 ବର୍ଗ ଫୁଟ ସ୍ଥାନରେ ବାଥରୁମ୍ ହୋଇଥାଏ, କିନ୍ତୁ ଶୟନକକ୍ଷ ବହୁତ ବଡ଼ ହୋଇଥାଏ। ପଞ୍ଚତାରକା ହୋଟେଲରେ ସର୍ବନିମ୍ନ ବାଥରୁମ୍ର କ୍ଷେତ୍ରଫଳ 45 ବର୍ଗ ଫୁଟ ଭାରତ ସରକାର ଧାର୍ଯ୍ୟ କରିଛନ୍ତି, କିନ୍ତୁ ଜଗନ୍ନାଥଙ୍କୁ ଏ ବର୍ଗ ଫୁଟର ବନ୍ଧନ ଭିତରେ ଆବଦ୍ଧ କରିବାର ଶକ୍ତି କାହାର ଅଛି? ସମଗ୍ର ବିଶ୍ୱକୁ ଯିଏ ଧାରଣ କରିଛନ୍ତି ତାଙ୍କୁ ସ୍ନାନବେଦୀରେ ବିଜେ କରାଇବା ଏକ ପ୍ରତୀକାତ୍ମକ ଉପଚାର ମାତ୍ର। ଭୂଗୋଳର ପଞ୍ଚ ମହାସାଗର ଯାହାର ଚରଣ ଛୁଏଁ, ପୁରାଣର ସପ୍ତ ସମୁଦ୍ର ମଧ୍ୟଭାଗରେ ଥିବା କ୍ଷୀର ସମୁଦ୍ର ସ୍ଥିତ ନିବାସ ଯାହାଙ୍କର, ତାଙ୍କର ସ୍ନାନ ପୁଇବା କ'ଣ? ସେ ସଦା ସ୍ନାନରତ। ସମ୍ବର୍ତ୍ତକ ମେଘ ଢାଳିଲେ ବି ସେ ଓଦା ହୁଅନ୍ତି ନାହିଁ। ପୁଷ୍କର ବା ବାଇଗଣ କୋଡ଼ା ଶୁଖିଲା ମେଘ ତାଙ୍କୁ ଓଦା ସରସର କରିପକାଏ। ଏଣୁ ତାଙ୍କୁ ସ୍ନାନ କରାଇବା ମର୍ତ୍ତପୃଷ୍ଠରେ ମଣିଷର ଏକ ଆରାଧନା। ଏଣୁ ପୁରୀର ଶ୍ରୀକ୍ଷେତ୍ରରେ ବଉଳମାଳା ପଥରରେ ତିଆରି ସ୍ନାନ ମଣ୍ଡପରେ ପଥରପିଣ୍ଡି ଉପରେ ବିଜେ କରି ଶ୍ରୀବିଗ୍ରହମାନେ ସ୍ନାନ କରନ୍ତି। ମନ୍ଦିର ବେଢ଼ାର ଉତ୍ତର ଭାଗରେ ମା' ଶୀତଳାଙ୍କ ସମ୍ମୁଖରେ ଥିବା ସୁନା କୂଅର ଜଳରେ ସ୍ନାନ କରନ୍ତି। ଏ ଜଳ ବର୍ଷର ଥରେ ମାତ୍ର ପ୍ରଭୁଙ୍କ ସ୍ନାନ ପାଇଁ ବ୍ୟବହୃତ ହୁଏ। ସ୍ନାନ ପୂର୍ଣ୍ଣିମା ପୂର୍ବରୁ କୂଅ ଉଜଳା ଯାଏ, ହେଲେ ବି ପାଣି ଭରିଯାଏ, କାରଣ ଭକ୍ତ ବିଶ୍ୱାସ କରେ ଜ୍ୟେଷ୍ଠ ଶୁକ୍ଳ ଦଶମୀଠାରୁ ଭାରତର ସମସ୍ତ ତୀର୍ଥର ଜଳ ଏ କୂପକୁ ଝରି ଆସେ। ସେ କୂଅରୁ ଆସେ 108 କୁମ୍ଭଭର୍ତ୍ତି ପାଣି। ସେ ପାଣି କର୍ପୂର, ଚନ୍ଦନ, କେଶର, ଚୁଆର ମିଶ୍ରଣରେ ସୁଗନ୍ଧିତ ହୁଏ, ଅଭିମନ୍ତ୍ରିତ ହୁଏ। ଅଣତୁଠ ପାଣିରେ ଗାଧାନ୍ତି ଚତୁର୍ଦ୍ଧାମୂର୍ତ୍ତି। 108 ଜଳକୁମ୍ଭ ମଧ୍ୟରୁ ଶ୍ରୀଜଗନ୍ନାଥଙ୍କ ପାଇଁ ଥାଏ 35 କଳସୀ, ବଳଭଦ୍ରଙ୍କ ପାଇଁ ଥାଏ 33, ମା' ସୁଭଦ୍ରାଙ୍କର 22 ଏବଂ ପ୍ରଭୁ ସୁଦର୍ଶନଙ୍କ ପାଇଁ 18 କୁମ୍ଭ ଜଳ। ଏଠି ପ୍ରଭୁଙ୍କର ଗଜାନନ ବେଶ ହୁଏ ବା ହାତୀ ବେଶ। କୁହାଯାଏ 15 ଶତାବ୍ଦୀରେ ମହାରାଷ୍ଟ୍ରର ଗାଣପତ୍ୟ ସମ୍ପ୍ରଦାୟର ଶ୍ରୀ ଗଣପତି ଭଟ୍ଟ ନାମକ ବ୍ରାହ୍ମଣଙ୍କୁ ପ୍ରଭୁ ଏହି ରୂପରେ ଦେଖା ଦେଇଥିଲେ ସ୍ନାନ ଯାତ୍ରାରେ। ଶ୍ରୀମଦ୍ ଭଗବତ ଗୀତାର ଚତୁର୍ଥ ଉଦ୍ଧାର କୁହାଯାଇଛି, ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂ ତଥୈବ ଭଜାମ୍ୟହମ୍। ଯେଉଁମାନେ ଯେପରି ଭାବରେ ମୋର ଶରଣରେ ଆସନ୍ତି ସେହିଭଳି ଭାବରେ ମୁଁ ତାଙ୍କୁ ପୁରସ୍କୃତ କରେ, କାରଣ ଭକ୍ତ ତାଙ୍କୁ ଯେଉଁ ରୂପରେ ଦେଖିବାକୁ ଚାହିଁବେ ସେ ସେହି ରୂପରେ ହିଁ ଦେଖାଦେବେ। ଆଜି ସ୍ନାନବେଦୀକୁ ଶ୍ରୀବିଗ୍ରହମାନେ ଧାଡ଼ି ପହଣ୍ଡିରେ ଆସିବେ, କିନ୍ତୁ ସ୍ନାନବେଦୀରୁ ଅଣସର ଗୃହକୁ ଯିବେ ଗୋଟି ପହଣ୍ଡିରେ। ଏହି 15 ଦିନ ଅଣସର କାଳରେ ଶ୍ରୀବିଗ୍ରହମାନଙ୍କର ସେବା ପୂଜା ଗୋପନୀୟ, କାରଣ ସ୍ନାନ ପରେ ସେମାନେ ହେବେ ଜ୍ୱରଗ୍ରସ୍ତ। ବାୟୁପୁରାଣରେ ମଧ୍ୟ ଦେବଦର୍ଶନକୁ ନିଷିଦ୍ଧ କରାଯାଇଛି, ତତଃ ପଞ୍ଚଦଶହାନି ମମ ସ୍ନାନାତ୍ ଅନନ୍ତରମ୍ ସୁରୂପାଂ ବା ବିରୂପାଂ ବା ନ ପଶ୍ୟେତ୍ ପ୍ରତିମାଂ ମମ। ତେବେ ଶ୍ରୀବିଗ୍ରହମାନଙ୍କର ଜ୍ୱରର ଉପଶମ ପାଇଁ ଔଷଧର ବ୍ୟବସ୍ଥା ମଧ୍ୟ ହୋଇଛି। ବ୍ୟାଧିଗ୍ରସ୍ତ ପ୍ରାଣୀମାନଙ୍କର ଦୁଃଖ ଦୂରୀକରଣ ପାଇଁ ବିଶ୍ୱନିୟନ୍ତାଙ୍କ ନିର୍ଦ୍ଦେଶରେ ତ ଭରଦ୍ୱାଜରୁ ସେ ଇନ୍ଦ୍ରାଳୟ ଯାଇ ଆୟୁର୍ବେଦ ଅଧ୍ୟୟନ କରିଥିଲେ ଏବଂ ମର୍ତ୍ତରେ ପ୍ରଚଳନ କରିଥିଲେ। ସେହି ଆୟୁର୍ବେଦକୁ ଉପଜୀବ୍ୟ କରି ଶ୍ରୀବିଗ୍ରହମାନେ ଆରୋଗ୍ୟ ଲାଭ କରିବେ, କିନ୍ତୁ ପତିତଜନଙ୍କୁ ଦର୍ଶନ ଦେବା ଲାଗି ପ୍ରଭୁଙ୍କର ଏ ସ୍ନାନଲୀଳା ସବୁ ବ୍ୟାଧିକୁ ହିଁ ଅତିକ୍ରମ କରିଯିବ। ଆଉ ଭକ୍ତ ସେ ଲୀଳା ଦେଖି ଶ୍ରବଣ କରି ଅମୃତର ସ୍ୱାଦ ପାଇପାରିବ। ବ୍ରହ୍ମପୁରାଣରେ ପ୍ରାୟ ଅଛି, ସ୍ନାନକାଳେ ତୁଜେ ମର୍ତ୍ତ୍ୟାହା ପଶ୍ୟନ୍ତି ପୁରୁଷୋତ୍ତମମ୍ ବଳଭଦ୍ରଂ ସୁଭଦ୍ରାଂ ଚ ତେ ଜାନ୍ତି ପଦଂ ଅବ୍ୟୟମ୍। ଏହା ହିଁ ଆଜିର ପ୍ରଣୀତ ବକ୍ତବ୍ୟ।

ଶୁଣୁଥିଲେ ଅନୁଚିନ୍ତା, ଉପସ୍ଥାପନା କରିଥିଲେ ତରୁଣକାନ୍ତି ରାଉତ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 80ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଦୀତି କାଶ୍ୟପ ସମ୍ବାଦ ଭିତରେ ଅନୁତପ୍ତ ଦୀତିଙ୍କୁ ଆଗକୁ କ'ଣ ଘଟିବ, କିପରି ଶ୍ରୀବିଷ୍ଣୁଙ୍କ ଦ୍ୱାରପାଳ ଜୟ ବିଜୟ ନିଜର ଅସଂଯତ ବ୍ୟବହାର ପାଇଁ ବ୍ରହ୍ମା କୁମାରଙ୍କ ଅଭିଶାପରେ ଭାଗି ହେବେ, ଅସୁର ଭାବରେ ଭୟଙ୍କର ରୂପ ନେଇ ଜନ୍ମ ନେବେ, ଆଉ ନାମ ହେବ ହିରଣ୍ୟକଶିପୁ ଆଉ ହିରଣାକ୍ଷ, ପୁଣି କରୁଣାମୟ ଶ୍ରୀହରି କିପରି ଅବତାର ନେଇ

ଆଉ ନାମ ହେବ ହିରଣ୍ୟକଶିପୁ ଆଉ ହିରଣାକ୍ଷ। ପୁଣି କରୁଣାମୟ ଶ୍ରୀହରି କିପରି ଅବତାର ନେଇ ଦୁହିଁଙ୍କୁ ଉଦ୍ଧରିବେ ସେ ବିଷୟ ମୈତ୍ରେୟଙ୍କଠୁ ବିଦୁର ଶୁଣିଥିଲେ।

0: ଶୁଣୁଥିଲି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 80ତମ ଭାଗ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ। ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି। ବର୍ଣ୍ଣନା ସଞ୍ଜୟ କୁମାର ଶତପଥି। ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଅଧିକ ଅମଳକ୍ଷମ ସୋରିଷ ଚାଷ ପାଇଁ ଉନ୍ନତ କିସମର ବିହନ ଚୟନ କରନ୍ତୁ। ତା ସହିତ ଚାଷ ସମୟରେ ଏଥିରେ ଦେଖାଯାଉଥିବା ବିଭିନ୍ନ ପ୍ରକାର ରୋଗପୋକ ନିୟନ୍ତ୍ରଣ କରନ୍ତୁ। ସୋରିଷ ଚାଷରେ ପାଉଁଶିଆ ରୋଗର ଦମନ ପାଇଁ ପ୍ରୋପିକୋନାଜୋଲ 1 ମିଲିଲିଟର କିମ୍ବା କାରାଥିନ 1 ମିଲିଲିଟର 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଜୌପୋକର ଦମନ ପାଇଁ ହେକ୍ଟର ପ୍ରତି 1000 ମିଲିଲିଟର ଡାଇମେଥୋଏଡ 30 EC କିମ୍ବା ଇମିଡା କ୍ଲୋପିଡ 17.8% SL 125 ମିଲିଲିଟର ବା ଥାୟୋ ମେଥୋକ୍ସାମ 25 SG 125 ଗ୍ରାମକୁ 500 ଲିଟର ପାଣିରେ ମିଶାଇ ଉପରବେଳା ସିଞ୍ଚନ କରନ୍ତୁ। ଫସଲରେ ପତ୍ରଚିତା ଦାଗ ଦେଖାଦେଲେ ଏହାର ଦମନ ପାଇଁ ହେକ୍ଟର ପ୍ରତି 1.5 କିଲୋଗ୍ରାମ କପର ଅକ୍ସିକ୍ଲୋରାଇଡ୍ ବା 1.5 କିଲୋଗ୍ରାମ ମାଙ୍କୋଜେବକୁ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ସୋରିଷ ଫସଲରେ କରତିଆ ମାଛି ଓ ପତ୍ରଛନ୍ଦା ପୋକର ଦମନ ପାଇଁ ହେକ୍ଟର ପ୍ରତି 500 ମିଲିଲିଟର ଇଥୋଫେନୋପ୍ରକ୍ସ 10 EC କିମ୍ବା 500 ମିଲିଲିଟର ଇଣ୍ଡୋସ୍କା କାର୍ଭ 14.5% EC 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଭେଣ୍ଡି ବିହନ ଲଗାଇବାର 3 ସପ୍ତାହ ପରେ କୁଡ଼ାଖସା କରି ବଳକା ଅର୍ଦ୍ଧେକ

0: ଅଖର୍ଜାନ ସାର ପ୍ରୟୋଗ କରନ୍ତୁ। ପ୍ରତି ପାଞ୍ଚରୁ ଛଅ ଦିନ ବ୍ୟବଧାନରେ ଭେଣ୍ଡି କିଆରୀରେ ମାଟିର ବୋତଲ ଦେଖି ଜଳସେଚନ କରନ୍ତୁ। ପ୍ରତି ଦୁଇ ଦିନରେ ଥରେ ଫଳ ତୋଳିବା ଉଚିତ, ନଚେତ ଗଛର ବୃଦ୍ଧି ଓ ଫଳଧାରଣର ଶକ୍ତି କମିଯାଇଥାଏ ଏବଂ ଫଳ ବୁଢ଼ା ମଧ୍ୟ ହୋଇଯାଇଥାଏ। ପନିପରିବା ଫସଲରେ ଜୀବାଣୁଜନିତ ଝାଉଁଳା ରୋଗ ହୋଇଥିଲେ ଏହାର ଦମନ ପାଇଁ ପ୍ରତି ଦଶ ଲିଟର ପାଣିରେ ଏକ ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ୍ ମିଶାଇ ଗଛ ମୂଳ ଭିଜାଇବା ପର୍ଯ୍ୟନ୍ତ ସିଞ୍ଚନ କରନ୍ତୁ। ଟମାଟୋ, ଭେଣ୍ଡି ଇତ୍ୟାଦି ଫସଲରେ ପତ୍ରପୋଡ଼ା ରୋଗ ଲାଗିଥିଲେ ଏହାର ଦମନ ପାଇଁ ପ୍ରତି ଲିଟର ପାଣିରେ ତିନି ଗ୍ରାମ ହିସାବରେ ମାଙ୍କୋଜେବ୍ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣରେ କାଙ୍କେଡ଼ିଆ ପୋକର ଦମନ ପାଇଁ ଚାରି ଗ୍ରାମ କାର୍ବାରିଲ୍ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣରେ କାଣ୍ଡ ଓ ଫଳପିଚା ରୋଗ ଲାଗିବାର ବହୁ ଆଶଙ୍କା ଅଛି, ଏହାର ପ୍ରତିକାର ସକାଶେ ପ୍ରତି ଲିଟର ପାଣିରେ ତିନି ମିଲିଲିଟର ହିସାବରେ କପର ଅକ୍ସିକ୍ଲୋରାଇଡ୍ ସିଞ୍ଚନ କରନ୍ତୁ। କଖାରୁ, ଜହ୍ନି, କାକୁଡ଼ି ଜାତୀୟ ଫସଲରେ ଫଳମାଛି ଦମନ ଲାଗି ଏକ ମିଲିଲିଟର ମାଲାଥିଅନ୍ ସହ କୋଡ଼ିଏ ଗ୍ରାମ ଗୁଡ଼କୁ ଏକ ଲିଟର ପାଣିରେ ମିଶାଇ ବିଷ ଥୋପ କରି ବ୍ୟବହାର କରନ୍ତୁ। ଆଭ୍ୟନ୍ତରୀଣ ଅଞ୍ଚଳରେ ଅଦିନିଆ ଫୁଲକୋବିର କିସମ ଯଥା ହେମଲତା ତଳି ହୋଇଯାଇଥିଲେ ମୁଖ୍ୟ କ୍ୟାରିରେ ଲଗାଇ ଦିଅନ୍ତୁ। ଝାଉଁଳା ସହଣୀ ଥିବା ଲଙ୍କାମରିଚ କିସମ ଯଥା ଉତ୍କଳ ରଶ୍ମି ଓ ଉତ୍କଳ ଆଭା ଲଗାନ୍ତୁ। ଲଙ୍କାରେ ଉଙ୍କୁଣିଆ ପୋକ ଦେଖାଦେଲେ ପତ୍ରମଡ଼ା ହୋଇଯାଏ, ଏଥିପାଇଁ ଏକର ପ୍ରତି ତିନିଶହ ପଚାଶ ମିଲିଲିଟର ଇଥିଅନ୍ ସିଞ୍ଚନ କରନ୍ତୁ। ବାଇଗଣରେ ଫଳ ଓ କାଣ୍ଡବିନ୍ଧା ପୋକର ଦମନ ନିମନ୍ତେ ସମନ୍ୱିତ ପୋକ ପରିଚାଳନା ପଦ୍ଧତି ଅନୁସାରେ ଏକର ପ୍ରତି କୋଡ଼ିଏ ହଜାର ଟ୍ରାଇକୋଗ୍ରାମା ପରାଶୟୀ ଛାଡ଼ନ୍ତୁ। ତିନିଶହ ପିପିଏମ୍ ନିମ୍ବଜାତୀୟ କୀଟନାଶକ ବିଷକୁ ଏକର ପ୍ରତି ଏକ ଲିଟର ହିସାବରେ ପ୍ରୟୋଗ କରନ୍ତୁ ଅଥବା ପ୍ରତି ଲିଟର ପାଣିରେ ପାଞ୍ଚ ଗ୍ରାମ କାର୍ବାରିଲ୍ ମିଶାଇ ସିଞ୍ଚନ କରନ୍ତୁ। କଖାରୁ ଜାତୀୟ ଫସଲରେ ଲାଲ ଓ କଳା କଖାରୁ ଭୃଙ୍ଗ ଦମନ ଲାଗି ଏକର ପ୍ରତି ଆଠଶହ ଗ୍ରାମ କାର୍ବାରିଲ୍ ପ୍ରୟୋଗ କରନ୍ତୁ। ପନିପରିବାରେ ଦହିଆ ପୋକ ଦେଖାଯାଉଥିଲେ ଏହାର ଦମନ ସକାଶେ ଫସଲ ଫଳନ୍ତି ଅବସ୍ଥାରେ ଥିଲେ ପ୍ରତି ଲିଟର ପାଣିରେ ଦୁଇ ମିଲିଲିଟର ମାଲାଥିଅନ୍ ଏବଂ ଅନ୍ୟ ଅବସ୍ଥାରେ ଥିଲେ ପ୍ରତି ଲିଟର ପାଣିରେ ଦୁଇ ମିଲିଲିଟର ମିଥାଇଲ୍ ଡିମେଟନ୍ ସିଞ୍ଚନ କରନ୍ତୁ।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ଭଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଅଧିକାଂଶ ସ୍ଥାନରେ ଏବଂ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଅଳ୍ପ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ସତର୍କ ସୂଚନାରୁ ଜଣାଯାଏ ଯେ ରାଜ୍ୟର କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଚାଳିଶରୁ ପଚାଶ କିଲୋମିଟର ବେଗରେ ପବନ ବହି ବର୍ଷା ହେବାର ସମ୍ଭାବନା ଅଛି। ଏହି ସମୟ ମଧ୍ୟରେ ଏହିସବୁ ଅଞ୍ଚଳରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁଣିଲେ ପାଣିପାଗର ସୂଚନା, ଆକାଶବାଣୀ କଟକ। ସମୟ ବର୍ତ୍ତମାନ ସକାଳ ଛଅଟା ବାଜି ପଞ୍ଚାବନ ମିନିଟ୍ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
2: ଇଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ ପ୍ରବାଚକ ଡକ୍ଟର ଗଣେଶ ହେଗଡେ। अथ वार्ताः। प्रधानमन्त्री श्रीनरेन्द्र मोदी सेशल्स देशस्य राष्ट्रिय दिवसस्य स्वर्णजयन्ती समारोहे मुख्य अतिथिरूपेण भागं गृहीतवान्। भारतीय सैनिकबलस्य अथ नौसेनाबलस्य दलानि अपि अस्मिन् पथसञ्चलन कार्यक्रमे भागं गृहीतवन्तः। अस्मिन्नवसरे श्रीमोदी सेशल्स देशस्य नागरिकेभ्यः भारतपरं वर्धापनं प्रकटितवान्। विक्टोरिया इत्यत्र राष्ट्रपतिना पैट्रिक हर्मनी इत्यनेन सह द्विपक्षीय वार्तानन्तरं श्रीमोदी उक्तवान् यत् भारतं तादृशीं हिन्द महासागरस्य कल्पनां करोति यत्र समुद्रीय सुरक्षया सह आर्थिक समृद्धिरपि सुनिश्चिता स्यात्।
3: मेरी सेशल की यात्रा का संदेश स्पष्ट है, भारत ऐसे हिंद महासागर की कल्पना करता है जहां समुद्री सुरक्षा के साथ आर्थिक समृद्धि भी बढ़े, जहां हमारी साझेदारी आकार नहीं आपसी सम्मान और विश्वास पर आधारित हो, और जहां हम हर देश के पास पास नहीं साथ साथ चले। आवर विजन इज टू मेक इंडियन ओशन इंटू एन ओशन ऑफ अपॉर्चुनिटी।
2: पर्यावरण संरक्षणस्य सतत विकासस्य च नेतृत्वाय सेशल्स देशेन प्रधानमन्त्रिणे श्री नरेन्द्र मोदिने पर्यावरण नेतृत्वस्य सर्वोच्च सम्मानः गार्डियन ऑफ द

ଆକାଶବାଣୀ ଦିଲ୍ଲୀରୁ ନାଟକ ଭକ୍ତ ବତ୍ସଳ ଜଗନ୍ନାଥ ଶୁଣିବେ ରାତି 10:02। ରଚନା ନାରାୟଣ ଚନ୍ଦ୍ର ରାୟ ମହାପାତ୍ର, ପ୍ରଯୋଜନା ରବୀନ୍ଦ୍ର କୁମାର ଦାସ, ଉସ୍ତାଦ ୟୁନୁସ୍ ହୁସେନ ଖାଁଙ୍କ ଶାସ୍ତ୍ରୀୟ ଗାୟନ ରାତି 10:30। ଶୁଣିଲେ ଆମ ରାଜ୍ୟର କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କଟକ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଟିକିଏ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିର ସ୍ନାନମଣ୍ଡପକୁ ଚତୁର୍ଦ୍ଧ ମୂର୍ତ୍ତି ବିଜେ କରୁଛନ୍ତି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଆଜି ସକାଳେ ମହାପ୍ରଭୁଙ୍କ ମଙ୍ଗଳାର୍ପଣ, ପୁଷ୍ପାଞ୍ଜଳି, ଡୋରଲାଗି ନୀତି ଶେଷ ହେବା ପରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ ଏବଂ ପରେ ପରେ ପ୍ରଭୁ ବଳଭଦ୍ର ଦେବୀ ସୁଭଦ୍ରା ସ୍ନାନବିଧିକୁ ବିଜେ କରିଥିଲେ। ଶେଷରେ ମହାପ୍ରଭୁ ଜଗନ୍ନାଥ ରତ୍ନବେଦୀ ଛାଡ଼ି ସ୍ନାନବିଧିରେ ପହଞ୍ଚି ସାରିଲେଣି। ମହାପ୍ରଭୁଙ୍କ ଆଜି ଦୁର୍ଲଭ ଗଜବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ପୁରୀ ଗସ୍ତରେ ଆସି ସ୍ନାନମଣ୍ଡପରେ ଠାକୁରଙ୍କର ଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶବ୍ୟାପୀ ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆଜିଠାରୁ କାର୍ଯ୍ୟକାରୀ ହେବ। ନୂଆଦିଲ୍ଲୀଠାରେ ଆୟୋଜିତ ଷୋଡ଼ଶ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କେନ୍ଦ୍ରୀୟ ପରିଷଦର ସମ୍ମିଳନୀ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏହାର ଶୁଭାରମ୍ଭ କରିବେ। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ପ୍ରଥମ ତିନି ବର୍ଷ ସମ୍ପୂର୍ଣ୍ଣ ଯତ୍ନ ଦୃଷ୍ଟିକୋଣ ଆଧାରରେ ନବଜାତକଙ୍କ ସ୍ୱାସ୍ଥ୍ୟର ଉନ୍ନତି ଉପରେ ଏଥିରେ ଧ୍ୟାନ କେନ୍ଦ୍ରୀଭୂତ ହେବ। ଜନ୍ମରୁ ତିନି ବର୍ଷ ପର୍ଯ୍ୟନ୍ତ ଘରେ ପିଲାମାନଙ୍କର ଯତ୍ନ ନେବା ନେଇ ଏହି କାର୍ଯ୍ୟକ୍ରମ ଅଧୀନରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେତୁ ଜନଶୁଣାଣି ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଦ୍ୱାରା

0: ସୂଚାଇ ଦିଆଯିବ ବୋଲି ବିଭାଗ କହିଛି। ରାଜ୍ୟରେ ଚାଲିଥିବା ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାର ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟ ଗତକାଲି ଶେଷ ହୋଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ପାଖାପାଖି 99.94% ଭୋଟରଙ୍କ ପାଖରେ ପରିଗଣନା ଫର୍ମ ପହଞ୍ଚି ସାରିଛି। ଇତିମଧ୍ୟରେ 3,13,79,427 ଫର୍ମର ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହୋଇଛି। ଚିଠା ଭୋଟର ତାଲିକା ଆସନ୍ତା ମାସ 5 ତାରିଖରେ ପ୍ରକାଶ ପାଇବ। ତାଲିକା ସମ୍ପର୍କିତ ଆପତ୍ତି ଅଭିଯୋଗ ଦାଖଲ ପାଇଁ ଅଗଷ୍ଟ 4 ତାରିଖକୁ ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଆସନ୍ତା ମାସ 1ରୁ ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ ପ୍ରକ୍ରିୟା ଆରମ୍ଭ ହେବ। 17 ତାରିଖ ସୁଦ୍ଧା ଏହାକୁ ଶେଷ କରିବା ନେଇ ଓସେପା ପକ୍ଷରୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୂତନ ମାର୍ଗଦର୍ଶିକା ଅନୁଯାୟୀ ପରିଚାଳନା କମିଟି ସହ ବିଭିନ୍ନ କ୍ଷେତ୍ର ଆଧାରିତ 5ଟି କମିଟି ଗଠନ କରାଯିବାକୁ ନିଷ୍ପଭି ହୋଇଛି। ଚଳିତ ବିଦ୍ୟାଳୟ ପରିଚାଳନା କମିଟିର ଅବଧି ଆସନ୍ତା 30 ତାରିଖରେ ଶେଷ ହେଉଛି। ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ତଥା ବିଚାର ବିଭାଗୀୟ ଅଦାଲତ ନିର୍ମାଣ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ମାନସ ରଞ୍ଜନ ପାଠକ ଗତକାଲି ବ୍ରହ୍ମପୁର ଜିଲ୍ଲା ଓ ଦୌରାଜଜ୍ କୋର୍ଟ ପରିଦର୍ଶନ କରିଛନ୍ତି। ନିର୍ମାଣ ହେବାକୁ ଥିବା ଜୁଡିସିଆଲ୍ ପରିସରର ଡିପିଆର୍ ଜଷ୍ଟିସ୍ ପାଠକ ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ପ୍ରକଳ୍ପ ନିର୍ମାଣ ନେଇ ଆଲୋଚନା କରିଛନ୍ତି। ଭଦ୍ରକ ଜିଲ୍ଲାର ଅଣକ୍ୟାଡରଭୁକ୍ତ ସରକାରୀ ଆଇନଜୀବୀଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଗତ ସନ୍ଧ୍ୟାରେ ଉଦ୍ଯାପିତ ହୋଇଛି। ରାଜ୍ୟ ଆଇନ ବିଭାଗ ଏବଂ ଓଡ଼ିଶା ସାଧାରଣ ପ୍ରସିକ୍ୟୁସନ୍ ନିର୍ଦ୍ଦେଶାଳୟ ପକ୍ଷରୁ ଆୟୋଜିତ ଏହି ଶିବିରରେ ବିଭିନ୍ନ ଆଇନର ଧାରା ଏବଂ କାର୍ଯ୍ୟାନ୍ୱୟନ ନେଇ ଆଲୋଚନା ହୋଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତାଲୁକ ଆଇନସେବା କମିଟି ଆନୁକୂଲ୍ୟରେ ଗତକାଲି ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୋକ୍ସୋ ଆଇନ, କିଶୋର ନ୍ୟାୟ ଆଇନ ସମେତ ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା ହୋଇଛି। ଭଦ୍ରକ ଶହୀଦ ସ୍କୃତି ଭବନ ଟାଉନ୍ହଲ୍ଠାରେ ଗତକାଲି ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂସ୍କୃତି ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ଗ୍ରାମାଞ୍ଚଳ ନାଗରିକଙ୍କ ମୌଳିକ ସମସ୍ୟାକୁ ସରକାରଙ୍କ ସମ୍ମୁଖକୁ ଆଣିବା ପାଇଁ ସାମ୍ବାଦିକଙ୍କୁ ପରାମର୍ଶ ଦେଇଛନ୍ତି। ବରଗଡ଼ ଜିଲ୍ଲାସ୍ତରୀୟ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ 2026ର ଗତକାଲି ଦ୍ୱିତୀୟ ଦିବସରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଦ୍ୟୋଗ ପ୍ରତିଷ୍ଠା ପାଇଁ ରହିଥିବା ସରକାରୀ ସୁବିଧା ସୁଯୋଗ ଏବଂ ଋଣ ବ୍ୟବସ୍ଥା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲୋଚନା ହୋଇଛି। ଜାତୀୟ ପରିସଂଖ୍ୟାନ ଦିବସ ଆଜି ପାଳନ କରାଯାଉଛି। ଜାତୀୟ ବିକାଶ ସମ୍ପର୍କିତ ସାମାଜିକ ଅର୍ଥନୈତିକ ଯୋଜନା ଏବଂ ନୀତି ପ୍ରଣୟନରେ ପରିସଂଖ୍ୟାନର ଗୁରୁତ୍ୱ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। 2007 ମସିହାରୁ ପ୍ରତିବର୍ଷ ଜୁନ୍ ମାସ 29 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍କକ୍ତ କରିବା। ଭାରତୀୟ ପରିସଂଖ୍ୟାନର ଜନକ କୁହାଯାଉଥିବା ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲନୋବିସ୍ଙ୍କ ପରିସଂଖ୍ୟାନ ପ୍ରତି ଅବଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ତାଙ୍କ ଜୟନ୍ତୀରେ ଏହି ଦିବସ ପାଳନ କରାଯାଇଥାଏ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀର ପ୍ରଭାବ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଏବଂ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଶ୍ରବଣ ଯନ୍ତ୍ରର ବ୍ୟବହାର ଆଲୋଚନା କରିଛନ୍ତି ଡାକ୍ତର ଅଶ୍ୱିନୀ କୁମାର ଦାସ।
2: ଶ୍ରବଣ ଇନ୍ଦ୍ରିୟ କର୍ଣ୍ଣ 3 ଭାଗରେ ବିଭକ୍ତ, ଯଥା ବାହ୍ୟକର୍ଣ୍ଣ, ମଧ୍ୟକର୍ଣ୍ଣ ଓ ଅନ୍ତଃକର୍ଣ୍ଣ। ବାହ୍ୟକର୍ଣ୍ଣ, ମଧ୍ୟକର୍ଣ୍ଣ ଏବଂ ଅନ୍ତଃକର୍ଣ୍ଣ ମଧ୍ୟରେ କୌଣସି ଅସୁବିଧା ଦ୍ୱାରା ଶ୍ରବଣ ସମସ୍ୟା ହୋଇଥାଏ। ଶ୍ରବଣ ସମସ୍ୟାର ସମାଧାନ ଅସ୍ତ୍ରୋପଚାର କିମ୍ବା ଶ୍ରବଣ ଯନ୍ତ୍ର ବ୍ୟବହାର ଦ୍ୱାରା କରାଯାଏ। ଶ୍ରବଣ ଯନ୍ତ୍ର ସାଧାରଣତଃ 3 ଭାଗରେ ବିଭକ୍ତ, ଆନାଲଗ୍, ସେମି ଡିଜିଟାଲ୍ ଏବଂ ଡିଜିଟାଲ୍ ଶ୍ରବଣ ଯନ୍ତ୍ର। ଏହି 3ଟି ମଧ୍ୟରୁ ଡିଜିଟାଲ୍ ଶ୍ରବଣ ଯନ୍ତ୍ର ହେଉଛି ଅତ୍ୟାଧୁନିକ ଏବଂ ଦୀର୍ଘସ୍ଥାୟୀ। ଶ୍ରବଣ ଯନ୍ତ୍ରର 3ଟି ମୁଖ୍ୟ ଅଂଶ ହେଉଛି ମାଇକ୍ରୋଫୋନ୍, ଆମ୍ପ୍ଲିଫାୟର୍ ଏବଂ ରିସିଭର୍। ମାଇକ୍ରୋଫୋନ୍ ମାଧ୍ୟମରେ ଶବ୍ଦଗୁଡ଼ିକ ଆମ୍ପ୍ଲିଫାୟର୍ ପାଖକୁ ପହଞ୍ଚେ ଏବଂ ଆମ୍ପ୍ଲିଫାୟର୍ ଶବ୍ଦଗୁଡ଼ିକୁ ଜୋର କରି ରିସିଭର୍ ପାଖକୁ ପହଞ୍ଚାଏ, ଯାହାଦ୍ୱାରା ଶ୍ରବଣ ସମସ୍ୟା ଥିବା ବ୍ୟକ୍ତି କଥାଗୁଡ଼ିକୁ ଭଲ ଭାବରେ ଶୁଣିପାରେ। ଶ୍ରବଣ ଯନ୍ତ୍ର ମୁକବଧିର ପିଲାମାନଙ୍କ ପାଇଁ ଏକ ଆଶାର ସଞ୍ଚାର କରିଛି। ଶ୍ରବଣ ଯନ୍ତ୍ର ଦ୍ୱାରା କଥାବାର୍ତ୍ତା ଶୁଣି ବଧିର ପିଲାମାନେ ଭାଷା ଶିଖିଥାନ୍ତି। ଯେକୌଣସି ଶ୍ରବଣ ଯନ୍ତ୍ର ବ୍ୟବହାର କରିବା ପୂର୍ବରୁ ଶ୍ରବଣ ସମସ୍ୟାର ସଠିକ୍ ମୂଲ୍ୟାଙ୍କନ କରିବା ନିହାତି ଆବଶ୍ୟକ।

0: ଯାହାକୁ ଅଡିଓମେଟ୍ରି କୁହାଯାଏ। ଅଡିଓମେଟ୍ରି ଟେଷ୍ଟ ଦ୍ୱାରା ଶ୍ରବଣ ଶକ୍ତି ହ୍ରାସର ପରିମାଣ ଜାଣିହୁଏ। ସମ୍ପ୍ରତି 20 ଡେସିବେଲରୁ ଅଧିକା ଶୁଣୁଥିବା ବ୍ୟକ୍ତିମାନଙ୍କୁ ଶ୍ରବଣ ଦୋଷ ଅନ୍ତର୍ଭୁକ୍ତ କରାଯାଇଛି। 50 ଡେସିବେଲରୁ ଅଧିକ ଶୁଣୁଥିବା ବ୍ୟକ୍ତି ଶ୍ରବଣ ସମସ୍ୟାର ସମ୍ମୁଖୀନ ହୁଅନ୍ତି। 50 ଡେସିବେଲରୁ 90 ଡେସିବେଲ ପର୍ଯ୍ୟନ୍ତ ଶ୍ରବଣ ସମସ୍ୟା ଥିବା ବ୍ୟକ୍ତିମାନେ ଶ୍ରବଣ ଯନ୍ତ୍ରରୁ ଉପଯୁକ୍ତ ଲାଭ ପାଇପାରନ୍ତି। 90 ଡେସିବେଲରୁ ଅଧିକା ଶ୍ରବଣ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଶ୍ରବଣ ଯନ୍ତ୍ର ସେତେ ଭଲ ଭାବରେ କାର୍ଯ୍ୟ କରେ ନାହିଁ। ଭୁଲ ଶ୍ରବଣ ଯନ୍ତ୍ର ବ୍ୟବହାର କରିବା ଦ୍ୱାରା ଶ୍ରବଣ ସମସ୍ୟା ବୃଦ୍ଧି ପାଇପାରେ। ଡିଜିଟାଲ ଶ୍ରବଣ ଯନ୍ତ୍ର କଥାଗୁଡ଼ିକ ନିଜେ ନିଜେ ପରିଷ୍କାର କରି ସ୍ନାୟୁ ଯନ୍ତ୍ର ପାଖକୁ ପଠାଏ, ଯାହାଦ୍ୱାରା ଏହି ଯନ୍ତ୍ର ବ୍ୟବହାର କରୁଥିବା ବ୍ୟକ୍ତି ସଠିକ୍ ଭାବେ କଥା ବୁଝିପାରେ ଏବଂ କଥାର ଜୋର ବଢ଼ାଇବା କିମ୍ବା କମାଇବାକୁ ପଡ଼େ ନାହିଁ, କାରଣ ଏହା ସ୍ୱତଃପ୍ରବୃତ ଭାବେ ହୋଇଥାଏ। ଆନାଲଗ୍ କିମ୍ବା ସେମି ଡିଜିଟାଲ ଶ୍ରବଣ ଯନ୍ତ୍ର ଦ୍ୱାରା କଥା ଶୁଣାଯାଏ, କିନ୍ତୁ ମେସିନ୍ରେ ହେଉଥିବା ଶବ୍ଦ ଯୋଗୁଁ କଥା ପରିଷ୍କାର ବୁଝାଯାଏ ନାହିଁ ଏବଂ ଏହାଦ୍ୱାରା ଶ୍ରବଣ ସମସ୍ୟା ମଧ୍ୟ ବୃଦ୍ଧି ପାଇଥାଏ। ଡିଜିଟାଲ ଶ୍ରବଣ ଯନ୍ତ୍ର ସାଧାରଣତଃ କାନ ପଛରେ, କାନ ଭିତରେ, ଅଳ୍ପ କାନ ଭିତରେ ଏବଂ ପୂରା କାନ ଭିତରେ ପିନ୍ଧାଯାଏ। କମ୍ ବୟସର ଯୁବକ ଏବଂ ଯୁବତୀମାନଙ୍କ ପାଇଁ କମ୍ କାନ ଭିତରେ ଏବଂ ପୂରା କାନ ଭିତରେ ଲଗାଯାଉଥିବା ଶ୍ରବଣ ଯନ୍ତ୍ର ଉପଯୋଗୀ ହୋଇଥାଏ। ଡିଜିଟାଲ ଶ୍ରବଣ ଯନ୍ତ୍ର ପାଇଁ କାନର ଆକାର ମାପ କରିବା ନିହାତି ଆବଶ୍ୟକ। ମାପ ଦ୍ୱାରା ତିଆରି ହୋଇଥିବା ଶ୍ରବଣ ଯନ୍ତ୍ର କାନରୁ ଖସି ପଡ଼େ ନାହିଁ ଏବଂ ସଠିକ୍ ପରିମାଣର ଶବ୍ଦ କାନ ମଧ୍ୟରେ ପ୍ରବେଶ କରିଥାଏ। ଶ୍ରବଣ ଯନ୍ତ୍ର ବ୍ୟାଟେରୀ ମାଧ୍ୟମରେ ପରିଚାଳିତ ହୁଏ। କାନ ଭିତର ହିୟରିଂ ଏଡ୍ରେ ଗୋଟିଏ ବ୍ୟାଟେରୀ 15ରୁ 25 ଦିନ ପର୍ଯ୍ୟନ୍ତ ବ୍ୟବହାର କରିହୁଏ। କାନ ଭିତରେ ଆଉ ପୂରା କାନ ଭିତରେ ଶ୍ରବଣ ଯନ୍ତ୍ରରେ ଗୋଟିଏ ବ୍ୟାଟେରୀ 5ରୁ 7 ଦିନ ପର୍ଯ୍ୟନ୍ତ ବ୍ୟବହାର କରିହୁଏ। ଶ୍ରବଣ ଯନ୍ତ୍ର ବ୍ୟବହାର କରୁଥିବା ବ୍ୟକ୍ତି କିଛିଟା ସାବଧାନତା ଅବଲମ୍ବନ କରିବା ନିହାତି ଦରକାର, ଯଦ୍ୱାରା ଶ୍ରବଣ ଯନ୍ତ୍ର ନଷ୍ଟ ହେବ ନାହିଁ। ଶୋଇଲା ଏବଂ ଗାଧୋଇଲା ବେଳେ ଶ୍ରବଣ ଯନ୍ତ୍ର ବ୍ୟବହାର ନ କରିବା, ଶ୍ରବଣ ଯନ୍ତ୍ରକୁ ପାଣିଠାରୁ ବଞ୍ଚେଇକରି ରଖିବା। ବର୍ତ୍ତମାନ ଜଳ ନିରୋଧକ ଶ୍ରବଣ ଯନ୍ତ୍ର ଉପଲବ୍ଧ ହେଲାଣି। ସଠିକ୍ ସମୟରେ ଶ୍ରବଣ ଯନ୍ତ୍ର ବ୍ୟାଟେରୀ ବଦଳାଇବା, ଶ୍ରବଣ ଯନ୍ତ୍ରକୁ ଉଚ୍ଚ ଜାଗାରୁ ତଳକୁ ନ ପକାଇବା।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଶ୍ରବଣ ଯନ୍ତ୍ରର ବ୍ୟବହାର। ଆଲୋଚନା କରିଥିଲେ ଡାକ୍ତର ଅଶ୍ୱିନୀ କୁମାର ଦାସ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ। ପୁରୀରେ ଆଜି ଅନୁଷ୍ଠିତ ହେଉଛି ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କଲେ ଚତୁର୍ଦ୍ଧା ମୂର୍ତ୍ତି। ଆମେରିକା ଓ ଇରାନ୍ ମଧ୍ୟରେ ଆସନ୍ତାକାଲି ପୁଣି ଥରେ ହେବ ଆଲୋଚନା ଏବଂ ଏଫ୍ଆଇଏଚ୍ ହକି ପୁରୁଷ ପ୍ରୋ ଲିଗ୍ର ରିଭର୍ସ ମ୍ୟାଚ୍ରେ ଇଂଲଣ୍ଡକୁ 3-2 ଗୋଲ୍ରେ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିବେଶ ସଂରକ୍ଷଣ ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ ପ୍ରଦାନ କରାଯାଇଛି। ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନି ଏହି ସମ୍ମାନ ପ୍ରଦାନ କରିଛନ୍ତି। ନିରନ୍ତର ବିକାଶକୁ ପ୍ରୋତ୍ସାହନ ଦେବା, ସବୁଜ ଦୃଷ୍ଟିକୋଣ, ବିକାଶଶୀଳ ଦେଶମାନଙ୍କ ସ୍ୱାର୍ଥର ସୁରକ୍ଷା, ନୀଳ ଅର୍ଥନୀତିର ପ୍ରସାର, ଜଳବାୟୁ ପରିବର୍ତ୍ତନ ମୁକାବିଲା, ସାମୁଦ୍ରିକ ସମ୍ପଦର ନିରନ୍ତର ପରିଚାଳନା ଏବଂ କ୍ଷୁଦ୍ର ଦ୍ୱୀପରାଷ୍ଟ୍ରମାନଙ୍କ ବିକାଶକୁ ପ୍ରାଧାନ୍ୟ ଦେବାରେ ଶ୍ରୀ ମୋଦିଙ୍କ ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଛି। ସମ୍ମାନ ଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦି ସେସେଲ୍ସର ସରକାର ଓ ସେଠାକାର ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି। ଜଳବାୟୁ ପରିବର୍ତ୍ତନର ଆହ୍ୱାନକୁ ମୁକାବିଲା କରୁଥିବା ସମସ୍ତ ଦେଶଙ୍କୁ ସେ ଏହି ସମ୍ମାନ ଉତ୍ସର୍ଗ କରିବା ସହ ପରିବେଶ ସୁରକ୍ଷା ଭବିଷ୍ୟତ ପିଢ଼ି ପ୍ରତି ଆମର ଦାୟିତ୍ୱ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେସେଲ୍ସର ସ୍ୱାଧୀନତାର 50ତମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଜାତୀୟ ଦିବସ ଉତ୍ସବରେ ଯୋଗ ଦେଇଛନ୍ତି। ଶ୍ରୀ ମୋଦି ମୁଖ୍ୟ ଅତିଥି ଭାବେ ଏହି ଉତ୍ସବରେ ସାମିଲ ହୋଇଥିବାବେଳେ ଏହି ସମ୍ମାନ ପାଇବା କ୍ଷେତ୍ରରେ ସେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ନୌସେନା ଓ ସ୍ଥଳସେନାର ଏକ ଭାରତୀୟ ମାର୍ଚିଂ ଦଳ ସେଠାରେ ଅନୁଷ୍ଠିତ ପରେଡ୍ରେ ଅଂଶଗ୍ରହଣ କରିଥିଲା। ଭାରତ ସେସେଲ୍ସ ମଧ୍ୟରେ ଥିବା ଘନିଷ୍ଠ ଓ ସ୍ୱତନ୍ତ୍ର ସହଭାଗିତାକୁ ଏହା ପ୍ରତିଫଳିତ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସେସେଲ୍ସର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେସେଲ୍ସ ରାଷ୍ଟ୍ରପତି ପାଟ୍ରିକ୍ ହର୍ମିନିଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଗତ ଶନିବାର ସେସେଲ୍ସରେ ପହଞ୍ଚଥିଲେ। ଏହି କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ ଏବଂ ମରିସସ୍ର ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲମ ମଧ୍ୟ ଉପସ୍ଥିତ ଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଭାରତ ମହାସାଗର ଅଞ୍ଚଳର ଏକ ପ୍ରମୁଖ ସାମୁଦ୍ରିକ ପଡ଼ୋଶୀ ଦେଶ ଭାବେ ସେସେଲ୍ସ ରହିଥିବାବେଳେ ମହାସାଗର ଯୋଜନାରେ ସେସେଲ୍ସ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସେସେଲ୍ସରେ ମରିସସ୍ର ପ୍ରଧାନମନ୍ତ୍ରୀ ଡକ୍ଟର ନବୀନ ଚନ୍ଦ୍ର ରାମଗୁଲାମଙ୍କ ସହ ସାକ୍ଷାତ କରିଛନ୍ତି। ଉଭୟ ନେତା ଭାରତ ଓ ମରିସସ୍ ମଧ୍ୟରେ ଚାଲିଥିବା ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଭାରତ ପକ୍ଷରୁ ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ର କାର୍ଯ୍ୟକାରିତା କ୍ଷେତ୍ରରେ ହୋଇଥିବା ପ୍ରଗତିର ମଧ୍ୟ ଉଭୟ ନେତା ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ମରିସସ୍ର ବିକାଶ ଓ ପ୍ରଗତି ନେଇ ଦ୍ୱିପାକ୍ଷିକ ସହଯୋଗରେ ଚାଲିଥିବା ପ୍ରକଳ୍ପଗୁଡ଼ିକ ମରିସସ୍ର ସ୍ୱାସ୍ଥ୍ୟସେବା, ସଂଯୋଗ ବ୍ୟବସ୍ଥା, ନିରନ୍ତର ବିକାଶ ଏବଂ ନୀଳ ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିବ ବୋଲି କହିଛନ୍ତି। ଭାରତର ଭିଜନ ମହାସାଗର ଏବଂ ପଡ଼ୋଶୀ ପ୍ରଥମ ନୀତି ଅଧୀନରେ ଭାରତ ମରିସସ୍ ମଧ୍ୟରେ ବୃଦ୍ଧି ପାଉଥିବା ରଣନୀତିକ ଭାଗିଦାରୀର ଗୁରୁତ୍ୱ ତଥା ଗ୍ଲୋବାଲ୍ ସାଉଥ୍ ପ୍ରତି ଦୁଇ ଦେଶର ପ୍ରତିବଦ୍ଧତାକୁ ଉଭୟ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ନୂଆଦିଲ୍ଲୀରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପରିଷଦର ଷୋଡ଼ଶ ସମ୍ମିଳନୀରେ ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ପ୍ରଥମ ତିନି ବର୍ଷ ସମ୍ପୂର୍ଣ୍ଣ ଯତ୍ନର ପରିକଳ୍ପନାକୁ ଅଗ୍ରାଧିକାର ଦେବ। ଶିଶୁର ବଞ୍ଚି ରହିବା, ସୁସ୍ଥ ବିକାଶ, ପୁଷ୍ଟି ସାଧନ ଏବଂ ପ୍ରାରମ୍ଭିକ ମସ୍ତିଷ୍କ ବିକାଶ କ୍ଷେତ୍ରରେ ଜନ୍ମରୁ ପ୍ରଥମ ତିନି ବର୍ଷର ଗୁରୁତ୍ୱକୁ ନେଇ ଏହି କାର୍ଯ୍ୟକ୍ରମ କରାଯାଉଛି। ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ଜନ୍ମରୁ ତିନି ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ପାଇଁ ଘର ଓ ସମୁଦାୟ ଭିତ୍ତିକ ସମନ୍ୱିତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ପଦକ୍ଷେପ ଅଧୀନରେ ବିପଦରେ ଥିବା ଶିଶୁମାନଙ୍କ ପାଇଁ ଅତିରିକ୍ତ ଗୃହ ପରିଦର୍ଶନ ସହ ବିପଦ ଆଧାରିତ ଅନୁଧ୍ୟାନ ବ୍ୟବସ୍ଥା ପ୍ରଚଳନ କରାଯିବ। କାର୍ଯ୍ୟକ୍ରମ ଅଧୀନରେ ପ୍ରସବ ପରବର୍ତ୍ତୀ ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ, ଶୈଶବର ପ୍ରାରମ୍ଭିକ ବିକାଶ ଏବଂ ସମନ୍ୱିତ ସ୍ୱାସ୍ଥ୍ୟ ପ୍ଲାଟଫର୍ମ ମାଧ୍ୟମରେ ଡିଜିଟାଲ ନିରୀକ୍ଷଣ ବ୍ୟବସ୍ଥାକୁ ମଧ୍ୟ ସାମିଲ କରାଯିବ। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିର ସ୍ନାନମଣ୍ଡପକୁ ଚତୁର୍ଦ୍ଧା ମୂର୍ତ୍ତି ବିଜେ କରିଛନ୍ତି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଆଜି ସକାଳେ ମହାପ୍ରଭୁଙ୍କ ମଙ୍ଗଳାର୍ପଣ, ପୁଷ୍ପାଞ୍ଜଳି, ଡୋରଲାଗି ନୀତି ଶେଷ ହେବା ପରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ ସ୍ନାନବେଦୀକୁ ବିଜେ କରିଥିଲେ, ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥ ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିଛନ୍ତି। ମହାପ୍ରଭୁଙ୍କ ଆଜି ଦୁର୍ଲଭ ଗଜବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଗସ୍ତରେ ଆସି ସ୍ନାନମଣ୍ଡପରେ ଠାକୁରଙ୍କର ଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ ବ୍ରିଟେନ୍ ଗସ୍ତ ଶେଷ କରି ଏବେ ଗ୍ରୀସ୍ର ଏଥେନ୍ସରେ ଏକ ଉଚ୍ଚସ୍ତରୀୟ ଭାରତୀୟ ବ୍ୟବସାୟିକ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି। ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ରଣନୈତିକ ଆର୍ଥିକ ସହଯୋଗକୁ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗ୍ରୀସ୍ ଗସ୍ତ ସମୟରେ ପ୍ରତିନିଧି ଦଳ ଏଥେନ୍ସ ଷ୍ଟାର୍ଟଅପ୍ ବିଜିନେସ୍ ଇନ୍କ୍ୟୁବେଟରରେ ଯୋଗଦେବେ। ଏଥେନ୍ସ ଚାମ୍ବର ଅଫ୍ କମର୍ସ ଏବଂ ଇଣ୍ଡଷ୍ଟ୍ରିରେ ଭାରତ ଓ ଗ୍ରୀସ୍ର ଶିଳ୍ପ କ୍ଷେତ୍ରର ପ୍ରମୁଖ ପ୍ରତିନିଧିମାନଙ୍କ ସହ ଭିଭିଭୂମି ବିକାଶ, ଡିଜିଟାଲୀକରଣ, ପ୍ରତିରକ୍ଷା, ଖାଦ୍ୟ ଓ କୃଷି କ୍ଷେତ୍ରକୁ ନେଇ ଗୋଲଟେବୁଲ୍ ବୈଠକ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଶ୍ରୀ ଗୋଏଲ ଲଣ୍ଡନରେ ଆୟୋଜିତ ଇଣ୍ଡିଆ ୟୁକେ ପାର୍ଟନର୍ସ ଇନ୍ ପ୍ରୋଗ୍ରେସ୍ ବ୍ୟବସାୟିକ ପୂର୍ଣ୍ଣାଙ୍ଗ ଅଧିବେଶନରେ ଯୋଗଦେଇ ତାଙ୍କର ବ୍ରିଟେନ୍ ଗସ୍ତ ଶେଷ କରିଥିଲେ। ଆମେରିକା ଏବଂ ଇରାନ ମଧ୍ୟରେ ଆସନ୍ତାକାଲି ପୁଣି ଆଲୋଚନା ଆରମ୍ଭ ହେବ। ହର୍ମୁଜ୍ ପ୍ରଣାଳୀକୁ ନେଇ ଉପୁଜିଥିବା ବିବାଦର ସମାଧାନ ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ହର୍ମୁଜ୍ ପ୍ରଣାଳୀ ଅଞ୍ଚଳରେ ଉଭୟ ପକ୍ଷର ଏକାଧିକ ପର୍ଯ୍ୟାୟରେ ଆକ୍ରମଣ ପରେ ଦ୍ୱିପାକ୍ଷିକ ଆଲୋଚନା ବିଷୟରେ ଘୋଷଣା କରାଯାଇଛି। ଯୁଦ୍ଧବିରତି ଉଲ୍ଲଙ୍ଘନ କରି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଥିବା ଅଭିଯୋଗରେ ଆମେରିକା ଇରାନ୍ର ସାମରିକ ଘାଟିଗୁଡ଼ିକ ଉପରେ ଆକ୍ରମଣ କରିଥିଲା। ଜବାବରେ ଇରାନ୍ ବାହାରିନ୍ ଓ କୁଏତରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିଲା। ଆମେରିକାର ଜଣେ ଅଧିକାରୀ କହିଛନ୍ତି ବର୍ତ୍ତମାନ ପାଇଁ ଉଭୟ

0: ପକ୍ଷ ସାମରିକ କାର୍ଯ୍ୟକଳାପରୁ ବିରତ ରହିବେ ଏବଂ ଆଲୋଚନା ଜାରି ରହିଥିବା ବେଳେ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ୱାଭାବିକ ରହିବ। ପାକିସ୍ତାନ ଆଫଗାନିସ୍ତାନ ସୀମାରେ ପାକିସ୍ତାନ ସୁରକ୍ଷା ବଳ ପକ୍ଷରୁ ଆତଙ୍କବାଦୀଙ୍କ ଆଡ଼ା ଏବଂ ଆଶ୍ରୟସ୍ଥଳ ଉପରେ ଆକ୍ରମଣରେ 29 ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସାମାଜିକ ଗଣମାଧ୍ୟମରେ ସେଠାକାର ସୂଚନା ମନ୍ତ୍ରୀ ଅତାଉଲ୍ଲା ତାରାର କହିଛନ୍ତି, ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ଏକାଧିକ ଆତଙ୍କବାଦୀ ଆକ୍ରମଣର ପ୍ରତିକ୍ରିୟା ସ୍ୱରୂପ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଗତକାଲି ବନ୍ଧୁକ ଏବଂ ବିସ୍ଫୋରକରେ ସଜ୍ଜିତ ଆତଙ୍କବାଦୀମାନେ ଦକ୍ଷିଣ ବନ୍ଦର ସହର କରାଚିରେ ଥିବା ଅର୍ଦ୍ଧସାମରିକ ବଳ ରେଞ୍ଜର୍ସର ଆଞ୍ଚଳିକ ମୁଖ୍ୟାଳୟ ଉପରେ ଆକ୍ରମଣ କରି 3 ଜଣ ସୈନିକଙ୍କୁ ହତ୍ୟା କରିଥିଲେ। ସୁରକ୍ଷା ବଳ 3 ଜଣ ଆକ୍ରମଣକାରୀଙ୍କୁ ନିପାତ କରିବା ସହ ଆହତ ଅବସ୍ଥାରେ ଜଣେ ଆକ୍ରମଣକାରୀକୁ ଗିରଫ କରିଥିଲେ। ସେ ଜଣେ ଆଫଗାନିସ୍ତାନ ନାଗରିକ ବୋଲି ପାକିସ୍ତାନ ସେନା ପକ୍ଷରୁ କୁହାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 କ୍ଷୁଦ୍ର ବ୍ୟବସାୟର ବିକାଶ ଏବଂ ଉଦ୍ୟୋଗୀମାନଙ୍କ ଲାଗି ସୁଯୋଗ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡକ୍ଟର ରଜନୀଶ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01 2371 7117 2331 4444 2331 1048 ନମ୍ଘରକୁ ଡାଏଲ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 92890940044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଲଣ୍ଡନଠାରେ ଗତକାଲି ଅନୁଷ୍ଠିତ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ର ରିଭର୍ସ ମ୍ୟାଚ୍ରେ ଭାରତୀୟ ପୁରୁଷ ହକି ଦଳ ପେନାଲ୍ଟି ସୁଟ୍ଆଉଟ୍ରେ 3-2 ଗୋଲ୍ରେ ଇଂଲଣ୍ଡକୁ ପରାସ୍ତ କରିଛି। ହକି ବିଶ୍ୱକପ୍ ପୂର୍ବରୁ ଏହା ଭାରତର ଶେଷ ଏଫ୍ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ ଥିଲା। ଫିଫା ବିଶ୍ୱକପ୍ର ନକ୍ଆଉଟ୍ ପର୍ଯ୍ୟାୟରେ ଯୁକ୍ତରାଷ୍ଟ୍ରର ଲସ୍ ଆଞ୍ଜେଲସ୍ରେ କାନାଡ଼ା 1-0 ଗୋଲ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ପ୍ରଥମ ନକ୍ଆଉଟ୍ ବିଜୟ ହାସଲ କରିଛି। ଆସନ୍ତା ଜୁଲାଇ ମାସ 4 ଶନିବାର ଦିନ ହ୍ୟୁଷ୍ଟନ୍ରେ କାନାଡ଼ା ନେଦରଲ୍ୟାଣ୍ଡସ୍ କିମ୍ବା ମରକୋ ବିପକ୍ଷରେ ମ୍ୟାଚ୍ ଖେଳିବ। ଗ୍ରୁପ୍ ପର୍ଯ୍ୟାୟ ଶେଷ ହେବା ପରେ ଅବଶିଷ୍ଟ 32 ଦଳକୁ ନେଇ 2026 ଫିଫା ବିଶ୍ୱକପ୍ର ନକ୍ଆଉଟ୍ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ପୁରୁଷ କ୍ରିକେଟ୍ରେ ବେଲ୍ଫାଷ୍ଟରେ 2 ମ୍ୟାଚ୍ ବିଶିଷ୍ଟ ଟି20 ଅନ୍ତର୍ଜାତୀୟ ଶୃଙ୍ଖଳାର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ୍ରେ ଆୟାରଲ୍ୟାଣ୍ଡ 1 ରନ୍ରେ ଭାରତକୁ ପରାସ୍ତ କରିଛି। ଆଇସିସି ମହିଳା ଟି20 ବିଶ୍ୱକପ୍ରେ ଲଣ୍ଡନର ଲର୍ଡ଼ସ୍ ଗ୍ରାଉଣ୍ଡରେ ଗ୍ରୁପ୍ ଏ ର ଶେଷ ମ୍ୟାଚ୍ରେ ଅଷ୍ଟ୍ରେଲିଆ 6 ୱିକେଟ୍ରେ ଭାରତକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ 20 ଓଭର୍ରେ 4 ୱିକେଟ୍ ହରାଇ 170 ରନ୍ କରିଥିଲା। ୟୁଏସ୍ ଓପନ୍ 2026 ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତର କିଦାମ୍ବି ଶ୍ରୀକାନ୍ତ କାଲିଫର୍ଣ୍ଣିଆରେ ଅନୁଷ୍ଠିତ ପୁରୁଷ ଫାଇନାଲ୍ରେ ସୁଲିଆଙ୍କ ବିପକ୍ଷରେ ମ୍ୟାଚ୍ ଖେଳିବେ। ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ। ପୁରୀରେ ଆଜି ଅନୁଷ୍ଠିତ ହେଉଛି ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କଲେ ଚତୁର୍ଦ୍ଧ ମୂର୍ତ୍ତି। ଆମେରିକା ଓ ଇରାନ୍ ମଧ୍ୟରେ ଆସନ୍ତାକାଲି ପୁଣି ଥରେ ହେବ ଆଲୋଚନା ଏବଂ ଏଫ୍ଆଇଏଚ୍ ହକି ପୁରୁଷ ପ୍ରୋ ଲିଗ୍ର ରିଭର୍ସ ମ୍ୟାଚ୍ରେ ଇଂଲଣ୍ଡକୁ 3-2 ଗୋଲ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା କରିଛନ୍ତି ବୈଜୟନ୍ତୀମାଳା ହରିଚନ୍ଦନ।

ଦେବସ୍ନାନ ପୂର୍ଣ୍ଣିମାର ପାବନ ପ୍ରଭାତରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ପାଇଁ ଶୁଭ ମନାସୁଛୁ। ନମସ୍କାର, ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ।

ବିଶ୍ୱ ନିୟନ୍ତା ସେ ପରମ ବ୍ରହ୍ମ ପ୍ରଭୁ ଜଗନ୍ନାଥ ଭାଇ ଭଉଣୀ ଓ ଆୟୁଧ ସୁଦର୍ଶନଙ୍କ ସହିତ ଉଭା ହେବେ ଆଜି ସ୍ନାନ ମଣ୍ଡପରେ। ଅଗଣିତ ଶ୍ରଦ୍ଧାଳୁ ଭକ୍ତ ଆର୍ତ୍ତୀ ଯୋଗୀ ସନ୍ନ୍ୟାସୀଙ୍କ ଭିଡ଼ ଲାଗିଯିବ ବଡ଼ଦାଣ୍ଡରେ। 108 ଗରା ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି।

0: ତାପରେ ଗଜାନନ ବେଶରେ ଦର୍ଶନ ଦେବେ ଠାକୁରେ, ପୁଣି ଜ୍ୱର ପୀଡ଼ିତ ହେବେ, ଅନବସରରେ 15 ଦିନ କାଳ ରହିବେ, ଭକ୍ତଙ୍କୁ ଦର୍ଶନ ଦେବା ବନ୍ଦ। ସେଇଥିପାଇଁ ତ ଆଜି ବଡ଼ଦାଣ୍ଡରେ ଖୁବ୍ ବ୍ୟାକୁଳତାର ଭାବ ଉଛୁଳି ଉଠୁଛି।
1: ବିଶ୍ୱବ୍ୟାପୀ ନିରାକାର ନିରଞ୍ଜନ ଜଗନ୍ନାଥ
0: ମହାନ ପୁରୁଷ ତତ୍ତ୍ୱର ଅବଧାରକ ପୁରୁଷୋତ୍ତମ ଜଗନ୍ନାଥଙ୍କର ଲୀଳା ଅପରୂପ ଅବର୍ଣ୍ଣନୀୟ। ଚର୍ମଚକ୍ଷୁରେ ତାଙ୍କୁ ଦେଖିବା କୋଟି ଜନ୍ମର ପୁଣ୍ୟ ଫଳ। ତେବେ ଜଗନ୍ନାଥ ସଂସ୍କୃତିରେ ଏକ ସ୍ୱତନ୍ତ୍ର ପର୍ବ ସ୍ନାନ ଯାତ୍ରା, ଏହି ସମ୍ପର୍କରେ ସଂକ୍ଷିପ୍ତ ଭାବ ନିବେଦନ କରନ୍ତି ସଂସ୍କୃତି ବିଶେଷଜ୍ଞ ଡକ୍ଟର ହରିହର କାନୁନଙ୍କୁ।
2: ଆଜି ହେଉଛି ପବିତ୍ର ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା, ଦେବସ୍ନାନ ପୂର୍ଣ୍ଣିମା। ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ସୁଭଦ୍ରା ଏବଂ ଚଟଣା ସୁଦର୍ଶନ ଚତୁର୍ଦ୍ଧା ବିଗ୍ରହ ଆଜି ଶ୍ରୀମନ୍ଦିର ରତ୍ନବେଦୀରୁ ଆସିବେ ସ୍ନାନବେଦୀକୁ। ମହାସ୍ନାନ କରିବେ, 108 ଗରା ଅମୃତ ଜଳରେ ସ୍ନାନ କରି ଗ୍ରୀଷ୍ମର ଯୋଉ ଉତ୍ତାପ ତାକୁ ପ୍ରଶମିତ କରିବା ପାଇଁ, ଧରାପୃଷ୍ଠକୁ ଶାନ୍ତ ସରଳ କରିବା ପାଇଁ ମହାପ୍ରଭୁଙ୍କର ଏହି ପବିତ୍ର ଯାତ୍ରା। ଦ୍ୱାଦଶ ଯାତ୍ରା ଭିତରୁ ଶ୍ରେଷ୍ଠ ଯାତ୍ରା ହେଉଛି ସ୍ନାନ ଯାତ୍ରା। ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଆପଣ ଜାଣନ୍ତି, ଏବେ ନିକଟ ଅତୀତରେ ଯାଇଛି ଆପଣଙ୍କର ଶୀତଳ ଷଷ୍ଠୀ। ଦେବଦେବ ମହାଦେବ ମାତା ପାର୍ବତୀଙ୍କୁ ବିବାହ କରି ସମଗ୍ର ଧରଣୀରାଣୀକୁ ଶୀତଳ ଏବଂ ଶାନ୍ତ କରିବା ପାଇଁ ଯେଭଳି ଗୋଟିଏ ମାନବିକ ସାମାଜିକ ପରମ୍ପରା ଭିତରେ ଗୋଟିଏ ବିବାହ ବନ୍ଧନରେ ଆବଦ୍ଧ ହୋଇ ସଂସାରର ସୁରକ୍ଷା କରିଥିଲେ, ଠିକ୍ ସେମିତି ଏ କଳିଯୁଗରେ ମହାପ୍ରଭୁ ଜଗନ୍ନାଥ ଯେଉଁ ଭାଇ ଭଉଣୀଙ୍କୁ ଧରି ରତ୍ନବେଦୀରେ ବିରାଜମାନ କରିଛନ୍ତି, ପୂଜା ପାଉଛନ୍ତି, ସେ ଆଜି ଆସୁଛନ୍ତି ବା ଆସିବେ ଆଜି ରତ୍ନବେଦୀକୁ ସ୍ନାନ କରିବା ପାଇଁ। ଯୋଉ 108 ଗରା ସୁବାସିତ ଜଳ ସ୍ନାନ କରିବେ, ସେ ଜଳ ଆସେ କୋଉଠୁ? ଶୀତଳା ଠାକୁରାଣୀଙ୍କ ସମ୍ମୁଖରେ ଯୋଉ ସୁନା କୂଅ ରହିଛି, ସେଇ ସୁନା କୂଅର ସୁବାସିତ ଜଳରେ ଦିଅମାନେ ଆଜି ସ୍ନାନ କରିବେ। ଏ ସ୍ନାନ ହେଉଛି ମହାସ୍ନାନ। ଯେତେବେଳେ ମଣିଷ ଗରମ ଦାଉରେ ଅତି ଅସ୍ତବ୍ୟସ୍ତ ହେଇଯାଏ, ସେତେବେଳେ ସେ ଯେମିତି ସ୍ନାନ କରେ, ମହାପ୍ରଭୁ ହେଉଛନ୍ତି ମାନବବାଦର ଦେବତା। ତେଣୁ ଦ୍ୱାଦଶ ଯାତ୍ରା ଭିତରେ ଶ୍ରେଷ୍ଠ ଯାତ୍ରା ହେଉଛି ଏହି ସ୍ନାନ ଯାତ୍ରା। ତେଣୁ ଆଜିର ଏହି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ଅବସରରେ ଏଇ ଯୋଉ ରତ୍ନବେଦୀ ଉପରେ ଯୋଉ ମହାପ୍ରଭୁ ମାନେ ସ୍ନାନ କରୁଛନ୍ତି, ଏ ସ୍ନାନ ଫଳରେ ସମଗ୍ର ଧରଣୀରାଣୀ ଶାନ୍ତ ସ୍ନିଗ୍ଧ ଶୀତଳ ହେଇଯାଏ ଏବଂ ଏ ଧରାପୃଷ୍ଠକୁ ଶୀତଳ କରିବା ପାଇଁ, ଶାନ୍ତ କରିବା ପାଇଁ ବୋଧ ହୁଏ ମହାପ୍ରଭୁଙ୍କର ଏହି ଯାତ୍ରା ସ୍ନାନ ଯାତ୍ରା। ସ୍ନାନ କରିସାରିଲା ପରେ ମହାପ୍ରଭୁ ଗଜବେଶ ଧାରଣ କରନ୍ତି। ତେଣୁ ଗଜବେଶ ହାତୀ ବେଶ ଧାରଣ କରି ମହାପ୍ରଭୁ ଯୋଉ ଦର୍ଶନ ଦିଅନ୍ତି, ସେଥିରେ ସେ ଦର୍ଶନର ମୂଳ ଉଦ୍ଦେଶ୍ୟ ହେଉଛି କେବଳ ବିଘ୍ନ ବିନାଶ, ଅର୍ଥାତ୍ କଷ୍ଟ ତାପ ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ମହାପ୍ରଭୁ ଯୁଗେ ଯୁଗେ ଏଇଭଳି ଅବତାର ନେଇଛନ୍ତି। ଏଇ ଯୋଉ 108 ଗରା ଜଳରେ ଆଜି ସ୍ନାନ କରିବେ ମହାପ୍ରଭୁ, ସେଥିରେ ତାଙ୍କର ଦେହ ଖରାପ ହେବ, ପାଚନ ପାଣି ଖାଇବେ, ଆୟୁର୍ବେଦିକ ଔଷଧ ସେବନ କରିବେ, ତାପରେ ସୁସ୍ଥ ହେବେ, ନବଯୌବନ ବେଶରେ ରଥକୁ ବାହାରିବେ ଭାଇ ଭଉଣୀଙ୍କୁ ଧରି। ତେଣୁ ଜଗନ୍ନାଥ ସଂସ୍କୃତିରେ ଏଇ ଯୋଉ ପବିତ୍ର ସ୍ନାନଯାତ୍ରା ଆପଣମାନେ ଆଜି ଦେଖିବେ, ସେ ସ୍ନାନଯାତ୍ରା ହେଉଛି ଭାଇଚାରାର ଯାତ୍ରା, ପରସ୍ପର ଭାତୃତ୍ୱର ଯାତ୍ରା ଏବଂ ଇଏ ହେଉଛି ଜଗନ୍ନାଥ ସଂସ୍କୃତି। ଏକ ଅନନ୍ୟ ପରମ୍ପରା, ଏଭଳି ପରମ୍ପରା ସମଗ୍ର ବିଶ୍ୱରେ ବିରଳ।

0: ଅଛି।
1: ଶ୍ରୋତା ବନ୍ଧୁ, ଆଜି ହେଉଛି ଜାତୀୟ ପରିସଂଖ୍ୟାନ ଦିବସ। ସାମାଜିକ ଆର୍ଥିକ ଯୋଜନା ଏବଂ ବିଭିନ୍ନ ପ୍ରକାର ନୀତି ନିର୍ଦ୍ଧାରଣରେ ପରିସଂଖ୍ୟାନର ଗୁରୁତ୍ୱକୁ ଦୃଢ଼ କରିବା ପାଇଁ ପ୍ରତିବର୍ଷ ଜୁନ୍ ମାସ 29 ତାରିଖରେ ଆମ ଦେଶରେ ଜାତୀୟ ପରିସଂଖ୍ୟାନ ଦିବସ ପାଳନ କରାଯାଇଥାଏ। ଏହି ଦିନଟି ଭାରତରେ ପରିସଂଖ୍ୟାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲନୋବିସ୍ଙ୍କ ଜନ୍ମଦିନରେ ପାଳନ କରାଯାଏ। 1893 ମସିହା ଆଜି ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ। ସେ ଥିଲେ ଜଣେ ବୈଜ୍ଞାନିକ ତଥା ପରିସଂଖ୍ୟାନବିତ୍। ଜାତୀୟ ପରିସଂଖ୍ୟାନ ଦିବସର ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀ ଏବଂ ନାଗରିକମାନଙ୍କ ମଧ୍ୟରେ ଜାତୀୟ ବିକାଶ, ତଥ୍ୟ ଆଧାରିତ ନିଷ୍ପତ୍ତି ଗ୍ରହଣ ଏବଂ ବୈଜ୍ଞାନିକ ଯୋଜନାରେ ପରିସଂଖ୍ୟାନର ଭୂମିକା ବିଷୟରେ ସଚେତନତା ସୃଷ୍ଟି କରିବା। ଏଥର ଆପଣଙ୍କ ପାଇଁ ସୂଚନା, ଆଜି ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ଦେବଙ୍କ ବିଜେସ୍ଥଳୀ ପଦ୍ମବନ ପୀଠ ନେମାଳଠାରେ ନିର୍ବିକଳ୍ପ ସାଧନା ଦିବସ ତଥା ଦେବସ୍ନାନ ପୂର୍ଣ୍ଣିମା ଯାତ୍ରା ଉତ୍ସବ ଅନୁଷ୍ଠିତ ହେଉଛି। ଏହି ଉତ୍ସବ ଗତ ଗୁରୁବାର 25/6/2026 କଳସ ସ୍ଥାପନ ସହ ଆରମ୍ଭ କରାଯାଇଛି। ଆଜି ନିତ୍ୟ ସ୍ନାନ, ସ୍ନାନଯାତ୍ରା, କୋଠଭୋଗ ନୀତି କରାଯିବା ସହିତ ଆସନ୍ତା 3/7/2026 ଶୁକ୍ରବାର ପର୍ଯ୍ୟନ୍ତ ଏଠାରେ ବାଲିଯାତ୍ରା ଉତ୍ସବ ହେବ। ସାଧୁସନ୍ଥ ଓ ଭକ୍ତମାନଙ୍କୁ ଏହି ପବିତ୍ର ତିଥି ଓ 5 ଦିନ ପାଳନ କରାଯିବାକୁ ଥିବା ଉତ୍ସବରେ ଯୋଗଦେଇ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦଙ୍କ କୃପା ସାନ୍ନିଧ୍ୟ ଲାଭ କରିବା ପାଇଁ ଶ୍ରୀ ଶ୍ରୀ ଗୋପୀନାଥ ଜୀଉ ଓ ମହାପୁରୁଷ ଅଚ୍ୟୁତାନନ୍ଦ ଆଶ୍ରମ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ଜଣାଇଛନ୍ତି।

0: ଧରି।
1: ତାହେଲେ ଶ୍ରୋତା ବନ୍ଧୁ, ସମୟ ଇସାରାରେ କାର୍ଯ୍ୟକ୍ରମକୁ ଆଜି ପାଇଁ ଏଠି ରଖୁଛୁ। ନମସ୍କାର।
2: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ। ଉପସ୍ଥାପନାରେ ଥିଲେ ବୈଜୟନ୍ତୀମାଳା ହରିଚନ୍ଦନ। ଆକାଶବାଣୀ କଟକ କଥିକାରେ ଶୁଣନ୍ତୁ ଶ୍ରୀଜଗନ୍ନାଥ ସଂସ୍କୃତିରେ ଦେବସ୍ନାନ ପୂର୍ଣ୍ଣିମା। ଆଲୋଚନା କରିଛନ୍ତି ପୀତବାସ ରାଉତରାୟ।
3: ଶ୍ରୀମନ୍ଦିରରେ ବାର ମାସରେ ତେର ଯାତ୍ରା ମଧ୍ୟରୁ ସ୍ନାନଯାତ୍ରା ଓ ରଥଯାତ୍ରାରେ ପ୍ରଭୁ ତାଙ୍କର ରତ୍ନ ସିଂହାସନରୁ ଓହ୍ଲାଇ ଆସି ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ଏ ସମ୍ପର୍କରେ ଉପେନ୍ଦ୍ର ଭଞ୍ଜ ତାଙ୍କର କୋଟି ବ୍ରହ୍ମାଣ୍ଡ ସୁନ୍ଦରୀରେ ଲେଖିଛନ୍ତି, ସ୍ନାନ ଗୁଣ୍ଡିଚାଏ ବେନିଂ ସ୍ୱୟଂ ଲୀଳା ଜାର ପତିତ ପାବନ ଅର୍ଥେ ପ୍ରାସାଦ ବାହାର। ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ତିଥିରେ ମହାପ୍ରଭୁଙ୍କର ସ୍ନାନଯାତ୍ରା ଅନୁଷ୍ଠିତ ହୁଏ। ଏହି ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ହେଉଛି ଶ୍ରୀଜୀଉମାନଙ୍କର ଜନ୍ମଦିନ। ଏହି ଦିନ ଶ୍ରୀଜଗନ୍ନାଥଙ୍କର ସ୍ନାନ ଦର୍ଶନ ଅଧିକ ପୁଣ୍ୟପ୍ରଦ ବୋଲି ଶ୍ରୀ ପୁରୁଷୋତ୍ତମ ମହାତ୍ମାରେ ବର୍ଣ୍ଣନା କରାଯାଇଅଛି। ଯେଉଁ ବ୍ୟକ୍ତି ମଞ୍ଚସ୍ଥ ଭଗବାନଙ୍କର ସ୍ନାନ ଦର୍ଶନ କରେ ତାକୁ ତୀର୍ଥାଦି ସ୍ନାନ ଅପେକ୍ଷା ଶତଗୁଣ ଅଧିକ ପୁଣ୍ୟଫଳ ପ୍ରାପ୍ତ ହୁଏ। ଯେଉଁ ବ୍ୟକ୍ତି ସ୍ନାନ କାଳରେ ଧ୍ୟାନ କରି ମୁଦ୍ରିତ ଚକ୍ଷୁରେ ହେ କୃଷ୍ଣ ହେ ଜଗନ୍ନାଥ ହେ ରାମ ହେ ବଳଭଦ୍ର ହେ ସୁଦର୍ଶନ ହେ ସୁଭଦ୍ର ଆପଣଙ୍କର ଜୟ ହେଉ କହେ, ସେ ନିଃସନ୍ଦେହରେ ମୁକ୍ତି ଲାଭ କରେ। ଏହି ସ୍ନାନଯାତ୍ରାର ଆଠଟି ପର୍ଯ୍ୟାୟ ଅଛି। ପ୍ରଥମ ପର୍ଯ୍ୟାୟ ହେଲା ଚତୁର୍ଥୀ ହୋମ। ଜ୍ୟେଷ୍ଠ ଶୁକ୍ଳ ଏକାଦଶୀରେ ଶ୍ରୀଜଗନ୍ନାଥଙ୍କ ସହ ରୁକ୍ମିଣୀଙ୍କର ପରିଣୟ ହୋଇଥାଏ, ତେଣୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ରାତିରେ ଦକ୍ଷିଣ ଘରେ ଚତୁର୍ଥୀ ହୋମ ହୁଏ। ଦ୍ୱିତୀୟ ପର୍ଯ୍ୟାୟରେ ସୁନାକୂପ ସଂସ୍କାର। ଜ୍ୟେଷ୍ଠ

0: ଚତୁର୍ଦ୍ଦଶୀରେ ସୁନାକୁପ ସଂସ୍କାର କରାଯାଇ ସୁନା ଗୋସେଇଁ ଓ ସେବକମାନଙ୍କ ଦ୍ୱାରା 108 କୁମ୍ଭ ଜଳ ଅଧିବାସ ଗୃହକୁ ଅଣାଯାଇଥାଏ। ତୃତୀୟ ପର୍ଯ୍ୟାୟ ହେଲା ଜଳାଧିବାସ। ସେଥିରେ ଚନ୍ଦନ, କର୍ପୁର, କେଶର, ଚୁଆ ଆଦି ସୁବାସିତ ପଦାର୍ଥ ମିଶ୍ରଣ କରି 108 କୁମ୍ଭ ଜଳକୁ ଅଧିବାସ କରାଯାଏ। ଚତୁର୍ଥ ପର୍ଯ୍ୟାୟ ହେଲା ସ୍ନାନବେଦୀକୁ ପହଣ୍ଡି ବିଜେ। ଜ୍ୟେଷ୍ଠ ପୂର୍ଣ୍ଣିମା ପ୍ରଭାତରୁ ବିଜେ କାହାଳି ବାଜିଲେ ରତ୍ନ ସିଂହାସନରୁ ଶ୍ରୀଜୀଉମାନଙ୍କୁ ଧାଡ଼ି ପହଣ୍ଡିରେ ସ୍ନାନ ମଣ୍ଡପକୁ ପହଣ୍ଡି କରାଯାଏ। ପୂର୍ବଦିନ ରାତ୍ରିରୁ ଠାକୁରମାନେ ସେନାପେଟା ଲାଗି ହୋଇ ସାରିଥାନ୍ତି। ସାତ ପାହାଚଠାରେ ଟାହିଆ ଲାଗି କରାଯାଏ, ଘଣ୍ଟ କାହାଳି ବାଜେ ଓ ଛତ୍ର ଧରାଯାଏ। ପଞ୍ଚମ ପର୍ଯ୍ୟାୟ ହେଲା ମଞ୍ଚ ସ୍ନାନ। ଆନନ୍ଦ ବଜାରର ପୂର୍ବ କୋଣରେ ସ୍ନାନବେଦୀ ଅବସ୍ଥିତ। ଠାକୁରମାନେ ସ୍ନାନବେଦୀରେ ବିଜେ ହେବା ପରେ ମଙ୍ଗଳ ଆରତୀ, ମୈଲମ, ତଡ଼ପଲାଗି, ଅଧରପୋଛା, ଅବକାଶ ବେଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଆଜି ନୀତି ସ୍ନାନବେଦୀରେ ହିଁ ସମ୍ପନ୍ନ ହୁଏ। ଏହା ପରେ ଆରମ୍ଭ ହୁଏ ଦାରୁବ୍ରହ୍ମଙ୍କର ମହାର୍ଘ ସ୍ନାନଯାତ୍ରା। ତଳୁଛ ମହାପାତ୍ର ଏବଂ ପ୍ରଧାନୀ ସେବକ 108 କୁମ୍ଭ ଜଳ ଅଧିବାସ ଘରୁ ସ୍ନାନମଣ୍ଡପକୁ ଆଣନ୍ତି। ମେକଅପ୍ମାନେ ରୂପାପାତ୍ର ଧରି ରଖିଥାନ୍ତି। ଗରାବୁଡ଼ମାନେ ସେଥିରେ ଅଧିବାସ ଜଳ ଢାଳନ୍ତି ଏବଂ ମେକଅପ୍ ସେ ସବୁକୁ ପୂଜାପଣ୍ଡାଙ୍କୁ ବଢ଼ାଇବା ପରେ ସେମାନେ ଷୋଡ଼ଶ ଉପଚାରରେ ଅଭିମନ୍ତ୍ରିତ କରି ଧ୍ୟାନପୂର୍ବକ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବୈଦିକ ମନ୍ତ୍ରରେ ସ୍ନାନ କରାଇଥାନ୍ତି। ମହାପ୍ରଭୁ ଜଗନ୍ନାଥଙ୍କୁ 35 କୁମ୍ଭ, ବଳଭଦ୍ରଙ୍କୁ 33 କୁମ୍ଭ, ସୁଭଦ୍ରାଙ୍କୁ 22 କୁମ୍ଭ ଏବଂ ସୁଦର୍ଶନକୁ 18 କୁମ୍ଭ ଜଳରେ ସ୍ନାନ କରାଯାଏ। ସ୍ନାନ ପରେ ଗଜପତି ମହାରାଜା କିମ୍ବା ମୁଦିରତ୍ନ ସ୍ନାନବେଦୀରେ ଛେରାପହଁରା କରିଥାନ୍ତି। ଷଷ୍ଠ ପର୍ଯ୍ୟାୟ ହେଉଛି ହାତୀବେଶ। ସ୍ନାନ ପରେ ଶ୍ରୀଜୀଉମାନଙ୍କର ହାତୀବେଶ ବା ଗଜାନନ ବେଶ ଅନୁଷ୍ଠିତ ହୁଏ। ଜାତି ଜାତିକା ସୁଗନ୍ଧ ପୁଷ୍ପ ଏବଂ ମାଲ୍ୟ ଶ୍ରୀଜୀଉମାନଙ୍କୁ ଲାଗି କରାଇ ମହାପ୍ରଭୁ ଜଗନ୍ନାଥଙ୍କୁ କଳା ହାତୀ, ବଳଭଦ୍ରଙ୍କୁ ଧଳା ହାତୀ ଏବଂ ସୁଭଦ୍ରାଙ୍କୁ କୁମାରୀ ବେଶ କରାଯାଏ। ସପ୍ତମ ପର୍ଯ୍ୟାୟ ହେଉଛି ପ୍ରସାଦ ଲାଗି। ଏହାପରେ ସ୍ନାନବେଦୀରେ ଏକମାତ୍ର ଭୋଗ ସର୍ବସମ୍ମୁଖରେ ଠାକୁରଙ୍କୁ ସମର୍ପଣ କରାଯାଏ। କାନିକା, ଓରିଆ, ଘିଅ, ଅନ୍ନ, ଡାଲି, ତରକାରୀ, ନାଡ଼ି, ଆରିସା, ପିଠା, ପୁଳି, ହଂସକେଳି, ମାଠପୁଳି, କାନ୍ତି, ଅମାଲୁ, ଡାଳିମ୍ବ, ମଣ୍ଡା, ଏଣ୍ଡୁରି, କଦଳୀ, ପଣସ, ଧୁଆମୁଗ, ପଇଡ଼ ଆଜି ନୈବେଦ୍ୟରେ ଲାଗେ ଏବଂ ସକାଳ ଧୂପ ବିଧିରେ ପୂଜା ଅନୁଷ୍ଠିତ ହୋଇ ଆରତୀ କରାଯାଏ। ଶେଷ ପର୍ଯ୍ୟାୟ ହେଉଛି ଅଣସର ପିଣ୍ଡି ବିଜେ। ଏହାପରେ ସର୍ବସାଧାରଣଙ୍କ ଦର୍ଶନ ନିମିତ୍ତ ସାହାଣ ମେଳା ହୁଏ। ସାହାଣ ମେଳାରେ ସ୍ନାନବେଦୀ ଉପରେ ପ୍ରଭୁଙ୍କର ଦର୍ଶନ ଅତ୍ୟନ୍ତ ମଙ୍ଗଳକର। ପରେ ପରେ ମୈଲମ ଏବଂ ବନ୍ଦାପନା ପରେ ଟାହିଆ ଲାଗି କରାଯାଏ ଏବଂ ବିଜେ କାହାଳି ବାଜି ଉଠିଲେ ପହଣ୍ଡି ଆରମ୍ଭ ହୁଏ। ଏଥର ପହଣ୍ଡି ହେଉଛି ଗୋଟି ପହଣ୍ଡି। ଜଗମୋହନରେ ଗରୁଡ଼ସ୍ତମ୍ଭ ନିକଟରେ ଦକ୍ଷିଣାମୂର୍ତ୍ତି ବନ୍ଦାପନା ବା ବିଭୀଷଣ ବନ୍ଦାପନା ହୁଏ। ବିଭୀଷଣଙ୍କ ତରଫରୁ ପତି ମହାପାତ୍ର ଏ ବନ୍ଦାପନା କରିଥାନ୍ତି। ଶ୍ରୀଜୀଉମାନେ ଆଉ ରତ୍ନ ସିଂହାସନ ଉପରକୁ ନ ଯାଇ ରତ୍ନ ସିଂହାସନ ତଳ ଅଣସର ଗୃହରେ ବିଜେ ହେବା ପରେ ସ୍ନାନଯାତ୍ରା ପର୍ବ ଶେଷ ହୋଇ ଅଣସର ପର୍ବ ପାଳିତ ହୁଏ। ଏଠାରେ ସ୍ମରଣ ରଖିବା କଥା ଯେ ସ୍ନାନଯାତ୍ରା ଏବଂ ରଥଯାତ୍ରା ଆଜି ଉତ୍ସବମାନଙ୍କୁ ନିର୍ବାହ କରିବା ପାଇଁ ଦୈତାପତିମାନେ ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀଠାରୁ ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଏକମାସ କରିଥାନ୍ତି। ଆଜି ସେହି ପବିତ୍ର ସ୍ନାନ ପୂର୍ଣ୍ଣିମା। ଆସନ୍ତୁ ଆମେ ସେହି ନୀଳାଦ୍ରି ବିହାରୀଙ୍କ ସ୍ନାନଯାତ୍ରାକୁ ଅବଲୋକନ କରି ନେତ୍ର ଓ ମନ ପବିତ୍ର କରିବା।
1: ଶ୍ରୀଜଗନ୍ନାଥ ସଂସ୍କୃତିରେ ଦେବସ୍ନାନ ପୂର୍ଣ୍ଣିମା ଆଲୋଚନା କରିଥିଲେ ପୀତବାସ ରାଉତରାୟ, ଆକାଶବାଣୀ କଟକ।

ଶିଳ୍ପୀ ବିଜୟ କୁମାର ଜେନାଙ୍କ କଣ୍ଠରେ ପରବର୍ତ୍ତୀ ଓଡ଼ିଶୀ ବେଣୁଧରଙ୍କର ଅନ୍ୟ ଏକ ରଚନା ବର ବରଣାରେ ମୋର ଚମ୍ପକ ଗୋରୀ କର କରଦନା କାମ ରସ ସାଗରୀ।

0: ଶୁଣୁଥିଲେ ପାରମ୍ପରିକ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅତସୀ କୁସୁମ। କଣ୍ଠଦାନ, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ବିଜୟ କୁମାର ଜେନା। ଶିଳ୍ପୀ ପରିବେଷଣ କରିଥିଲେ ଓଡ଼ିଶୀ ଗୀତ ବେଣୁଧରଙ୍କ ରଚନାରେ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ହାରମୋନିୟମରେ ସୁଦର୍ଶନ ଦାସ, ସୀତାରରେ ରବିଶଙ୍କର ପ୍ରଧାନ, ବଂଶୀରେ ପ୍ରଦୀପ୍ତ ଶେଖର ମହାପାତ୍ର, ବେହେଲାରେ କୁମାର ଚନ୍ଦ୍ର ମହାନ୍ତି, ମର୍ଦ୍ଦଳରେ ନିରଞ୍ଜନ ସାହୁ ଏବଂ ତାନପୁରାରେ ବିଜୟ କୁମାର ମିଶ୍ର।
1: यहाँ खबरें तोड़ी मरोड़ी नहीं जाती।
2: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
1: यहाँ होती है सीधी, सटीक और सच्ची खबरें।
2: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे हैं,
1: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

ବିଶ୍ୱ ବ୍ରହ୍ମାଣ୍ଡର ଠାକୁର ଲୀଳାମୟ ଶ୍ରୀ ଜଗନ୍ନାଥ ସେ ନିରାକାର ହେଲେ ହେଁ ତାଙ୍କର ଆକାର ଧାରଣର ଏକମାତ୍ର କାରଣ ଲୀଳା ରଚନା ଅଦ୍ୱିତୀୟ ବ୍ରହ୍ମଲୀଳା ନିମିତ୍ତ ଦ୍ୱୈତ ବା ବହୁ ଭାବରେ ପ୍ରତିଭାତ ହୋଇଥାନ୍ତି ସେ ଭଗବାନ ପୁରୁଷୋତ୍ତମ ସର୍ବଥା ନିଖିଳ ଲୋକହିତ ନିମନ୍ତେ ନାନା ପ୍ରକାର ଲୀଳା କରୁଅଛନ୍ତି ଏବଂ ଏହି କାରଣରୁ ସେହି ଜଗନ୍ମୟ ଜଗନ୍ନାଥ ଦେବ ନାନା ପ୍ରକାର ଗୁଣ ବିକାର ବିବିଧ ପ୍ରକାର ରୂପ ଓ ଚେଷ୍ଟାରେ ତଥା ନାନା ପ୍ରକାର ଭାବ ନେଇ ବିହାର କରୁଛନ୍ତି।

0: ସେହି ଭାବ ବିନୋଦିଆ ଲୀଳାମୟ ଠାକୁର ଶ୍ରୀଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ସ୍ନାନ ଯାତ୍ରା ଅନ୍ୟତମ ମୁଖ୍ୟ ଯାତ୍ରା ଭାବରେ ଭକ୍ତମାନଙ୍କ ନିକଟରେ ପରିଚିତ। ମହାପ୍ରଭୁ ସ୍ୱୟଂ ଯେପରି ରହସ୍ୟମୟ, ତାଙ୍କର ମୂର୍ତ୍ତି ଗଠନ, ପ୍ରାଣ ପ୍ରତିଷ୍ଠା, ତାଙ୍କର କଳ୍ପନା ଏବଂ ବାର୍ଷିକ ସ୍ନାନଯାତ୍ରା ମଧ୍ୟ ସେହିପରି ରହସ୍ୟାବୃତ। ପ୍ରଭୁଙ୍କର ନିତ୍ୟ ନୈମିତ୍ତିକ ନୀତି ମଧ୍ୟରୁ ସ୍ନାନଯାତ୍ରାକୁ ବିଗ୍ରହମାନଙ୍କର ଆବିର୍ଭାବ ବା ଜନ୍ମ ଦିବସ ବୋଲି ବିବେଚନା କରାଯାଏ। ସେହି ଦେବସ୍ନାନ ପୂର୍ଣ୍ଣିମାର ରୀତିନୀତି ଆଉ ମହତ୍ତ୍ୱ ସମ୍ପର୍କରେ ବିସ୍ତାରିତ ଭାବରେ ଆଲୋକପାତ କରୁଛନ୍ତି ଗବେଷକ ଡକ୍ଟର ଭାସ୍କର ମିଶ୍ର।
1: ଦ୍ୱାଦଶ ଯାତ୍ରା ମଧ୍ୟରୁ ସ୍ନାନଯାତ୍ରା ଅନ୍ୟତମ ପ୍ରସିଦ୍ଧ ତଥା ଆଦ୍ୟ ଉତ୍ସବ। ମଞ୍ଚା ସ୍ନାନଂ ରଥବର ଗତି ଶୟନଂ ଚାୟନେ ଦ୍ୱେ ପାର୍ଶ୍ୱାବୃତି ହି ଶୟନଂ ନିବୃତି ହି ପ୍ରାବୃତି ହି ପୁଷ୍ୟ ପୂଜା ଦୋଳଯାତ୍ରା ଦମନକ ମହକ୍ଷ ପୁଣ୍ୟା ତୃତୀୟା ଚୈତା ଯାତ୍ରା ବିଧି ନିଗଦିତା ଦ୍ୱାଦଶତି ନରେନ୍ଦ୍ର।

0: ଏଇଗୁଡ଼ିକ ବିଭିନ୍ନ ପୁରାଣ ଶାସ୍ତ୍ରମାନଙ୍କରେ ମଧ୍ୟ ଏହି ତିଥି ନିରୂପଣ କରାଯାଇଛି ଏବଂ ଏହି ସ୍ନାନଯାତ୍ରା ଉଦୟା ପୂର୍ଣ୍ଣମୀ ତିଥିରେ ପାଳିତ ହୁଏ। ଅନ୍ୟ ଦିଗରୁ ଅତ୍ୟନ୍ତ ପବିତ୍ର ଦିବସ ଓ ଏହି ସ୍ନାନଯାତ୍ରା ଦିବସରେ ଶ୍ରୀବିଗ୍ରହମାନଙ୍କର ଆବିର୍ଭାବ ବା ଜନ୍ମ ଦିବସ ଅଟେ।
1: ଦେବସ୍ନାନ ପୂର୍ଣ୍ଣିମାର ମହତ୍ୱ ସମ୍ପର୍କରେ ଅନେକ ପାରମ୍ପରିକ ଏବଂ ପୌରାଣିକ ପୃଷ୍ଠଭୂମି ମଧ୍ୟ ରହିଛି। ପୁରାଣ ଶାସ୍ତ୍ର ଏବଂ ଶ୍ରୀମନ୍ଦିର ସତ୍ୱଲିପିରେ ଯାହା ଉଲ୍ଲେଖ ରହିଛି ସେ ସମ୍ପର୍କରେ ଡକ୍ଟର ମିଶ୍ରଙ୍କର ବକ୍ତବ୍ୟ ହେଲା।
0: ବିଭିନ୍ନ ପୁରାଣ ଶାସ୍ତ୍ରମାନଙ୍କରେ ସ୍ନାନଯାତ୍ରା ବିଷୟ ପ୍ରସଙ୍ଗ ବର୍ଣ୍ଣିତ ହୋଇଛି। ଏଥିମଧ୍ୟରୁ ସ୍କନ୍ଦ ପୁରାଣର ଉତ୍କଳଖଣ୍ଡର ବର୍ଣ୍ଣନା ଅନୁସାରେ ସ୍ୱୟଂ ଶ୍ରୀଜଗନ୍ନାଥ ମହାପ୍ରଭୁ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଶ୍ରୀମନ୍ଦିର ଅଭ୍ୟନ୍ତରସ୍ଥ ରତ୍ନ ସିଂହାସନରେ ପ୍ରତିଷ୍ଠିତ ହେବା ପରେ ଅତ୍ୟନ୍ତ ପ୍ରସନ୍ନ ହୋଇ ମହାରାଜାଙ୍କୁ ସ୍ୱୟଂ ଦର୍ଶନ ଦେଇଥିଲେ ଓ ଭବିଷ୍ୟତରେ ତାଙ୍କର ପୂଜାବିଧି ଓ ଯାତ୍ରା ଉତ୍ସବ ଆଦି ସମ୍ପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ ଉପଦେଶ ଦେଇଥିଲେ। ତନ୍ମଧ୍ୟରେ ପ୍ରଭୁଙ୍କର ପ୍ରଥମ ଉପଦେଶ ଥିଲା ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ତିଥିରେ ଦାରୁବ୍ରହ୍ମ ରୂପରେ ସେ ସ୍ୱୟଂ ଅବତୀର୍ଣ୍ଣ ହୋଇଥିବାରୁ ତାହା ତାଙ୍କର ପୁଣ୍ୟ ଜନ୍ମତିଥି ଓ ମହାସ୍ନାନ ବିଧାନରେ ଏହି ଯାତ୍ରା ପାଳନ କରିବା। ଏହି ଜଗନ୍ନାଥ ମହାପ୍ରଭୁଙ୍କର ସ୍ନାନଯାତ୍ରା ମହାତ୍ମ୍ୟ ଓ ସ୍ନାନବିଧିର ପ୍ରାଚୀନତା ସମ୍ପର୍କରେ ସ୍କନ୍ଦ ପୁରାଣ, ବ୍ରହ୍ମପୁରାଣ, ପଦ୍ମପୁରାଣ, ବାମଦେବ ସଂହିତା, ନୀଳାଦ୍ରି ମହୋଦୟ, ଯାତ୍ରା ଭାଗବତ ଇତ୍ୟାଦି ପ୍ରାଚୀନ ଶାସ୍ତ୍ରମାନଙ୍କରେ ସବିଶେଷ ଉଲ୍ଲେଖ ରହିଛି। ଐତିହାସିକମାନଙ୍କ ମତାନୁଯାୟୀ ଜ୍ୟେଷ୍ଠ ମାସ ଶ୍ରୀ ପୁରୁଷୋତ୍ତମଙ୍କ ପାଇଁ ଅତ୍ୟନ୍ତ ସୁପ୍ରସିଦ୍ଧ ଥିଲା। ଏପରିକି ଗୁଣ୍ଡିଚା ଯାତ୍ରା ପୂର୍ବରୁ ସ୍ନାନଯାତ୍ରା ଆହୁରି ପ୍ରାଚୀନ ଥିଲା। କେତେକ ପୁରାଣ ଗ୍ରନ୍ଥମାନଙ୍କରେ ସ୍ନାନଯାତ୍ରା ମହାପ୍ରଭୁଙ୍କର ଆଦ୍ୟ ଉତ୍ସବ ରୂପେ ବର୍ଣ୍ଣନା ହୋଇଥିବାର ଆଭାସ ମିଳୁଛି।

0: ସ୍ନାନ ଯାତ୍ରାର ଆଠଟି ଅଙ୍ଗ ରହିଛି, ଯଥା ଚତୁର୍ଥୀ ହୋମ, କୂପ ସଂସ୍କାର, ଜଳାଧିବାସ, ସ୍ନାନ ବେଦୀକୁ ପହଣ୍ଡି ବିଜେ, ମଞ୍ଚ ସ୍ନାନ, ଗଜବଦନ ବେଶ, ପ୍ରସାଦ ଲାଗି ଅଣସର ପିଣ୍ଡି ବିଜେ। ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ରାତ୍ରିରେ ଦକ୍ଷିଣ ଘରେ ଚତୁର୍ଥୀ ହୋମ ହୁଏ। ଉତ୍ତର ଦିଗରେ ଶୀତଳାଙ୍କ ଆଗରେ ଥିବା ସ୍ୱର୍ଣ୍ଣକୂପ ସଂସ୍କାର କରାଯାଇ ଜଳ ଯାଇଥାଏ। ସପ୍ତବିଂଶ ମହୋଷଧି ଓ ଅଷ୍ଟଗନ୍ଧ ଏଥିରେ ମିଶ୍ରିତ କରାଯାଏ। ପୂର୍ଣ୍ଣମୀ ଦିନ ଦେବତାମାନଙ୍କର ସେନାପଟା ଲାଗି ହୁଏ। ତାପରେ ମଙ୍ଗଳାର୍ପଣ କର୍ମ ପରେ ସ୍ନାନ ମଣ୍ଡପକୁ ତିନି ଠାକୁର ଧାଡ଼ି ପହଣ୍ଡିରେ ବିଜେ କରନ୍ତି।
1: ଶ୍ରୀମନ୍ଦିରର ଯେଉଁ ସପ୍ତଲିପି ତା ଦେହରେ ସ୍ନାନ ପୂର୍ଣ୍ଣିମା ସମ୍ପର୍କରେ ଯେଉଁ ବର୍ଣ୍ଣନା ରହିଛି ସେଥିରେ ରହିଛି ଯେ ଜ୍ୟେଷ୍ଠ ପୂର୍ଣ୍ଣିମା ପ୍ରାତଃ ସମୟରେ ଠାକୁରମାନଙ୍କର ମଙ୍ଗଳାର୍ପଣ ଡୋର ଲାଗି ହୋଇ ବିଜେ କାହାଳି ଯେତେବେଳେ ବାଜେ ଧାଡ଼ି ପହଣ୍ଡିରେ ବିଗ୍ରହମାନେ ସ୍ନାନ ମଣ୍ଡପ ଉପରେ ଅଧିଷ୍ଠିତ ହୋଇଥାନ୍ତି। ଏହାପରେ ମଙ୍ଗଳାଳତି, ଅବକାଶ, ଅଧର ପୋଛା ଇତ୍ୟାଦି ନୀତି ସମାପନ ପରେ ସୁନା ଗୋସେଇଙ୍କ ଦ୍ୱାରା ସୁନା କୂପରୁ ଆନିତ ଜଳକୁ ଅଧିବାସ ଘରେ ରଖାଯାଇ କର୍ପୂର, କେଶର, ଚୁଆ ଇତ୍ୟାଦି ସୁଗନ୍ଧି ଦ୍ରବ୍ୟ ଦ୍ୱାରା ମିଶ୍ରିତ ଜଳକୁ 108 ଗଡ଼ୁରେ ରଖାଯାଇଥାଏ। ଘଣ୍ଟ, ଛତା ଓ କାହାଳି ବାଜି ପଟୁଆରରେ ଗରାବଡୁ ସେବକମାନେ ଜଳଗଡ଼ୁମାନଙ୍କୁ ହସ୍ତରେ ଧରି ମଣ୍ଡପ ଉପରକୁ ବିଜେ ହୋଇଥାନ୍ତି। ଏହି ସମୟରେ ପୂଜାପଣ୍ଡା ସେବକ ଏହି ଜଳଗଡ଼ୁକୁ ଷୋଡ଼ଶ ଉପଚାର ବିଧିରେ ପୂଜା କରିଥାନ୍ତି। ତତ୍ପରେ ଦାରୁ ବିଗ୍ରହମାନଙ୍କ ଶରୀରରେ ଜଳ ଲାଗି ହୋଇଥାଏ। ଜଳ ଲାଗି ନୀତି ଶେଷ ହେବା ପରେ ଶ୍ରୀକ୍ଷେତ୍ରରେ ଅବସ୍ଥିତ ପ୍ରସିଦ୍ଧ ରାଘବଦାସ ମଠ ଓ ଗୋପାଳ ତୀର୍ଥ ମଠରୁ ଗଜାନନ ଭେଷ ଉପକରଣ ସ୍ନାନ ମଣ୍ଡପକୁ ଆସିଥାଏ। ପୁଷ୍ପାଳକ, ଦଇତା, ଖୁଣ୍ଟିଆ, ମେକାପ ଓ ଅନ୍ୟାନ୍ୟ ଭେଷ ସମ୍ପୃକ୍ତ ସେବକମାନଙ୍କ ଦ୍ୱାରା ମହାପ୍ରଭୁଙ୍କର ପ୍ରସିଦ୍ଧ ଗଜାନନ ଭେଷ ଅନୁଷ୍ଠିତ ହୋଇଥାଏ। ଏହି ଭେଷ ଦର୍ଶନ ନିମିତ୍ତ ଲକ୍ଷାଧିକ ଭକ୍ତ ସ୍ନାନ ମଣ୍ଡପ ଉପରେ ସମାବେତ ହୋଇଥାନ୍ତି। ଦୀର୍ଘ ସମୟ ଧରି ସର୍ବସାଧାରଣ ଦର୍ଶନ ବା ଶ୍ରାଣ ମେଳା ଦର୍ଶନରେ ବହୁ ଭକ୍ତ ଦର୍ଶନାର୍ଥୀ ମହାପ୍ରଭୁଙ୍କର ଅପୂର୍ବ ଗଜାନନ ଭେଷ ଦର୍ଶନ କରି ନିଜକୁ କୃତାର୍ଥ ମଣିଥାନ୍ତି। ଏଥିପୂର୍ବରୁ ଗଜାନନ ବେଶ ଥାଇ ଠାକୁରମାନଙ୍କର ସେଦିନ ଛେରାପରା ନୀତି ଓ ଗୋଟିଏ ମାତ୍ର ଭୋଗ ହୋଇଥାଏ। ପରମ୍ପରା ଅନୁଯାୟୀ ଏଇ ଯେଉଁ ଭେଷ ଏ ଦୀର୍ଘ ବହୁ ବର୍ଷ ଧରିକି ଆମର ଅନୁଷ୍ଠିତ ହେଉଛି। ଏହିପରି ଭାବରେ ଆମର ସ୍ନାନ ପୂର୍ଣ୍ଣିମା ରୀତିନୀତି ଅନୁଷ୍ଠିତ ହୋଇଥାଏ।

0: ତାପରେ ଆରମ୍ଭ ହୁଏ ଚେରା ପହଁରା ବିଧି। ସ୍ନାନ ମଣ୍ଡପ ଉପରେ ଭୋଗ ବିଧି ବ୍ୟବସ୍ଥା ମଧ୍ୟ ସ୍ୱତନ୍ତ୍ର।
1: ଠାକୁରଙ୍କର ପହଣ୍ଡି ଯୋଉ ହୁଏ ସେଥିରେ ପ୍ରଥମେ ଆମର ଚାରି ବାଡ଼ଗ୍ରାହୀ ଦଇତାପତି ରହିଥାନ୍ତି ଏବଂ ତା ଦେହରେ ପତି ମହାପାତ୍ର ଏବଂ ଦଇତାପତି ସମବେତ ସେଇଟା ଗୋଷ୍ଠୀଗତ ସେବା। ସମସ୍ତ ଦଇତାପତି ସେବକମାନେ ପତି ମହାପାତ୍ର ଅନ୍ୟାନ୍ୟ ସେବକମାନେ ମଧ୍ୟ ଯଥା ପ୍ରତିହାରୀ ସେବକ ପୂଜା ପଣ୍ଡା ସେବକ ସୁପକର ମହାସ୍ୱାର ସେବକ ଖୁଣ୍ଟିଆ ମେକାପ ଏମାନେ ମଧ୍ୟ ଏ ପହଣ୍ଡି ନୀତିରେ ଅଂଶଗ୍ରହଣ କରିଥାନ୍ତି ଏବଂ ସେଦିନ ଛେରା ପହଁରା ଗଜପତି ମହାରାଜାଙ୍କର ଛେରା ପହଁରା କରାଯାଏ ସ୍ନାନ ମଣ୍ଡପ ଉପରେ। ସେ ନଥିଲେ ଆମର ମୁଦିରସ୍ଥ ସେବକ ସେହି ଛେରା ପହଁରା କରନ୍ତି। ସ୍ନାନ ପୂର୍ଣ୍ଣିମା ଦିନ ଗୋଟିଏ ମାତ୍ର ଅନ୍ନଭୋଗ ହୋଇଥାଏ। ଏହିଦିନ ତାଙ୍କର ଗୋଟିଏ ପରମ୍ପରା ରହିଛି ଯେ ସୁପକରମାନେ ଯେଉଁମାନେ ରୋଷ ଭିତରକୁ ଆସିଥାନ୍ତି ଯଦି ବ୍ରତ ଘର ପରେ ବା ବ୍ରତ ପରେ ସୁପକାର ସେବକମାନଙ୍କର ପିଲାମାନେ ଯେଉଁମାନେ ଯୁବକମାନେ ସେମାନେ ରୋଷ ଭିତରେ ପ୍ରବେଶ କରିଥାନ୍ତି ଏବଂ ଛେକ ନେଇ ଯଦି ସ୍ନାନ ମଣ୍ଡପକୁ ଆସିଥାନ୍ତି ତାହେଲେ ତା ପରଦିନଠାରୁ ତାଙ୍କୁ ରୋଷରେ ରାନ୍ଧିବା ପାଇଁ ଅନୁମତି ମିଳିଥାଏ ଏବଂ ସେହି ଗୋଟିଏ ଭୋଗରେ ପୁରା ସମ୍ପୂର୍ଣ୍ଣ ଭାବରେ ସ୍ନାନ ମଣ୍ଡପରେ ସମସ୍ତ ଭୋଗ ବଢ଼ାଯାଇଥାଏ ଏବଂ ତାକୁ ଷୋଡ଼ଶୋପଚାର ବିଧିରେ ଭୋଗ କରାଯାଇଥାଏ। ଏହାପରେ ଆଉ ଭୋଗ ନଥାଏ। ସେଦିନର ଯାହା ସମସ୍ତ କୋଠଭୋଗ ଏବଂ ପର୍ବାଣୀ ଭୋଗ ଯାନିଯାତ୍ରାମାନଙ୍କରେ ସ୍ୱତନ୍ତ୍ର ପର୍ବାଣୀ ଭୋଗ ଅନୁଷ୍ଠିତ ହୋଇଥାଏ ସେ ସମସ୍ତ ଭୋଗ ଗୋଟିଏ ଏହି ସକାଳ ଧୂପରେ ସେଦିନ ଅନୁଷ୍ଠିତ ହୋଇଥାଏ। ଠାକୁରମାନଙ୍କର ଗଜାନନ ଭେଷ ପରେ ଏହି ଭୋଗଟା ହୋଇଥାଏ। ଗୋଟିଏ ଭୋଗ ସରିଲା ପରେ ତାପରେ ପାଣି ପଡ଼େ ଏବଂ ପୋଲିସ ଏବଂ ମନ୍ଦିରର କର୍ମଚାରୀଙ୍କ ସହାୟତାରେ ଆମର ସର୍ବସାଧାରଣ ଦର୍ଶନ ହୋଇଥାଏ ଯେଉଁମାନେ କି ସମସ୍ତ ଦର୍ଶନାର୍ଥୀ ଭକ୍ତମାନେ ସ୍ନାନ ମଣ୍ଡପ ଉପରକୁ ଯାଇ ଦର୍ଶନ କରିଥାନ୍ତି। ସେ ଦର୍ଶନ ସରିଲା ପରେ ଅନ୍ୟାନ୍ୟ କେତେକ ନୀତି ଅଛି ବନ୍ଦାପନା ଆଳତି ଏସବୁ କାମ ସରିବା ପରେ ଠାକୁରଙ୍କର ଡୋର ଫିଟା ହୁଏ ଏବଂ ସେମାନଙ୍କର ପହଣ୍ଡି ବିଜେ ପାଇଁ ଆରମ୍ଭ ହୋଇଥାଏ ପ୍ରକ୍ରିୟା। ଆମର ରାତ୍ରି 11:30-12 ଭିତରେ ଆମର ଠାକୁରମାନେ ବାହୁଡ଼ା ବିଜେ କରନ୍ତି ପହଣ୍ଡି କରନ୍ତି। ପ୍ରାୟ 2-3 ସମୟ ପର୍ଯ୍ୟନ୍ତ ଲାଗେ ଅଣସର ଯୋଉ ତାଟି ଥାଏ ସେ ତାଟି ଭିତରେ ପ୍ରବେଶ କରନ୍ତି।

ଏହି ଦ୍ୱାଦଶ ଯାତ୍ରା ଗୁଡ଼ିକ ହେଲା ଅକ୍ଷୟ ତୃତୀୟା, ସ୍ନାନ ଯାତ୍ରା, ରଥଯାତ୍ରା, ଶୟନ ଯାତ୍ରା, ଦକ୍ଷିଣାୟନ ଯାତ୍ରା, ପାର୍ଶ୍ୱ ପରିବର୍ତ୍ତନ ଯାତ୍ରା, ଦେବୋତ୍ଥାପନ ଯାତ୍ରା, ପ୍ରାବରଣ ଷଷ୍ଠୀ, ପୁଷ୍ୟାଭିଷେକ ଯାତ୍ରା, ଉତ୍ତରାୟଣ ଯାତ୍ରା, ଦୋଳଯାତ୍ରା, ଦମନକ ଚତୁର୍ଦ୍ଦଶୀ ଯାତ୍ରା। ଏହି ଦ୍ୱାଦଶ ପ୍ରଧାନ ଯାତ୍ରା ସହିତ ଜଗନ୍ନାଥଙ୍କ ପୁରୁଷୋତ୍ତମରେ ପ୍ରତିଷ୍ଠା ଦିବସ ବୈଶାଖ ଶୁକ୍ଳ ଅଷ୍ଟମୀରେ ନୀଳାଦ୍ରି ମହୋଦୟକୁ ମିଶାଇ ତ୍ରୟୋଦଶ ଯାତ୍ରା ଆଖ୍ୟା ଦିଆଯାଇଛି। ତେଣୁ ଭକ୍ତମାନେ ଗାଇଥାନ୍ତି ବାର ମାସେ ତେର।

0: ଯାତ୍ରା ଦେଖୁଥିବି ଶ୍ରୀକ୍ଷେତ୍ରେ ହୋଇ ଭିକାରୀ। ତ୍ରୟୋଦଶ ଯାତ୍ରା ଯେ ଭକ୍ତିଯୁକ୍ତ ଭାବରେ ଦର୍ଶନ କରିଥାଏ ସେ ଶ୍ରୀକ୍ଷେତ୍ର ପ୍ରାପ୍ତି ଫଳପ୍ରାପ୍ତ ହୋଇଥାଏ, ଏଥିରେ ସଂଶୟ ନାହିଁ। ଏହି 13 ମୁଖ୍ୟ ଯାତ୍ରାକୁ ଛାଡ଼ିଦେଲେ ପରବର୍ତ୍ତୀ କାଳରେ ଉତ୍କଳର ଗଜପତିମାନେ ଏହାର ସଂଖ୍ୟା ବୃଦ୍ଧି ଘଟାଇଛନ୍ତି। ଏଣୁ ଶ୍ରୀ ଜଗନ୍ନାଥଙ୍କ ଏହି 13 ପ୍ରଧାନ ଯାତ୍ରା, 27 ଉପଯାତ୍ରା ଓ 108 ପର୍ବପର୍ବାଣୀ, ମୋଟ 148 ଯାତ୍ରା ଶ୍ରୀମନ୍ଦିରରେ ଓ ଶ୍ରୀକ୍ଷେତ୍ରରେ ପାଳିତ ହୋଇ ଆସୁଅଛି।
1: ସ୍କନ୍ଦ ପୁରାଣ ଉତ୍କଳଖଣ୍ଡ ମତରେ ଏହି ସମସ୍ତ ଯାତ୍ରା ମହୋତ୍ସବ ଦର୍ଶନ କଲେ ବୈକୁଣ୍ଠବାସ ହୋଇଥାଏ। ଭଗବାନ ଶ୍ରୀଜଗନ୍ନାଥଙ୍କର ସମସ୍ତ ଉତ୍ସବ ହିଁ ମୁକ୍ତିପ୍ରଦ, ତେଣୁ ଭକ୍ତ ଆକୁଳ କଣ୍ଠରେ ଦୁଇ ହାତ ଛୋଡ଼ି ଗାଇ ଉଠେ।
2: ଜଗନ୍ନାଥ।

0: ପର୍ବପର୍ବାଣୀ ମୋଟ 148 ଯାତ୍ରା ଶ୍ରୀମନ୍ଦିରରେ ଓ ଶ୍ରୀକ୍ଷେତ୍ରରେ ପାଳିତ ହୋଇ ଆସୁଅଛି।
1: ସ୍କନ୍ଦ ପୁରାଣ ଉତ୍କଳଖଣ୍ଡ ମତରେ ଏହି ସମସ୍ତ ଯାତ୍ରା ମହୋତ୍ସବ ଦର୍ଶନ କଲେ ବୈକୁଣ୍ଠବାସ ହୋଇଥାଏ। ଭଗବାନ ଶ୍ରୀଜଗନ୍ନାଥଙ୍କର ସମସ୍ତ ଉତ୍ସବ ହିଁ ମୁକ୍ତିପ୍ରଦ, ତେଣୁ ଭକ୍ତ ଆକୁଳ କଣ୍ଠରେ ଦୁଇ ହାତ ଛୋଡ଼ି ଗାଇ ଉଠେ।
2: Hey।

ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ଆଜି ଏଥିରେ ଶୁଣୁଥିଲେ ସ୍ନାନ ପୂର୍ଣ୍ଣିମା, ଆଲୋଚନା କରିଥିଲେ ଡକ୍ଟର ଭାସ୍କର ମିଶ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହଯୋଗ କରିଥିଲେ ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଆକାଶବାଣୀ କଟକ। ବର୍ତ୍ତମାନ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣନ୍ତୁ ଏହାର 69ତମ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ, ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା, ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର, ସଙ୍ଗୀତ ଅଖିଳ କୁମାର ଲେଙ୍କା।

ସୀତାଙ୍କ ବିରହରେ କାତର ହୋଇ ପଡ଼ିଲେ ବିଜୟୀ ଶ୍ରୀରାମ। ଅସୁରମାନଙ୍କୁ ବିଜୟ କରି ଦମ୍ଭଭରେ ଯେଉଁ ପଥରେ ପାଦ ପକାଇଥିଲେ ପ୍ରଭୁ, ସେଇଠି ଗୋଟିଏ କଦମ୍ବ ସୁମନ ଅର୍ଥାତ୍ କଦମ୍ବ ପୁଷ୍ପ ତୋଳିଲେ। ବୀରତ୍ୱର ବଡ଼ିମା ପରିବର୍ତ୍ତେ ବୀର ରାମ ଦେହନ୍ତି ଅର୍ଥାତ୍ ଉତ୍ତମ ରୂପେ ଅନୁଭବକୁ ଆଣୁଛନ୍ତି ଯେ ବିରହିଣୀ ପ୍ରିୟାର ଦର୍ଶନ ବେଳେ ତା ଗଣ୍ଡ ଦେଶ ଏଇ କଦମ୍ବ ଫୁଲ ପରି ରୋମାଞ୍ଚିତ ହୋଇଥିବ। ଚିନ୍ତା ଚକ୍ଷୁରେ ଦିଶିଯାଏ ପ୍ରିୟାର ଅନାବୃତ ଶରୀରରେ ଅଙ୍ଗୁଳି ଚାଳିବାରେ ଏଭଳି ରୋମାଞ୍ଚିତ ହେବା ଦୃଶ୍ୟ। ପୂର୍ବ ଛାନ୍ଦରେ ଶବରି ଅଇଁଠା ହୋଇଥିବା ପକ୍ୱ ଆମ୍ବରେ ତୃପ୍ତ ପତିତ ପାବନ ଭାବଗ୍ରାହୀ ପ୍ରଭୁ, ଏଠାରେ ବିରହୀ ବିଦଗ୍ଧ ପ୍ରେମିକ, ଏଥିରେ ପ୍ରଭୁତ୍ୱ ନ୍ୟୁନ ହୋଇନାହିଁ। ତାଙ୍କର ଏ ବିରହୀ ବେଶ ଦେଖି ପ୍ରଥମରୁ ଭୟଭୀତ ସୁଗ୍ରୀବ ଓ ତାଙ୍କ ସହକର୍ମୀ ବାନରମାନେ, କ୍ରନ୍ଦନର ତା ସୀତାଙ୍କ ବଲ୍ଲଭ ବୋଲି ସ୍ଥିର କଲେ ସେମାନେ। ବାନରଙ୍କ ଦୃଷ୍ଟିରେ ସୁନ୍ଦର ପୁରୁଷମାନଙ୍କ ମଧ୍ୟରେ ଏ ନୂତ ବା ବନ୍ଦନୀୟ, ଏହି ପୁରୁଷୋତ୍ତମ ଅର୍ଥ ଆସୁଥିବାରୁ ଭଞ୍ଜକବି ତାଙ୍କୁ କରୁଣା ନିଧାନ ବିଶେଷଣ ଦେଇ ତାଙ୍କ ପାଖକୁ ହନୁମାନଙ୍କୁ ବହତୁ ବା ଦୂତ।

ଭାବେ ଅଣାଇଅଛନ୍ତି। ସେ କଙ୍କ ବା କପଟ ବ୍ରାହ୍ମଣ ଭାବେ ଆସି ପଚାରିଲେ, ବଦରିକା ତେଜୀ, ହେ ନରନାରାୟଣ, ତୁମର କାନନ ବିହାର କାହିଁକି? ବିଶ୍ୱାମିତ୍ର ଆସି ଜାଗକୁ ନେବା, ଶିବଧନୁ ଭାଙ୍ଗି ସୀତା ବିଭା ଓ ପର୍ଶୁରାମ ଦର୍ପ ଭଞ୍ଜନ କଥା ବଖାଣିଲେ ଶ୍ରୀରାମ।

0: ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣୁଥିଲେ ଏହାର 69ତମ ଭାଗ। କଣ୍ଠଦାନ କରିଥିଲେ ଦିବାକର ମହାନ୍ତି ଏବଂ ଘନଶ୍ୟାମ ପଣ୍ଡା। ବର୍ଣ୍ଣନା ଝରଣା ଦାସ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର। ସଙ୍ଗୀତ ଅଖିଳ କୁମାର ଲେଙ୍କା। ଆକାଶବାଣୀ କଟକ।
1: ଠିକ୍ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ୍ ସମୟରେ ବୁଣା ଯାଇ ସାରିଛି?
2: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
2: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ ପିଏଫ୍ଆର୍ଡିଏ ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
3: আচ্ছা, তোমার সব রিপোর্ট দেখাল, এইচআইভি টেস্ট হয়েছে?
4: নাই ডাক্তার বাবু, সেইটা কোন নিহাতি জরুরি?
5: আজ্ঞা হ্যাঁ, গর্ভাবস্থায় প্রত্যেক মহিলা নিজের এইচআইভি পরীক্ষা করে নেই অজনা আতঙ্ক দূরে রুহন্তু।
6: যদি রিপোর্ট পজিটিভ আসে তাহলে উপযুক্ত চিকিৎসা জরিয়ে নিজে তথা শিশু উভয় এইডস ভলি মারাত্মক রোগকে প্রতিরোধ করন্তু।
5: মনে রাখন্তু, এই পরীক্ষা এবং চিকিৎসা নিকটস্থ সরকারি ডাক্তারখানার থিবা আইসিটিসি কেন্দ্রে মাগণারে উপলব্ধ।
6: অধিক জানিবা পাই টোল ফ্রি নম্বর 1097 সহ যোগাযোগ করন্তু।
5: ওড়িশা রাজ্য এইডস নিয়ন্ত্রণ সমিতি দ্বারা জনহিতরে জারি।
0: କଦାଚିତ୍ କାଳିନ୍ଦି ତଟ ବିପିନ ସଙ୍ଗୀତ କରବୋ ମୁଦାଭିରି ନାରୀ ବଦନ କମଳା ସ୍ୱାଦ ମଧୁପହ ରମା ଶମ୍ଭୁ ବ୍ରହ୍ମାମରପତି ଗଣେଶାର୍ଚ୍ଚିତ ପଦୋ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରି ଆରମ୍ଭ କରୁଛୁ ଆଜିର ଗୀତଗୀତିକା।

ପ୍ରଭୁ ଶ୍ରୀଜଗନ୍ନାଥ ଲୀଳାମୟ ଠାକୁର ଜଗତକର୍ତ୍ତା ବ୍ରହ୍ମାଣ୍ଡ ବିଧାତା ତାଙ୍କ ଇଙ୍ଗିତରେ ସକଳ ଜଗତ ଚଳଚଞ୍ଚଳ ଆଜି ସେହି ଚଞ୍ଚଳତା ଶ୍ରୀକ୍ଷେତ୍ର ପୁରୀରେ ଲୀଳାମୟ ପ୍ରଭୁ ରତ୍ନସିଂହାସନରୁ ଓହ୍ଲେଇ ଆସି ସ୍ନାନମଣ୍ଡପରେ ବସି ମହାସ୍ନାନରେ ଭିଜିବେ ସାଥିରେ ଭିଜିବେ ବଡ଼ ଠାକୁର ବଡ଼ଭାଇ ବଳଭଦ୍ର ଭଉଣୀ ସୁଭଦ୍ରିକା ଏବଂ ପ୍ରଭୁ ସୁଦର୍ଶନ ମହା ଆଡ଼ମ୍ବରରେ ଆଜି ଧାଡ଼ି ପହଣ୍ଡିରେ ପ୍ରଭୁ ବିଜେ ହେବେ ସ୍ନାନବେଦୀକୁ ଏହି ଅବସରରେ ଅଗଣିତ ଭକ୍ତଙ୍କ ଗହଳି ବଡ଼ଦାଣ୍ଡରେ କିଏ କେଉଁ ଭାବରେ ପ୍ରଭୁଙ୍କୁ ଡାକୁଛନ୍ତି କେତେ କ'ଣ ମନାସୁଛନ୍ତି ଯୋଡ଼ହସ୍ତରେ ଭାବବିହ୍ୱଳ ହୋଇ

ଆଜି ବଡ଼ଦାଣ୍ଡରେ ପ୍ରବଳ ଜନସମାଗମ, ଭକ୍ତଙ୍କ ଗହଳି। ଏହି ସ୍ନାନଯାତ୍ରା ଦେଖିବାକୁ ପ୍ରବଳ ଉତ୍ସାହ ଉଦ୍ଦୀପନା ଭକ୍ତଙ୍କ ଭିତରେ, କାରଣ 108 ସୁବାସିତ ଜଳରେ ମହାସ୍ନାନ ପରେ ପ୍ରଭୁ ଜ୍ୱରରେ ପୀଡ଼ିତ ହେବେ, ଆଉ ଦର୍ଶନ ମିଳିବନି ପ୍ରଭୁଙ୍କର ନବଯୌବନ ବେଶ ଦର୍ଶନ ଯାଏ। ସେଇଥିପାଇଁ ତରବର ହେଇ ଭକ୍ତଗଣ ଧାଇଁଛନ୍ତି, ମାଗିନେବେ କିଛି ଆଶିଷ ପ୍ରଭୁଙ୍କଠାରୁ। ଭାବବିହ୍ୱଳ କଣ୍ଠରେ ଡାକୁଛନ୍ତି ପ୍ରଭୁଙ୍କୁ ଆତୁର ହେଇ ବଡ଼ଦଣ୍ଡରେ।

0: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ।
1: ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
0: ମୁଁ ଫସଲ ବିଷୟରେ ନୁହେଁ ଏନପିଏସ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନପିଏସ ସଞ୍ଚୟ କଣ?
0: ଏନପିଏସ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ ମିଳିବ। ଆଜି ହିଁ ଏନପିଏସ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନପିଏସ ସଞ୍ଚୟ।

0: ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
1: ଚାକିରି ମିଳିଗଲା।
2: ଆରେ ବାଃ, ଅଭିନନ୍ଦନ। ଏବେ ବହୁତ ଗୁଡାଏ ସପିଙ୍ଗ।
1: ହଁ ଅପା, ନୂଆ ମୋବାଇଲ, ଜିନ୍ସ, ଜ୍ୟାକେଟ।
2: ରହିଯା ରାଜକୁମାର, ସାଲାରୀ ପୂର୍ବରୁ ଖର୍ଚ୍ଚ,
1: ଇନ୍ଷ୍ଟାଣ୍ଟ ଲୋନ୍ ବି ତ ମିଳୁଛି।
2: ପ୍ରଥମେ ବଜେଟ୍ ବନେଇବା, ତାପରେ ଖର୍ଚ୍ଚ କର।
1: କିନ୍ତୁ ଅପା
2: ଦେଖ, ରୋଜଗାରର ଗୋଟିଏ ଭାଗ ସଞ୍ଚୟ କର, କିନ୍ତୁ ପାର୍ଟି ଦେବାକୁ ହିଁ ପଡିବ।
1: ହଁ ଅପା, ପାର୍ଟି ମୋର, ବଜେଟ୍ ତୋର।
3: ଆର୍ବିଆଇ କହେ,
4: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
0: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି? ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
5: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
0: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
5: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
6: ନାଲି ସରୁ ଅଧରରେ ହସିଦେବେ ଜଗା କାଳିଆ, ଏତେ ଆତୁର କାହିଁକି? ଗଲେ ପରା ପୁଣି ଫେରିବେ, ବଡ଼ଯାତ୍ରା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନେଇ ଫେରିବେ ପ୍ରଭୁ ସୁସ୍ଥ ହୋଇ। ଭକ୍ତଙ୍କୁ ଦେଇଛନ୍ତି ଏହି ପ୍ରତିଶ୍ରୁତି ପୁଣି ଆଶ୍ୱାସନା, ଯୁଗେ ଯୁଗେ ପୁଣି ଆସନ୍ତି ରଥଯାତ୍ରା ଅବସରରେ ସୁସ୍ଥ ହୋଇ। ଏଇ ତ ଭକ୍ତ ଆଉ ଭଗବାନଙ୍କର ମଧୁର ସମ୍ପର୍କର ଡୋରି। ଜଣେ ମନେ ମନେ କହେ, ଆଉ ଜଣେ ମନ କଥା ସହଜରେ ବୁଝିଯାଏ। ଅତି ଅପୂର୍ବ ଏହି ବନ୍ଧୁତା ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ।

ଯୁଗେ ଯୁଗେ ଏମିତି ନିବିଡ଼ ସମ୍ପର୍କ, ଅତୁଟ ସମ୍ପର୍କ ଭକ୍ତ ଆଉ ଭଗବାନଙ୍କର। ନିଷ୍କପଟ ନିଷ୍କାମ ନିଷ୍ଠାପର ମନରେ ଡାକିଲେ ପ୍ରଭୁ, ଡାକ ନିଶ୍ଚୟ ଶୁଣନ୍ତି, ଦୁଃଖ ଲାଭ କରନ୍ତି, ପାପୀକୁ ଦମନ କରି ତପିକୁ ଉଦ୍ଧାର କରନ୍ତି। ଯୁଗେ ଯୁଗେ ଏମିତି ପ୍ରଭୁ ଓହ୍ଲେଇ ଆସନ୍ତି ଧରାପୃଷ୍ଠକୁ, ଭିନ୍ନ ଭିନ୍ନ ରୂପରେ ଭିନ୍ନ ଭିନ୍ନ ଅବତାର ନେଇ। ଧରାବକ୍ଷରୁ ଅରାଜକତାର ଅନ୍ଧକାରକୁ ଦୂରୀଭୂତ କରି ଆଲୋକର ରେଣୁ ବିଚ୍ଛୁଳିତ କରିବାକୁ।

ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ଥିଲି ମୁଁ ସସ୍ମିତା ମହାପାତ୍ର। ଆକାଶବାଣୀ କଟକ ବର୍ତ୍ତମାନ ପ୍ରଚାର କରୁଛୁ ନାଟକ ଭକ୍ତ ବାଲିଗାଁ ଦାସ। ରଚନା ବ୍ରଜମୋହନ ମହାନ୍ତି, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି। ନାଟକ ଭକ୍ତ ବାଲିଗାଁ ଦାସ।

0: ଚାଉଳ ଦିଟା ବସେଇଥିଲନି, ଅସୁବିଧା କଣ ହେଲା?
1: ତମେ ତ ଭୋଳାନାଥ, ତମକୁ ଆଉ କଣ କହିବି। ହପ୍ତାକ ତଳେ ଯୋଉ ଲୁଗାଖଣ୍ଡକ ବୁଣିଥିଲ ସେତକ ପ୍ରଧାନ ଘରେ ଦେଇ ଦିମାନ ଚାଉଳ ଆଣିଥିଲି, ଚାରିଦିନ ଚଳିଗଲା, ଆଉ କେତେଦିନ ଯିବ ଯେ। ସେଇଦିନଠୁ ତ ତମେ ଲୁଗା ବୁଣା ବନ୍ଦ, ଏ ପୋଥି ଲେଖାରେ ତମେ ମାତିଛ। ଆମ ହୀନ କପାଳକୁ ସିନା ପିଲା ଛୁଆ ନାହାନ୍ତି, ଯଦି ପୁଞ୍ଜାଏ ଥାନ୍ତେ ବଞ୍ଚନ୍ତେ କେମିତି କହିଲ?
0: ସେଇଥିପାଇଁ ତ ଆମକୁ କାଳିଆ ଠାକୁର ପିଲା ଛୁଆ ଦେଇନାହାନ୍ତି କମଳୀ।
1: ନା ନା, ଏଟା ମୋ କପାଳ ଦୋଷ।
0: ତମେ ବୁଝୁ ନା କମଳୀ, ଏ ଜଗା କାଳିଆ ସୁଭଦ୍ରା ସେ ଆମର ପିଲା ଛୁଆ, ବାପ ମା।
1: ମୋର ଯେତେବେଳେ କୋଳ ଖାଲି ତମେ ପରିହାସ ନ କରିବ କେମିତି?
0: ମୁଁ ପରିହାସ କରୁନି କମଳୀ, ସତ କହୁଛି, ସେଇମାନେ ଆମର ଟିକି ପିଲା। ଏ କଣ କମଳୀ, ତମ ଆଖିରେ ଲୁହ?
1: ନା, ସିଏ କିଛି ନୁହେଁ।
0: ତମେ ମତେ ବାହା ହେଇ ଖୁବ୍ ଦୁଃଖ ପାଉଛ କମଳୀ, ଦି ଓଳା ଦି ମୁଠା ଆହାର ମୁଁ ତମକୁ ଦେଇପାରୁନି, କୋଡ଼ରେ ପିଲାଟେ ବି ଦେଇପାରିଲିନି।
1: ସେମିତି କୁହନି।
0: ନା କମଳୀ, ମୁଁ ଗୋଟେ ଅପଦାର୍ଥ ସ୍ୱାମୀ, ଏକେ ତ ଅଛବ ଜାତିରେ ଜନ୍ମ, ସେଥିରେ ପୁଣି ନିକମା। ତମେ
1: କଣ କହୁଛ?
0: ତମେ ତମ ବାପ ଘରକୁ ଚାଲିଯା କମଳୀ, ବାପା ଆଉ କୋଉଠି ହାତକୁ ଦିହାତ କରିଦେବେ, ତମେ ସୁଖରେ ରହିବ, ଆଖିରୁ ଲୁହ ଶୁଖିଯିବ।
1: ଏକଥା ପୁଣି ତମେ କହୁଛ? ତମ ଠାକୁର କଣ ତମକୁ ଏଇ କଥା ଶିଖେଇଛନ୍ତି
0: କମଳୀ?
1: ସତ କୁହ, ତମେ ଏଇଆ କଣ ତମର ଇଚ୍ଛା? ତମ ଦେବତା ଜଗନ୍ନାଥ, ହେଲେ ତମେ ତ ମୋ ଦେବତା, ତମେ ମୋ ଜଗନ୍ନାଥ, ତମେ ମୋ ପୁରସ୍ତମ। ତମରି ଗୋଡ଼ ତଳେ ମୁଣ୍ଡ ରଖି ମୁଁ ଭୋଗଶେଷ ସବୁ ଭୁଲିଯିବି।
0: ହଁ କମଳୀ, ପୋଥି ଲେଖା ସହିତ ପେଟ କଥା ମଧ୍ୟ ଚିନ୍ତା କରିବାକୁ ହବ। ଆଜିଠାରୁ ପୁଣି ଖଣ୍ଡେ ଲୁଗାବୁଣା ଆରମ୍ଭ କରିବି।
2: ଦାସିଆ, ଘରେ ଅଛୁ? ଦାସ
0: କିଏ? ନିଧି ସାନ୍ତେ, ଅବେଳଟାରେ କୁଡ଼ିଆରେ କୁଆଡେ ଗଡି ପଡିଲ ନିଧି ସାନ୍ତେ?
2: ଆରେ ସିଧା ସିଧା ଘରୁ ତୋରି ପାଖକୁ ଆସୁଛି ଦାସିଆ, ଟିକେ ପିନାରେ ବସିଯାଏ, ତାପରେ କହିବା କଥା।
0: ଇଏ କଣ କରୁଛ ନିଧି ସାନ୍ତେ? ତମେ ଶାସନୀ ବ୍ରାହ୍ମଣ ଲୋକ, ଏ ମାଛ କଙ୍କଡା ଖିଆ ଖଦାଳ ଘର ପିଣ୍ଡାରେ ବସିବ?
2: ଆରେ ଆରେ, ମାଟି ସବୁଠି ସମାନ, ମାଟିରେ ବସିଲେ ଦୋଷ କଣ?
0: ହଉ, ତମ ଇଚ୍ଛା ଯଦି ହଉଛି ତେବେ ବସ ସାନ୍ତେ। କୁହ, ଅବେଳଟାରେ କେମିତି ଗଡି ପଡିଲ?
2: କହୁଛି, ପ୍ରଥମେ ଏ ଚାଉଳ ମାନଙ୍କ ରଖ, ଦିକଡ଼ା କଉଡ଼ି ଅଣ୍ଟାରେ ମାର, ତାପରେ କହୁଛି।
0: ଚାଉଳ କଉଡ଼ି?
2: ହଁ ରେ ଦାସିଆ, ଏସନ ଗୁଣ୍ଡିଚା ଯାତ୍ରା ଦେଖିଯିବାକୁ ଭାରି ଇଚ୍ଛା, ଜୁଆନ ବେଳେ ସବୁ ବର୍ଷ ଯାଉଥିଲି, ଏବେ ତ ଆଉ ବଳ ପାଉନି, ସବୁ ବର୍ଷ ଯାଇପାରୁନି, ତଥାପି ଏ ବର୍ଷ ନିଶ୍ଚୟ ଯିବି।
0: ମୁଁ କଣ କରିପାରିବି ସାନ୍ତେ?
2: ଆରେ ନୂଆ ଲୁଗା କି ନୂଆ ଗାମୁଛା ନାହିଁ, ତୁ ରଥଯାତ୍ରା ପୂର୍ବରୁ ଖଣ୍ଡେ ନୂଆ ଲୁଗା ଖଣ୍ଡେ ନୂଆ ଗାମୁଛା ବୁଣିଦେବୁ, ତାକୁ ପିନ୍ଧି ମୁଁ ପୁରସ୍ତମ ଯିବି।
0: ଦେବି ଦେବି ସାନ୍ତେ।
2: ଆଉ ଯାହା କୋଉଠି ହବ, ଲୁଗା ନେଲା ଦିନ ଦେଇଦେବି।
0: ହଁ ସାନ୍ତେ, ତମେ ଯାହା କୋଉଡ଼ି ଦବ ତାକୁ ଧରି ମୁଁ ବି ପୁରସ୍ତମ ଯିବି, ରଥ ଉପରେ ଜଗା ବଳିଆ ମା ସୁଭଦ୍ରାଙ୍କୁ ଦେଖିବି।
2: ଏ ତୁ ମଧ୍ୟ ରଥଯାତ୍ରାକୁ ଯିବୁ? ଭଲ କଥାରେ ଦାସିଆ, ଥରେ ରଥରେ ଦିଅଙ୍କୁ ଦେଖିଲେ ସବୁ ପାପ ଦୂର ହେଇଯିବ, ପତିତ ଜନଙ୍କୁ ଉଦ୍ଧାର କରିବା ପାଇଁ ତ ସିଏ ରଥ ଉପରେ ବିଜେ କରନ୍ତି।
0: ତମ ଦୟା ହେଲେ ମୁଁ ଦିଅଙ୍କୁ ଦେଖିପାରିବି ସାନ୍ତେ।
2: ଭଲ କଥା ଦାସିଆ, ଭଲ କଥା, ତୁ ରଥ ଦେଖିପାରିଲେ ମୁଁ ନୂଆ ଲୁଗା ଆଉ ଗାମୁଛା ବାବଦକୁ ଗଣ୍ଡେ କୋଡ଼ି ଅଧିକା ଦେବି।
0: ତମର ଜଗନ୍ନାଥ ମଙ୍ଗଳ କରନ୍ତୁ ସାନ୍ତେ।
2: ହଉ ହଉ, ଏ ଚାଉଳ କୋଡ଼ି ରଖ, ମୁଁ ଆସେ।
0: ହଉ, ଦଣ୍ଡବତ ସାନ୍ତେ, ତମେ ଯାଅ, ନେତ୍ର ଉତ୍ସବ ପୂର୍ବ ଦିନ ମୁଁ ଲୁଗା ନେଇ ତମ ଘରେ ଦେଇ ଆସିବି।
2: ହଉ, ମୁଁ ଆସୁଛି ଦାସ।
0: କମଳୀ କମଳୀ, ଏପାଖକୁ ଆସ କମଳୀ, ଏପାଖକୁ ଆସ, ଆସ ଆସ। ତିନି ଦିନ ହେଲା ପେଟକୁ ଦାନା ଯାଇନି ବୋଲି ମନ ଉଣା କରୁଥିଲ ନା, ଏଇ ଦେଖ ଜଗନ୍ନାଥ ଚାଉଳ କଉଡ଼ି ସବୁ ତମ ପାଇଁ ପଠେଇ ଦେଇଛନ୍ତି, ଏବେ ନିଅ, ଭାତ ବସାଅ, ପେଟ ପୁରୀ ରାତିରେ ଦିମୁଠା ଖାଇବା।
1: ସତରେ ତ ଚାଉଳ କଉଡ଼ି କଣ ନିଧି ସାନ୍ତେ ଦେଇଗଲେ?
0: ହଁ, ନା ନିଧି ସାନ୍ତେ ନୁହେଁ, ନିଜେ ଜଗନ୍ନାଥ, ନିଧି ସାନ୍ତ ବେଶରେ ସେ ଆସିଥିଲେ।
1: ତମେ କଣ କହୁଛ, ମୁଁ ତ ବୁଝିପାରୁନି।
0: ତମର ବୁଝିବା ଦରକାର ନାହିଁ କମଳୀ, ଆଗ ଭାତ ବସ।

0: ସାର୍, ମୁଁ ତନ୍ତରେ ସୂତା ବସାଏ, ଲୁଗା ବୁଣିବି ନିଧି ସାରଙ୍କ ପାଇଁ।
1: ହଉ ଦିଅ। ଜଗନ୍ନାଥ ତାହେଲେ ଆମ କଥା ଶୁଣୁଛନ୍ତି?
0: ଖାଲି ଶୁଣିନାହାନ୍ତି କମଳି, ମତେ ରଥଯାତ୍ରା ଦେଖି ଯିବା ପାଇଁ ଡାକି ଯାଇଛନ୍ତି। ମୁଁ ରଥ ଉପରେ ଦିଅଁ ଦେଖିବା ପାଇଁ ଯିବି।
1: ସତେ ବଡ଼ଦାଣ୍ଡକୁ ଯିବ? ଦିଅଁ ଦେଖିବ?
0: ହଁ, ତମ କଥା ବି ତାଙ୍କୁ ଜଣେଇବି କମଳି, ସେ ତମ କଥା ଶୁଣିବେ।
1: ତମେ ଦିଅଁ ଦେଖିବ, ମୋ କଥା ତାଙ୍କୁ କହିବ, ତେବେ ମୁଁ ନୂଆ ହାଣ୍ଡିରେ ଅରୁଆ ପେଜ ରାନ୍ଧି ତମ ଫେରିଲା ବାଟକୁ ଅନେଇ ବସିଥିବି।
0: ହଉ, ସେ ବେଳ ତ ଅଛି, ତମେ ଯାଅ ଭାତ ବସା କମଳି।
1: ହଁ ଯାଉଛି, ତମେ ତନ୍ତରେ ସୂତା ଲଗା।
0: ସବୁ ତାଙ୍କରି ଇଚ୍ଛା କମଳି। ନମସ୍ତେ ଦେବ ଦାମୋଦର, ଡମ୍ବରୁ କଟି ପୀତାମ୍ବର।

0: ନିଧି ସାନ୍ତେ ବାହାରି ସାରିଲେଣି, ମତେ ଗାମୁଛା ଖଣ୍ଡକ ଦିଅ କମଳୀ।
1: ତମର ତ ଗୋଡ ହାତ ତଳେ ପଡୁନି, ଲୁଗା ପିନ୍ଧୁ ପିନ୍ଧୁ ଗାମୁଛା ପିନ୍ଧୁଛ, ଗାଧେଇ ଆସୁ ଆସୁ ପୋଥି ଖେଳେଇ ବସୁଛ।

0: ମତେ ମତେ ଜଗାକାଳିଆ ପାଗଳ କରିଦେଇଛି କମଳୀ, ମୋ ମନ ଉଚ୍ଛ ନଉଛି, ନୟନ ପୁରେଇ ତାଙ୍କୁ ଦେଖିଲେ ଯାଇ ଏ ମନରେ ଶାନ୍ତି।
1: ହଉ ନିଅ ଗାମୁଛା ନିଅ, ତମେ ମୋ କଥା ତାଙ୍କୁ କହିବ ଟି?
0: କହିବି କହିବି କମଳୀ, ମୋ କମଳୀର ପୁଅ ଝିଅ ଲୋଡ଼ା ନାହିଁ, ତାକୁ ଦର୍ଶନ ଦିଅ, ବୈକୁଣ୍ଠକୁ ନିଅ, ଖଦାଳ ଜନ୍ମରୁ ତାକୁ ଉଦ୍ଧାର କର ପ୍ରଭୁ।
1: ହଁ ସେଇ ବର ମାଗ, ତାଙ୍କ ସେବାରେ ଆମରି ଦିନ ଯାଉ।
0: ଆସୁଛି କମଳୀ।
1: ହଁ ଯା।
0: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।

0: ଆରେ ଦାସିଆ, ଆରେ କୋଉଠି ତୁ ଭିଡ଼ ଭିତରେ ରହିଗଲୁ? ମୁଁ ତତେ ଖୋଜି ଖୋଜି ବିଲକୁଲ ପାଇଲିନି। ତିନି ରଥ ଯାକ ତ ବଡ଼ଗଣ୍ଡି ପାର ହେଇଗଲିଣି, ଆଉ ବଡ଼ ଦାଣ୍ଡରେ ଠିଆ ହେଇଛୁ କାହିଁକି? ଆ କୋଉଠି ବିଶ୍ରାମ ନବା। ଆରେ ତତେ କ'ଣ ମୋ କଥା ଶୁଭୁନି? ଆଖିରୁ ଧାର ଧାର ଲୁହ ବହିଯାଉଛି। ଦାସିଆ, ଦାସିଆ
1: କିଏ? ନୀତି ସାନ୍ତେ,
0: ତୁ ତୁ କାନ୍ଦୁଛୁ କାହିଁକି ଦାସ?
1: କାନ୍ଦୁଛି? ନା ନା, ମୁଁ ମୁଁ ହସୁଛି ସାନ୍ତେ, ତାଙ୍କୁ ରଥରେ ଦେଖି ମୁଁ ହସୁଛି।
0: ହଉ ହଉ, ରଥ ତ ଚାଲିଗଲାଣି, ଆ ଏବେ କୋଉଠି ଟିକେ ବିଶ୍ରାମ ନବା।
1: ନା ନା ନା, ତମେ ଯାଅ, ତମେ ଯାଅ, ବିଶ୍ରାମ ନବ ସାନ୍ତେ। ମୁଁ ଏଇ ବଡ଼ ଦାଣ୍ଡରେ ଠିଆ ହେଇ ନୀଳ ଚକ୍ର ପତିତ ପାବନ ବାନାକୁ ଅନେଇ ରହିଛି। ଦେଖ ଦେଖ ସାନ୍ତେ, କେମିତି ଫରଫର ହେଇ ନେତ ଉଡୁଛି।
0: ଦେଖୁଛି ଦାସ, କିନ୍ତୁ ଦିନ ସାରା ଭିଡ଼ ଭିତରେ ଠେଲାଫେଲା ଖାଇ ଖାଇ ତତେ କଣ ଅବସ୍ଥା ଲାଗୁନି? ଆ କୋଉଠି ଟିକେ ବିଶ୍ରାମ ନବା।
1: ନା ନା, ତମେ ଚାହ ସାନ୍ତେ, ମୁଁ ଏଇ ବଡ଼ ଦାଣ୍ଡ ଧୂଳିରେ ଗଡ଼ି ନୀଳ ଚକ୍ରକୁ ଅନେଇ ରହିବି, ତାଙ୍କରି ଭଜନ ଗାଇ ଗାଇ ରାତି ବିତେଇ ଦେବି।
0: ପାଗଳା, ହଉ ତୁ ଥା ଦାସିଆ, ମୁଁ କାହା ପିଣ୍ଡାରେ ଟିକେ ଗଳି ପଡ଼େ।
1: ଯା ସାନ୍ତେ।

0: କମଳୀ କମଳୀ
1: ମୋ ମୁଁ ପରା ତମରି ଫେରିଲା ବାଟକୁ ଯାଇ ଦାଣ୍ଡ ଦୁଆରେ ଠିଆ ହେଇଛି, ତମକୁ କଣ ଦିଶୁନି?
0: ସତରେ ମୁଁ ଅନ୍ଧ ହେଇଯାଇଛି କମଳୀ।
1: ଆରେ ଆରେ ଆରେ, ଘର ଭିତରକୁ କୁଆଡେ ପଶି ଆସୁଛ? ପୁରସ୍ତମରୁ ଆସିଛ, ପୋଖରୀରୁ ମୁହଁ ହାତ ଗୋଡ ଧୋଇ ଆସ। ନୂଆହାଣ୍ଡିରେ ଯାଉ ପୁରୁଣି ଶାଗ କରି ରଖିଛି, ତାକୁ ଆଗେ ତୁଣ୍ଡରେ ଦିଅ, ତାପରେ ଗପିବ, ଆଉ ମୁଁ ସବୁ ଶୁଣିବି।
0: ହଁ ତମେ ଠିକ କହିଛ କମଳୀ, ମୁଁ ପୋଖରୀରୁ ଗାଧୋଇ ଆସୁଛି, ତମେ ଖାଇବାକୁ ବାଢ। ଏ କଣ ହେଲା କମଳୀ? ଏ ଯେ ସେଇ ଚକାଡୋଳା! ଓ ପ୍ରଭୁ।

0: 이거 뭐라 써놓을까? 이것도 우뚝이야 시시나거나 해봐 머리에 밥도 가위와 차림도 낫쩐다나 이게? 얘 꼬시야 저 이거 돈이 하나 기절해 나라 기억을 이제 순하네 뭐 선사로 소리 갈라네 뭐 선사로 소리 갈라
1: ଆହା ଅଝରୁଆ ବାସିଲ ଲାଗିଛି
2: ଖାଲି ମୁଦୁଲି ଗୁଣିଆ ଛଡା ଆଉ କାହାର ମନ୍ତ୍ର କାଟୁ କରିବ
1: ନାହିଁ ଚମଡା ପଡି ପାଇଦିଅ ହେତ ଏମିତି ନାଚୁଛି ଆଉ ଠାକୁରଙ୍କ ଧଣ୍ଡା ହାତରେ ବାନ୍ଧିଦିଅ ମାନେ ଲୁହା କଣ୍ଟା ଗୋଟେ ଆଣ୍ଡ ଅଞ୍ଚଳ ବାନ୍ଧିଦିଅ
2: ଦେଖ ଆଖି କେମିତି ବଡ ବଡ ଦିଶୁଛି ଲୁହ ଧାର ଧାର ବହି ଯାଉଛି ବିଲକୁଲ ଖଣ୍ଡିଆ ବୁତା ହାବୁଡ଼ାରେ ପଡିଯାଇଛି ଦାସୀ
3: ଆରେ ଆରେ କଣ ହେଇଛି ଏମିତି ପାର୍ଟି ତୁମେ କାଇଁ କରୁଛ ହେଇଥିବ ମୁଁ ଯେତେ ଡାକିଲି ସେଦିନ ସେ ଶୁଣିବାକୁ ନାହିଁ ଆଉ ରାତିଟା ସାରା ବଡ ଦାଣ୍ଡ ଧୂଳିରେ ପଡି ରହିଲା ଆଚ୍ଛା ହଉ ହଉ ହଉ ବ୍ୟସ୍ତ ହୁଅନି ବ୍ୟସ୍ତ ହୁଅନି ଦେଖିବା କଣ ହଉଛି ଆରେ ଦାସିଆ ଏ ଦାସିଆ ତେବେ ଏମିତି ପାଗଳ ପରି ହଉଛୁ କାହିଁକି
4: ମୁଁ ପାଗଳ ହେଇଯାଇଛି ସାନ୍ତେ ମୁଁ ପାଗଳ ହେଇଯାଇଛି ଦେଖୁନା ସୁରଙ୍ଗ ଦିଶେ ହାଣ୍ଡି ଧାର ମଧ୍ୟେ ଧବଳ ପେଜ ସର ତା ମଧ୍ୟେ ଶାଗ ଦିଶେ କଳା ଏହି ତ ଶ୍ୱେତ ପଦ୍ମ ଡୋଳା
2: ଓହୋ ଶ୍ୱେତ ପଦ୍ମ ବୁଝିଲି ଆରେ ଦାସିଆ ଦାସିଆ ଏ ଭାବ ପାଇଲୁ ତୁ କାହିଁ କୃପା କି କଲେ ଭାବଗ୍ରହୀ ଆମେ ତ ବ୍ରାହ୍ମଣ ଗୋସାଇଁ ଏ ଭାବ କାହିଁ ଛୁଇଁ ନାହିଁ କି ବୁଝିବେ ଏ ଦିନ ଜନ ତୋତେ ପ୍ରସନ୍ନ ଭଗବାନ
0: କଣ କହୁଛ ସାନ୍ତେ ମୁଁ କିଛି ବୁଝିପାରୁନି ସାନ୍ତେ
2: ତୋ ଜୀବନ ଧନ୍ୟ ହେଇଯାଇଛି କମଳୀ ତୋ ଜୀବନ ଧନ୍ୟ ହେଇଛି ଆମେ ବ୍ରାହ୍ମଣ ଗୋସାଇଁ ହେଇ କେତେ ସେବା ପୂଜା କରି ଯେଉଁ ଭାବ ପାଇନୁ ତା ଦାସିଆ ପାଇଛି ସେ ଜଣେ ଶ୍ରେଷ୍ଠ ଭକ୍ତ
4: ନିଧି ସାନ୍ତେ
2: ଆରେ ତୁ ମୋତେ ଶାନ୍ତ ଡାକ ନା ରେ ଦାସ ତୁ ମୋଠୁ ମଧ୍ୟ ବଡ଼ ଛୋଟ କୂଳରେ ଜାତ ହେଲେ ମଧ୍ୟ ତୋ ସ୍ଥାନ ଅନେକ ଉଚ୍ଚରେ ଏବେ ତୁ ଭକ୍ତ ଦାସିଆ
0: ଆଉ ଗୁଣିଆ ଡାକିବିନି ସାନ୍ତେ
2: ଗୁଣିଆ କଣ କରିବ କମଳୀ ଗୁଣିଆ କଣ କରିବ ନିଜେ ଦାସିଆ ତ ବଡ ଗୁଣିଆ ତୁ ପେଜ ଉପରୁ ସର କାଢ଼ିଦେ ଶାଗ ପୋଳକ ଉଠେଇ ଅଲଗା କରିଦେ ସେ ଆନନ୍ଦରେ ଭୋଜନ କରିବ
0: ସତରେ ତେବେ ମୁଁ ଶାଗକୁ ପେଜ ଉପରୁ କାଢି ଅଲଗା କରିଦଉଛି ସାନ୍ତେ
2: ବାସ୍ ଏଥର ଭୋଜନ କର ଦାସ
4: ଦିଅ ଦିଅ କମଳୀ ଶାଗ ପେଜକୁ ଅଲଗା ଅଲଗା ଦିଅ ମୁଁ ଖାଇବି

0: ଚେତେଇ ଦେଇଥାନ୍ତି, କିନ୍ତୁ
1: କୁହ କମଳେ,
0: ପୋଥି ଲେଖା ବେଳେ ତମକୁ ଚାଳ ନାହିଁ ବୋଲି କହିବା ପାଇଁ ମୋ ତୁଣ୍ଡ ଖୋଲେନି। ଉଳି ଉଳି ତମ ପଛରେ ଠିଆ ହେଇ ମୁଁ ତମକୁ ଦେଖେ, କହିବି କହିବି ବୋଲି ଭାବେ, ନ କହି ଚୁପଚାପ ଫେରି ଆସେ।
1: ହଉ, ଦୁଃଖ କରନି କମଳେ, ଆଜି ନନ୍ଦ ପଣ୍ଡିତଙ୍କ ଘରେ ଲୁଗା ଦେଇ ଚାଉଳ ଦୁଇ ମାଣ ଆଣିମି, ତମେ ଭାତ ରାନ୍ଧିବ।
0: ନନ୍ଦ ପଣ୍ଡିତେ କାଲି ଆସିଥିଲେ ତାଙ୍କ ଲୁଗା ନବା ପାଇଁ।
1: ଜାଣେ କମଳେ, ତାଙ୍କର ବରାଦ ଥିଲା ଦାସିଆ ନିଧି ସାନ୍ତଙ୍କ ଲୁଗା ପରି ଖଣ୍ଡେ ଲୁଗା ବୁଣିଦିଏ, ତାଙ୍କ ବରାଦ ଅନୁସାରେ ଲୁଗାଖଣ୍ଡକ ଯତ୍ନରେ ବୁଣିଛି, ଆଜି ଲୁଗା ଦେଖିଲେ ସେ ନିଶ୍ଚୟ ଖୁସି ହେବେ।
0: ମୁଁ ତେବେ ଯାଉଛି, ଚୁଲିରେ ପାଣି ହାଣ୍ଡି ବସେଇଦେବି।
1: ରୁହ ରୁହ କମଳେ, ମୁଁ ଲୁଗା ଦେଇ ଫେରିଆସେ, ତାପରେ ଚୁଲିରେ ହାଣ୍ଡି ବସେଇବ।
2: କାର୍ତ୍ତିକ ମାସରେ ବୃଦ୍ଧ ବ୍ରାହ୍ମଣକୁ କିଛି ଦାନ କର ଦାତା।
1: ଦାନ ଏଇଟା ଏଇଟା ଖଦାଳ ଘର ନା?
2: କ୍ଷୁଦାର୍ଥର ଚଣ୍ଡାଳ ବ୍ରାହ୍ମଣ ଭେଦ ନାହିଁ ବାବା, ମୋ ଖୁବ୍ ଭୋକିଲା, ଶ୍ରୀକ୍ଷେତ୍ରରୁ ଚାଲି ଚାଲି ଆସୁଛି, ଦିନ ଗଡ଼ିଗଲାଣି, କିଛି ଆହାର ଦାନ କରିଦିଅ ବାବା।
1: ଆହାର? ମୁଁ ଯେ ଅଛୁଆ ନିଚ ବାଉରି ଜାତିର ଲୋକ ନା, ମୋ ଘରେ ତମେ ଆହାର ଗ୍ରହଣ କରିବ କିପରି?
2: କାହିଁକି, ବାଉରି କଣ ମଣିଷ ନୁହନ୍ତି ବାବା? ମଣିଷ ଭିତରେ ପୁଣି ଛୋଟ କିଏ, ବଡ଼ କିଏ, ଉଚ୍ଚ କିଏ, ନିଚ କିଏ? ନିଜେ ଶ୍ରୀ ଜଗନ୍ନାଥ ତ ଶବର ଅଣ୍ଟାଖିଆ ଦେବତା, ତାଙ୍କ ଦେଶରେ ପୁଣି ଜାତିଭେଦ?
1: କିନ୍ତୁ
2: କିଛି ଦ୍ୱିଧା କର ନାହିଁ ଦାତା, କ୍ଷୁଧାରେ ମୋର ପେଟ ଜଳୁଛି, କିଛି ଆହାର ଦିଅ, ମୁଁ ଏହି ପିଣ୍ଡାରେ ବସୁ।
1: ନା ନା ନା ନା, ମୁଁ ଆସନ ପାରିଦେଉଛି, ତମେ ସେ ଘର ଭିତରେ ବିଶ୍ରାମ କର,
2: ତୁମର ଭଗବାନ ମଙ୍ଗଳ କରନ୍ତୁ ବାବା।
1: କମଳେ କମଳେ କମଳେ, ନନାକୁ ଆସନ ଦିଅ, ମୁହଁ ଧୋଇବା ପାଇଁ ପାଣି ଦିଅ।
0: କିନ୍ତୁ ଘରେ ତ କିଛି ନାହିଁ, କଣ ଖାଇବାକୁ ଦେବ?
1: ତମେ ଚିନ୍ତା କରନି କମଳେ, ସେ ଗଡ଼ିଆ ତୁଠ ପଛରେ ଦିଟା ପଇଡ଼ ଝୁଲୁଛି, ମୁଁ ଗଛରେ ଚଢ଼ି ସେ ଦିଟି ପାରି ଆଣେ, ନନାକୁ ପଇଡ଼ ପାଣି ପିଇବାକୁ ଦେଇ ନିଜର ଦୁଃଖ ଜଣେଇ ବିଦା କରିଦେବା।
0: ହଁ ସେଇଆ କର, ତମେ କଟରେ ନେଇ ତୁଠକୁ ଯା, ମୁଁ ଆସନ ଦେଉଛି, ପାଣି ଦେଉଛି।
1: ଆସୁଛି କମଳେ।
0: ପାଣି ନେଇ ଗୋଡ଼ ହାତ ଧୋଇନିଅ ନନା, ଏଇ ଆସନରେ ବସ।
2: ଗୋଡ଼ ହାତ ଧୋଇବାର ଆବଶ୍ୟକତା ନାହିଁ ମା, ପୁଣି ବାରଦୁଆରକୁ ଯିବି, ମତେ ଟିକେ ସରଳ ବିଦା କର।
0: ତମେ ତ ଦେଖୁଛ ନନା, ଆମେ ଅଭାବୀ, ଦବା ପାଇଁ କଣ ଅଛି, ସେ ପଇଡ଼ ପାଇଁ ଯାଇଛନ୍ତି, ଆସନ୍ତୁ ତାକୁ ବିଦେଇ ବିଦା ହବ।
2: ହଉ ହଉ, ଆଚ୍ଛା ମା, ଘରର ସେ କଣରେ କଣ ତାଳପତ୍ର ପୋଥି ଥୁଆ ହେଇଛି, ସେ ପୋଥି କଣ ହୁଏ?
0: ଇଏ ପରା ପୋଥି ଲେଖନ୍ତି, ପୋଥି ପଢ଼ନ୍ତି, ସେଇଥିପାଇଁ ତ ଲୁଗା ବୁଣିବାକୁ ସମୟ ମିଳେ ନାହିଁ, ଯେ ଦିଟା ବୋଲି ପେଟ ଅପସା ରହୁଛି।
2: ଆଚ୍ଛା, ତୁମ ସ୍ୱାମୀ ତାହେଲେ ଜଣେ ଭକ୍ତ?
0: ସେ ଭକ୍ତ କି ନୁହଁ ମୁଁ କହିପାରିବି ନାହିଁ ନନା, କେବଳ ଏତିକି ଜାଣେ ଯେ ଖାଇବା ପିଇବା ଭୁଲି ଠାକୁରଙ୍କ ନାମ ନିଅନ୍ତି, ଅଭାବ ହେଲେ ଦୁଃଖ ନାହିଁ, ସଦ୍ଭାବ ହେଲେ ସୁଖ ନାହିଁ।
2: ଓ, ତୁମ ସ୍ୱାମୀଙ୍କ ନାଁ ତାହେଲେ ବାଲିଗାଁ ଦାସ, ଦାସିଆ ବାବୁରୀ ନା?
0: ହଁ ନନା।
1: ଦୁଇଟା ଯାକ ପଇଡ଼ରେ ଭଲ ପାଣି ଅଛି ନନା, ନିଅ ପିଇ ଦିଅ।
2: ଦିଅ ଦାସିଆ,
1: ମୋତେ ଛୁଇଁ ମୋ ହାତରୁ କଣ ପଇଡ଼ ନବ ନନା? ନା ନା ନା ନା, ତମେ ବ୍ରାହ୍ମଣ, ମୁଁ ପଇଡ଼ ତଳେ ଥୋଇ ଦଉଛି, ତମେ ନିଅ, ଆନନ୍ଦରେ ପାନ କର।
2: ମୁଁ କ୍ଷୁଦାର୍ଥ ତୃଷାର୍ଥ, ତୁମେ ଦାତା, ତୁମ ହାତରୁ ମୁଁ ଦାନ ଗ୍ରହଣ କରିବି, ଏଥିରେ ଜାତି ନଷ୍ଟ ହେବ ନାହିଁ ଦାସ, ଧର୍ମ ଜାତିରେ ନାହିଁ, ଅଛି ବିଶ୍ୱାସରେ, ଭକ୍ତିରେ।
1: ହଉ ନିଅ ଗୁସେଇ।
2: ଶାନ୍ତି ଶାନ୍ତି, ଭୋକିଲା ପେଟ ଶାନ୍ତ ହୋଇଗଲା ଦାସ, ଏଥର ମୁଁ ଆସୁଛି, କାର୍ତ୍ତିକ ମାସରେ କ୍ଷୁଦାର୍ଥକୁ ଦାନ କରି ତୁମେ ଯଥେଷ୍ଟ ପୁଣ୍ୟ ଅର୍ଜନ କରିଛ।
1: ବାଉରି ଘରୁ ପଇଡ଼ ପିଇ ମନରେ ଦୁଃଖ କରିବ ନାହିଁ ଗୋସେଇ,
2: ଯାହାର ଭାବ ପାଉ ମନ, ତା ଘରେ ଆମ୍ଭର ଭୋଜନ, ଅଭାବ କରେ ଯେ ଆମ୍ଭଙ୍କୁ, ଚିତ୍ତ ନ ଘଟେ ତାହାଠାକୁ।
1: ତମ ଆଶୀର୍ବାଦ ଲାଭ କରି ମୁଁ ମଧ୍ୟ ଧନ୍ୟ ହେଲି ଗୋସେଇ।
2: ହଉ ମୁଁ ଆସୁଛି ଦାସ।
1: ଦଣ୍ଡବତ ଗୋସେଇ, କଣ ଚାହୁଁ ଚାହୁଁ କଣ ଗୋସେଇ ଅନ୍ତରିତ ହେଇଗଲେ, ଧୂପ ଦୀପ ସୁବାସିତ ଚନ୍ଦନ ବାସରେ ଚତୁର୍ଥୀକ ମହକି ଉଠିଲା, ତେବେ କିଏ କିଏ କିଏ ଆସିଥିଲେ କମଳୀ?

0: ନନ୍ଦ ଗୋସେଇ ଘରେ ଅଛନ୍ତି? ନନ୍ଦ ଗୋସେଇ
1: କିଏ ଦାସିଆଗିରେ? ଆରେ ତତେ ଅପେକ୍ଷା କରିଥିଲି ଦାସ। ହେ ଲୁଗାବୁଣା ଶେଷ ହୋଇଛି କି ନାହିଁ ଆଜି ଦେଖିବା ପାଇଁ ତୋ ପାଖକୁ ଯାଇଥାନ୍ତି।
0: ହଁ, ଆପଣଙ୍କ ଲୁଗାବୁଣା ଶେଷ ହେଇଛି ଗୋସେଇ, ଦବା ପାଇଁ ଆଣିଛି, ନିଅନ୍ତୁ, ମନକୁ ପାଉଛି କି ନାହିଁ ଦେଖନ୍ତୁ।
1: ଏଇ ଲୁଗା? ହଁ ହଁ ହଁ, ଖୁବ ମନ ଲାଖେଇଛି ଦାସ। ତୋ ଲୁଗାବୁଣା ତ ଏ ବାଲିଗାଁରେ ସାର।
0: ନା ଗୋସେଇ, ମୋ ଭଳି କେତେ ଭଲ କାରିଗର ଏ ଗାଁରେ ଅଛନ୍ତି, କିନ୍ତୁ ସମସ୍ତେ ଅଭାବୀ ଲୋକ, ବାର ଧନ୍ଦା ନକଲେ ପେଟ ପୋଷି ପାରୁନାହାନ୍ତି, ତେଣୁ ଖାଲି ଲୁଗାବୁଣାରେ ମନ ଦେଇପାରୁଛି କିଏ।
1: ହଁ ରେ ଦାସ, ଇ କାଳ ମୋହରକ ଯେମିତି, ସେଥିରେ ପର୍ବପର୍ବାଣୀ କି ବିବାହ ବ୍ରତ ନହେଲେ ନୂଆ ଲୁଗା ପିନ୍ଧୁଛି କି?
0: ସେଇଥିପାଇଁ ଅନେକଙ୍କର ତନ୍ତ ବନ୍ଦ ହେବାକୁ ବସିଲାଣି ଗୋସେଇ।
1: ହଉ ଦାସିଆ, ଚାଉଳ ମାଳେ ନେଇଯା, ଆଉ ଯାହା କୋଉଡ଼ି ଶ୍ରୀକ୍ଷେତ୍ରରୁ ଫେରିଲେ ଦେବି। ସବୁ କୋଉଡ଼ିରେ ଠାକୁରଙ୍କ ପାଇଁ କଦଳୀ, ଛେନା, ବାର କିସମର ଆଉ ଆଉ ଭୋଗ ତିଆରି କରିଦେଇଛି, ପାଖରେ ଆଉ କୋଉଡ଼ି ନାହିଁ। ଏଇ ବାଡ଼ି ନଡ଼ିଆ ଗଛରେ ଏ ବର୍ଷ ନୂଆ ହେଇ ନଡ଼ିଆ ଫଳିଛି, ପୁରସ୍ତମରୁ ଫେରି ସେ ନଡ଼ିଆ ବିକ୍ରି କରି ତତେ କୋଉଡ଼ି ଦେଇଦେବି।
0: ନୂଆ ଗଛରେ ନଡ଼ିଆ ଫଳିଛି ଗୋସେଇ?
1: ହଁ ରେ ଦାସିଆ, ବେଶ ବଡ଼ ବଡ଼ ନଡ଼ିଆ ଫଳିଛି, ମାତ୍ର 6 ବର୍ଷରେ ଗଛରେ ନଡ଼ିଆ ଆସିଗଲା।
0: ମୁଁ ଗୋଟେ କଥା କହନ୍ତି ଗୋସେଇ।
1: କହ କଣ କହୁନୁ, ଭାବୁଛୁ କଣ?
0: ନୂଆ ଗଛରେ ପହିଲୁ ନଡ଼ିଆକୁ ମତେ ଦିଅନ୍ତେନି ଗୋସେଇ?
1: ପହିଲୁ ନଡ଼ିଆ ତତେ ଦେବି? ଆରେ ସେ ନଡ଼ିଆଟିକୁ ତ ଗାଁ ମହାଦେବଙ୍କ ନିକଟରେ ଭୋଗ କରିବା ପାଇଁ ଭାବିଥିଲି।
0: ନା ସାନ୍ତେ, ସେଇଠିକି ମତେ ଦିଅ, ମୋର ଆଉ କୋଉଡ଼ି ଲୋଡ଼ା ନାହିଁ।
1: ହଉ ତୋ ଇଚ୍ଛା, କିନ୍ତୁ ନଡ଼ିଆଟି ନେଇ କଣ କରିବୁ? କୋଉଡ଼ି ନେଇଥିଲେ କିଛି ଦିନ ଚଳି ଯାଇଥାନ୍ତୁ।
0: ନା ଗୋସେଇ, ମୁଁ ନଡ଼ିଆଟି ନେଇ ଘରକୁ ଯିବିନି, ଆପଣଙ୍କୁ ଦେବି।
1: ଆରେ ମତେ ଦବୁ?
0: ହଁ, ତମ କଦଳୀ ଛେନା ମନୋହର ସହିତ ତମେ ମୋ ନଡ଼ିଆଟି ଶ୍ରୀକ୍ଷେତ୍ର ନବ।
1: ଶ୍ରୀକ୍ଷେତ୍ର ନେଇ କଣ କରିବି?
0: ଜଗା କାଳିଆଙ୍କ ନିକଟରେ ଭୋଗ ଶେଷ କରି ତମେ ନଡ଼ିଆଟି ଧରି ଗରୁଡ଼ ପଛରେ ଠିଆ ହେବ, କହିବ ପ୍ରଭୁ ଜଗନ୍ନାଥ, ବାଲିଗାଁ ଦାସିଆ ତମ ପାଇଁ ନଡ଼ିଆ ପଠେଇଛି, ତମେ ହାତ ବଢ଼େଇ ତା ନଡ଼ିଆଟି ଗ୍ରହଣ କର ମହାବାହୁ।
1: କଣ କହିଲୁ, ଜଗନ୍ନାଥ ହାତ ବଢ଼େଇ ତୋ ନଡ଼ିଆ ନେବେ?
0: ହଁ ଗୋସେଇ, ଯଦି ହାତ ବଢ଼େଇ ସେ ତମ ହାତରୁ ନଡ଼ିଆ ନ ନିଅନ୍ତି, ବାଉରୀର ନଡ଼ିଆ ବୋଲି ଘୃଣା କରନ୍ତି, ତେବେ ତମେ ନଡ଼ିଆଟି ଫେରେଇ ଆଣିବ।

0: ତୁ କଣ ପାଗଳ ହେଇଗଲୁ କିରେ ଦାସିଆ? ଆରେ ଠାକୁର କଣ ହାତ ବଢେଇ ଜିନିଷ ଗ୍ରହଣ କରନ୍ତି?
1: ହଁ ଗୋସେଇଁ, ସେ ହାତ ବଢେଇ ନେବେ, ଯଦି ନ ନିଅନ୍ତି ତେବେ ମୁଁ ନଡ଼ିଆ ଫେରେଇ ଆଣିବୁ।
0: ହସେଇଲୁ ଦାସିଆ, ତୋ ଭଳି ପାଗଳା ଲୋକ ମୁଁ ଆଉ କୋଉଠି ଦେଖି ନାହିଁ।
1: ମୋର ଏତିକି ଉପକାର କର ଗୋସେଇଁ।
0: କରିବି ରେ ଦାସ, ପୁରସ୍ତମ ଯାଉଥିଲେ କେହି ଠାକୁରଙ୍କ ପାଇଁ କିଛି ଜିନିଷ ନେବାକୁ ମନା କରନ୍ତି ନାହିଁ, ବାର୍ତ୍ତା ବୁଢାନ୍ତି ନାହିଁ, ସେଇଥିପାଇଁ ଖାସ ନେବି। ପୁଣି ଫେରେଇ ଆଣିବାକୁ ହବ, ଏକଥା ମୁଁ ଆଜିଠାରୁ ଜାଣେ।
1: ହଁ, ଠାକୁର ନ ନେଲେ ମୋ ନଡ଼ିଆ ଫେରେଇ ଆଣିବ ଗୋସେଇଁ। ରୁହ, ମୁଁ ଗଛରୁ ଚଢି ନଡ଼ିଆ ପାରି ଆଣୁଛି, ଚୋପା ଛଡ଼େଇ ତମ ହାତରେ ଦେବି।
0: ହଉ ଯା, ଏଇ ଏଇ ସାମ୍ନା ନୂଆ ଗଛରେ ସେ ଉପର ନଡ଼ିଆଟି ଆଣିବୁ, ଯା। ତୁ ନଡ଼ିଆ ପାରୁ ପାରୁ ମୁଁ ଘରେ ଲୁଗାଟି ରଖି ଚାଉଳ ମାନେ ଆଣୁଛି।
2: ହୋଇ ହୋଇ ନନା, ଏ ଗରୁଡ଼ଙ୍କ ପଛରେ କଣ କରୁଛ? କଣ ଆଣିଛ? ଦଉନ, ଦିଅଙ୍କ ନିକଟରେ ଭୋଗ କରିଦେବି। କଡ଼ା କୋଉଠି କାଢ଼ିଦବ? ରତ୍ନ ସିଂହାସନ ବୁଲେଇ ଆଣିବି, ବେଢା ବୁଲେଇ ଦେବି।
0: ଭୋଗ କରିସାରିଲେଣି, ଏ ଗରୁଡ଼ଙ୍କ ପାଖରେ ମୁଣ୍ଡିଆଟେ ମାରି ଗାଁକୁ ଫେରିଯିବି।
2: ଗାଁକୁ? ତମ ଗାଁ କୋଉଠି ହଉ?
0: ଆମ ଗାଁ ବାଲିଗାଁ ପଣ୍ଡାଏ।
2: ବାଲିଗାଁ? ବାଲିଗାଁ ତ ମୋର ଯଜମାନ, ତମକୁ ବେଢା ବୁଲେଇଲା କିଏ? ତୁମର ଭୋଗ କଲା କିଏ? ହଉ,
0: ଆଉ ଜଣେ ପଣ୍ଡା ବେଢା ବୁଲେଇ ଦେଲେ, ଭୋଗ କରେଇଦେଲେ ବାବା।
2: ଆଉ କଣ, କିଏ ସେ ମତେ ଚିହ୍ନ ଦିଅଟି? ମୁଁ ତା ଇଜ୍ଜତ ସାରିଦେବି, ସେ ମୋ ଯଜମାନଙ୍କର ଭୋଗ କଲା କାହିଁକି?
0: ହଉ ହଉ ପଣ୍ଡା, ଏ କାମ ତ ହେଇଗଲାଣି, ତମକୁ ନ ଖୋଜିବାଟା ମୋର ଭୁଲ। ଆଉ
2: ତମର ଭୁଲ କଣ ହଉ, ଇଏ ପେଟ ପାଟଣା କଥା, କିଏ କାହିଁକି କାହାକୁ ଛାଡ଼ିଦବ? ସକାଳୁ ପରୁ ବୁଲି ବୁଲି ମୁଁ କଡ଼ାଏ କୋଡ଼ି ବି ପାଇନି, ଆଉ ସେ ମୋ ଯଜମାନଙ୍କୁ ନେଇ କୋଡ଼ି ଧରି ଚମ୍ପଟ। ଦିଅ, ଆଉ ଯାହା ଅଛି ଦିଅ ଦିଅ ଦିଅ, ମୁଁ ଭୋଗ କରିଦେବି।
0: ନାଇଁ ନାଇଁ, ଆଉ କିଛି ଆଉ କିଛି ନାହିଁ ପଣ୍ଡା।
2: ନାଇଁ ନାଇଁ, କଣ କହୁଛ?
0: ନାଇଁ ଆଉ କିଛି ନାହିଁ।
2: ଏ ମାରେ, ମିଛ କହୁଛ? ଦେଖ ଦେଖ ଦେଖ ଦେଖ, ସେ ପୁଟୁଳା
0: କଣ ଦେଖ? ପୁଟୁଳା ପୁଟୁଳା କାହିଁ ଦେଖୁଛ?
2: ଦୁଶୁଛି?
0: ନାହିଁ ପରା କହୁଛି,
2: ଦେଖ ଦେଖ ଦେଖ ଦେଖ, ଆଇ ନଡ଼ିଆ ପରି ଦୁଶୁଛି ତ। ଆଉ
0: ଏ ହଁ ହଁ, ମୁଁ ଭୁଲି ଯାଇଥିଲି, ଠାକୁରଙ୍କ ନିକଟରେ ଦ୍ରୋହୀ ବାର୍ତ୍ତା ବୁଢା ହେଇଥାନ୍ତି। ଆଉ
2: ହଁ ହଁ, ଦିଅ ହେ ସେ ନଡ଼ିଆଟି ଦିଅ,
0: ସେଇଠି ଭୋଗ ହବ ନାହିଁ ପଣ୍ଡା, ତମେ ଯା।
2: ହଇ ଦେଖ ହେ, ମନ୍ଦିରକୁ ଆସି ଭୋଗ ନ କରି ଫେରେ ନବ। ଏ ମାର ଯେ, ମିଛ କହି ମତେ ଭଣ୍ଡେଇ ଦଉଛ? ତମେ ବୁଢାଟି ହେଲଣି ଟି, ଦଉଳ ଭିତରେ ମିଛ କହୁଛ?
0: ଏ ନାଇଁ ହେ ପଣ୍ଡା, ମୁଁ ମିଛ କହୁନି, ଏ ନଡ଼ିଆ ଭୋଗ ହବ ନାହିଁ, ତମେ ପଛେ କୋଡ଼ି କଡ଼ାଇ ନିଅ, ଆଉ ଜିଗର ନ କରି ଚାଲିଯା, ଯା।
2: ହଉ ଦିଅ ଦିଅ, ଘର ପଟରୁ ଯାହା ମିଳିଲା ସେଇ ଢେରେ। ଏତେବେଳେ କାଳେ ଆମ କଥା ଶୁଣିଲେ? ପ୍ରଭୁ ହେ ପ୍ରଭୁ,
0: ଧର ନ ନାଇଁ ଧର।
2: ହଉ ହଉ, ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ। ହେ ମହାବାହୁ, ପ୍ରଭୁ ହେ ଚକାଢଳା,
0: ହେ ମହାପ୍ରଭୁ, ମୁଁ ଦାସିଆ ବାବୁର କଥା ଭୁଲି ଯାଇଥିଲି, ମୋତେ କ୍ଷମା କର ମହାବାହୁ। ତା କଥା ଅନୁସାରେ ନଡ଼ିଆଟି ଧରି ଗରୁଡ଼ ପଛରେ ଠିଆ ହେଇ ତମକୁ ସମର୍ପଣ କରୁଛି, ହାତ ବଢାଇ ତୁମେ ଗ୍ରହଣ କର ମହାବାହୁ। ହେ ଏ କରୁ, ନଡ଼ିଆ ଯେ ହାତରୁ ଅନ୍ତରିତ ହୋଇଗଲା, ତମେ ଶ୍ରୀହସ୍ତ ପ୍ରସାରଣ କରି ବାଉରୀ ଦାସିଆର ନଡ଼ିଆ ଗ୍ରହଣ କଲ ମହାବାହୁ। ଧନ୍ୟ ଧନ୍ୟ ସେ ଭକ୍ତ ଦାସିଆ, ପ୍ରଭୁ ପ୍ରଭୁ, ତୁମ ଶ୍ରୀହସ୍ତ ସ୍ପର୍ଶରେ ପବିତ୍ର ହୋଇଛି ମୋର ଏଇ ପାପ ଜର୍ଜରିତ ମୋର ଶରୀର। ଦାସିଆ ଧନ୍ୟ ତୋ ଜୀବନ, ଧନ୍ୟ ତୋ ପିତା ମାତା, ଧନ୍ୟ ଧନ୍ୟ ହୋ ବାଲିଗ୍ରାମ ଦାସ, ତୋତେ ପ୍ରସନ୍ନ ପିଥ ବାସ। ନିଧି ନନା, ଘରେ ଅଛ? ନିଧି ନନା
3: କିରେ, ନନ୍ଦ କିରେ, ଆ ବାପା ପାଖକୁ ଆ। ତୁ ପ୍ରକାଳେ ଶ୍ରୀକ୍ଷେତ୍ରରୁ ଫେରିଲୁ, ମହାପ୍ରସାଦ।

0: ଜାଣିଛୁ ତ?
1: ନା ନା, ସେଇ ମହାପ୍ରସାଦ ନେଇ ଆସିଥିଲି, ଗାଁ ସାରା ବାଣ୍ଟି ବାଣ୍ଟି ତମ ଘରକୁ ଆସୁଛି।
0: ଠିକ କରିଛୁ ବାପା, ଠିକ କରିଛୁ। ମହାପ୍ରସାଦ ପୁରା ଏକା ଖାଆନ୍ତିନି, ଚରଣ ହେଉ କି ଭରଣ ହେଉ ସମସ୍ତଙ୍କ ମୁହଁରେ ଟିକେ ଟିକେ ଦିଅନ୍ତି।
1: ଧର ନିଅ ନା, ନା ନିଅ, ମୁଁ ଟିକେ ଆସେ।
0: କେମିତି ତରଭର କାହିଁ ହଉଛୁ, କଥା କଣ କିରେ ନନ୍ଦ?
1: ହଁ ନନା, ତରତର ହଉଛି ଟିକେ ଖଦାଳ ସାହିକି ଯାଇ ଦାସିଆକୁ ଭେଟିବା ପାଇଁ।
0: ଦାସିଆକୁ?
1: କୁହନା କୁହନା ନନା, କାଲି ଗୋଟିଏ ବିଚିତ୍ର ଘଟଣା ଘଟିଲା।
0: ଆରେ ସେ ନଡ଼ିଆ କଥା ତ? ଆରେ ସେ କଥା ତ ସମସ୍ତେ ଜାଣିଲେଣି, ଦାସିଆ ବିଷୟରେ ଏମିତି ଅନେକ କଥା ତୁ ଜାଣିନୁ ନନ୍ଦ। ସେ ଖଦାଳ ଲୋକ ବୋଲି କେହି କେହି ଘୃଣା କରନ୍ତି, ଅଭୟ ଲୋକ ବୋଲି କେହି କେହି ଲୁଗା ବୁଣିବାକୁ ବରାଦ କରନ୍ତି, କିନ୍ତୁ ସେ ଆମ ସମସ୍ତଙ୍କଠୁ ବଡ଼ ଦିବ୍ୟ ଜ୍ଞାନୀ। ଆଉ ଗୋଟେ କଥା ଜାଣିଛୁ?
1: କୋଉ କଥା?
0: ଏଇ ଖରାଦିନେ ଗୋଟେ ଆମ୍ବ ଭାର ନେଇ ଦାସିଆ ଶ୍ରୀକ୍ଷେତ୍ର ଯାଇଥିଲା, ଭୋଗ କରିବା ପାଇଁ ପଣା ନେ ଘେରିଗଲେ, ଜୋର କଲେ, ସେ କାହାରି କଥା ଶୁଣିଲାନି।
1: ତାପରେ
0: ଦାସିଆକୁ?
1: କୁହନା କୁହନା ନନା, କାଲି ଗୋଟିଏ ବିଚିତ୍ର ଘଟଣା ଘଟିଲା।
0: ଆରେ ସେ ନଡ଼ିଆ କଥା ତ? ଆରେ ସେ କଥା ତ ସମସ୍ତେ ଜାଣିଲେଣି, ଦାସିଆ ବିଷୟରେ ଏମିତି ଅନେକ କଥା ତୁ ଜାଣିନୁ ନନ୍ଦ। ସେ ଖଦାଳ ଲୋକ ବୋଲି କେହି କେହି ଘୃଣା କରନ୍ତି, ଅଭୟ ଲୋକ ବୋଲି କେହି କେହି ଲୁଗା ବୁଣିବାକୁ ବରାଦ କରନ୍ତି, କିନ୍ତୁ ସେ ଆମ ସମସ୍ତଙ୍କଠୁ ବଡ଼ ଦିବ୍ୟ ଜ୍ଞାନୀ। ଆଉ ଗୋଟେ କଥା ଜାଣିଛୁ?
1: କୋଉ କଥା?
0: ଏଇ ଖରାଦିନେ ଗୋଟେ ଆମ୍ବ ଭାର ନେଇ ଦାସିଆ ଶ୍ରୀକ୍ଷେତ୍ର ଯାଇଥିଲା, ଭୋଗ କରିବା ପାଇଁ ପଣା ନେ ଘେରିଗଲେ, ଜୋର କଲେ, ସେ କାହାରି କଥା ଶୁଣିଲାନି।
1: ତାପରେ?
0: ହବ ଆଉ କଣ, ସେଇ ଅଦ୍ଭୁତ କଥା। ଅନେକ ପ୍ରଣିପାତ କଲା, ପାଚିଲା ଆମ୍ବକୁ ଧରିଲା, ବୋଇଲା ଶୁଣ ଭଗବାନ, ଏ ଯେବେ ତୁମ୍ଭ ନିଜ ଧନ, ତୁମ୍ଭ ଇଚ୍ଛାରେ ଭୋଗ କର, ଗୋଳକି ପାଇଁ ଏହାଙ୍କର, ଏମନ୍ତେ ଯାଚୁ କରେ ଧରି, ସେ ଆମ୍ବ ଶୂନ୍ୟ ଗଲା ଚଳି।
1: ଶୂନ୍ୟ ଗଲା ଚଳି?
0: ହଁ ରେ ବାପ, ସତକୁ ସତ ଆମ୍ବ ବାହାର ଦେହରୁ ଗୋଟା ପରେ ଗୋଟେ ଆମ୍ବ ଅନ୍ତରିତ ହେଇଗଲା, ଅଳ୍ପ ସମୟ ମଧ୍ୟରେ ଆମ୍ବ ଭୋଜ ଖାଲି। ଏକଥା ସତକୁ ମିଛ ଜାଣିବା ପାଇଁ ପଣ୍ଡା ଦୌଡ଼ିଲେ ରତ୍ନ ସିଂହାସନ ପାଖକୁ, ଦେଖିଲେ ଟାକୁଆ ଗୁଡା ରତ୍ନ ସିଂହାସନ ପାଖରେ ଜନ୍ମ ହେଇଛି।
1: ନିଧି ନନା, ଦାସିଆ ତେବେ ମଣିଷ ନୁହେଁ, ସେ ଭଗବାନ।
0: ନାଇଁ ବାପ, ସିଏ ଜଣେ ଶ୍ରେଷ୍ଠ ଭକ୍ତ, ପୁଣି କବି।
1: କବି?
0: ହଁ, ଏ ଦାସିଆ ଭାଗବତ, ଭକ୍ତ ମାଳିକା, ଚୌତିଶା, ଏସବୁ କଥା ତୁ କଣ ଜାଣିନୁ?
1: ନା ନିଧି ନନା, ଏସବୁ କଥା ମୁଁ ଜାଣିନଥିଲି।
0: ତା ବିଷୟରେ ଏମିତି ଆହୁରି ଏତେ ଅନେକ ବିଚିତ୍ର ଘଟଣା ଶୁଣିବାକୁ ମିଳେ।
1: ହଉ ମୁଁ ଆସୁଛି ନନା।
0: ଏ ରହ ରହ ରେ ନନ୍ଦ, ରହ, ମୁଁ ମଧ୍ୟ ତା ସାଙ୍ଗରେ ଦାସିଆ ପାଖକୁ ଯିବି, ତାକୁ ଟିକେ ଦେଖି ଆସିବି।
1: ହଉ ହଉ, ତେବେ ଆସ, ଶୀଘ୍ର ଯିବା। ଆସ
2: ହୋ ଗୋସେଇ ସାନ୍ତେ, ଶୁଣ ଶୁଣ,
1: ଦାତାରେ କିଏ ଗୋଟେ ପଛରୁ ଡାକିଲାଣି। ଆରେ ଆରେ, କଣ ପାଞ୍ଚଟା ଲୋକ ଇଆଡେ ଧପାଲିଛନ୍ତି?
3: ଏ ଗାଁ ନାମ ବାଲିଗ୍ରାମ ନା?
1: ହଁ, ଏ ନଡ଼ିଆ ବଗିଚାରେ କଣ ଜାଣିପାରୁନ, ଏଇଟା ବାଲିଗାଁ ବ୍ରାହ୍ମଣ ଶାସନ।
3: ଆଚ୍ଛା, ତାହେଲେ ଖଦାଳ ସାହି କେଉଁ ପାଖରେ?
1: ଆର ମୁଣ୍ଡରେ, ଆର ମୁଣ୍ଡରେ। କାହା ଘରକୁ ଯିବ ତମେ?
3: ଆମେ ଦାସିଆ ଘରକୁ ଯିବୁ।
0: ଦାସିଆ ବାହୁରି?
3: ହଁ।
0: ଆସିଲ କୋଉଠୁ?
3: ପୁରସ୍ତମରୁ।
0: ପୁରସ୍ତମରୁ? ତା ପାଖରେ କଣ କାମ?
3: ତାକୁ ଟିକେ ଦେଖା କରିବୁ।
1: ତମେ କିଏ?
3: ଆମେ ପଞ୍ଚସଖା।
1: ପଞ୍ଚସଖା?
3: ହଁ, ମୁଁ ଜଗନ୍ନାଥ, ସେ ହେଉଛନ୍ତି ବଳରାମ, ସେ ଯଶବନ୍ତ, ସେ ଅନନ୍ତ, ଏବଂ ଏ ପାଖରେ ଅଚ୍ୟୁତ।
4: ଆପଣ ବୈଷ୍ଣବ ଧର୍ମର ଶ୍ରେଷ୍ଠ ସନ୍ଥ, ପ୍ରଭୁ ପଞ୍ଚସଖା, ମହାପ୍ରଭୁ ଚୈତନ୍ୟଙ୍କ ଅନ୍ତରଙ୍ଗ ଭକ୍ତ।
3: ହଁ, ଆମେ ସେଇ ପଞ୍ଚସଖା, ଯୁଗେ ଯୁଗେ ଆମେ ଜନ୍ମ ନେଇଛୁ ଏଇ ଭୂମିରେ।
4: କିନ୍ତୁ ଛାର ଦାସିଆ ବାହୁରୀ ଘରକୁ ଆପଣ ଗମନ କରୁଛନ୍ତି କାହିଁକି ପ୍ରଭୁ?
3: ସେ କିନ୍ତୁ ଛାର ଦାସିଆ ବାହୁରୀ ନୁହେଁ, ଆମ ପ୍ରବର୍ତ୍ତିତ ଭଗବତ ଭକ୍ତି ମାର୍ଗ ଅନୁସରଣ କରି ସେ ଜଣେ ଶ୍ରେଷ୍ଠ ଭକ୍ତରେ ପରିଣତ ହୋଇସାରିଛି।
4: କାହିଁ, ଆମେ ତ କିଛି ଜାଣିପାରୁନାହୁଁ ପ୍ରଭୁ, ସେ ଆମର ଲୁଗା ବୁଣୁଛି, ଘରେ ଭାତ ନଥିଲେ ଦିନେ ଦିନେ ଉପବାସ ରହୁଛି।
3: ସେଇଥିପାଇଁ ତ ସେ ଆମଠାରୁ ଶ୍ରେଷ୍ଠ, ସଂସାରୀ ହୋଇ ମଧ୍ୟ ବୈରାଗୀ, ଶ୍ରୀ ଜଗନ୍ନାଥଙ୍କର ନିକଟତମ।
4: ମନରେ ପରତେ ହେଉ ନାହିଁ ପ୍ରଭୁ।
3: ତେବେ ଆସନ୍ତୁ ଆମ ସହିତ, ତାକୁ ଆମେ ପରୀକ୍ଷା କରିବା, ଭକ୍ତିର ପରାକାଷ୍ଠା କେତେ ତାର ସମୀକ୍ଷା କରିବା।
1: ତେବେ ଚାଲନ୍ତୁ ପ୍ରଭୁ।

0: ହଁ ପ୍ରଭୁ, ଜଗତ ଠାକୁର ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନଙ୍କୁ ନୀଳଚକ୍ର ଦେହରେ ବନ୍ଦୀ ଅବସ୍ଥାରୁ ମୁକ୍ତ କରନ୍ତୁ ପ୍ରଭୁ।
1: ଧନ୍ୟ ଧନ୍ୟ ଦାସିଆ, ତୁମେ ସର୍ବଜ୍ଞାତା। ତୁମକୁ ପରୀକ୍ଷା କରିବା ପାଇଁ ଆମେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସତରେ ନୀଳଚକ୍ରରେ ବନ୍ଦୀ କରି ଆସିଥିଲୁ, କିନ୍ତୁ କିନ୍ତୁ ତମେ ଏଠାରେ ଯେ ଦଶ ଅବତାରଙ୍କୁ ସ୍ତୁତି କରୁଥିଲ, ସେ କ'ଣ ତୁମ ଭଜନ ଶ୍ରବଣ କରୁଥିଲେ?
0: ହଁ ପଞ୍ଚମହାପୁରୁଷ, ଏହି ସରୋବରର ନୀଳ ଜଳରାଶି ଉପରେ ଦଶ ଅବତାର ଶୋଭା ପାଉଥିଲେ। ମୋର ଡାକରେ ନୀଳ ଚକ୍ରରୁ ମଧ୍ୟ ଆସିଥିଲେ ବୌଦ୍ଧରୂପୀ ଜଗନ୍ନାଥେ।
1: ସତେ? ତେବେ ସେହି ଦଶ ଅବତାରଙ୍କୁ ତମେ ଏ ଜଳରାଶି ଉପରେ ଦେଖାଇ ପାରିବ ଦାସିଆ?
0: ପାରିବି ଅତି ବଡ଼ ଜଗନ୍ନାଥ ଗୋସେଇଁ। ପ୍ରଥମେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନୀଳ ଚକ୍ର ଦେହରୁ ମୁକ୍ତ କରନ୍ତୁ।
1: ଏବେ ଆମେ ସେମାନଙ୍କୁ ମୁକ୍ତ କରିଦେବୁ ଦାସିଆ, ତୁମେ ଜଳ ମଧ୍ୟରେ ଦେଖାଅ ଦଶ ଅବତାରଙ୍କୁ।

0: ତୁମେ ଆମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛ ଦାସିଆ, ତୁମେ ଜଣେ ମହାପୁରୁଷ।
1: ନା ନା ନା, ମୁଁ ଯେ ଛାର ଅଛୁଆଁ ବାଉରି କୂଳର ମଣିଷଟିଏ।
0: ଯିଏ ଭାବକୁ ଦୂର ଅଭାବକୁ ନିକଟ ସେ ଅଛୁଆଁ। ଦାସିଆ, ତୁମେ ଯେ ଭାବକୁ ନିକଟ ଅଭାବକୁ ଦୂର।
1: ଗୁରୁଦେବ ଗୁରୁଦେବ, ମୋ ଜୀବନ ଧନ୍ୟ ହେଇଗଲା। ଗୁରୁଦେବ, ଏ ଜୀବନ ଧନ୍ୟ ହେଲା।

ଶୁଣୁଥିଲେ ନାଟକ ଭକ୍ତ ବାଲିଗାଁ ଦାସ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ନିଧି ନନା, ଅରୁଣ କୁମାର ନନ୍ଦ, ନନ୍ଦଗୋସେଇ, ନଟବର ସାହୁ, ପୁରୀ ପଣ୍ଡା, ସତ୍ୟନାରାୟଣ ସିହ୍ନା, ବ୍ରାହ୍ମଣ ନରେନ୍ଦ୍ର ସାହୁ, ଜଗନ୍ନାଥ ଦାସ, ମୋହନ ଚରଣ ଗିରି, ଶ୍ରୀଜଗନ୍ନାଥଙ୍କ କଣ୍ଠସ୍ୱର ସୁବାସ ନାୟକ, ଦାସିଆ ହରିହର ମିଶ୍ର, କମଳୀ ଆଦରମଣି ବରାଳ। ଦାସିଆ ପାଇଁ ଗୀତଗୁଡ଼ିକ ଗାଇଥିଲେ ଦିବାକର ମହାନ୍ତି, ରଚନା ବ୍ରଜମୋହନ ମହାନ୍ତି, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି। ଗୀତା ପଟ୍ଟନାୟକଙ୍କ କଣ୍ଠରେ ଶୁଣନ୍ତୁ ଆଧୁନିକ ଗୀତ। ଗୀତ ରଚନା ପ୍ରଫୁଲ୍ଲ କୁମାର ତ୍ରିପାଠୀ।

ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି। ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ କଟକ ସମ୍ଭାଦ ବିଭାଗ ପକ୍ଷରୁ ଅନୁଗୁଳ, ବାଲେଶ୍ୱର, ଜଗତସିଂହପୁର, ମୟୂରଭଞ୍ଜ ଏବଂ ଗଜପତି ଜିଲ୍ଲା ପାଇଁ ଚୁକ୍ତି ଭିତ୍ତିରେ ସାମୟିକ ସମ୍ଭାଦଦାତା ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ଆବେଦନର ଶେଷ ତାରିଖ 7/7/2026। ପ୍ରାର୍ଥୀଙ୍କର ବୟସ 24 ବର୍ଷରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସବିଶେଷ ବିବରଣୀ ପାଇଁ www.newsonair.gov.in ଅଣ୍ଡର ଭ୍ୟାକେନ୍ସି ସେକ୍ସନ ଦେଖିବାକୁ ଅନୁରୋଧ। ଶୁଣିଲେ ଚୁକ୍ତିଭିତ୍ତିକ ସାମୟିକ ସମ୍ଭାଦଦାତା ଆବେଦନ ନିମନ୍ତେ ସୂଚନା। ଏଥର ଶୁଣନ୍ତୁ ଆମର ଆଜିର କେତୋଟି କାର୍ଯ୍ୟକ୍ରମର ସୂଚନା। ଆଜି ଦିନ 11:10ରେ ପ୍ରଚାର କରିବୁ ଅଭୁଲାଗୀତ କଣ୍ଠଶିଳ୍ପୀ ତନ୍ମୟ କୁମାର ହୋତା ଏବଂ ସଙ୍ଗୀତା ଗୋସାଇଁ। ପାଲା ଦିନ 11:30ରେ ପରିବେଷଣ କରିବେ କିଶୋର ଚନ୍ଦ୍ର ନାୟକ ଏବଂ ସାଥୀ। ମଞ୍ଜୁଳ ମଧ୍ୟାହ୍ନରେ ଶ୍ରୋତାଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ ଦିନ 12:00ରେ। ଯୋଡ଼ି ନାଗରାବାଦ୍ୟ ଦିନ 1:10ରେ ପରିବେଷଣ କରିବେ ନରେନ୍ଦ୍ର ମଲ୍ଲିକ ଏବଂ ସାଥୀ। ନାରୀମହଲ ଦିନ 1:20ରେ ଏଥିରେ ଆଳାପରେ ଶୁଣିବେ ସୁଷମା ବାରିକଙ୍କ ସହ ସାକ୍ଷାତକାର। ଓଡ଼ିଆ କଥାଚିତ୍ରର ଗୀତ ଅପରାହ୍ନ 2:45ରେ, ଅପରାହ୍ନ 5:00ରେ ଏବଂ ରାତି 7:02ରେ। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ ଅପରାହ୍ନ 3:00ରେ। ଓଡ଼ିଆ ଲଘୁସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ ଶ୍ରୋତାଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ ଅପରାହ୍ନ 4:00ରେ। ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55ରେ। ଯୁବବାଣୀ ଅପରାହ୍ନ 5:30ରେ ଏଥିରେ ଶୁଣିବେ ଆଲୋଚନା ବର୍ଷା ଜଳ ସଂରକ୍ଷଣ ଆଜିର ଆହ୍ୱାନ। ଆଲୋଚନା କରିବେ ଜ୍ୟୋତିରଞ୍ଜନ ସାହୁ। ବିଜ୍ଞାନ ବିଚିତ୍ରା ଖେଳ ଖବର ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 63ତମ ଭାଗ ପ୍ରଚାର କରିବୁ ସନ୍ଧ୍ୟା 6:10ରେ। ଯୁବଶକ୍ତି ସନ୍ଧ୍ୟା 6:30ରେ ଏଥିରେ ବିଷୟ ରହିଛି ଷ୍ଟାର୍ଟଅପ୍ ମାଧ୍ୟମରେ ଯୁବବର୍ଗଙ୍କ ପାଇଁ ଆତ୍ମନିଯୁକ୍ତିର ସୁଯୋଗ। ଆଲୋଚକ ପଞ୍ଚାନନ ଦାସ। ଜିଲ୍ଲା ହାଲଚାଲରେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ ଶୁଣିବେ ରାତି 7:25ରେ। କୃଷି ସଂସାର ରାତି 7:30ରେ ଏଥିରେ ଶୁଣିବେ ଅଗ୍ରଣୀ ଚାଷୀ ଗୁରୁଚରଣ ଜେନାଙ୍କ ସହ ସାକ୍ଷାତକାର। ହିନ୍ଦୀ କଥାଚିତ୍ରର ଗୀତ ରାତି 8:02ରେ। ଓଡ଼ିଶୀ ଗୀତ ପ୍ରଚାର କରିବୁ ରାତି 8:30ରେ। କଣ୍ଠଶିଳ୍ପୀ ଲକ୍ଷ୍ମୀପ୍ରିୟା ନାୟକ। ପବ୍ଲିକ୍ ସ୍ପିକ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 9:30ରେ। ନାଟକ ଭକ୍ତ ବତ୍ସଳ ଜଗନ୍ନାଥ ଶୁଣିବେ ରାତି 10:02ରେ। ରଚନା ନାରାୟଣ ଚନ୍ଦ୍ର ରାୟ ମହାପାତ୍ର। ପ୍ରଯୋଜନା ରବୀନ୍ଦ୍ର କୁମାର ଦାସ। ଉସ୍ତାଦ ୟୁନୁସ୍ ହୁସେନ ଖାଁଙ୍କ ଶାସ୍ତ୍ରୀୟ ଗାୟନ ରାତି 10:30ରେ। ଶ୍ରୋତା ବନ୍ଧୁମାନଙ୍କୁ ଏଠି ପୁଣି ଥରେ କହି ରଖୁଛୁ, ଆଜି ଦିନ 1:20ରେ ପ୍ରଚାର କରିବୁ ନାରୀମହଲ, ଏଥିରେ ଶୁଣିବି ଆଳାପରେ ସୁଷମା ବାରିକଙ୍କ ସହ ସାକ୍ଷାତକାର। ଶ୍ରୋତାଙ୍କ ଏସ୍ଏମ୍ଏସ୍ ଅନୁରୋଧରେ ଓଡ଼ିଆ ଲଘୁସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ ପ୍ରଚାର କରିବୁ ଅପରାହ୍ନ 4:00ରେ। କୃଷି ସଂସାର ରାତି 7:30ରେ ଏଥିରେ ଶୁଣିବେ ଅଗ୍ରଣୀ ଚାଷୀ କାହ୍ନୁଚରଣ ଗୁରୁଚରଣ ଜେନାଙ୍କ ସହ

0: ଏଦଗାର ନାଟକ ଭକ୍ତ ବତ୍ସଳ ଜଗନ୍ନାଥ ଶୁଣିବେ ରାତି 10:02। ରଚନା ନାରାୟଣ ଚନ୍ଦ୍ର ରାୟ ମହାପାତ୍ର। ପ୍ରଯୋଜନା ରବୀନ୍ଦ୍ର କୁମାର ଦାସ। ଶୁଣିଲେ ଆମର ଆଜିର କେତୋଟି କାର୍ଯ୍ୟକ୍ରମର ସୂଚନା। ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଏ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଆକାଶ ଆଂଶିକ ମେଘୁଆ ରହିବା ସହିତ ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ଏହି ସମୟ ମଧ୍ୟରେ ଏହିସବୁ ଅଞ୍ଚଳରେ ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ 38 ଡିଗ୍ରୀ ଏବଂ 27 ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ରହିବାର ସମ୍ଭାବନା ଅଛି। ଶୁଣିଲେ ପାଣିପାଗର ସୂଚନା ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅଭୁଲା ଗୀତ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ତିନିଟା କଲେଜରେ
5: ବ୍ୟସ୍ତ ହୋ ନା,
4: ଫିସ୍ ତ ଦେଖ।
6: କଣ ଖବର,
7: କଣ ହେଲା?
5: ଫିସ୍ ର ଟେନସନ।
7: ରାହୁଲ ର ବ୍ୟାଙ୍କ ଆକାଉଣ୍ଟ ତ ଅଛି, ତ ରାସ୍ତା କ୍ଲିୟର। ବ୍ୟାଙ୍କ ରୁ ଆବଶ୍ୟକ ଅନୁଯାୟୀ ଷ୍ଟୁଡେଣ୍ଟ ଏଜୁକେସନ ଲୋନ୍ ଇଜିଲି ମିଳିବ, ଯେଉଁଥିରେ 4 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନୋ କୋଲାଟ୍ରାଲ।
4: ସିଏ କୋଉଠି
7: ମିଠା?
8: RBI କହେ
9: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
10: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
11: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: अजणा लिंक क्लिक करंतु नाही. सायबर क्राइम हेल्पलाइन 1930 मने राखंतु. एसबीआई सचेतन रहंतु सुरक्षित रहंतु.
1: ଅଭୁଲା ଗୀତ କାର୍ଯ୍ୟକ୍ରମ ନେଇ ପ୍ରଚାର କରୁଛୁ କେତୋଟି ଆଧୁନିକ ଗୀତ. ପ୍ରଥମେ କଣ୍ଠଦାନ କରିଛନ୍ତି ତନ୍ମୟ କୁମାର ହୋତା. ଶିଳ୍ପୀ ଗାଇଛନ୍ତି ମୋତିଲାଲ ପତିଙ୍କ ରଚନା.

ଅଭୁଲାଗିତ କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ସଙ୍ଗୀତା ଗୋସାଇଙ୍କ କଣ୍ଠରେ ଆଧୁନିକ ଗୀତ, ଗୀତ ରଚନା କନକ ମଞ୍ଜରୀ ପଟ୍ଟନାୟକ।

0: ଯାଇକି ଉଶୃଙ୍ଖଳିତ ମାନବ ସମାଜ ଶୃଙ୍ଖଳିତ ହେବା ପାଇଁ ମାଧ୍ୟମ ଇନମ ପୁରାଣମ ନଗରୀ ନଗରୀ ତି ସାଲମ ସାଲମ ଭିରକ୍ଷ ଭୋଜ ନିର୍ଜିତ ରକ୍ଷ ରାଜ ହେଳମ ଭିଭୂତ ରଜନୀ ଶରଣମ ରାଜର୍ଦ୍ଦବତୀ ରାବଣ ରାମଧ୍ୟ ଏଇକି ପୁରାଣ କାଳରେ ଲଙ୍କା କଟକ ବୋଲି ଗୋଟାଏ ରାଜ୍ୟ ଥିଲା ସେ ରାଜ୍ୟରେ ବିଶ୍ରବାନନ୍ଦନଙ୍କର ପୁତ୍ର ବିଶ୍ରବାନନ୍ଦନଙ୍କର ପୁତ୍ର ରାବଣ ତ୍ରିକାଳଦର୍ଶୀ ତ୍ରିପୁର ବିଜୟୀ ସ୍ୱର୍ଗମର୍ତ୍ତ୍ୟ ପାତାଳ ଯାହାକୁ ଭୟଭୀତ କରୁଛି ସେଇ ରାବଣ ମନ ଦୁଃଖରେ ସଭାରେ ବସିଛି। କବି ସମ୍ରାଟ ବୈଦିଶ ବିଳାସରେ ଭଞ୍ଜ ଲେଖିଲେ
1: କଣ ଲେଖିଲେ
0: ବସିପୁରେ ବସି ଭୂତ ସେ ବସିପୁରେ ବସି ଭୂତ ସେ ବାମାରେ ଲଙ୍କେଶ।

0: ଚିନ୍ତା କରୁଛି ଲଙ୍କା ଅଧିନାୟକ, ଆଜି ଜାନକୀ ପାଇଁ ମୋ ଲଙ୍କାର ଅବସ୍ଥା ଏଇଭଳି ହେଇଛି। ଏତିକି ବେଳେ ମହାନାଟକରେ ହନୁମାନଜୀ ଗୋଟିଏ ପଦ ଶ୍ଳୋକ ଲେଖିଲେ, ତନୟ ମରଣଙ୍ଗ ବାର୍ତ୍ତା ରାବଣ ଦୂତ ବକତ୍ରା ପତତି ଧରଣୀ ପୃଷ୍ଠେ ଛିନ୍ନ ସାକ୍ଷୀ ବଶ୍ରୁତ୍ୱା ବଦତି ଯ ଗୁରୁ ରୋଷ ଲବଙ୍ଗ ସଂଜ୍ଞ ସଭାୟା ମଶକ ବଦନ ରନ୍ଧେ ଯୁଥ ହସ୍ତିଂ ପ୍ରବିଷ୍ଠ। ଏତିକି ବେଳେ ଦୂତ ଆସି ପହଞ୍ଚିଗଲା, କହିଲା ତ୍ରିପୁର ବିଜୟୀ ରାବଣଙ୍କର ଜୟ ହେଉ,
1: ଜୟ ହେଉ।
0: କି ସମ୍ବାଦ ଦୂତ,
1: ମୁଣ୍ଡ ରହିଲେ ତୁଣ୍ଡ କହିବ
0: ମଣି, ନିର୍ଭୟରେ ପ୍ରକାଶ କର। ଦୂତ କହୁଛି, ଆଜ୍ଞା ଆପଣଙ୍କର ନନ୍ଦନ ଇନ୍ଦ୍ରଜିତ ଯେଉଁ ଯୁଦ୍ଧକୁ ଯାଇଥିଲେ ଆଜି ତାଙ୍କର ନିହତ ହୋଇଛି। ତନୟ ମରଣ ବାର୍ତ୍ତା, ଯେତେବେଳେ ପୁତ୍ରର ମରଣ କଥା ଶୁଣି ନେଇଛି ରାବଣ, ତତକ୍ଷଣାତ୍ ପତତି ଧରଣୀ ପୃଷ୍ଠେ ଛିନ୍ନ ସାକ୍ଷୀ ବସୁତା ପଚାରି ହେଇ ପଡିଗଲା। ଚିନ୍ତା କଲା ସତ କି ମିଛ, ଠିକ ଅନୁରୂପ ପଦ ବୈଦେଶ ବିଳାସ କବି ସମ୍ରାଟ ଭଞ୍ଜ ଗୋଟିଏ ପଦ ଲେଖିଲେ, ସେ ବାର୍ତ୍ତା ହେବ।

ଠାରୁ ବାର୍ତ୍ତା ପାଇ ଲଙ୍କାଧୀଶ୍ୱର ନାୟକ ଯୁଦ୍ଧ କ୍ଷେତ୍ରରେ ପହଞ୍ଚି ଯାଇଛି। ଦେଖିଲା ପୁଅ ଇନ୍ଦ୍ରଜିତ ମରିକିରି ପଡିଛି। ପୁଅ ଯେତେବେଳେ ମରିକିରି ପଡିଛି, ପିତାର ହୃଦୟ ଯାହା ହେଉଥିବ ଯେ କି ଇନ୍ଦ୍ରକୁ ଜୟ କରିପାରିଛି, ଚିନ୍ତା କଲା ମୋ ପୁଅକୁ ତ ଏଭଳି କି ମାରିପାରିବେ ନାହିଁ। କୃଷ୍ଣ ପ୍ରସାଦ ବସୁ ଲେଖିଛନ୍ତି ଗୋଟିଏ ପଦ, ନଥିବ।

ବାର ବର୍ଷ ଅନାହାର ଅନିଦ୍ରା ମୈଥୁନ ପରିତ୍ୟାଗ କରିଥିବ, ସେ କେବଳ ଇନ୍ଦ୍ରଜିତକୁ ମାରିବା ପାଇଁ ଯୋଗ୍ୟ। ତେଣୁ ରାବଣ ଚିନ୍ତା କଲା ଯେ ଇନ୍ଦ୍ରଜିତକୁ ମାରିଛି ସେ ଜଣେ ମହାନ ପୁରୁଷ। ତେଣୁ ପୁଅ ପାଖରେ ପହଞ୍ଚି ପୁଅକୁ ଦେଖି ଚିନ୍ତା କରୁଛି। ବିଦଗ୍ଧ କବି ଅଭିମନ୍ୟୁ ଗୋଟାଏ ପଦ ଲେଖିଲେ।

କଣ ଚିନ୍ତା କରୁଛି? ମୋ ପୁଅ ଆଜି ହଜିଯାଇଛି, ଯାହା ପାଇଁ ହଜିଛି ମୁଁ ତାକୁ ଏ ଜଗତ ଭିତରେ ରଖିଦେବିନି, ସେ ଜାନକି ନା, ତାକୁ ଉଚ୍ଛେଦ କରିଦେବି। ବକ୍ଷସ୍ଥ ମଣି ଆଣି ଆଣି କିଛି ନ ମଣି ଗଲା ରାମର ମଣିକତି, ଯେଉଁ ଗର୍ଭାଟକ ମଣିଟିକୁ ରାବଣ ପରିଧାନ କରିଥିଲା ତାକୁ ଟିକେ ଚାହିଁଦେଲେ ତାର ଗର୍ବ ବହୁ ବେଗରେ ବଢିଯାଏ, ତେଣୁ ସେ ଗର୍ଭାଟକ ମଣିଟିକୁ ସ୍ପର୍ଶ କରି ପହଞ୍ଚି ଯାଇଛି ଅଶୋକ କାନନରେ। ଯାହାରି ପାଇଁ ଯାହା ପାଇଁ ଆଜି ମୋ ପୁଅ ମରିଯାଇଛି। ମୂଳୁ ମାରିଲେ ଜୀବ ସରି ଦେବଙ୍କ ସଙ୍ଗେ କିମ୍ପା, ଭାଗବତ କହୁଛି ମୂଳରୁ ମୁଁ ବିନାଶ କରିଦେବି। ଅଶୋକ କାନନରେ ପହଞ୍ଚି ଚନ୍ଦ୍ରହାସ୍ୟ ଖଡ଼ଗଟିକୁ ଧରି ରକ୍ତାକ୍ତ ଚକ୍ଷୁ କ୍ରୋଧାନିତ ଅବସ୍ଥାରେ ଜାନକୀଙ୍କ ପାଖରେ ପହଞ୍ଚି ଯାଇଛି ଲଙ୍କାଧୀଶ୍ୱର ନାୟକ ରାବଣ। କବି ସମ୍ରାଟ ବୈଦେଶ ବିଳାସରେ ଗୋଟିଏ ପଦ ଆଉ କହିଲେ,

0: ସୀତାଙ୍କ ସମ୍ମୁଖରେ ଛିଡ଼ା ହୋଇ ରାବଣ ଚନ୍ଦ୍ରାସ୍ୟ ଖଡ୍ଗଟିକୁ ଧରିଛି ରକ୍ତାକ୍ତ ଚକ୍ଷୁ କହିଲା ତୋରି ପାଇଁ ମୋ ପୁଅ ଇନ୍ଦ୍ରଜିତ ଆଜି ମରିଯାଇଛି
1: ହେଲେ
0: ତେଣୁ ତୋତେ ମୁଁ ଏ ସଂସାର ଭିତରେ ରଖିଦେବି ନାହିଁ ଏ ଚିନ୍ତା କରି ଚନ୍ଦ୍ରାସ୍ୟ ଖଡ୍ଗଟିକୁ ଯେତେବେଳେ ଉଚ୍ଚେଇ ଦେଇଛି ତାର ଅଙ୍ଗ ରଖି ଜାନକୀଙ୍କ

ଯେଉଁ ଅଙ୍ଗର କ୍ଷତ୍ରିଜଟା ଥିଲା ସେ କହିଲା କ୍ଷାନ୍ତ ହୁଅ, କ୍ଷାନ୍ତ ଯାହାକୁ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଡରିଛି, ଯାହାର ଆଦେଶରେ ଦେବତା ମାନେ ପଡି ଖଟୁଛନ୍ତି, ଛାର ଗୋଟାଏ ନାରୀକି ମାରି ତୁମେ କଣ ଯଶ ଅର୍ଜନ କରିପାରିବ? ହେ ତ୍ରିପୁର ବିଜୟ ଲଙ୍କାଧୀଶ୍ୱର, ଗୋଟାଏ କଥା, ବିନା ଦୋଷ ସଂହାରି ଅଦସ୍ୟ ହେବୁ ଘାରି, କଣ ଏଥିରେ ଯଶ ମିଳିବ? ଭାଗବତ ଅତିଗଡ଼ି ଜଗନ୍ନାଥ ଦାସ ଭାଗବତରେ ଗୋଟିଏ ପଦ କହନ୍ତି, ସ୍ତ୍ରୀ ଗର୍ଭିଣୀ

0: ଯଦି ଗୋଟିଏ ସ୍ତ୍ରୀକୁ ବିନାଶ କରିବ ତୁମେ ଏଥିରେ କଣ ଯଶ ମିଳିବ?
1: ଆରେ
0: ଆଜି ହଉଛି ଶିବ ଚତୁର୍ଦ୍ଦଶୀ, ତୁମେ ଯଦି ଆଜି ଭଳି ରାତିରେ ତୁମେ ଶିବଙ୍କୁ ଉପାସନା କର, ଶିବଙ୍କର ଯଦି କୃପା ଲାଭ ହୁଏ ସତ ଅଶ୍ୱମେଧ ଯଜ୍ଞର ଫଳ ମିଳେ, ତେଣୁ ସତରାମ ହେଲେ ବି ତୁମକୁ ପାରିବେ ନାହିଁ, ତୁମେ ଯାଅ ଆଜି ଶିବ ଉପାସନା କର। ଏ କଥା ରାବଣଙ୍କର ମନକୁ ପାଇଗଲା, ତେଣୁ ଆସି ପହଞ୍ଚି ଯାଇଛନ୍ତି ମନ୍ଦିରରେ, ଶିବାଳୟରେ ବିଧିରେ ମନାସି ପୂଜା କରି ଚାଲିଛନ୍ତି। ଓଂ ନମଃ ଶିବାୟ।

0: ଲଙ୍କାଧୀଶ୍ୱର ରାବଣ କୃପା ପାଇ
1: କଣ କଲା
0: ଆସି ଯୁଦ୍ଧ ଭୂମିରେ ପହଞ୍ଚି ଯାଇଛି। ଡାକ ଦେଇଛି ଜଟିଆ ରାମକୁ, କହିଲା ହେ ରାମ ତୁ କେଉଁଠି ଅଛୁ, ଶୀଘ୍ର ଚାଲିଆ, କାରଣ ତୁ ଆଜି ମୋ ଭାଇକି ଯେତେବେଳେ ମାରିଦେଇଛୁ ମୁଁ ଆଜି ତୋତେ ହିଁ ବିନାଶ କରିବି। ରାବଣ ଶୁଭ୍ର ବସ୍ତ୍ର, ଶୁକ୍ଳ ହୟ, ଶୁକ୍ଳ ରଥ, ଶୁକ୍ଳ ରଜୁ, ଶୁକ୍ଳ ଚାମର, ଶୁକ୍ଳ ଧ୍ୱଜାକୁ ଉଡାଇ ଯୁଦ୍ଧ ଭୂମିରେ ଯେତେବେଳେ ଡାକରା ଦେଇଛି, ଏ ରାମ ମର୍ଯ୍ୟାଦା ପୁରୁଷ, ଅଖଣ୍ଡ ବ୍ରହ୍ମମୟ ପୁରୁଷ, ପରମ ବ୍ରହ୍ମ ଠାକୁର ଶ୍ରୀ ରାମଚନ୍ଦ୍ର କ୍ଷତ୍ରିୟ ସନ୍ତାନ, ସେ କେବେ ପଛ ଘୁଞ୍ଚା ଦେବେ ନାହିଁ, ପଛ ଘୁଞ୍ଚା ନାହିଁ। ବୀରର ଜାତକେ ରେ ବୀରର ଜାତକେ ବୀରର ଜାତକେ ନମରେ ସେ କେବେ ପରାଣ ପଛ ଘୁଞ୍ଚା ନାହିଁ। ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ଆସି ପହଞ୍ଚିଗଲେ ଯୁଦ୍ଧ ଭୂମିରେ। ଯେତେବେଳେ ଯୁଦ୍ଧ ଭୂମିରେ ପହଞ୍ଚି ଯାଇଛନ୍ତି, ଏ ରାବଣ ଦଶ ଜଣ ବୀରଙ୍କୁ ନେଇ ପହଞ୍ଚି ଯାଇଛି, ସେତିକି ବେଳେ ହନୁମାନ ଆସି ଆଗରେ ପହଞ୍ଚି ଯାଇଛି। ହନୁମାନଙ୍କୁ ଯେତେବେଳେ ଦେଖି ନେଇଛି ରାବଣ, ଟିକେ ହସିଦେଲା। ତ୍ରିପୁର ବିଜୟୀ ରାବଣ ଯେତେବେଳେ ହସି ଦେଇଛି, ଅନୁରୂପ ହସଟା ହନୁମାନ ହସିଦେଲେ। ରାବଣ କହିଲା, ଆରେ ମୋତେ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତିନିପୁରର ଲୋକମାନେ କେହି ସାହସ କରନ୍ତିନି, ମୁଁ ଆଗରେ କଥା କହନ୍ତିନି, ଆରେ ମୁଁ ଆଜି ହସିଲେ ଆଜି ତୁ ହସିବୁ। ଆରେ ମୋ ହସିବାର କାରଣ ଅଛି। ହନୁମାନ କହିଲା, ମୋ ହସିବାର ବି କାରଣ ଅଛି, କାରଣ ତୋର ଏତେ ବଡ ପୁଅ ମଲା, ଏତେ ଭାଇ ମଲା, ଏତେ ସାଙ୍ଗସାଥି ମାନେ ମରିଗଲେ, ଲଙ୍କାର ଅବସ୍ଥା ଆଜି କଣ ହେଲାଣି, ତଥାପି ତୁ ଚିନ୍ତା କରୁନୁ, ତୁ ଆସି ରାମଙ୍କ ପାଖକୁ ଯୁଦ୍ଧ ଭିକ୍ଷା କରୁଛୁ, କିନ୍ତୁ ମୋତେ ସେଇଥିପାଇଁ ହସ ମାରିଲା ଯାହାକି ତୋର ସମସ୍ତେ ମରିଗଲେ, ତୁ ଯାହା ନ ମରି ବଞ୍ଚିଛୁ ନିର୍ଲଜ ପ୍ରାଣକୁ ଆଣି ମୋ ଆଗରେ ଦେଖଉଛୁ, ମୋତେ ସେଇଥିପାଇଁ ଟିକେ ହସ ଲାଗିଲା। ରାବଣ ଏ କଥା ହନୁମାନର ଶୁଣି ରାଗିଗଲା, ଆଗ ପଛ ରଥରେ ଟିକେ କଥାଗତି କରିଦେଲା, କୁଦି ପକେଇଲା। ତାକୁ ଯେଉଁ ଶକ୍ତିଟି ମିଳିଥିଲା ସେଇ ଶକ୍ତିକୁ ଚିନ୍ତା କଲା, ଆଜି ମୁଁ ସମୂହଳ ବିନାଶ କରିଦେବି, ଏ ମର୍ତ୍ତ୍ୟ ଭୂମିର ସା ତଳକୁ ଚାଲିଯାଉ, କିନ୍ତୁ ମୋର ଚିନ୍ତା ନାହିଁ। ଯେଉଁ ଏକଗ୍ନି ଶକ୍ତିଟିକୁ ରାବଣ ପାଇଥିଲା, ସେ ଏକଗ୍ନି ଶକ୍ତିଟିକୁ ଧରି କଣ କଲା, ହନୁମାନ ମହାନାଟକରେ ଗୋଟିଏ ଶ୍ଳୋକ ଲେଖିଲେ, ତସ୍ମିନ୍ ନିଶାଚର ପଥ ପରହୀନ ଶକ୍ତି ଶକ୍ତି ମୋଚନି ଦନାୟ ବିଭୀଷଣ ତ୍ୱଙ୍ଗରୁକ୍ଷ ତୁଙ୍କନକ ଶୈଳୈବା ଭିରାମ ରାମାନୁଜ ନିଜ ମୁର କବଚି ଚକାର। ନିଶାଚର ରାକ୍ଷସ ରାବଣ ଏକଗ୍ନି ଶକ୍ତିଟାକୁ ବୁଲେଇକି ବୁଲେଇ ଯେତେବେଳେ ଛାଡି ଦେବା ପାଇଁ ବସିଛି, ଏତେବେଳେ ସମସ୍ତେ ଏକ ମୁଖ ଚିନ୍ତା କରୁଛନ୍ତି, ଭାନୁ ଉଦିତ ଖଦ୍ୟତେ, ଯେତେବେଳେ ସୂର୍ଯ୍ୟ ଉଦୟ ହୁଅନ୍ତି ଯେପରି ଜୁଳୁଜୁଳିଆ ପୋକ ସୂର୍ଯ୍ୟଙ୍କ କିରଣରେ ତାଙ୍କର ଜ୍ୟୋତି ହ୍ରାସ ପାଇଯାଏ, ଠିକ ସେହିପରି ରାବଣ ଯେତେବେଳେ ଏକଗ୍ନି ଶକ୍ତିଟାକୁ ବୁଲେଇଛି, ରାମ ଲକ୍ଷ୍ମଣ ଯେତେ ପ୍ରତ୍ୟସ୍ତ୍ର କରନ୍ତି ଇଏ ସବୁ ଜୁଳୁଜୁଳିଆ ପୋକ ଭଳି ଦେଖାଯାଉଛି, କିନ୍ତୁ ରାବଣ ଛାଡିବାର ନାହିଁ, ଚିନ୍ତା କରିଛି ମୁଁ ଆଜି ମର୍ତ୍ତ୍ୟଭୂମିକୁ ରସାତଳକୁ ପଠେଇଦେବି, ଶକ୍ତିକୁ ବୁଲେଇ ବୁଲେଇ ଯେତେବେଳେ ଛାଡୁଛି, କବି ଭଞ୍ଜ ଠିକ ସେଇ ଅନୁରୂପ ପଦଟିଏ ଲେଖିଛନ୍ତି, ବୈଦେଶ ବିଳାସ, ବେଳୁ ବେଳୁ ପ୍ରଭାକର ଶକ୍ତି।

0: ଶକ୍ତିର ଜ୍ୟୋତି ବେଳକୁ ବେଳ ବଢି ଚାଲିଲା
1: ଚାଲିଲା
0: ବଳିସାରେ ବୋଲନ୍ତେ ସୁଗ୍ରୀବ ଚରମେ ବୋଲନ୍ତେ ପିଠି ଦିବାନ୍ଧ ଖକ ବୋଲନ୍ତେ ଶାଗୁଣା ଲକ୍ଷ୍ମଣ ଆଉ ସହି ପାରିଲେନି ଲକ୍ଷ୍ମଣଙ୍କ ଉପରେ ଯେତେବେଳେ ଶକ୍ତି ଆସି ପହଞ୍ଚି ଯାଇଛି ସୁଗ୍ରୀବଙ୍କର ପଛପଟରେ ମୁହଁଟାକୁ ଜାକି ଦେଇଛନ୍ତି ହୃଦୟରେ ଘାତ କଲା ଏକ ଅଗ୍ନିଶକ୍ତି ରାବଣର ଯେତେବେଳେ ଘାତ କରିଛି ଶକ୍ତି ବଜ୍ର ଘିରି ଭେଦ ମତେ ବାସବ ପୃଥିବୀ ସହିତ ଲକ୍ଷ୍ମଣଙ୍କ ହୃଦୟ ଭେଦ କରି ପୃଥିବୀକୁ ଭେଦ କଲା ସମସ୍ତ କପିକୁଳ ମାନେ ମର୍ମାହତ ହୋଇ ଚିନ୍ତା କରୁଛନ୍ତି ପ୍ରଭୁ ଆଜି କଣ ହେଇଗଲା ଲକ୍ଷ୍ମଣଙ୍କର ଏ ଅବସ୍ଥା ଲକ୍ଷ୍ମଣ ଅଚେତ ହୋଇ ପଡିଯାଇଛନ୍ତି ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ବାଉଳି ଯାଇଛନ୍ତି କାନ୍ଦି ଉଠିଛନ୍ତି ମହାନାଟକ ହନୁମାନ କହିଲେ ମହାଶୟମୟ୍ୟହମତ୍ରପ ରାମଚନ୍ଦ୍ର କାନ୍ଦି ଉଠିଛନ୍ତି କହିଲେ ମୁଁ ଆଉ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିବିନି ଯେଉଁ ଭାଇ ବାର ବର୍ଷ ଅନାହାର ଅନିଦ୍ରା ମୈଥୁନ ପରିତ୍ୟାଗ କରି ମୋ ସାଙ୍ଗରେ ବନବାସ ଆସିଥିଲା ସେ ଯେତେବେଳେ ମତେ ଆଜି ଛାଡି ଚାଲି ଯାଇଛି ସେ ବୀମା ତାର ପୁତ୍ର ମୁଁ ଅଯୋଧ୍ୟାକୁ ଗଲେ ଲୋକ ମତେ କଣ କହିବେ ତେଣୁ ଚିନ୍ତା କରୁଛନ୍ତି ଶକ୍ତିକୁ ବାହାର କରିବା ପାଇଁ ଯେତେବେଳେ ନିର୍ଦ୍ଦେଶ ଦେଲେ ଯେଉଁମାନେ ଶକ୍ତିରେ ହାତ ମାରିଲେ ସେତେବେଳେ ପୃଥିବୀ ପ୍ରକମ୍ପିତ ହେଲା ରାମଚନ୍ଦ୍ର ବାମ ହାତରେ ଶକ୍ତିଟିକୁ ବାହାର କରି ଲକ୍ଷ୍ମଣଙ୍କର ଶିରକୁ ଜାନୁ ଉପରେ ଥୋଇଦେଲେ କବି ଭଞ୍ଜ ଗୋଟିଏ ପଦ କହିଲେ ବସ୍

0: ଯେତେବେଳେ ରାମଚନ୍ଦ୍ର କାନ୍ଦିଛନ୍ତି ସେତିକିବେଳେ ସୁଷେଣା କହିଛନ୍ତି ସୁଗ୍ରୀବ କହିଲେ ଭାଇ ତୁମର ବଞ୍ଚିଯିବେ ଏତେ ଅଧର୍ଯ୍ୟବାର ନାହିଁ, କାରଣ ଲଙ୍କାର ଅଧୀଶ୍ୱର ଯଦି ସୁଷେଣା ଆସି ପହଞ୍ଚନ୍ତି ତାହେଲେ ଭାଇ ଆପଣଙ୍କର ବଞ୍ଚିଯିବେ
1: ବଞ୍ଚିଯିବେ।
0: ଆଦେଶ ଅନୁଦେଶକୁ କିଛି ଅପେକ୍ଷା ନ କରି ହନୁମାନ ଲଙ୍କା କଟକରେ ଯାଇ ପହଞ୍ଚାଇଛନ୍ତି ଏବଂ ସୁଷେଣାକୁ ଧରି ପହଞ୍ଚାଇଛନ୍ତି। ସୁଷେଣାକୁ ଦେଖି ରାମଚନ୍ଦ୍ର କହିଲେ

0: ବୈଦ୍ୟବର ସୁଷେଣାକୁ ଦେଖି କହିଲେ, ଭାଇ
1: ଭାଇ,
0: ଯଦି ମୋର ବଞ୍ଚିଯାଏ ତାହେଲେ ମୋର ସୀତା ଉଦ୍ଧାରଣର କଷ୍ଟର ସମସ୍ତ ଦୁଃଖ ମୁଁ
1: ମୋଚନ
0: ହେଇଯିବ। ସୁଷେଣା କହିଲେ, ଆଜ୍ଞା, ରାତି ଭିତରେ ଦଶଦଶନ ପଥ ଅତିକ୍ରମ କରି ଦୃହିଳ ପର୍ବତ ଯାହାକୁ ସଂସ୍କୃତ କହୁଛି, ବର୍ତ୍ତମାନ ଆମେ ଓଡ଼ିଆରେ କହୁଛେ ଗନ୍ଧମାର୍ଦ୍ଦନ ପର୍ବତ, ସେଇ ଗନ୍ଧମାର୍ଦ୍ଦନ ପର୍ବତରୁ ଯଦି ବିଶଲ୍ୟକରଣୀ ପତ୍ର ଆଣି ପହଞ୍ଚି ପାରନ୍ତି ରାତି ଭିତରେ, ତାହେଲେ ଲକ୍ଷ୍ମୀ

0: ହିମାଳୟ ପର୍ବତ ପାଖରେ ପହଞ୍ଚି ହନୁମାନ ବିଶଲ୍ୟକରଣୀ ଚିହ୍ନି ନ ପାରି ଗନ୍ଧମାର୍ଦ୍ଦନ ପର୍ବତଟିକୁ ମୁଣ୍ଡରେ ଧରି ଫେରିବା ଭିତରେ ଅଯୋଧ୍ୟାରେ ଭରତ ମାରିଛନ୍ତି ବାଟୁଳି। ଦୁଇ ଜଣଙ୍କର ସାକ୍ଷାତରେ କଥୋପକଥନ ହେଇଯାଇଛି। ଲକ୍ଷ୍ମଣଙ୍କୁ ବିପଦ ପଡିଛି ଜାଣି ହନୁମାନ ପର୍ବତଟିକୁ ଧରି ଆସି ପହଞ୍ଚାଇଛନ୍ତି ଯୁଦ୍ଧ ଭୂମିରେ। କବି ଭଞ୍ଜ ଗୋଟିଏ ପଦ ଲେଖିଲେ ମାତ୍ର।
1: କଣ ଲେଖିଲେ?

ହନୁମାନ ପର୍ବତଟିକୁ ପହଞ୍ଚି ଦେଇଛି ଯେତେବେଳେ ଏ ମନ୍ତ୍ରୀ ମାନେ କହିଲେ କହିଲେ ଆରେ ତୁମେ ପର୍ବତଟାକୁ ମୁଣ୍ଡେଇ କେମିତି ଆଣିଲ ପତ୍ର କାହିଁ ନା ମୁଁ ଚିହ୍ନି ପାରିନି ମୁଁ ବାନର ଜାତି ଔଷଧୀୟ ଜ୍ଞାନ ନାହିଁ ଆପଣ ମାନେ ବୃକ୍ଷ ଚିହ୍ନନ୍ତୁ ସୁଷାଣଙ୍କ ଆଦେଶାନ କର୍ମେ ପତ୍ର ଆଣି ପତ୍ରକୁ ବିମର୍ତ୍ତିକି ଦଳି ତାହାର ରସ ଲକ୍ଷ୍ମଣଙ୍କର କ୍ଷତ ସ୍ଥାନରେ ଯେତେବେଳେ ଲଗେଇ ଯାଇଛନ୍ତି ଲକ୍ଷ୍ମଣ ଚେତନା ଲାଭ କରିଛନ୍ତି ଆନନ୍ଦ ହେଇଯାଇଛନ୍ତି ରାମଚନ୍ଦ୍ର କହିଲେ ସୁଷାଣଙ୍କୁ ବିଦାୟ କରିଦିଅନ୍ତୁ ସୁଷାଣ ଚାଲି ଯାଇଛନ୍ତି ଅତି ଆନନ୍ଦରେ ରାଘବ ସୁଷାଣକୁ ଧରିଲେ ଲକ୍ଷ୍ମଣଙ୍କ ଶିର ଗଣ୍ଡରେ ଚୁମ୍ବନ ଆଙ୍କି ଦେଲେ କପିକୁଳ ଗଣ ଆନନ୍ଦେ କରିଲେ ଟି ନର୍ତ୍ତନ ଲକ୍ଷ୍ମଣ ଶକ୍ତି ଭେଦ କଥା ହୋଇଲା ଟି ସମ୍ପୂର୍ଣ୍ଣ ହଉ ଦିନଜନ ଶରଣ ରକ୍ଷଣ ମହାବାହୁ ଦିନଜନ ଶରଣ ରକ୍ଷଣ ମହାବାହୁ ଆନନ୍ଦ ସାଗର ହରିବୋଲ କରତାଳି ଦିଅ ଏ

ଲୋକଗୀତରେ ଶୁଣିଲେ ପାଲା ପରିବେଷଣ କରିଥିଲେ କିଶୋର ଚନ୍ଦ୍ର ନାୟକ ଏବଂ ସାଥୀ।

ବ୍ରହ୍ମକେନ୍ଦ୍ରୀରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ ଆକାଶବାଣୀ କଟକ। ଶ୍ରୋତାବନ୍ଧୁଙ୍କ SMS ଦ୍ୱାରା।

ମହମ୍ମଦପୁର ବିଲହାଟ କଟକରୁ ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ଜଗହାତରେ ପଘା ଚଳଚ୍ଚିତ୍ରର ଏହି ଗୀତଟିକୁ ଯାହାକୁ ଗାଇଛନ୍ତି ମହମ୍ମଦ ଅଜିଜ୍। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ଏସଏମଏସଟିକୁ ଦେଇଛନ୍ତି ନାରାୟଣ ପ୍ରଧାନ ବି ବରହମପୁର ବୁଗୁଡ଼ା ଗଞ୍ଜାମରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ବେବଫାସ ନାମର ଏହି ଗୀତଟିକୁ, ଯାହାକୁ ଗାଇଛନ୍ତି ସୋନୁ ନିଗମ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

A ponerle ପ୍ରମୋଦ କୁମାର ସାହୁ ଢିଏସଆଇ କାଦୁଆପଡ଼ା ଜଗତସିଂହପୁରରୁ ଆପଣ ଶୁଣିବାକୁ ଚାହିଁଛନ୍ତି କୋଇ ମିଲ୍ ଗୟା ଚଳଚ୍ଚିତ୍ରର ଟାଇଟଲ୍ ସଙ୍ଗଟିକୁ ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ଚିତ୍ରା ଏବଂ ଉଦିତ ନାରାୟଣ ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ଏହି ସେମିଷ୍ଟରକୁ ଦେଇଛନ୍ତି ନରେନ୍ଦ୍ର ମହାକୁଡ ବାସୁଦେବପୁର ଭଦ୍ରକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଦିୱାନା ଚଳଚ୍ଚିତ୍ରରେ ଏହି ଗୀତଟିକୁ ଯାହାକୁ ଗାଇଛନ୍ତି କୁମାର ସାନୁ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ଏହି ଏସଏମଏସଟିକୁ ଦେଇଛନ୍ତି ଦିଲ୍ଲୀପ ନାୟକ ପାରାଦୀପରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ସନ ବେୱଫା ଚଳଚ୍ଚିତ୍ରର ଏହି ଗୀତଟିକୁ ଯାହାକୁ ଗାଇଛନ୍ତି ଲତା ମଙ୍ଗେସ୍କର। ଆପଣମାନଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣି ଦେଉଛୁ।

ପରବର୍ତ୍ତୀ ଏସଏମଏସ୍ ଟିକୁ ଦେଇଛନ୍ତି ଟୁକୁ ଲିଜା ବାଙ୍କିରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଜବ୍ ଜବ୍ ଫୁଲ୍ ଖିଲିର ଏହି ଗୀତଟିକୁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ମହମ୍ମଦ ରଫି ଏବଂ ସୁମନ କଲ୍ୟାଣପୁର। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣି ଦେଇଛୁ।

ଏହି ସେମିଷ୍ଟକୁ ଦେଇଛନ୍ତି ପଦ୍ମିନୀ ରାୟ, ରାଜେନ୍ଦ୍ର କୁମାର ରାୟ, ସୌମ୍ୟ ରଞ୍ଜନ ରାୟ, ଭୁଆଁସ ଗୁଆମାଳ କଟକରୁ, କ୍ଷମା କରିବେ, ଭୁଆଁସ ଗୁଆମାଳ ଭଦ୍ରକରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ଜୟ ଜଗନ୍ନାଥ ଚଳଚ୍ଚିତ୍ରର ଏହି ଗୀତଟିକୁ, ଯାହାକୁ ଗାଇଛନ୍ତି ପ୍ରୀତିନନ୍ଦା ରାଉତରାୟ।

ଏଇ ସେମିଷ୍ଟରକୁ ଦେଇଛନ୍ତି ଜିତେନ୍ଦ୍ର ନିଆଳି ମାଧବରୁ। ଆପଣ ଅନୁରୋଧ କରିଛନ୍ତି ଚଳଚ୍ଚିତ୍ର ଇନ୍ତିହାର ଏଇ ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ସୋନୁ ନିଗମ ଏବଂ

ଅନୁରୋଧ କରିଛନ୍ତି ଚଳଚ୍ଚିତ୍ର ଇନ୍ତିହାର ଏ ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଯୁଗଳ କଣ୍ଠରେ ଗାଇଛନ୍ତି ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ପୁରୀ ଡେଲାଙ୍ଗରୁ ଆପଣମାନେ ହେଲେ ସୋନାଲିକା ଏବଂ ମିତାଲି। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ହମ୍ ତୁମାରେ ହେ ସନମ ଚଳଚ୍ଚିତ୍ରରେ ଗୀତଟିକୁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ସୋନୁ ନିଗମ ଏବଂ ଅନୁରାଧା ପୋଡ଼ୱାଲ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

କାର୍ଯ୍ୟକ୍ରମର ଶେଷ ଏସଏମଏସଟି ଲେଖିଛନ୍ତି ପୁପୁନ, ଲିପୁନ, ମାମା, ସୀମା, କାହ୍ନା, ଗୋପି, ଜୁଲି, ଲିଲି, ଗୁଗୁଲ ଏବଂ ତାଙ୍କର ସାନ ଭଉଣୀ ରାନିଆ ଦୋଳମୁଣ୍ଡେଇ କଟକରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ହାତ କି ସଫେଇ ଚଳଚ୍ଚିତ୍ରରେ ଗୀତଟିକୁ, ଯାହାକୁ ଯୁଗଳ କଣ୍ଠରେ ଗାଇଛନ୍ତି ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ଏଇଠି ଶେଷ କରୁଛୁ ଆଜିର ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମ। ଷ୍ଟୁଡିଓ ଘରେ ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜିବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଲୋକସଙ୍ଗୀତରେ ଶୁଣିଲେ ଯୋଡ଼ିନଗର ବାଦ୍ୟ ପରିବେଷଣ କରିଥିଲେ ନରେନ୍ଦ୍ର ମଲ୍ଲିକ ଏବଂ ସାଥୀ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ନାରୀ ମହଲ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
4: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି?
5: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
4: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
5: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ, ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: ପ୍ରଚାର କରୁଛନ୍ତି ନାରୀ ମହଲ କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ସୁପର୍ଣ୍ଣା ଦତ୍ତ।

ଆଜିର ଯୁଗରେ ମହିଳାମାନେ କେବଳ ପରିବାରର ଦାୟିତ୍ୱ ବହନ କରୁଛନ୍ତି ତା ନୁହେଁ, ବରଂ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରି ନିଜେ ସ୍ୱାବଲମ୍ବୀ ହୋଇପାରୁଛନ୍ତି। ଶିକ୍ଷକତା, ଅଧ୍ୟାପିକା, ଚିକିତ୍ସା, ପ୍ରଶାସନ, ବିଜ୍ଞାନ, ସୂଚନା ପ୍ରଯୁକ୍ତି, କୃଷି, ବ୍ୟବସାୟ ଭଳି ଅନେକ କ୍ଷେତ୍ରରେ ସଫଳତାର ସହ କାର୍ଯ୍ୟଭାର ତୁଲାଉଛନ୍ତି, ଆଉ ପରିବାରର ଆର୍ଥିକ ସ୍ଥିତିକୁ

0: କରିପାରିଛନ୍ତି। ଆଜି ସେମିତି ଜଣେ ଭଉଣୀଙ୍କର କଥା କହିବୁ ଯିଏକି ଜଣେ ପ୍ରଧାନ ଶିକ୍ଷୟିତ୍ରୀ, ସମାଜସେବୀ, ସେ ମଧ୍ୟ ଲେଖାଲେଖି କରନ୍ତି। ସେ ହେଲେ ସୁଷମା ବାରିକ। ପ୍ରଥମେ ତାଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ଆପଣ ତ ପ୍ରଥମତଃ ଜଣେ ପ୍ରଧାନ ଶିକ୍ଷୟିତ୍ରୀ, ଲେଖାଲେଖି କରନ୍ତି, ସମାଜସେବୀ ମଧ୍ୟ, ତେବେ ଏତେ ଗୁଡ଼ିଏ କାର୍ଯ୍ୟ କେମିତି ଆପଣ କରିପାରନ୍ତି ସେ ବିଷୟରେ ଟିକେ ଆମ ଭଉଣୀମାନଙ୍କୁ କୁହନ୍ତୁ।
1: ସମୟ ତ ସମସ୍ତଙ୍କ ପାଇଁ 24 ଘଣ୍ଟା, ଆଉ ଯେହେତୁ ବ୍ୟସ୍ତବହୁଳ ଜୀବନ, ସମୟ କାଢ଼ିବାକୁ ପଡ଼େ। ଲେଖାଲେଖି ଯେହେତୁ ମୋର ମୋତେ ଭଲ ଲାଗେ, ସେଟା ମୋ ରୁଚି, ସେଥିପାଇଁ ମଧ୍ୟ ମୋତେ ସମୟ ଦେବାକୁ ପଡ଼େ। ଯଦିଓ ସବୁଦିନ ମୁଁ ସମୟ ଦେଇପାରେନି, ଯେତେବେଳେ ମଧ୍ୟ ସମୟ ହୁଏ, ଏମିତିକି ରାତିରେ ଯେତେବେଳେ ମୋତେ ଶୋଇବାରେ ଟିକେ ବିଳମ୍ବ ହୁଏ, ସେତେବେଳେ ମଧ୍ୟ ବସିକି ଲେଖେ, 4ଟାରେ ଉଠିଗଲେ ମଧ୍ୟ ଲେଖେ। ତେଣୁ ସମୟ ହିଁ ଦେବାକୁ ପଡ଼େ, ସମୟ ତ ସମସ୍ତଙ୍କ ପାଇଁ ସମାନ।
0: ଆଜ୍ଞା, ତେବେ ଆପଣ କେବେଠାରୁ ଲେଖାଲେଖି କଲେଣି?
1: ମୁଁ ଯେତେବେଳେ +2 ପଢୁଥିଲି ସେତେବେଳେ ଠାରୁ ଲେଖାଲେଖି କରିଥିଲି। ଛୋଟ ଛୋଟ କବିତା ଲେଖେ। ପ୍ରଥମ ସାଙ୍ଗରେ ଗୋଟେ ହେଇ ଯେ ଘଟଣା ଘଟିଥିଲା, ସେ ଘଟଣା ମୋତେ ପ୍ରଭାବିତ କରିଥିଲା ବହୁତ। ତ ସେଇଟା ମୋର ଥିଲା ପ୍ରଥମ ଗଳ୍ପ। ସେ +2 ସମୟରେ ମୁଁ ଲେଖାଲେଖି କରୁଛି, ଯଦିଓ ସବୁ ଲେଖା ମୋର ପ୍ରକାଶିତ ହେଇପାରିନି, କେତେ ଲେଖା ବି ହଜିଯାଇଛି, ଏବେ ମଧ୍ୟ ମୁଁ ଖୋଜିଲେ ପାଉନି, ବହୁତ ବର୍ଷ ଅତିକ୍ରାନ୍ତ ହେଲାଣି। ସେଇ +2 ବେଳ ଠାରୁ ମୁଁ ଲେଖାଲେଖି କରୁଛି।
0: ଆପଣ କୋଉ ଧରଣର ଲେଖା ଲେଖିବାକୁ ବେଶୀ ପସନ୍ଦ କରନ୍ତି?
1: ମୁଁ ପରିବେଶକୁ ନେଇକି, ଗ୍ରାମ, ମୋ ଗାଁକୁ ମୁଁ ବହୁତ ଭଲ ପାଏ। ମୋ ଗାଁକୁ ନେଇକି, ମୋର ପିଲାଦିନର ସ୍ମୃତିକୁ ନେଇକି ମୁଁ ଲେଖେ। ତାହା ସହିତ ମୋର ଗଳ୍ପ ଏବଂ ପ୍ରବନ୍ଧ ମଧ୍ୟ ଅଛି। ପ୍ରବନ୍ଧରେ ମୁଁ ଆମର ଐତିହାସିକ ଆଉ ପୌରାଣିକ ନାରୀ ଚରିତ୍ର ମାନଙ୍କୁ ନେଇକି ବିଶେଷ ଭାବରେ ମୁଁ ଲେଖିଛି।
0: ତେବେ ଆପଣଙ୍କର ଏଇ ଯୋଉ ଲେଖା ଗୁଡିକ କୋଉଠି ପ୍ରକାଶିତ ହେଇଛି?
1: ପ୍ରକାଶ ମୋର 11ଟା ବହି ବାହାରି ଯାଇଛି। 5ଟି କବିତା, 2ଟି 3ଟି ଗଳ୍ପ, ଶିଶୁ ଗଳ୍ପ ଗୋଟେ ବାହାରିଛି, ତା ସହିତ ପ୍ରବନ୍ଧ, ଆମ ଐତିହାସ ଜ୍ୟୋତିଷିକା ବାହାରିଛି, ଏବେ ବାହାରିବାକୁ ଅଛି ଗୋଟେ ବହି, ମୋର ପାଣ୍ଡୁଲିପି ପ୍ରସ୍ତୁତ ସରିଛି, ସେଇଟା ଅଛି ଉତ୍କଳିନୀ। 15 ଜଣ ନାରୀ ଚରିତ୍ରଙ୍କୁ ନେଇକି ମୁଁ ସେ ପାଣ୍ଡୁଲିପି ପ୍ରସ୍ତୁତ ହେଇଛି, ସେଇଟା ଆସନ୍ତା ବର୍ଷକୁ ବୋଧେ ସେଇଟା ମୋର ଉନ୍ମୋଚନ ହେଇଯିବ। ଏଇ ବର୍ଷ ମୁଁ ତ ଶିକ୍ଷୟିତ୍ରୀ, ପ୍ରଧାନ ଶିକ୍ଷୟିତ୍ରୀ ଅଛି, ବିଦ୍ୟାଳୟର ସବୁ ଦାୟିତ୍ୱ ମୋ ଉପରେ, ଅଫିସ କାର୍ଯ୍ୟ ଠାରୁ ବିଦ୍ୟାଳୟ ସମସ୍ତ ଦାୟିତ୍ୱ, ତେଣୁ ଏବେ ଟିକେ ସମୟ ଦେଇପାରିଲିନି, ଆଗକୁ ଉନ୍ମୋଚନ ହବ। 11ଟି ବହି ମୋର ବାହାରି ସାରିଛି।
0: ଆଜ୍ଞା, ତେବେ ଆପଣଙ୍କୁ କୋଉ ଧରଣର ଲେଖା ଲେଖିବାକୁ ବେଶୀ ଆତ୍ମସନ୍ତୋଷ ମିଳିଥାଏ?
1: ଆତ୍ମସନ୍ତୋଷ ତ ଏମିତି ମନକୁ ଆସିଲା ଯେ ସମସ୍ତେ ମାନସ କନ୍ୟା, ଯାହା ମନକୁ ଆସିଲା ତା ଲେଖେ। ବିଶେଷ କରି ସମାଜରେ ଯୋଉ ଅତ୍ୟାଚାର ନାରୀମାନଙ୍କ ପ୍ରତି ରହୁଛି, ସେ ନାରୀମାନଙ୍କୁ ଆମେ ଠିକ ଭାବେ ନ୍ୟାୟ କୋଉଠି ଦେଇପାରୁନେ, ଏବଂ ସମାନ ଭାବରେ ଆମେ ସୁବିଧା ସୁଯୋଗ ମଧ୍ୟ ଅଧିକାଂଶ ସମୟରେ, ଯେହେତୁ ଏବେ ଯଦିଓ ଝିଅମାନଙ୍କୁ ପଢ଼ଉଛନ୍ତି, ପୁଅମାନେ ପଢ଼ୁଛନ୍ତି, ଝିଅମାନେ ମଧ୍ୟ ପଢ଼ୁଛନ୍ତି, ତଥାପି ମଧ୍ୟ ମୁଁ ଦେଖୁଛି ଝିଅମାନଙ୍କ ପ୍ରତି ନିଶ୍ଚିତ ଟିକେ ରହୁଛି କମଜୋର।
0: ଏଇ ମାନସିକତାରେ କେମିତି ପରିବର୍ତ୍ତନ ହବ ସେ ବିଷୟରେ ଆପଣ କେବେ ଆପଣଙ୍କର ଲେଖାରେ ଲେଖି?
1: ମୋର ଗଳ୍ପ, ମୋର ଗଳ୍ପ ବହୁତ ଅଛି। ଝିଅମାନେ କେମିତି କିଛି ସମାଜ, ଗୋଟେ ଲେଖକ ବା ଗୋଟେ ଲେଖିକା ଯେତେବେଳେ ଲେଖେ, ତାର ନିଜର ବ୍ୟକ୍ତିଗତ ଅନୁଭବକୁ ନେଇକି, ସମାଜର ଅନୁଭବକୁ ନେଇକି ସେ ଲେଖେ। ସମାଜର ଚାରିପଟେ ଯେତେବେଳେ ଆମେ ଦେଖୁଛେ ଯେ ଏଇ ଏଇ ଘଟଣା ସବୁ ଘଟିତ, ସେଇ ଘଟଣାମାନଙ୍କୁ ନେଇକି ମୁଁ ଲେଖୁଛି, ଏବଂ ବିଶେଷ କରି ମୋତେ ଭଲ ଲାଗେ ଏଇ ନାରୀମାନଙ୍କ ପ୍ରତି ଅତ୍ୟାଚାର, ସେମାନଙ୍କର ପ୍ରତି ସମାନ ବ୍ୟବହାର ରହୁନି, ମୋତେ ସେଠି ବହୁତ ଦୁଃଖ ଦିଏ, ଏବଂ ମୁଁ କଲମ ଚାଳନା କରେ। ପ୍ରାୟତଃ ମୋର ଲେଖା ନାରୀମାନଙ୍କ ସମ୍ବନ୍ଧୀୟ।
0: ସେଠି ସମାଧାନର ବାଟ କ'ଣ ପିଟେଇଛନ୍ତି?
1: ସମାଧାନର ବାଟ ମୁଁ ଯାହାଟା ଦେଖିଛି, ମୋତେ ସମାଧାନର ବାଟ ଗୋଟିଏ ଗୋଟେ ଗୋଟେ ଜାଗାରେ ସେ ମହିଳାଟି ବା ନାରୀଟି ସେ ଲଢ଼ିଛି, ନାରୀଟିଏ ଲଢ଼ିଛି, ଯେତେ ଅଭାବ କେବେ ଆତ୍ମହତ୍ୟା କରିବା ବା ନିଜକୁ ଶେଷ କରିଦେବା କେବେ ସମାଧାନ ନୁହଁ। ଆମେ ଯଦି, ମୋର ଗୋଟେ କବିତା ଅଛି, ଦରଦରେ ଭିଜା ଲୁହ ଦୁଇ ବିନ୍ଦୁ ଆସୁଥାଏ ଯେବେ ଝରି, ଲୁଚେଇ ରଖିନେ ପଲକରେ ତୋର ଅତି ଆପଣାର କରି, ସମାନୁଭୂତି ମିଳେ ନା ସହଜେ, ମିଳେ ନା ଲୁହର ମୂଲ, ଦୁଃଖେ ଭାଙ୍ଗିଗଲେ ହସନ୍ତି ସଭିଏ, କିଏ ସେ ଦିଏନି ବଳ, ଲୁହଦାର ନୁହେଁ ସ୍ୱାଭିମାନ ଏ ତ ଏମିତି ଦିଅ ନା ସାରି, ଦରଦରେ ଭିଜା ଲୁହ ଦୁଇ ବିନ୍ଦୁ ଆସୁଥାଏ ଯେବେ ଝରି। ଯଥାରେ କାହା ଆଗରେ କାହା ସମ୍ମୁଖରେ ତୁ ଲୁହ ବୁହନି, କାହିଁକିନା ତୋ ଲୁହର ମୂଲ୍ୟ କେହି ବୁଝିବେନି, ସେଇ ଲୁହକୁ ସାହିତିକି ତାକୁ ଯେ ତୁ ସ୍ୱାଭିମାନ କରିଦବୁ, ତାହେଲେ ତୁ ଦୁନିଆ ଜିଣିବୁ ଏବଂ ତୁ ନିଶ୍ଚିତ ଭାବେ ଦିନେ ଦିନେ ସଫଳ ହେବୁ, ସେ ଦୁନିଆକୁ ଦେଖେଇବୁ ଯେ ତତେ ଏତେ ଦୁଃଖ ଦେଉଛନ୍ତି, ତାଙ୍କ ଆଗରେ ତୁ ଦମ୍ଭ ହେଇକି ଛିଡ଼ା ହେଇଯିବୁ।
0: ଆପଣ ଏମିତି ପ୍ରବନ୍ଧ କବିତା ସବୁ ଲେଖିଛନ୍ତି, ପାଠକ ପାଠିକାଙ୍କ ଦ୍ୱାରା

0: ତାହା କେତେ ଦୂର ଆଦୃତ ହେଇଛି ବା ଆଦୃତି ଲାଭ କରିଛି?
1: ପାଠକ ମାନେ, ମୁଁ ଗୋଟେ ମୋର ଘଟଣାଟିଏ ମନେ ପଡୁଛି। ଜଣେ ପାଠକ ମୋର ଆମ ଇତିହାସ ଜ୍ୟୋତିଷିକା ନାମକ ମୋର ପ୍ରବନ୍ଧ ସଂକଳନଟି ସେ ପଢିଲେ ଏବଂ ଥରେ ମୋ ଘରକୁ ଆସିଛନ୍ତି। ଏତେ ଭଲ ଲେଖା ତମେ, ଏତେ ଭଲ ଲେଖୁଛ, ତମ କଲମରେ ଏତେ ଦମ ଏବଂ ଲେଖାଟି ବହୁତ ଭଲ ହେଇଛି, ମତେ ବହୁତ ଭଲ ଲାଗେ, ସେଥିପାଇଁ ତମକୁ ମିଠା ଖୋଇବାକୁ ତୁମ ଘରକୁ ଆସିଛି। ତେଣୁ ସେଠି ମତେ ବି ବହୁତ ଖୁସି ଲାଗିଲା। ମୁଁ କହିଲି ଯାହା ହଉ, କୋଉ ପୁରସ୍କାର ମତେ ନ ମିଳୁ କିନ୍ତୁ ପାଠକଙ୍କର ଏଇ ଯୋଉ ସ୍ନେହ ଶ୍ରଦ୍ଧା ସେଇଟା ମୋ ପାଇଁ ବହୁତ ବଡ଼। ମତେ ବହୁତ ଭଲ ଲାଗିଲା ସେନ। ଆଉ ଏମିତି ଫୋନ ମଧ୍ୟ କରନ୍ତି, ଯୋଉ ପଢିକି କେତେବେଳେ ଯୋଉ ପତ୍ରିକାରେ ବାହାରେ ବା କୌଣସି ସମ୍ବାଦପତ୍ର ବି ବାହାରେ ମୋର ଲେଖା ବାହାରିଥାଏ, ସେମାନେ ପଢିକି ମତେ ଫୋନ ବି କରନ୍ତି, କହନ୍ତି ବହୁତ ଭଲ ହେଇଛି ଲେଖା। ସେତେବେଳେ ମତେ ବହୁତ ଭଲ ଲାଗେ, ଖୁସି ଲାଗେ ବହୁତ।
0: ଆଜ୍ଞା, ଆପଣ ଏଥିପାଇଁ ପୁରସ୍କୃତ ହେଇଛନ୍ତି?
1: ହଁ, ମୁଁ ବହୁ ଅନୁଷ୍ଠାନରେ ପୁରସ୍କୃତ ହେଇଛି।
0: ତେବେ ଏଇ ଲେଖାଲେଖିକୁ ନେଇ ଆପଣଙ୍କର ଆଗକୁ ଯୋଜନା କଣ ରହିଛି?
1: ଲେଖାଲେଖିକୁ ନେଇକି ତ ଲେଖିବ ତ କଲମ ହାତ ଚାଲୁଥିଲା ପର୍ଯ୍ୟନ୍ତ କଲମ ନିଶ୍ଚୟ ଚାଲିବ। ମୋର ତ ଭାବିଛି ଏଠି ସରକାରୀ ଚାକିରିରେ ଟିକେ ମୁଁ ସମୟ ଦେଇପାରୁନି, ସେ ମାଙ୍କ ନାଁରେ ମୁଁ ଗୋଟେ ସାହିତ୍ୟ ଅନୁଷ୍ଠାନ କରିବି ଆଉ ଶେଷ ପର୍ଯ୍ୟନ୍ତ ସେ ସାହିତ୍ୟ ସେବା କରିବି। ମୋ ଘର ହେଉଛି ମାହାଙ୍ଗା ଅଞ୍ଚଳର ଝିଅ ମୁଁ ଏବଂ ସେଇ ମାହାଙ୍ଗାର ଲୋକମାନଙ୍କର ସାହିତ୍ୟ ସଂସ୍କୃତି ପ୍ରତି ଅଭିରୁଚି ଆଣିବା ପାଇଁ, ଅଭିରୁଚି ବଢ଼ାଇବା ପାଇଁ ସମାଜସେବା ଏବଂ ସାହିତ୍ୟ ସେବାରେ ମୋ ଜୀବନ ଉତ୍ସର୍ଗ କରିବି, ଏଇଟା ମୋର ଆନ୍ତରିକ ଇଚ୍ଛା।
0: ଆଜ୍ଞା, ଆପଣ ସମାଜସେବା ମଧ୍ୟ କରୁଛନ୍ତି?
1: ଆଜ୍ଞା।
0: ଆପଣ କଥା ପ୍ରସଙ୍ଗରେ କହୁଥିଲେ ନିଜ ଗାଁକୁ ବହୁତ ଭଲ ପାଆନ୍ତି, କୋଉଠି ଆପଣ ବଢ଼ିଛନ୍ତି?
1: ମୋର ଘର ହେଉଛି ମାହାଙ୍ଗା ରଘୁନାଥ, କଟକ ଜିଲ୍ଲାର ମାହାଙ୍ଗା ରଘୁନାଥ ନଗର। ସେଠି ମୋର ଶିକ୍ଷା ଏବଂ ଚାକିରି ମଧ୍ୟ କିଛି ଦିନ ସେଇଠି ଥିଲା, ତାପରେ ଏବେ ମୁଁ ସହରକୁ ଆସିଛି, କଟକରେ ମୋର ଚାକିରି ସ୍ଥାନ।
0: ଆଜ୍ଞା, ବେଳେବେଳେ ମନେ ପଡ଼େନି ସେଇ ଗାଁର ସେଇ ଅନୁଭୂତି, ସେଇ ରଜଦୋଳିର ସଙ୍ଗୀତ, ବିଭିନ୍ନ ପର୍ବପର୍ବାଣୀ?
1: ଆଜ୍ଞା, ହଁ, ସେମିତି ମୋର ମଧ୍ୟ ଗୋଟେ କବିତା ଅଛି, ପିଲାଦିନର ସ୍ମୃତି ମତେ ବହୁତ ଭଲ ଲାଗେ, ମୋର ସାଙ୍ଗଟିଏ ତାକୁ ନେଇକି ମଧ୍ୟ ମୁଁ କବିତା ଲେଖିଛି। ସାଥିରେ ଫେରନ୍ତା କି ସେଇ ଦିନ, ସ୍ମୃତି ଚଉରାରେ ଅଲିଭା ଦୀପାଳି, ନୀତି ଜାଳେ ଆଜି ମନ ସାଥୀ, ଫେରନ୍ତା କି ସେଇ ଦିନ, ଫେରନ୍ତା କି ସେଇ ଝଡ଼ି ବରଷା, ଜହ୍ନି ଆଞ୍ଜୁଳିରେ କୁଆଁରୀ ଓଷା, ଫେରି ଆସନ୍ତା କି କୁଆଁରୀ ମେଳି, ଆମ୍ବ ଗଛ ଡାଳି ରଜର ଦୋଳି, ଫେରି ଆସନ୍ତା ସିଏ ଉଚ୍ଛାଟ ପଣ, କଞ୍ଚା ପଲକରେ ଦୁହେଁ ପଢୁଥାନ୍ତେ ଦୁହିଁଙ୍କ କିଶୋରୀ ମନ ସାଥୀ, ଫେରନ୍ତା କି ସେଇ ଦିନ।
0: ସେଇ ପିଲାବେଳର ସାଙ୍ଗସାଥି ସେମାନଙ୍କ ସହିତ ଆପଣମାନଙ୍କର କେବେ ଦେଖା ହୁଏ?
1: ଆଜ୍ଞା, ଗାଁକୁ ଗଲେ ତ ଦେଖାଯାଏ, ଏମିତି ଫୋନରେ କଥା ହଉ, ଆଉ ଆମର ତ ଏବେ ତ ହେଇଗଲା ମୋବାଇଲରେ ସବୁ ଗ୍ରୁପରେ ମଧ୍ୟ ଅଛୁ ଆମେ ଆମ ବ୍ୟାଚର, ତେଣୁ ସବୁବେଳେ ଆମେ କଣ୍ଟାକ୍ଟ ଥାଉ। ସେମାନଙ୍କର ଯାହା ସବୁ ହୁଏ ପର୍ବ କିମ୍ବା ତାଙ୍କ ଘରେ କୌଣସି ଉତ୍ସବ ଆମକୁ ଡାକନ୍ତି, ମୁଁ ମଧ୍ୟ ଡାକେ, ସମ୍ପର୍କରେ ସବୁବେଳେ ଥାଉ ଆମେ, ସେଇଟା ହିଁ ବହୁତ ଭଲ ଲାଗେ।
0: ଆଜ୍ଞା, ଏମିତି ଆପଣଙ୍କର ପିଲାଦିନଙ୍କ କଥା ବେଳେବେଳେ ମନେ ପଡ଼ିଯାଏ ନା କଣ? ତେବେ ଆପଣ କହୁଥିଲେ ଯେ ଆପଣ ଜଣେ ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟ।
1: ଆଜ୍ଞା,
0: କେବେଠି ଚାକିରି କଲେଣି?
1: ଚାକିରି ମୁଁ 1992 କଲେଣି, ଶିକ୍ଷକ ରୂପେ ଯୋଗ ଦେଇଥିଲି, ଏବେ ପ୍ରଧାନ ଶିକ୍ଷୟିତ୍ରୀ ଅଛି, ପ୍ରମୋସନରେ ପଦୋନ୍ନତି ପାଇ ପ୍ରଧାନ ଶିକ୍ଷୟିତ୍ରୀ ଅଛି।
0: ଆପଣ ତ ଅନେକ ପିଲାଙ୍କର ଭବିଷ୍ୟତ ଗଠନ କରିଛନ୍ତି, ସେମାନଙ୍କୁ ନୈତିକ ଶିକ୍ଷା କ'ଣ ସବୁ ଦିଆଯାଉଛି?
1: ହଁ, ଏମିତି ତ ଆମେ ପାଠ ପୁସ୍ତକ ଯାହା ଅଛି ଆମେ ତାକୁ ପଢ଼ାଇବାକୁ ବାଧ୍ୟ, ପାଠ୍ୟ ପୁସ୍ତକ ସାରିବାକୁ ବାଧ୍ୟ, କିନ୍ତୁ ଜଣେ ପ୍ରଧାନ ଶିକ୍ଷୟିତ୍ରୀ ଚାହିଁଲେ ତାର ପରିବେଶକୁ ସିଏ ଆଧ୍ୟାତ୍ମିକ ନୈତିକ ଶିକ୍ଷାରେ ନିଶ୍ଚିତ ଭାବରେ ଉନ୍ନତି ଆଣିବ। ମୁଁ ମଧ୍ୟ 2-3 ବର୍ଷ ହେଲାଣି ମୁଁ ରହିଛି ଯୋଉ ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ, ନୈତିକ ଶିକ୍ଷା ସେମାନଙ୍କୁ ବହୁତ ମୁଁ କରେ, ସେମାନଙ୍କ ପାଇଁ ସ୍ୱାସ୍ଥ୍ୟ ସଚେତନତା ସହିତ ନୈତିକ ଶିକ୍ଷା ଏବଂ ଐତିହ୍ୟର ସବୁ ବରେଣ୍ୟ ପୁରୁଷମାନଙ୍କର ବ୍ୟକ୍ତିମାନଙ୍କର ଜୟନ୍ତୀ କରେ, ତାଙ୍କର ଜନ୍ମଦିନ କରେ। ତା ସହିତ ମୁଁ ମା ସରୋଜ, ଯେହେତୁ ଆଧ୍ୟାତ୍ମିକ ଶିକ୍ଷା ଆଜିକାଲି ବାଟହୁଡ଼ା ସଂସ୍କୃତି ପାଇଁ ନିଶ୍ଚିତ ଭାବରେ ଛୋଟ ଛୋଟ ପିଲାମାନଙ୍କୁ ତାଙ୍କର ଆଧ୍ୟାତ୍ମିକ ଶିକ୍ଷା ନିହାତି ଆବଶ୍ୟକ, ସେଥିପାଇଁ ମୁଁ ମା ସରସ୍ୱତୀଙ୍କର ପ୍ରତିମୂର୍ତ୍ତି, ପ୍ରସ୍ତର ପ୍ରତିମୂର୍ତ୍ତି ମୋ ବିଦ୍ୟାଳୟରେ ସ୍ଥାପନ କରିଛି। ପ୍ରତ୍ୟେକ ଦିନ ପ୍ରାର୍ଥନା କ୍ଲାସ ପରେ ପିଲାମାନେ ଧାଡ଼ିହେଇକି ଯିବେ, ମା ସରସ୍ୱତୀଙ୍କୁ ପ୍ରଣାମ କରିବେ। ତା ପୂର୍ବରୁ ବଡ଼ ପିଲାମାନେ ଧୂପ ଏବଂ ଫୁଲ ଦେଇଥାନ୍ତି ପ୍ରତିମୂର୍ତ୍ତିରେ। ସେମାନେ ଯିବେ, ଧାଡ଼ି ହେଇ ଯିବେ ଏବଂ ପ୍ରତିମୂର୍ତ୍ତିକୁ ନମସ୍କାର କରି ବା ମୂର୍ତ୍ତିକୁ ମାଙ୍କୁ ମା ସରସ୍ୱତୀଙ୍କୁ ନମସ୍କାର କରି ସେମାନେ ଶ୍ରେଣୀ ଘରେ ଯାଇକି ତାଙ୍କର ପାଠ ନିର୍ଘଣ୍ଟ ଆରମ୍ଭ କରିବେ। ମୁଁ ଏଇ ଶିକ୍ଷା ସବୁ ଦିଏ। ଆମର ବରେଣ୍ୟ ବ୍ୟକ୍ତି

0: ମାନଙ୍କୁ ବରପୁତ୍ର ମାନଙ୍କୁ ତୁମେ ମନେ ରଖ, ସମସ୍ତଙ୍କର ଜୟନ୍ତୀ ମଧ୍ୟ କରେ, ତା ସହିତ ମିଟିଂ ଡାକେ ଯେତେବେଳେ ମହିଳାମାନଙ୍କର ବା ବାପା ମାଙ୍କର, ସେବେଳେ ମଧ୍ୟ ସେମାନଙ୍କୁ ମୁଁ କହେ। ବିଭିନ୍ନ ସଚେତନତା କାର୍ଯ୍ୟକ୍ରମରେ ମଧ୍ୟ କରେ, କୁଷ୍ଠ ସଚେତନତା କାର୍ଯ୍ୟକ୍ରମ କରିଥିଲି, ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ, ଏବଂ ମା ମାନଙ୍କୁ ବି ମଧ୍ୟ ବୁଝାଏ ଆମେ ପୁଅ ଏବଂ ଝିଅକୁ ସମାନ ଦେଖିବା।
1: ଆଜ୍ଞା, ଆପଣ ତ ଜଣେ ପ୍ରଧାନ ଶିକ୍ଷୟିତ୍ରୀ, ଗୋଟିଏ ବଡ଼ ଗୁରୁ ଦାୟିତ୍ୱ ତୁଲାଉଛନ୍ତି, ତେବେ ଯେହେତୁ ପିଲାମାନଙ୍କୁ ନେଇ ସେଠି ଶିକ୍ଷାଦାନ ଦିଆଯାଉଛି, ସ୍କୁଲରେ ତ ଅନେକ ସମସ୍ୟା ମଧ୍ୟ ରହୁଥିବ ପିଲାମାନଙ୍କର, ସେସବୁ ସମସ୍ୟାର ସମାଧାନ କେମିତି କରିଥାନ୍ତି? ବେଳେବେଳେ ଅନେକ ସମସ୍ୟାର ମଧ୍ୟ ସମ୍ମୁଖୀନ ହେବାକୁ ପଡୁଥିବ, ସେସବୁ ସମସ୍ୟାର ସମାଧାନ କେମିତି କରିଥାନ୍ତି?
0: ଆମର ଗୋଟେ ବିଦ୍ୟାଳୟ ପରିଚାଳନା କମିଟି ଅଛି, ସେ କମିଟିରେ 15 ଜଣ ସଦସ୍ୟ ଅଛନ୍ତି, ଏ ମାସରେ ଥରେ ଆମର ସେ ବୈଠକ ବସେ। ତା ସହିତ ସମସ୍ତ ଅଭିଭାବକ ମାନଙ୍କୁ ନେଇକି ମଧ୍ୟ ଆମେ ସଭା ଡାକିଥାଉ, ସେଥିରେ ସେମାନେ ଆସିକି ତାଙ୍କର ସମସ୍ୟା କୁହନ୍ତି ଏବଂ ସମାଧାନର ବାଟ ଆମେ ମିଶିକି ବାହାର କରୁ। ଏବଂ ଯଦି ବିଦ୍ୟାଳୟରେ କିଛି ଅସୁବିଧା ହେଲା କୌଣସି ପିଲାର, ମୁଁ ସାଙ୍ଗେ ସାଙ୍ଗେ ସେ ଜଣେଇ ଦିଏ ତାଙ୍କ ବାପା ମାଙ୍କୁ। ଏବଂ ମୁଁ ଭାବୁଛି ଯେହେତୁ ମା ମାନେ ବେଶୀ ଆସନ୍ତି ମୋ ପାଖକୁ, ଯେହେତୁ ମୁଁ ଜଣେ ମହିଳା, ତାଙ୍କ କଥାକୁ ସେମାନେ ଠିକ୍ ରୂପେ ମୋତେ କହିପାରନ୍ତି। ସେମାନେ ଆସନ୍ତି, ଆମେ ଯାହା ସମସ୍ୟା ଘରେ ହଉ ବା ବିଦ୍ୟାଳୟରେ ହଉ, ଆମେ ମିଶିକି ସମାଧାନ କରୁ। ଏମିତି ବହୁତ ସମସ୍ୟା ସମାଧାନ ହେଇଛି। ପିଲାମାନଙ୍କୁ ଗୀତରେ ଖେଳ ମାଧ୍ୟମରେ ଶିକ୍ଷା ସେ ଛୋଟ ପିଲାମାନଙ୍କୁ ଦିଆହଉଛି, ଏବଂ ବଡ଼ ପିଲାମାନଙ୍କୁ ତାଙ୍କର ବଡ଼ ପିଲାମାନଙ୍କର ବିଦ୍ୟାଳୟର ପାଠ୍ୟକ୍ରମ ଯାହା ଅଛି ତ ଅଛି, ପାଠ୍ୟକ୍ରମ ବାହାରେ ଆମର ଗୋଟେ ବ୍ୟାଗ୍ଲେସ୍ ଡେ ଅଛି, ସେଦିନ ପିଲାମାନେ ପଢ଼ିବେନି, ବଡ଼ ଶ୍ରେଣୀ ପିଲା ମାନେ ପଢ଼ିବେନି, ତାଙ୍କୁ ଆମେ କୌଣସି ମହାପୁରୁଷମାନଙ୍କୁ, ସେ ଅଞ୍ଚଳର କୌଣସି ବ୍ୟକ୍ତି, ଯେଉଁମାନେ ଟିକେ ଜଣାଶୁଣା ବ୍ୟକ୍ତି, ସେମାନଙ୍କୁ ଡାକିଥାଉ। ସେମାନେ ଆସିକି ତାଙ୍କର ଜୀବନର ଅନୁଭୂତି ତାଙ୍କୁ କହିଥାନ୍ତି, ସେ ବିଷୟରେ ସେମାନେ ଧାରଣା ପାଆନ୍ତି, ଏବଂ ସେତୁ ନିଶ୍ଚିତ ଭାବରେ ସେମାନେ ପିଲାମାନେ ଉପକୃତ ହୁଅନ୍ତି ବା ସେଇଭଳି ହେବାକୁ ସେମାନେ ଚେଷ୍ଟା କରନ୍ତି। ଏବଂ ଗୀତ ଯୋଉଟା, ଗୀତ ମାଧ୍ୟମରେ ଆମେ ପିଲାମାନଙ୍କୁ ସେଇ ମୁଁ ଶିଖାଏ ମଧୁବାବୁଙ୍କ ବିଷୟରେ, ରମାଦେବୀଙ୍କ ବିଷୟରେ, ଏସବୁ କିଛି ଗୀତ ମୁଁ ଶିଖେଇଛି। ପ୍ରାର୍ଥନା ସହିତ ଅନେକ ଭଜନ ମଧ୍ୟ ପିଲାମାନଙ୍କୁ ଶିଖେଇଛି, ନୈତିକ ଶିକ୍ଷା ପାଇଁ, ଆଧ୍ୟାତ୍ମିକ ଶିକ୍ଷା ପାଇଁ। ଆଉ ଗଳ୍ପ ମଧ୍ୟ ମୁଁ ଯେତେବେଳେ ବିଦ୍ୟାଳୟକୁ ଯାଏ ବା ବିଦ୍ୟାଳୟରେ ଥାଏ, ପିଲାମାନେ ଆସନ୍ତି ମୋ ପାଖକୁ, କୌଣସି ସମସ୍ୟା ନେଇ ମୁଁ ତାଙ୍କୁ ଗଳ୍ପ ଛଳରେ କିଛି କହେ। ଏବଂ ମୁଁ ଯେତେବେଳେ କ୍ଲାସ୍କୁ ଯାଏ, ମୁଁ ମଧ୍ୟ କ୍ଲାସ୍କୁ ଯାଏ, କ୍ଲାସ୍ରେ ଗଲାବେଳେ ଗଳ୍ପ ଛଳରେ ବା ସେମାନେ ସମସ୍ତେ ଜାଣନ୍ତି ମୁଁ ଗୀତ ବି ବୋଲିବାକୁ ଭଲ ପାଏ, ଗୀତ ଛଳରେ କିଛି କିଛି ତାଙ୍କୁ ଉପଦେଶ ଦିଆଯାଏ।
1: ଆଜ୍ଞା, ଆପଣ ତ ବର୍ତ୍ତମାନ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟଭାର ତୁଲାଇଛନ୍ତି, ତେବେ ଯେତେବେଳେ ଆପଣ ଶିକ୍ଷକତା କରୁଥିଲେ ସେତେବେଳେ କୋଉ ବିଷୟ ପାଠ ପଢ଼ାଉଥିଲେ?
0: ମୁଁ ସେତେବେଳେ ଓଡ଼ିଆ ପଢ଼ାଏ, ଇଂଲିଶ ପଢ଼ାଏ, ଭୂଗୋଳ ମଧ୍ୟ ପଢ଼ାଏ, ଇତିହାସ ପଢ଼ାଏ। ମୋର ସ୍ନାତକୋତ୍ତର ଶିକ୍ଷା ଥିଲା ପଲିଟିକାଲ ସାଇନ୍ସ, ରାଜନୀତି ବିଜ୍ଞାନ, ତେଣୁ ଏସବୁ ବିଷୟ ଆର୍ଟ୍ସ କଳା ଶିକ୍ଷା ମୁଁ ପିଲାମାନଙ୍କୁ ଦିଏ।
1: ଆଜ୍ଞା, ଯେତେବେଳେ ଆପଣ ଗୋଟିଏ ଶ୍ରେଣୀ ଗୃହରେ ପାଠ ପଢ଼ାଉଥାନ୍ତି, ସେଠି ଶ୍ରେଣୀରେ ଶୃଙ୍ଖଳା ରକ୍ଷା କରିବା ପାଇଁ କଣ କରନ୍ତି? କାହିଁକି ନା ଅନେକ ଗୁଡ଼ିଏ ଦୁଷ୍ଟ ସ୍ୱଭାବର ପିଲା ଥାନ୍ତି।
0: ଗୋଟେ ମୋର ସ୍ୱଭାବର ଗୋଟେ ରୂପ କି କଣ ମୁଁ ଜାଣିପାରେ ନା, ମୁଁ ଯୋଉ କ୍ଲାସ୍କୁ ଯାଏ ସେ ସମ୍ପୂର୍ଣ୍ଣ ଭାବରେ ପିଲାମାନେ ଶୃଙ୍ଖଳାର ସହିତ ବସନ୍ତି, ସେ ମୋ ପିଲାମାନଙ୍କ ମୋ ପ୍ରତି ଭଲ ପାଇବା ମୁଁ ମୋତେ ଭାବୁଛି, ଆଦୌ ପାଟି କରନ୍ତିନି ପିଲାମାନେ।
1: କିନ୍ତୁ ଯୋଉ ଦୁଷ୍ଟ ସ୍ୱଭାବର ପିଲାମାନେ ଥାନ୍ତି ସେମାନଙ୍କୁ ଆପଣମାନେ କେମିତି ସମ୍ଭାଳିଥାନ୍ତି?
0: ଦୁଷ୍ଟ ପିଲାମାନେ ତ ରହିବେ, ଜଣେ ଦି ଜଣ ବିଦ୍ୟାଳୟରେ ଅଛନ୍ତି, ତାଙ୍କୁ ଥରେ ଅଧେ ଗାର୍ଡିଆନରେ ଡାକିକି କହୁ। ଗାର୍ଡିଆନ ମାନେ କହନ୍ତି ଆମେ ବିଦ୍ୟାଳୟକୁ ଛାଡ଼ୁଛୁ, ସେଟା ଆପଣଙ୍କ ଦାୟିତ୍ୱ, ଆମେ ସେମାନେ ଦୁଷ୍ଟାମି, ତାଙ୍କ ଦୁଷ୍ଟାମି ଆପଣ ଦେଖିବେ ବିଦ୍ୟାଳୟରେ, ଏକଥା ବି ମୁଁ ଶୁଣିଛି। ଏବଂ ତାଙ୍କୁ ମୁଁ ବୁଝେ, ବିଭିନ୍ନ ପ୍ରକାର ଆମ ଅଫିସକୁ ଡାକେ, ମୁଁ ବିଭିନ୍ନ ପ୍ରକାର ତାଙ୍କୁ ଉପଦେଶମୂଳକ ବାର୍ତ୍ତା ମାଧ୍ୟମରେ ତାଙ୍କୁ ବୁଝିବାକୁ ଚେଷ୍ଟା କରୁ। ଶିକ୍ଷକମାନେ ତୁମର ଯାହା ତୁମର ସେମାନେ ଫ୍ରେଣ୍ଡ, ଫିଲୋସଫର, ଗାଇଡ, ସେମାନଙ୍କ ଖାଲି ପାଠ ପଢ଼ାଉନାହାନ୍ତି, ତୁମର ସେମାନେ ପଥ ପ୍ରଦର୍ଶକ, ସେମାନଙ୍କର ବନ୍ଧୁ ମଧ୍ୟ ସେମାନେ। ତୁମେ ଯାହାର ଅସୁବିଧା ହଉଛି ତୁମେ ସିଧାସଳଖ ଶିକ୍ଷକମାନଙ୍କୁ ନହେଲେ ମୋତେ କୁହ ଆସିକି।
1: ଆପଣ ତ ଶିକ୍ଷକତା କରୁଛନ୍ତି, ଆପଣ ତ ପ୍ରଧାନ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟଭାର ତୁଲାଉଛନ୍ତି, କିନ୍ତୁ ଏ ଯୋଉ ପିଲାମାନଙ୍କର ଭବିଷ୍ୟତ ଗଠନରେ ଶିକ୍ଷକଙ୍କର ଯେମିତି ଭୂମିକା ରହିଛି, ପିତାମାତାଙ୍କର ମଧ୍ୟ ସେମିତି ଭୂମିକା ରହିଛି, ସେମାନଙ୍କର କି ଦାୟିତ୍ୱ ରହିବା ଦରକାର ପିତାମାତାଙ୍କର, ସେ ବିଷୟ ଟିକେ କୁହନ୍ତୁ।
0: ବିଦ୍ୟାଳୟରେ ପିଲା 10 ରୁ 4 ଆମ ପାଖରେ ରହିଲା, ତାପରେ ଅନ୍ୟ ସମୟ ଗୁଡ଼ିକ ସେ ଘରେ କଟେଇଲା। ଯଦି ପିଲାକୁ ହୋମ୍ ଟ୍ୟାକ୍ସ ଦିଆହେଇଛି

0: ପଢେ ପାଠ ଦିଆହେଇଛି ଘରେ। ବାପା ମା ମାନେ ମୋ ବିଦ୍ୟାଳୟରେ ଯୋଉ ଅଛନ୍ତି ପିଲାମାନେ, କିଛି ପିଲାମାନଙ୍କର ଗାର୍ଡିଆନ ବହୁତ ଶୃଙ୍ଖଳିତ ସଚେତନ, ସେମାନେ ଆସନ୍ତି ପଚାରନ୍ତି ଏଇଟା ହେଲାନି ସେଇଟା ହେଲାନି ଏଇଟା କାଇଁ ହେଲାନି ସେଇଟା କାଇଁ ହେଲାନି ଏଠି ପାଠଟା ପଛେଇ ଗଲାଣି। କିନ୍ତୁ ଯୋଉମାନେ ଟିକେ ବି ଅଛନ୍ତି ପିଲା ଲୋକ, ସେମାନଙ୍କୁ ସବୁବେଳେ ଆମେ ଯୋଉ ଡାକୁ ସଭାଟାକୁ, ସେଥିରେ ତାଙ୍କୁ କହୁ ଯେ ପିଲାମାନଙ୍କର ପାଠ ପଢା ଦେଖ, ଆମେ ଯୋଉ ପାଠ ଦଉଛୁ ପିଲାମାନଙ୍କୁ, ପିଲାମାନେ ସେଇଟା କରୁଛନ୍ତି କି ନାହିଁ, ପିଲାଟି ଖାତା ଖୋଲିକି ଲେଖୁଛି କି ନାହିଁ, ପିଲା ବହି ଖୋଲି ପଢୁଛି କି ନାହିଁ। ଆଜିକାଲି ତ ମୋବାଇଲ ଯୁଗ ହେଲା, ମୋବାଇଲ ଆଦୌ ପିଲାଙ୍କୁ ଦିଅନ୍ତୁନି। ଆଉ ଗୋଟେ ବଡ କଥା କୁହେ ମା ମାନଙ୍କୁ କହେ ଯେ ଆପଣମାନେ ଟିଭି ସନ୍ଧ୍ୟା ସମୟରେ 2 ଘଣ୍ଟା ଟିଭି ବନ୍ଦ କରିଦିଅନ୍ତୁ 9 ପର୍ଯ୍ୟନ୍ତ, ପିଲା 9 ଯାକେ ପାଠ ପଢୁ, ତାପରେ ତୁମେ ଟିଭି ଦେଖିବ, ତମ ମନୋରଞ୍ଜନ ଧର୍ମୀ, ତମେ କୌଣସି ତମ ଲାଇକ ଜିନିଷ ତମେ ଯଦି ଦେଖିଲ, ପିଲାଟି ସେଇଠି ବସିଲା। ଯଦି ପିଲାଟି ସେପଟ ରୁମକୁ ବି ଯାଇକି ପଢୁଥିବ, ତା ମନ ଏଇଠିକି ଚାଲି ଆସିବ। ତେଣୁ 2 ଘଣ୍ଟା ଆପଣ ଟିଭି ବନ୍ଦ କରିଦିଅନ୍ତୁ, ଆଉ ପିଲାମାନଙ୍କ ପାଖକୁ ଟିକେ ମୋବାଇଲ କମ୍ ଦିଅନ୍ତୁ। କିନ୍ତୁ ଗୋଟେ କଥା ହଉଛି, ଏବେ ବିଦ୍ୟାଳୟ ଶିକ୍ଷାରେ ବହୁତ ଜିନିଷ ମୋବାଇଲ ମାଧ୍ୟମରେ ହଉଛି,
1: କିନ୍ତୁ ସେଠି ବାପା ମା ମାନେ ତାକୁ ତଦାରଖ କରିବା ଉଚିତ, ପିଲାଟି ମୋବାଇଲ
0: କରୁଛି। ଆଜ୍ଞା, ସେଇଟାକୁ ବି ମଧ୍ୟ ମୁଁ କହେ ଯେ ଟିକେ ଦେଖନ୍ତୁ ଆପଣମାନେ ଯେ ସେ ମୋବାଇଲରେ ପାଠ କରୁଛି ନା ଅନ୍ୟ କୋଉ ବିଷୟ ଦେଖୁଛି, ତାଙ୍କୁ ମଧ୍ୟ କହି ସେମାନେ ଦେଖନ୍ତି, ପିଲାମାନଙ୍କୁ ଦେଖନ୍ତି। ଏବଂ ଯେତିକି ଆମେ କହିବା କଥା, ଆଉ ତ ଘରେ ତ ପିଲା ଆମ ବିଦ୍ୟାଳୟକୁ ତ ପିଲାମାନେ ମୋବାଇଲ ଆଣିବେନି, ସେମାନେ ଘରେ ତାଙ୍କର ଯାହା କରିବା କଥା କରିବେ। ଏବଂ ଘରେ ଗାର୍ଡିଆନ ମାନଙ୍କୁ ହଉ, ଆପଣମାନେ ଟିକେ ବିଶେଷ କାମ ନଥିଲେ, ମୋବାଇଲ ବିଶେଷ ଦରକାର ନଥିଲେ ଆପଣ ମୋବାଇଲ ପିଲାଙ୍କୁ ଦିଅନ୍ତୁନି।
1: ଆଜ୍ଞା,
0: ଏଇଟା ଆମେ ମନା କରୁ।
1: ଆପଣ ଶିକ୍ଷକତା ସହିତ ଜଣେ ସମାଜସେବୀ ମଧ୍ୟ, କଣ ସବୁ କାମ କରୁଛନ୍ତି?
0: ସମାଜସେବାରେ ସାମାଜିକ ଅନୁଷ୍ଠାନ ସହିତ ରହିଛି, ଅନୁଷ୍ଠାନ ମାଧ୍ୟମରେ ଆମେ କମ୍ବଳ ବଣ୍ଟନ କରୁ, ଜଳଛତ୍ର କରୁ, ବୃକ୍ଷରୋପଣ ମଧ୍ୟ କରୁ, ଏବଂ ବିଭିନ୍ନ ଅନୁଷ୍ଠାନକୁ ଯାଇ କିଛି ମଧ୍ୟ ଆମେ ସେମାନଙ୍କର ଯୋଉ ଅସହାୟ ଲୋକମାନେ ଅଛନ୍ତି ତାଙ୍କୁ କୌଣସି କିଛି ସାହାଯ୍ୟ କରୁ, ଆର୍ଥିକ ସାହାଯ୍ୟ ଏବଂ ଅନ୍ୟାନ୍ୟ ସାହାଯ୍ୟ ମାନେ ଆମେ କରୁ।
1: ଏ ଯୋଉ ଆପଣ କହିଲେ ଯେ ବିଭିନ୍ନ ଅନାଥାଶ୍ରମକୁ ଯାଇଥାନ୍ତି, ସେଠି ଯୋଉ ବୃଦ୍ଧ ବୃଦ୍ଧା ମାନେ, ଅନ୍ୟ ମହିଳାମାନେ ଯୋଉ ଆସିଥାନ୍ତି, ସେମାନେ କୋଉ ଅବସ୍ଥାରେ ସବୁ ଆସିଥାନ୍ତି?
0: ସେ ଅନୁଷ୍ଠାନକୁ ଆମେ ଯାଇଥିଲୁ, ସେ ଅନୁଷ୍ଠାନରେ ମହିଳା ଜଣକ ସେମିତି ବୁଲୁଥିଲେ, ଏବଂ ସେଠି ତାକୁ ଉଦ୍ଧାର କରାଯାଇଥିଲା, ତାର କେହି ନଥିଲେ ସହାୟ, ତାକୁ ଉଦ୍ଧାର କରାଯାଇଥିଲା ଏବଂ ସେ ଆସି ସେ ଅନୁଷ୍ଠାନରେ ରହିଥିଲେ। ସେ ଅନୁଷ୍ଠାନକୁ ଯାଇ ତାଙ୍କ ଭିତରେ ଦେଖିଲୁ, ସେ ବହୁତ ଭଲରେ ଅଛନ୍ତି, ଏବଂ ସେ ଅନୁଷ୍ଠାନ ଛାଡ଼ି କୁଆଡେ ଯିବାକୁ, କୁଆଡେ ବି ଯିବେ ଏଇ ଅବସ୍ଥାରେ ଯେତେବେଳେ ସେ ବୁଲୁଥିଲେ, ତାଙ୍କୁ ଅଣାଯାଇଛି ସେ ଅନୁଷ୍ଠାନକୁ, ସେ ଅଛନ୍ତି, ତେଣୁ ସେ ଯିବେ ବି କୁଆଡେ, ଏ ଅନୁଷ୍ଠାନକୁ ସେମାନେ ନିଜର ଘରେ ବୋଲି ଭାବିଛନ୍ତି, ଏବଂ ବହୁତ ଭଲରେ ମଧ୍ୟ ସେଠି ସେ ଅଛନ୍ତି। ତାପରେ ଆମର ସତ୍ୟାମପୁରୀ ମଧ୍ୟ ଗୋଟେ ବାଳାଶ୍ରମ ଅଛି, କନ୍ୟାଶ୍ରମ ଅଛି, ସେଠି ଝିଅମାନେ ଅଛନ୍ତି, ମୁଁ ଅଧିକା ସମୟରେ ସେଠିକୁ ମଧ୍ୟ ଯାଏ, ସେଠି ଯାଇକି ମଧ୍ୟ ମୋର ଯାହାର ସାହାଯ୍ୟ ଯାହା ଯେମିତି କରିବା କଥା ମୁଁ କରେ, ଆଉ ବିଶେଷ କରି ତ ଝିଅମାନଙ୍କୁ ମୁଁ ବହୁତ ଭଲ ପାଏ। ଏତେ ତ ସମୟ ମିଳେନି ମତେ, ଲେଖାଲେଖି ତ ରହୁଛି, ତା ସହିତ ଘର କାମ, ତା ସହିତ ମୁଁ ବିଦ୍ୟାଳୟର ଦାୟିତ୍ୱରେ ଅଛି, ଯେତେବେଳେ ସମୟ ପାଇ ମତେ ମୁଁ ନିଶ୍ଚିତ ଭାବରେ ଯାଏ, ଏବଂ ଭାରି ଆତ୍ମସନ୍ତୋଷ ମୁଁ ଲାଭ କରେ।
1: ଆଜ୍ଞା, ତେବେ ଆପଣ ଯୋଉ ସମାଜ ସେବା କରୁଛନ୍ତି, ଏକା ନା ଆପଣଙ୍କ ସହିତ ଅନ୍ୟ ମହିଳାମାନେ ଅଛନ୍ତି?
0: ମହିଳାମାନେ ମଧ୍ୟ ଅଛନ୍ତି, ଅଛି ଅନୁଷ୍ଠାନ, ସେ ଅନୁଷ୍ଠାନରେ ପୁରୁଷମାନେ ଅଛନ୍ତି, ମହିଳାମାନେ ମଧ୍ୟ ଅଛନ୍ତି, ତାଙ୍କ ସହିତ ମୁଁ ମିଶି ସମାଜ ସେବା କରେ, ନିଜ

0: ସେଦିନଟା ସେମାନେ ଭୋଜନ କରାନ୍ତି ଅନ୍ତେବାସୀ ମାନଙ୍କୁ।
1: ଏମିତି ଆପଣଙ୍କର ସମାଜ ସେବା ଚାଲିଛି, ଆପଣ ଏମିତି ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି କଣ କରନ୍ତି?
0: ମୁଁ ସମୟ ତ ମିଳିନି, ଯେତେବେଳେ ସମୟ ମିଳେ ମତେ ଗୀତ ବୋଲିବାକୁ ବହୁତ ଭଲ ଲାଗେ। ରୋଷେଇ ବି କରେ, ରୋଷେଇ ତ କରେ, ଯେତେବେଳେ ମନ ହୁଏ କେତେବେଳେ ପିଠାପଣା କରିବା ପାଇଁ, ଆଜି ପର୍ବପର୍ବାଣୀ ହେଲା କରେ, ବା କେତେବେଳେ ଟିକେ ଅଲଗା ପ୍ରକାର ଯୋଉ ଖାଦ୍ୟ ନିତିଦିନିଆ ଖାଦ୍ୟରୁ ବାହାରି ଯାଇକି ଟିକେ ଅନ୍ୟ ପ୍ରକାର କେମିତି ଡିସ୍ ତିଆରି କରେ। ବିଶେଷ କରି ମତେ ବହୁତ ଭଲ ଲାଗେ ଡାଲମା, ସେ ଡାଲମା ମୁଗ ଡାଲିର ମୁଗ ଜାଇର ଡାଲମା, ତା ସହିତ ପାଣି କରି ପଡ଼ିଥିବ, ତା ସହିତ ସାରୁ ପଡ଼ିଥିବ, ତା ସହିତ ଓଉ ପଡ଼ିଥିବ।
1: ଆଜ୍ଞା,
0: ସେ ଓଉ ପାଣି କଖାରୁ ସାରୁ ଏବଂ ବନ୍ତଳ କଦଳୀ, ସେ ଡାଲମାଟା ମତେ ବହୁତ ଭଲ ଲାଗେ, ସେ ଡିସ୍ ମତେ ବହୁତ ଭଲ ଲାଗେ, ସେଇଟାକୁ ମୁଁ କରେ।
1: ଆପଣ କହୁଥିଲେ ଯେ ପର୍ବପର୍ବାଣୀରେ ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତ କରନ୍ତି?
0: ଆଜ୍ଞା, ମୁଁ ପିଠା କରେ, ପିଠା ମଣ୍ଡା ପିଠା କରିବାକୁ ସୁବିଧା ହୁଏ, ମଣ୍ଡା ପିଠା ଖାଇବାକୁ ଟିକେ ଭଲ ଲାଗେ ମଧ୍ୟ, ଏତେ ତେଲ ଫେଲ ନଥାଏ ଯେହେତୁ କେବଳ ସିଝା ଜିନିଷ, ମଣ୍ଡା ପିଠା ତ କରିବା ପାଇଁ ମତେ ଭଲ ଲାଗେ। ମଣ୍ଡା ମୁଁ ସୁଜିରେ କରେ, ଆଉ ଏଥିରେ ମଧ୍ୟ କରେ, ଚାଉଳଟାକୁ ଚୁନା କରିକି ମଧ୍ୟ କରେ। ମଣ୍ଡା ପିଠା ତ ଆପଣମାନେ ସମସ୍ତେ ଆମ ଓଡ଼ିଆ ଘର ଖାଦ୍ୟ ଜାଣିଥିବେ। କାକରା ପିଠା ମଧ୍ୟ ମୁଁ କରେ, ମଣ୍ଡା ପିଠା ସହିତ କାକରା ପିଠା ମଧ୍ୟ ମୁଁ କରେ। କାକରା ପିଠାଟାକୁ ଆପଣ ଅଟାରେ ବି କରେ, ମୁଁ ସୁଜି ତ ହୁଏ, ଚାଉଳ ଚୁନାରେ ମଧ୍ୟ ହୁଏ, ଅଟା ମଧ୍ୟ ହୁଏ। ଆପଣ ଯେମିତି ସୁଜି ଏବଂ ଚାଉଳ ଚୁନା କରନ୍ତି ସେମିତି ପାଣି ଗରମ କରିଦେବେ, ପାଣିଟା ଫୁଟୁଥିବ, ଅଟାଟାକୁ ପକେଇବେ, ଅଟା ପକେଇ ତାକୁ ଯନ୍ତି ଦେବେ, ଯନ୍ତି ଦେଇକି ତାକୁ ବାହାର କରିଦେବେ, ସମ୍ପୂର୍ଣ୍ଣ ଭାବେ ଯନ୍ତି ଦେବେ, ଯନ୍ତି ଦେଇକି ତାକୁ ବାହାର କରିଦେବେ। ବାହାର କରି ଟିକେ ଥଣ୍ଡା ହେଲେ ଆପଣ କିଛି ପାଣି ନେବେ, ପାଣି ନେଇକି ଆପଣ ଗୋଲ ଗୋଲ ଗୁଳା କରିଦେବେ, ସେ ମତେ ଲୁଣ ବି ପକେଇଥିବେ, ଗୁଳା କରିଦେବେ, ଗୁଳା କରିକି ଆପଣ ଟିକେ ପାଣି ନେଇକି ସେ ଗୁଳାକୁ ଆପଣ ଗୋଟେ ସେପ୍ ନେବେ, ଯେମିତି ତା ଭିତରେ ପୁର ବସିଲା ଭଳିଆ ତାକୁ ହାତରେ ତାକୁ ବୁଲେଇ ବୁଲେଇ ଟିକେ ସେପ୍ କରିଦେବେ। ସେପ୍ କରିସାରିଲା
1: ପ୍ରସ୍ତୁତ କରିବା,
0: ଖଳି ପ୍ରସ୍ତୁତ କରିଦେବେ ଏବଂ ତାପରେ ଆପଣ ଆଗରୁ ପୁରା କରିଥିବେ, ନଡ଼ିଆଟା ବହୁତ ଭଲ ଲାଗେ, ତା ସହିତ ଅଧିକ ଭଲ ଲାଗେ ଛେନା ବା ଛେନା ନଡ଼ିଆ ଦିଟା ବି ମିଶେଇ ପାରିବେ ଆପଣ, ତା ସହିତ ଗୁଡ଼, ଚିନିରେ ଭଲ ଲାଗିବନି, ଆପଣ ଗୁଡ଼ ଟିକେ ନେବେ ଏବଂ ଗୁଡ଼ରେ ତା ସହିତ ଯୋଉ ଆପଣ ପୁରଟାକୁ କରିଥିବେ ତା ଭିତରେ ପୁର ପ୍ରସ୍ତୁତ କରିକି ତାକୁ ହାତରେ ଆପଣ ତାକୁ ସେ ବନ୍ଦ କରିବେ, ଜାଗାଟାକୁ ବନ୍ଦ କରି ଗୋଲ ଗୋଲ ଆପଣ ସେଟା କରିବେ,
1: ତାପରେ ଆମେ ତେଲରେ ଛାଣିବେ,
0: ତାପରେ ତେଲରେ ଛାଣିଦେବେ, ଛାଣିଦେବେ ଏପଟ ସେପଟ କରିକି ଆପଣ ତେଲରେ ଛାଣିବେ।
1: ଏମିତି ଆପଣ ମଣ୍ଡା ପିଠା ପ୍ରସ୍ତୁତ କରନ୍ତି। ଶେଷରେ ଯୋଉ ଭଉଣୀମାନେ ଆଜି ଆପଣଙ୍କୁ ଶୁଣୁଛନ୍ତି ସେମାନଙ୍କୁ କଣ ପରାମର୍ଶ ଦେବେ?
0: ସମସ୍ତ ଭଉଣୀମାନଙ୍କୁ ମୁଁ ଏତିକି କାର୍ଯ୍ୟକ୍ରମ ମାଧ୍ୟମରେ ମୁଁ ଏତିକି ପରାମର୍ଶ ଦେବି, ଅନୁରୋଧ କରିବି, ଆମ ପିଲାମାନଙ୍କୁ ଗଢିବା ଦାୟିତ୍ୱ ଆମର, ଯେଉଁଠି ଖରାପ ପରିବେଶ ଠାରୁ ତାକୁ ସେ ପିଲାମାନଙ୍କୁ ଆପଣ ଦୂରେଇ ରଖନ୍ତୁ। ପିଲାମାନଙ୍କୁ ଆପଣମାନେ ଯେଉଁ ଚିନ୍ତାଧାରା ନେଇ ଗଢ଼ିବେ, ଯେକୌଣସି ପ୍ରକାର କଞ୍ଚା ମାଟି ସେମାନେ ଆପଣ ତାଙ୍କୁ ଯେମିତି ଗଢ଼ିବେ ସେମାନେ ସେମିତି ଗଢ଼ିବେ, ଏବଂ ପିଲାମାନଙ୍କୁ ଆପଣ ସଜାଗ ପ୍ରହରୀ ଭଳି ଜଗି ରୁହନ୍ତୁ। ଯେତେବେଳେ ପିଲାଟା ବଡ଼ ହେଇଯିବ ସେତେବେଳେ ଆପଣଙ୍କ ଆଉ ଜଗିବା ଭିତରେ ସେ ରହିବାନି, ତେଣୁ ଏବେ ଆପଣମାନେ ପିଲାମାନଙ୍କୁ ଜଗନ୍ତୁ, ତାଙ୍କର ପାଠପଢ଼ାଟାକୁ ଦେଖନ୍ତୁ। ପିଲାମାନଙ୍କ ପାଖରେ ପାଠପଢ଼ା ସହିତ ଅନ୍ୟାନ୍ୟ ଗୁଣ ମଧ୍ୟ ଅଛି, ଅନ୍ୟାନ୍ୟ ପ୍ରତିଭା ମଧ୍ୟ ଅଛି, କିଏ ଭଲ ଗୀତ ବୋଲୁଛି, କିଏ ଚିତ୍ର ଆଙ୍କୁଛି, କୃଷି କାର୍ଯ୍ୟ ମଧ୍ୟ କିଏ ଭଲ କରୁଛି, ବା କିଏ ପ୍ରସ୍ତର କାର୍ଯ୍ୟ ମଧ୍ୟ କରୁଛି, ସିଏ ଯୋଉ ଦିଗରେ ପିଲାଟି ଚାହୁଁଛି ଆପଣଙ୍କର ଇଚ୍ଛାକୁ ତା ଉପରେ ଲଦି ଦିଅନ୍ତୁନି। ପିଲାର ଯୋଉ ପ୍ରତି ଇଚ୍ଛା ଅଛି ବା ଲକ୍ଷ୍ୟ ଅଛି ତାକୁ ସେଇ ଦିଗରେ ଆପଣ ଉତ୍ସାହିତ କରନ୍ତୁ, ଯାହାଫଳରେ ସେ ଭବିଷ୍ୟତରେ ସେ ଦିଗରେ ଗଲେ ସେ ନିଶ୍ଚିତ ଭାବରେ ଉନ୍ନତି କରିବ। ଏତିକି ପରାମର୍ଶ,
1: ବହୁତ ସୁନ୍ଦର ପରାମର୍ଶଟି ଆମର ଭଉଣୀମାନଙ୍କୁ ଦେଲେ, ଆଜି ଆମ ଅନୁଷ୍ଠାନକୁ ଆସିଲେ, ଆପଣଙ୍କ ବିଷୟରେ ଆମେ ଜାଣିଲୁ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
0: ନମସ୍କାର,
1: ଆଜି ଆଳାପରେ ଆପଣମାନେ ଶୁଣୁଥିଲେ ସୁଷମା ବାରିଙ୍କ ସହିତ ସାକ୍ଷାତକାର।

ଭଉଣୀ ଆପଣମାନେ ତ ଆମର କାର୍ଯ୍ୟକ୍ରମ ଶୁଣିଲେ, କିନ୍ତୁ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍କୋଡ଼ ହେଲା 753001। ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ ଦିଅନ୍ତୁ। ନମସ୍କାର।

0: ଶେଷ ହେଲା ନାରୀ ମହଲ।
1: ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ।
2: ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି? ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
1: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
2: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
1: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: ସମୟ ବର୍ତ୍ତମାନ ଷ୍ଟୁଡିଓ କଟରେ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ, ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 ତଥା 972 kHz ଯୋଗେ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ।
3: ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ଆଜି ବୀରତ୍ୱ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସେସେଲ୍ସ ଗସ୍ତର ତୃତୀୟ ଦିନରେ ପ୍ରବାସୀ ଭାରତୀୟଙ୍କ ସହ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ମିଳିଥିବା ଦାନ ଅନିୟମିତତା ଅଭିଯୋଗରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ। ଏବଂ ପୁରୀ ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହେଉଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ନୀତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ 2026 ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ

ବୀରତ୍ୱ ପୁରସ୍କାର ପ୍ରଦାନ କରିବେ। ଅପରାହ୍ନରେ ରାଷ୍ଟ୍ରପତି ପ୍ରତିରକ୍ଷା ବାହିନୀ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଲିସ୍ର କର୍ମଚାରୀମାନଙ୍କୁ ବୀରତ୍ୱ ପୁରସ୍କାରରେ ସମ୍ମାନିତ କରିବେ। ସଶସ୍ତ ବାହିନୀ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳ ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥାର କର୍ମଚାରୀମାନଙ୍କ ଅସାଧାରଣ ସାହସିକତା ଓ ବୀରତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ୱୀକୃତି ଦେବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଏ। ଏହି ପୁରସ୍କାର ଜମ୍ମୁ କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ଏବଂ ଦେଶର ସୀମାନ୍ତ ଅଞ୍ଚଳରେ ଆତଙ୍କବାଦ, ବିଦ୍ରୋହ ଓ ଶତ୍ରୁପକ୍ଷ ବିରୁଦ୍ଧରେ ଭାରତର ନିରନ୍ତର ସଂଗ୍ରାମକୁ ପ୍ରତିଫଳିତ କରିବା ସହିତ ବିମାନ ଚଳାଚଳ, ସାମୁଦ୍ରିକ ଅଭିଯାନ ଏବଂ ମାନବିକ ସହାୟତା କାର୍ଯ୍ୟରେ ପ୍ରଦର୍ଶିତ ଅସାଧାରଣ ସାହସକୁ ମଧ୍ୟ ସମ୍ମାନିତ କରିଥାଏ। ଚଳିତ ମାସ 8 ତାରିଖରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରତିରକ୍ଷା ଅଳଙ୍କରଣ ସମାରୋହର ପ୍ରଥମ ପର୍ଯ୍ୟାୟରେ ବୀରତ୍ୱ ପୁରସ୍କାର ପ୍ରଦାନ କରିଥିଲେ। ସେସେଲ୍ସ ଗସ୍ତର ତୃତୀୟ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିକ୍ଟୋରିଆସ୍ଥିତ ନବଶକ୍ତି ବିନୟଗର ମନ୍ଦିର ପରିଦର୍ଶନ କରିଛନ୍ତି। ଶ୍ରୀ ମୋଦି ସେଠାରେ ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ପିସ୍ ପାର୍କ ଗସ୍ତ କରି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ଶ୍ରୀ ମୋଦି ସେସେଲ୍ସର ସ୍ୱାଧୀନତାର 50ତମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଜାତୀୟ ଦିବସ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ସେସେଲ୍ସର ରାଷ୍ଟ୍ରପତି ପାଟ୍ରିକ୍ ହର୍ମିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିବେଶ ସଂରକ୍ଷଣ ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ ସେସେଲ୍ସ ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ସେଠାକାର ଜାତୀୟ ସଭାରେ ଉଦ୍ବୋଧନ ଦେଇ ଭାରତ ଓ ସେସେଲ୍ସ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ। ସରକାର 2026 ଜନବିଶ୍ୱାସ ଆଇନ ଅଧୀନରେ ଇମ୍ପ୍ରୁଭ୍ମେଣ୍ଟ ନୋଟିସ୍ ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ଏହି ପ୍ରକ୍ରିୟା ଅଧୀନରେ ପ୍ରଥମ ଥର ପାଇଁ ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ଦଣ୍ଡବିଧାନ କରିବା ପୂର୍ବରୁ ତ୍ରୁଟି ସୁଧାରିବା ଲାଗି ସୁଯୋଗ ଦିଆଯିବ। ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବ୍ୟବସାୟ କରିବାର ସହଜତା ବୃଦ୍ଧି, ସ୍ୱେଚ୍ଛାକୃତ ଭାବେ ନିୟମ ପାଳନ ଲାଗି ଉତ୍ସାହିତ କରିବା, ଆବଶ୍ୟକ ନଥିବା କ୍ଷେତ୍ରରେ ମାମଲା ସଂଖ୍ୟା ହ୍ରାସ କରିବା ଏବଂ ବିଶ୍ୱାସଭିତ୍ତିକ ନିୟାମକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଏହି ପ୍ରକ୍ରିୟା ସହାୟକ ହେବ। ନୂତନ ବ୍ୟବସ୍ଥା ଅନୁଯାୟୀ ଆଇନଗତ ଭାବେ ମାପ ବିଜ୍ଞାନ ଅଧିକାରୀ ବା ମେଟ୍ରୋଲୋଜି ଅଫିସର ପ୍ରଥମ ଥର ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟବସାୟିକ ସଂସ୍ଥାକୁ ଇମ୍ପ୍ରୁଭ୍ମେଣ୍ଟ ନୋଟିସ୍ ଜାରି କରି ତ୍ରୁଟି ସୁଧାରିବା ପାଇଁ ସମୟ ଦେଇପାରିବେ। ନିର୍ଦ୍ଧାରିତ ସମୟ ମଧ୍ୟରେ ତ୍ରୁଟି ସୁଧାରିବା କାର୍ଯ୍ୟ ପରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଓ ମକଦ୍ଦମାରୁ ରକ୍ଷା ମିଳିପାରିବ। ତେବେ ନୋଟିସ୍ ପାଳନ ନ କରିବା, ବାରମ୍ଭାର ନିୟମ ଉଲ୍ଲଙ୍ଘନ କରିବା, ଜାଲିଆତି ଓ ଉପଭୋକ୍ତାଙ୍କ ସ୍ୱାର୍ଥ ପ୍ରଭାବିତ କରୁଥିବା ଅନ୍ୟାନ୍ୟ କାର୍ଯ୍ୟ ବିରୋଧରେ ମାପ ବିଜ୍ଞାନ ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରାଯିବ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ମିଳିଥିବା ଦାନରେ ଆର୍ଥିକ ଅନିୟମିତତା ଅଭିଯୋଗର ତଦନ୍ତ ଏବଂ ଫରେନ୍ସିକ୍ ଅଡିଟ୍ ପାଇଁ ଅଦାଲତଙ୍କ ତତ୍ତ୍ୱାବଧାନରେ କରିବାକୁ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଜରୁରୀ ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଆଜି ମନା କରିଛନ୍ତି। ବିଚାରପତି ଜଷ୍ଟିସ୍ ଏମ୍ଏମ୍ ସୁନ୍ଦରେଶ ଏବଂ ସିଲ୍ ନାଗୁଙ୍କ ଖଣ୍ଡପୀଠ ଏହି ମାମଲାରେ ଜରୁରୀ ଶୁଣାଣିର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇବା ସହ ଗ୍ରୀଷ୍ମକାଳୀନ ଅବକାଶ ପରେ ନ୍ୟାୟାଳୟ ପୁନଃ ଖୋଲିବା ପରେ ଏହି ଆବେଦନର ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଗିରଫ ହୋଇଥିବା 10 ଜଣ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତ ସମୟସୀମା ଆସନ୍ତା ମାସ 11 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଏହି ମାମଲାର ତଦନ୍ତ କରୁଥିବାବେଳେ ଦିଲ୍ଲୀର ରାଉଜ୍ ଆଭିନ୍ୟୁ କୋର୍ଟ ଏହି ସମୟସୀମା ବୃଦ୍ଧି କରିଛନ୍ତି। ପୂର୍ବରୁ ଗତ 15 ତାରିଖରେ ରାଉଜ୍ ଆଭିନ୍ୟୁ କୋର୍ଟ ଅଭିଯୁକ୍ତମାନଙ୍କ ନ୍ୟାୟିକ ହେପାଜତ ସମୟସୀମା ଆଜି ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ସୂଚନା ଅନୁଯାୟୀ ଏହି ମାମଲାରେ ସିବିଆଇ ଏପର୍ଯ୍ୟନ୍ତ 13 ଜଣଙ୍କୁ ଗିରଫ କରିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆଜି ସଂସଦ ଭବନରେ ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ଶ୍ରୀ ଖଡ୍ଗେଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ସୂଚନାଯୋଗ୍ୟ, ଶ୍ରୀ ଖଡ୍ଗେ କର୍ଣ୍ଣାଟକରୁ ରାଜ୍ୟସଭାକୁ ପୁନଃ ନିର୍ବାଚିତ ହୋଇଛନ୍ତି। ଆଜିର ଶପଥପାଠ ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ, ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ପ୍ରମୁଖ ଉପସ୍ଥିତ ଥିଲେ। ଆସାମର ଧେମାଜୀ ଜିଲ୍ଲାରେ ବଡ଼ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି। ଅରୁଣାଚଳ ପ୍ରଦେଶର ପାହାଡ଼ିଆ ଅଞ୍ଚଳରେ ଗାଇ ନଦୀର ଉପରମୁଣ୍ଡରେ ଜଳ ପ୍ରବାହ ଅସ୍ଥାୟୀ ଭାବେ ଅବରୋଧ ହୋଇଥିବା ଜଣାପଡ଼ିବା ପରେ ବନ୍ୟା ଆଶଙ୍କା ସୃଷ୍ଟି

0: ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ଏକ ବିରାଟ ଭୂସ୍କଳନ ଫଳରେ ନଦୀର ପ୍ରବାହ ବାଧାପ୍ରାପ୍ତ ହୋଇଥିବା ଅନୁମାନ କରାଯାଉଛି। ଧେମାଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀ ସତର୍କ ସୂଚନା ଜାରି କରାଯାଇଛି। ନଦୀରେ ଜମି ରହିଥିବା ପାଣି ହଠାତ୍ ତଳମୁଣ୍ଡକୁ ପ୍ରବାହିତ ହେଲେ ଆକସ୍ମିକ ବନ୍ୟା ସୃଷ୍ଟି ହୋଇପାରେ ବୋଲି ପ୍ରଶାସନ ସତର୍କ କରିଛି। ବିଶେଷକରି ନଦୀକୂଳ, ଛୋଟ ନଦୀ ଓ ନାଳ ନିକଟବର୍ତ୍ତୀ ଅଞ୍ଚଳ, ଜଳାଶୟ, ବନ୍ଧ ଏବଂ ନିମ୍ନ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଲୋକମାନଙ୍କୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପରାମର୍ଶ ଅନୁସରଣ କରିବା, ସ୍ଥାନୀୟ ପ୍ରଶାସନକୁ ସହଯୋଗ କରିବା ଏବଂ ଆବଶ୍ୟକ ପଡ଼ିଲେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବା ପାଇଁ ପ୍ରସ୍ତୁତ ରହିବାକୁ ଅନୁରୋଧ କରିଛି। ଅନ୍ୟପକ୍ଷରେ ପାହାଡ଼ିଆ ଅଞ୍ଚଳରୁ ଆସୁଥିବା ପ୍ରବଳ ବର୍ଷା ଜଳ ଯୋଗୁଁ ଜିଲ୍ଲାର ଜୋନାଇ ଉପମହକୁମାର ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବନ୍ୟାଜଳ ଜାତୀୟ ରାଜପଥ 515 ଉପରେ ପ୍ରବାହିତ ହେଉଥିବାରୁ ଯାନ ଚଳାଚଳ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା କହିଛନ୍ତି ତାଙ୍କ ବିରୋଧରେ ଚାଲିଥିବା ମାମଲା, ମୃତ୍ୟୁଦଣ୍ଡ ରାୟ ଏବଂ ଆୱାମୀ ଲିଗ୍ର ରାଜନୈତିକ କାର୍ଯ୍ୟକଳାପ ଉପରେ ନିଷେଧାଜ୍ଞା ସତ୍ତ୍ୱେ ସେ ଚଳିତ ବର୍ଷ ଶେଷ ସୁଦ୍ଧା ବାଂଲାଦେଶ ପ୍ରତ୍ୟାବର୍ତ୍ତନ କରିବେ। ଏକ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଶେଖ୍ ହାସିନା ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାଗୁଡ଼ିକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ସେ କହିଛନ୍ତି ବର୍ତ୍ତମାନର ବାଂଲାଦେଶ ସରକାର ନ୍ୟାୟିକ ବ୍ୟବସ୍ଥାକୁ ବ୍ୟବହାର କରି ଆୱାମୀ ଲିଗ୍କୁ ବାଂଲାଦେଶରୁ ହଟାଇବାକୁ ଉଦ୍ୟମ କରୁଛନ୍ତି। ଆୱାମୀ ଲିଗ୍ର କାର୍ଯ୍ୟକଳାପ ଉପରେ ଦେଶବ୍ୟାପୀ ନିଷେଧାଜ୍ଞା ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦଳ ତାହାର 77ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବାବେଳେ ଶେଖ୍ ହାସିନା ଏହି ମନ୍ତବ୍ୟ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସେ କ୍ଷମତାରୁ ହଟିବା ପରେ ବାଂଲାଦେଶରେ ଗଣତନ୍ତ୍ର, ଆଇନର ଶାସନ ଏବଂ ସଂଖ୍ୟାଲଘୁଙ୍କ ଅଧିକାରର ଅବନତି ଘଟିଥିବାବେଳେ ଉଗ୍ରବାଦ ଓ ରାଜନୈତିକ ଅସହିଷ୍ଣୁତା ବୃଦ୍ଧି ପାଇଛି। ସେ କହିଛନ୍ତି ଧାର୍ମିକ ସଂଖ୍ୟାଲଘୁ ଏବଂ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ଉପରେ ଆକ୍ରମଣ ବୃଦ୍ଧି ପାଇଛି ଏବଂ ବାଂଲାଦେଶ ମୁକ୍ତିଯୁଦ୍ଧର ଆଦର୍ଶଠାରୁ ଦୂରେଇ ଯାଇଛି। ପୁରୀ ଶ୍ରୀକ୍ଷେତ୍ରରେ ସ୍ନାନ ମଣ୍ଡପ ଉପରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ରତ୍ନବେଦୀରୁ ଚତୁର୍ଦ୍ଧାମୂର୍ତ୍ତି ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଛନ୍ତି। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନ, ପରେ ବଡ଼ ବାଡ଼ଗ୍ରାହୀ ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିରେ ଆସିଥିଲେ। ଏହାପରେ ଦେବୀ ସୁଭଦ୍ରା ଏବଂ ପ୍ରଭୁ ଜଗନ୍ନାଥ ସ୍ନାନବେଦୀକୁ ବିଜେ କରିଥିଲେ। ସ୍ନାନବେଦୀରେ ସୁନାକୂଅରୁ 108 ଗରା ସୁବାସିତ ଜଳ ଅଣାଯାଇ ଶ୍ରୀଜୀଉମାନଙ୍କ ସ୍ନାନନୀତି ଅନୁଷ୍ଠିତ ହେଉଛି। ସ୍ନାନବେଦୀ ଉପରେ ଠାକୁରଙ୍କର ହାତୀବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ମହାପ୍ରଭୁ ଆଜି ଅଣସର ଘରକୁ ବିଜେ କରିବେ। ଜାମ୍ମୁ କାଶ୍ମୀରରେ ଆସନ୍ତା ଜୁଲାଇ 3 ତାରିଖରୁ ବାର୍ଷିକ ଶ୍ରୀ ଅମରନାଥଜୀ ଯାତ୍ରା ଆରମ୍ଭ ହେବ। ଏଥିଲାଗି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଆମ ଜାମ୍ମୁ ସମ୍ଭାଦଦାତାଙ୍କ ରିପୋର୍ଟ ଅନୁଯାୟୀ ଯାତ୍ରା ଆରମ୍ଭ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା, ଯାନବାହନ ଚଳାଚଳ ଏବଂ ସାମଗ୍ରିକ ପ୍ରସ୍ତୁତିର ଆକଳନ ପାଇଁ ଅଭ୍ୟାସ ପରୀକ୍ଷଣ କରାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30ରେ କ୍ଷୁଦ୍ର ବ୍ୟବସାୟର ବିକାଶ ଏବଂ ଉଦ୍ୟୋଗୀମାନଙ୍କ ଲାଗି ସୁଯୋଗ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡକ୍ଟର ରଜନୀଶ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01317171732311744 2331 8 1 ନମ୍ଘରକୁ ଡାଏଲ କରିବାକୁ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ଆଜି ବୀରତ୍ୱ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସେସେଲ୍ସ ଗସ୍ତର ତୃତୀୟ ଦିନରେ ପ୍ରବାସୀ ଭାରତୀୟଙ୍କ ସହ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ମିଳିଥିବା ଦାନ ଅନିୟମିତତା ଅଭିଯୋଗରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ ଏବଂ ପୁରୀ ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହେଉଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନନୀତି। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. President Draupadi Murmu to present gallantry awards at Rashtrapati Bhavan in New Delhi this evening. 3-decade pending Yamuna water sharing project between Haryana and Rajasthan gets approval today. Supreme Court refuses urgent hearing on PIL seeking court-monitored probe into alleged financial irregularities in Ram Mandir donations case. CBSE exempts current Class 10 batch from three-language policy. Government introduces improvement notice mechanism to promote ease of doing business. SIRs.

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନିନା ସାହୁ। ମୁଖ୍ୟ ସମ୍ବାଦ, ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତ୍ତି, ଦୁର୍ଲଭ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ସାରର ଉପଲବ୍ଧତା ଏବଂ କଳାବଜାରୀକୁ ରୋକିବା ପାଇଁ 42 କୋଟି ଟଙ୍କାର ଶୁଦ୍ଧ ରିହାତିକୁ ସରକାରଙ୍କ ମଞ୍ଜୁରୀ। ବିଦ୍ୟାଳୟଗୁଡ଼ିକୁ ସଂଶୋଧିତ ପୁସ୍ତକ ପ୍ରଦାନ କରାଯିବା ନେଇ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା। ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପରିସଂଖ୍ୟାନ ଦିବସ। ଏବଂ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରଧାନ ଦ୍ୱାଦଶ ଯାତ୍ରା ମଧ୍ୟରେ ଦେବସ୍ନାନ ପୂର୍ଣ୍ଣିମା ଅନ୍ୟତମ। ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣମୀ ତିଥିରେ ପୁରୀ ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥାଏ। ପୂର୍ଣ୍ଣିମାର ଏହି ଦୁର୍ଲଭ ଅବସରରେ ସ୍ୱୟଂ ମହାପ୍ରଭୁ ଜନ୍ମଗ୍ରହଣ କରିଥିଲେ। ଆଜି ଶ୍ରୀମନ୍ଦିରରେ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ଚାଲିଛି। ପବିତ୍ର ସ୍ନାନଯାତ୍ରା ସମ୍ପର୍କରେ ଶୁଣନ୍ତୁ ସ୍ୱତନ୍ତ୍ର ଉପସ୍ଥାପନା।
1: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥିରେ ପୁରୀ ଶ୍ରୀମନ୍ଦିରର ଶ୍ରୀଜୀଉମାନେ ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଛନ୍ତି। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପରେ ବଡ଼ ବାଡ଼ଗାହୀ ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିରେ ଆସିଥିଲେ। ପରେ ଦେବୀ ସୁଭଦ୍ରା ଆସିବା ସହ ଶେଷରେ କୋଟି ଓଡ଼ିଆଙ୍କ ମୌଡ଼ମଣି ଶ୍ରୀଜଗନ୍ନାଥ ଚକାରେ ବିଜେ କରିଥିଲେ। ସୁନା କୂଅର 108 ଗରା ସୁବାସିତ ଜଳରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଉଛି। ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀଜୀଉମାନଙ୍କ ନୀତିକାନ୍ତି ବଡ଼ି ଭୋରରୁ ଆରମ୍ଭ ହୋଇଥିଲା। ସ୍ନାନବେଦୀ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବା ଲାଗି ବଡ଼ଦଣ୍ଡରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ଲାଗି ରହିଛି। ସ୍ନାନ ପରେ ଶ୍ରୀଜୀଉମାନେ ଶ୍ରଦ୍ଧାଳୁଙ୍କୁ ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେବେ। ସ୍ନାନଯାତ୍ରା ସମ୍ପର୍କରେ ପଣ୍ଡିତ ସୂର୍ଯ୍ୟନାରାୟଣ ରଥ ଶର୍ମା ପ୍ରତିକ୍ରିୟାରେ କହିଛନ୍ତି,
2: ଦ୍ୱାଦଶ ଯାତ୍ରା ମାନଙ୍କ ମଧ୍ୟରୁ ଅନ୍ୟତମ ଯାତ୍ରା ସ୍ନାନ ଯାତ୍ରା। ଆଜିର ଦିବସରେ ମହାପ୍ରଭୁ ସ୍ନାନ କରିବେ। ପୂର୍ଣ୍ଣିମା ଦିନ ମହାପ୍ରଭୁ ସ୍ନାନ କରିବା ପାଇଁ ହିଁ ମହାପ୍ରଭୁ ଆଜି ସ୍ନାନ ବେଦୀ ଉତ୍ପନ୍ନ ପରେ ସହସ୍ର କୁମ୍ଭାଭିଷେକ ଜଳ ସୁନା କୁହରୁ ଜଳ ଉତ୍ତୋଳନ ହୋଇ ଆସିବ। ତଳୁଛ ପଟୁଆର ସହିତ ମହାପ୍ରଭୁଙ୍କର ସମ୍ମୁଖରେ ସହସ୍ର କୁମ୍ଭାଭିଷେକ ଜଳ ଆସି ବିରାଜ ଦ୍ୱାର ରଖାଯିବ।
1: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୁରୀ ଗସ୍ତ କରି ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ଶ୍ରୀ ମାଝି ସମସ୍ତଙ୍କ ସୁଖ ଶାନ୍ତି ପାଇଁ କାମନା କରିଛନ୍ତି। ପରେ ମୁଖ୍ୟମନ୍ତ୍ରୀ ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚ ରଥଯାତ୍ରା ପାଇଁ ଚାଲିଥିବା ରଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ରଥ ମହାରଣାମାନଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ଆବଶ୍ୟକତା ବିଷୟରେ ଜାଣିବା ସହିତ ରଥ ନିର୍ମାଣ କାର୍ଯ୍ୟକୁ ଅଧିକ ସୁରୁଖୁରୁ ଓ ସମୟାନୁସାରେ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ମହାପ୍ରଭୁଙ୍କ ପହଣ୍ଡି ଜଳ ଲାଗି ଓ ହାତୀ ବେଶ ଆଦି ନୀତିକୁ ଶୃଙ୍ଖଳିତ କରିବା ଲାଗି ସେବାୟତ ଓ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି 87 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁରୀ ବଡ଼ଦାଣ୍ଡ ଓ ସମ୍ପୂର୍ଣ୍ଣ ସହର ସିସିଟିଭି ସର୍ବେକ୍ଷଣ ମଧ୍ୟରେ ରଖାଯାଇଛି। ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ମହାର୍ଘ୍ୟ ଦିବ୍ୟ ଦର୍ଶନ ପାଇଁ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍କୃତିରେଖା ତାରିଣୀଆ।
0: ରାଜ୍ୟର ବିଭିନ୍ନ ପ୍ରସିଦ୍ଧ ଶ୍ରୀଜୀଉଙ୍କ ମନ୍ଦିରଗୁଡ଼ିକରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେଉଛି। ବୌଦ୍ଧ ଜିଲ୍ଲାରେ ଥିବା ଶତାବ୍ଦୀ ପୁରାତନ ମନମୁଣ୍ଡା ଦଧିବାମନ ମନ୍ଦିର, ନାୟକପଡ଼ା

ଶ୍ରୀକ୍ଷେତ୍ର, ଟିଡି କାକୋର ଶ୍ରୀ ପୁରୁଷୋତ୍ତମ ଦେବ ଜଗନ୍ନାଥ ମନ୍ଦିର ସମେତ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରମାନଙ୍କରେ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି। ରାୟଗଡ଼ା ଜିଲ୍ଲା ସଦର ମହକୁମା ଶ୍ରଦ୍ଧା ଶ୍ରୀକ୍ଷେତ୍ର ସମେତ ମୁନିଗୁଡ଼ା, ଗୁଣପୁର, ବିଷମକଟକ, କାଶୀପୁର ଆଦି ବିଭିନ୍ନ ଜଗନ୍ନାଥ ମନ୍ଦିରମାନଙ୍କରେ ଶ୍ରୀଜୀଉଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମା ହୋଇଯାଇଛି। ଭଦ୍ରକ ଜିଲ୍ଲାରେ ପୁରାତନ ଶାଳନ୍ଦୀନଗର ଜଗନ୍ନାଥ ମନ୍ଦିର, ହରିବୋଲ କ୍ଷେତ୍ର କେଶପୁର ସମେତ ସାତଟି ବ୍ଲକରେ ଥିବା ଜଗନ୍ନାଥ ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ସମସ୍ତ ପୂଜାର୍ଚ୍ଚନା ସରିବା ପରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାର ସମସ୍ତ ଜଗନ୍ନାଥ ମନ୍ଦିରରେ ଭକ୍ତିମୟ ପରିବେଶ ମଧ୍ୟରେ ନୀତିକାତି ସମ୍ପନ୍ନ ହୋଇଛି। ମହାପ୍ରତାପୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଆଜି ରାଜ୍ୟାଭିଷେକ ଦିବସ। 1435 ଖ୍ରୀଷ୍ଟାବ୍ଦ ଜୁନ୍ 29 ତାରିଖ ଅର୍ଥାତ୍ ଆଜିର ଦିନରେ ମହାରାଜାଙ୍କ ରାଜ୍ୟାଭିଷେକ ହେବା ସହିତ ତାଙ୍କୁ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟକ କଳବର୍ଗେଶ୍ୱର ଉପାଧି ପ୍ରଦାନ କରାଯାଇଥିଲା। ସେ ନିଜକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ସେବକ ଓ ଗଜପତି ଉପାଧିରେ ଭୂଷିତ କରିଥିଲେ। କପିଳେନ୍ଦ୍ର ଦେବ 1435ରୁ 1465 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲେ। ମହାରାଜାଙ୍କ ରାଜ୍ୟାଭିଷେକ ଦିବସ ଉପଲକ୍ଷେ ଗଜପତି ଗୌରବ ଦିବସ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ଗଜପତି କପିଳେନ୍ଦ୍ର ଦେବ ଓଡ଼ିଆ ସ୍ୱାଭିମାନ, ବୀରତ୍ୱ ଓ ଶୌର୍ଯ୍ୟର ମୂର୍ତ୍ତିମନ୍ତ ପ୍ରତୀକ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ସାଂସ୍କୃତିକ ନବଜାଗରଣ ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରାଜ୍ୟରେ ସାରର ଉପଲବ୍ଧତା ଏବଂ କଳାବଜାରୀକୁ ରୋକିବା ପାଇଁ ସମବାୟ ବିଭାଗ ପକ୍ଷରୁ ସାରର ପୂର୍ବ ମହଜୁଦ ଯୋଜନାକୁ ସରକାର ମଞ୍ଜୁର କରିଛନ୍ତି। ଯୋଜନାରେ 5 ବର୍ଷରେ 42 କୋଟି ଟଙ୍କାର ଶୁଦ୍ଧ ରିହାତି ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷ ପାଇଁ 5 କୋଟି ଟଙ୍କା ଆବଶ୍ଚନ କରାଯାଇଛି। ପ୍ରାୟ 2700 ପ୍ରାଥମିକ କୃଷି ସମବାୟ ସମିତିକୁ ଏଥିରେ ସାମିଲ କରାଯିବ। ସମବାୟ ବିଭାଗର କମିଶନର ତଥା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ଥାୟୀ ଆର୍ଥିକ କମିଟିର ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିରେ କ୍ୟାସ୍ କ୍ରେଡିଟ୍ ଋଣ ଉପରେ 100% ସୁଧ ରିହାତି ସରକାର ପ୍ରଦାନ କରିବେ, ଫଳରେ ସମବାୟ ସମିତିଗୁଡ଼ିକର ସାରର ଅଗ୍ରିମ ମହଜୁଦ ପ୍ରକ୍ରିୟା ସମ୍ପୂର୍ଣ୍ଣ ସୁଧମୁକ୍ତ ହୋଇପାରିବ। ଡିଜିଟାଲ୍ ପେମେଣ୍ଟକୁ ପ୍ରୋହାହନ ଏବଂ ସାର ବିକ୍ରୟ ସମୟରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସରକାରଙ୍କ ପକ୍ଷରୁ କ୍ୟୁଆର୍ କୋଡ୍ ମାଧ୍ୟମରେ କାରବାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ବିଦ୍ୟାଳୟଗୁଡ଼ିକୁ ସଂଶୋଧିତ ପୁସ୍ତକ ପ୍ରଦାନ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟିର ତଦନ୍ତ କରାଯାଇ ଅବହେଳା କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଦ୍ୟାଳୟରେ ସଂଶୋଧିତ ବହିର ବଣ୍ଟନ ଜିଲ୍ଲା ଶିକ୍ଷା ଅଧିକାରୀ କିମ୍ବା ପ୍ରଧାନ ଶିକ୍ଷକଙ୍କ ଜରିଆରେ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ଜାତୀୟ ପରିସଂଖ୍ୟାନ ଦିବସ ଆଜି ପାଳନ କରାଯାଉଛି। ଜାତୀୟ ବିକାଶ ସମ୍ପର୍କିତ ସାମାଜିକ ଅର୍ଥନୈତିକ ଯୋଜନା ଏବଂ ନୀତି ପ୍ରଣୟନରେ ପରିସଂଖ୍ୟାନର ଗୁରୁତ୍ୱ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। 2007 ମସିହାରୁ ପ୍ରତିବର୍ଷ ଜୁନ୍ ମାସ 29 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍କକ୍ତ କରିବା। ଭାରତୀୟ ପରିସଂଖ୍ୟାନର ଜନକ କୁହାଯାଉଥିବା ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହଲାନୋବିସ୍ଙ୍କ ପରିସଂଖ୍ୟାନ ପ୍ରତି ଅବଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ତାଙ୍କ ଜୟନ୍ତୀରେ ଏହି ଦିବସ ପାଳନ କରାଯାଉଛି। ରାଜ୍ୟ ସରକାରଙ୍କ ବିକାଶର ଧାରା ଓଡ଼ିଶା ସାରା 2026 କାର୍ଯ୍ୟକ୍ରମର ତୃତୀୟ ତଥା ଉଦ୍ଯାପନୀ ଦିବସ ବୌଦ୍ଧ ଜିଲ୍ଲାରେ ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଅନୁସୂଚିତ ଜାତି ଜନଜାତିଙ୍କ ବିକାଶ ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ, ସରକାରୀ ଯୋଜନାଗୁଡ଼ିକର ସଠିକ୍ କାର୍ଯ୍ୟାନ୍ୱୟନ ସମ୍ପର୍କରେ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା। ବୌଦ୍ଧ ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ କୃଷକ ବଜାରରେ ଉଦ୍ୟମୀ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ମେକ୍ ଇନ୍ ବୌଦ୍ଧ ମେକ୍ ଫର୍ ଓଡ଼ିଶା ଆହ୍ୱାନକୁ ସଫଳ କରି ଜିଲ୍ଲାକୁ ଏକ ସମ୍ଭାବନାମୟ ଶିଳ୍ପକେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗ ରହିଛି ବୋଲି କହିଛନ୍ତି। ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମଝୀ ଘରିଆଣୀଙ୍କ ମନ୍ଦିରର ଦାନହୁଣ୍ଡି 5 ମାସ ପରେ ଆଜି କଡ଼ା ସୁରକ୍ଷା ମଧ୍ୟରେ ଖୋଲାଯାଇଛି। ଦାନବାକ୍ସରୁ ବାହାରିଥିବା ଟଙ୍କା ଗଣତି ଜାରି ରହିଛି।
ଗତ ଜାନୁଆରୀ 19 ତାରିଖରୁ ମା'ଙ୍କ ହୁଣ୍ଡିରୁ 1,52,845 ଟଙ୍କା ସହ 30 ଗ୍ରାମ ସୁନା 12 କେଜି 150 ଗ୍ରାମ ରୂପା ସଂଗ୍ରହ ହୋଇଥିଲା। ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ ପୁଲିସର କଡ଼ା ସୁରକ୍ଷା ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ 9ଟି ଦାନହୁଣ୍ଡି ଆଜି ସକାଳୁ ଖୋଲାଯାଇ ଗଣତି

ଆରମ୍ଭ ହୋଇଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ରାଜ୍ୟରେ ବର୍ଷାର ପ୍ରଭାବରେ ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇଛି। ଗତ 24 ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାର ରାଜଘାଟରେ ସର୍ବାଧିକ 92 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦି ଛାଡ଼ି ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି, ଦୁର୍ଲଭ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ସାରର ଉପଲବ୍ଧତା ଏବଂ କଳାବଜାରୀକୁ ରୋକିବା ପାଇଁ 42 କୋଟି ଟଙ୍କାର ଶୁଦ୍ଧ ରିହାତିକୁ ସରକାରଙ୍କ ମଞ୍ଜୁରୀ। ବିଦ୍ୟାଳୟଗୁଡ଼ିକୁ ସଂଶୋଧିତ ପୁସ୍ତକ ପ୍ରଦାନ କରାଯିବା ନେଇ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା। ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପରିସଂଖ୍ୟାନ ଦିବସ ଏବଂ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟିକୁ ଗାଇଛନ୍ତି ଭୁବନେଶ୍ୱରୀ ମିଶ୍ର, ଚଳଚ୍ଚିତ୍ର ଚିହ୍ନା ଅଚିହ୍ନା।

ଭକ୍ତଶାଳା ବିକାଶ ଚଳଚ୍ଚିତ୍ରର ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଅନୁରାଧା।

ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଅଶ୍ରାନ୍ତି ଅପରାହ୍ନ କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ କୁମାର ସାନୁ ଚଳଚ୍ଚିତ୍ର ଫୁଲର କାଣ୍ଡେ।

ଏଥର ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଲତା ମଙ୍ଗେସ୍କର। ଚଳଚ୍ଚିତ୍ର ଦିଲୱାଲେ ଦୁଲ୍ହନିଆ ଲେ ଜାଏଗେ।

କାର୍ଯ୍ୟକ୍ରମର ଶେଷରେ ଗୀତଟିକୁ ଗାଇଛନ୍ତି ଜଗଜିତ ସିଂ ଏବଂ ଚିତ୍ରା ସିଂ, ଚଳଚ୍ଚିତ୍ର ସାଥ ସାଥ।

ଏଇଠି ଶେଷ କରୁଛୁ ଆଜିର ଅଶ୍ରାନ୍ତି ଅପରାହ୍ନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kilohertz ଯୋଗେ ଆକାଶବାଣୀ କଟକ। ଆରମ୍ଭ କରୁଛୁ ଆପଣମାନଙ୍କୁ ସ୍ୱାଗତ ଜଣାଇକି ଶ୍ରୋତାବନ୍ଧୁମାନଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଂଗୀତର କାର୍ଯ୍ୟକ୍ରମ ଚିରହରିତ। ପ୍ରଥମେ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି କବିତା ମିଶ୍ର ସେକ୍ଟର 9 CDA କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଆଲବମ୍ ଝିଅ ମୁଁ 1 number ମେଘରେ ମେଘ ଗୀତଟିକୁ ଯାହାକୁ ଗାଇଛନ୍ତି ଉଦିତ ନାରାୟଣ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣି ଦେଉଛୁ।

ପରବର୍ତ୍ତୀ ଗୀତଟି କୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ବୁଟୁ। ବୁଟୁ ତାଙ୍କର ବାପା ବୋଉ ବିଦ୍ୟାଧରପୁର ଜଗତସିଂହପୁରରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ତପୁ ମିଶ୍ର ଗାଇଥିବା ଏହି ଗୀତଟିକୁ, ଯାହାକି ଆଲବମ୍ ସନ୍ଧେଇ ପ୍ରିୟାର। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛି।

0: चंदन।
1: ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି।

ଏକ ଘୋଷଣା ଚୁକ୍ତିଭିତ୍ତିକ ସାମୟିକ ସମ୍ବାଦଦାତା ଆବେଦନ ନିମନ୍ତେ ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ଅନୁଗୁଳ ବାଲେଶ୍ୱର ଜଗତସିଂହପୁର ମୟୂରଭଞ୍ଜ ଏବଂ ଗଜପତି ଜିଲ୍ଲା ପାଇଁ ଚୁକ୍ତିଭିତ୍ତିରେ ସାମୟିକ ସମ୍ବାଦଦାତା ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ଆବେଦନର ଶେଷ ତାରିଖ 7/7/2024। ପ୍ରାର୍ଥୀଙ୍କର ବୟସ 24 ବର୍ଷରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସବିଶେଷ ବିବରଣୀ ପାଇଁ www.newsonair.gov.in ଅଣ୍ଡର ଭ୍ୟାକେନ୍ସି ସେକ୍ସନ୍ ଦେଖିବାକୁ ଅନୁରୋଧ। ସୂଚନାଟି ଏଇଠି ଶେଷ ହେଲା। ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି।

ନଦୀର ନାମ ଅଳସ କନ୍ୟା, ତୀରର ନାମ ତନ୍ଦ୍ରା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଅକ୍ଷୟ ମହାନ୍ତି ଓ ସାଥୀ, କଥାଚିତ୍ର ଶ୍ରୀ ଜଗନ୍ନାଥ।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋ ହର୍ଚ୍ଚ ଯୋଗେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
4: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି?
5: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
4: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
5: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

0: ଟିକେ ଟିକେ ତ ମନେ ପଡୁଛି, ଏଇ ହାର୍ଡ ୱାଟର ଆଉ ସଫ୍ଟ ୱାଟର କାଟେଗୋରୀ ବିଷୟରେ କହୁଛ କି?
1: ଠିକ କହିଛ ପ୍ରତୀକ୍ଷା, ଆମ ଜାଣିବାରେ ତ ବର୍ଷା ଜଳଟା ସ୍ୱାଭାବିକ ଭାବରେ ମୃଦୁ ଜଳ ବା ସଫ୍ଟ ୱାଟର କାଟେଗୋରୀରେ ଗଣାଯାଏ। ନା ଏଥିରେ କ୍ୟାଲସିୟମ ମାଗ୍ନେସିୟମ ପରି ଦ୍ରବୀଭୂତ ଖଣିଜ ପଦାର୍ଥ ବହୁତ ମାତ୍ରାରେ ଅଛି, ନା ଭୂପୃଷ୍ଠ ଜଳରେ ମିଳୁଥିବା ପ୍ରଦୂଷକ ଅଛି। ହେଲେ ପ୍ରତୀକ୍ଷା, ଆମେ କଣ ଏହାକୁ ଆମ ଦୈନନ୍ଦିନ ଜୀବନରେ ବ୍ୟବହାର କରିପାରିବାନି କି?
0: ବିଲକୁଲ କରିପାରିବା ଅନନ୍ୟା। ଯେଉଁ ମ୍ୟୁନିସିପାଲ ୱାଟର ସିଷ୍ଟମ ଆଜିକାଲିର ବଢୁଥିବା ଜନସଂଖ୍ୟାର ଚାହିଦା ପୂରଣ କରିବାକୁ ସଂଘର୍ଷ କରୁଛି, କେବଳ ବର୍ଷା ଜଳ ବ୍ୟବହାର କରି ତା ଉପରେ ଆମର ନିର୍ଭରଶୀଳତାକୁ ହ୍ରାସ କରାଇପାରିବା। ହଁ ବନ୍ଧୁ, ବର୍ଷା ଜଳ ସଂରକ୍ଷଣ କରି ଆମେ ଆମ ପୃଥିବୀର ଭୂତଳ ଜଳସ୍ତରକୁ ପୂର୍ଣ୍ଣ କରିପାରିବା ଏବଂ ପାନୀୟ, କୃଷି ତଥା ଶିଳ୍ପ ବ୍ୟବହାର ସହିତ ବିଭିନ୍ନ ଆବଶ୍ୟକତା ପାଇଁ ସ୍ଥିର ଯୋଗାଣ ନିଶ୍ଚିତ କରିପାରିବା।
1: ଭୂତଳ ଜଳ ଭଣ୍ଡାର ମାନେ ତ ପ୍ରତୀକ୍ଷା, ଏହା ସହଜରେ ବାଷ୍ପୀଭୂତ ହେବ ନାହିଁ, ତା ମାନେ ଦୀର୍ଘ ସମୟ ପାଇଁ ଉପଲବ୍ଧ ହୋଇ ରହିବ।
0: ଏକଦମ ଠିକ କହିଛ ଅନନ୍ୟା। ବର୍ଷା ଜଳ ଅମଳ କେବଳ ଜଳ ସଂରକ୍ଷଣର ଏକ କୌଶଳ ନୁହେଁ, ବରଂ ଏହା ହେଉଛି ଏପରି ଏକ ସାମଗ୍ରିକ ଆଭିମୁଖ୍ୟ ଯାହା ଜଳ ନିରାପତ୍ତା ଏବଂ ଅର୍ଥନୈତିକ ସଞ୍ଚୟଠାରୁ ଆରମ୍ଭ କରି ପରିବେଶ ସୁରକ୍ଷାରେ ମଧ୍ୟ ସାହାଯ୍ୟ କରିଥାଏ।
1: ଆରେ ବାଃ, ଏତେ ସବୁ ସୁବିଧା! ତେବେ ଶ୍ରୋତା ବନ୍ଧୁ, ଏହି ବିଷୟରେ ଆସନ୍ତୁ ଅଧିକ କିଛି ଜାଣିବା ଆଜିର ଆଲୋଚନାରୁ। ବର୍ଷା ଜଳ ସଂରକ୍ଷଣ ଆଜିର ଆହ୍ୱାନ, ଏହାକୁ ଆଲୋଚନା କରୁଛନ୍ତି ଜ୍ୟୋତି ରଞ୍ଜନ ସାହୁ।
2: ଶ୍ରୋତାବନ୍ଧୁ, ମାନବ ପ୍ରକୃତିଠାରୁ ନାନାବିଧ ଦ୍ରବ୍ୟ ଦାନ ସୂତ୍ରରେ ଲାଭ କରିଛି, ଯେମିତିକି ବାୟୁ, ମୃତ୍ତିକା, ସବୁଜ ବନାନୀ, ଜୀବଜନ୍ତୁ, ଖଣିଜ ପଦାର୍ଥ ପ୍ରଭୃତି ମାନବକୁ ଦୈନନ୍ଦିନ ଜୀବନରେ ସାହାଯ୍ୟ କରନ୍ତି। ସେହିପରି ଜଳ ବିଭିନ୍ନ କାର୍ଯ୍ୟରେ ସହାୟକ ହୁଏ, ଏହା ବିନା ଜୀବନ ଧାରଣ ଅସମ୍ଭବ। ତେଣୁ ଜଳର ଅନ୍ୟ ନାମ ଜୀବନ। ଋତୁଚକ୍ରର ଆବର୍ତ୍ତନରେ ରୁକ୍ଷ ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପ ଧରିତ୍ରୀ ପକ୍ଷରେ ଅସହ୍ୟ ହୋଇଉଠେ। ବୃକ୍ଷଲତା, ପ୍ରାଣୀ ସମସ୍ତେ ଅତିଷ୍ଠ ହୋଇଉଠନ୍ତି। ନଦୀ, ନାଳ, ଜଳାଶୟ ଆଦି ଜଳଶୂନ୍ୟ ହୁଅନ୍ତି। ବନାନୀର ସବୁଜଶ୍ରୀ ହଜିଯାଏ, ତା ସହିତ ହଜିଯାଏ ପୃଥିବୀର ହସ। ଆତୁର ସତୃଷ୍ଣ ନୟନରେ ଚାହିଁ ରହି ଆକାଶରେ ଭାସୁଥିବା ଖଣ୍ଡ ଖଣ୍ଡ ମେଘମାଳକୁ ପ୍ରଚଣ୍ଡ ରୌଦ୍ରର କଷଣ ସହ ଆମର ସାରା ଭାରତରେ ଦେଖାଯାଉଥିବା ବନ୍ୟା ମରୁଡ଼ିର ତାଣ୍ଡବ ଲୀଳା। ନଈନାଳ, ଜଳାଶୟମାନେ ଶୁଷ୍କ ହୋଇ ଫାଟି ଆଁ କରିଥାଏ। ବିଶୁବ ବନାନୀମାନେ କଟା ହୋଇ ବିରାଟ କୋଠା ଓ କଳକାରଖାନାମାନ ଗଡ଼ି ଉଠିବାର ଆମେ ଦେଖିଥାଉ। ପୃଥିବୀ ମାତା ଆଠ ମାସ ଉତ୍ତପ୍ତ ହୋଇ ରହିଥାଏ। ସେହି ସମୟରେ ଆମ୍ଭେମାନେ ବର୍ଷାର ଆଗମନକୁ ଅତି ସତୃଷ୍ଣ ନୟନରେ ଚାହିଁ ରହୁ। କେତେବେଳେ ବର୍ଷା ଆସିବ, ନୂଆ ବୋହୁ ପରି ଶଙ୍ଖଧ୍ୱନି କରେ ଧରଣୀ ମାତା ରଜକୁ ସ୍ୱାଗତ କରି। ଆଷାଢ଼ବାସୀ ଆକାଶରୁ ଝରିପଡ଼େ ଝୁମି ଝୁମି ବର୍ଷାର ଧାରା, ଧରଣୀର ତପ୍ତ ବକ୍ଷ ଶୀତଳ ହୁଏ, ଗ୍ରୀଷ୍ମ ଉତ୍ତପ୍ତ ପୃଥିବୀର ମୁଖଶ୍ରୀର ହସର ଝଲକ ଫୁଟିଉଠେ। ନଈ, ନାଳ, ଜଳାଶୟମାନେ ହୁଅନ୍ତି ପୂର୍ଣ୍ଣ ଗର୍ଭା। ନବବର୍ଷାର ସ୍ପର୍ଶରେ ଲତା ଗୁଳ୍ମମାନଙ୍କ ଦେହରେ ନବ ଉନ୍ମାଦନା ଓ ଉତ୍ତେଜନାର ଶିହରଣ ଖେଳିଯାଏ। ବର୍ଷାର ଆଗମନ ସଙ୍ଗେ ସଙ୍ଗେ କର୍ମକୁଶଳ କୃଷକ ପ୍ରସ୍ତୁତ ହୋଇଯାଏ ନୂତନ ସୃଷ୍ଟି ପାଇଁ। ଏବେ ମୌସୁମୀ ଅସହ୍ୟ ଗରମରୁ ରକ୍ଷା କରିଛି ସତ, ହେଲେ ଦେଶରେ ପର୍ଯ୍ୟାପ୍ତ ଜଳ ସଙ୍କଟ ଏବେ ବି ଯେମିତି ଥିଲା ସେମିତି ହିଁ ଅଛି। ସେ ପିଇବା ଜଳ ହେଉ ବା ଅନ୍ୟ କାମ ପାଇଁ ବ୍ୟବହୃତ ଜଳ ହେଉ, ଦେଖାଯାଉଛି କି ଦେଶରେ ପ୍ରାୟତଃ ରାଜ୍ୟରେ ଶୁଷ୍କତାର ଘୋଷଣା କରାଯାଇ ସାରିଛି ଏବଂ ଏହି ଜଳ ସଙ୍କଟ ଭୂ ଉପରେ ଥିବା ଓ ଭୂତଳେ ଥିବା ଜଳର କାରଣରୁ ଘଟିଛି। ଯେହେତୁ ଏ ବର୍ଷା ଜଳ ଏବେ ସାରା ଦେଶକୁ ଭିଜେଇବା ଆରମ୍ଭ କରିସାରିଛି, ତ ଏବେ ଆବଶ୍ୟକ ହେଉଛି କି ଆମେ କିପରି ଭାବେ ଏହି ବର୍ଷା ଜଳର ସଂରକ୍ଷଣ କରୁଛେ। ଏଥିରେ କୌଣସି ମତ ବ୍ୟତିକ୍ରମ ନାହିଁ କି ବର୍ତ୍ତମାନ ସମୟରେ ସାରା ବିଶ୍ୱ ଯେପରି ଭାବେ ଜଳାଭାବର ସଙ୍କଟ ସହ ଲଢୁଛି, ସେଗୁଡ଼ିକୁ ଲକ୍ଷ୍ୟ କରି ଏବେ ଆମକୁ ବିଭିନ୍ନ ବିକଳ୍ପ ସମାଧାନର ଆବଶ୍ୟକତା ପଡୁଛି। ଏହା ଏକ କଟୁ ସତ୍ୟ ଅଟେ କି ଜଳର ଅନ୍ୟ କୌଣସି ବିକଳ୍ପ ନାହିଁ। ଗତ କିଛି ବର୍ଷ ମଧ୍ୟରେ ଏହା ସ୍ପଷ୍ଟ ହୋଇଛି ଯେ ଯେପରି ଭାବେ ଭୂତଳ ଜଳର ସ୍ତର ଖସି ଚାଲିଛି, ଆସନ୍ତା କିଛି ବର୍ଷ ମଧ୍ୟରେ ଆଗତ ପିଢ଼ିମାନଙ୍କୁ ଜଳ ସଙ୍କଟର ଗୋଟିଏ ବଡ଼ ବିପଦକୁ ସାମ୍ନା କରିବାକୁ ପଡ଼ିବ। ଏପରି ଏକ ବଡ଼ ସମସ୍ୟାରେ ମୁକୁଳିବା ପାଇଁ ଗୋଟିଏ ସରଳ ଏବଂ ଭଲ ମାର୍ଗ ହେଉଛି କି ବର୍ଷା ଜଳକୁ ସଂରକ୍ଷଣ କରିବା। ଏହା ମାଧ୍ୟମରେ ଜଳାଭାବର ସଙ୍କଟରୁ ରକ୍ଷା କରାଯାଇପାରିବ। ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଏକ ଦିନରେ ପ୍ରତ୍ୟେକ ବ୍ୟକ୍ତିର ଜଳ ଖର୍ଚ୍ଚର ପରିମାଣ 120 ଲିଟର ଅଟେ। ଏହାର ଅର୍ଥ ପ୍ରତ୍ୟେକ 5 ସଦସ୍ୟ ଜନିତ ପରିବାରରେ ପ୍ରତିଦିନ 700 ଲିଟରରୁ ଅଧିକ ଜଳ ଖର୍ଚ୍ଚ ହେଉଛି, ଯାହାକି କେବଳ ଭୂତଳ ଜଳ ଦ୍ୱାରା ହିଁ ସମ୍ଭବ ନୁହେଁ। ତେବେ ଆମେମାନେ ଯେପରି ଜଳର ଅପଚୟ ଘଟାଉଛେ, ଦିନେ ନା ଦିନେ ଏଭଳି ଏକ ପରିସ୍ଥିତି ସୃଷ୍ଟି ହେବ ଯେଉଁଠିକି ଜଳର ଗୋଟିଏ ବୁନ୍ଦା ପାଇଁ ମଧ୍ୟ ଆମ ମଧ୍ୟରେ ଯୁଦ୍ଧ ମଧ୍ୟ ଲାଗିଯାଇପାରେ। ଆମେମାନେ ସଦାସର୍ବଦା ଜଳର ଦୁର୍ବ୍ୟବହାର ଓ ଜଳ ପ୍ରଦୂଷଣ କରିବାରେ ଲାଗିଛେ, କିନ୍ତୁ କେବେ ବି ହେଲେ ଜଳର ସଂରକ୍ଷଣ କରିବା କଥା ଚିନ୍ତା କରୁନାହିଁ। ଯେମିତିକି ଜଳକୁ ଆମେମାନେ ଆବଶ୍ୟକତା ମୁତାବକ ବ୍ୟବହାର କରୁନାହିଁ, ସବୁବେଳେ ଦେଖାଯାଉଛି କି ଲୋକମାନେ ପମ୍ପ ଚଲାଇ ବନ୍ଦ କରିବା ଭୁଲି ଯାଉଛନ୍ତି ଏବଂ ଅମୂଲ୍ୟ ଜଳ ବହି ଚାଲିଛି।

0: ଏହାଛଡ଼ା ବିନା କାରଣରେ ଲୋକମାନେ ଜଳକୁ ଗାଡ଼ି ସଫା କରିବା ଏବଂ ଘର ସଫା କରିବାରେ ବ୍ୟବହାର କରି ଜଳକୁ ଅପଚୟ କରୁଛନ୍ତି। ତେବେ ଭବିଷ୍ୟତରେ ଜଳର ଆବଶ୍ୟକତା ପୂରଣ କରିବା ପାଇଁ ବିଭିନ୍ନ ପ୍ରକାର ପ୍ରାକୃତିକ ଉପାୟ ଓ କୃତ୍ରିମ ଉପାୟର ସହାୟତା ମାଧ୍ୟମରେ ବର୍ଷା ଜଳକୁ ସଂରକ୍ଷିତ କରିବା ପ୍ରକ୍ରିୟାକୁ ଜଳ ସଂରକ୍ଷଣ କୁହାଯାଏ। ବିଭିନ୍ନ କାରଣ ଦ୍ୱାରା ଜଳ ସଂରକ୍ଷଣର ମାତ୍ରା ପ୍ରଭାବିତ ହୋଇଥାଏ, ଯେମିତିକି ବର୍ଷାର ପ୍ରାରମ୍ଭିକତା, ବର୍ଷାର ପରିମାଣ, ବର୍ଷା ଜଳକୁ ସଂରକ୍ଷଣ କରିବାର ପ୍ରକ୍ରିୟା। ବହୁଗୁଡ଼ିଏ କାରଣ ଯେପରିକି ଜଙ୍ଗଲରୁ ଗଛ କାଟିବା, ପରିସ୍ଥିତିର ଅସନ୍ତୁଳନ ପାଇଁ ଭୂମିର ଜଳସ୍ତର ନିମ୍ନକୁ ଖସି ଖସି ଯାଉଛି, ଖାସ୍ କରି ସହରମାନଙ୍କରେ ବଢ଼ୁଥିବା ଦ୍ରୁତ ସହରୀକରଣ ଏବଂ ଔଦ୍ୟୋଗୀକରଣର କାରଣରୁ ଜଳର ଆବଶ୍ୟକତା ବଢ଼ିବାରେ ଲାଗିଛି। ଏହାର କାରଣ ଅତ୍ୟଧିକ ଭୂତଳ ଜଳର ବ୍ୟବହାର ଅଟେ, ଯେଉଁଥିପାଇଁ କି ଜଳସ୍ତର ନିମ୍ନକୁ ଆହୁରି ଖସି ଖସି ଯାଉଛି। ଯଦି ତୁରନ୍ତ କିଛି ପ୍ରଭାବଶାଳୀ ପଦକ୍ଷେପ ନ ଉଠାଯାଏ, ତେବେ ଭବିଷ୍ୟତରେ ଜଳାଭାବର ସଂକଟ ଘନୀଭୂତ ହେବାରେ ଲାଗିବ ଏବଂ ଜଳ ସଂକଟ ଦେଖାଯିବ। ଜଳ ସଂରକ୍ଷଣ ଦ୍ୱାରା ଆମେ ବିଭିନ୍ନ ପ୍ରକାରର ଆବଶ୍ୟକତାକୁ ପୂରଣ କରିପାରିବା, ଯେମିତିକି ଭୂମି ଜଳସ୍ତରର ପୁନର୍ଭରଣା, ଜଳ ଅପୂରଣରେ ଖର୍ଚ୍ଚ ହେଉଥିବା ବିଜୁଳିର ବିଲ୍କୁ କମାଇବା। ଆକଳନରୁ ଏହା ଜଣାପଡ଼ିଛି ଯେ ଜଳସ୍ତରରେ ଏକ ମିଟର ବଢ଼ିବା ଦ୍ୱାରା ପ୍ରାୟତଃ 0.4 kW/hz ବିଜୁଳି ବଞ୍ଚାଯାଇପାରିବ। ତେବେ ଶ୍ରୋତାବନ୍ଧୁ, ଆସନ୍ତୁ ଜାଣିବା ବର୍ଷା ଜଳର ସଂରକ୍ଷଣ କାହିଁକି ଆବଶ୍ୟକ ଅଟେ। ଭବିଷ୍ୟତରେ ଜଳ ଅଭାବର ଡର ସମାପ୍ତି କରିବା ବହୁତ ହିଁ ଭଲ ଅଟେ। ତେବେ ବିଭିନ୍ନ କାରଣଗୁଡ଼ିକ ମଧ୍ୟରୁ, ଯେମିତିକି ବିଭିନ୍ନ ଉଦ୍ଦେଶ୍ୟ ପାଇଁ ପାଣିର ଆବଶ୍ୟକତା, କେବଳ ଭୂପୃଷ୍ଠ ଜଳ ପୂରଣ କରିପାରିବ ନାହିଁ, କାରଣ ଆମର ସମସ୍ତ ଆବଶ୍ୟକତା ପାଇଁ ଭୂତଳ ଜଳ ଉପରେ ଆମେ ସମ୍ପୂର୍ଣ୍ଣ ରୂପେ ନିର୍ଭରଶୀଳ ଅଟେ। ଏହାଛଡ଼ା ଜଙ୍ଗଲ କାଟିବା, ଦ୍ରୁତଗତିରେ ବଢ଼ୁଥିବା ସହରୀକରଣ କାରଣରୁ ଲଗାତାର ଭାବେ ଭୂତଳ ଜଳସ୍ତର ଖସିବାରେ ଲାଗିଛି। ଏହାଦ୍ୱାରା ମଧ୍ୟ ସଡ଼କ ଉପରେ ବନ୍ୟାର ପରିସ୍ଥିତି ଓ ଭୂସ୍କଳନର ବିପଦଠାରୁ ଦୂରରେ ରଖାଯାଇପାରିବ। ଆସନ୍ତୁ ଜାଣିବା କିପରି ପଦ୍ଧତି ମାଧ୍ୟମରେ ଆମେମାନେ ଜଳ ସଂରକ୍ଷଣ କରିପାରିବା। ପ୍ରାୟତଃ କ୍ଷେତ୍ରରେ ଛାତ ଘରଗୁଡ଼ିକ ଉପରେ ଟାଙ୍କି ପ୍ରସ୍ତୁତ କରାଯାଇ ସେହି ଜଳଗୁଡ଼ିକୁ ବିଭିନ୍ନ କାର୍ଯ୍ୟରେ ବିନିଯୋଗ କରାଯାଇଥାଏ, ଯେପରିକି କୃଷି କ୍ଷେତ୍ର। ତେବେ ଅନ୍ୟ ଏକ ପ୍ରକ୍ରିୟା ହେଉଛି, ପ୍ରଥମେ ଆମେ ଆମ ଘର ନିକଟରେ ଥିବା ଗୋଟିଏ ଖୋଲା ବଡ଼ ଜାଗାଟିକୁ ବାଛିବା, ସେଥିରେ ବଡ଼ ଗାତଟିଏ କରିବା ଏବଂ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବା। ସେଠାରେ ଯେପରି ଅଳିଆ ଆବର୍ଜନା କେହି ନ ପକାଇବାର ବ୍ୟବସ୍ଥା କରିବା। ସେହି ବଡ଼ଗାତରେ ପାଣି ପଶିଲେ ପାଣି ଛିଦ୍ରରେ ପଶି ରହିପାରିବ ନାହିଁ, ସେଥିପାଇଁ ଆମେ ପ୍ରଥମେ ସେହି ବଡ଼ଗାତରେ ପଥରଖଣ୍ଡ ବା ଶିଳାଖଣ୍ଡ ପକାଇବା ଏବଂ ତା ଉପରେ ପତଳା ଚାଦର ଭଳି ସିମେଣ୍ଟର ଢଳେଇ କରିଦେବା ଏବଂ ଗାତ ଉପରେ ଢାଙ୍କୁଣୀରେ ଘୋଡ଼ାଇଦେବା। ଅଳିଆ ଆବର୍ଜନାକୁ ରୋକିବା ସଙ୍ଗେ ଲମ୍ବା ପାଇପ୍ ଲଗାଇଦେବା, ଏହାଦ୍ୱାରା କ୍ଷେତ, ଉଦ୍ୟାନ, କୂଅରେ ବର୍ଷଯାକ ପରିଷ୍କାର ପାଣି ଯୋଗାଇପାରିବା। ତେବେ ଶ୍ରୋତାବନ୍ଧୁ, ପ୍ରତିବର୍ଷ ଦେଶର ସମସ୍ତ ରାଜ୍ୟଗୁଡ଼ିକରେ ମୌସୁମୀ ପୂର୍ବରୁ ବର୍ଷା ଜଳର ସଂରକ୍ଷଣ ପାଇଁ ବୈଠକ ବସାଯାଏ, କିନ୍ତୁ ଏହାର କୌଣସି ସକାରାତ୍ମକ ଫଳାଫଳ ଦେଖିବାକୁ ମିଳେ ନାହିଁ। ଦେଖାଯିବ ତ କେବଳ ସରକାରଙ୍କ ପ୍ରୟାସ ଦ୍ୱାରା ବର୍ଷା ଜଳର ସଂରକ୍ଷଣ ସମ୍ଭବ ନୁହେଁ, ଏହା ପାଇଁ ସମଗ୍ର ବିଶ୍ୱବାସୀମାନଙ୍କୁ ଏଥିପ୍ରତି ଯତ୍ନବାନ ହେବାକୁ ପଡ଼ିବ। ଏହାଛଡ଼ା ଏହା ଏକ ଅସୁବିଧା ଯେ ମେଟ୍ରୋ ସହରମାନଙ୍କରେ ରହୁଥିବା ଲୋକମାନେ ମଧ୍ୟ ବର୍ଷା ଜଳର ସଂରକ୍ଷଣର ବିଭିନ୍ନ ଉପାୟ ସହିତ ଜଡ଼ିତ ନୁହନ୍ତି, ଏବଂ ଯେଉଁ ଲୋକମାନେ ଏହି ଉପାୟଗୁଡ଼ିକୁ ଜାଣିଛନ୍ତି ସେମାନେ ଏହାକୁ ଅବଲମ୍ବନ କରୁନାହାନ୍ତି। ତେବେ ଏବେ ସମୟ ଆସିଯାଇଛି କି ସରକାର ନା କେବଳ ଲୋକମାନଙ୍କୁ ଏଥିପ୍ରତି ସଚେତନ କରନ୍ତୁ, ଏହାସହ ଏହାର ମହତ୍ୱ ସମ୍ବନ୍ଧରେ ମଧ୍ୟ ବିସ୍ତାର ରୂପରେ ଜଣାଇବା ଆବଶ୍ୟକ ଅଟେ। କେବଳ ଏତିକି ନୁହେଁ, ଏହାଛଡ଼ା ବର୍ଷା ଜଳ ସଂରକ୍ଷଣ ପାଇଁ ମଧ୍ୟ ଲୋକମାନଙ୍କୁ ପ୍ରୋତ୍ସାହିତ କରିଯିବା ମଧ୍ୟ ଆବଶ୍ୟକ। ଏଥିପାଇଁ ସାଧାରଣ ଜନତାମାନଙ୍କୁ ମଧ୍ୟ କିଛି ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇପାରେ। ଏତଦ୍ବ୍ୟତୀତ ସଂରକ୍ଷିତ ଥିବା ବର୍ଷା ଜଳକୁ ଲୋକମାନଙ୍କ ପାଖରେ ସୁଚାରୁ ରୂପେ ପହଞ୍ଚାଯାଇ ବିଭିନ୍ନ କାର୍ଯ୍ୟରେ ଲଗାଯିବା ପାଇଁ ମଧ୍ୟ ପ୍ରୟାସ ରହିବା ଆବଶ୍ୟକ। ବିଭିନ୍ନ ସ୍ଥାନରେ ପ୍ରସ୍ତୁତ ହୋଇଥିବା ଟାଙ୍କିଗୁଡ଼ିକୁ ମରାମତି କରିବା ସଙ୍ଗେ ସଙ୍ଗେ ନୂତନ ଟାଙ୍କିଗୁଡ଼ିକୁ ପ୍ରସ୍ତୁତ କରିବା ମଧ୍ୟ ଆବଶ୍ୟକ। ତେବେ ଆଜିର ଦିନରେ ଆସନ୍ତୁ ମିଳିମିଶି ସଂକଳ୍ପ ନେବା କି ବର୍ଷା ଜଳକୁ ସଂରକ୍ଷଣ କରିବା ସହ ବର୍ଷା ଜଳକୁ ମଧ୍ୟ ସୁଚାରୁ ରୂପେ ବିନିଯୋଗ କରିବା।
1: ଶୁଣୁଥିଲେ ଆଲୋଚନା ବର୍ଷା ଜଳ ସଂରକ୍ଷଣ ଆଜିର ଆହ୍ୱାନ। ଆଲୋଚନା କରୁଥିଲେ ଜ୍ୟୋତି ରଞ୍ଜନ ସାହୁ। ଶ୍ରୋତାବନ୍ଧୁ, ଏବେ ଆପଣମାନଙ୍କ ପାଇଁ ରହିଛି ବିଜ୍ଞାନ ବିଚିତ୍ର।
2: କୁହାଯାଏ ସ୍ୱର୍ଗ ଏବଂ ନର୍କ ଉଭୟ ପୃଥିବୀରେ ଅଛି। ଯେତେବେଳେ ଆମେ ସ୍ୱର୍ଗ ବିଷୟରେ ଚିନ୍ତା କରୁ, ମନକୁ ସୁନ୍ଦର ସୁନ୍ଦର କଥା ସବୁ ଆସିଯାଏ। ମାତ୍ର ଯେତେବେଳେ ଆମେ ନର୍କ ବିଷୟରେ ଚିନ୍ତା କରୁ, ଅନ୍ଧକାର ଓ ଉତ୍ତାପ ପରି ଅନେକ କଥା ଆମ ମାନସପଟକୁ ଚାଲିଆସେ। ପୃଥିବୀରେ ମଧ୍ୟ ଏପରି ଅନେକ ସ୍ଥାନ ରହିଛି ଯାହାକି ନର୍କ ସହ ତୁଳନୀୟ। ତୁର୍କମେନିସ୍ତାନର ରାଜଧାନୀ ଆସାଗତବାରୁ 260 km ଦୂରରେ କାରାକୁମ୍ ସ୍ଥାନଟି ଡେରୱେଜ୍ ଗ୍ରାମରେ ଅବସ୍ଥିତ। ସେହି ସ୍ଥାନଟି ଦରୱାଜା ଗ୍ୟାସ୍ କ୍ରେଟର ଭାବେ ପରିଚିତ।

0: ଏହା ନର୍କର ପ୍ରବେଶ ପଥ ଭାବେ ମଧ୍ୟ ଜଣାଶୁଣା। ପ୍ରାୟ 25 ବର୍ଷ ପୂର୍ବେ ସେଠାରେ ଲାଗିଥିବା ନିଆଁ ଆଜି ପର୍ଯ୍ୟନ୍ତ ଜଳୁଥିବାର ଦେଖାଯାଏ। ବିଶ୍ୱାସ କରାଯାଏ ଯେ 1971 ମସିହାରେ ସୋଭିଏତ ୟୁନିଭର୍ସିଟିର ବୈଜ୍ଞାନିକମାନେ ତୁର୍କମେନିସ୍ତାନ ଗସ୍ତ କରିଥିଲେ। ସେଠାରେ ସେମାନେ ତେଲ ଓ ଗ୍ୟାସ୍ ଖୋଜୁଥିଲେ। ହଠାତ୍ ସେମାନଙ୍କର ଡ୍ରିଲିଂ ରିଗ୍ ଏକ ବଡ଼ ଗ୍ୟାସ୍ ଭଣ୍ଡାରରେ ଆଘାତ ପାଇଲା, ଯାହାଫଳରେ ଭୂମି ଦବିଗଲା। ସେହି ଗର୍ତ୍ତରୁ ବିଷାକ୍ତ ମିଥେନ୍ ଗ୍ୟାସ୍ ନିର୍ଗତ ହେଲା। ମିଥେନ୍ ଏକ ଶକ୍ତିଶାଳୀ ଗ୍ରୀନ୍ ହାଉସ୍ ଗ୍ୟାସ୍, ଯାହା ପରିବେଶ ଉପରେ କ୍ଷତିକାରକ ପ୍ରଭାବ ପକାଏ। ତେଣୁ ବୈଜ୍ଞାନିକମାନେ ଗର୍ତ୍ତରେ ନିଆଁ ଲଗାଇବାକୁ ନିଷ୍ପତ୍ତି ନେଲେ। ସେମାନେ ଚିନ୍ତା କରିଥିଲେ ଯେ ମିଥେନ୍ ଗ୍ୟାସ୍ ଶେଷ ହେବା ମାତ୍ରେ ଏହା ଲିଭିଯିବ, ମାତ୍ର ସେହି ନିଆଁ ଲିଭି ନଥିଲା। ଏବେ ବି ସେଠାରେ ନିଆଁ ଜଳୁଛି। ବର୍ଷ ବର୍ଷ ଧରି ଏହି ନିଆଁ 1000 ସେଲସିୟସ୍ ତାପମାତ୍ରାରେ ଜଳୁଛି। ତଥାପି କିଛି ତୁର୍କମେନବାସୀ କହନ୍ତି ଏହି ଗର୍ତ୍ତଟି 1960 ଦଶକରେ ସୃଷ୍ଟି ହୋଇଥିଲା ଏବଂ 1980 ଦଶକରେ ଜଳିବା ଆରମ୍ଭ କରିଥିଲା। ତଥାପି ଏହି ଗର୍ତ୍ତଟି କେବେ ସୃଷ୍ଟି ହୋଇଥିଲା ତାହା ଏ ଯାବତ୍ ଅସ୍ପଷ୍ଟ ରହିଛି।
1: ବନ୍ଧୁ, ରୋବର୍ଟଙ୍କ ଦକ୍ଷତାରେ ଦିନକୁ ଦିନ ବହୁ ଉନ୍ନତି ପରିଲକ୍ଷିତ ହେଉଛି। ରୋବର୍ଟ ଘରର ଯାବତୀୟ କାମ କରୁଥିବା ବେଳେ କେତେକ ହୋଟେଲରେ ମଧ୍ୟ ସେମାନେ ଗ୍ରାହକଙ୍କୁ ଖାଦ୍ୟ ପରଷିବା ସହ ଅନ୍ୟାନ୍ୟ କାମ କରୁଛନ୍ତି। ତେବେ ଚୀନ୍ର ହାଙ୍ଗଝୋ ସହରର ରୋବର୍ଟଙ୍କ ନିମନ୍ତେ ଏକ କିକ୍ ବକ୍ସିଂ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ରୋବର୍ଟ ହାତରେ ଗ୍ଲୋଭ୍ସ ପିନ୍ଧି ପରସ୍କର ସହ କିକ୍ ବକ୍ସିଂ କରିଥିଲେ। ଏହି ରୋବର୍ଟଗୁଡ଼ିକୁ ବକ୍ସିଂ ରିଙ୍ଗ୍ କଡ଼ରେ ବସିଥିବା ବ୍ୟକ୍ତି ରିମୋଟ୍ ସହାୟତାରେ ଚଳାଉଥିଲେ। ଏହି କିକ୍ ବକ୍ସିଂ ପ୍ରତିଯୋଗିତା କୃତ୍ରିମ ବୁଦ୍ଧିମତା ଓ ରୋବୋଟିକ୍ ଜ୍ଞାନକୌଶଳର ବିକାଶକୁ ଦର୍ଶାଉଛି। ଏହି କିକ୍ ବକ୍ସିଂ ପ୍ରତିଯୋଗିତାର ସିଧା ପ୍ରସାରଣ ମଧ୍ୟ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ରୋବର୍ଟମାନଙ୍କ କୌଶଳ ଦର୍ଶକଙ୍କୁ ବେଶ୍ ଆମୋଦିତ କରିଥିଲା।
0: ଆମେରିକା ଭିତ୍ତିକ ଟେକ୍ ପ୍ରତିଷ୍ଠାତା କ୍ୟାଟ୍ ଗୋଇଜ୍ ଏକ ଅଭିନବ ଲ୍ୟାଣ୍ଡଲାଇନ୍ ଫୋନ୍ ପ୍ରସ୍ତୁତ କରିଛନ୍ତି, ଯାହା ବ୍ୟବହାରକାରୀଙ୍କୁ ସ୍କ୍ରିନ୍ ସମୟ ହ୍ରାସ କରିବାରେ ସାହାଯ୍ୟ କରିବ। ଏହାର ନାମ ଫିଜିକାଲ୍ ଫୋନ୍। ଏଥିରେ ଏକ ହ୍ୟାଣ୍ଡସେଟ୍ ଓ ବଟମ୍ ରହିଛି। ଏହାକୁ ବ୍ଲୁଟୁଥ୍ ମାଧ୍ୟମରେ ସ୍ମାର୍ଟଫୋନ୍ ସହିତ ସଂଯୋଗ କରିହେବ ଏବଂ ସଂଯୋଗ ପରେ କେହି ସ୍ମାର୍ଟଫୋନ୍କୁ କଲ୍ କଲେ ଏଥିରେ ରିଙ୍ଗ୍ ହେବ। ଏହା ହ୍ୱାଟ୍ସଆପ୍, ଫେସ୍ଟାଇମ୍ ଏବଂ ଇନ୍ଷ୍ଟାଗ୍ରାମ୍ ଭଳି ଆପ୍ରୁ ଇଣ୍ଟରନେଟ୍ ଆଧାରିତ କଲ୍ ମଧ୍ୟ ଗ୍ରହଣ କରିପାରିବ, ଯାହା ବ୍ୟବହାରକାରୀମାନଙ୍କୁ ସ୍କ୍ରିନ୍ ନ ଦେଖି କଥା ହେବାକୁ ସୁଯୋଗ ଦେବ। କୌଣସି ବ୍ୟକ୍ତିଙ୍କୁ ଫିଜିକାଲ୍ ଫୋନ୍ରୁ କଲ୍ କରିବା ପାଇଁ ସିରି ବ୍ୟବହାର କରିହେବ। କିଛି ବ୍ୟବହାରକାରୀ ଏହାକୁ ସ୍କ୍ରିନ୍ ସମୟ ହ୍ରାସ କରିବାର ଏକ ଚତୁର ଉପାୟ ବୋଲି ପ୍ରଶଂସା କରିଛନ୍ତି।
1: ବନ୍ଧୁ, ଶୀତନିଦ୍ରା ଯାଉଥିବା ଗୋଟିଏ ଦକ୍ଷିଣ ଆମେରିକୀୟ ଗୁଣ୍ଡୁଚି ପ୍ରଜାତିଠାରେ ଦୁଃସାଧ୍ୟ ତଥା ମାରାତ୍ମକ ହୃଦ୍ରୋଗ ଚିକିତ୍ସା ନିମନ୍ତେ ଉପାୟ ରହିଛି। ଏ ସାଇତ ଗୁଣ୍ଡୁଚି ଦ୍ୱାରା ଉଦ୍ଭୁତ ହୋଇ ବୈଜ୍ଞାନିକମାନେ ହାର୍ଟ ଫେଲିୟର ବା ହୃତ୍ପିଣ୍ଡ ଅକାମୀ ହେବାର ଚିକିତ୍ସା ନିମନ୍ତେ ନୂଆ ଔଷଧ ଉଦ୍ଭାବନ କରିଛନ୍ତି। କାଲିଫର୍ଣ୍ଣିଆ ସ୍ଥିତ ଏକ ବାୟୋଟେକ୍ ସଂସ୍ଥାନ ଏହି ସ୍ତନ୍ୟପାୟୀ ପ୍ରାଣୀର ଗୁଣସୂତ୍ରଗତ ଗୁଢ଼ ରହସ୍ୟରୁ ଏହି ନୂତନ ଔଷଧ ପ୍ରସ୍ତୁତ କରିଛି। ଫୋନା 1083 ନାମକ ଏହି କ୍ଷୁଦ୍ରାଦି କ୍ଷୁଦ୍ର ଔଷଧ କଣିକା ପ୍ରିଜର୍ଭଡ୍ ଇଜେକ୍ସନ୍ ଫ୍ରାକ୍ସନ୍ ଜନିତ ହାର୍ଟ ଫେଲିୟର ଚିକିତ୍ସା ନିମନ୍ତେ ବ୍ୟବହାର କରାଯିବ। ଏ ଧରଣର ହୃଦ୍ରୋଗରେ ବିଶ୍ୱବ୍ୟାପୀ କୋଟି କୋଟି ଲୋକ ଆକ୍ରାନ୍ତ ହେଉଛନ୍ତି। ଶୀତନିଦ୍ରା କାଳରେ ଏହି ତେରଗାରିଆ ଭୂଇଁ ଗୁଣ୍ଡୁଚି କେମିତି ସେମାନଙ୍କର ଅଙ୍ଗ ପ୍ରତ୍ୟଙ୍ଗ ନିରାପଦ ରଖୁଛନ୍ତି ତାହା ଜାଣିବା ନିମନ୍ତେ ଗବେଷଣା କରାଯାଇଥିଲା। ଏମାନଙ୍କ ଟିସ୍ୟୁ ନଷ୍ଟ ଓ କ୍ଷତାକ୍ତ ନ କରାଇ ଦେଉଥିବା ଗୁଣସୂତ୍ରଗୁଡ଼ିକୁ ଏହି ବାୟୋଟେକ୍ ସଂସ୍ଥାନର ବିଶେଷଜ୍ଞମାନେ ଚିହ୍ନଟ କରିଥିଲେ, କାରଣ ଟିସ୍ୟୁ ନଷ୍ଟ ବା କ୍ଷତାକ୍ତ ହେଲେ ମନୁଷ୍ୟର ହୃତ୍ପିଣ୍ଡ ଅଚଳ ହୋଇଥାଏ। କିନ୍ତୁ ଲକ୍ଷଣଗତ ଉପଶମ ବ୍ୟତୀତ ଏ ବ୍ୟାଧି ନିମନ୍ତେ କୌଣସି ଫଳପ୍ରଦ ଚିକିତ୍ସା ଏଯାବତ୍ ଉଦ୍ଭାବନ ହୋଇନାହିଁ। ଉପଯୁକ୍ତ ଔଷଧ ପ୍ରସ୍ତୁତି ନିମନ୍ତେ ଏହି ବାୟୋଟେକ୍ ସଂସ୍ଥାନର କୃତ୍ରିମ ବୁଦ୍ଧିମତା ଚାଳିତ ଆବିଷ୍କାରକ ବ୍ୟବସ୍ଥା ପ୍ରାଣୀ ଗୁଣସୂତ୍ରରେ ଥିବା ଏକ ରକ୍ଷାତ୍ମକ ବୈଶିଷ୍ଟ୍ୟ ସବୁକୁ ମନୁଷ୍ୟ ଗୁଣସୂତ୍ରଗତ ତଥ୍ୟାବଳୀ ସହିତ ତୁଳନାତ୍ମକ ବିଶ୍ଳେଷଣ କରିଥିଲା। ଏହି ନୂତନ ଔଷଧ ପ୍ରାକ୍ ନୈଦାନିକ ପରୀକ୍ଷଣ ବେଳେ ଫଳଦାୟୀ ବୋଲି ଜଣାପଡ଼ିଛି। ପ୍ରାଣୀ ଶରୀର ଉପରେ ପକାଉଥିବା ସୁ ଓ କୁପ୍ରଭାବ ଅନୁଶୀଳନ କରାଯିବା ପରେ ଆସନ୍ତା ବର୍ଷ ଏହାକୁ ମନୁଷ୍ୟ କ୍ଷେତ୍ରରେ ପ୍ରୟୋଗ କରାଯିବ।
0: କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏପରି ଏକ ତାରବିହୀନ ପରିବହନଯୋଗ୍ୟ ଉପକରଣ ପ୍ରସ୍ତୁତ କରିଛନ୍ତି, ଯାହାକୁ ପିନ୍ଧିଲେ କୌଣସି କ୍ଷତର ଉପସମାହାର ବଢ଼ିପାରିବ। ଏ ହିଲ୍ ନାମକ ଏହି ଉପକରଣ କ୍ଷତ ଉପସମାହାର 25% ପର୍ଯ୍ୟନ୍ତ ବଢ଼ାଇପାରେ। ଗବେଷକମାନଙ୍କ କହିବା

ଅନୁସାରେ ଏକ ଛୋଟ କ୍ୟାମେରା ଏବଂ ଏଆଇ ଜ୍ଞାନକୌଶଳ ବ୍ୟବହାର କରି ଏହି ଉପକରଣ କ୍ଷତ ଉପଶମର ବିଭିନ୍ନ ପର୍ଯ୍ୟାୟ ଉପରେ ନଜର ରଖିଥାଏ ଏବଂ ଆପେ କୌଣସି ଔଷଧ କିମ୍ବା ବୈଦ୍ୟୁତିକ କ୍ଷେତ୍ର ବ୍ୟବହାର କରି ଚିକିତ୍ସା ସୁବିଧା ଯୋଗାଏ। କ୍ଷତରେ ରକ୍ତକ୍ଷରଣ ବନ୍ଦ ହେବାଠାରୁ ରୋଗ ପ୍ରତିରୋଧକ ଶକ୍ତିର ପ୍ରଭାବ, ନୂଆ କୋଷ ସୃଷ୍ଟି ଏବଂ ଉପଶମ ପରେ ଦାଗ ହେବା ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟକୁ ଏହି ଉପକରଣ ଅନୁଧ୍ୟାନ କରିପାରେ।

0: କୁ ଏହି ଉପକରଣ ଅନୁଧ୍ୟାନ କରିପାରେ।
1: ବନ୍ଧୁ, ଉପକୂଳବର୍ତ୍ତୀ ମହାସାଗରଗୁଡ଼ିକ ପୂର୍ବ ଅନୁମାନ ଅପେକ୍ଷା କଳ୍ପନାତୀତ ଭାବରେ ଅଧିକ ଅମ୍ଳୀୟ ହୋଇଯିବେ ବୋଲି ସେଣ୍ଟ ଆଣ୍ଡ୍ରିଉଜ୍ ବିଶ୍ୱବିଦ୍ୟାଳୟର ଏକ ନୂତନ ଗବେଷଣାରେ ଆକଳନ କରାଯାଇଛି। ଏହା ସାମୁଦ୍ରିକ ଜୀବନ ଏବଂ ତାହା ଉପରେ ନିର୍ଭରଶୀଳ ଉପକୂଳୀୟ ଅର୍ଥନୀତି ପାଇଁ ଗଭୀର ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ପୂର୍ବର ଅନେକ ବୈଜ୍ଞାନିକ ମଡେଲ ଅପେକ୍ଷା ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦ୍ରୁତ ଗତିରେ ବୃଦ୍ଧି ପାଉଛି ବୋଲି ଏହି ଗବେଷଣାରୁ ସ୍ୱଷ୍ଟ ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ମହାସାଗର ଅମ୍ଳତା ବାୟୁମଣ୍ଡଳୀୟ ଅଙ୍ଗାରକାମ୍ଳ ସହିତ ଘନିଷ୍ଠ ଭାବରେ ଜଡ଼ିତ। ଅପ୍ୱେଲିଂ ଭାବରେ ଜଣାଶୁଣା ଏକ ପ୍ରାକୃତିକ ପ୍ରକ୍ରିୟା ଯୋଗୁଁ କିଛି ମହାସାଗର ଅଞ୍ଚଳ ଅଧିକ ଦ୍ରୁତ ଭାବେ ଅମ୍ଳୀକୃତ ହୋଇଥାଏ। ଅପ୍ୱେଲିଂ ପ୍ରକ୍ରିୟା ଗଭୀର ସମୁଦ୍ରରୁ ଅମ୍ଳୀୟ ଜଳକୁ ପୃଷ୍ଠକୁ ଆଣେ, ଆଉ ଯେତେବେଳେ ସମ୍ପୃକ୍ତ ଜଳପୃଷ୍ଠକୁ ଉଠିଥାଏ ତାହା ବାୟୁମଣ୍ଡଳରୁ ଅତିରିକ୍ତ ଅଙ୍ଗାରକାମ୍ଳ ସହିତ ପାରସ୍ପରିକ ପ୍ରତିକ୍ରିୟା କରି ଅଧିକ ଅମ୍ଳୀୟ ହୋଇଯାଏ। ପେରୁ ନିକଟବର୍ତ୍ତୀ ହମ୍ବୋଲ୍ଡ ସ୍ରୋତ ଏବଂ ପଶ୍ଚିମ ଆଫ୍ରିକା ବେଙ୍ଗୁଏଲା ଓ କାନାରୀ ସ୍ରୋତ ଭଳି ଅପ୍ୱେଲିଂ କ୍ଷେତ୍ର ଏପରି ବିପଦର ସମ୍ମୁଖୀନ ହେଉଛନ୍ତି। ଏଥିରୁ ସ୍ୱଷ୍ଟ ହୋଇଛି ଯେ ମେରୁ ବରଫ ତରଳିବାରୁ ଆରମ୍ଭ କରି ଚରମ ଉତ୍ପତ୍ତିକରଣ ପରି ଜଳବାୟୁ ପ୍ରକ୍ରିୟାଗୁଡ଼ିକ ତୀବ୍ର ବେଗରେ ବୃଦ୍ଧି ପାଇବାରେ ଲାଗିଛି। ସମୁଦ୍ର ଅମ୍ଳୀୟତା ବୃଦ୍ଧିକୁ ନିୟନ୍ତ୍ରଣ କରିବା ଲାଗି ସ୍ୱଚ୍ଛ ଇନ୍ଧନ ଓ ବିଜୁଳି ଉତ୍ପାଦନ କରିବା ଉପରେ ଗୁରୁତ୍ୱାରୋପ କରିବା ଉଚିତ ବୋଲି ଗବେଷକମାନେ ମତ ଦେଇଛନ୍ତି।
0: ପାଚିଲା କେଶ ହେଉଛି କର୍କଟ ରୋଗ ସଙ୍ଗେ ଯୁଝିଲା ବେଳେ ମନୁଷ୍ୟ ଶରୀରରେ ହୋଇଥିବା ଗୋଟିଏ କ୍ଷତ ଚିହ୍ନ। ଏ କଥା ଏକ ନୂତନ ଅନୁସନ୍ଧାନରୁ ଜଣାପଡ଼ିଛି। ସମ୍ପ୍ରତି ନେଚର ସେଲ୍ ବାୟୋଲୋଜିରେ ପ୍ରକାଶିତ ଏହି ଗବେଷଣାରେ ଉଲ୍ଲେଖ ଅଛି ଯେ ମନୁଷ୍ୟ କେଶ ଓ ଚର୍ମ ବର୍ଣ୍ଣକଣିକା ଦାୟିତ୍ୱରେ ଥିବା ଜୀବକୋଷ ସବୁ କ୍ଷୟ ହୋଇଆସିଲେ ଆତ୍ମହତ୍ୟା କରନ୍ତି। ଏ ଆତ୍ମହତ୍ୟା ହେଉଛି ମନୁଷ୍ୟକୁ କର୍କଟ ରୋଗ ଦାଉରୁ ମୁକ୍ତ କରିବା ଲାଗି ଶାରୀରିକ ଉଦ୍ୟମର ଅଂଶବିଶେଷ। ବୈଜ୍ଞାନିକମାନେ ଜାଣିପାରିଛନ୍ତି ଯେ ବର୍ଣ୍ଣକଣିକା ଉତ୍ପାଦନ କରୁଥିବା ଏହି କୋଷଗୁଡ଼ିକ କ୍ଷୟିଷ୍ଣୁ ପରିସ୍ଥିତିରେ ଆଉ ବିଭାଜିତ ନ ହୋଇ ସ୍ଥାଣୁ ହୋଇଯାଆନ୍ତି। ଏହାଦ୍ୱାରା କର୍କଟ ରୋଗ ବିସ୍ତାରିତ ହେବାରେ ସହାୟକ ହେଉଥିବା ତ୍ରୁଟିଯୁକ୍ତ ଜୀବକୋଷଗୁଡ଼ିକ ବାଧା ପାଆନ୍ତି। ଏମିତି କାଳକ୍ରମେ ବହୁ ବର୍ଣ୍ଣକଣିକା ଉତ୍ପାଦନକାରୀ କୋଷ ସ୍ଥାଣୁ ହୋଇଯାଏ ଓ କେଶ ଶୁକ୍ଳବର୍ଣ୍ଣ ଧାରଣ କରେ। କେଶ ପାଚିବା ବନ୍ଦ କରିବା ଲାଗି ବୈଜ୍ଞାନିକମାନେ ଦୀର୍ଘଦିନ ହେବ ଉପାୟ ଖୋଜି ଆସୁଛନ୍ତି। ସେଥିଲାଗି ସେମାନେ ବର୍ଣ୍ଣକଣା କୋଷଗୁଡ଼ିକୁ ଆତ୍ମହତ୍ୟାରୁ ବିତାଡ଼ିତ କରିବା ଲାଗି କମ୍ ଉଦ୍ୟମ କରିନାହାନ୍ତି। କିନ୍ତୁ ନୂତନ ନିଷ୍କର୍ଷରୁ ଜଣାପଡ଼ିଛି ଯେ କର୍କଟ ରୋଗୀମାନଙ୍କର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସଂକେତ ହେଉଛି ପାଚିଲା କେଶ।
1: ବନ୍ଧୁ, ଆପଣ ଜାଣନ୍ତି ଅଷ୍ଟ୍ରେଲିଆର କୁବର ପେଡି ଗାଁ ଏହାର ବାସିନ୍ଦାଙ୍କ ଅଦ୍ଭୁତ ଜୀବନଶୈଳୀ ପାଇଁ ପ୍ରସିଦ୍ଧ। ଏଠାରେ ପ୍ରବଳ ଗରମ ହେଉଥିବାରୁ ଲୋକମାନେ ମାଟି ତଳେ ଘର, ଚର୍ଚ୍ଚ ଓ ଦୋକାନ ବଜାର କରି ରହୁଛନ୍ତି। ଏହି ସ୍ଥାନର ନାମ ସ୍ଥାନୀୟ ଆଦିବାସୀଙ୍କ ଶବ୍ଦ କୁପାପିଟିରୁ ଆସିଛି, ଯାହାର ଅର୍ଥ ହେଉଛି ଗାତ ଭିତରେ ଥିବା ଧଳା ମଣିଷ। 1915 ଏଠାରେ ପ୍ରଥମଥର ପାଇଁ ଓପାଲ ନାମକ ଏକ ମୂଲ୍ୟବାନ ରତ୍ନପଥର ମିଳିଥିଲା, ଯାହାପରେ ଏଠାରେ ମଣିଷ ବସ୍ତି ସ୍ଥାପନ ହେଲା। ଏହି ଅଞ୍ଚଳଟି ସମ୍ପୂର୍ଣ୍ଣ ମରୁଭୂମି ଘେରା। ଗ୍ରୀଷ୍ମ ଋତୁରେ ଏଠାକାର ତାପମାତ୍ରା 45 ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ପହଞ୍ଚିଯାଏ। ମାଟି ଉପରେ ରହିବା ଅସମ୍ଭବ ହେବାରୁ ଲୋକମାନେ ପାହାଡ଼କୁ ଖୋଳି ମାଟି ତଳେ ଘର ତିଆରି କଲେ। ମାଟି ତଳେ ଥିବା ଏହି ଘରଗୁଡ଼ିକୁ ଡଗ୍ଆଉଟ୍ସ କୁହାଯାଏ। ଏହି ଗାଁର ପ୍ରାୟ 60-80% ଲୋକ ମାଟି ତଳେ ରହନ୍ତି। ଆଜି ଏ ମାଟି ତଳେ କେବଳ ଏକ ଘର ନୁହେଁ, ବରଂ ଏକ ଆଧୁନିକ ସହର ଗଢ଼ି ଉଠିଛି। ବାହାରୁ ଦେଖିଲେ ଘରଗୁଡ଼ିକ କେବଳ ଗାତ ଭଳି ମନେ ହୁଏ, କିନ୍ତୁ ଭିତରେ ଟିଭି, ସୁଇମିଂ ପୁଲ, ରୋଷେଇ ଘର ଏବଂ ଇଣ୍ଟରନେଟ୍ ଭଳି ସମସ୍ତ ବିଳାସପୂର୍ଣ୍ଣ ସୁବିଧା ରହିଛି। ମାଟି ତଳେ ସୁନ୍ଦର ଚର୍ଚ୍ଚ, ହୋଟେଲ, ମ୍ୟୁଜିୟମ, ବାର୍ ଏବଂ ଦୋକାନ ବଜାର ମଧ୍ୟ ଗଢ଼ା ହୋଇଛି।
0: ବନ୍ଧୁ, ଏବେ ଆସନ୍ତୁ ଶୁଣିବା କ୍ରୀଡ଼ା ଜଗତର କିଛି ହାଲଚାଲ।
1: ରବିବାର ଦ୍ୱିତୀୟ ତଥା ଅନ୍ତିମ 2020 ମ୍ୟାଚ୍ରେ ମାତ୍ର 154 ରନ୍ ବଞ୍ଚାଇ ଆୟାରଲାଣ୍ଡ 1 ରନ୍ରେ ଭାରତକୁ ହରାଇଛି। ଭାରତ ବିପକ୍ଷରେ ଆୟାରଲାଣ୍ଡର ଏହା ପ୍ରଥମ 2020 ଶୃଙ୍ଖଳା ବିଜୟ। ହ୍ୟାରି ଟେକରଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରି ଆୟାରଲାଣ୍ଡ 8 ୱିକେଟ୍ରେ ମାତ୍ର 154 ରନ୍ କରିଥିଲା। ପରେ ରାଜସ୍ଥାନରୁ ଯାଇ ଆୟାରଲାଣ୍ଡ ପାଇଁ ଖେଳୁଥିବା ବାମହାତି ଫାଷ୍ଟ ବୋଲର ଜୟ ମୁଦ୍ରା 3 ୱିକେଟ୍ ନେବାରୁ ଭାରତ 9 ୱିକେଟ୍ରେ 153 ରନ୍ କରିପାରିଥିଲା। ଉକ୍ତ ମ୍ୟାଚ୍ରେ ଜୟ ମୁଦ୍ରା ପ୍ଲେୟାର ଅଫ୍ ଦି ମ୍ୟାଚ୍।

0: ଉତ୍ସିତ ହୋଇଥିଲେ।
1: ଲର୍ଡସ୍ଠାରେ ଚାଲିଥିବା ମହିଳା 2020 ବିଶ୍ୱକପ୍ରେ ଭାରତର ଅଭିଯାନ ଶେଷ ହୋଇଛି। ରବିବାର ଗ୍ରୁପ୍ ଏକ୍ରେ ସେସା ଲିଗ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆଠାରୁ 6 ୱିକେଟ୍ରେ ପରାସ୍ତ ପରେ ଭାରତୀୟ ମହିଳା ଦଳର ସେମିଫାଇନାଲ୍ ଖେଳିବା ଆଶା ମଉଳି ଯାଇଛି। ହରମନପ୍ରୀତ କୌରଙ୍କର ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରି ଦିନିକିଆ ବିଶ୍ୱ ଚାମ୍ପିୟନ୍ ଭାରତ 4 ୱିକେଟ୍ରେ 170 ରନ୍ କରିଥିଲା। ପରେ ଏଲିସ୍ ପେରି ଓ ଆସ୍ଲି ଗାର୍ଡନରଙ୍କର ଅର୍ଦ୍ଧଶତକ ବଳରେ 6ଟି ବଲ୍ ବାକି ଥାଇ 4 ୱିକେଟ୍ ହରାଇ 6 ଥର ବିଶ୍ୱ ଚାମ୍ପିୟନ୍ ଅଷ୍ଟ୍ରେଲିଆ ଜିତି ନେଇଥିଲା। ରବିବାର ଲିଗ୍ ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ଭାରତ 5ଟି ମ୍ୟାଚ୍ରୁ 3ଟି ଜିତି 6 ପଏଣ୍ଟ ସହ ତୃତୀୟ ସ୍ଥାନରେ ରହି ସେମିଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଛି। ଅଷ୍ଟ୍ରେଲିଆ 10 ପଏଣ୍ଟ ସହ ଶୀର୍ଷରେ ଏବଂ ଦକ୍ଷିଣ ଆଫ୍ରିକା 8 ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହି ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ଏହି ମ୍ୟାଚ୍ରେ ଏଲିଜ୍ ପେରି ପ୍ଲେୟାର ଅଫ୍ ଦି ମ୍ୟାଚ୍ ବୋଲି ବିବେଚିତ ହୋଇଥିଲେ।
0: ଚଳିତ ଫୁଟବଲ ବିଶ୍ୱକପ୍ର ରାଉଣ୍ଡ ଅଫ୍ 32 ବା ନକ୍ଆଉଟ୍ ପର୍ଯ୍ୟାୟ ରବିବାର ଆରମ୍ଭ ହୋଇଛି। ପ୍ରଥମ ଦଳ ଭାବେ ପ୍ରି କ୍ୱାର୍ଟର ବା ଶେଷ 16ଟି ଦଳଙ୍କ ମଧ୍ୟରେ ପ୍ରବେଶ କରିଛି ସହ ଆୟୋଜକ କାନାଡା। ଏହି ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ରେ ଇଞ୍ଜୁରୀ ସମୟରେ ଷ୍ଟିଫେନ୍ ଇଷ୍ଟାକୁଏଙ୍କ ଗୋଲ୍ ବଳରେ ଦକ୍ଷିଣ ଆଫ୍ରିକାକୁ 1-0 ଗୋଲ୍ରେ କାନାଡା ପରାସ୍ତ କରିଛି। 90+2 ମିନିଟ୍ରେ ଇଷ୍ଟାକୁଏଙ୍କ ଗୋଲ୍ ନିର୍ଣ୍ଣାୟକ ହୋଇଥିଲା। ଏହି ପରାଜୟ ସହ ଦକ୍ଷିଣ ଆଫ୍ରିକା ବିଦାୟ ନେଇଛି।
1: କଟକଠାରେ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା 65ତମ ଜାତୀୟ ଅନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ଚାମ୍ପିୟନ୍ସିପ୍ ଉଦ୍ଯାପିତ ହୋଇଯାଇଛି। ଏଥିରେ ଲଙ୍ଗ୍ ଜମ୍ପରେ ମୁରଲୀ ଶ୍ରୀଶଙ୍କର ଓ ଆଂଶି ସୋଜାନ ଯଥାକ୍ରମେ ପୁରୁଷ ଓ ମହିଳାରେ ଶ୍ରେଷ୍ଠ ଆଥଲେଟ୍ ବିବେଚିତ ହୋଇଛନ୍ତି। 71 ପଏଣ୍ଟ ସହ ଉତ୍ତରପ୍ରଦେଶ ପୁରୁଷ ଓ 82 ପଏଣ୍ଟ ସହ ହରିୟାଣା ମହିଳା ଚାମ୍ପିୟନ୍ସିପ୍ ଟ୍ରଫି ହାସଲ କରିଛି। ତାମିଲନାଡୁ 138 ପଏଣ୍ଟ ସହ ଅଲ୍ ଓଭର ଚାମ୍ପିୟନ୍ ହୋଇଛି। ପ୍ରତିଯୋଗିତାରେ ଏକାଧିକ ଜାତୀୟ କୀର୍ତ୍ତିମାନ ପ୍ରତିଷ୍ଠା ହେବା ସହ ବହୁ ଆଥଲେଟ୍ ଜାପାନ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ହାସଲ କରିଛନ୍ତି।
0: ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ତ ସମୟ ହୋଇଯାଇଛି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାକୁ।
1: ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଲା ଆମ ପାଖକୁ ଚିଠି ବା ମେଲ୍ ମାଧ୍ୟମରେ ମତାମତ ପଠାଇବାକୁ ଆଦୌ ଭୁଲିବେନି।
0: ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001। ଆପଣ ଆମକୁ ମତାମତ ମେଲ୍ ଦ୍ୱାରା ବି ପଠାଇ ପାରିବେ। ଆମର ମେଲ୍ ଆଇଡିଟି ଲେଖି ରଖନ୍ତୁ yv.airctc@gmail.com।
1: ତେବେ ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
0: ଆଜିର ଅନ୍ୱେଷାରେ ମୁଁ ଥିଲି ଆପଣଙ୍କ ସାଥୀ ପ୍ରତୀକ୍ଷା
1: ଆଉ ମୁଁ ଅନନ୍ୟା
0: ରହୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ।
1: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
2: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
2: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
3: यहाँ खबरें तोड़ी मरोड़ी नहीं जाती।
4: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
3: यहाँ होती है सीधी, सटीक और सच्ची खबरें।
4: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे,
3: क्योंकि ये है देश का सबसे भरोसेमंद न्यूज चैनल DD News केवल

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ମୁଖ୍ୟ ସମ୍ବାଦ ସହିତ ମୁନିନା ସାହୁ। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥିରେ ପୁରୀ ଶ୍ରୀମନ୍ଦିରରୁ ଶ୍ରୀଜୀଉମାନେ ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଛନ୍ତି। ସୁନାକୂଅର 108 ଘରା ସୁବାସିତ ଜଳରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଇଛି। ସ୍ନାନବେଦୀ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ଲାଗି ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ଲାଗି ରହିଛି। ସ୍ନାନ ପରେ ଶ୍ରୀଜୀଉମାନେ ଶ୍ରଦ୍ଧାଳୁଙ୍କୁ ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି 79 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଦେଶବ୍ୟାପୀ ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ନୂଆଦିଲ୍ଲୀଠାରେ ଆୟୋଜିତ 16 ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କେନ୍ଦ୍ରୀୟ ପରିଷଦର ସମ୍ମିଳନୀ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏହାର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ବିଦ୍ୟାଳୟଗୁଡ଼ିକୁ ସଂଶୋଧିତ ପୁସ୍ତକ ପ୍ରଦାନ କରାଯିବ ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ବିଦ୍ୟାଳୟରେ ସଂଶୋଧିତ ବହିର ବଣ୍ଟନ ଜିଲ୍ଲା ଶିକ୍ଷା ଅଧିକାରୀ କିମ୍ବା ପ୍ରଧାନ ଶିକ୍ଷକଙ୍କ ଜରିଆରେ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ରାଜ୍ୟରେ ସାରର ଉପଲବ୍ଧତା ଏବଂ କଳାବଜାରୀକୁ ରୋକିବା ପାଇଁ ସମବାୟ ବିଭାଗ ପକ୍ଷରୁ ସାରର ପୂର୍ବ ମହଜୁଦ ଯୋଜନାକୁ ସରକାର ମଞ୍ଜୁର କରିଛନ୍ତି। ଚଳିତ ଆର୍ଥିକ ବର୍ଷ ପାଇଁ 5 କୋଟି ଟଙ୍କା ଆବଶ୍ଚନ କରାଯାଇଛି। ପ୍ରାୟ 2700 ପ୍ରାଥମିକ କୃଷି ସମବାୟ ସମିତିକୁ ଏଥିରେ ସାମିଲ କରାଯିବ। ମହାପ୍ରତାପୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଆଜି ରାଜ୍ୟାଭିଷେକ ଦିବସ। 1435 ଖ୍ରୀଷ୍ଟାବ୍ଦ ଜୁନ୍ 29 ତାରିଖ ଅର୍ଥାତ୍ ଆଜିର ଦିନରେ ମହାରାଜାଙ୍କ ରାଜ୍ୟାଭିଷେକ ହେବା ସହିତ ତାଙ୍କୁ ଗଜପତି ଗୋଡ଼େଶ୍ୱର ନବକୋଟି କର୍ଣ୍ଣାଟକ କଳବର୍ଗେଶ୍ୱର ଉପାଧି ପ୍ରଦାନ କରାଯାଇଥିଲା। ଜାତୀୟ ପରିସଂଖ୍ୟାନ ଦିବସ ଆଜି ପାଳନ କରାଯାଉଛି। ଜାତୀୟ ବିକାଶ ସମ୍ପର୍କିତ ସାମାଜିକ ଅର୍ଥନୈତିକ ଯୋଜନା ଏବଂ ନୀତି ପ୍ରଣୟନରେ ପରିସଂଖ୍ୟାନର ଗୁରୁତ୍ୱ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍କକ୍ତ କରିବା ଏବଂ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀର ପ୍ରଭାବ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ଶେଷ ହେଲା। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 7ଟାରେ। ନମସ୍କାର।
2: यहाँ खबरें तोड़ी मरोड़ी नहीं जाती।
3: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
2: यहाँ होती है सीधी सटीक और सच्ची खबरें।
3: मैं मन से मानता हूँ

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 63ତମ ଭାଗ ସନ୍ଧ୍ୟା 6:10। ଯୁବଶକ୍ତି ସନ୍ଧ୍ୟା 6:30 ଏଥିରେ ଶୁଣିବେ ଷ୍ଟାର୍ଟଅପ୍ ମାଧ୍ୟମରେ ଯୁବବର୍ଗଙ୍କ ପାଇଁ ଆତ୍ମନିଯୁକ୍ତିର ସୁଯୋଗ, ଆଲୋଚକ ଡକ୍ଟର ଲକ୍ଷ୍ମଣ ସାହୁ। ଜିଲ୍ଲା ହାଲଚାଲରେ ଶୁଣିବେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ 7:25। କୃଷି ସଂସାର 7:30 ଏଥିରେ ଶୁଣିବେ ଅଗ୍ରଣୀ ଚାଷୀ ଗୁରୁଚରଣ ଜେନାଙ୍କ ସହିତ ସାକ୍ଷାତକାର। ହିନ୍ଦୀ ଚଳଚ୍ଚିତ୍ର ଗୀତ 8:02। ଓଡ଼ିଶୀ ଗୀତ 8:30 କଣ୍ଠଶିଳ୍ପୀ ଲକ୍ଷ୍ମୀପ୍ରିୟା ନାୟକ। କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ 9:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ନାଟକ ଭକ୍ତବତ୍ସଳ ଜଗନ୍ନାଥ ପ୍ରଚାର କରିବୁ 10:02। ରଚନା ନାରାୟଣ ଚନ୍ଦ୍ର ରାୟ ମହାପାତ୍ର, ପ୍ରଯୋଜନା ରବୀନ୍ଦ୍ର କୁମାର ଦାସ। ଉସ୍ତାଦ ୟୁନୁସ୍ ହୁସେନ ଖାଙ୍କ ଶାସ୍ତ୍ର ଗାୟନ ପ୍ରଚାର କରିବୁ 10:30। ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05। ଅନୁଚିନ୍ତା 6:35 ଉପସ୍ଥାପନା ରତ୍ନାକର ଚୈନୀ। ଶ୍ରୀମଦ୍ ଭାଗବତର 81ତମ ଭାଗ 6:40। ଆମର ସ୍ୱାସ୍ଥ୍ୟ 7:10 ଏଥିରେ ଶୁଣିବେ ଭେରିକୋସ୍ ପେନ୍। ଆଲୋଚନା କରିବେ ଡାକ୍ତର କୈଳାସ ଚନ୍ଦ୍ର ମହାପାତ୍ର। ପ୍ରଭାତ ପରିକ୍ରମା 7:25। କଥିକା 7:35 ଏଥିରେ ଶୁଣିବେ ମନର ମୂଳେ ଏ ଜଗତ, ଆଲୋଚକ ହୃଦାନନ୍ଦ ରାୟ। 7:40 ମଧୁମାଳତୀ, କଣ୍ଠଶିଳ୍ପୀ ଅର୍ଜୁନ ଚରଣ ସାମଲ। ଶ୍ରୀକ୍ଷେତ୍ର ମାଧୁରୀ 8:30 ଏଥିରେ ଶୁଣିବେ ଗଜାନନ ବେଶ ସମ୍ପର୍କରେ, ଆଲୋଚନା କରିବେ ଡକ୍ଟର ଭାସ୍କର ମିଶ୍ର। ବୈଦେହିଶ ବିଳାସର 70ତମ ଭାଗ 8:45। ନାଟକ ଖିରିଖିଆ ଅଲାରନାଥ ପ୍ରଚାର କରିବୁ 10:00। ରଚନା ଶରତଚନ୍ଦ୍ର ମୂଳିଆ, ପ୍ରଯୋଜନା ଦୁର୍ଗା ମାଝି। ଅଭୁଲା ଗୀତ 11:10 ଏଥିରେ ଶୁଣିବେ ସିଦ୍ଧାର୍ଥ ମିଶ୍ର ଏବଂ ବନ୍ଦିତାରେ ଗାଇଥିବା ଆଧୁନିକ ଗୀତ। ଦାସକାଠିଆ ଗୀତ 11:30 ପରିବେଷଣ କରିବେ ମଙ୍ଗଳୁ ମହାପାତ୍ର ଏବଂ ସହଦେବ ସ୍ୱାଇଁ। 10:00 କେନ୍ଦେରା ଗୀତ ପରିବେଷଣ କରିବେ ବାବାଜୀ ନାଥ। ନାରୀମହଲ 20:20 ଏଥିରେ ଆମ ଶ୍ରୋତା ଭଉଣୀ କାର୍ଯ୍ୟକ୍ରମରେ ଶୁଣିବେ ମମତା ମହାପାତ୍ରଙ୍କ ସହିତ ସାକ୍ଷାତକାର। ଅପରାହ୍ନ 4:00 କୃଷି ସଂସାର ଏଥିରେ ଶୁଣିବେ ଚାଷ କାର୍ଯ୍ୟ ପାଇଁ ଜଳର ଉପାଦେୟତା ଓ ସୁବିନିଯୋଗ ସମ୍ପର୍କରେ ସୁଚିସ୍ମିତା ଦ୍ୱିବେଦୀଙ୍କ ସହିତ ଆଲୋଚନା। ଯୁବବାଣୀ ଅପରାହ୍ନ 5:30 ଏଥିରେ ସୃଜନୀରେ ଶୁଣିବେ ଆଲୋଚନା ବର୍ତ୍ତମାନର କବିତାରେ ଚିତ୍ରକଳ୍ପର ପ୍ରୟୋଗ, ଆଲୋଚନା କରିବେ ଗୋଲାପ ରାଉତ ଏବଂ ଶ୍ରୋତାଙ୍କ କଲମରୁ କବିତା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 64ତମ ଭାଗ 6:10। ଆଇସିସି ମହିଳା T20 କ୍ରିକେଟ ବିଶ୍ୱକପ୍ ଇଂଲଣ୍ଡର ଲଣ୍ଡନସ୍ଥିତ ଓଭାଲ କ୍ରିକେଟ ଗ୍ରାଉଣ୍ଡଠାରେ ପ୍ରଥମ ସେମିଫାଇନାଲ ମ୍ୟାଚ୍ର ଧାରାବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ 6:30।

ମିନିଟ୍ରୁ ସନ୍ଧ୍ୟା 6:49, ସନ୍ଧ୍ୟା 6:55ରୁ ରାତି 7:14, ରାତି 7:30ରୁ ରାତି 8:45 ଏବଂ ରାତି 9:15ରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ। ସକାଳ 9:00ରେ ଶୁଣିବେ ଗୀତ ଗୀତିକା କାର୍ଯ୍ୟକ୍ରମ। ମଞ୍ଜୁଳ ମଧ୍ୟାହ୍ନରେ ଶୁଣିବେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଶ୍ରୋତାଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ମାଧ୍ୟମରେ ଦିନ 12:00। ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ ଦିନ 2:45 ଏବଂ ଅପରାହ୍ନ 5:00। ଅସରନ୍ତି ଅପରାହ୍ନରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଅପରାହ୍ନ 3:00। କାର୍ଯ୍ୟକ୍ରମ ଚିରହରିତ୍ରେ ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଶ୍ରୋତାଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ ଅପରାହ୍ନ 4:30। ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ରେ ଇଂଲଣ୍ଡର ଲଣ୍ଡନସ୍ଥିତ ଓଭାଲ୍ କ୍ରିକେଟ୍ ଗ୍ରାଉଣ୍ଡଠାରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ର ଧାରାବିବରଣୀ ରିଲେକୁ ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30ରୁ ସନ୍ଧ୍ୟା 6:39, ସନ୍ଧ୍ୟା 6:55ରୁ ରାତି 7:14, ରାତି 7:30ରୁ ରାତି 8:45, ରାତି 9:15ରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 63ତମ ଭାଗ।

ଓ ସରକାରଙ୍କ ଋଣର ମଧ୍ୟ ସୁବିଧା ରହିଛି। ଷ୍ଟାର୍ଟଅପ୍ କେବଳ ଏକ ବ୍ୟବସାୟୀ ନୁହେଁ, ବରଂ ନୂତନ ଚିନ୍ତାଧାରା, ଉଦ୍ଭାବନ ଓ ସମସ୍ୟାର ବ୍ୟବହାରିକ ସମାଧାନକୁ ବ୍ୟବସାୟରେ ପରିଣତ କରିବାର ଏକ ପ୍ରୟାସ ମାତ୍ର। ଭାରତର ସରକାର ଷ୍ଟାର୍ଟଅପ୍ ଇଣ୍ଡିଆ ମାଧ୍ୟମରେ ଯୁବବର୍ଗଙ୍କୁ ଉଦ୍ୟୋଗୀ ହେବା ପାଇଁ ପ୍ରୋତ୍ସାହିତ କରିଆସୁଛନ୍ତି। ଏହାର ଲକ୍ଷ୍ୟ ହେଉଛି ଯୁବକମାନଙ୍କୁ ଜବ୍ ସିକର ନୁହେଁ, ଜବ୍ କ୍ରିଏଟର ଭାବେ ଗଢ଼ି ତୋଳିବା। ଷ୍ଟାର୍ଟଅପ୍ କ'ଣ ଏ ବିଷୟରେ ସମସ୍ତ ଯୁବକ ଯୁବତୀମାନେ ଜାଣି ରଖିବା ଆବଶ୍ୟକ ଯଥେଷ୍ଟ ରହିଛି। ଷ୍ଟାର୍ଟଅପ୍ ହେଉଛି ଏପରି ଏକ ନୂତନ ବ୍ୟବସାୟ ଯାହା କେବଳ ସମସ୍ୟା ନୂତନ ସମାଧାନ ପ୍ରଦାନ କରେ କିମ୍ବା ଏକ ନୂତନ ଉତ୍ପାଦ ଅଥବା ସେବା ବଜାରକୁ ଆଣେ। ଏହା ପ୍ରଯୁକ୍ତି ଭିତ୍ତିକ ହୋଇପାରେ, ପୁଣି କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ, ଖାଦ୍ୟ, ପ୍ରକ୍ରିୟାକରଣ, ହସ୍ତଶିଳ୍ପ କିମ୍ବା ସେବା କ୍ଷେତ୍ରରେ ମଧ୍ୟ ହୋଇପାରେ। ଯୁବବର୍ଗଙ୍କ ପାଇଁ ଷ୍ଟାର୍ଟଅପ୍ ଅତି ଗୁରୁତ୍ୱପୂର୍ଣ୍ଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ନିଜେ ରୋଜଗାର ପାଇବାର ସୁଯୋଗ ଅନ୍ୟମାନଙ୍କ ପାଇଁ ଚାକିରି ସୃଷ୍ଟି ଏହା କରିଥାଏ, ଯେଉଁଥିରେ ନିଜ ଦକ୍ଷତା ଓ ଜ୍ଞାନର ସଠିକ୍ ବ୍ୟବହାର କରାଯାଏ। ସାଧାରଣତଃ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା, ସ୍ଥାନୀୟ ସମ୍ପଦର ସଦ୍ବ୍ୟବହାର କରିବା ବ୍ୟକ୍ତିଗତ ଲାଭ ନୁହେଁ, ଏହା ସାର୍ବଜନୀନ ଲାଭରେ ପରିଣତ ହୋଇଥାଏ। ଆତ୍ମନିର୍ଭର ଭାରତ ଗଠନରେ ଅବଦାନ ପାଲଟିଯାଏ। ଯୁବଗୋଷ୍ଠୀ ଲାଗି କେଉଁ କ୍ଷେତ୍ରରେ ଷ୍ଟାର୍ଟଅପ୍ କ'ଣ କରାଯାଇପାରିବ ତାହା ହିଁ ଆଜିର ବିଚାର୍ଯ୍ୟ। ବିଶେଷ କରି ଜୈବିକ ଚାଷ ଓ କୃଷି ପ୍ରଯୁକ୍ତି, ଦୁଗ୍ଧ, ମାଛ ଓ କଙ୍କଡ଼ା ପାଳନ, କୁକୁଡ଼ା ପାଳନ, ଖାଦ୍ୟ ପ୍ରକ୍ରିୟାକରଣ ଆଦିରେ ଯୁବଗୋଷ୍ଠୀ ମନୋନିବେଶ କରିବାର ଆବଶ୍ୟକତା ରହିଛି। ବର୍ତ୍ତମାନର ଡିଜିଟାଲ ଇଣ୍ଡିଆ କରିବା ଦିଗରେ ପ୍ରଧାନମନ୍ତ୍ରୀ ଅଧିକ ଗୁରୁତ୍ୱ ଦେଉଛନ୍ତି। ସେହି ଦୃଷ୍ଟିରୁ ଇ କମର୍ସ, ଡିଜିଟାଲ ମାର୍କେଟିଂ, ମୋବାଇଲ ଆପ୍ ଓ ସଫ୍ଟୱେୟାର, ଅନ୍ଲାଇନ୍ ଶିକ୍ଷା, ହସ୍ତତନ୍ତ ଓ ହସ୍ତଶିଳ୍ପ, ପର୍ଯ୍ୟଟନ ଓ ହୋମ୍ ଷ୍ଟେ, ବର୍ଜ୍ୟବସ୍ତୁ ପରିଚାଳନା, ସୌରଶକ୍ତି, ସବୁଜ ପ୍ରଯୁକ୍ତି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ଋଣର ମଧ୍ୟ ସୁବିଧା ରହିଛି। ଏକ ନୂତନ ବ୍ୟବସାୟ ଆରମ୍ଭ କରିବାରେ ପୁଞ୍ଜିର ଆବଶ୍ୟକତା ଅପରିହାର୍ଯ୍ୟ। ଏହି ସମସ୍ୟା ଦୂରେଇ ଦେବା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଆଗେଇ ଆସିଛନ୍ତି, କାରଣ ଏହାକୁ ଦୂର କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମଧ୍ୟ ରଖିଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବା ନିମନ୍ତେ ବିଦ୍ୟାଳୟରୁ ମହାବିଦ୍ୟାଳୟ ଏପରିକି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଇଣ୍ଟର୍ନସିପ୍ କୋର୍ସ ପ୍ରଚଳନ କରିଛନ୍ତି। ଏତଦ୍ ବ୍ୟତୀତ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ଏହା କ୍ଷୁଦ୍ର ବ୍ୟବସାୟ ପାଇଁ ଅତ୍ୟନ୍ତ ଲୋକପ୍ରିୟ ଯୋଜନା ରଖିଛନ୍ତି। ଋଣ କିଶୋରମାନେ 50,000-5,00,000, ତରୁଣମାନେ ବା ଯୁବଗୋଷ୍ଠୀ 5,00,000-10,00,000 ଏପରିକି ଏହି ଋଣ ଅଧିକ ହୋଇପାରେ ବା ନିଆଯାଇପାରେ। ଏହି ଅର୍ଥରେ ଉପଯୋଗ ଯୁବକ ଯୁବତୀମାନେ ନିଜେ ନିଜେ କ୍ଷୁଦ୍ର ଦୋକାନ, ରେଷ୍ଟୁରାଣ୍ଟ, ବିୟୁଟି ପାର୍ଲର, ମରାମତି କେନ୍ଦ୍ର, ଛୋଟ ଉତ୍ପାଦ ୟୁନିଟ, ଅନ୍ଲାଇନ୍ ବ୍ୟବସାୟ ମଧ୍ୟ କରିପାରିବେ। ଏତଦ୍ ବ୍ୟତୀତ ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ ଯୋଜନାରେ ବ୍ୟାଙ୍କ ଋଣ ସହ ସରକାରଙ୍କ ପକ୍ଷରୁ ସବସିଡ ମଧ୍ୟ ମିଳିଥାଏ। ଲାଭ ଉଭୟ କ୍ଷେତ୍ରରେ ହୋଇଥାଏ, ଉତ୍ପାଦକ ଓ ସେବା କ୍ଷେତ୍ର ପାଇଁ ଉପଯୁକ୍ତ, ଗ୍ରାମ ଓ ସହର ଉଭୟ ପାଇଁ ଏହା ଅପରିହାର୍ଯ୍ୟ। ବ୍ୟବସାୟ ପ୍ରକଳ୍ପ ଅନୁଯାୟୀ ଋଣ ଓ ଅନୁଦାନ ମଧ୍ୟ ରହିଛି। ଏସ୍ସି, ଏସ୍ଟି ଓ ମହିଳା ଉଦ୍ୟୋଗୀଙ୍କ ପାଇଁ ବିଶେଷ ଯୋଜନା ମଧ୍ୟ ରହିଛି। ଏଥିପାଇଁ ଅନେକ ସୁବିଧା ଯାହା ନୂତନ ବ୍ୟବସାୟ, ବ୍ୟାଙ୍କ ଋଣ, ବ୍ୟବସାୟ ସ୍ଥାପନରେ ସହଯୋଗ, ପ୍ରକଳ୍ପ ପ୍ରସ୍ତୁତିରେ ପରାମର୍ଶ ଦେବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ଷ୍ଟାର୍ଟଅପ୍ ଇଣ୍ଡିଆ ପଞ୍ଜୀକରଣ, ମେଣ୍ଟରସିପ୍, ନିବେଶକଙ୍କ ସହ ସଂଯୋଗ ଓ କେତେକ କ୍ଷେତ୍ରରେ କର ପ୍ରୋତ୍ସାହନ ଭଳି ସହାୟତା ଦେଇଥାଏ। ସେହିଭଳି କ୍ରେଡିଟ୍ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ଫର୍ ମାଇକ୍ରୋ ଆଣ୍ଡ ସ୍ମଲ୍ ଏଣ୍ଟରପ୍ରାଇଜେସ୍, ଏହି ବ୍ୟବସ୍ଥା ସେବା ଉଦ୍ୟୋଗୀମାନଙ୍କ ପାଇଁ ଅନେକ କ୍ଷେତ୍ରରେ ବିନା ଅତିରିକ୍ତ ବନ୍ଧକରେ ବ୍ୟାଙ୍କ ଋଣ ପାଇବାର ସୁବିଧା ମଧ୍ୟ ରହିଛି, କାରଣ ସରକାର ଋଣର ଏକ ଅଂଶ ପାଇଁ ଗ୍ୟାରେଣ୍ଟି ସହଯୋଗ ପ୍ରଦାନ କରିଥାନ୍ତି। ତେଣୁ ଏହି ଋଣ ପାଇଁ ଯିବା ସମୟରେ ସାଧାରଣ

0: ବିଭିନ୍ନ ବ୍ୟାଙ୍କ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିଥାଏ। ଷ୍ଟାର୍ଟଅପ୍ ଆଜିର ଯୁବବର୍ଗଙ୍କ ପାଇଁ କେବଳ ଏକ ବ୍ୟବସାୟିକ ବିକଳ୍ପ ନୁହେଁ, ବରଂ ଆତ୍ମନିର୍ଭରଶୀଳତା, ଆର୍ଥିକ ସ୍ୱାଧୀନତା ଓ ସାମାଜିକ ପରିବର୍ତ୍ତନର ଏକ ଶକ୍ତିଶାଳୀ ମାଧ୍ୟମ। ସରକାରଙ୍କ ବିଭିନ୍ନ ଋଣ ଓ ସହାୟତା ଯୋଜନାର ସଠିକ୍ ବ୍ୟବହାର କଲେ ଜଣେ ବେକାର ଯୁବକ କିମ୍ବା ଯୁବତୀ ନିଜର ସ୍ୱପ୍ନକୁ ସଫଳ ବ୍ୟବସାୟରେ ପରିଣତ କରିପାରିବେ। ଏହାଦ୍ୱାରା ସେମାନେ କେବଳ ନିଜେ ସ୍ୱାବଲମ୍ବୀ ହେବେ ନାହିଁ, ବରଂ ଅନ୍ୟମାନଙ୍କ ପାଇଁ ଏକ ରୋଜଗାର ସୁଯୋଗ ସୃଷ୍ଟି କରି ରାଜ୍ୟ ଓ ଦେଶର ଆର୍ଥିକ ବିକାଶରେ ମୂଲ୍ୟବାନ ଅବଦାନ ଦେଇପାରିବେ। ଷ୍ଟାର୍ଟଅପ୍ ସଂସ୍କୃତି ଯୁବବର୍ଗଙ୍କ ପାଇଁ ଆତ୍ମନିଯୁକ୍ତିର ଏକ ଶକ୍ତିଶାଳୀ ମାଧ୍ୟମ। ସଠିକ୍ ଯୋଜନା, ବଜାର ବିଶ୍ଳେଷଣ, ଦକ୍ଷତା ଓ ଅଧ୍ୟବସାୟ ସହିତ ଆରମ୍ଭ କରାଯାଉଥିବା ଏକ ଛୋଟ ଷ୍ଟାର୍ଟଅପ୍ ଭବିଷ୍ୟତରେ ଏକ ବଡ଼ ଉଦ୍ୟୋଗରେ ପରିଣତ ହୋଇପାରେ। ଏହା ନିଃସନ୍ଦେହ ଏହା କେବଳ ବ୍ୟକ୍ତିଗତ ଆୟ ବୃଦ୍ଧି କରେ ନାହିଁ, ବରଂ ଦେଶର ଆର୍ଥିକ ବିକାଶ ଓ ରୋଜଗାର ସୃଷ୍ଟିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥାଏ।
1: ଶୁଣୁଥିଲେ ଆଲୋଚନା, ଷ୍ଟାର୍ଟଅପ୍ ମାଧ୍ୟମରେ ଯୁବବର୍ଗଙ୍କ ପାଇଁ ଆତ୍ମନିଯୁକ୍ତିର ସୁଯୋଗ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଡକ୍ଟର ଲକ୍ଷ୍ମଣ ସାହୁ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ, ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ପୁରୀରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ଦୁର୍ଲଭ ହାତୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭାଷାନୀତି ଲାଗୁ ହେବ ନାହିଁ ବୋଲି ସିବିଏସ୍ଇର ସୂଚନା। ଏବଂ ରାଜ୍ୟର 8ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥିରେ ପୁରୀ ଶ୍ରୀମନ୍ଦିରରୁ ଶ୍ରୀଜୀଉମାନେ ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଛନ୍ତି। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପରେ ବଡ଼ ବାଡ଼ଗ୍ରାହୀ ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିରେ ଆସିଥିଲେ। ପରେ ଦେବୀ ସୁଭଦ୍ରା ଆସିବା ସହ ଶେଷରେ କୋଟି ଓଡ଼ିଆଙ୍କ ମୋଡ଼ମଣି ଶ୍ରୀଜଗନ୍ନାଥ ଚକାରେ ବିଜେ କରିଥିଲେ। ସୁନାକୂଅର 108 ଗରା ସୁବାସିତ ଜଳରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଇଛି। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଦ୍ୱାରା ରାଜନୀତି ଓ ଛେରାପହରା ସେବା ସମ୍ପାଦିତ ହୋଇଛି। ଶ୍ରୀଜୀଉମାନଙ୍କ ଗଜାନନ ବେଶ ଶେଷ ହୋଇଛି। ସ୍ନାନବେଦୀ ଉପରେ ଚତୁର୍ଦ୍ଧାମୂର୍ତ୍ତି ଦୁର୍ଲଭ ହାତୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି। ସେବାୟତଙ୍କ ଦ୍ୱାରା ଆଜି ଗୋଟିଏ ଭୋଗନୀତି ଅନୁଷ୍ଠିତ ହେବ। ଭୋଗନୀତି ପରେ ଶ୍ରଦ୍ଧାଳୁମାନେ ସାହାଣ ମେଲା ଦର୍ଶନ କରିବେ। ମହାପ୍ରଭୁଙ୍କ ପହଣ୍ଡି ଜଳ ଲାଗି ଓ ହାତୀବେଶ ଆଦି ନୀତିକୁ ଶୃଙ୍ଖଳିତ କରିବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି 87 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ପୁରୀ ବଡ଼ଦାଣ୍ଡ ଓ ସମ୍ପୂର୍ଣ୍ଣ ସହରକୁ ସିସିଟିଭି ସର୍ବେକ୍ଷଣ ମଧ୍ୟରେ ରଖାଯାଇଛି। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଭକ୍ତିମୟ ପରିବେଶ ମଧ୍ୟରେ ଶ୍ରୀଜଗନ୍ନାଥ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସ୍ନାନନୀତି ଅନୁଷ୍ଠିତ ହୋଇଯାଇଛି। ପ୍ରଭୁଙ୍କ ହାତୀବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା। ସେହିଭଳି ନୟାଗଡ଼ ଜିଲ୍ଲାର ରଣପୁରଠାରେ ଠାକୁରଙ୍କ ହାତୀବେଶ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମନ୍ଦିର ପରିସରରେ ସ୍ନାନମଣ୍ଡପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନରେ ଠାକୁରଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଗସ୍ତ କରି ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ବଡ଼ଦାଣ୍ଡସ୍ଥିତ ରଥକଳାରେ ପହଞ୍ଚି ରଥଯାତ୍ରା ପାଇଁ ଚାଲିଥିବା ରଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ରଥ ମହାରଣାମାନଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ଆବଶ୍ୟକତା ବିଷୟରେ ଜାଣିବା ସହିତ ରଥ ନିର୍ମାଣ କାର୍ଯ୍ୟକୁ ଅଧିକ ସୁରୁଖୁରୁ ଓ ସମୟାନୁସାରେ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ 2026 ପାଇଁ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ପ୍ରତିରକ୍ଷା ବାହିନୀ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ୍ କର୍ମଚାରୀମାନଙ୍କୁ ସାହସିକତା ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏହି ପୁରସ୍କାର ଜାମ୍ମୁ କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ଏବଂ ଦେଶର ସୀମାନ୍ତ ଅଞ୍ଚଳରେ ଆତଙ୍କବାଦ, ବିଦ୍ରୋହ ଓ ଶତ୍ରୁପକ୍ଷ ବିରୋଧରେ ଭାରତର ନିରନ୍ତର ସଂଗ୍ରାମକୁ ପ୍ରତିଫଳିତ କରିବା ସହିତ ବିମାନ ଚଳାଚଳ, ସାମୁଦ୍ରିକ ଅଭିଯାନ ଏବଂ ମାନବିକ ସହାୟତା କାର୍ଯ୍ୟରେ ପ୍ରଦର୍ଶିତ ଅସାଧାରଣ ସାହସକୁ ସମ୍ମାନିତ କରିଥାଏ। ଗତ 8 ତାରିଖରେ ରାଷ୍ଟ୍ରପତି ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ପ୍ରଥମ ପର୍ଯ୍ୟାୟରେ ସାହସିକତା

ପୁରସ୍କାର ପ୍ରଦାନ କରିଥିଲେ। କେନ୍ଦ୍ର ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଦିବସର ଉଦ୍ଘାଟନୀ ଉତ୍ସବ ଭୁବନେଶ୍ୱରସ୍ଥିତ ସମବାୟ ଭବନରେ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ସମବାୟରୁ ସମୃଦ୍ଧି ଅଭିଯାନକୁ ରାଜ୍ୟରେ ତ୍ୱରାନ୍ୱିତ କରିବା ପାଇଁ ସମବାୟ ବିଭାଗ ସମସ୍ତ ପ୍ରୟାସ କରିବା ସହିତ ଅଭିଯାନକୁ ଫଳପ୍ରଦ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଏହି କ୍ରମରେ ରାଜ୍ୟର ପ୍ରତିଟି ପଞ୍ଚାୟତରେ କୃଷି ଋଣ ଦୁଗ୍ଧ ଓ ମତ୍ସ୍ୟ ସମବାୟ ସମିତି ଗଠନ ହେବା ପ୍ରକ୍ରିୟା ଜାରି ରହିଛି। ପ୍ୟାକ୍ସଗୁଡ଼ିକୁ ଏମ୍ପ୍ୟାକ୍

0: ଏହି କ୍ରମରେ ରାଜ୍ୟର ପ୍ରତିଟି ପଞ୍ଚାୟତରେ କୃଷି ଋଣ ଦୁଗ୍ଧ ଓ ମତ୍ସ୍ୟ ସମବାୟ ସମିତି ଗଠନ ହେବା ପ୍ରକ୍ରିୟା ଜାରି ରହିଛି। ପ୍ୟାକ୍ସଗୁଡ଼ିକୁ ଏମ୍ପ୍ୟାକ୍ସରେ ପରିଣତ କରି ଏହା ମାଧ୍ୟମରେ ବିଭିନ୍ନ ବ୍ୟବସାୟିକ ତଥା ଉତ୍ପାଦନକ୍ଷମ କାର୍ଯ୍ୟ ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍ତି। ମହାପ୍ରତାପୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କ 591ତମ ରାଜ୍ୟାଭିଷେକ ତଥା ଗଜପତି ଦିବସ ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ କହିଛନ୍ତି, ଓଡ଼ିଆ ଭାଷାକୁ ପ୍ରଥମ କରି ତତ୍କାଳୀନ ରାଷ୍ଟ୍ରୀୟ ତଥା ପ୍ରଶାସନିକ ଭାଷାର ମର୍ଯ୍ୟାଦା ଗଜପତି କପିଳେନ୍ଦ୍ର ଦେବ ପ୍ରଦାନ କରିଥିଲେ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ସାଂସ୍କୃତିକ ନବଜାଗରଣ ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ଶ୍ରୀ ସୁରଜ କହିଛନ୍ତି। ସୂଚନା ଅନୁସାରେ 1435 ଖ୍ରୀଷ୍ଟାବ୍ଦ ଜୁନ୍ 29 ତାରିଖ ଅର୍ଥାତ୍ ଆଜିର ଦିନରେ ମହାରାଜାଙ୍କ ରାଜ୍ୟାଭିଷେକ ହୋଇଥିଲା। ଏଥିସହିତ ତାଙ୍କୁ ଗଜପତି ଗୋଡ଼େଶ୍ୱର ନବକୋଟି କର୍ଣ୍ଣାଟକ କଳବର୍ଗେଶ୍ୱର ଉପାଧି ପ୍ରଦାନ କରାଯାଇଥିଲା। କପିଳେନ୍ଦ୍ର ଦେବ 1435ରୁ 1465 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପକ୍ଷରୁ ଆଜି ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା ଜାରି କରାଯାଇଛି। ଏ ସମ୍ପର୍କରେ ପରିଷଦ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭାଷା ନୀତି ଲାଗୁ ହେବ ନାହିଁ। 2026-27 ଶିକ୍ଷାବର୍ଷରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ପୁରୁଣା ଦୁଇ ଭାଷା ନୀତିରେ ପାଠ ପଢ଼ିବେ। ଚଳିତ ବର୍ଷ ସପ୍ତମ ଅଷ୍ଟମ ଓ ନବମ ଶ୍ରେଣୀରେ ପଢ଼ୁଥିବା ବିଦ୍ୟାର୍ଥୀମାନେ ଦୁଇଟି ବିଦେଶୀ ଭାଷା ପଢ଼ୁଥିବାରୁ ଗୋଟିଏ ଭାରତୀୟ ଭାଷାକୁ ତୃତୀୟ ଭାଷା ଭାବେ ଚୟନ କରି ସେମାନେ ପଢ଼ିପାରିବେ ବୋଲି ସିବିଏସ୍ଇ ପକ୍ଷରୁ କୁହାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ଖାତା ପୁନଃ ଯାଞ୍ଚ ଆବେଦନ ତାରିଖ ବୃଦ୍ଧି କରାଯାଇଛି। ଆସନ୍ତାକାଲି ଆବେଦନ ତାରିଖ ଶେଷ ହେଉଥିବାବେଳେ ଏହାକୁ ଆସନ୍ତା ମାସ 4 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଜାତୀୟ ପରିସଂଖ୍ୟାନ ଦିବସ ଆଜି ପାଳନ କରାଯାଉଛି। ଜାତୀୟ ବିକାଶ ସମ୍ପର୍କିତ ସାମାଜିକ ଅର୍ଥନୈତିକ ଯୋଜନା ଏବଂ ନୀତି ପ୍ରଣୟନରେ ପରିସଂଖ୍ୟାନର ଗୁରୁତ୍ୱ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। 2007 ପ୍ରତିବର୍ଷ ଜୁନ୍ ମାସ 29 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍କକ୍ତ କରିବା। ଭାରତୀୟ ପରିସଂଖ୍ୟାନର ଜନକ କୁହାଯାଉଥିବା ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହଲାନୋବିସ୍ଙ୍କ ପରିସଂଖ୍ୟାନ ପ୍ରତି ଅବଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ତାଙ୍କ ଜୟନ୍ତୀରେ ଏହି ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପରିସଂଖ୍ୟାନ ଦିବସ ପାଳନ କରାଯାଇଛି। ସମ୍ଭଲପୁର ଜିଲ୍ଲା ପ୍ରଶାସନିକ ପକ୍ଷରୁ ଚଳିତ ବର୍ଷର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ବିଭାଗର ଛାତ୍ରଛାତ୍ରୀଙ୍କ ସ୍କୁଲ ଛାଡ଼ିବା ସମସ୍ୟା, ଭିନ୍ନକ୍ଷମମାନଙ୍କ ସଠିକ୍ ଚିହ୍ନଟ ପ୍ରକ୍ରିୟା ଆଦି ବିଭିନ୍ନ କ୍ଷେତ୍ରରେ ପରିସଂଖ୍ୟାନ ମାଧ୍ୟମରେ ନିର୍ଭୁଲ ତଥ୍ୟ ମିଳିପାରିଛି ବୋଲି କହିଛନ୍ତି। ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ଆଗାମୀ ଦିନରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଆୟୋଜନ କରି ପରିସଂଖ୍ୟାନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିସଂଖ୍ୟାନ ଦିବସର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା କୃଷି ଗଣନା, କ୍ଷୁଦ୍ର ଜଳସେଚନ ଓ ଅର୍ଥନୈତିକ ଗଣନା ଭଳି ବିଭିନ୍ନ ଯୋଜନାର କାର୍ଯ୍ୟକାରିତା, ଆବଶ୍ୟକତା ଓ ଉପାଦେୟତା ଉପରେ ବକ୍ତାମାନେ ଆଲୋକପାତ କରିଥିଲେ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 8 ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 22 ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଏହିସବୁ ସ୍ଥାନ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ବର୍ତ୍ତମାନ ଆମର ମନସୁନ ପୂରା ଓଡ଼ିଶା କଭର କରିସାରିଛି, ଆଉ କଣ୍ଡିସନ ଫେଭରେବୁଲ ରହିଛି। ଆଉ ଅଲଗା ଷ୍ଟେଟ ମାନଙ୍କ ପାଇଁ ମଧ୍ୟ ମନସୁନ ଫର୍ଦର ପ୍ରୋଗ୍ରେସ ହେବା ପାଇଁକା ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ ଭିତରେ ରାଜ୍ୟ କିଛି କିଛି ସ୍ଥାନରେ ହାଲକର ମଧ୍ୟମ ବର୍ଷା ହେବା ସହିତ କାମହା ସ୍ଥାନରେ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ଝଟକା ପବନ ମଧ୍ୟ ହେବାର ସମ୍ଭାବନା ରହିଛି।
0: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ଚେଡେଙ୍ଗା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ 3 ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକରେ ଜିଲ୍ଲାପାଳ 34 ଅଭିଯୋଗର ଶୁଣାଣି କରି ତତ୍କାଳ ସମାଧାନ କରିଛନ୍ତି। ଏଥିସହ 2 ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଦେବଗଡ଼ ଜିଲ୍ଲା ସରୁଆଳି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ 75 ଅଭିଯୋଗର ଶୁଣାଣି କରାଯାଇ ସେଗୁଡ଼ିକର ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଆୟୋଜିତ ଶିବିର

0: ରେ 66ଟି ମାମଲାର ତତ୍କାଳ ସମାଧାନ କରାଯାଇଛି। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ 54ଟି ଅଭିଯୋଗର ଶୁଣାଣି କରାଯାଇଛି। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ ଜିଲ୍ଲାପାଳ 100ଟି ଅଭିଯୋଗର ଶୁଣାଣି କରି ସେଗୁଡ଼ିକର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ରେଡ୍କ୍ରସ ପାଣ୍ଠିରୁ 2 ଜଣ ହିତାଧିକାରୀଙ୍କୁ 15,000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ପୁରୀରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ଦୁର୍ଲଭ ହାତୀବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଥ ମୂର୍ତ୍ତି। ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭାଷାନୀତି ଲାଗୁ ହେବ ନାହିଁ ବୋଲି ସିବିଏସ୍ଇର ସୂଚନା। ଏବଂ ରାଜ୍ୟର 8ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।
1: ବାପା, ଦିଅ 3,000।
2: କାହିଁକି?
1: ମୋର ପକେଟ୍ ମନି।
2: ଆରେ, ଏବେ ମାତ୍ର 2,000 କ୍ୟାଶ୍ ଅଛି।
1: ଆରେ ବାପା, ବୁଲେଟ୍ ଟ୍ରେନ୍ ଯୁଗରେ ଶଗଡ ଚଲଉଛ? ଡିଜିଟାଲ ପେମେଣ୍ଟ ଚଲାଓ। ହେ ନୁହେଁ, ହଁ, ସିଧା UPI ରୁ ପେମେଣ୍ଟ କର, ଏଇଟା ସହଜ।
2: ଆରେ ବା, ମତେ ବି ଶିଖା। ନିଜର 1,000 ନେଇଯା,
1: ତମ ମୋବାଇଲ ଦିଅ,
2: ନେଇଯା।
3: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ,
4: ସହଜ ଅଟେ ପ୍ରତିଟି ନେଣ ଦେଣ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
6: ଆଜିର ପ୍ରସଙ୍ଗ, ସ୍ନାନବେଦୀରେ ମହାପ୍ରଭୁ। ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନାରେ ମୁଁ ନୀନା ସାହୁ। ନୀଳାଚଳ କ୍ଷେତ୍ରରେ ବାସ କରୁଥିବା ପୁରୁଷୋତ୍ତମ ହେଉଛନ୍ତି ପରମାତ୍ମା, ପରମବ୍ରହ୍ମ ଓ ପରମେଶ୍ୱର। ନୀଳାଚଳବାସୀ ଜଗତର ନାଥ ଜଗନ୍ନାଥ ଓଡ଼ିଆ ଜାତିର ବିଭବ ଏବଂ ସାରା ବିଶ୍ୱରେ ତାଙ୍କର ସ୍ୱତନ୍ତ୍ରତା ରହିଛି। ସର୍ବବ୍ୟାପ୍ତ ଶ୍ରୀ ଜଗନ୍ନାଥ ହେଉଛନ୍ତି ସୃଷ୍ଟି, ସ୍ଥିତି ଓ ବିଲୟର କାରଣ। ବେଦ ମନ୍ତ୍ରରେ ସ୍ୱୟଂ ଜଗନ୍ନାଥ ହେଉଛନ୍ତି ବିଷ୍ଣୁ, ପୌରାଣିକ ମତରେ ଶ୍ରୀ ଜଗନ୍ନାଥ ହେଉଛନ୍ତି ଶ୍ରୀକୃଷ୍ଣ। ତେଣୁ ତାଙ୍କର ଲୀଳା ବର୍ଣ୍ଣନା କରିବା ସହଜସାଧ୍ୟ ନୁହେଁ। ରହସ୍ୟମୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମାନବୀୟ ଲୀଳା ପ୍ରକଟ କରିଥାନ୍ତି। ମାନବଙ୍କ ମଧ୍ୟରେ ଯାହା ସବୁ ଘଟିଥାଏ ସେଗୁଡ଼ିକ ସ୍ୱୟଂ ଦାରୁ ଦେବତା ଦାରୁବ୍ରହ୍ମଙ୍କ ଶ୍ରୀମନ୍ଦିରରେ ସମସ୍ତ ନୀତି, କାନ୍ତି, ବିଧିବିଧାନ ଏବଂ ପାରମ୍ପରିକ ଭାବେ ପାଳନ କରାଯାଏ। 12 ମାସରେ 13 ଯାତ୍ରା ମଧ୍ୟରେ ତାଙ୍କର ଲୀଳାର ବୈଶିଷ୍ଟ୍ୟ ରହିଛି। ଶ୍ରୀଜୀଉଙ୍କ 12 ଯାତ୍ରା ମଧ୍ୟରୁ ସ୍ନାନଯାତ୍ରା ସ୍ୱତନ୍ତ୍ର। ରଥଯାତ୍ରା ପୂର୍ବରୁ ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ଦିନ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହାକୁ ଜ୍ୟେଷ୍ଠ ପୂର୍ଣ୍ଣିମା, ସ୍ନାନ ପୂର୍ଣ୍ଣିମା ଏବଂ ପତିତ ପାବନ ଲୀଳା ବୋଲି କୁହାଯାଏ। ଏହିଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜନ୍ମତିଥି ପଡ଼ୁଥିବାରୁ ତାଙ୍କର ଅଭିଷେକ ଉତ୍ସବ ମଧ୍ୟ ପାଳନ କରାଯାଇଥାଏ। ଯେପରି ସାଧାରଣ ମନୁଷ୍ୟ ତା'ର ସ୍ୱର୍ଣ୍ଣକ୍ଷେତ୍ରକୁ ସ୍ମରଣ କରି ଉତ୍ସାହର ସହ ପାଳନ କରିଥାଏ, ସେହିପରି ପ୍ରଭୁ ଜଗନ୍ନାଥଙ୍କର ଆବିର୍ଭାବ ଦିବସ ସ୍ନାନଯାତ୍ରା ଭାବେ ପାଳିତ ହୋଇଥାଏ। ବର୍ଷସାରା ଦର୍ପଣ ସମ୍ମୁଖରେ ମନ୍ତ୍ର ଉଚ୍ଚାରଣ ମାଧ୍ୟମରେ ସ୍ନାନ କରୁଥିବା ଚତୁର୍ଦ୍ଧା ମୂର୍ତ୍ତି ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନମଣ୍ଡପ ଉପରେ ବିଜେ ହୋଇ ଶ୍ରଦ୍ଧାଳୁଙ୍କ ସମ୍ମୁଖରେ ମନ୍ତ୍ରପୂତ ସୁବାସିତ କୁମ୍ଭ ଜଳରେ ସ୍ନାନ କରିଥାନ୍ତି। ସ୍ନାନବେଦୀ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଦର୍ଶନ କରୁଥିବାରୁ ଏହାକୁ ପତିତ ପାବନ ଲୀଳା ବୋଲି ମଧ୍ୟ କୁହାଯାଏ। ସ୍ନାନବେଦୀକୁ ଚତୁର୍ଦ୍ଧା ମୂର୍ତ୍ତି ଧାଡ଼ି ପହଣ୍ଡିରେ ବିଜେ ହୋଇଥାନ୍ତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ଏହାପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନବେଦୀକୁ ବିଜେ କରିଥାନ୍ତି। ଜ୍ୟେଷ୍ଠ ପୂର୍ଣ୍ଣିମା ପୂର୍ବଦିନଠାରୁ 108 ଗରା ଜଳ ସୁନାକୂଅରୁ ସଂଗ୍ରହ କରାଯାଇଥାଏ। ଏହି ସୁନାକୂଅଟି ଶ୍ରୀମନ୍ଦିର ପରିସରରେ ଥିବା ଶୀତଳା ଠାକୁରାଣୀଙ୍କ ସମ୍ମୁଖରେ ରହିଛି। 108 ଗରା ଜଳକୁ କର୍ପୂର, କେଶର, ଚନ୍ଦନ ସହିତ ଅନ୍ୟାନ୍ୟ ଦ୍ରବ୍ୟ ମିଶାଯାଇ ଅଧିବାସ ଗୃହରେ ରଖାଯାଇଥାଏ। ଏହି ଅଭିମନ୍ତ୍ରିତ ଜଳରେ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ କରିଥାନ୍ତି। ବିଧି ଅନୁଯାୟୀ ବଡ଼ ଠାକୁରଙ୍କୁ 33 କୁମ୍ଭ, ପ୍ରଭୁ ଜଗନ୍ନାଥଙ୍କୁ 35 କୁମ୍ଭ, ଦେବୀ ସୁଭଦ୍ରାଙ୍କୁ 22 କୁମ୍ଭ ଏବଂ ଚକ୍ରରାଜ ସୁଦର୍ଶନଙ୍କୁ 18 କୁମ୍ଭ ଜଳ ଦ୍ୱାରା ସ୍ନାନ କରାଯାଇଥାଏ। ସ୍ନାନବେଦୀରେ ଠାକୁରଙ୍କର ଜଳ ଲାଗି ନୀତି ପରେ ଆଦ୍ୟ ସେବକ ଶ୍ରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥାନ୍ତି।

କରିଛନ୍ତି। ଶ୍ରୀନଅରରୁ ପାରମ୍ପରିକ ରୀତିନୀତି ଅନୁଯାୟୀ ଗଜପତି ମହାରାଜ ରୂପା ଖଚିତ ତାମଜାନ ବିମାନରେ ଆସି ସ୍ନାନବିଧିରେ ପହଞ୍ଚି ଛେରାପହଁରା ନୀତି ସମ୍ପନ୍ନ କରିଥାନ୍ତି। ଏହାପରେ ଠାକୁରଙ୍କର ଗଜାନନ ବା ହାତୀବେଶ ଅନୁଷ୍ଠିତ ହୋଇଥାଏ। ରୀତିନୀତି ଅନୁଯାୟୀ ବାଡ଼ଗ୍ରାହୀ ସାମନ୍ତ ବଳଭଦ୍ରଙ୍କ ନିମନ୍ତେ ଗୋପାଳତୀର୍ଥ ମଠରୁ ଏବଂ ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ନିମନ୍ତେ ରାଘବଦାସ ମଠରୁ ଏହି ବେଶ ପାଇଁ ସମସ୍ତ ଉପକରଣ ଆସିଥାଏ। ସ୍ନାନବିଧି ଉପରେ ଠାକୁରଙ୍କର ଏହି ବେଶ ଦର୍ଶନ କଲେ ବହୁଜନ୍ମର ପୁଣ୍ୟଫଳ ମିଳିଥାଏ ବୋଲି ପ୍ରବାଦ ରହିଛି। ହାତୀବେଶ ପରେ ଠାକୁରଙ୍କର କର୍ପୂର ଲାଗି ଏବଂ ଏହାପରେ ଭୋଗ ଲାଗି ହୋଇଥାଏ। ଭୋଗ ଲାଗି ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଶ୍ରଦ୍ଧାଳୁ ସାହାଣ ମେଳାରେ ଦର୍ଶନ କରିଥାନ୍ତି। ସ୍ନାନ ଯୋଗୁଁ ଠାକୁର ମାନବୀୟ ରୀତିନୀତି ଅନୁଯାୟୀ ଜ୍ୱରରେ ପୀଡ଼ିତ ହୋଇଥାନ୍ତି, ତେଣୁ ସ୍ନାନବିଧି ଉପରୁ ଠାକୁର ଅଣସର ଘରକୁ ବିଜେ କରିଥାନ୍ତି। ସେଠାରେ ଶ୍ରୀଜୀଉଙ୍କର 15 ଦିନ ଧରି ଗୁପ୍ତସେବା ନୀତି ଅନୁଷ୍ଠିତ ହୋଇଥାଏ। ଜ୍ୱରରୁ ଆରୋଗ୍ୟ ଲାଭ କରିବା ପାଇଁ ଏହି ଅଣସର ଘରେ ଅବସ୍ଥାନ ଅବସରରେ ଠାକୁରଙ୍କୁ ଫୁଲୁରୀ ତେଲ ଘର୍ଷଣ କରାଯାଇଥାଏ। ଠାକୁର ଆରୋଗ୍ୟ ଲାଭ ପାଇଁ 10 ମୂଳ ସେବନ ମଧ୍ୟ କରିଥାନ୍ତି। ଅଣସର ପିଣ୍ଡି ସମ୍ମୁଖରେ ଠାକୁରଙ୍କର ପଟିଦିଅ ପୂଜା ପାଇଥାନ୍ତି। ବଡ଼ ଠାକୁର ବଳଭଦ୍ର, ଶ୍ରୀ ଅନନ୍ତ ବାସୁଦେବ, ଦେବୀ ସୁଭଦ୍ରା ଭୁବନେଶ୍ୱରୀ ଏବଂ ପ୍ରଭୁ ଜଗନ୍ନାଥ ଶ୍ରୀ ନାରାୟଣ ପଟିଦିଅ ରୂପରେ ପୂଜା ପାଇଥାନ୍ତି। ରଥଯାତ୍ରା ପୂର୍ବ ଦିନ ଅର୍ଥାତ୍ 15ତମ ଦିନରେ ଠାକୁରଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଥାଏ। ଠାକୁରଙ୍କର ଅଣସର ଘରେ ଅବସ୍ଥାନ ଅବସରରେ ଶ୍ରଦ୍ଧାଳୁ ବ୍ରହ୍ମଗିରିଠାରେ ଅଲାରନାଥ ଦର୍ଶନ ବିଧି ରହିଛି। ପୁରୀ ଶ୍ରୀକ୍ଷେତ୍ରରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କର ଶାନ୍ତି ଶୃଙ୍ଖଳାର ସହ ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଠାକୁରଙ୍କର ନୀତିକାନ୍ତି ସମ୍ପନ୍ନ ହେବା ସହ ଶ୍ରଦ୍ଧାଳୁ ବଡ଼ଦାଣ୍ଡରୁ ଚତୁର୍ଦ୍ଧା ମୂର୍ତ୍ତିର ଦିବ୍ୟ ଦର୍ଶନ ଲାଭ କରିଛନ୍ତି।

0: ଆଜିର ପ୍ରସଙ୍ଗରେ ଶୁଣିଲେ ସ୍ନାନବେଦୀରେ ମହାପ୍ରଭୁ ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ ଉପସ୍ଥାପନା ନୀନା ସାହୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
1: ନମସ୍କାର ମୁଖ୍ୟ ସମ୍ବାଦ ସହିତ ମୁଁ ନୀନା ସାହୁ ପୁରୀରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ଦୁର୍ଲଭ ହାତୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ 2026 ମସିହା ପାଇଁ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ପ୍ରତିରକ୍ଷା ବାହିନୀ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଲିସ୍ର କର୍ମଚାରୀମାନଙ୍କୁ ସମ୍ମାନିତ କରିଛନ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପକ୍ଷରୁ ଆଜି ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା ଜାରି କରାଯାଇଛି ଏ ସମ୍ପର୍କରେ ପରିଷଦ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭାଷାନୀତି ଲାଗୁ ହେବ ନାହିଁ 2026-27 ଶିକ୍ଷାବର୍ଷରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ପୁରୁଣା ଦୁଇ ଭାଷା ନୀତିରେ ପଢ଼ିପାରିବେ କେନ୍ଦ୍ର ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଦିବସର ଉଦ୍ଘାଟନୀ ଉତ୍ସବ ଭୁବନେଶ୍ୱରସ୍ଥିତ ସମବାୟ ଭବନରେ ଅନୁଷ୍ଠିତ ହୋଇଯାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ଯୁକ୍ତ ଦୁଇ ରିଚେକିଂ ଅବଧିକୁ ଆସନ୍ତା ଜୁଲାଇ 4 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ଏବଂ ରାଜ୍ୟର 8ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର ମୁଖ୍ୟ ସମ୍ବାଦ ଶେଷ ହେଲା ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8ଟାରେ ନମସ୍କାର

0: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି? ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
1: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
0: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
1: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ନୂଆଦିଲ୍ଲୀରେ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ବୀରତ୍ୱ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପାଞ୍ଚ ଜଣଙ୍କୁ ଅତି ବିଶିଷ୍ଟ ସେବା ପଦକ ପ୍ରଦାନ। ସେସେଲ୍ସ ଗସ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ସିବିଏସ୍ଇ ଜାରି କଲା ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା। ସ୍ନାନବେଦୀରେ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ। ଏବଂ ଲସ୍ ଏଞ୍ଜେଲ୍ସ 2028 ଅଲିମ୍ପିକ୍ସ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ବୀରତ୍ୱ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଏୟାର ମାର୍ଶାଲ୍ ତରୁଣ ଚୌଧୁରୀ, ଲେଫ୍ଟନାଣ୍ଟ ଜେନେରାଲ୍ ନିରଜ ୱର୍ଷ୍ଣି, ଲେଫ୍ଟନାଣ୍ଟ ଜେନେରାଲ୍ ବିକାଶ ରୋହେଲା, ଲେଫ୍ଟନାଣ୍ଟ ଜେନେରାଲ୍ ହରବିନ୍ଦର ସିଂହ ଭାନ୍ଦ୍ରା ଏବଂ ଲେଫ୍ଟନାଣ୍ଟ ଜେନେରାଲ୍ ମହିନ୍ଦର ପଲ୍ ସିଂହଙ୍କୁ ଅତି ବିଶିଷ୍ଟ ସେବା ପଦକ ପ୍ରଦାନ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀ ଓ ସେନାବାହିନୀର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ସଶସ୍ତ ବାହିନୀ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳ ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥାର କର୍ମଚାରୀମାନଙ୍କ ଅସାଧାରଣ ସାହସିକତା ଏବଂ ବୀରତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଜାମ୍ମୁ କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ଏବଂ ଦେଶର ସୀମାନ୍ତ ଅଞ୍ଚଳରେ ଆତଙ୍କବାଦ, ବିଦ୍ରୋହ ଏବଂ ଶତ୍ରୁପକ୍ଷ ବିରୋଧରେ ଭାରତର ନିରନ୍ତର ସଂଗ୍ରାମକୁ ପ୍ରତିଫଳିତ କରିବା ଉଦ୍ଦେଶ୍ୟରେ ଏହି ପୁରସ୍କାର ଦିଆଯାଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସେସେଲ୍ସକୁ ତାଙ୍କର ଗସ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଛି। ଏହା ଭାରତ ସେସେଲ୍ସ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଗତ 50 ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଗଭୀର ବିଶ୍ୱାସ ମଧ୍ୟରେ ପ୍ରତିଷ୍ଠିତ। ଏହା ଆଗାମୀ 50 ବର୍ଷ ପାଇଁ ଦୁଇ ଦେଶ ନିମନ୍ତେ ନବସୃଜନ, ଦୀର୍ଘସ୍ଥାୟୀ ଏବଂ ସମୃଦ୍ଧି କ୍ଷେତ୍ରରେ ସହାୟକ ହେବ। ସେସେଲ୍ସ ସ୍ୱାଧୀନତାର 50 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଜାତୀୟ ଦିବସ ପାଳନରେ ଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହର୍ମିନି ସେସେଲ୍ସର ଜନସାଧାରଣଙ୍କୁ ସେମାନଙ୍କର ସ୍ନେହ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସ୍ୱାଗତ ପାଇଁ ଧନ୍ୟବାଦ ଜଣାଇଥିଲେ। ନୂଆଦିଲ୍ଲୀଠାରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଆଜି ଯମୁନା ଜଳ ପ୍ରକଳ୍ପ ନିର୍ମାଣ ଏବଂ କାର୍ଯ୍ୟକାରୀ ନେଇ ହରିୟାଣା ଏବଂ ରାଜସ୍ଥାନ ସରକାରଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଶ୍ରୀ ଶାହା କହିଛନ୍ତି ଏହି ବୁଝାମଣା ଯୋଗୁଁ ହରିୟାଣା ଏବଂ ରାଜସ୍ଥାନବାସୀଙ୍କ ମଧ୍ୟରେ ଦୀର୍ଘ 3 ଦଶନ୍ଧି ଧରି ରହିଥିବା ଜଳ ସମସ୍ୟା ସମାଧାନ ହୋଇପାରିଛି। ସେ କହିଛନ୍ତି ଏହି ବୁଝାମଣା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥାବାର୍ତ୍ତା ଜରିଆରେ ସମାଧାନ ମନ୍ତ୍ରର ସର୍ବଶ୍ରେଷ୍ଠ ଉଦାହରଣ। ଏହି ବୁଝାମଣା ଅନୁଯାୟୀ ଯମୁନା ନଦୀରୁ ପାଖାପାଖି 580 ମିଲିୟନ୍ କ୍ୟୁବିକ୍ ମିଟର ଜଳ ରାଜସ୍ଥାନକୁ ଯୋଗାଇ ଦିଆଯିବ। ଏହା ଆସନ୍ତା ମାସରୁ ଅକ୍ଟୋବର ମାସ ମଧ୍ୟରେ 3ଟି ଭୂତଳ ପାଇପ୍ଲାଇନ୍ ଜରିଆରେ ଯୋଗାଇ ଦିଆଯିବ। ଏହି ପାଇପ୍ଲାଇନ୍ ମାଧ୍ୟମରେ ଉଭୟ ରାଜସ୍ଥାନ ଏବଂ ହରିୟାଣାବାସୀଙ୍କୁ ପାନୀୟ ଜଳ ମଧ୍ୟ ବଣ୍ଟନ କରାଯିବ। ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଡିଆର୍ଡିଓ ଆର୍ଥିକ କ୍ଷମତା ପ୍ରଦାନ କରିଛନ୍ତି। ଏହା ଡିଆର୍ଡିଓ ଦକ୍ଷତା, ଉତ୍ତରଦାୟିତ୍ୱ ଏବଂ ନିର୍ଦ୍ଧାରିତ

ସମୟରେ ଗବେଷଣା ଏବଂ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟକାରୀ କରିବା ଦିଗରେ ବୃହତ୍ ସଂସ୍କାର ଆଣିବ। ନୂଆଦିଲ୍ଲୀଠାରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ସିଂହ କହିଛନ୍ତି ଡିଆର୍ଡିଏକୁ ଆର୍ଥିକ କ୍ଷମତା ପ୍ରଦାନ ଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ଦ୍ରୁତ ଉତ୍ପାଦନ ଏବଂ ଗବେଷଣା କ୍ଷେତ୍ରରେ ନୂତନ ପ୍ରଯୁକ୍ତିବିଦ୍ୟା ବିନିଯୋଗ ସହଜ ହୋଇପାରିବ। ପ୍ରତିରକ୍ଷା କ୍ଷେତ୍ରରେ ନୂତନ ରୂପରେଖ ଦ୍ୱାରା ଶିଳ୍ପ ଏବଂ ଶିକ୍ଷା ମଧ୍ୟରେ ସହଯୋଗକୁ ମଧ୍ୟ ତ୍ୱରାନ୍ୱିତ କରାଯାଇପାରିବ ବୋଲି ଶ୍ରୀ ସିଂହ କହିଛନ୍ତି। ଏହାଦ୍ୱାରା ଆତ୍ମନିର୍ଭର ଭାରତର ଲକ୍ଷ୍ୟ ପୂରଣ ହୋଇପାରିବ। ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଏବଂ ଦେଶର ପ୍ରତିରକ୍ଷା ପ୍ରସ୍ତୁତିକୁ ସୁଦୃଢ଼ କରିବା ଲାଗି ସଂଶୋଧିତ ରୂପରେଖ ସହାୟକ ହେବ ବୋଲି ଶ୍ରୀ ସିଂହ କହିଛନ୍ତି। ବ୍ରିକ୍ସର ବାଣିଜ୍ୟ ଏବଂ ଶିଳ୍ପ ସଂଘ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହଙ୍କୁ ସାକ୍ଷାତ କରିଛନ୍ତି। ବୈଠକରେ ଶିଳ୍ପଭିତ୍ତିକ ବୈଶ୍ୱିକ ପ୍ରସ୍ତୁତି ସହଯୋଗ ଉପରେ ଆଲୋଚନା ହୋଇଛି। ସେହିପରି ନବସୃଜନ ଷ୍ଟାର୍ଟଅପ୍ ନୂତନ ପ୍ରଯୁକ୍ତିବିଦ୍ୟା ଗବେଷଣା ଏବଂ ଉଦ୍ୟମିତା ସମ୍ପର୍କରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ବୈଠକରେ ଉଦ୍ବୋଧନ ଦେଇ ଡକ୍ଟର ସିଂହ କହିଛନ୍ତି ଭାରତ ବିଶ୍ୱସ୍ତରରେ ନବସୃଜନ କେନ୍ଦ୍ର ରୂପେ ଗଢ଼ିବା ଦିଗରେ ଅଗ୍ରସର ହେଉଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଆଜି ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା ଜାରି କରାଯାଇଛି। ବୋର୍ଡ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ବର୍ତ୍ତମାନ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ନୂତନ ଭାଷାନୀତିକୁ ଆପଣେଇବାର ଆବଶ୍ୟକତା ନାହିଁ। ଅନ୍ୟପକ୍ଷରେ ସପ୍ତମ ଅଷ୍ଟମ ଏବଂ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଦଶମ ଶ୍ରେଣୀରେ ତୃତୀୟ ଭାଷାରେ ପରୀକ୍ଷା ଦେବାର ଆବଶ୍ୟକତା ପଡ଼ିବ ନାହିଁ। ସିବିଏସ୍ଇ ପକ୍ଷରୁ ଆହୁରି କୁହାଯାଇଛି ସପ୍ତମ ଅଷ୍ଟମ ଏବଂ ନବମ ଶ୍ରେଣୀରେ ଯେଉଁ ଛାତ୍ରଛାତ୍ରୀମାନେ ପୂର୍ବରୁ ଦୁଇଟି ବିଦେଶୀ ଭାଷାକୁ ବାଛି ନେଇଛନ୍ତି ସେମାନେ ଏକ ଅତିରିକ୍ତ ଭାରତୀୟ ଭାଷା ସହ ବିଦେଶୀ ଭାଷା ଅଧ୍ୟୟନ ଜାରି ରଖିପାରିବେ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜି ଗ୍ରୀସ୍ରେ ସେଠାକାର ବିକାଶ ମନ୍ତ୍ରୀ ଟାକିସ୍ ଥିଓଡୋରି କାକାସଙ୍କ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଗୋଏଲ କହିଛନ୍ତି ଉଭୟ ଭାରତ ଗ୍ରୀସ୍ ଅର୍ଥନୈତିକ ଭାଗିଦାରିତା ସମ୍ପର୍କ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପୁଞ୍ଜିନିବେଶ ଶିଳ୍ପ ସହଯୋଗ ଯୋଗାଣ ଶୃଙ୍ଖଳରେ ଆତ୍ମନିର୍ଭରଶୀଳତା ନେଇ ଆଲୋଚନା ହୋଇଥିଲା। ସେହିଭଳି ନିର୍ମାଣ ଷ୍ଟାର୍ଟଅପ୍ ଏବଂ ଦୁଇ ଦେଶ ମଧ୍ୟରେ ନୂତନ ପ୍ରଯୁକ୍ତିବିଦ୍ୟା ବଣ୍ଟନ କରିବା ନେଇ ସୁଯୋଗ ସୃଷ୍ଟି କରିବା ଲାଗି ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଶ୍ରୀ ଗୋଏଲ କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି ସରକାର ପ୍ରାଥମିକ ମାଧ୍ୟମିକ ଏବଂ ଆଞ୍ଚଳିକ ସ୍ୱାସ୍ଥ୍ୟସେବାକୁ ବ୍ୟାପକ କରି ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିଛନ୍ତି। ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପରିଷଦର ଷୋଡ଼ଶ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ନଡ୍ଡା କହିଛନ୍ତି ଦେଶରେ 1,86,000 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ଥାପିତ ହୋଇଛି ଯାହାକି ସାଧାରଣ ନାଗରିକ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟରେ ପ୍ରଥମ ଯୋଗାଯୋଗ। ସେହିପରି ଜନସାଧାରଣଙ୍କୁ ନିରନ୍ତର ଚିକିତ୍ସା ସେବା ଯୋଗାଣ ସୁନିଶ୍ଚିତ କରିବା ପାଇଁ ସରକାର ପ୍ରାଥମିକ ଏବଂ ମାଧ୍ୟମିକ ସ୍ୱାସ୍ଥ୍ୟ ମଧ୍ୟରେ ସଂଯୋଗର ବିକାଶ କରିଛନ୍ତି। ଶ୍ରୀ ନଡ୍ଡା କହିଛନ୍ତି ଦେଶରେ 23 ନୂତନ ଏମ୍ସ ସ୍ଥାପନ କରାଯାଇ ଆଞ୍ଚଳିକ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସୁଦୃଢ଼ କରାଯାଇପାରିଛି। ଦେଶରେ ପଛୁଆ ଜିଲ୍ଲାଗୁଡ଼ିକରେ 157ରୁ ଉର୍ଦ୍ଧ୍ୱ ମେଡିକାଲ କଲେଜ ସ୍ଥାପନ କରାଯାଇଥିବା ଶ୍ରୀ ନଡ୍ଡା ସୂଚନା ଦେଇଛନ୍ତି। ପୁରୀ ଶ୍ରୀମନ୍ଦିର ସ୍ନାନବେଦୀରେ ଶ୍ରୀଜୀଉମାନେ ଆଜି ଶ୍ରଦ୍ଧାଳୁଙ୍କୁ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି। ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦୁର୍ଲଭ ହାତୀ ବେଶରେ ଦେଖିବା ପାଇଁ ପୁରୀରେ ପ୍ରବଳ ଜନସମାଗମ ହୋଇଛି। ସକାଳେ ଶ୍ରୀଜୀଉମାନେ ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ସ୍ନାନବେଦୀରେ ବିଜେ କରିବା ପରେ ସୁନାକୂଅର 108 ଘର ସୁବାସିତ ଜଳରେ ସେମାନଙ୍କୁ ସ୍ନାନ କରାଯାଇଥିଲା। ରୀତିନୀତି ଅନୁଯାୟୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଛେରାପହଁରା ସେବା ସମ୍ପାଦିତ କରିଥିଲେ। ସେବାୟତଙ୍କ ଦ୍ୱାରା ଆଜି ଭୋଗନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ପହଣ୍ଡି ଜଳଲାଗି ଓ ହାତୀବେଶ ଆଦି ନୀତିକୁ ଶୃଙ୍ଖଳିତ କରିବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହଜରେ ଅର୍ଥ ସୁବିଧା ହାସଲ ପାଇଁ ନିବେଶ ପ୍ଲାଟଫର୍ମକୁ ସମର୍ଥନ କରୁଥିବା ସଂକ୍ରାନ୍ତ ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ହେଉଥିବା ପ୍ରଚାରକୁ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। ପତ୍ର ସୂଚନା କାର୍ଯ୍ୟାଳୟର ତଥ୍ୟ ଅନୁସନ୍ଧାନକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି ଏହି ଭିଡ଼ିଓ ମିଥ୍ୟା ଏବଂ ଏଆଇ ଦ୍ୱାରା ନିର୍ମିତ ହୋଇଛି। ପ୍ରଧାନମନ୍ତ୍ରୀ ଏହି ପ୍ରକାରର କୌଣସି ନିବେଶ ଯୋଜନା କିମ୍ବା ପ୍ଲାଟଫର୍ମକୁ ସମର୍ଥନ କରିନଥିବା କୁହାଯାଇଛି। ଲସ୍ ଏଞ୍ଜେଲ୍ସ 2028 ଅଲିମ୍ପିକ୍ସ ପ୍ରତିଯୋଗିତା ପାଇଁ ଭାରତୀୟ ମହିଳା କ୍ରିକେଟ୍ ଦଳ ଯୋଗ୍ୟତା ହାସଲ କରିଛି। ଭାରତ ସହିତ ଅଷ୍ଟ୍ରେଲିଆ ଗ୍ରେଟ୍ ବ୍ରିଟେନ୍ ଏବଂ ଦକ୍ଷିଣ ଆଫ୍ରିକା ଅଲିମ୍ପିକ୍ସ କ୍ରୀଡ଼ାରେ ମହିଳା ଟି20 ପ୍ରତିଯୋଗିତାରେ ସ୍ଥାନିତ ହୋଇଥିବା ସମ୍ପର୍କରେ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ପକ୍ଷରୁ ଆଜି ସ୍ୱଷ୍ଟ କରାଯାଇଛି।
ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଆଜି ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି କିଦାମ୍ବି ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍ସରେ

0: ରୌପ୍ୟ ପଦକ ହାସଲ କରିଛନ୍ତି। ଫାଇନାଲ୍ ମ୍ୟାଚ୍ରେ ରନର୍ସ ହେବା ପରେ ତାଙ୍କୁ ଏହି ପୁରସ୍କାର ମିଳିଛି। ଶ୍ରୀକାନ୍ତ ଚୀନ୍ର ପ୍ରତିଯୋଗୀ ସୁ ଲି ୟାଙ୍ଗ୍ଙ୍କୁ 15-21, 21-16, 9-21ରେ ପରାସ୍ତ କରିଥିଲେ। ଫିଫା ବିଶ୍ୱକପ୍ ଫୁଟବଲ୍ ପ୍ରତିଯୋଗିତାରେ ଆଜି ଆମେରିକାର ହଷ୍ଟନ୍ ଷ୍ଟାଡିୟମ୍ଠାରେ ବ୍ରାଜିଲ୍ ଏବଂ ଜାପାନ୍ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଏହା ଭାରତୀୟ ସମୟ ରାତି 10:30ରେ ଆରମ୍ଭ ହେବ। ସେହିପରି ଆମେରିକାର ବୋଷ୍ଟନ୍ ଷ୍ଟାଡିୟମ୍ଠାରେ ଭାରତୀୟ ସମୟ ରାତି 2:00ରେ ଜର୍ମାନୀ ଏବଂ ପାରାଗୁଏ ମଧ୍ୟରେ ମୁକାବିଲା ହେବ। ନୂଆଦିଲ୍ଲୀରେ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ବୀରତ୍ୱ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। 5 ଜଣଙ୍କୁ ଅତି ବିଶିଷ୍ଟ ସେବା ପଦକ ପ୍ରଦାନ। ସେସେଲ୍ସ ଗସ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ସିବିଏସ୍ଇ ଜାରି କଲା ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା। ସ୍ନାନବେଦୀରେ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ। ଏବଂ ଲସ୍ ଏଞ୍ଜେଲ୍ସ 2028 ଅଲିମ୍ପିକ୍ସ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଞ୍ଜାମ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଗଞ୍ଜାମ ସମ୍ଭାଦଦାତା ବିଭୂତି ଭୂଷଣ ତ୍ରିପାଠୀ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ତଥା ଗଞ୍ଜାମ ଜିଲ୍ଲା ପ୍ରଭାରୀ ପୃଥ୍ୱୀରାଜ ହରିଚନ୍ଦନ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଋଷିକୁଲ୍ୟା ନଦୀ ଉପରେ ନିର୍ମାଣାଧୀନ କଂସାରୀ ଗଣ୍ଡ ବ୍ୟାରେଜ୍କୁ ବୁଲି ଦେଖିବା ସହିତ ଏହାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ 16 ଗ୍ରାମର 1,52,600 ଲୋକ ଉପକୃତ ହୋଇପାରିବେ। ଏହାପରେ ଛତ୍ରପୁର ବ୍ଲକର ଗଙ୍ଗାପୁରଠାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ବୁଲି ଦେଖିବା ସହିତ ଏହାର କାର୍ଯ୍ୟ ଯଥେଷ୍ଟ ବିଳମ୍ବ ଘଟିଛି, ଏଣୁ ଲୋକଙ୍କ ସ୍ୱାର୍ଥ ନିମନ୍ତେ ଏହି ପ୍ରକଳ୍ପ ଯଥାଶୀଘ୍ର ଶେଷ କରିବା ପାଇଁ ମନ୍ତ୍ରୀ କହିଥିଲେ।
3: କାମର ଯାହା ଗତି ଅଛି ଏବଂ କାମର ଯୋଉ କମ୍ପ୍ଲିସନ ପର୍ଯ୍ୟନ୍ତ ଯୋଉ କାମ ଯୋଉ ସ୍ପିଡ୍ରେ ଯିବା କଥା ପାଖାପାଖି ଠିକ୍ ଅଛି ଏବଂ ମତେ ଲାଗୁଛି ମାର୍ଚ୍ଚ ମାସ ସୁଦ୍ଧା ତାର କମ୍ପ୍ଲିସନ ଏକ୍ସପେକ୍ଟ କରାହଉଛି, ଯାହାଫଳରେ କି 2 ପ୍ରମୁଖ କଥା, ଗୋଟିଏ ହେଉଛି ଜଳସେଚନ ଦୃଷ୍ଟିରୁ ଏବଂ ଦ୍ୱିତୀୟ ହେଉଛି ଗଞ୍ଜାମ ଜିଲ୍ଲାରେ ଯୋଉ ଜଳ ଯୋଗାଣ ପାଇଁ ଗୋଟେ ବଡ଼ ଅଞ୍ଚଳକୁ ପାଖାପାଖି 3-4 ବ୍ଲକର ବିଭିନ୍ନ ପଞ୍ଚାୟତକୁ ଜଳ ଯୋଗାଣ ପାଇଁ ସେଠି ପାଣିର ଆଭେଲେବିଲିଟି ଓ ଡ୍ରିଙ୍କିଂ ୱାଟର ଆଭେଲେବିଲିଟି ଦୃଷ୍ଟିରୁ ସେଇଟା ଗୋଟେ ବଡ଼ ସହାୟକ ଭୂମିକା ହେବ। ଗ୍ରାଉଣ୍ଡ ୱାଟର ରିଚାର୍ଜିଂ ହେବ ଏବଂ ଜଳସେଚନ ବାଦେ ଆଉ ଗୋଟେ ବଡ଼ କଥା ହେବ ଯେହେତୁ ମୁହାଣ ଏଠୁ ବହୁତ ଦୂର ନାହିଁ, ତେଣୁକରି ଯୋଉ ବ୍ୟାକ୍ୱାଟର ଯେତେବେଳେ ହାଇଟାଇଟ୍ ବେଳେ ଆସେ ସମୁଦ୍ରର ସେ ସମୟରେ ଋଷିକୁଲ୍ୟା ମୁହାଣର ପାଖାପାଖି 5-6 କିଲୋମିଟର ପର୍ଯ୍ୟନ୍ତ ପାଣି ଲବଣାକ୍ତ ହୋଇଯାଏ, ଯୋଉଟାକି ଆଉ ବ୍ୟବହାର ଯୋଗ୍ୟ ନଥାଏ। ସେଇ ଦୃଷ୍ଟିରୁ ଏଇଟା ଗୋଟେ ସେପାରେସନ ୱାଲ୍ ଭଳିଆ ସେ କାମ କରିବ, ଯାହାଫଳରେ କି ଆମକୁ ଶୁଦ୍ଧ ପାଣି ବିଭିନ୍ନ ବ୍ୟବହାର ପାଇଁ ସେଟା ମିଳିବ ଏବଂ ଆମେ ଆଶା କରିବା ଯେ ପୁରା ଗଞ୍ଜାମ ଜିଲ୍ଲାକୁ ଆସନ୍ତା ମାର୍ଚ୍ଚ ସୁଦ୍ଧା ଆମେ ସମ୍ପୂର୍ଣ୍ଣ ଭାବରେ ପାନୀୟ ଜଳ ଯୋଗାଣର ଯୋଉ ପ୍ରକ୍ରିୟା ତାକୁ ସମ୍ପୂର୍ଣ୍ଣ କରାଇବୁ ଏବଂ ଲୋକଙ୍କର ଯୋଉ ଅପେକ୍ଷା ଅଛି ସେ ଅପେକ୍ଷାର ଗୋଟା ଗୋଟା ଅନ୍ତ କରିବୁ।
2: ଗଞ୍ଜାମ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକ ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିବାସନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସଡ଼କ ସୁରକ୍ଷା ଲାଗି ନିଆଯାଇଥିବା ବିଭିନ୍ନ ପଦକ୍ଷେପ, ଦୁର୍ଘଟଣାର କାରଣ ଏବଂ ନିରାକରଣ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଏ ନେଇ ସଚେତନତା ସୃଷ୍ଟି ଲାଗି ଜିଲ୍ଲାପାଳ ଆହ୍ୱାନ ଦେଇ କହିଥିଲେ।
4: ଡିଷ୍ଟ୍ରିକ୍ଟ ରୋଡ୍ ସେଫ୍ଟି କମିଟିର ବୈଠକ ହୋଇଥିଲା, ଯେଉଁଥିରେ ଜାନୁଆରୀ ମାସରୁ ଆରମ୍ଭ କରିକି ମେ ମାସ ଭିତରେ କେତେଟା ଆକ୍ସିଡେଣ୍ଟ ହେଇଛି ଏବଂ କେତେ ଫାଟାଲିଟିସ୍ ହେଇଛି ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆମେ ଆଲୋଚନା କରିଛୁ ଏବଂ ସବୁ ରୋଡ୍ ଏଜେନ୍ସିକୁ ମଧ୍ୟ ଡାଇରେକ୍ସନ ଦିଆଯାଇଛି। ଏହାପରେ ଯାହା ବି ଦୁର୍ଘଟଣା ହେବ ସେଇଠି ଆର୍ଟିଓ, ପୋଲିସ ଏବଂ କନ୍ସର୍ନ ରୋଡ୍ ଓନିଂ ଏଜେନ୍ସି ଟିମ୍ ଜଏଣ୍ଟ ପ୍ରୋସେସ୍ କରିବେ ଏବଂ 48 ଭିତରେ ଗୋଟେ ଡିଟେଲ୍ଡ ରିପୋର୍ଟ ସବମିଟ୍ କରିବେ ସେଠି କୋଉ କାରଣରୁ ଘଟଣା ହେଇଛି ଏବଂ ଆଗାମୀ ଦିନରେ ସେ ପର୍ଟିକୁଲାର ପଏଣ୍ଟରେ ଘଟଣା ନା ଘଟିବା ପାଇଁ କ'ଣ ବ୍ୟବସ୍ଥା କରିବାର ଅଛି ଏବଂ କ'ଣ ଆକ୍ସନ ନିଆଯାଇଛି ଏ ଡିଟେଲ ରିପୋର୍ଟିଂ ଜରିଆରେ ଆମେ ଆଶା କରୁଛୁ ଗୋଟେ ଲୋକେସନ ଯୋଉଠି ଯଦି ଆକ୍ସିଡେଣ୍ଟ ହେବାର ସମ୍ଭାବନା ରହୁଛି ସେଟାକୁ କେମିତି ଆମେ ଆକ୍ସିଡେଣ୍ଟ ମୁକ୍ତ କରିପାରିବା ଏବଂ

0: ଅଛନ୍ତି, ଯେଉଁମାନେ ଗାଡି ଚଲାଉଛନ୍ତି ସେମାନେ ମଧ୍ୟ କେମିତି ସେଫଲି ଯିବା ଆସିବା କରିପାରିବେ, ତାକୁ ନେଇକି ନିଶ୍ଚିତ ଆମର ଗୁରୁତ୍ୱ ରହିବ।
1: ଗଞ୍ଜାମ ଜିଲ୍ଲାର ସ୍ୱାସ୍ଥ୍ୟସେବା ସମ୍ପର୍କିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଛତ୍ରପୁରସ୍ଥିତ ଋଷିକୁଲ୍ୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱାସ୍ଥ୍ୟସେବାର ଗୁଣବତ୍ତା ଏବଂ ଗ୍ରାମୀଣ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି, ଟିକାକରଣ ଅଭିଯାନ, ଗର୍ଭବତୀ ମହିଳା ତଥା ମାତୃ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। କୃଷି କ୍ଷେତ୍ରରେ ଜୈବିକ ପଦ୍ଧତିର ପ୍ରସାର ଏବଂ ପରିବେଶ ଅନୁକୂଳ ଚାଷ ପ୍ରଣାଳୀକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ଜୈବିକ କୃଷିର ଗୁରୁତ୍ୱ ଏବଂ ଏହାର ବହୁମୁଖୀ ଉପକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବରିଷ୍ଠ କୃଷି ବୈଜ୍ଞାନିକ ସୁଜିତ କୁମାର ନାଥ, ଶାନ୍ତନୁ କୁମାର ଶତପଥୀ ଓ ଅନ୍ୟାନ୍ୟ ବିଶେଷଜ୍ଞମାନେ ଜୈବିକ କୃଷିର ବୈଜ୍ଞାନିକ ଦିଗ, ଜୈବିକ ସାର ଓ କୀଟନାଶକ ପ୍ରସ୍ତୁତି ପ୍ରଣାଳୀ, ମୃତ୍ତିକା ସ୍ୱାସ୍ଥ୍ୟ ସଂରକ୍ଷଣ ଏବଂ ଉତ୍ପାଦନ ବୃଦ୍ଧିର ବିଭିନ୍ନ ଉପାୟ ସମ୍ପର୍କରେ କୃଷକମାନଙ୍କୁ ଅବଗତ କରାଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ପ୍ରଚାର କରୁଛୁ କାର୍ଯ୍ୟକ୍ରମ କୃଷି ସଂସାର।

0: କମଳା ସବୁଜ ଆଉ ନାଲି ଯାହା ଆମେ ଖାଉଛେ ତାକୁ ଆମେ ସବୁଦିନ ନିୟମିତ ଭାବରେ ଖାଇବା, ଉପଯୁକ୍ତ ବିଶ୍ରାମ ନେବା ଏବଂ ଆମ ଶରୀର ପ୍ରତି ଆମେ ଯତ୍ନବାନ
1: ହେବା। ଅପା ଆଉ ଗୋଟିଏ ଗୁରୁତର କଥା ହଉଛି, ଯେତେବେଳେ ଆମେ ଖାଦ୍ୟ ଖାଉଛେ ବା ଯେତେବେଳେ ଆମେ ଖାଦ୍ୟକୁ ରୋଷେଇ କରୁଛେ, ଟିକେ ସଫା ସୁତୁରା ପ୍ରତି ଅଧିକରୁ ଅଧିକ ଧ୍ୟାନ ଦେବା। ପରିବାରରେ ଯେଉଁମାନେ ସବୁ ରୋଷେଇବାସ ଦାୟିତ୍ୱ ନଉଛନ୍ତି, ଆମେ ସମସ୍ତେ ଟିକେ ସଚେତନ ହେବା। ସବୁ ପ୍ରକାର ଖାଦ୍ୟ ଆଉ ସବୁ ପ୍ରକାର ନିରୋଗୀ ଖାଦ୍ୟ ଆମେ ଆମ ପରିବାରକୁ ଖାଇବାକୁ ଦେବା।
0: ଆମ ପାଇଁ ଯେମିତି ପୋଷଣ ଦରକାର, ଆମେ ଯୋଉ ଗୃହପାଳିତ ପଶୁପକ୍ଷୀ ରଖିଛେ ତାଙ୍କମାନଙ୍କ ପାଇଁ ବି ପୋଷଣ ଦରକାର। ବା
1: ଏଇ କଥା କହିଛ ଅପା, ଆଉ ଆମେ ସେମାନଙ୍କୁ ଭୁଲି ଗଲେ ହବ କି? ଆଉ ସେମାନଙ୍କର ସିନା ପାଟି ଫିଟୁନି, କିନ୍ତୁ ତାଙ୍କ ଶରୀରକୁ ମଧ୍ୟ ଆମକୁ ଦେଖିବାକୁ ପଡିବ।
0: ସେମାନେ ଯଦି ସୁସ୍ଥ ସବଳ ରହିବେ, ସେମାନଙ୍କର ଦେହ ପା ଯଦି ଭଲ ରହିବ, ତାହେଲେ ଆମ ଆୟ ବି ବଢିବ।
1: ଠିକ କଥା କହିଛ ଅପା, ତାଙ୍କୁ ମଧ୍ୟ ସବୁବେଳେ ସନ୍ତୁଳିତ ଆଉ ସୁଷମ ଖାଦ୍ୟ ଦେବା ଉଚିତ।
0: ହଉ ନିଧିଆ, ଆଜି ତ ଦେବସ୍ନାନ ପୂର୍ଣ୍ଣିମା, ଆମେ ମହାପ୍ରଭୁଙ୍କର ଭଲ ଭଜନ ଶୁଣିବା, ତାପରେ କଥା ହବା।
1: ହଉ ହଉ ଅପା।
0: ହଁ।

0: ଘରେ
1: ଯାହା କୁହ ଅପା, ଇଏ ବୈଠକୀ ଘରେ ଟିକେ ଭଜନ ଶୁଣି ଦେଲା ପରେ ମନ କର୍ଣ୍ଣ ପବିତ୍ର ହୁଏ।
2: କେତେ ଦିନ ପରେ ନିଦିଆ ଆଜି ବୈଠକୀ ଘରକୁ ଆସିଛ?
1: ହଁ ଅପା, ଇଏ ସବୁବେଳେ ତ ମନ ଥାଏ ବୈଠକୀ ଘରକୁ ଆସିବା ପାଇଁ, କିନ୍ତୁ ବେଳେ ବେଳେ ଟିକେ କାମ ରହିଯାଉଛି, ଆଉ ସେଇଥିପାଇଁ ତ ଟିକେ ଦୂରେଇ ରହୁଛି ଆଉ। କିନ୍ତୁ ତମେ ବ୍ୟସ୍ତ ହୁଅନି, ମୁଁ ଆସିବି।
2: ଆଚ୍ଛା ଆଚ୍ଛା, ଯାହା ଯେମିତି ହେଲେ ଟିକେ ଆସୁଥିବ, ଦୀପଦ କଥା ହଉଥିବା, ସୁଖ ଦୁଃଖ ହବା ଭଲ ନା ଆଉ।
1: ହେଲେ ଅପା, ଆମର ତ ବୈଠକୀ ଘରେ ସବୁବେଳେ ମହାଶୟ ମହାଶୟ ମାନେ ଆସି ଭଲ ଭଲ କଥା କୁହନ୍ତି।
2: ସେଇଟା ପରା ଆମ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।
1: ଆଉ ଆଜି କଣ ସେଇ ବାବଦରେ ବ୍ୟବସ୍ଥା ଅଛି କହୁନା?
2: ଅଛି ଅଛି ନିଧିଆ, ଆଜି ଆମର ବୈଠକୀ ଘରକୁ ଏମିତି ଜଣେ ମହାଶୟ ଆସୁଛନ୍ତି, ସେ ପ୍ରାକୃତିକ ଚିକିତ୍ସା କରନ୍ତି। କେମିତି କଣ ପ୍ରାକୃତିକ ଚିକିତ୍ସା, କଣ କଣ କଲେ ଭଲ ହବ, ଆମେ ତାଙ୍କ ମୁହଁରୁ ଶୁଣିବା।
1: ହଉ ତାହେଲେ, ବଢିଆ ହେଲା। ଆଉ
2: ମୁଁ ତାହେଲେ ପଚାରି ବୁଝୁଛି।
1: ହଁ ହଁ ହଁ,
2: ଶୁଣିବା ଆଉ।
1: ହଉ ହଉ ହଉ।

0: ଆଜ୍ଞା ନମସ୍କାର।
1: ନମସ୍କାର ଆଜ୍ଞା ନମସ୍କାର।
0: ଆପଣ କୋଉଠୁ ଆସିଛନ୍ତି, କଣ କରନ୍ତି, ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଟିକେ କୁହନ୍ତୁ।
1: ମୋର ନାମ ହଉଛି ଶ୍ରୀ ଗୁରୁଚରଣ ଜେନା, ସମସ୍ତେ ଗୁରୁ ଭାଇ ବୋଲିକରି ଡାକନ୍ତି। ମୁଁ ଜଣେ ପ୍ରାକୃତିକ ଚିକିତ୍ସାବିତ, ମୋ ଗାଁ ହେଲା କଟକ ସଦର କନ୍ଦରପୁର ପାଖ ବ୍ରାହ୍ମଣବାଡ ଗାଁ ମହାନଦୀ କୂଳରେ, ସେଠି ଆକାଶବାଣୀ କଟକର ଟ୍ରାନ୍ସଫର ସେକ୍ସନ ଫକୀରପଡ଼ା ସେଠି ଅଛି, ଆଉ ପାଖରେ ସିଦ୍ଧେଶ୍ୱରପୁର ହାଇସ୍କୁଲ ଅଛି, ସେ ହାଇସ୍କୁଲରେ ପାଠ ପଢ଼ୁଥିଲୁ, ତାପରେ କଟକ ରେଭେନ୍ସାରେ ଏଠି ସାଇନ୍ସ ପଢ଼ିଲୁ, ତାପରେ ଆଉ ଭୁବନେଶ୍ୱରରେ ଚାକିରି କରି ରିଟାୟାର୍ଡ କଲୁଣି, ଏବେ 80 ବର୍ଷ ବୟସ ହେଲାଣି।
0: ଆପଣଙ୍କୁ 80 ବର୍ଷ ବୟସ ହେଲାଣି?
1: ଆଜ୍ଞା।
0: ସେତେବେଳର ଗାଁ ଏବେକାର ଗାଁ ଫରକ କଣ ଦେଖୁଛନ୍ତି?
1: ସେତେବେଳେ ଗାଁରେ ଯୋଉ ସ୍ନେହ ମମତା, ପ୍ରାକୃତିକ ପରିବେଶ, ଆମ୍ବ ଗଛ, ନଡ଼ିଆ ଗଛ, ପଣସ ଗଛ, ଜାମୁକୋଳି, ଖେଳକୋଳି, ବେତକୋଳି ସବୁ ଥିଲା, ଏବେ କିଛି ନାହିଁ, ଗଛ ହାଣି ଭୁଣିକି ସବୁ ନିର୍ମଳ କରିଦେଇଛନ୍ତି, ଆଉ ସେ ସ୍ନେହ ମମତା ଆଉ ନାହିଁ, ସମସ୍ତେ ସହର ଅଭିମୁଖୀ ହେଲାଣି, ଆଉ ଗାଁରେ ରାସ୍ତାଘାଟ ହେଇଛି, କୋଠାବାଡ଼ି ହେଇଛି, କିନ୍ତୁ ସେ ମଧୁରତା, ସେ ଶାଳୀନତା, ଆଉ ସେ ଯୋଉ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଉ ସେ ଗାଁରେ ଆଉ ନାହିଁ, ତେଣୁ ସେଥିପାଇଁ ଟିକେ ଦୁଃଖ ଲାଗୁଛି। ଆଉ ଏବେ ଟାଙ୍ଗରା ଭୂଇ ପାଣି, କେବଳ ସାର ପଡ଼ିକିରି ବିଲବାଡ଼ିର ସବୁ ଯୋଉ ଖତ ନଦିଆ ହେଇକିରି ଯୋଉ ସାର ଦିଆ ଫସଲ ଆମେ ଖାଉଛେ, ସମସ୍ତଙ୍କର ଡାଇବେଟିସ, ବ୍ଲଡ୍ସର, ହାର୍ଟ ରୋଗ ସବୁ ହେଉଛି, ତେଣୁ ଆମେ କୋଉ ପ୍ରାକୃତିକ ଚିକିତ୍ସା ହୁଅ, ଏ ରୋଗରୁ ମୁକ୍ତି ଲାଭ କର, ତେଣୁ ସେଇ ପରିବେଶ ନାହିଁ କି ସେ ନିରୋଗୀ ଜୀବନ ଆଉ ଗାଁରେ ଦେଖିବାକୁ ମିଳୁନି।
0: ଭାଇ ଭାଇରେ କଳି ଝଗଡା, ଘରେ ଘରେ କେ କଳି ଝଗଡା, ଏସବୁ ସେତେବେଳେ କଣ ନଥିଲା?
1: ସେତେବେଳେ ସମସ୍ତେ ମିଳିମିଶିକି ଚଳୁଥିଲେ, କାରଣ ମୋତେ ପରିବାର ଥିଲା, ବର୍ତ୍ତମାନ ସବୁ ଅଲଗା ଅଲଗା ହେଇଗଲାଣି, କିନ୍ତୁ ଏଇ ମନର ଯୋଉ ସ୍ନେହ ମମତାଟା ସବୁ କମିଯାଇଛି।
0: ସେତେବେଳେ ବି ତ ପାଠ ପଢା ଥିଲା, ନହେଲେ ଆପଣ କେମିତି ରେଭେନ୍ସାରେ ପଢିଲେ? ଆପଣ ବି ତ ଶିକ୍ଷିତ ଅଛନ୍ତି ନା?
1: ସେଠିକାର ଯୋଉ ପାଠ ପଢା ଥିଲା, ସେ ଶିକ୍ଷକର ଯୋଉ ସ୍ନେହ ମମତା, ଯୋଉ ଆଦର, ଯୋଉ ପରିଶ୍ରମ କରି ପାଠ ପଢେ, ଆମେ ଟ୍ୟୁସନ କଣ ଜାଣିନଥିଲୁ, ସେସବୁର ଯୋଉ ଆମେ ଶିଖୁଥିଲୁ, ପାଲାର, ଦାସକାଟିଆର, ହରିନାଥଙ୍କର ପାଲା ଦେଖିଛି, ଯୋଉ ଶିକ୍ଷଣୀୟ ଜିନିଷ ଥିଲା, ଏବେ ଗାଁ ଗାଁରେ ସବୁ ନିଶାଦ୍ରବ୍ୟ ସବୁ ସେବନ କରୁଛନ୍ତି, ଆଉ କୌଣସି ସାଂସ୍କୃତିକ ଶିକ୍ଷଣୀୟ ଭାଗବତ ଟୁଙ୍ଗି ଆଉ ନାହିଁ, ଖାଲି ନାମକୁ ମାତ୍ର ଅଛି।
0: ଆଚ୍ଛା, ସେତେବେଳର ଚାଷବାସ ଏବେକାର ଚାଷବାସ କଣ ଫରକଟା ଦେଖୁଛନ୍ତି?
1: ସେତେବେଳେ ଯୋଉ ଚାଷ ହଉଥିଲା, କେବଳ ଖତ ପଡି ହଉଥିଲା, ଆଉ ସେ ଯୋଉ ଜମିରେ ଜିଆ ରହୁଥିଲେ, ଜୈବିକ ପଦ୍ଧତିରେ ଯୋଉ ଚାଷ ହଉଥିଲା, ସେ ପଦ୍ଧତିରେ ଯୋଉ ଆମେ ଫସଲ ଖାଉଥିଲୁ, ବିଶେଷ କରି ମୁଗ ଡାଲି ଆଉ ଯୋଉ ବଡ ବଡ ଚାଉଳ, ନାଲି ଚାଉଳ ଭାତ ଖାଉଥିଲୁ, ସେ ଭାତ ଆଉ ଡାଲି ବାସୁଥିବ ମହମ ହେଇକିରି, ଏବେ 9-6 ହଜାର ହେଇକିରି ସେ ବାସ୍ନା ନାହିଁ, ତାକୁ ଖାଇଲା ପରେ ଗ୍ୟାଷ୍ଟ୍ରିକ ହଉଛି, ଏସିଡିଟି ହଉଛି, ଆଉ ଦୁନିଆ ଡାଇବେଟିସ ବର୍ଷର ହାର୍ଟ ହଉଛି। ଯୋଉ ଗାଈ ଚରି ବୁଲିକି ଜଙ୍ଗଲରେ ଆସିଥିଲା, ତାର ଯୋଉ କ୍ଷୀର, ତା ଯୋଉ ଘିଅର ବାସନା, ସେ ଆଉ କିଛି ନାହିଁ, ଏବେ ଘିଅର ବାସନା ନାହିଁ, ଏ କ୍ଷୀରର କୌଣସି ମଧୁରତା ବି ନାହିଁ।
0: ଆଗେ ଫଳ ଲଙ୍ଗଳ ମଇ ଏସବୁ ଚାଷ ହଉଥିଲା, ଏବେ ଯନ୍ତ୍ରପାତିରେ ଚାଷ ହଉଛି, ଟ୍ରାକ୍ଟର ଲଗେଇ ବିଲ ହଳ ହଉଛି, ସେ ବିଷୟରେ ଆପଣ କଣ କହିବେ?
1: ଏବେ ଚାଷଟା ସୁବିଧା ହେଇଛି, ଚାଷ ହେଇପାରୁଛି, କିନ୍ତୁ ସେତେବେଳେ ଯୋଉ ଗାଈ ଗୋରୁ ଥିଲେ ଆଉ ଅଧିକା ରହୁଥିଲେ, ତାଙ୍କ ଗୋବର ମିଳୁଥିଲା, ତାଙ୍କ ପରିସ୍ରା, ତାଙ୍କ ଗୋବର, ସେଇ ଖତ, ତାରି ମାଧ୍ୟମରେ ଯୋଉ ବାରିରେ ଯୋଉ ଅମୃତଭଣ୍ଡା, ଯୋଉ କଦଳୀ, ଯୋଉ ଗଛ ବୃକ୍ଷ ବାଇଗଣ ସବୁ ହଉଥିଲା, ସେ ଯୋଉ ସ୍ୱାଦିଷ୍ଟ ଥିଲା, ଗୋଟେ ପୋଡ଼ିଦେଲେ ବାଇଗଣଟେ ଯୋଉ ମିଠା ଲାଗେ, ଆଉ କୁହନ୍ତି ଯାଏ, ସେ ବେତକୋଳି ନାହିଁ, କଣ୍ଟେଇ କୋଳି ନାହିଁ, ଭଇଁଚି କୋଳି ନାହିଁ, ଆଉ ଆମେ କାଲି ରୋଗରେ ଘାଣ୍ଟି ହଉଛୁ,
0: ସବୁ ଜିନିଷ ଆମେ କିଣିକି ଖାଉଛେ,
1: କେହି ଆଉ କରିବାକୁ ଇଚ୍ଛା କରୁନାହାନ୍ତି ଫସଲକୁ।
0: କଣ ପାଇଁ, ଆର କାରଣ କଣ?
1: ତାର କାରଣ ହେଲା ଏ ଯୋଉ ଆମର ମେକାନାଇଜ ସବୁ ହେଇଗଲା, ମେକାନାଇଜ ବଳରେ ଲୋକ ଗୁଡିକ ସବୁ କୋଢିଆ ହେଇଗଲେ, ମାନେ ଲୋକଙ୍କର ପାଖରେ ଯୋଉ ଶ୍ରମ ଶକ୍ତି ଥିଲା ସେ ଶକ୍ତି ଆଉ ହଉନି, ସହିବାର ଶକ୍ତି ନାହିଁ, ଆଉ ଖରା ସହି ପାରୁନାହାନ୍ତି, ସେତେବେଳେ ପଖାଳ ଗଣ୍ଡା ଖାଇଦେଇ ଚାଲିଗଲେ, ପଖାଳ ଶାଗ ଖରଡ଼ା ସଜନା ଶାଗ ସବୁ ଜୈବିକ ପଦ୍ଧତିରେ, ନା ବ୍ଲଡ ପ୍ରେସର ହଉଥିଲା, ଆଉ ପଖାଳ ଖାଇଲେ ମାନେ ସହିବାର ଶକ୍ତି ଥିଲା, ଖରା ସହିବାର ଶକ୍ତି ଥିଲା, ସେଇ ଗାଁର ଯୋଉ ପାଣି ପବନରେ ସମସ୍ତେ ସୁସ୍ଥ ରହୁଥିଲେ, ସେ ପୋଖରୀରେ ଗାଧୋଉଥିଲୁ, ସେଇ ନଦୀରେ ଆମେ ମହାନଦୀରେ ବୁଲୁଥିଲୁ, ମହାନଦୀରେ ଆଜିକାଲି ପାଣି ନାହିଁ, ଏସବୁ ଦୁଃଖର କାରଣ ହେଇଛି।
0: ମାନେ ଆପଣ ଆପଣଙ୍କର ପିଲାବେଳେ ଯାହା ଦେଖିଥିଲେ ସେତେବେଳର କଟକ ଯେମିତି ଥିଲା, ଏବେ ଆପଣଙ୍କୁ ଦେଖିଲେ ଦୁଃଖ ଲାଗେନି?
1: ବହୁତ ଦୁଃଖ ଲାଗେ, ସେ ସମୟରେ ଶଗଡ଼ରେ ଆମେ କଟକ ଆସୁଥିଲୁ, ଯାହା ଜିନିଷପତ୍ର ସବୁ ନେଇକି ଯାଉଥିଲୁ, ଧବଳେଶ୍ୱରକୁ ଆସୁଥିଲୁ, ସେଠି ଠାକୁର ଦର୍ଶନ କରି ଶଗଡ଼ରେ ଭୋଜିଭାତ କରିକି ଯାଉଥିଲୁ, ଶଗଡ଼ର ଶବ୍ଦ, ଛୋଟିଆ ଶଗଡ଼ ଉପରେ ଘରଟିଏ ହେଇଥିବ, ସେ ଯୋଉ ମହାଜନ ଆମକୁ ନେଇକି ଆସୁଥିଲେ,
0: ସବୁ ଜାଗାରେ ପୁଣି ବଳଦକୁ ବାନ୍ଧି ଦଉଥିବେ, ତାକୁ ମୁହାଇ ଦଉଥିବେ, ପୁଣି ଶଗଡ଼ ଗାଡି ଚାଲିଥିବ, ଯାତ୍ରା ଚାଲିଥିବ। ଆପଣଙ୍କୁ ତ ଆସି 80 ବର୍ଷ ହେଲାଣି, ଆମେ ଜାଣିଛୁ ଆପଣ ଆମର ଜଣେ

0: ପୁରୁଣା ନିୟମିତ ଶ୍ରୋତା
1: ଆଜ୍ଞା,
0: ଆପଣ ସବୁବେଳେ ରେଡିଓ ଶୁଣନ୍ତି?
1: ଆମେ ସବୁବେଳେ ରେଡିଓ 1955 ତାକୁ ଶୁଣିକିରି ଆସୁ। ସେତେବେଳେ କୌଣସି ମୋବାଇଲ ଫୋନ ନଥିଲା, ଟିଭି ନଥିଲା କି କୌଣସି ଆଧୁନିକ ସାମଗ୍ରୀ କିଛି ନଥିଲା। ଆମର କେବଳ ଚିଠି ପତ୍ର ଦିଆ ନିଆରେ ସବୁ ହଉଥିଲା। ପଞ୍ଚାୟତ ରେଡିଓଟି ଆଉ ଗାଁରେ ଲଗେଇଲେ ତା ଦେହରେ ପ୍ରଥମେ ଯେତେବେଳେ ଶୁଣିଲୁ ଗୀତ ଏତେ ସୁନ୍ଦର ବୋଲା ହଉଥିବ, କେତେ ଦୂର ଦୂରକୁ ଲୋକ ଆସି ଶୁଣୁଥିଲେ। ମଙ୍ଗୁଳି ମୂଷାର କଥା, ନିମାଇ ହରିଚନ୍ଦ୍ରଙ୍କ ଯୋଉ ଭଜନ, ଆଉ ତାଙ୍କୁ ମୁଁ ପ୍ରତ୍ୟେକ ଦର୍ଶନ କରିଛି, ତାଙ୍କର ସବୁ ଚେହେରା ଦେଖିଛି, ଧୋତି ପଞ୍ଜାଇ ପିନ୍ଧି ଗୋରା ତକ୍ତ ଗରଦାହର ପିଲା ନିଜେ ହରିଚନ୍ଦନ, ତାଙ୍କର ସବୁ ମୁଁ ଶୁଣିଛି। ଆଉ ବୈଦ୍ୟନାଥ ଶର୍ମାଙ୍କର ଦାସକାଟିଆ, ସେ ଯୋଉ ଶିକ୍ଷଣୀୟ ଜିନିଷ, ଆଉ ସେତେବେଳେ ହରିନାଥଙ୍କର ନୀଳଙ୍କର ପାଲା, କି ଆନନ୍ଦ ଲାଗେ ଆଉ କହନ୍ତି।
0: ଆପଣ ଆମ କେନ୍ଦ୍ରର ସବୁ କାର୍ଯ୍ୟକ୍ରମ ଶୁଣନ୍ତି?
1: ସବୁ କାର୍ଯ୍ୟକ୍ରମ ଶୁଣନ୍ତି,
0: ଏବେ ବି ଶୁଣୁଛନ୍ତି?
1: ଏବେ ବି ଶୁଣୁଛି। ସେତେବେଳେ ବଡ ଭାଇଙ୍କର ଦଦିଆ ବୋଲି ହୁଅନ୍ତି, ଯୋଉ ପିଲାମାନଙ୍କୁ ପ୍ରଶ୍ନ ପଚାରିବେ, ଗପ ଗ୍ରାଙ୍କୁ କହିବେ
0: ବଡ ଭାଇ,
1: ଆଉ ତାଙ୍କର ଯୋଉ ସେ କଣ୍ଠସ୍ୱର, ଆଉ ଏତେ ଆନନ୍ଦ ଲାଗେ ଆଉ କହନ୍ତି ନଦିଆ ମହାନ୍ତିଙ୍କର। ଆଉ ଯୋଉ ଅନୁଚିନ୍ତାରେ ଆମ ଯୋଉ ମଙ୍ଗରାଜ ଅଛନ୍ତି, ଶଙ୍କର୍ଷଣ ମଙ୍ଗରାଜ, ଆଉ ଯଦୁମଣି ମଙ୍ଗରାଜଙ୍କର ସେ ହେଲେ ପୁଅ ବାଳକୃଷ୍ଣ ଦାସଙ୍କୁ ଦେଖିଛି, ତାଙ୍କର ଗୀତ ଶୁଣିବାକୁ ଯାଉ, ଆଉ ବହୁତ ଆନନ୍ଦ ଲାଗେ। ସେ ସମୟରେ
0: ଆପଣ ଗୀତ ବୋଲନ୍ତି?
1: ମୁଁ ଗୀତ ବୋଲେ, ଭଲ ଗୀତ
0: ବୋଲିଲେ।

0: ଭରି ଥାଉ।
1: ବା ବହୁତ ବଢିଆ, ବହୁତ ସୁନ୍ଦର ଆପଣ ଦେଶଭକ୍ତିର ଗୋଟେ ଗୀତ ବୋଲିଲେ। ଆପଣ କଣ କରନ୍ତି, ଏବେ କଣ କରୁଛନ୍ତି ଆପଣ?
0: ମୁଁ ଏବେ ପ୍ରାକୃତିକ ଚିକିତ୍ସା କରୁଛି।
1: କଣ ସେ ପ୍ରାକୃତିକ ଚିକିତ୍ସା?
0: ପ୍ରାକୃତିକ ଚିକିତ୍ସା ହଉଛି ପ୍ରକୃତିକ ଚିକିତ୍ସା। ଆମେ ଯେକୌଣସି ରୋଗ ହେଲେ, ଆପଣ ଧର ତଣ୍ଟିଟା ଖରାପ ଅଛି, ପେଟ ଗରମ ହେଇଛି, ସେ କଣ ମେଡିସିନ ଖାଇବେ? ମେଡିସିନ ଗୋଟେ ଖାଇବେ, ସେ ନୂଆ 10 ରୋଗ ହବ। ଆମେ ପ୍ରାକୃତିକ ଉପାୟରେ କହୁ, ତମେ ଟିକେ ପୋଡ଼ ପାଣି ପିଇ ଦିଅ, ଗଳାରେ ଟିକେ ଥଣ୍ଡା ଗରମ ଟିକେ ସେକ ଦିଅ, ବା ଗୋଟାଏ ପଟି ଓଦା ପଟିଟା ଗଳାରେ ବାନ୍ଧିଦିଅ, ସବୁ ଟକ୍ସିନ ସେ ନେଇଆସିବ, ଗଳା ଖୋଲିଯିବ, ଟିକେ ବଚ କଳେରେ ଯାକ, ଆଉ ଚା ଖାଅ ନା, ଆଉ ଏସବୁ ଘୁସି ଦେଇକି ଟିକେ ପାଣି ଟିକେ ପିଇ ଦିଅ, ମିଶ୍ରି ଟିକେ ପକେଇ ଦେଇକି ପେଟ ପୁରା ଥଣ୍ଡା କରିଦେବ। ସବୁ ଗଛର ମୂଳତିକ ମାଟିରେ, ସବୁ ରୋଗର ମୂଳତ ହଉଛି ପେଟରେ। ପେଟ ଯଦି ଠିକ ଅଛି କୌଣସି ରୋଗ ହବନି। ପେଟରେ ସବୁ ପ୍ରକାର ଯନ୍ତ୍ରପାତି ରହୁଛି, ସେଇଠୁ ଡାଇବେଟିସ ବ୍ଲଡ ପ୍ରେସର ହାର୍ଟ ସବୁ ବାହାରୁଛି, ତେଣୁ ଆମର କୌଣସି ରୋଗ ନାହିଁ। ତେଣୁ ସକାଳୁ ମୁଁ ମାଣ୍ଡିଆ ଯୋଉ ଖାଇକରି ଆସିଛି, ଗୁଡ ପଡିବ, କୌଣସି ଚିନି ମଇଦା କ୍ଷୀର ଲୁଣ ରିଫାଇନ୍ ଆକୁ ଆମେ ଘରେ ପୁରୁଣୁ, ପାଞ୍ଚଟା ଧଳା ଜିନିଷ ଠାରୁ ଦୂରେଇକି ରୁହନ୍ତୁ।
1: କଣ କଣ ସେ ପାଞ୍ଚଟା?
0: କ୍ଷୀର, କ୍ଷୀର ଖାଇବେନି, କ୍ଷୀର ଯଦି ଖାଇବେ ଦେଶୀ ଘାଇ କ୍ଷୀର ଖାଇବେ ପୁରୁଣା ଲୋକ ହିସାବରେ, ନୂଆ ଲୋକଙ୍କୁ ତ କିଛି ପାଉନାହାନ୍ତି, ତାଙ୍କୁ ଖାଇବାକୁ ପଡିବ, ଆମେ ଆଉ କଣ କରିବା? ତା ଦେହରେ ବାସନା ନାହିଁ କି ସର ପଡୁ ନାହିଁ କି ଘିଅ ଟିକେ ହଉନି, ତେଣୁ ମଇଦା ମଇଦା ଯୋଉ ବିସ୍କୁଟ ପାଉରୁଟି ଚକୋଲେଟ ଆମେ ସବୁ ଖାଉଛେ କରୁଛେ, ତା ଠାରୁ ଦୂରେଇକି ରୁହନ୍ତୁ। ଚିନି ଆପଣ ଖାଆନ୍ତୁନି, ଚିନି ଆପଣ ହାଡ଼ରୁ ମସଲ ସବୁ ଶକ୍ତି ନେଇଯିବ, ଆପଣଙ୍କୁ ପାମ୍ପରା କରିଦେବ ଯେ ଅଷ୍ଟିଓପୋରୋସିସ 80 ପ୍ରକାର ବାତ ରୋଗ ହବ। ଆପଣ ଗୁଡ ଖାଆନ୍ତୁ, ଦେଖିବେ କୌଣସି ରୋଗ ହବନି, ଆପଣଙ୍କ ସବୁ ଠିକ ଠାକ ହେଇଯିବ, ବସା ଉଠା ଖାଆ ପିଅ ସବୁ ପେଟ ଠିକ ରହିବ, ଗୁଡଟା ପେଟକୁ ଠିକ କରେ ସବୁବେଳେ। ଆଉ ଲୁଣ ଯେତିକି ଦରକାର ସେତିକି ଖାଆନ୍ତୁ, ସନ୍ଧ ଲୁଣ ଖାଇ ବହୁତ ଭଲ, କାରଣ ଆମର ସବୁ ପନିପରିବା ସବୁଥିରେ ଲୁଣ ଭର୍ତ୍ତି ହେଇକି ରହିଛି, ତେଣୁ ଆମେ କମ୍ ଲୁଣ ବ୍ୟବହାର କରିବା, କିନ୍ତୁ ବେଶୀ ଆମେ ପୋଟାସିୟମ ଲୁଣ ଭଳିଆ ଦରକାର, ସୋଡିୟମ ଲୁଣ ଯୋଉଟା ସମୁଦ୍ର ଲୁଣଟା ସେ ବହୁତ ଅହିତକର, ବ୍ଲଡ ପ୍ରେସର ସେ ବଢେଇଦେବ। ଲୋକ ଖାଲି ଆଉ ଲେମ୍ବୁ ଦେହରେ ଲୁଣ ଚକଟି କି ଲଙ୍କା ଚକଟି ଖାଉଛନ୍ତି, ଆମେ ଦେଖିବା ପୁରୀ ମନ୍ଦିରରେ ସେଠି କୌଣସି ଲଙ୍କାର ବ୍ୟବହାର ହୁଏନି, ସେଠି ମାଟି ହାଣ୍ଡିରେ ହୁଏ, କାଠ ଚୁଲିରେ ହୁଏ। ଆପଣ ଯଦି ମାଟି ହାଣ୍ଡିରେ ବା ପିତ୍ତଳରେ ବା ତମ୍ବାରେ ଯଦି ରୋଷେଇ କରନ୍ତେ ଆପଣ ସବୁ ସୁବିଧା ହୁଅନ୍ତି, ଯୋଉ ପ୍ରେସର କୁକର ରୋଷେଇ କରୁଛନ୍ତି ସବୁ ରୋଗର କାରଣ ସେଠି, କିନ୍ତୁ ଆପଣ ଦୁର୍ବଳ ହେଇଯାଉଛନ୍ତି, ସ୍ୱାସ୍ଥ୍ୟ ଖରାପ ହେଉଛି, ଆଉ ହାଡ଼ ସବୁ ପାମ୍ପରା ହେଇଯାଉଛି, ତେଣୁ ପ୍ରେସର କୁକର କରନ୍ତୁ। ତା ଭିତରେ ତମ୍ବାରେ ତିଆରି ହେଇଛି ନହେଲେ ଷ୍ଟିଲରେ ତିଆରି ହେଇଛି ତାକୁ ବ୍ୟବହାର କରନ୍ତୁ, ନହେଲେ ମାଟି ହାଣ୍ଡି ବସେଇକରି ଆପଣ କରିପାରିବେ। କେହି ଆଜି ଯାଏ ଶୁଣିଲେ ମାଟି ହାଣ୍ଡି ରୋଷେଇ ଖାଇକରି ବେମାର ହେଇକି ମେଡିକାଲ ଯାଇଛି, ଏଇଟା କେବେ ଆପଣ ଶୁଣିବେନି, ତେଣୁ ନ୍ୟାଚୁରାଲ ପ୍ରାକୃତିକ ଖାଦ୍ୟ ଆପଣ ଖାଆନ୍ତୁ।
1: ଆପଣ 80 ବର୍ଷରେ ମୁଁ ଦେଖୁଛି ଆପଣ ପୁରାପୁରି ସୁସ୍ଥ, ଆପଣ ସୁସ୍ଥ ହେବାର ରହସ୍ୟଟା କଣ ଟିକେ କହିଲେ?
0: ରହସ୍ୟ ହଉଛି ମୁଁ ରାତି 4ରୁ ଉଠେ।

ଏବେ ବି ଉଠି ପାଣି ଗ୍ଲାସ ପିଇଦିଏ, ଯୋଉ ପାଣି ମାଠିଆ ଭିତରେ ଥାଏ ତାର ତୁଳସୀ ପତ୍ର ପଡିଥାଏ ସେଇ ପାଣିଟାକୁ ପିଇଦିଏ। ପିଇଦେଲା ପରେ ନିତ୍ୟକର୍ମ ସବୁ ସାରିଦିଏ। ନିତ୍ୟକର୍ମ ସାରିଲା ପରେ ଠାକୁରଙ୍କୁ ଧ୍ୟାନ ହନୁମାନ ଚାଳିଶା ଆକୁ ସବୁ ପଢାପଢି କରିଦିଏ। ତାପରେ ଚାରିଟା ପାଞ୍ଚଟା ହେଲା ବେଳେ ମତେ ଭୋକ ଲାଗେ, ତେଣୁ ମାଣ୍ଡିଆ ଯାଉ ଆଣିକି ଦେଇଦିଅନ୍ତି ପିଲେ, ମୁଁ ତାକୁ ଖାଇଦିଏ। ଗୁଡ଼ ପଡିକି ହେଇଥିବ, ତାପରେ ସେଠି ବସି ଟିକେ ଏଇ ପଢାପଢି ସବୁ କରି ଛଅଟା ବେଳକୁ ବାହାରି ପଡେ ଏକ୍ସରସାଇଜ କରିବାକୁ। ଯୋଗ ସୂର୍ଯ୍ୟ ନମସ୍କାର ମୁଁ ଶିଖାଏ ସବୁ। ପ୍ରାୟ 50 ଜଣ ଆସନ୍ତି, ସବୁଦିନ ସେମାନେ ଆସିପାରନ୍ତିନି, ମିନିମମ 20, 15, 10 ତାହେଲେ ଜଜ୍ ଠାରୁ ଆରମ୍ଭ କରିକି ଇଞ୍ଜିନିୟର ଶିଳ୍ପପତି ଠାରୁ ଆରମ୍ଭ କରି ସବୁ ସେଠି ଶିଖନ୍ତି। ମତେ ସମସ୍ତେ ବଡ ହେଇ ବୋଲିକିରି ମାନନ୍ତି, ସମସ୍ତେ ଗୁରୁ ହେଇ ବୋଲିକିରି ଡାକନ୍ତି, ତେଣୁ ସମସ୍ତେ ବହୁତ ଆନନ୍ଦ ପାଆନ୍ତି। ଠିଆ ହେଇକିରି କେତେ ବ୍ୟାୟାମ ହବ, ବସିକିରି କେତେ ବ୍ୟାୟାମ ହବ, ଶୋଇକିରି କେତେ ବ୍ୟାୟାମ ହବ, କେମିତି ସଭାସନ କରିବ, ଏ ଯୋଉ ଯୋଗ ଦିବସ ହେଲା ସେ ଯୋଗ ଦିବସରେ ସେଠି ମଧ୍ୟ 30 ଜଣ କଳିଙ୍ଗ ଷ୍ଟାଡିୟମକୁ ଆସିଥିଲେ, ସେମାନେ ସବୁ ଯୋଗ କରିକି ଗଲେ।

0: ବହୁତ ଆନନ୍ଦ ପାଆନ୍ତି। ଠିଆ ହେଇକିରି କେତେ ବ୍ୟାୟାମ ହବ, ବସିକିରି କେତେ ବ୍ୟାୟାମ ହବ, ଶୋଇକିରି କେତେ ବ୍ୟାୟାମ ହବ, କେମିତି ସଭାସନ କରିବ। ଏ ଯୋଉ ଯୋଗ ଦିବସ ଗଲା, ସେ ଯୋଗ ଦିବସରେ ସେଠି ମଧ୍ୟ 30 ଜଣ କଳିଙ୍ଗ ଷ୍ଟାଡିୟମକୁ ଆସିଥିଲେ। ସେମାନେ ସବୁ ଯୋଗ କରିକି ଗଲେ। ମୁଁ କହିଲି ମେଡିକାଲ ଯିବା ଦରକାର ନାହିଁ, ମୋ ପାଖକୁ ଆସ, ମୁଁ ଯାହା କହିଦେବି ତମ ରୋଗ ଭଲ ହେଇଯିବ। ଥରେ ଜଣେ ଲେଡିଜ ଫୋନ କଲେ କଲିକତାରୁ, ତା ନାଁ ଶୋଭା ବସୁ, କହିଲେ ଆଜ୍ଞା ଶୁଣିଛି ଆପଣଙ୍କୁ ମୋର ଏୟା ରୋଗ ହେଇଛି। ମୁଁ ତମେ ଏୟା କର, ଭଲ ହେଇଯିବ। ସ୍ୱାସ୍ଥ୍ୟ କହିଲେ ମୁଁ କିଛି ପଇସା ପଠେଇବି। ବୋଲେ ହଁ, ମୁଁ ତ ଆପଣ ଚିକିତ୍ସା କରି ଦେଖିନି, ଯଦି ଭଲ ହେଇଛନ୍ତି ଯାହା 400 ପଠେଇବି ଆଉ, ସେ 5000 ପଠେଇବି। ବହୁତ ଆଶ୍ଚର୍ଯ୍ୟ। ମୁଁ ଆଜିକାଲି ତ ନିଜେ ଭାରତ ସରକାର ପ୍ରଧାନମନ୍ତ୍ରୀ କହୁଛନ୍ତି ମିଲେଟ ଖାଅ, ଶୁଆ ଆମର ଯୋଉ
1: ମାଣ୍ଡିଆ
0: ଆକୁ ସବୁ ତମେ ଖାଅ, ତମ ଶରୀରଟା ସୁସ୍ଥ ରହିବ। ଆମେ ମଧ୍ୟ ପିଲାବେଳେ ଯୋଉ ଖାଇ ଆସୁଛୁ, ସେତେବେଳେ ତ ଆଳୁ ମିଳୁନଥିଲା, କେବଳ ମୁଗ ଡାଲି କି ମୋଟା ଚାଉଳ ଭାତ, ପୁଣି ବୋଉ ଆମର ସବୁ ଢିଙ୍କିରେ କୁଟିକିରି ସେ ଚାଉଳଟା ବାହାର କରୁଥିଲେ,
1: ସେ ଚାଉଳର ବାସ୍ନା ଅଲଗା।
0: ସେ ଅକାଣ୍ଡିଆ ଚାଉଳ ତାର କୁଣ୍ଡାଇ ଖାଇଦେଲେ ଯୋଉ ଆନନ୍ଦ ଲାଗେ ଆଉ କୁହନ୍ତେ। ଟିକେ ଦହି ପକେଇ, କ୍ଷୀର ପକେଇ, ଯୋଉ ଖମ୍ବ ଆଳୁ ତାର ଯୋଉ ମାତ୍ର ହୁଏ, ତାର ସିଝା ହେଇକିରି ଆମକୁ ସବୁ ଦେଇଥିବୁ, ସାରୁ ଦେଇଥିବୁ, ଧାନ ଯୋଉଟା ଉଷୁମା ହଉଥିବ ତାକୁ ଆମେ ଚକଟିକିରି ଖାଉ। ଆଉ ସେ ଜିନିଷ ଆଉ ନାହିଁ, ଏବେ ଯାହା ମିଳୁଛି ଅପ୍ରାକୃତିକ ଜିନିଷ, ବାସନା ନାହିଁ, କିଛି ନାହିଁ, ଲୋକ ସବୁ ରୋଗାଗ୍ରସ୍ତ ହଉଛନ୍ତି।
1: ଆଚ୍ଛା, ଏବେ ସବୁବେଳେ ଘରେ ଘରେ ମଧୁମେହ ରୋଗ, ଥଣ୍ଡା ଜ୍ୱର, କାଶ, ଛୋଟ ପିଲାମାନଙ୍କ ମଧ୍ୟ ଖେଳକୁଦ ନାହିଁ, କଣ ଗୋଟିଏ ଚିକିତ୍ସା ଏମିତି ସମସ୍ତେ ନେଲେ ବା ମାନିଲେ ଯାହା ଦେହଟା ଅସୁସ୍ଥ ଥିବ ସୁସ୍ଥ ହେଇପାରିବ?
0: ଯଦି ସକାଳୁ ଆମେ ନିୟମିତ ଉଠିବା, ଏହି ପ୍ରକାର ଯୋଉ ଦିନଚର୍ଯ୍ୟା କହିଲି, ଆମେ ଏହି ପ୍ରକାର ବ୍ୟାୟାମ କରିବା, ଏକ୍ସରସାଇଜ କରିବା, ଶୁଭ ଚିନ୍ତା କରିବା, ତେଣୁ ମହାତ୍ମା ଗାନ୍ଧୀ ଚିକିତ୍ସା ହେଉଥିଲେ, ସେ ପୁନା ଗୋଟା ବିରାଟ ହସ୍ପିଟାଲ କରିଯାଇଛନ୍ତି, ସେପଟେ ଆପଣ ଗଲେ ମାଗଣା ଚିକିତ୍ସା ହେଇପାରିବେ ଉରୁଲି କାଞ୍ଚନରେ, ଠିକ ପୁନା ଷ୍ଟେସନ ଓହ୍ଲେଇଲେ ଅଳ୍ପ ଦୂରରେ ସେଇଟା ଅଛି। ମୁଁ ବହୁତ ପିଲାଙ୍କୁ ପଠାଏ ଟ୍ରେନିଂ ପାଇଁ, ସେଠି ମାଗଣା ଟ୍ରେନିଂ ଦିଅନ୍ତି, 5000 ଦେବେ ଆଉ ବର୍ଷକୁ 60,000 ଦେଇକି ଟ୍ରେନିଂ ଦେଇକି ଛାଡ଼ନ୍ତି। ବହୁତ ଛାତ୍ର ଓଡ଼ିଶାର କଣ କଣ ସେମାନେ ମଧ୍ୟ ଚିକିତ୍ସା କରୁଛନ୍ତି। ତମେ ଯଦି ସକାଳୁ ଉଠି ଖାଲି ଚାଲିବ, କିନ୍ତୁ ସୂର୍ଯ୍ୟ ଉଦୟ ହେଇନଥିବେ, ତେଣୁ ଆଜିକାଲି ଯୋଉ ଛୋଟ ପିଲା ଜଣେ ତାକୁ ଚପଲ ଲଗେଇ ଦେଉଛନ୍ତି, ପିନ୍ଧେଉଛନ୍ତି ମୋଜା, ଏସବୁ ସେ ଚାଲୁ ମାଟିରେ ଗଡୁ, ଏ ହଉଛି ମାର କୋଳ, ତା ଦେହରେ ଆମେ ଚଲାବୁଲା କରିବା, ଡେଇଁବା, ନାଚିବା, ଆଉ ସେ ଧୂଳି ଲାଗିଲେ ଆମର ସବୁ ବିଷ ନେଇ ଚାଲିଯିବ।
1: ରାସାୟନିକ ସାରର ବହୁଳ ବ୍ୟବହାର ହଉଛି, ଆମେ ଅତି ଦରକାର ନହେଲେ ରାସାୟନିକ ସାର ବିଲରେ ପକେଇବା ନାହିଁ। ଆମକୁ ଯୋଉ ମୁଣ୍ଡ ବିନ୍ଧା, ଚର୍ମ ରୋଗ, ମାନସିକ ଅଶାନ୍ତି, ତା ପାଇଁ ପ୍ରାକୃତିକ ଚିକିତ୍ସା କଣ ଅଛି?
0: ପ୍ରାକୃତିକ ଚିକିତ୍ସା ହଉଛି ଆମେ ଏ ଯୋଉ ମାଟି ତାକୁ ଆମେ ଖଣ୍ଡଗିରିର ଯୋଉ ଚନ୍ଦକା ଜଙ୍ଗଲ ଅଛି ସେଠି ମାଟି ଆମେ ନେଇ ଆସୁ, ଆଣି ତାକୁ ପେଟ ଉପରେ ଦେଇଦେବୁ, ତା ଗୁଣ୍ଡ କରିବୁ, ରାତିରେ ପାଣିରେ ବସେଇ ଦେବୁ, ସକାଳକୁ ରୋଗୀ ଆସିଲେ ଯେକୌଣସି ରୋଗୀ ସେ ପେଟ ଧରି ତା ଦେବୁ, ସେ ଯେତିକ ବିଷତା ସରୁ ସବୁ ସେ ମାଟିଟା ଆଣି ଆଣିବ, ସେ ମାଟି ଫୋପଡ଼ା ହେଇଗଲା ଆଉ ସେ କାନରେ ଲାଗିବନି। ସେଇ ମାଟିଟା ବାରମ୍ବାର ଆମେ ଯଦି ଗୋଟେ ମାସ ତାକୁ ଦେଇଦେବୁ, ତାର ଯେତିକ ଟକ୍ସିନ ଶରୀର ଅଛି ସବୁଗୁଡାକ ବାହାରି ଆସିବ, ମାସ ଶେଷ ବେଳକୁ ତାର ସବୁ ରୋଗ ଭଲ ହେଇଯିବ। ଖାଦ୍ୟ ଧରି ତାର ଯୋଉ ପରିବର୍ତ୍ତନ କହିଲି, ଗୁଣେ ଖାଅ, ଦୁଇ ଗୁଣ ପାଣି ପିଅ, ଆମେ ସେତେବେଳେ ଅଧା ପେଟ ଖାଇବା, ଭୋକ ଲାଗୁ ପଛେ ଅଧା ପେଟ ଖାଇବା, 1/4 ୱାଟର ଆଉ ଭାଗେ ଖାଲି ରଖିବା, ତାଦ୍ୱାରା ଆମର ଶରୀର ଠିକ ରହିବ। ଆଉ ପ୍ରବଳ ଭୋକ ହେଲେ ଆମେ ଖାଇବା, ବିନା ଭୋକରେ ଆମେ ଖାଇବାନି। ଯଦି ଆକୁ ଜଗି ଚଳିବା ତେବେ ମାସ ଶେଷକୁ ସବୁ ରୋଗ ଭଲ ହେଇଯିବ। ଯଦି ଭଲ ରହିଲା ତେବେ ମତେ ଫୋନ କଲେ ମଧ୍ୟ ମୁଁ ଆପଣମାନଙ୍କୁ ସବୁ କହିଦେବି ଆଉ କଣ କରିବାକୁ ପଡିବ।
1: ଆପଣଙ୍କ ଫୋନ ନମ୍ବରଟା କଣ?
0: ମୋ ଫୋନ ହେଲା 9 9 3 7 2 3 1 5 0 5, ଗୁରୁଚରଣ ଜେନା।
1: ସମସ୍ତଙ୍କର କହିବାକୁ ଗଲେ ପେଟର ସମସ୍ୟା ରହୁଛି, ଥଣ୍ଡା କାଶ, ଆଗକୁ ବର୍ଷା ଦିନ ଆସୁଛି, ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ପିଲା ସମସ୍ତଙ୍କୁ ଥଣ୍ଡା କାଶ ଛିଙ୍କ ଲାଗିକି ରହିବ, ତା ପାଇଁ ପ୍ରାକୃତିକ ଚିକିତ୍ସା କଣ?
0: ପ୍ରାକୃତିକ ଖାଦ୍ୟ ଟିକେ ଖାଇବା, ପ୍ରାକୃତିକ ଖାଦ୍ୟ ଯେମିତି କହିଲି ସକାଳୁ ମାଣ୍ଡିଆ ଯାଉ ଖାଇବା, 12 ବେଳକୁ ଭାତ ଡାଲି ଯାହା ତରକାରୀ ଖାଇବା, ସେଟା ଟିକେ ସିଝା ହେଇଥିବା ଦରକାର, ବେଶୀ ତେଲ ମସଲା ଟିକେ ହବନି। ଆମେ କହୁଛେ ଦିନକୁ 10 ଗ୍ରାମ ତେଲ, ମାସକୁ ଗୋଟେ 300 ଗ୍ରାମ ତେଲ ଖାଇବା ଦରକାର, ଆଉ ବିଶେଷ କରି ପାଣି ଟିକେ, ଭଲ ପାଣି ଟିକେ ପିଇବା।
1: ଆପଣ ପ୍ରାକୃତିକ ଚିକିତ୍ସା ଶିଖିଲେ କେବେ?
0: ମୁଁ ସେ 1975 ଜଣେ ଆସିଥିଲେ, ସେ ଆମକୁ ଶିଖେଇଲେ, ଆଉ ରାଞ୍ଚିରୁ ଆସିଥିଲେ, ଓଡ଼ିଶାରେ ସବୁ ଟ୍ରେନିଂ ଦେଲେ, ଆମେ ଶିଖିଲା ପରେ ମୁଁ ପଢିଲି ସବୁ ବହି, ମୁକୁନ୍ଦ ମିଶ୍ର ହେରା ଓଡ଼ିଶା, ଏଇ ଫିଜିକ୍ସ ପ୍ରଫେସର ଥିଲା ଢେଙ୍କାନାଳର, ସେ 100 ଏକର ଜାଗା ନେଇକି ଫୁଲବାଣୀ ପ୍ରାକୃତିକ ଚିକିତ୍ସା କରି ଯାଇଥିଲେ, ସେ ମରିଗଲେ, କିଛି କରିପାରିଲେନି। ସେ ମଧ୍ୟ ବହୁତ ଟ୍ରେନିଂ ସବୁ ଦେଇଛନ୍ତି, କିନ୍ତୁ ଏବେ ଇଣ୍ଟରନ୍ୟାସନାଲ ଇଷ୍ଟ୍ରାଫିକ ଅର୍ଗାନାଇଜେସନ ଯୋଉଟାକ ଦିଲ୍ଲୀରେ ଅଛି ଆଇନରୁ, ତା ଦେହରେ ଆଉ ଗୋରଖପୁରରେ ଅଛି, 100 କୋଟି ଟଙ୍କା 20 ଏକର ଜାଗା, ଆମର ଯୋଉ କାଟିଣୀ ଛକ ଭୁବନେଶ୍ୱରରେ ବିନ୍ଧଗିରି ଗାଁରେ, ସେଠି ମୋଦି ଉଦ୍ଘାଟନ କରିଛନ୍ତି, 27 ମସିହା ଜୁନ ବେଳକୁ ସେଟା ଖୋଲିଯିବ, କଲେଜ ହସ୍ପିଟାଲ, ଯିଏକି ଓଡ଼ିଶାର ମୋ ଦ୍ୱାରା ଯାହା ହଉ ସରକାର ଉପରେ ପ୍ରଭାବ ପଡ଼ିଲା ନିଜେ।

0: ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କଲେ। ମୁଁ ମଧ୍ୟ ପ୍ରଭାତ ପରିଡ଼ାଙ୍କ ଗାଡ଼ିରେ ଯାଇଥିଲି, ସେଠି ବିରାଟ ହସ୍ପିଟାଲ ହେବାକୁ ଯାଉଛି।
1: ଆପଣ ବହୁତ ଜାଗାରେ ସମ୍ମାନିତ ହୋଇଛନ୍ତି, ଏଇ ନିକଟରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଆପଣଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି। ଆପଣ କେତେ କଣ ପାଠ ପଢ଼ିଛନ୍ତି?
0: ହଁ, ମୁଁ ଏଗ୍ରିକଲଚର ପଢ଼ିଛି, କୃଷି। ମୁଁ ସେଠି ମଧ୍ୟ ରିସର୍ଚ୍ଚ ଆସିଷ୍ଟାଣ୍ଟ ଥିଲି।
1: ଘରେ ଆପଣଙ୍କର ଆଉ ଏବେ କିଏ କିଏ ଅଛନ୍ତି?
0: ଘରେ ମୋ ପତ୍ନୀ ଅଛନ୍ତି, ମୋ ପୁଅଟି ଅଛି, ଦୁଇ ଝିଅ ବାହା ଯାଇଛନ୍ତି।
1: ହସ ଖୁସିର ସଂସାର ଚାଲିଛି। ଆପଣଙ୍କୁ ଯୋଉ ଶ୍ରୋତା ଭାଇ ଭଉଣୀ, ଯୋଉ ଚାଷୀ ଭାଇ ଭଉଣୀ ସବୁ ଶୁଣୁଛନ୍ତି, ତାଙ୍କୁ ଆପଣ କଣ କହିବାକୁ ଚାହିଁବେ?
0: ମୁଁ ତାଙ୍କୁ କହିବି, ନିଜେ ସୁସ୍ଥ ରୁହନ୍ତୁ, ଭୋକ ହେଲେ ଖାଆନ୍ତୁ, ବିନା ଭୋକରେ ଖାଆନ୍ତୁ ନାହିଁ, ଆଉ ଅଧା ପେଟ ଖାଆନ୍ତୁ, ଯୋଉଟାକି ଆଉ ଠିକ ହଜମକ୍ରିୟା ହେବ। ପ୍ରାକୃତିକ ଖାଦ୍ୟ, ସିଜନାଲ ଫୁଡ୍, ଆପଣ ବର୍ତ୍ତମାନ ଜାମୁକୋଳି, ତା ସମୟରେ ଜାମୁକୋଳି ଖାଇବେ, ବରକୋଳି ବଡ଼ ଖାଇବେ, ତାଳ ସଜ ସମୟରେ ତାଳ ସଜ ଖାଇବେ, ଆମ୍ବ ସମୟରେ ଆମ୍ବ ଖାଇବେ,
1: ଯୋଉ ଫଳ ମିଳେ ତାକୁ ଖାଇବା କଥା।
0: ହିଜ ହୁକ୍ ମିତ ହୁକ୍ ରିତୁ ହୁକ୍, ଋତୁ ଅନୁସାରେ ଫଳ ଖାଇବେ, ଖାଦ୍ୟ ଖାଇବେ, ଆଉ ମିତ ଯେତିକି ଆବଶ୍ୟକ ସେତିକି ଖାଇବେ, ଯୋଉଟା ଶରୀର ପାଇଁ ହିତ, କାରଣ ମୁଁ ପାଇଁ ଯୋଉ ଜିନିଷଟା ସୁବିଧା ଆପଣଙ୍କ ସେଇଟା ନୁହେଁ।
1: ତେଣୁ
0: ସେଥିପାଇଁ ଆପଣ ଯୋଉଟା ରୁଚିକର କିନ୍ତୁ ସେଇ ସିଜିନ୍ରେ ହଉଥିବ ତାକୁ ଆପଣ ଖାଆନ୍ତୁ, ନିଶ୍ଚୟ ସୁସ୍ଥ ରହିବେ ଆଉ ଆପଣଙ୍କ ଜୀବନ ଆନନ୍ଦ ଦିଅ, ବହୁତ ଦିନ ବଞ୍ଚିବେ, ଆପଣ ନିରୋଗୀ ହୋଇ ବଞ୍ଚିବେ।
1: ଯାହା ହଉ ଗୁରୁଚରଣ ବାବୁ, ଆପଣ ଆସିଲେ ଆମ କାର୍ଯ୍ୟକ୍ରମକୁ ଏବଂ ଏତେ ସୁନ୍ଦର ଶିକ୍ଷା ଦେଲେ ଆମମାନଙ୍କୁ ଯେ ଶରୀର ପାଇଁ କଣ କଣ ଖାଦ୍ୟର ଆବଶ୍ୟକତା ରହିଛି। 80 ବର୍ଷ ବୟସରେ ମଧ୍ୟ ଆପଣ ଆମର ଅନୁଷ୍ଠାନକୁ ଆସିଲେ, ଏତେ ସୁନ୍ଦର କଥା କହିଲେ ଏବଂ ବହୁତ ଖୁସି ଲାଗିଲା। ଆପଣ ଆମର ଜଣେ ପୁରୁଣା ଏବଂ ନିୟମିତ ଶ୍ରୋତା, ଆଶା କରୁଛୁ ଆପଣ ଏମିତି ସବୁବେଳେ ସୁସ୍ଥ ରୁହନ୍ତୁ, ନିରୋଗ ରୁହନ୍ତୁ। ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।

0: ନିଧିଆ ଶୁଣିଲ ତ ଗୁରୁଚରଣ ଭାଇ ବୟସ ସିନା 80 ହେଲେ କେତେ ସୁସ୍ଥ ଅଛନ୍ତି ପ୍ରାକୃତିକ ଚିକିତ୍ସା ଆମ ପାଇଁ ଭଲ
1: ଯାହା କହିଲ ପାଇ ଆଉ ଖଣ୍ଡମଣ୍ଡଳରେ ତାଙ୍କର ନାଁ ଅଛି ଆଉ
0: କୁଆଡେ କୁଆଡେ ଯାଉଛନ୍ତି ଟ୍ରେନିଂ ଦବାକୁ
1: ଇଏ ସବୁ କଥା ତ ସହିଲା ହଉ ଅପା ତାହେଲେ ବୈଠକରୁ ଉଠିବା
0: ନାଇଁ ନାଇଁ ନିଧିଆ ଆମେ ଚାଷୀବନ୍ଦୀ ଲୋକ ପାଣିପାଗର ଖବର ଶୁଣିବା ତାପରେ ଉଠିବା ଆଉ
1: ହଉ ତାହେଲେ
2: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ

0: ଶୁଣିଲେ କାର୍ଯ୍ୟକ୍ରମ କୃଷି ସଂସାର।
1: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
2: ମୁଁ ଫସଲ ବିଷୟରେ ନୁହେଁ ଏନପିଏସ୍ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନପିଏସ୍ ସଞ୍ଚୟ କଣ?
2: ଏନପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
3: यहाँ खबरें तोड़ी मरोड़ी नहीं जाती।
4: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
3: यहाँ होती है सीधी, सटीक और सच्ची खबरें।
4: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे हैं,
3: क्योंकि ये है देश का सबसे भरोसेमंद न्यूज चैनल DD News। केवल खबर, पूरी खबर।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ପୁରୀରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ଦୁର୍ଲଭ ଗଜବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ସୁରକ୍ଷା ପାଇଁ 79 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ। ନୂଆଦିଲ୍ଲୀରେ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 5 ଜଣଙ୍କୁ ଅତି ବିଶିଷ୍ଟ ସେବା ପଦକ ପ୍ରଦାନ। ସେସେଲ୍ସ ଗସ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଛି। ଏହା ଭାରତ ସେସେଲ୍ସ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପକ୍ଷରୁ ଆଜି ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା ଜାରି। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭାଷାନୀତି ଲାଗୁ ହେବ ନାହିଁ ବୋଲି ସିବିଏସ୍ଇର ସୂଚନା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ 2 ପରୀକ୍ଷା ଖାତା ପୁନଃ ଯାଞ୍ଚ ଆବେଦନ ତାରିଖ ବୃଦ୍ଧି। ଆସନ୍ତାକାଲି ଆବେଦନ ତାରିଖ ଶେଷ ହେଉଥିବାବେଳେ ଏହାକୁ ଆସନ୍ତା ମାସ 4 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ପରିଷଦ ପକ୍ଷରୁ ସୂଚନା। ଜାତୀୟ ପରିସଂଖ୍ୟାନ ଦିବସ ଆଜି ପାଳନ କରାଯାଉଛି। ଭାରତୀୟ ପରିସଂଖ୍ୟାନର ଜନକ ଭାବେ ପରିଚିତ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲାନବିସ୍ଙ୍କ ପରିସଂଖ୍ୟାନ ପ୍ରତି ଅବଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ତାଙ୍କ ଜୟନ୍ତୀରେ ପାଳନ କରାଯାଉଛି ଏହି ଦିବସ। ଲସ୍ ଆଞ୍ଜେଲସ୍ 2028 ଅଲିମ୍ପିକ୍ସ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ। ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଆଜି ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି କିଦାମ୍ବି ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍ସରେ ରୌପ୍ୟ ପଦକ ହାସଲ କଲେ। ଚୀନ୍ର ପ୍ରତିଯୋଗୀ ସୁ ଲିଆଙ୍ଗ୍ଙ୍କୁ ପରାସ୍ତ କରିଥିଲେ ଶ୍ରୀକାନ୍ତ। ଏବଂ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ, 8 ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 10:00।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ସୁରେଶ ୱାଡେକର ଓ ରବୀନ୍ଦ୍ର ସାଠେ, ଚଳଚ୍ଚିତ୍ର ଚାର୍ ଧାମ୍।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଓଡ଼ିଶୀ ଗୀତ କଣ୍ଠଶିଳ୍ପୀ ଲକ୍ଷ୍ମୀପ୍ରିୟା ନାୟକ ଗାଇଛନ୍ତି ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ।

ବୀରକିଶୋର ଦେବଙ୍କ ରଚନାରୁ ଓଡ଼ିଶୀ ଗୀତ ଗାଇଥିଲେ ଲକ୍ଷ୍ମୀପ୍ରିୟା ନାୟକ। ପରବର୍ତ୍ତୀ ଓଡ଼ିଶୀ ଗୀତ ଗାଇଛନ୍ତି ଲକ୍ଷ୍ମୀପ୍ରିୟା ନାୟକ ପୁରାତନ ରଚନାରୁ।

ଶୁଣିଲେ କେତୋଟି ଓଡ଼ିଶୀ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ବରଗଡ଼ ଓ ସମ୍ଭଲପୁରଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିଜେପି ରାଜ୍ୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସିଙ୍କ ସୂଚନା ଡିଜେଲ କିଣିବା କଟକଣା ପ୍ରତ୍ୟାହାର କଲା ପେଟ୍ରୋଲିୟମ ମନ୍ତ୍ରଣାଳୟ ଇରାନ ଯୁଦ୍ଧ ପାଇଁ ଜୁନ୍ 12 ତାରିଖରୁ ଜାରି ହୋଇଥିଲା ସାମୟିକ କଟକଣା ଜୁଲାଇ 1 ସୁଦ୍ଧା କଟକଣା ପ୍ରତ୍ୟାହାର ନେଇ ସୂଚନା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପକ୍ଷରୁ ଆଜି ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା ଜାରି ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ ନାହିଁ ନୂତନ ଭାଷା ନୀତି ସୂଚନା ଦେଲା ସିବିଏସ୍ଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ଖାତା ପୁନଃ ଯାଞ୍ଚ ଆବେଦନ ତାରିଖ ବୃଦ୍ଧି ଆସନ୍ତା ମାସ 4 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ପରିଷଦ ପକ୍ଷରୁ ସୂଚନା ପାଞ୍ଚ ମାସ ପରେ ଖୋଲାଗଲା ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣୀଙ୍କ ଦାନ ହୁଣ୍ଡି 1 କୋଟିରୁ ଅଧିକ ଟଙ୍କା ସହ ମିଳିଛି ସୁନା ରୂପା ଓ ବିଦେଶୀ ମୁଦ୍ରା ଲସ୍ ଆଞ୍ଜେଲସ୍ 2028 ଅଲିମ୍ପିକ୍ସ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ ଅଷ୍ଟ୍ରେଲିଆ ଗ୍ରେଟ୍ ବ୍ରିଟେନ୍ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟ ଅଲିମ୍ପିକ୍ସ କ୍ରୀଡ଼ାରେ ମହିଳା ଟି ଟ୍ୱେଣ୍ଟି ପ୍ରତିଯୋଗିତାରେ ସ୍ଥାନିତ ହୋଇଥିବା ସମ୍ପର୍କରେ ସ୍ୱଷ୍ଟ କଲା ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ଏବଂ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି 8 ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 11:05

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ ଭକ୍ତବତ୍ସଳ ଜଗନ୍ନାଥ, ରଚନା ନାରାୟଣ ଚନ୍ଦ୍ର ରାୟ ମହାପାତ୍ର, ପରିଚାଳନା ରବୀନ୍ଦ୍ର କୁମାର ଦାସ।

0: ଗୋପାଳ, ଏବେ କଣ କରିବି କହ? ଏ ଦୁଃଖିନୀ ଲଳିତାର ଏକମାତ୍ର ସାହାଭରସା ଜଗନ୍ନାଥ ମହାପ୍ରଭୁ ବି ମୋ ପାଇଁ ଆଜି ପଥର ହେଇଗଲେ। ପୁଅ,
1: କିଏ କହିଲା ମାଉସୀ ସିଏ ପଥର? ସିଏ ସବୁ ଦେଖୁଛନ୍ତି, ସବୁ ଜାଣୁଛନ୍ତି। ସିଏ ପରା ଅନାଥର ନାଥ ଜଗନ୍ନାଥ।
0: ହଁ ବାପ, ସିଏ ସବୁ ଦେଖୁଛି, ସବୁ ଜାଣୁଛି। ତା ନ ହେଇଥିଲେ କଣ ବିଧବା ହିନ୍ଦୁ ଝିଅ ଲଳିତା ଆଜି ସାଜିଥାନ୍ତା ଚବନ ଲାଲ ବେଗର ବେଗମ?
1: ଛି ମାଉସୀ, ସେ ପଛ କଥାକୁ ଆଉ ଭାବୁଛ କାହିଁକି? ବରଂ ତୁମ ଏକୋଇର ବଳା ଶାଲ ବେଗ କେମିତି ଭଲ ହବ ସେ କଥା ଚିନ୍ତା କର।
0: ତାର ସେ ଦୁଃଖ ଯନ୍ତ୍ରଣା ମୁଁ ଆଉ ଦେଖିପାରୁନି ପୁଅ। ଏତେ କଷ୍ଟ ସାତ ଶତ୍ରୁକୁ ନ ହଉରେ ପୁଅ।
1: ମୋ ମନ କିନ୍ତୁ କହୁଛି ଶାଲ ବେଗ ନିଶ୍ଚୟ ଭଲ ହେଇଯିବ।
0: ଯେତେ ତାକୁ କହିଲି ପ୍ରଭୁ ଚକାଡୋଳାଙ୍କର ଶରଣ ନି, ସେ କଣ ଶୁଣିଲା?
1: ସେ ଶୁଣିବ ମାଉସୀ, ତା ବେଳ ଆସିଲେ ସେ ଠିକ ଶୁଣିବ। ତମେ ଆଉ ଥରେ ଚେଷ୍ଟା କର ନା। ମାଉସୀ, ମୁଁ ଏବେ ଆସୁଛି।
0: ସବୁଦିନ ଏମିତି ଆସୁଥିବୁ ରେ ପୁଅ, ତତେ ଦେଖିଲେ ମୋର ଦୁଃଖ କଷ୍ଟ ମୁଁ ସବୁ ଭୁଲିଯାଏ।
1: ମୁଁ ନିଶ୍ଚୟ ଆସିବି ମାଉସୀ, ତମକୁ ଆଉ ଶାଲବେଗ ଭାଇକୁ ନ ଦେଖିଲେ ମତେ କଣ ଭଲ ଲାଗିବ। ମୁଁ ଆସୁଛି।

0: ଓ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ, ଯିଏ ମୋର ଇଷ୍ଟ ନୁହେଁ, ଯିଏ ମୋର ଆରାଧ୍ୟ ନୁହେଁ, ମୁଁ ତାକୁ କାହିଁକି ଡାକିବି ମା?
1: ସେ ସମସ୍ତଙ୍କର ଆରାଧ୍ୟ ବାପା, ସିଏ ପରା ଜଗତର ନାଥ, ସିଏ ହିନ୍ଦୁର ମୁସଲମାନର ସମସ୍ତଙ୍କର।
0: ସମସ୍ତଙ୍କର ମିଛ, ତମେ ମିଛ କଥା କହି ମୋ ଚିତ୍ତରେ ଚାଞ୍ଚଲ୍ୟ ସୃଷ୍ଟି କର ନା ମା। ସେ ତମ ଓଡ଼ିଆ ଜାତିର ଠାକୁର, ସେ ଜାତିକୁ ମୁଁ ଘୃଣା କରେ। ତାର ରାଜା ନରସିଂହଦେବ ଆମର ଚିରଶତ୍ରୁ, ଆଉ ତାର ଠାକୁର ଜଗନ୍ନାଥ।
1: ସାଲବେଗ, ତୁ ଏକଥା କହିପାରୁଛୁ? ତାହେଲେ ମୁଁ ତୋର କେହି ନୁହେଁ।
0: ତମେ ଯେ ମୋର ମା, ତମେ ଓଡ଼ିଆ ଘରର ଝିଅ ହେଲେ ବି ତମେ ମୋର ଜନ୍ମଦାତ୍ରୀ, ତମେ ମୋର ପୂଜ୍ୟ ମା।
1: ନା, ମୁଁ ତୋର ମା ନୁହେଁ, ମୁଁ ତୋର କେହି ନୁହେଁ, ମୁଁ ତୋର କେହି
0: ମା। ମା, ଝି ମା, ତମେ କାନ୍ଦୁଛ? ମୋ କସମ ମା, ତମକୁ ଜଗନ୍ନାଥଙ୍କ କସମ, ତମେ କାନ୍ଦ ନା, ମୁଁ ତମ କଥା ମାନିବି ମା, ତମେ ଯାହା କହିବ ଶୁଣିବି।
1: ମାନିବୁ, ମୋ କଥା ମାନିବୁ ଧନ?
0: ହଁ ମା, ମାନିବି।
1: ଧନ ମୋର, ମୋ ସୁନାଟା ପରା, ଜଗତର ନାଥ ଅନାଥର ପ୍ରଭୁ ଚକଡ଼ଳଙ୍କୁ ଥରେ ଡାକ ବାପା, ତାଙ୍କର ଶରଣ ନେଇ, ତାଙ୍କ ଦୟା ହେଲେ ତୁ ସାତ ଦିନରେ ଭଲ ହେଇଯିବୁ ବାପା।
0: ମା, ସାତ ଦିନରେ? ତମେ ସତ କହୁଛ ମା?
1: ହଁ ବାପା, ତୁ ମନକୁ ଦୃଢ଼ କର, ସାତ ଦିନ ଭିତରେ ତୁ ନିଶ୍ଚୟ ଭଲ ହେଇଯିବୁ।
0: 2 ବର୍ଷର ଦୁରାରୋଗ୍ୟ ରୋଗ ମାତ୍ର 7ଟା ଦିନରେ ଭଲ ହେଇଯିବ। ଠିକ ଅଛି ମା, ଠିକ ଅଛି, ମୁଁ ଆଜିଠାରୁ 7 ଦିନ ଜଗନ୍ନାଥଙ୍କୁ ଡାକିବି। କିନ୍ତୁ କହିଦଉଛି ମା, ଭଲ ନହେଲେ ନା ତମରି ଆଗରେ ମୁଁ ଆତ୍ମହତ୍ୟା କରିବି।
1: ଝି ପୁଅ, ଏ କାଳ କଥା ପୁଣି ତୁଣ୍ଡରେ ଧରୁଛୁ? ମୋ ଠାକୁର ଏତେ ନିଷ୍ଠୁର ନୁହନ୍ତି ରେ, ସେ ନିଶ୍ଚୟ ମୋ ଦୁଃଖ ଶୁଣିବେ, ସେ ନିଶ୍ଚୟ ତତେ ଭଲ କରିଦେବେ ବାପା।

0: ଦଶମୀ ତିଥି, ଆଉ ମାତ୍ର ସାତ ଦିନ ରହିଲା ରଥଯାତ୍ରା। ପ୍ରଭୁ ଜଗନ୍ନାଥ, ବଳଭଦ୍ର ଆଉ ଭଉଣୀ ସୁଭଦ୍ରା ରଥ ଉପରେ ବିଜେ କରିବେ। ସାରା ବିଶ୍ୱର ଲକ୍ଷ ଲକ୍ଷ ନରନାରୀ ନନ୍ଦୀ ଘୋଷରେ ଚକାଡୋଳାଙ୍କ ଦର୍ଶନ ଲାଭ କରି ଧନ୍ୟ ହେବେ।
1: ପ୍ରଭୁ ମୋର ରଥରେ ବିଜେ ହେବେ, ମୁଁ ଯିବି ଗୋପାଳ, ମୋ ଚକାଡୋଳାଙ୍କୁ ଦର୍ଶନ କରି ମୋ ଜନ୍ମକୁ ସାର୍ଥକ କରିବି।
0: ଯିବା ତ ନିଶ୍ଚୟ, ହେଲେ ଏ ବର୍ଷ ଆମେ କଣ ରଥଯାତ୍ରା ଦେଖିପାରିବା? ବୃନ୍ଦାବନରୁ ପୁରସ୍ତମ ପ୍ରାୟ 750 କୋଶ ବାଟ ହବ, ଏଇ 7 ଦିନ ଭିତରେ ଆମେ କଣ ଯାଇ ପହଞ୍ଚି ପାରିବା?
1: ନା, ତୁ ମତେ ମନା କରନା ଗୋପାଳ, ମୁଁ ନିଶ୍ଚୟ ଯିବି। ମୋ ପ୍ରଭୁଙ୍କୁ ମୁଁ ନନ୍ଦୀଘୋଷ ଉପରେ ଦେଖି ମୁକ୍ତି ଲାଭ କରିବି।
0: ତୋ ଆଗ୍ରହରେ ମୁଁ ବାଧା ଦେବି କାହିଁକି? ଯଦି ପ୍ରକୃତରେ ତୁ ତାଙ୍କ ଭକ୍ତ ହେଇଥିବୁ, ସେ ନିଶ୍ଚୟ ତତେ ଦର୍ଶନ ଦେବେ।
1: ହେ ପ୍ରଭୁ ମହାବାହୁ, ଅନାଥର ନାଥ ଜଗନ୍ନାଥ, ସତରେ ଯଦି ତମେ ଭକ୍ତାଧୀନ ଏ ଦିନ ଅକିଞ୍ଚନକୁ ଦର୍ଶନ ଦେବ ଦୟାମୟ, ମୁଁ ଶ୍ରୀକ୍ଷେତ୍ରରେ ନ ପହଞ୍ଚିଲା ଯାଏ ତମେ ନନ୍ଦୀଘୋଷରେ ମୋତେ ଅପେକ୍ଷା କରିବ। ପ୍ରଭୁ ଅପେକ୍ଷା କରିବ।
2: ଇଏ କଣ ହେଲା ପଢ଼ିହାରୀ? ଦିନେ କାଳେ ଯାହା ଶୁଣା ନଥିଲା କି ଦେଖା ନଥିଲା, ଆଖି ପୁଣି ଏଇଆ ଦେଖିଲା?
3: ମୁଁ ତ କିଛି ଭାବି ପାରୁନି ହେ ପୂଜା ପଣ୍ଡେ, 3 ଦିନ ଆସି ହେଇଗଲା, ତଥାପି ନନ୍ଦୀଘୋଷ ହାତେ ବି ଘୁଞ୍ଚିଲାନି, ସେସବୁ 16 ଜଣା ହାତୀ ମଧ୍ୟ ରଥ ଟାଣି ପାରିଲେନି, କାଳିଆର କଣ ଇଚ୍ଛା ଅଛି ସେ କଥା କିଏ ବା କହିବ?
2: ଠାକୁରାଜ ତ 2 ଦିନ ହେଲା ଅକ୍ଷୟ ପିଆ ମହାପ୍ରଭୁଙ୍କ ପାଖରେ ଅଧିଆ ପଡ଼ିଛନ୍ତି, ଦେଖାଯାଉ କଣ ସ୍ୱପ୍ନାଶ ହଉଛି।
3: ହେ ପୂଜା ପଣ୍ଡା, ମୁଁ ଭାବୁଛି ପୂଜା ପରେ କିଛି ଆଉ ଅନ୍ୟାୟ ଅନୀତି ହେଲା କି,
2: ନହେଲେ କୋଉ ଭକ୍ତ ପାଇଁ ହୁଏତ କାଳିଆ ଅପେକ୍ଷା କରିଛି।
3: କଣ ହେଇଛି କି ରାଜଗୁରୁ ଆପଣ? ମହାରାଜା କଣ ଚାଲି ଚାଲି ବଡ଼ଦାଣ୍ଡରେ ଆସୁଛନ୍ତି ରାଜଗୁରୁ ଆପଣ?
4: ଆଶ୍ଚର୍ଯ୍ୟ ସମ୍ବାଦ,
3: ଆଶ୍ଚର୍ଯ୍ୟ ସମ୍ବାଦ,
4: ହଁ ଆଶ୍ଚର୍ଯ୍ୟ ସମ୍ବାଦ ପାଇବ ପଡ଼ିହାରି, ହେ ମହାରାଜାଙ୍କୁ ପ୍ରଭୁଙ୍କର ସ୍ୱପ୍ନାଦେଶ ହେଇଛି।
3: ସ୍ୱପ୍ନାଦେଶ? ଏଇ ତ ମହାମନ୍ତ୍ରୀଙ୍କ ସହିତ ମହାରାଜ ଆସିଲେଣି।
5: ମୋ ଜୟ ଜ୍ଞାନର କ୍ଷାନ୍ତ ହୁଅ ପୂଜା ପଣ୍ଡେ, ଅପେକ୍ଷା କର ଆଉ ଦେଖ ଏବେ କଣ ହେବାକୁ ଯାଉଛି।
1: ହେ ପ୍ରଭୁ ଭକ୍ତବତ୍ସଳ ଜଗନ୍ନାଥ, ତୁମର ଇଚ୍ଛା ପୂର୍ଣ୍ଣ ହେଉ, ପ୍ରଭୁ ଭକ୍ତବତ୍ସଳ ନାମ ତୁମର ସାର୍ଥକ ହେଉ।
2: ପ୍ରଭୁଙ୍କର କି ଆଦେଶ ହେଲା ଛାମୁ?
1: ତାଙ୍କର ପରମ ଭକ୍ତ ସାଲବେଗ ବୃନ୍ଦାବନରୁ ଚାଲି ଚାଲି ଆସୁଛନ୍ତି ନନ୍ଦୀଘୋଷ ଉପରେ ପ୍ରଭୁଙ୍କ ଦର୍ଶନ ପାଇଁ, ଆଉ ଭକ୍ତର ଇଚ୍ଛାରେ ପ୍ରଭୁ ଏଇ ବଳଗଣ୍ଡିରେ ଆଜିକୁ 3 ଦିନ ହେଲା ଅଟକି ରହିଛନ୍ତି।
3: ଭକ୍ତ ସାଲବେଗ,
2: ଯବନ ସେନାପତି ସାଲବେଗ,
3: ଲାଲବେଗ ପୁଅ ସାଲବେଗ,
1: ହଁ ସେଇ ଯବନ ସାଲବେଗ ହେଉଛନ୍ତି ପ୍ରଭୁଙ୍କର ପରମ ଭକ୍ତ। ପ୍ରଭୁଙ୍କ ଆଦେଶରେ 18 ନଳା ଠାରୁ ତାଙ୍କୁ ପାଛୋଟି ଆଣିବାକୁ ହେବ।
4: ଏଇ ଦେଖନ୍ତୁ ମହାରାଜ, ପାଗଳ ଭଳି କି ଜଣେ ଏଇ ଆଡ଼କୁ ଛୁଟି ଆସୁଛି, ସାଙ୍ଗରେ ତାର ଗୋଟିଏ ଦିବ୍ୟ କାନ୍ତି ବାଳକ।
2: ହଁ ମହାରାଜ, ଗେରୁଆ ବସ୍ତ୍ର ସାଙ୍ଗକୁ ଗଳାରେ ରୁଦ୍ରାକ୍ଷ ମାଳା, ଲଲାଟ ବକ୍ଷଦେଶ ଆଉ ହାତରେ ଚନ୍ଦନ ଚିତା, ଇଏ ଭକ୍ତ ସାଲବେଗଙ୍କ ବ୍ୟତୀତ ଆଉ କେହି ନୁହନ୍ତି ମହାରାଜ।
1: କହନ୍ତି କହନ୍ତି ମୋର ଭକ୍ତ ବତ୍ସଳ ପ୍ରଭୁ ଜଗନ୍ନାଥ, କି ସୁନ୍ଦର କି କମନୀୟ ମୋ ପ୍ରଭୁଙ୍କର ରୂପ, ହେ ପ୍ରଭୁ ଦୟାମୟ ଅନାଥର ନାଥ ଜଗନ୍ନାଥ, ତମ ପାଦପଦ୍ମ ଦର୍ଶନ କରି ମୋ ଜନ୍ମ ସାର୍ଥକ ହେଇଛି। ପ୍ରଭୁ ସତରେ କଣ ତମେ ଅକିଞ୍ଚନ ସାଲବେଗ ପାଇଁ 3 ଦିନ ହେଲା ଏ ବଡ଼ଦାଣ୍ଡରେ ପଡ଼ି ରହିଥିଲ?
6: ହଁ ଭକ୍ତ ଶିରୋମଣି, ଏହା ନିରାଟ ସତ୍ୟ।
1: ମହାରାଜ ଆପଣ ମୋର ପ୍ରଣାମ ଘେନା କରନ୍ତୁ, ମହାଭାଗ ମୋର ଦୋଷ ମାର୍ଜନା କରନ୍ତୁ।
6: ତମେ ଏ କଣ କରୁଛ ସାଲବେଗ? ତୁମେ ଯେ ପ୍ରଭୁ ଚକାଡୋଳାଙ୍କର ପରମ ଭକ୍ତ, ସମସ୍ତଙ୍କର ନମସ୍ୟ।
7: ଜୟ ଭକ୍ତ ଶ୍ରେଷ୍ଠ ସାଲବେଗଙ୍କ, ଜୟ ମହାରାଜ ନରସିଂହଙ୍କ।
1: ନା କୁହ କୁହ ଭକ୍ତବୃନ୍ଦ, ଭକ୍ତ ବତ୍ସଳ ପ୍ରଭୁ ଶ୍ରୀ ଜଗନ୍ନାଥ।

ଶୁଣିଲେ ନାଟକ ଭକ୍ତ ବତ୍ସଳ ଜଗନ୍ନାଥ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ସାଲବେକ, ରବୀନ୍ଦ୍ର କୁମାର ଦାସ, ଗୋପାଳ, ପୁଷ୍ପିତା ମନ୍ତ୍ରୀ, ପୂଜା ପଣ୍ଡା, ବାବାଜୀ ଚରଣ ମହାରଣା, ପଢ଼ିଆରୀ ଗିରିଶ ଚନ୍ଦ୍ର ନାୟକ, ରାଜଗୁରୁ ମାଣିକଚାନ୍ଦ ମିତ୍ର, ନରସିଂହ ଦେବ, ସରୋଜ କୁମାର ବେହେରା ଓ ଲଳିତା ଗୀତା ରାଓ। ରଚନା ନାରାୟଣ ଚନ୍ଦ୍ର ରାୟ ମହାପାତ୍ର। ପରିଚାଳନା ରବୀନ୍ଦ୍ର କୁମାର ଦାସ।

ଶୁଣିଲେ ଉସ୍ତାଦ ୟୁନୁସ୍ ହୁସେନ ଖାଁଙ୍କର ଶାସ୍ତ୍ର ଗାୟନ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ହିନ୍ଦୀରେ ସମ୍ଭାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ପାଇଁ ଯୋଗ୍ୟତା ହାସଲ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ। ଅଷ୍ଟ୍ରେଲିଆ, ଗ୍ରେଟ୍ ବ୍ରିଟେନ୍ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟ ଅଲିମ୍ପିକ୍ସ କ୍ରୀଡ଼ାରେ ମହିଳା ଟି ଟ୍ୱେଣ୍ଟି ପ୍ରତିଯୋଗିତାରେ ସ୍ଥାନିତ ହୋଇଥିବା ସମ୍ପର୍କରେ ସ୍ୱଷ୍ଟ କଲା ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ। ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଆଜି ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି କିଦାମ୍ବି ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି। ଚୀନ୍ର ପ୍ରତିଯୋଗୀ ସୁ ଲିଆଙ୍ଗ୍ଙ୍କୁ ପରାସ୍ତ କରିଥିଲେ ଶ୍ରୀକାନ୍ତ। ଏବଂ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି। 8ଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି। ଶୁଭରାତ୍ରୀ, ନମସ୍କାର।

0: ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05 ଅନୁଚିନ୍ତା 6:35 ଉପସ୍ଥାପନା ରତ୍ନାକର ଚୟନୀ ଶ୍ରୀମଦ୍ ଭାଗବତର 81ତମ ଭାଗ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆର୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ।
1: ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର ପ୍ରଥମ ଭକ୍ତି ଅର୍ଘ୍ୟ ବୀଣାପାଣି ମିଶ୍ରଙ୍କ କଣ୍ଠରେ ପୁରାତନ ରଚନା।

ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ ନବକିଶୋର ମିଶ୍ର, ଶିଳ୍ପୀଙ୍କ କଣ୍ଠରେ ଦୀନକୃଷ୍ଣଙ୍କ ରଚନା।

ଆପଣମାନେ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ ସୌମ୍ୟଶ୍ରୀ ରଥ। ଶିଳ୍ପୀଙ୍କ କଣ୍ଠରେ କୁନ୍ତଳା କୁମାରୀ ସାବତଙ୍କ ରଚନା।

ଆପଣମାନେ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ପରବର୍ତ୍ତୀ ଗୀତଟି ପ୍ରଫୁଲ୍ଲ କୁମାର ଜେନାଙ୍କ ରଚନାରୁ, କଣ୍ଠଶିଳ୍ପୀ ସୋହିନୀ ମିଶ୍ରା।

ମଣିଷ ଅନୁକରଣ ପ୍ରିୟ, ଛୋଟ ପିଲା ବାପା ମାଙ୍କୁ ଅନୁକରଣ କରେ, ଆମେ ଅନ୍ୟମାନଙ୍କୁ ଅନୁକରଣ କରୁ, ଅନ୍ୟର ସ୍ୱରରେ ସ୍ୱର ମିଳେଇ ଅନୁକରଣ କରି ଗୀତ ଗାଉ। ମଣିଷ କେବଳ ମଣିଷକୁ ଅନୁକରଣ କରେ ତାହା ନୁହଁ, ମଣିଷ ମଧ୍ୟ ପଶୁପକ୍ଷୀଙ୍କର ଶବ୍ଦକୁ ଅନୁକରଣ କରେ, ମଣିଷ ଅନ୍ୟ ସଂସ୍କୃତି ପରମ୍ପରାକୁ ମଧ୍ୟ ଅନୁକରଣ କରେ। ଅନୁକରଣ କରିବାରେ କିଛି କ୍ଷତି ନାହିଁ, କିନ୍ତୁ ଅନ୍ଧ ଭାବରେ ଅନୁକରଣ କରି ନିଜର ସଂସ୍କୃତି, ନିଜର ପରମ୍ପରା, ନିଜର ରୁଚି, ନିଜର ଖାଦ୍ୟପେୟ, ବେଶଭୂଷାକୁ ହତାଦର କରିବା ଭଲ ନୁହେଁ। ମୋର ପିଲାଦିନର ସାହିତ୍ୟ ବହିରେ ପଢ଼ିଥିବା ଗୋଟିଏ ଛୋଟିଆ କାହାଣୀ, ଟୋପି ବିକାଳିଟିଏ ପ୍ରତ୍ୟେକ ଦିନ ଡାଲାରେ ଟୋପି ଧରି ବିକ୍ରି କରିବାକୁ ଯାଏ। ଖରାଦିନିଆ ବେଳ ଉଦୁଉଦିଆ ଖରାବେଳେ କ୍ଲାନ୍ତ ହୋଇ ଗଛମୂଳେ ବସି ବିଶ୍ରାମ ନେଉଥାଏ, ମୁଣ୍ଡରେ ତାର ଟୋପି ଥାଏ, ଟୋପି ଡାଲାଟି ପାଖରେ ରଖିଥାଏ। ବିଶ୍ରାମ ନଉ ନଉ କେତେବେଳେ ଆଖି ବୁଜି ହୋଇଯାଇଛି, ଗଛ ଉପରେ ମାଙ୍କଡ଼ମାନେ ଥିଲେ, ସେମାନେ ତଳେ ଟୋପି ବିକାଳି ଓ ଟୋପି ଡାଲାକୁ ଦେଖି ମାନେ ଧୀରେ ଧୀରେ ଓହ୍ଲେଇ ଆସୁଛନ୍ତି। ଟୋପି ବିକାଳି ଶୋଇଛି, ଗୋଟିଏ ଗୋଟିଏ ଟୋପି ମାଙ୍କଡ଼ମାନେ ନେଇ ନିଜ ମୁଣ୍ଡରେ ଲଗାଇ ଗଛ ଉପରେ ଆନନ୍ଦରେ ବସିଥାନ୍ତି। ଯେତେବେଳେ ନିଦ ଭାଙ୍ଗେ ଟୋପି ବିକାଳିଟି ଦେଖେ ତାର ଟୋପି ଡାଲାଟି ଖାଲି, ହା ହତାଶରେ ତାର ବ୍ୟବସାୟ ବୁଡ଼ିଯାଉଛି। ଉପରକୁ ଚାହିଁ ଦେଖିଲା ବେଳକୁ ମାଙ୍କଡ଼ମାନଙ୍କ ମୁଣ୍ଡରେ ଗୋଟିଏ ଲେଖା ଟୋପି ଅଛି। କ'ଣ କରିବ, କିଛି ଚିନ୍ତା ପଶିଲା ନାହିଁ, ଦୁଃଖରେ ସେ ତାର ହତାଶର ସହିତ ନିଜ ମୁଣ୍ଡରୁ ଟୋପିଟିକୁ କାଢ଼ି ଫୋପାଡ଼ିଦେଲା। ମାଙ୍କଡ଼ମାନେ ଅନୁକରଣ ପ୍ରିୟ, ସେ ଟୋପିବାଲାର ଟୋପି ଫୋପାଡ଼ିବା ଦେଖି ସେମାନେ ମଧ୍ୟ ନିଜ ନିଜ ମୁଣ୍ଡରୁ ଟୋପି ପକାଇଦେଲେ। ଟୋପି ବିକାଳିଟି ଆନନ୍ଦରେ ଟୋପି ଗୋଟେଇ ନେଇ ନିଜ ଘରକୁ ଫେରିଆସିଲା। ଇଏ ହେଉଛି କାହାଣୀ ସାହିତ୍ୟ ବହିର। ଏ କଥାଟି ବାପା ତାର ପିଲାମାନଙ୍କୁ କହିଥିଲା। ପରବର୍ତ୍ତୀ ସମୟରେ ଅନେକ ଦିନ କଟିଯାଇଛି, ଟୋପି ବିକାଳିର ପୁଅ ମଧ୍ୟ ଟୋପି ବିକାଳି ହୋଇଛି। ଏହି ଘଟଣାର ପୁନରାବୃତ୍ତି ଘଟିଛି ଏବଂ ଯେତେବେଳେ ଟୋପି ବିକାଳିର ପୁଅ ଟୋପି ବିକୁଥିଲା ବେଳେ ଦିନେ ଗଛମୂଳେ ଶୋଇପଡ଼ିଛି, ମାଙ୍କଡ଼ମାନେ ଓହ୍ଲେଇ ଆସି ଟୋପି ମୁଣ୍ଡରେ ଦେଇ ଗଛ ଉପରେ ବସିଛନ୍ତି, ଟୋପି ବିକାଳି ଯେତେବେଳେ ଦେଖିଲା ମାଙ୍କଡ଼ମାନେ ଟୋପି ନେଇଯାଇଛନ୍ତି, ସେହି ସମୟରେ ତାର ବାପାଙ୍କ କଥା ମନେ ପଡ଼ିଲା। ଟୋପିଗୁଡ଼ିକୁ ଫେରି ପାଇବା ପାଇଁ ନିଜ ମୁଣ୍ଡରୁ ଟୋପିକୁ କାଢ଼ି ତଳକୁ ପକାଇଦେଲା, କିନ୍ତୁ ମାଙ୍କଡ଼ମାନେ କେହି ପକାଇଲେ ନାହିଁ। ଟୋପି ବିକାଳିଟି ମାଙ୍କଡ଼ମାନଙ୍କୁ ପଚାରିଲା, ତୁମମାନେ କାହିଁକି ଟୋପି ପକାଉ ନାହଁ? ସେହି ସମୟରେ ମାଙ୍କଡ଼ଙ୍କର ଯିଏ ନେତା, ସେ କହିଥିଲା ଯେ ମୋର ବାପା ଅତୀତର ଗୋଟିଏ ସ୍ମୃତିକୁ ଆମମାନଙ୍କ ପାଖରେ କହିଥିଲେ ଯେ ଏଇଭଳି ଟୋପି ପକାଇଦେବା ଫଳରେ ଅନୁକରଣ କରି ସେମାନେ ସବୁ ଟୋପି ହରେଇ ବସିଥିଲେ, ସେଇଥିପାଇଁ ଆମେ ଟୋପି ପକାଇବାକୁ ଚାହୁଁନାହୁଁ। ମାଙ୍କଡ଼ମାନେ ଶିଖିନେଲେ ଏଇ ଟୋପି ନ ପକାଇବା ପାଇଁ, ଆମେ ମଣିଷମାନେ କ'ଣ ଶିଖୁଛୁ? ଅନ୍ୟକୁ ଅନୁକରଣ କରିବାରେ କିଛି କ୍ଷତି ନାହିଁ, ଅନ୍ୟର ଖାଦ୍ୟରେ ଯଦି ଭଲ କିଛି ଗୁଣ ଅଛି ଆମେ ଗ୍ରହଣ କରିବା ଉଚିତ, ଅନ୍ୟ ଭାଷାରେ ସାହିତ୍ୟରେ ଯାହା ଭଲ କଥା ଅଛି ତାକୁ ଶିଖିବା ଉଚିତ, କିନ୍ତୁ ଅନ୍ଧ ଭାବରେ ଅନୁକରଣ କରିବା ଉଚିତ ନୁହଁ। ଅନ୍ଧ ଭାବରେ ଅନୁକରଣ କରିବା ଫଳରେ ଆମେ ଯାହାକୁ ଅନୁକରଣ କରୁଛୁ ତାକୁ ଭଲ ଭାବରେ ଶିଖୁଛୁ ନା ଆମର ଭଲ କଥାକୁ ଆଦରି ରଖିପାରୁଛୁ? ଆମର ଧର୍ମ, ଆମ ପରମ୍ପରା, ଆମ ସଂସ୍କୃତି, ଆମର ଖାଦ୍ୟପେୟ, ଆମର ବେଶଭୂଷା, ଆମର ଯାହା କିଛି ଚାଲିଚଳନ ଏକ ଦୀର୍ଘଦିନର ଗବେଷଣା ପ୍ରସ୍ତୁତ। ଆମର ବେଶଭୂଷା ଆମର ଜଳବାୟୁକୁ ନେଇ ଉଦ୍ଦିଷ୍ଟ, ଆମର ଖାଦ୍ୟପାନୀୟ ଆମର ଜଳବାୟୁ ଆମର ଖାଦ୍ୟ ପଦାର୍ଥ ଉତ୍ପାଦନ ଉପରେ ନିର୍ଭର କରୁଛି। କିନ୍ତୁ ଅନ୍ଧ ଭାବରେ ଆମେ ଅନ୍ୟକୁ ଅନୁକରଣ କରିବା ଫଳରେ ନା ଆମେ ଆମର ସଂସ୍କୃତିକୁ ରକ୍ଷା କରିପାରୁଛୁ ନା ଅନ୍ୟମାନଙ୍କୁ ମଧ୍ୟ ଉଚିତ ସମ୍ମାନ ମର୍ଯ୍ୟାଦା ଦେଇପାରୁଛୁ। ସେଇଥିପାଇଁ କବି କହିଥିଲେ, ନିବିଡ଼ ସନ୍ଧ୍ୟାକୁ ମନେ ମଣୁଅଛ ଉଷା, ଅନୁକର ପରଭାଷା ପରବେଶଭୂଷା, ଚିହ୍ନି ନାହ ଛିଛି ନିଜ ବାପ ଗୋଷ ବାପେ।

ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ପ୍ରଜ୍ଞାନନ ନନ୍ଦଗିରି ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 79ତମ ଭାଗ ପ୍ରଯୋଜନା ସୁହାସ ମହାନ୍ତି।

ଗୋଟିଏ ପଟରେ ଦିଦିଙ୍କର ପ୍ରଣୟ ନିବେଦନ, ଅନ୍ୟ ପଟରେ ଋଷି କାଶ୍ୟପ ସନ୍ଧ୍ୟାକାଳ ଭୟଙ୍କର ବେଳାରେ ରତି ରଙ୍ଗରେ ରଙ୍ଗିଲେ ତାର ଧର୍ମ ପରିଣାମ ବୁଝେଇ ଶେଷରେ ନିରାଶ ହୋଇଛନ୍ତି। ଏକାନ୍ତରେ ଦିଦିଙ୍କର ପ୍ରଣୟାଗ୍ନିରେ ଝାସ ଦେଇଛନ୍ତି। ତାପରେ ଦିଦିଙ୍କର ଆପଣା କର୍ମ ଉପରେ ସଚେତନତା, ମନସ୍ତାପ, ଅପରାଧ ମାର୍ଜନ ଆବେଦନ କଥା ମୈତ୍ରେୟ କହିଲା ପରେ ଗର୍ଭରୁ ଯେ ରାକ୍ଷସ ଗୁଣ ସମ୍ପନ୍ନ ସୁତ ଜନ୍ମିବେ ଆଉ ବହୁ ଦୁଷ୍କର୍ମ କରିବେ ସେ କଥା ଜଣାଇଛନ୍ତି।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 79ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 79ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ,
2: ଖାଲ ଜମିମାନଙ୍କରେ ବିଳମ୍ବ କିସମ ଧାନର ବୁଣାବୁଣି କାମ ସାରିଦିଅନ୍ତୁ। ହରଡ଼ ଓ ଚିନାବାଦାମ ବୁଣାବୁଣି କାମ ପାଇଁ ଜମି ପ୍ରସ୍ତୁତ କରନ୍ତୁ। ମୌସୁମୀ ବର୍ଷା ପରେ ପରେ ବୁଣାବୁଣି କାମ କରନ୍ତୁ। ଢିପ ଜମି ଏବଂ ବର୍ଷାଶ୍ରିତ ଖାଲୁଆ ଜମି ଯେଉଁଠାରେ ଧାନ ଛଟାବୁଣା କରାଯାଏ ଏବଂ ତଳିଘରା ପ୍ରସ୍ତୁତି ପାଇଁ ଜୈବିକ ଉପାୟରେ ଜମିର ଉର୍ବରତା ବୃଦ୍ଧି କରିବା ନିମନ୍ତେ ପ୍ରଥମ ଉଡ଼ ଚାଷ ପରେ ଏକର ପ୍ରତି 12 କିଲୋଗ୍ରାମ ଧଣିଚା ବିହନ ବୁଣି ଦିଅନ୍ତୁ। ବୁଣା ଧାନ ପାଇଁ ଶେଷ ଉଡ଼ ଚାଷ ସମୟରେ ଏକର ପ୍ରତି 8 କ୍ୱିଣ୍ଟାଲ ସଢ଼ା ଗୋବର ଖତ ପ୍ରୟୋଗ କରନ୍ତୁ। ଉଚ୍ଚ ଜମି ଧାନ ଚାଷରେ ଶେଷଥର ଜମି ପ୍ରସ୍ତୁତି ସମୟରେ ସାର ସହ ମଞ୍ଜିବୁଣା ଯନ୍ତ୍ର ସାହାଯ୍ୟରେ କିମ୍ବା ଦେଶୀ ଲଙ୍ଗଳ ସିଆର ପଛରେ 75 କିଲୋଗ୍ରାମ ଏସ୍ଏସ୍ପି କିମ୍ବା 27 କିଲୋଗ୍ରାମ ଡିଏପି ସହିତ 20 କିଲୋଗ୍ରାମ ଏମ୍ଓପି ପ୍ରୟୋଗ କରନ୍ତୁ। ଧାନ ଚାଷ ପାଇଁ ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ଘରେ ସାଇତି ରଖିଥିବା ବିହନ ବ୍ୟବହାର କରୁଥିଲେ ଗଜା ପରୀକ୍ଷା କରାଇ ନିଅନ୍ତୁ। ପଟାଳୀ ତିଆରି ସମୟରେ ପଟାଳୀ ଚାରିପଟରେ କ୍ଲୋରୋପାଇରିଫସ୍ ଗୁଣ୍ଡ ପ୍ରୟୋଗ କଲେ ପଟାଳୀରେ ପିମ୍ପୁଡ଼ି ଲାଗିବେ ନାହିଁ। ଜଳଭାବ ଦେଖାଯାଉଥିବା ସ୍ଥାନରେ ଆବଶ୍ୟକ ଅନୁସାରେ ଜଳସେଚନ କରନ୍ତୁ। ମାଟିର ଆର୍ଦ୍ରତାକୁ ବଜାୟ ରଖିବା ପାଇଁ ମାଟିକୁ ନଡ଼ା କିମ୍ବା ଶୁଖା ପତ୍ର ଦ୍ୱାରା ଘୋଡ଼ାଇ ରଖନ୍ତୁ। ନୂଆରେ ହୋଇଥିବା ପନିପରିବା ତଳିଘେରାକୁ ନଡ଼ା କିମ୍ବା ପଲିଥିନ୍ ସାହାଯ୍ୟରେ ଘୋଡ଼ାଇ ରଖନ୍ତୁ। ବର୍ଷା ପାଣିର ସଦୁପଯୋଗ ପାଇଁ ମୌସୁମୀ ବର୍ଷା ପୂର୍ବରୁ ପନିପରିବା ଚାରା ରୋପଣ କରନ୍ତୁ। ବର୍ଷା ଋତୁର ଆରମ୍ଭରେ ଗଛ ଲଗାଇବାକୁ ହେଲେ ଖରାଦିନରୁ ଗାତ ଖୋଳି ରଖନ୍ତୁ। ଗାତରୁ ବାହାରିଥିବା ମାଟି ଓ ଗାତ ଭଲଭାବରେ ଖରା ଖାଇଲେ ଏହା ଗଛ ପାଇଁ ଭଲ ଅଟେ। ବର୍ଷା ଉପରେ ନିର୍ଭର କରୁଥିବା ରୁଆ ଧାନ ପାଇଁ ମୌସୁମୀ ବର୍ଷା ଆରମ୍ଭ ହୋଇଗଲା ପରେ ଶୁଖିଲା ତଳିଘରା ପ୍ରସ୍ତୁତ କରନ୍ତୁ। ଏକ ଏକର ଧାନ ଚାଷ ପାଇଁ 400 ବର୍ଗମିଟର ବା 10 ଡେସିମିଲ ତଳିଘରା ଆବଶ୍ୟକ ହୋଇଥାଏ। ତଳିଘରା ପାଇଁ ବଛାଯାଇଥିବା ଜମିକୁ 3ରୁ 4 ଓଡ଼ ଭଲଭାବରେ ଚାଷ କରି ଘାସ ବାଛି ଦିଅନ୍ତୁ। ଶେଷ ଓଡ଼ ଚାଷ ବେଳକୁ 200 କିଲୋଗ୍ରାମ ସଢ଼ା ଗୋବର ଖତ କିମ୍ବା କମ୍ପୋଷ୍ଟ ପ୍ରୟୋଗ କରନ୍ତୁ। ଏହାପରେ ଜମିକୁ 1.5 ମିଟର ଚଉଡ଼ା, 15 ସେଣ୍ଟିମିଟର ଉଚ୍ଚ ଏବଂ ଆବଶ୍ୟକ ମୁତାବକ ଲମ୍ବ ପଟାଳୀ କରନ୍ତୁ। ପ୍ରତି ପଟାଳୀ ମଝିରେ 30 ସେଣ୍ଟିମିଟର ଚଉଡ଼ା ଏବଂ 15 ସେଣ୍ଟିମିଟର ଗଭୀରର ନାଳି ରଖନ୍ତୁ। ବର୍ଗମିଟର ପ୍ରତି 10 ଗ୍ରାମ ଡିଏପି ଓ 10 ଗ୍ରାମ ପଟାସ ସାର ପ୍ରୟୋଗ କରି 50ରୁ 60 ଗ୍ରାମ ବିଶୋଧିତ ବିହନକୁ ତଳି ପଟାଳୀରେ 5 ସେଣ୍ଟିମିଟର ବ୍ୟବଧାନରେ 3 ସେଣ୍ଟିମିଟର ଗଭୀରରେ ବୁଣି ମାଟି ଘୋଡ଼ାଇ ଦିଅନ୍ତୁ। ହରଡ଼ର ଉନ୍ନତ ସରଳ କିସମଗୁଡ଼ିକ ହେଲା PRG 176, PRG 235, VL ଅରହର 1 ଓ T ଅରହର ଇତ୍ୟାଦି। ହରଡ଼ର ଉନ୍ନତ ଓ ଡେରିରେ ଅମଳ ହେଉଥିବା କିସମଗୁଡ଼ିକ ହେଲା ଆଶା, ଲକ୍ଷ୍ମଣ ଓ ମାରୁତି ଇତ୍ୟାଦି। ଧାଡ଼ିରେ ବୁଣିବା ପାଇଁ ଏକର ପ୍ରତି ସରଳ ଅମଳ ହେଉଥିବା କିସମରୁ 8 କିଲୋଗ୍ରାମ ଏବଂ ବିଳମ୍ବରେ ହେଉଥିବା କିସମ ପାଇଁ 6 କିଲୋଗ୍ରାମ ବିହନ ଦରକାର ହୁଏ। ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ହରଡ଼ ବିହନରେ 2 ଗ୍ରାମ କାର୍ବେଣ୍ଡାଜିମ୍ କିମ୍ବା 3 ଗ୍ରାମ କାର୍ବୋସ୍କିନ୍ ଓ ଥିରାମ୍ର ମିଳିତ ଔଷଧ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବୁଣିବାର 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ଜୀବାଣୁ କଲ୍ଚର 20 ଗ୍ରାମ ନେଇ 1 କିଲୋଗ୍ରାମ ବିହନରେ ଗୋଳାଇ ଉପଚାର କରନ୍ତୁ।

ସମସ୍ୟା ଏକ ମୁଖ୍ୟ ସମସ୍ୟା। ପ୍ରଷ୍ଟେଟ୍ ଗ୍ରନ୍ଥି ଗୋଟାଏ ଗୋଟା ଗୁଆ ଆକାରର ଗ୍ରନ୍ଥି। ଏହା କେବଳ ପୁରୁଷମାନଙ୍କଠାରେ ହିଁ ଅବସ୍ଥିତ। ଏହି ଗ୍ରନ୍ଥିଟି ମୂତ୍ରମାର୍ଗର ପ୍ରଥମ 3 ସେଣ୍ଟିମିଟର ଅଂଶ ଚାରିପଟେ ଗୁଡ଼େଇ ହୋଇ ରହିଥାଏ। ସାଧାରଣତଃ 50 ବର୍ଷ ବୟସ ପରେ ପ୍ରଷ୍ଟେଟ୍ ଗ୍ରନ୍ଥିଟି ଆକାରରେ ବୃଦ୍ଧି ପାଇବା ଆରମ୍ଭ କରେ, ଫଳରେ ବିଭିନ୍ନ ପ୍ରକାର ଲକ୍ଷଣ ପ୍ରକାଶ ପାଏ। ରୋଗର ପ୍ରଥମ ଅବସ୍ଥାରେ ରୋଗୀଙ୍କୁ ବାରମ୍ବାର ପରିସ୍ରା ଲାଗେ, ବିଶେଷ କରି ରାତିରେ। ପରବର୍ତ୍ତୀ ସମୟରେ ଉଭୟ ଦିନ ଓ ରାତିରେ ଘନ ଘନ ପରିସ୍ରା ହୁଏ। ଏହାଦ୍ୱାରା ରାତିରେ ନିଦ୍ରାରେ ବ୍ୟାଘାତ ଘଟିବା ସଙ୍ଗେ ସଙ୍ଗେ ରୋଗୀଙ୍କର ଦୈନନ୍ଦିନ କାର୍ଯ୍ୟପ୍ରଣାଳୀ ପ୍ରଭାବିତ ହୋଇଥାଏ। ମୂତ୍ରାଶୟର ଜୀବାଣୁ ସଂକ୍ରମଣ ଘଟି ପରିସ୍ରା ଜଳାପଡ଼ା ହୁଏ ଓ ସ୍ଥଳ ବିଶେଷରେ ପରିସ୍ରାରେ ରକ୍ତ ମଧ୍ୟ ପଡ଼ିପାରେ। ପ୍ରଷ୍ଟେଟ୍ ଗ୍ରନ୍ଥିର ଆକାର ବୃଦ୍ଧି ଯୋଗୁଁ ମୂତ୍ରମାର୍ଗ ସଙ୍କୁଚିତ ହୋଇଯାଏ ଏବଂ ରୋଗୀ କୁନ୍ଥାଇ କୁନ୍ଥାଇ ଅତି ପତଳା ଧାରରେ ପରିସ୍ରା କରନ୍ତି। ପରିସ୍ରା କରିବା ପାଇଁ ଶୌଚାଳୟରେ 5-10 ମିନିଟ୍ ପର୍ଯ୍ୟନ୍ତ ସମୟ ଲାଗିଯାଏ। ପରିସ୍ରା କରିସାରିବା ପରେ ପେଟରେ କିଛି ପରିସ୍ରା ରହିଗଲା ପରି ଲାଗେ। ସ୍ଥଳ ବିଶେଷରେ ପରିସ୍ରା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ ଏବଂ ରୋଗୀ ଯନ୍ତ୍ରଣାରେ ଛଟପଟ ହୁଅନ୍ତି। ଏ କ୍ଷେତ୍ରରେ କୃତ୍ରିମ ମୂତ୍ରନଳୀର ପ୍ରୟୋଗରେ ଜମି ରହିଥିବା ମୂତ୍ରକୁ ବାହାର କରିଦେବାର ଆବଶ୍ୟକ ପଡ଼ିଥାଏ। ଏ ରୋଗର ନିରୂପଣ ଅତି ସହଜ। ବିଜ୍ଞାନର ଅଗ୍ରଗତି ସଙ୍ଗେ ସଙ୍ଗେ ଅନେକଗୁଡ଼ିଏ ନୂଆ ନୂଆ ଔଷଧର ଉଦ୍ଭାବନ ପ୍ରଷ୍ଟେଟ୍ ଗ୍ରନ୍ଥି ଆକାର ବୃଦ୍ଧିଜନିତ ରୋଗ ଚିକିତ୍ସାରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି। ତେବେ ଔଷଧ ଚିକିତ୍ସା ସମୟ ସାପେକ୍ଷ ଓ ବ୍ୟୟବହୁଳ। ଅପରପକ୍ଷରେ ଶଲ୍ୟ ଚିକିତ୍ସା ଦ୍ୱାରା ରୋଗୀ ସବୁଦିନ ପାଇଁ ସୁସ୍ଥ ହୋଇଯାଆନ୍ତି। ଅସ୍ତ୍ରୋପଚାରର 4 ଦିନ ପରେ ରୋଗୀ ଡାକ୍ତରଖାନାରୁ ଘରକୁ ଫେରିଆସନ୍ତି। ପ୍ରଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ଅନ୍ୟ ଏକ ବାର୍ଦ୍ଧକ୍ୟଜନିତ ସାଧାରଣ ମୂତ୍ର ରୋଗ। ଏହା ସାଧାରଣତଃ 60-80 ବର୍ଷ ମଧ୍ୟରେ ହୋଇଥାଏ। କର୍କଟ ରୋଗଗ୍ରସ୍ତ ହେଲେ ପ୍ରଷ୍ଟେଟ୍ ଗ୍ରନ୍ଥିର ଆକାର ବୃଦ୍ଧି ପାଏ। ତେଣୁ ଏ ରୋଗର ଲକ୍ଷଣଗୁଡ଼ିକ ସାଧାରଣ ପ୍ରଷ୍ଟେଟ୍ ଗ୍ରନ୍ଥିର ଆକାର ବୃଦ୍ଧିଜନିତ ଲକ୍ଷଣ ସହିତ ସମାନ। ଏହାଛଡ଼ା କର୍କଟ ରୋଗ ଅଣ୍ଟାର ମେରୁ ହାଡ଼ ଓ କଟିର ହାଡ଼କୁ ମାଡ଼ିଯିବା ଫଳରେ ଭୀଷଣ ଅଣ୍ଟା ବିନ୍ଧା ହୁଏ। ତେଣୁ ବୃଦ୍ଧ ବୟସରେ ଅଣ୍ଟା ବିନ୍ଧା ସାଧାରଣ ଚିକିତ୍ସାରେ ଉପଶମ ନ ହେଲେ ପ୍ରଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ। ପ୍ରଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ପାର୍ଶ୍ୱବର୍ତ୍ତୀ ମୂତ୍ରାଶୟ ଓ ମଳମାର୍ଗକୁ ବ୍ୟାପିଯିବା ଫଳରେ ମଳ ଓ ମୂତ୍ରରେ ରକ୍ତ ପଡ଼ିପାରେ। କର୍କଟ ରୋଗଗ୍ରସ୍ତ ପ୍ରଷ୍ଟେଟ୍ ଗ୍ରନ୍ଥିର ରୋଗ ନିରୂପଣ ସହଜ ସାପେକ୍ଷ। ପ୍ରଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ଆରମ୍ଭ ଅବସ୍ଥାରୁ ଜଣାପଡ଼ିଲେ ଅସ୍ତ୍ରୋପଚାର ଦ୍ୱାରା ପ୍ରଷ୍ଟେଟ୍ ଗ୍ରନ୍ଥିକୁ ସମ୍ପୂର୍ଣ୍ଣ ରୂପେ ବାହାର କରିଦିଆଯାଏ। ରୋଗୀ ଅନେକ ବର୍ଷ ଏକ ସକ୍ରିୟ ଜୀବନ ଯାପନ କରନ୍ତି। କିନ୍ତୁ ରୋଗର ବିଳମ୍ବ ଅବସ୍ଥାରେ ରୋଗ ନିରୂପଣ ହେଲେ ଅଣ୍ଡକୋଷ 2ଟିକୁ ଅସ୍ତ୍ରୋପଚାର କରି କାଢ଼ି ଦିଆଯାଏ। ଏହାଦ୍ୱାରା କର୍କଟ ରୋଗକୁ ଆୟତ ଅବସ୍ଥାକୁ ଅଣାଯାଏ। ରୋଗୀ ଯନ୍ତ୍ରଣାମୁକ୍ତ ହୋଇ ଏକ ସାଧାରଣ ଜୀବନ ଯାପନ କରନ୍ତି। ମୂତ୍ରାଶୟ ମାଂସପେଶୀର ଅତ୍ୟଧିକ କାର୍ଯ୍ୟପ୍ରବଣତା ଜନିତ ମୂତ୍ରରୋଗ ବା ଓଭର ଆକ୍ଟିଭ ବ୍ଲାଡର ବାର୍ଦ୍ଧକ୍ୟରେ ଏକ ଅତି ସାଧାରଣ ମୂତ୍ରରୋଗ। 60 ବର୍ଷ ବୟସରୁ ଉର୍ଦ୍ଧ ଶତକଡ଼ା 40 ଭାଗ ଉଭୟ ପୁରୁଷ ଓ ସ୍ତ୍ରୀ ଏ ରୋଗରେ ଭୋଗିଥାନ୍ତି। ଏହା ମୂତ୍ରାଶୟର ଏକ ସ୍ନାୟବିକ ଦୁର୍ବଳତା ଜନିତ ରୋଗ, ଯାହାଫଳରେ ମୂତ୍ରାଶୟରେ ଅଳ୍ପ ପରିସ୍ରା ଜମିଗଲେ ମଧ୍ୟ ମୂତ୍ରାଶୟ ମାଂସପେଶୀ ଅନିୟନ୍ତ୍ରିତ ଭାବେ ଘନ ଘନ ସଙ୍କୁଚିତ ହୋଇଉଠେ, ଫଳରେ ରୋଗୀଙ୍କୁ ଘନ ଘନ ପରିସ୍ରା ଲାଗେ, ଅତର୍ଚ୍ଛା ପରିସ୍ରା ଲାଗେ। ପରିସ୍ରା ଲାଗିଲେ ଶୌଚାଳୟକୁ ତୁରନ୍ତ ଯିବାର ଆବଶ୍ୟକ ପଡ଼େ। ଏପରିକି ପରିସ୍ରା ଯାଉ ଯାଉ ଟିକିଏ ବିଳମ୍ବ ହେଲେ ବାଟରେ କିଛି ପରିସ୍ରା ବାହାରି ଆସି ଲୁଗାପଟା ଓଦା ହୋଇଯାଏ। ଏ ରୋଗର ସଠିକ ରୋଗ ନିରୂପଣ ହୋଇପାରିଲେ କେବଳ ଔଷଧ ସେବନ ଦ୍ୱାରା ରୋଗୀ ସୁସ୍ଥ ହୋଇ ଏକ ସାଧାରଣ ଜୀବନ ବିତାଇ ପାରନ୍ତି। ବାର୍ଦ୍ଧକ୍ୟରେ ପରିସ୍ରାଜନିତ ସମସ୍ୟା ବାର୍ଦ୍ଧକ୍ୟକୁ ଦୁର୍ବିସହ କରିଦେଇପାରେ। ସେଗୁଡ଼ିକୁ ବୟସର ପ୍ରଭାବ ବୋଲି ଧରିନେଇ ସହିଯିବା ଉଚିତ ନୁହେଁ। ଉପଯୁକ୍ତ ଚିକିତ୍ସା ଦ୍ୱାରା ରୋଗୀ ସୁସ୍ଥ ହୋଇ ଏକ ସାଧାରଣ ଜୀବନ ବିତାଇପାରିବେ।

ଆରେ ମୋର କୁନି କୁନି ପିଲାମାନେ, ଶୁଭ ସକାଳ। ଶିଶୁ ସଂସାର କାର୍ଯ୍ୟକ୍ରମକୁ ତମମାନଙ୍କୁ ସ୍ୱାଗତ। ଆଚ୍ଛା କହିଲ ପିଲେ, ତମକୁ ଏଇ ଗରମରେ ଅଧିକ ସମୟ ଗାଧେଇବାକୁ ଇଚ୍ଛା ହୁଏ ନା? ବେଳେବେଳେ ଏମିତି ହୁଏ କି ତମେ ଦିନକୁ ଦୁଇଥର ବି ଗାଧେଇ ପଡ଼। ହେଲେ ମା ମନା କରନ୍ତି, ଏତେ ସମୟ ଗାଧେଇଲେ ପରା ଥଣ୍ଡା ଜ୍ୱର।

0: ହବ। ଠିକ ସେମିତି ଆମ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ବହୁତ ଗରମ ହେଉଥିବାରୁ ସେମାନେ ସ୍ନାନ ବେଦୀକୁ ଆସି 108 ଗରା ପାଣିରେ ଗାଧାନ୍ତି, ଆଉ ଏଇ ଦିନକୁ ଆମେ ଦେବସ୍ନାନ ପୂର୍ଣ୍ଣିମା ବୋଲି କହୁ। ଆଉ ଜାଣିଛ ପିଲେ, ଆସନ୍ତାକାଲି ସୋମବାର ହେଉଛି ଦେବସ୍ନାନ ପୂର୍ଣ୍ଣିମା। ଠାକୁରମାନେ ଗାଧୋଇ ସାରିବା ପରେ ହାତୀ ବେଶ ହୋଇ ସମସ୍ତଙ୍କୁ ଦର୍ଶନ ଦିଅନ୍ତି। ଏହି ବେଶକୁ ଗଜାନନ ବେଶ ବୋଲି କୁହାଯାଏ। ହେଲେ ତାପରେ କଣ ହୁଏ ଜାଣିଛ? ଏତେ ପାଣିରେ ଗାଧୋଇଥିବାରୁ ଆମ ଠାକୁରଙ୍କୁ ଜ୍ୱର ହୁଏ। ସେଥିପାଇଁ ସେମାନେ କଣ କରନ୍ତି ନା, 15 ଦିନ ପର୍ଯ୍ୟନ୍ତ ଅଣସର ଘରେ ରହି ଔଷଧ ଖାଆନ୍ତି ଆଉ ବିଶ୍ରାମ ନିଅନ୍ତି। ତାହେଲେ ଆସ ପିଲେ, ଏଇ ପବିତ୍ର ଦିନ ମାନେ ଦେବସ୍ନାନ ପୂର୍ଣ୍ଣିମା ବିଷୟରେ ଆହୁରି ଅଧିକ କିଛି ଶୁଣିବା। ତମମାନଙ୍କ ପାଇଁ କହିଛନ୍ତି ଶୁଭେନ୍ଦୁ ଶେଖର ସ୍ୱାଇଁ।
1: ପିଲାମାନେ, ଆମର 12 ମାସରେ ସବୁଠୁ ବେଶୀ ଖରା ହୁଏ, ଗରମ ଲାଗେ, ଗୁଳୁଗୁଳି ହୁଏ। ଏଇ ଦୁଇଟି ମାସରେ ବୈଶାଖ ଆଉ ଜ୍ୟେଷ୍ଠ ଏତେ ଗରମ ହୁଏ ଯେ ବାରମ୍ବାର ଆମକୁ ଗାଧୋଇବାକୁ ଇଚ୍ଛା ହୁଏ। ଏହି ଗରମରୁ ଆମ ଠାକୁର, ବଡ଼ ଠାକୁର ବା ବାଦ ଯାଆନ୍ତେ କିପରି? ଆମ ଠାକୁର ତ ପୁରା ମଣିଷ ପରି। ସ୍କନ୍ଦ ପୁରାଣରେ କୁହାଯାଇଛି, ଶ୍ରୀଶ ମାନୁଷ ଲୀଳୟା, ଅର୍ଥାତ୍ ମହାପ୍ରଭୁ ମଣିଷ ଭଳି ଲୀଳା କରନ୍ତି। ତୁମେ ଜାଣିଛ, ଆମେ ପ୍ରତିଦିନ ସ୍ନାନ କରୁ, ମହାପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ପ୍ରତିଦିନ ସ୍ନାନ କରନ୍ତି। ହେଲେ ତାଙ୍କର ପ୍ରତିଦିନର ସ୍ନାନ ହେଉଛି ଦର୍ପଣ ସ୍ନାନ। ତାଙ୍କ ସେବକମାନେ ଏକ ବୃହତ ଦର୍ପଣ ଧରି ତାଙ୍କ ସାମ୍ନାରେ ତାଙ୍କୁ ସ୍ନାନ କରି ଦିଅନ୍ତି। ଜାଣିଛ ପିଲେ, ଠାକୁର ଏ ଯୋଉ ପ୍ରତିଦିନ ସ୍ନାନ କରନ୍ତି ତାକୁ ବିମ୍ବ ସ୍ନାନ ମଧ୍ୟ କୁହାଯାଏ। ହେଲେ ପୁରା ସଶରୀର ସ୍ନାନ କେତେବେଳେ କରିବେ? ନା ଅତ୍ୟଧିକ ଗରମ ହେଲେ ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ତିଥିରେ ସବୁଦିନ, ଯେମିତିକି ଜଗନ୍ନାଥ, ମା ସୁଭଦ୍ରା, ବଳଭଦ୍ର, ସୁଦର୍ଶନ ଠାକୁରଙ୍କୁ ତାଙ୍କ ସେବକମାନେ ପହଣ୍ଡି କରି ସ୍ନାନ ମଣ୍ଡପକୁ ଆଣିବେ। ଆଉ ଜାଣିଛ, ଆନନ୍ଦ ବଜାର ମଧ୍ୟରେ ଆମର ସ୍ନାନ ମଣ୍ଡପ ରହିଛି। ତମେ ଜାଣିଛ ଯେ ଠାକୁର ବର୍ଷକୁ ଦୁଇଥର ରତ୍ନ ସିଂହ ଲୀଳା ଅଟେ ଯାର ପତିତ ପାବନ ଅର୍ଥେ ପ୍ରାସାଦୁବା ହାର। ଆଉ ଏହି ସ୍ନାନ ଯାତ୍ରାକୁ ରଥଯାତ୍ରାର ଆଦ୍ୟ ଯାତ୍ରା ମଧ୍ୟ କୁହାଯାଏ। ପୁରାଣରୁ ଜଣାଯାଏ ଯେ ମହାରାଜା ଇନ୍ଦ୍ରଦୁମ୍ନ ଶୂନ୍ୟବାଣୀ ଶ୍ରବଣ କଲେ ଯେ ମହୋଦଧି ମାନେ ଆମର ଯୋଉ ବଙ୍ଗୋପସାଗର, ତାରି କୂଳରେ ଅପୁରୁଷେୟ ଦିବ୍ୟ ଦାରୁ ଲାଗିଛନ୍ତି, ସେଠାକୁ ଯାଇ ଦର୍ଶନ କରନ୍ତେ। ବିଶ୍ୱାବସୀଙ୍କ ସହଯୋଗରେ ତାଙ୍କୁ ମହାବେଦକୁ ଆଣି 108 କୁମ୍ଭ ମାନେ ଗରାରେ ଜଳରେ ଅଭିଷେକ କରି ପୂଜା କରିଥିଲେ। ଆଉ ସେହି ଦିନଟି ଥିଲା ଜ୍ୟେଷ୍ଠ ମାସ ପୂର୍ଣ୍ଣିମା। ଜାଣିଛ ପିଲେ, ସେହି ଦିନଠାରୁ ଏ ଦିନଟିକୁ ସ୍ନାନ ଉତ୍ସବ ରୂପରେ ବା ଦେବ ସ୍ନାନ ଉତ୍ସବ ରୂପରେ ପାଳନ କରାଯାଉଛି। ଏହାକୁ ମହାପ୍ରଭୁଙ୍କର ପ୍ରକଟ ଦିବସ ବୋଲି ମଧ୍ୟ କୁହାଯାଏ। ଆଉ ଇନ୍ଦ୍ର ନୀଳମଣି ପୁରାଣରେ ଏହାକୁ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଏହି ଦିନ ସ୍ନାନ ପୂର୍ଣ୍ଣମୀରେ ସର୍ବତୀର୍ଥ ଜଳ ଏକାଠି ହୋଇଯାଆନ୍ତି। ଶ୍ରୀମନ୍ଦିରର ଉତ୍ତର ଦ୍ୱାର ବାହାର ବେଢ଼ାରେ ଗୋଟେ କୂଅ ଅଛି, ଯାହାକୁ ସୁନା କୂଅ କୁହାଯାଏ। ସବୁ ତୀର୍ଥର ଜଳ ଏଠି ଏକାଠି ହୋଇଯାଆନ୍ତି। ଜ୍ୟେଷ୍ଠ ମାସ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ହୋମଯଜ୍ଞ ହୁଏ। ଏହି ସୁନା କୂଅକୁ ପୂଜା କରି ସଂସ୍କାର କରାଯାଏ। ପିଲାମାନେ, ତା ପରଦିନଟା ହେଉଛି ପୂର୍ଣ୍ଣିମା, ଦେବସ୍ନାନ ପୂର୍ଣ୍ଣିମା। ତେଣୁ ଠାକୁରଙ୍କୁ ସେନାପଟା ଲାଗି କରି ଧାଡ଼ି ପହଣ୍ଡିରେ ସ୍ନାନ ମଣ୍ଡପକୁ ସେବକମାନେ ନିଅନ୍ତି। ସେଠାରେ ଜଗନ୍ନାଥଙ୍କୁ 35 ଗରା, ବଳଭଦ୍ରଙ୍କୁ 33 ଗରା, ସୁଭଦ୍ରାଙ୍କୁ 22 ଗରା ଓ ସୁଦର୍ଶନଙ୍କୁ 18 ଗରା ଜଳରେ ଅଭିଷେକ କରି ସ୍ନାନ ଇତ୍ୟାଦି କରିଦିଅନ୍ତି। ଦଇତା, ତଳଛୁ, ଗରାବଡ଼ୁ ସେବକମାନେ ଏହି ଦେବସ୍ନାନ କାର୍ଯ୍ୟ କରୁଥାନ୍ତି। ଏହି ସ୍ନାନ ଦେଖିବା ପାଇଁ ଦେଶ ବିଦେଶରୁ ବହୁତ ଭକ୍ତ ଆସି ପହଞ୍ଚନ୍ତି। ଏହାକୁ କୁହାଯାଏ ଯେ ସ୍ୱର୍ଗରୁ ଦେବତାମାନେ ମଧ୍ୟ ଏହି ସ୍ନାନକୁ ନେଇ ଦେଖିବାକୁ ଆସିଥାନ୍ତି। ଗୋଟେ ସୁନ୍ଦର କିମ୍ବଦନ୍ତୀ କହୁଛି, 1432 ମସିହା ବେଳର ଘଟଣା। ମହାରାଷ୍ଟ୍ର ଆର୍ନରର ଏକ ଗ୍ରାମ, ସେ ଗାଁରେ ଜଣେ ଭକ୍ତ ଗଣପତି ଭଟ୍ଟ ଥିଲେ। ସେ ଥିଲେ ଭଗବାନ ଗଣେଶ।

0: ଭକ୍ତ ହେଲେ ସେ ଚାଲି ଆସିଲେ ପୁରୀକୁ। ଯେମିତି ଆସିଲେ ଦେଖିଲେ ଜଗନ୍ନାଥଙ୍କର ଚକା ଆଖି, ସେ ଭକ୍ତଙ୍କର ଆଖି ମାନିଲାନି। ତ ଦେଖିଲେ ଭାଲୁଣୀ ମୁହଁକୁ ଚାଲୁଣୀ ଆଖି, ଏ କି ଠାକୁର! ତେଣୁ ତାଙ୍କ ମନ ଦୁଃଖ ହେଲା, ସେ ଫେରିଗଲେ। ପରେ ମହାପ୍ରଭୁ ଭକ୍ତ ପାଇଁ ତ ପାଗଳ, ତେଣୁ ସେ କ'ଣ କଲେ, ତାଙ୍କ ପରିଚା ସେବକଙ୍କୁ ସ୍ୱପ୍ନରେ ସେ ଭକ୍ତଙ୍କୁ ଫେରେଇ ଆଣିବା ପାଇଁ ନିର୍ଦ୍ଦେଶ ଦେଲେ। ତା ପରଦିନ ସେ ଭକ୍ତଙ୍କୁ ଫେରେଇ ଆଣିକରି ଯେତେବେଳେ ଦେଖନ୍ତି, ସେଦିନ ଥାଏ ଏହି ସ୍ନାନ ପୂର୍ଣ୍ଣିମା। ତେଣୁ ମହାପ୍ରଭୁ ଜଗନ୍ନାଥ କଳା ହାତୀ ଆଉ ବଳଭଦ୍ର ଧଳା ହାତୀ ହୋଇ ଶୁଣ୍ଢ ବଢାଇ ଭୋଗ ଖାଉଛନ୍ତି। ଭକ୍ତ ଗଣପତି ଭଟ୍ଟ ଦେଖିଲେ ସେ ଦିନଟି ସୌଭାଗ୍ୟକ୍ରମେ ଥିଲା ସ୍ନାନ ପୂର୍ଣ୍ଣିମା। ତେଣୁ ମହାପ୍ରଭୁ ସେ ଦିନଟିକୁ ଆମ ସମସ୍ତଙ୍କ ପାଇଁ ଗଜାନନ ବେଶରେ ସଜେଇ ହୋଇ ଆମ ସମସ୍ତଙ୍କୁ ଦର୍ଶନ ଦିଅନ୍ତି। ତେଣୁ କୁହାଯାଏ, ସାକ୍ଷାତ ଦେବ ଜଗନ୍ନାଥଂ ବିଘ୍ନ ବିନାୟକ ସ୍ୱୟଂ, ଅର୍ଥାତ୍ ନିଜେ ଜଗନ୍ନାଥ ଗଣନାଥ ବା ବିନାୟକ ହୋଇ ଆମକୁ ଦର୍ଶନ ଦିଅନ୍ତି। ତେବେ ପିଲାମାନେ, ଅଧିକ ସ୍ନାନ କଲେ ତୁମକୁ ଥଣ୍ଡା ହେଇଯାଏ, ଜ୍ୱର ହେଇଯାଏ, ସେମିତି ମହାପ୍ରଭୁଙ୍କୁ ମଧ୍ୟ ଜ୍ୱର ହେଇଗଲା। ଆଉ ଏ ଜ୍ୱର ପୁରା 15 ଦିନ ହୋଇଥାଏ, ଜାଣିଛ ପିଲେ? ଏହି 15 ଦିନକୁ ଅଣସର ବା ଅଣବସର କୁହାଯାଏ। ଆଗକୁ ଆସୁଛି ରଥଯାତ୍ରା, ସୁଯୋଗ ମିଳିଲେ ବାପା ମା ଆଉ ତମ ପରିବାର ସହିତ ତୁମେ ନିଶ୍ଚୟ ପୁରୀ ଯିବ, ଆଉ ମହାପ୍ରଭୁଙ୍କୁ ଜଗନ୍ନାଥଙ୍କୁ ରଥରେ ଦର୍ଶନ କରିକି ଆସିବ, ଆନନ୍ଦରେ ରହିବ।
1: ହଁ ପିଲେ, ଆମ ଠାକୁରଙ୍କ ଦେହ ଭଲ ହେବା ପରେ ସେମାନେ ରଥଯାତ୍ରାରେ ବୁଲି ବାହାରିବେ, ହେଲା? ତମେମାନେ ତ ଜାଣିଛ, ଆଜି ହଉଛି ଏଇ ଜୁନ୍ ମାସର ଶେଷ ରବିବାର। ଆଜି ତମମାନଙ୍କ ପାଇଁ ବିଚିତ୍ରା କାର୍ଯ୍ୟକ୍ରମ ରହିଛି, ଏଥିରେ ତମେ କେତେ କ'ଣ ସବୁ ଶୁଣିବ। ଏଇ ଟିକିଏ ଆଗରୁ ଠାକୁରଙ୍କ ବିଷୟରେ ତ ଶୁଣିଲ, ଏବେ ଆସ ତମ ପରି ଜଣେ କୁନି ଭାଇ ଅନୁଭବ ପାଣି ପୁରାତନ ରଚନାରୁ କାଳିଆ ସାଆନ୍ତଙ୍କ ପାଇଁ ଗୀତଟିଏ ଗାଇବେ। ଚାଲ ମିଶିକି ଶୁଣିବା।

0: ଠାକୁର ତମମାନଙ୍କୁ ଭଲ ବୁଦ୍ଧି ଦିଅନ୍ତୁ। ତମେ ସବୁ ଭଲ ପିଲା ହୁଅ, ଆଉ ଭଲ ପିଲା ହେବାକୁ ହେଲେ ଭଲ କାମ କରିବାକୁ ପଡ଼ିବ। ଏଇ ଯେମିତି ମିଛ କହିବନି, କାହା ସହ ଛଳନା କରିବନି, ଆଉ ଯଦି ଏମିତି କର ତାହେଲେ କ'ଣ ହୁଏ ଆସ ଶୁଣିବା। ଏଇ ଗପରୁ ଗପଟିକୁ ତମମାନଙ୍କୁ କହିଛନ୍ତି କୁନି ଭଉଣୀ ପ୍ରୀତିରେଖା ସାହୁ।
1: ଗୋଟେ ନଈକୂଳରେ ଗୋଟେ ଜାମୁକୁଳି ଗଛଟେ ଥିଲା। ସେଇ ଜାମୁକୁଳି ଗଛରେ ଗୋଟେ ମାଙ୍କଡ଼ଟେ ରହୁଥିଲା। ତାପରେ ନଈକୂଳରେ ଗୋଟେ କୁମ୍ଭୀରଟେ ଆସିଲା। ତାପରେ ମାଙ୍କଡ଼ କହିଲା, ମାଙ୍କଡ଼ ଭାଇ ମୋତେ କିଛି ଜାମୁକୁଳି ଦିଅ। ତାପରେ ସେ ଜାମୁକୁଳି କିଛି ତା ପାଟିରେ ପକେଇଲା। ତାପରେ କୁମ୍ଭୀର ଜାମୁକୁଳି ଖାଇକି ଖୁସି ହେଇଗଲା। ତାପରେ ସେ କହିଲେ ଯେ ଆଉ ଟିକେ ଜାମୁକୁଳି ପକାଅ ବୋଲିକି। ତାପରେ ଟିକେ ଆଉ ଟିକେ ଜାମୁକୁଳି ପକେଇଲା ମାଙ୍କଡ଼। ତାପରେ ସିଏ ତା ଘରକୁ ଗଲା କୁମ୍ଭୀର। ତାପରେ ତା ସ୍ତ୍ରୀକୁ ସେ ଖାଇବା ପାଇଁ ଦେଲା। ତା ସ୍ତ୍ରୀକୁ ତ ବହୁତ ମିଠା ଲାଗିଲା। ତା ସ୍ତ୍ରୀ କହିଲା ଯେ ମାଙ୍କଡ଼ ତ ସବୁଦିନ ଜାମୁକୁଳି ଖାଏ, ତା କଲିଜା ବି ଟିକେ ଟିକେ ମିଠା ହେଇଥିବ। ତାପରେ ପରଦିନ ସକାଳ ହେଲା। ତାପରେ କୁମ୍ଭୀର ସେ ମାଙ୍କଡ଼କୁ ଧରିବା ପାଇଁ ଗଲା। ସେ ଜାମୁକୁଳି ଗଛ ପାଖରେ ରହିଲା। ତାପରେ ମାଙ୍କଡ଼କୁ କହିଲା, ମାଙ୍କଡ଼ ଭାଇ ଟିକେ ଆସ, ଆମ ଘର ସାମ୍ନାରେ ବୁଲି ଦେଇକି ଆସିବ। ତାପରେ ମାଙ୍କଡ଼ କହିଲା, କୁମ୍ଭୀର ଭାଇ ମୁଁ

0: ବସି ପଡିଲା। କୁମ୍ଭୀର ଗଲା ଅଧା ବାଟରେ ରହିକି କହିଲା, ମୁଁ ତ ଆଜି ତତେ ଖାଇବି, ତ କଲିଜା ଖାଇବି। ତାପରେ ମାଙ୍କଡ଼ ତ ପଚାରିଲା, ସିଏ କହିଲା ଯେ କୁମ୍ଭୀର ଭାଇ, ମୁଁ ମୋ କଲିଜାଟା ସେ ଜାମ୍ବୁକୁଳି ଗଛରେ ଛାଡି ଦେଇକି ଆସିଛି। ତାପରେ କୁମ୍ଭୀର ସେ ଜାମୁକୁଳି ଗଛ ପାଖକୁ ଗଲା। ଯେମିତି ସେ ଜାମୁକୁଳି ଗଛ ପାଖକୁ ଯାଇଛି, ମାଙ୍କଡ଼ ଡେଇଁକି ସେ ଜାମୁକୁଳି ଗଛ ପାଖକୁ ପଳେଇଲା। ତାପରେ ମାଙ୍କଡ଼ କହିଲା, ହେ ଭକା କୁମ୍ଭୀର, ଗଛରେ କଣ କଲିଜା ରହେ? କଲିଜା ଦେହ ଭିତରେ ଥାଏ। ତାପରେ କୁମ୍ଭୀର ସେଠୁ ଚାଲିଗଲା।
1: ପିଲି କହିଲ, ଦେଖି କିଏ ଜମାରୁ ବି ନ ଥକି ସବୁବେଳେ ଚାଲୁଥାଏ। କଣ କଣ କହିଲ? ଘଣ୍ଟା। ହଁ ଠିକ କହିଛ, ଦିନ ରାତି ଚବିଶ ଘଣ୍ଟା ଟିକ୍ ଟିକ୍ କରି ଚାଲୁଥାଏ, କେବେ ବି ବିଶ୍ରାମ ନିଏନି କି କାହାକୁ ଅପେକ୍ଷା କରେନି। ଆଉ ତମେ ସବୁ ଆମର କୁନି କୁନି ପିଲା, କୋଉ କାମରେ ହେଳା ନ କରି ସବୁ କାମକୁ ଠିକ୍ ସମୟରେ ସାରିବ। ଏଇ ଯେମିତି ସକାଳୁ ଠିକ୍ ସମୟରେ ଉଠିବ, ନିତ୍ୟକର୍ମ ସାରିବ, ସ୍କୁଲ ଯିବ, ପାଠ ବେଳେ ପାଠ ପଢିବ, ଖେଳ ବେଳେ ଖେଳିବ, ସବୁ କିଛି କାମ ଠିକ୍ ଠିକ୍ କରିବ। ଏଇ କଥା ଖାଲି ମୁଁ କହୁନି, ଭାଇ ଅନୁଭବ ପାଣି ବି ଗୀତରେ ଗୀତରେ ଗାଇଲେଣି। ଆସ ଶୁଣିବା ଏଇ ଶିଶୁ ସଙ୍ଗୀତଟି, ଯାହାକୁ ଲେଖିଛନ୍ତି କ୍ଷୀରୋଦ ଚନ୍ଦ୍ର ପଥାଳ।

0: ପିଲାମାନେ ମୁଢି ସାଙ୍ଗକୁ କଣ ଭଲ ଲାଗେ କହିଲ?
1: ହଁ, ବାର ମଜା।
0: ଠିକ ସେମିତି ଗୀତ ସାଙ୍ଗକୁ ଭଲ ଲାଗେ।

0: ପ୍ରତିଶତ କରିଦେଇଛନ୍ତି। ସେପ୍ଟେମ୍ବର 22 ତାରିଖ 2025 ଠାରୁ ଲାଗୁ ହେବାକୁ ଥିବା ଏହି ପୂଜା ଉପହାର ଏଣ୍ଟ୍ରି ଲେବଲ୍ ଗାଡ଼ିଗୁଡ଼ିକୁ ଆହୁରି ଶସ୍ତା କରିଦେବ, କିନ୍ତୁ ଲକ୍ଜରୀ କାର୍ ଏବଂ ବଡ଼ ବାଇକ୍ 40% ନୂଆ ସ୍ଲାବ୍ରେ ଆସିଯିବ। ତଥାପି ଏସବୁ ଉପରେ କମ୍ ଟ୍ୟାକ୍ସ ଲାଗିବ।
1: ଜିଏସ୍ଟି ସହିତ ଜଡ଼ିତ ନୂଆ ଖବରଗୁଡ଼ିକ ସାଧାରଣ ଲୋକ ଏବଂ ପୁଞ୍ଜି ନିବେଶକଙ୍କୁ ଆଶ୍ୱାସନା ଦେଉଛି। ସବୁଠାରୁ ବଡ଼ ରିହାତି ଖାଦ୍ୟପେୟ ସାମଗ୍ରୀ ଉପରେ ଦିଆଯାଇଛି। ବ୍ରେଡ୍, ରୁଟି, ଛେନା, ପନିର ଉପରେ ଏବେ କୌଣସି ଜିଏସ୍ଟି ଲାଗୁ ହେବ ନାହିଁ। ଏହାଛଡ଼ା 33 ଜରୁରୀ ଔଷଧର ଦର କମ୍ କରିଦିଆଯାଇଛି, ଯାହାଫଳରେ ଚିକିତ୍ସାର ଖର୍ଚ୍ଚ କମିଯିବ। ଲାଇଫ୍ ଇନ୍ସୁରାନ୍ସ ଉପରେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଜିଏସ୍ଟି ରିହାତି କରିଦିଆଯାଇଛି, ଯାହାଦ୍ୱାରା ପଲିସି କିଣିବା ଏବେ ଶସ୍ତା ହୋଇଯିବ। ଛୋଟ କାର୍ ଏବଂ 350cc ବାଇକ୍ରୁ ଜିଏସ୍ଟି ଉଠାଯାଇ 18% କରିଦିଆଯାଇଛି, ଯାହାଫଳରେ ଏବେ ବାଇକ୍ କିଣିବାର ସ୍ୱପ୍ନ ସାକାର ହେବ।
0: ଯଦି ଆପଣ ଏବେ କୌଣସି ନୂତନ କାର୍ କିମ୍ବା ବାଇକ୍ କିଣିବା ଯୋଜନା କରୁଛନ୍ତି, ଏହା ଆପଣଙ୍କୁ ଏବେ ବହୁତ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ। ଜିଏସ୍ଟି ପରିଷଦ ଛୋଟ କାର୍, 350cc ବାଇକ୍ ଏବଂ ତିନିଚକିଆ ଯାନ ଉପରେ ଟ୍ୟାକ୍ସ 28% ହ୍ରାସ କରି 18% କରିଦେଇଛନ୍ତି। ସେପ୍ଟେମ୍ବର 22 ତାରିଖ 2025 ଠାରୁ ଲାଗୁ
2: ଆରମ୍ଭ କରୁଛୁ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ଶୈଳଭମ ମହାପାତ୍ର।

ଶୁଣୁଥିଲେ ଶୈଳଭମା ମହାପାତ୍ରଙ୍କ କଣ୍ଠରୁ କେତେଗୋଟି ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶ ବୈଳାସର 68ତମ ଭାଗ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର 68ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଭିକାରୀ ଚରଣ ବଳ, ରାମହରି ଦାସ, ମମତାରାଣୀ ସାହୁ ଏବଂ ସଙ୍ଗୀତା ଗୋସାଇଁ। ବର୍ଣ୍ଣନାରେ ଥିଲେ ଝରଣା ଦାସ, ସଙ୍ଗୀତ ପରିଚାଳନା ଅଖିଳ କୁମାର ଲେଙ୍କା, ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି।

ଶ୍ରୋତାବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଆଜି ଦିନ 11:00 ଏବଂ ପରେ ପରେ ଏହାର ଓଡ଼ିଆ ଭାଷାନ୍ତର ଆମ କେନ୍ଦ୍ରରୁ।

ଆକାଶବାଣୀ କଟକ ଆରମ୍ଭ କରୁଛୁ ମୋ ପସନ୍ଦ ପ୍ରଯୋଜନା ଦୁର୍ଗା ମାଝୀ ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ୍ ପ୍ରିୟଦର୍ଶିନୀ।

0: ତେବେ ବନ୍ଧୁ, ଏମିତି ସୁନ୍ଦର ଭାବନା ଆଉ ସୁନ୍ଦର ଚେତନାରେ ଆରମ୍ଭ କରିବା
1: ଆପଣଙ୍କ ସହିତ ମଧୁର ଆଳାପ ଆଉ ମନଛୁଆଁ ଗୀତର ଯୁଗଳବନ୍ଦୀ ମୋ ପସନ୍ଦ।
0: ଦେଖିନବା କିଏ ଅଛନ୍ତି ଆମ ସାଥୀ ଆମ ପାଖରେ ପୁଣି ଫୋନ କଲ୍ରେ।
1: ହ୍ୟାଲୋ, ମୋ ପସନ୍ଦ, କିଏ କହୁଛନ୍ତି?
2: ଆଜ୍ଞା ନମସ୍କାର। ଆଜ୍ଞା, ମୁଁ ନବଘନ ସ୍ୱାଇଁ କହୁଛି। ଜୟ ଜଗନ୍ନାଥ।
0: ନବଘନ ସ୍ୱାଇଁ ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ, କେମିତି ଅଛନ୍ତି?
2: ଆଜି କି ଭାଗ୍ୟ ମୋର ପ୍ରକୃତରେ। ଶୁଣନ୍ତୁ ଆଜ୍ଞା, ଜଗନ୍ନାଥଙ୍କୁ ପ୍ରାର୍ଥନା କରି ମୁଁ ଆଜ୍ଞା ବହୁତ ଲଗଉଛି, ଫିଲ୍ଡ କାମରେ ବହୁତ ବ୍ୟସ୍ତ ଅଛି ଆଜ୍ଞା।

0: ତଥାପି ମୁଁ ଫୋନଟିକୁ ପକେଟରେ ରଖି ବାରମ୍ବାର ବାରମ୍ବାର ମାରୁଛି କିନ୍ତୁ ସେ ଆସେ ନାହିଁ।
1: ଓହୋ,
0: ମୁଁ ରେଡିଓର ଏକଦମ ଜଣେ ପ୍ରକାଣ୍ଡ ଶ୍ରୋତା।
1: ପ୍ରକାଣ୍ଡ ଶ୍ରୋତା, ବାହା ବାହା, ଶୁଣିଲୁ। ରେଡିଓର ଯୋଉ ପ୍ରକାଣ୍ଡ ଶ୍ରୋତା କୋଉଠୁ କହୁଛନ୍ତି ଆପଣ ଟିକେ କହିଦିଅନ୍ତୁ ଆପଣଙ୍କର ଘର ଠିକଣା।
0: ଆମ ଘର କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର, ଗ୍ରାମ ନାମ ଉଜୁଣୀ।
1: ଉଜୁଣୀ ଗୋଟେ ଅଲଗା ପ୍ରକାର ଆମେ କେବେ ଶୁଣିନଥିଲୁ, ବଢିଆ ନା।
0: ଆଜ୍ଞା, ସେଟା ଉଜୁଣୀ ଥିଲା, ଅପଭ୍ରଂଶ ହେଇକି ଉଜୁଣୀ ହେଇଗଲା।
1: ଆଚ୍ଛା, ଆମେ ଓଡିଆ ତ ଆମେ ଅପଭ୍ରଂଶଟା ନୁହେଁ, ଆମେ ଆମ ଷ୍ଟାଇଲ ନାଁଟାକୁ ଚେଞ୍ଜ କରିଦେବୁ।
0: ବ୍ରିଟିଶ ସମୟରେ ଯଦି ବ୍ରିଟିଶ ବାଲା ସେବା ଯିବା ସହ ଜଣେ ସାଧୁ ସେଠି ଗୋଟେ ହୁଙ୍କା ପାଖରେ ବସିକି ଗୀତ ବୋଲୁଥିଲେ, ଉଜାଣୀ ବୃକ୍ଷରେ ଖେଳୁଛି ଲୋଟଣୀ ପାରା।
1: ଆଚ୍ଛା ଆଚ୍ଛା,
0: ସେ ତାକୁ ପଚାରିଛନ୍ତି ହ୍ୱାଟ ହ୍ୱାଟ ହ୍ୱାଟ ୟୁ ହ୍ୱାଟ ଡୁ, ସେ ଉଜାଣୀ କହିଦେଇଛି, ସେଇଟା ସେ ଉଜାଣୀ କରିଦେଇ ପଳେଇଲେ। ଆଉ
1: ସିଏ କଣ କରିଦେଲେ, ଆମେ ଏଇଟାକୁ ଧରିଦେଲେ ନା।
0: ବଡ଼ଜାତ ଅଞ୍ଚଳ ଯୋଉ ଇତିହାସ ଥିଲା, ଇତିହାସରୁ ଆଜ୍ଞା ସଂଗ୍ରହ କରିକି ଲାଇବ୍ରେରୀରୁ ମୁଁ ପଢିକି ଏଟାକୁ ବାହାର କରିଥିଲି। ମୁଁ ଆମକୁ ଆମକୁ ସେଥର କହିଥିଲି।
1: ଯାହା ହଉ, ଆମେ ଗୋଟେ ବଢିଆ କିମ୍ବଦନ୍ତୀ କଥା ଜାଣିବାକୁ ପାଇଲୁ।
0: ଆମର ଗ୍ରାମଦେବତୀ କ୍ଷେତ୍ରପାଳିନୀ ଥିଲେ, ତାକୁ କ୍ଷେତ୍ରପାଳ କରିଦେଇକି ପଳେଇଲେ।
1: ସେ ଯାହା କରିଦେଲେ ଆମେ ସେଟାକୁ ଗ୍ରହଣ କରିଦେଲେ।
0: ଆମର ଅନୁସୂତ ହେଇଗଲା ଧାରାରେ ଜଷ୍ଟ ହିଁ ଫଲୋ ଦେଲା, ଆଉ କିଛି ଉପାୟ ନାହିଁ।
1: କାହିଁ ଉପାୟ ନାହିଁ, ଉପାୟ ଅଛି, ଆମେ ଏବେ ବି ଚେଞ୍ଜ କରିପାରିବା। ଆମେ ତାକୁ ସଂଶୋଧନ କରୁଛନ୍ତି। ଆମେ ଯଦି ସମସ୍ତେ ମିଶି ଆମର ଗ୍ରାମବାସୀ ମାନେ ଆମର ଯୋଉ ପସନ୍ଦର ଜିନିଷଟାକୁ ଆମେ ଚେଞ୍ଜ କରିବାକୁ ଚାହିଁବା, ସବୁ ହେଇପାରିବ। ସେମାନେ କୋଉଠି ଯାଇ ରହିଲେଣି, ଆମେ ସେ ତାଙ୍କରି ନାମକୁ ଜପୁଥିବା କି। ଏତେ ସୁନ୍ଦର ନା
0: ଉଜ୍ଜୟିନୀ,
1: ଯୋଉଟା ସଂଶୋଧନ ଆଣିବା କଥା, ସମସ୍ତେ ମିଶିକି ଚେଷ୍ଟା କଲେ ଯାଇକି ହେଇପାରିବ। ଆଉ ଆପଣ ଟିକେ ଟିକେ ଚେଷ୍ଟା କରନ୍ତୁ, ହେଇପାରିବ। ଆମେ ନେକ୍ସଟ ଟାଇମ୍ ଯେତେବେଳେ ଶୁଣିବୁ ଆଉ ଉଜୁଣୀ ଶୁଣିବୁନି, ଆମେ ଉଜ୍ଜୟିନୀ ଶୁଣିବୁ।
0: ଆଜ୍ଞା ଆଜ୍ଞା, ଆପଣଙ୍କ ଉପଦେଶ ମୋର କର୍ଣ୍ଣଗହରର ଅବସ୍ଥା ଦେଇକି ରହିଲା, ମୁଁ ନିଶ୍ଚିତ ଭାବରେ ଚେଷ୍ଟା କରିବି।
1: ଆପଣଙ୍କ ଭାଷାରେ ଲାଗୁଛି ଆପଣ ସାହିତ୍ୟରେ କିଛି ଆଗକୁ ଯାଇଛନ୍ତି।
0: ମୁଁ ଏହା ସାହିତ୍ୟ ଅନୁରାଗୀ, ଇତିହାସ ଅନୁରାଗୀ, ପ୍ରକୃତରେ ମୁଁ ଭାବିନି ସବୁବେଳେ ଇତିହାସ ହେଉଛି ଆମର ଗୁରୁ। ଆମ ବାପା ମାନେ କେମିତି ଚାଷ କରୁଥିଲେ, ଆମେ କଣ କଲେ ଭଲ ଚାଷ ହେଇପାରିବ, ସେଇଟା ସେ ପେଜ୍କୁ ଓଲଟେଇକି ଦେଖୁ ଆଗେ। ମୁଁ ଆଜ୍ଞା ଭେଟନାରୀ ସର୍ଜନ ରିଟାୟାର୍ଡ।
1: ଆପଣ ରିଟାୟାର୍ଡ କଲେଣି?
0: ଆଜ୍ଞା, ଏବେ ଗୋଟେ ପେସେଣ୍ଟ ପାଖରେ ଅଛି, ମୁଁ ଗାଁ ଠାରୁ ଆସି 9 କିଲୋମିଟର ଦୂରକୁ। ଗୋଟେ
1: ଆପଣ ରିଟାୟାର୍ଡ କଲେଣି?
0: ଏକୋଇଶ ମସିହାରେ ଆମେ ରିଟାୟାର କଲେଣି, 2021 ଏପ୍ରିଲ ରୁ।
1: ବିଲକୁଲ ନୁହେଁ, ମିଛ କଥା କହୁଛନ୍ତି ନା।
0: ନାଇଁ ଆଜ୍ଞା, ମିଛ ସତ କଥା ଆଜ୍ଞା। ମାନେ ମତେ ସମସ୍ତେ କହୁଛନ୍ତି ଆପଣଙ୍କ ଏଜ୍ ହେଇନି, ଆପଣ ରିଟାୟାର କଲେ କେମିତି, ଜାଣନ୍ତି।
1: ଆମେ ତ ଆପଣଙ୍କୁ ଦେଖିପାରୁନୁ, କିନ୍ତୁ ଆପଣଙ୍କର ଭଏସ୍, ଆପଣଙ୍କର କଥାବାର୍ତ୍ତା, ଆପଣଙ୍କର ହସରୁ ଆମେ ଜାଣୁଛୁ ଯେ ଆପଣ ପୁରା ଜଣେ ପିଲା କହୁଛନ୍ତି, ଆପଣ 60 ବର୍ଷରୁ ଉର୍ଦ୍ଧ ବୋଲି ଜଣା ପଡୁନାହାନ୍ତି।
0: ଆଜ୍ଞା, ମୋର ଡେଟ୍ ଅଫ୍ ବାର୍ଥ ହେଉଛି 23/4/1961, ମୁଁ ରିଟାୟାର କଲି 30/4/2021।
1: ଯାହା ହଉ, ଆପଣ ବଞ୍ଚେଇକି ରଖିଛନ୍ତି, ଆପଣଙ୍କର ପୁରା ଜୋସ୍ ଆଣ୍ଡ ହୋସ୍, ଆଉ ତା ସହିତ ଭଏସ୍ ବି ବଢିଆ ରଖିଛନ୍ତି।
0: ସବୁ କଥାଟାକୁ ହସରେ ମୁଁ ତାକୁ କଭର କରିଦିଏ, କାରଣ ମୁଁ ଯେତେ ହସି ପାରିବି ମୋ ଦେହ ଭଲ ରହିବ, ଯାହାକୁ ଦେଖିଲେ କାହିଁ ହସି ଦିଏ। ମୁଁ ବାବୁ ସମସ୍ତେ ହସିବାକୁ ଚେଷ୍ଟା କର, ଆମର ହସଟା ଏମିତି ଗୋଟେ ଔଷଧ ଯେ ଆମ ରୋଗକୁ, ଦେହକୁ କିଛି ରୋଗ ସେ ଆଦୌ ଆଣିବ ନାହିଁ।
1: ଆଉ ଆପଣ ହସନ୍ତି ବୋଲି ସବୁବେଳେ ସ୍ମାର୍ଟ ରୁହନ୍ତି, ଆଉ ବହୁତ ଫୁର୍ତ୍ତିରେ ରୁହନ୍ତି, ସ୍ପିଡ୍ ସ୍ପିଡ୍ କଥାବାର୍ତ୍ତା କରୁଛନ୍ତି, ବହୁତ ବଢିଆ କଥା,
2: ବହୁତ ବଢିଆ କଥା। ଆପଣ ସବୁ କରନ୍ତି, ଘରେ କଣ କରନ୍ତି ଆପଣଙ୍କ ଶ୍ରୀମତୀ?
0: ଶ୍ରୀମତୀ ରୋଷେଇବାସ କରନ୍ତି, ଏମିତି ପ୍ରାର୍ଥନା କରନ୍ତି, ସନ୍ଧ୍ୟା ହେଲେ ଭାଗବତ ପଢ଼ନ୍ତି, ସକାଳେ ଗୀତା ପଢ଼ନ୍ତି। ବାପା ମା ଚାଲିଗଲେଣି ଆଜ୍ଞା, 2014 ମସିହାରୁ ବସରେ ଗଲେ ବାପା, 14 ବୋଉ ଗଲେ, ଆଉ ଜଣେ ଆମର ଯଶୋଦାମା, ତାଙ୍କୁ ସାବତ ମା କହିଲେ ଅତ୍ୟୁକ୍ତି ହବ, ସିଏ ଗଲେ ଜଷ୍ଟ 2025 ମସିହା, ତାଙ୍କର ବାର୍ଷିକ ଶ୍ରାଦ୍ଧ ଏଇ ଜୁନ୍ 3 ତାରିଖରେ ପଡିବ।
1: ଆଉ ଘରେ ଛୁଆମାନେ?
0: ଘରେ ଆଜ୍ଞା ଆମେ ଗୋଟେ ବଡ ପରିବାର, ଆମେ 7 ଭାଇ ଆଜ୍ଞା, 7 ଭାଇରେ 5 ଭଉଣୀ, ମୁଁ ହେଲି ଭାଇ ନମ୍ବର ଭିତରେ 2 ଆଜ୍ଞା। ଆଉ ବଡ ଭାଇ ହଉଛି OPS1 ରିଟାୟାର୍ଡ ଆଡିସନାଲ SP। ମୋ ତଳ ଭାଇଟା ହଉଛି ଆଜ୍ଞା ଡିପ୍ଲୋମା ଅଟୋମୋବାଇଲ ଇଞ୍ଜିନିୟର, ସେ ବି ରିଟାୟାର୍ଡ କଲାଣି, ସ୍ପନ୍ଦରନରେ ଥିଲେ।
1: ସମସ୍ତେ ରିଟାୟାର୍ଡ କରିଗଲେଣି?
0: ନାଇଁ, ଆଉ ଗୋଟିଏ ଭାଇ 4 ନମ୍ବର ସେ ଅଛନ୍ତି ବର୍ତ୍ତମାନ ପ୍ରିନ୍ସିପାଲ ଗୋଟେ କଲେଜରେ କେଉଁଝର ପାଖରେ ଶୁଆକାଟି ପଟେଶ୍ୱର ମହାବିଦ୍ୟାଳୟ।
1: ଆପଣଙ୍କର ତାହେଲେ ସମସ୍ତେ ବହୁତ ଭଲ ଭାବରେ ଏଷ୍ଟାବ୍ଲିଶ ହେଇଯାଇଛନ୍ତି?
0: ଆଜ୍ଞା, 5 ନମ୍ବର ଭାଇଟି ଇଲେକ୍ଟ୍ରିକାଲ ଇଞ୍ଜିନିୟର, 6 ନମ୍ବର ଭାଇଟି ସିଭିଲ ଇଞ୍ଜିନିୟର, ଆଉ 7 ନମ୍ବର ଭାଇଟି ବିଜନେସ କରୁଛି, ପ୍ଲାଣ୍ଟ ସପ୍ଲାଏ କରୁଛି, କଳିଙ୍ଗନଗର ପ୍ଲାଣ୍ଟ ଏରିଆକୁ ହାଇଡ୍ରୋଲିକ ଗୁଡା ସପ୍ଲାଏ କରୁଛି।
1: ଆପଣଙ୍କର ବଡ ଫ୍ୟାମିଲି ଭିତରେ ସମସ୍ତଙ୍କ ଭିତରେ ଭଲ ସହଯୋଗ ଅଛି?
0: ଏକ ମନରେ ଅଛନ୍ତି, ଆମ ଭିତରେ କିଛି ଫ୍ରାକ୍ଚର ଏବଂ ଡେଭଲପ କରି ନାହିଁ। ମାନେ ଆମ ପରିବାର ଗୋଟେ ବଡ ଇତିହାସ ହେଉଛି, ସେ ଗୁରୁଜନ କଣ କହିଲେ ଆମେ ପ୍ରଥମେ ଶୁଣିବୁ, ସେ କଥାଟାକୁ ଶୁଣିକି ନିରବ ରହିବୁ, ପରବର୍ତ୍ତୀ କ୍ଷେତ୍ରରେ ବାପା ମତେ କହିଲେ ତୁ ଏ ପଥରଟା ଉଠା, ମୁଁ ହଠାତ୍ କେବେ କହିବିନି ବାପାଟା ଉଠେଇବି ନାହିଁ, କିନ୍ତୁ ପରବର୍ତ୍ତୀ କିଛି ସମୟ ପରେ ବା କିଛି ଘଣ୍ଟା ପରେ ବା ଗୋଟେ ଦିନ ପରେ ବାପା ଏ ପଥରଟା କାହିଁକି ଉଠେଇବା, କଣ ପାଇଁ ଉଠେଇବା, ଆମେ ସେଇ ସାଧାରଣ ହିସାବରେ ପ୍ରଶ୍ନଟା ପଚାରୁ।
1: ଆପଣଙ୍କ ପରିବାରର ଇତିହାସ ନୁହେଁ, ଏଟା ଆପଣଙ୍କ ପରିବାରର ପରମ୍ପରା। ଇତିହାସ ହେଲେ ତ ଇତିହାସ ହେଇଗଲା, ଆଉ ତାକୁ ସେଟା ପୁନର୍ଆଲୋଚନା କରାଯାଏନି, ଏଟା ଆପଣଙ୍କ ଘରର ପରମ୍ପରା। ସେଇ ପରମ୍ପରାରେ ଆପଣ ସୁନ୍ଦର ଭାବରେ ଭଲ ଭାବରେ ଭଲ ସମ୍ପର୍କରେ ରହନ୍ତୁ। କିନ୍ତୁ ଆପଣଙ୍କର ପୁଅ ଝିଅଙ୍କ କଥା କହିଲେନି?
0: ଆଜ୍ଞା, ପୁଅ ହଉଛି ଡକ୍ଟର, ମେଡିକାଲ ଡକ୍ଟର, ସେ MBBS ପରେ ଆପଣ ଏବେ ଗାଇନିକୋଲୋଜିର ଫେଲୋସିପ୍ରେ ଅଛି, ସର୍ଭିସ୍ କରୁଛି ଆପଣ ଜଗନ୍ନାଥପୁର ମେଡିକାଲ ଆଶ୍ରମ ମାଙ୍ଗା ବ୍ଲକରେ ରହୁଛି କଟକରେ। ଝିଅ ହଉଛି ବ୍ୟାଚେଲର ଅଫ୍ ହୋମିଓ ମେଡିସିନ୍।

0: ମେଡିସିନ ଡିପାର୍ଟମେଣ୍ଟ ରେ ଅଛନ୍ତି
1: ଆପଣ ଡାକ୍ତର ସେମାନେ ବି ଡାକ୍ତର
2: ଆଜ୍ଞା ଆଜ୍ଞା ପୁଅ ଝିଅ ଜଣା ଡାକ୍ତର
1: ଆଚ୍ଛା ଭଲ କଥା ଭଲରେ ସମସ୍ତେ ଆଗକୁ ବଢନ୍ତୁ ଖୁସିରେ ରୁହନ୍ତୁ କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ
2: ସେଇ ଚକାନୟନକୁ ସବୁବେଳେ ଭରସା କରି ଚାଲିଛୁ ମା ତାରିଣୀ ଅଛନ୍ତି ଏପଟରେ ଜଗନ୍ନାଥ ଅଛନ୍ତି ସେପଟରେ ଯାହା ଯେତେବେଳେ ପଡ଼ା ତାଙ୍କ ଉପରେ ପକେଇ ଦଉଛୁ ଜଣଉଛୁ ପ୍ରଭୁ ଏଇ ବାଟରେ ଆମେ ଯାଉଛୁ ପିଲାମାନେ ଏଇ ବାଟରେ ଯାଉଛନ୍ତି ଆପଣ ଦେଖୁଥାନ୍ତୁ କୋଉଠି ଠିକ ହେଲା ଭୁଲ ହେଲା ଆପଣ ସଚେତନ କରେଇବେ
1: ନିଶ୍ଚୟ ଆପଣ କହିଦିଅନ୍ତୁ ଆଜି କଣ ଗୀତ ଶୁଣିବେ
2: ଆଜ୍ଞା ମୁଁ ଜଣେ ପ୍ରକୃତି ପ୍ରେମୀ ଯେତେବେଳେ ଆପଣଙ୍କର ଫୁଲ ଚନ୍ଦନ ଫିଲ୍ମ ସୁଟିଂ ହଉଥିଲା ଆପଣ ଚିକିଣିଆ ଡିଷ୍ଟ୍ରିକ୍ଟ ଫାର୍ମରେ କେଉଁଝରରେ ସେତେବେଳେ ମୁଁ ସର୍ଭିସ ଆରମ୍ଭ ବୟାଳିଶ ମସିହାରେ ମୁଁ ଯାଇଥିଲି ଦେଖିବା ପାଇଁ ସେ ଗୀତଟି ଏଇ ଯେ ବନଲତା ପାହାଡ କେବେ
1: ଆମେ ତାହେଲେ ଶୁଣେଇ ଦଉଛୁ ଆପଣଙ୍କ ଏଇ ସୁନ୍ଦର ଗୀତଟି
2: ଆଜ୍ଞା ହଉ
0: ନମସ୍କାର।

0: ଚନ ଦର୍ଶନ କରିବେ ପ୍ରଭୁଙ୍କ ସ୍ନାନ
1: ମାନବୀୟ ଲୀଳା ପ୍ରଭୁ କରିବେ ଭକତ ଜନଙ୍କ ମନ ମୋହିବେ
0: ସ୍ୱରକୁ ଦେବତା ଆସନ୍ତି ଧାଇ ଏ ଦିବ୍ୟ ଲୀଳାର ଦର୍ଶନ ପାଇଁ
1: ତୁମ୍ଭ ଦିବ୍ୟ ସ୍ନାନ ଦେଖିବା ପାଇଁ ନିୟ ପ୍ରଭୁ ତୁମ ଡୋରି ଲଗାଇ
0: ନମିତା ଜସ୍ମିନ ଭଗ୍ନୀ ମଥାର ଢାଳି ଦିଅ ତୁମ ଆଶିଷ ଧାର
1: ମୋ ପସନ୍ଦର ସବୁ ଶ୍ରୋତାଙ୍କୁ କର ଆଶୀର୍ବାଦ ଟେକି କରକୁ
0: ସ୍ନାନ ପୂର୍ଣ୍ଣିମାର ସ୍ନାନ ଜଳରେ ଜଗତର ପାପ ଧୋଇଯିବରେ

0: ଲେଖିଛନ୍ତି ଅବିନାଶ ଦାସ ଅନ୍ତର୍ଗତ ଶ୍ରୀ ବଳଦେବଜୀ କେନ୍ଦ୍ରାପଡ଼ାରୁ।
1: ରଥଯାତ୍ରାର ପ୍ରାରମ୍ଭ ପର୍ବ ଆଜି ଏହି ସ୍ନାନ ପୂର୍ଣ୍ଣିମା ସ୍ନାନ ମଣ୍ଡପରେ ବିଜେ କରିଛନ୍ତି ତିନି କମନୀୟ ପ୍ରତିମା।
0: 108 କୁମ୍ଭ ଚଳେ ସ୍ନାନ କରି ଝଲସୁ ଅଛନ୍ତି ମଣିମା, ଗଜାନନ ବେଶ ଧାରଣ କରି ସେ ପ୍ରକଟନ୍ତି ତାଙ୍କ ମହିମା।
1: ଅସୁମାରୀ ଶ୍ରଦ୍ଧାଳୁ ଜନଙ୍କ ଭିଡ଼, ଉତ୍କଣ୍ଠାର ନାହିଁ ଉପମା, ଅମାବାସ୍ୟା ରାତ୍ରେ ତାରକା ଜେସନୀ ଗଣିବା ସମ୍ଭବ ହୁଏ ନା।
0: ବଳିଆ କାଳିଆ ମଧ୍ୟ ବିରାଜିତା, ପିତବନ୍ନା ସୁଭଦ୍ରା ମା, କି ଉପମା ଦେବା ଜଗଜ୍ଜନନୀକୁ, ସବୁ ତ ତାଙ୍କର ସର୍ଜନା।
1: ତ୍ରିଦେବ ଦର୍ଶନୀ ଇନ୍ଦ୍ରଦେବ ପ୍ରୀତ ରଚନ୍ତି ବୌଦ୍ଧ କାଳୀମା, ବରଷା ଜଳରେ ତୃପତ ହୋଇବ ପ୍ରତୀକ୍ଷାରେ ବସୁମତୀ ମା'।

0: ଲେଖିଛନ୍ତି ଦେଶଦୀପ ଇଚ୍ଛାପୁର ଶ୍ରୀ ବଳଦେବଜୀଉ କେନ୍ଦ୍ରାପଡ଼ାରୁ।
1: ଜ୍ୟେଷ୍ଠ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ର ଧାମରେ କାଳିଆର ସ୍ନାନ ଜାତ ଉତ୍କଳ ପ୍ରଦେଶେ ପଢୁଆ ହୋଇ ପ୍ରତି ଘରେ ଜ୍ୟେଷ୍ଠ ସୁତ।
0: ପ୍ରାତଃ ସମୟରେ ସ୍ନାନ ସାରି ସିଏ ନବ ବସ୍ତ୍ରରେ ଆବୃତ ବାପା ବୋଉ ଦେବ ଦେବୀଙ୍କୁ ପ୍ରଣାମୀ ଲଭିଥାଏ ଆଶୀର୍ବାଦ।
1: ଆମ ସଂସ୍କୃତିରେ ଜ୍ୟେଷ୍ଠ ସନ୍ତାନର ଥାଏ ଯଥେଷ୍ଟ ମହତ୍ତ୍ୱ। ପିତାମାତା ଅନ୍ତେ ସିଏ ବାହିଥାଏ ସଂସାର ରୂପକ ପୋତ।
0: କନିଷ୍ଠମାନଙ୍କୁ ସ୍ନେହାଧର ସହ କରେ ସେ ଅନୁଶାସିତ ସତ୍ଶିକ୍ଷା ସାଙ୍ଗକୁ ସତ୍ମାର୍ଗରେ ତାଙ୍କୁ କରେ ସେ ପରିଚାଳିତ।
1: ବିବେକ ବିଚାରେ ଜ୍ୟେଷ୍ଠ ସୁତ ହେଲେ ବଂଶର ଉଡ଼ଇ ନେତା।

0: ଲେଖିଛନ୍ତି ସ୍ୱର୍ଣ୍ଣଲତା ସାହୁ ବାଲିଆଡେରା ବିସ୍ କେନ୍ଦ୍ରାପଡା।
1: ଗଣପତି ଭଟ୍ଟ ଗଣେଶଙ୍କ ଭକ୍ତ ଶ୍ରୀକ୍ଷେତ୍ରକୁ ଆସିଥିଲେ। ଶ୍ରୀମନ୍ଦିରରେ ଗଣେଶଙ୍କୁ ନ ଦେଖି ଫେରି ଚାଲି ଯାଉଥିଲେ।
0: ଭକ୍ତର ମନକୁ ଜାଣି ଜଗନ୍ନାଥ ଗଣପତି ରୂପ ହେଲେ। ସ୍ନାନ ପୂର୍ଣ୍ଣିମାରେ ଗଣେଶଙ୍କ ରୂପ ଗଣପତି ଭଟ୍ଟ ଦେଖିଲେ।
1: ସେହି ଦିନଠାରୁ ସ୍ନାନ ପୂର୍ଣ୍ଣିମାରେ ହେଲେ ଗଜାନନ ବେଶ। ଭକ୍ତଙ୍କ ପାଇଁକି ଭିନ୍ନ ଭିନ୍ନ ବେଶ ହୁଅନ୍ତି ଶ୍ରୀଜଗନ୍ନାଥ।
0: 108 ଗର ଜଳରେ ସ୍ନାନ କରନ୍ତି କାଳିଆ ଦିଅ, ଗଜାନନ ବେଶେ ଦର୍ଶନ ଦିଅନ୍ତି ଛୁଟଇ ଭକ୍ତଙ୍କ ସୁଅ।
1: ତୁଳସୀ ରସିଆ ଭାବ ବିନଦିଆ ହେ ପ୍ରଭୁ ଶ୍ରୀକ୍ଷେତ୍ରବାସୀ, ହୃଦୟ ମନରୁ ଭକ୍ତି ପୁଷ୍ପାଞ୍ଜଳି ତୁମ ଚରଣରେ ଦେଲି ଅର୍ପି।
0: ଏତିକି କରୁଣା କର ଦୀନବନ୍ଧୁ, ଦୁଃଖ ଯାତନାକୁ ହରିନିଅ, ଭଲରେ ଭଲରେ ଦିନ କଟିଯାଉ, ବୈକୁଣ୍ଠରେ ସ୍ଥାନ ଦିଅ।

0: ଲେଖିଛନ୍ତି ଗୋବିନ୍ଦ ବେହେରା ଡାଙ୍ଗମାଳ କେନ୍ଦ୍ରାପଡ଼ାରୁ।
1: ଏମିତି ଠାକୁର ଦେଖିଛ କି କେବେ, ମାନବ ଶରୀର ପରି ମହାସ୍ନାନ କରେ ଗ୍ରୀଷ୍ମର ତାତିରେ ଭାଇ ଭଉଣୀଙ୍କୁ ଧରି।
0: ଜ୍ୟେଷ୍ଠ ମାସ ଶୁକ୍ଳ ପୂର୍ଣ୍ଣିମା ତିଥିରେ ସ୍ନାହାନ ମଣ୍ଡପେ ବସି ଚକା ନୟନରେ ଦେଖୁଥାଏ ପୁଣି ମୁରୁକି ମୁରୁକି ହସେ।
1: ମନ୍ତ୍ରସ୍ନାନେ ପ୍ରଭୁ ମନ ନ ବୁଝିଲା, ଜଳେ କଲ ମହାସ୍ନାନ, ଅଗୁରୁ ଚନ୍ଦନ କର୍ପୂର ମହକେ ମହକିତ ଭକ୍ତ ମନ।
0: ସୁଷମ ସମ୍ଭାରେ ସୁସଜ୍ଜିତ ବେଦୀ ଦିଶୁଅଛି ଶୋଭାପନ୍ନ, ଭକତ ଗହଳି ବଢୁଅଛି ଧୀରେ କରିବାକୁ ତୁମ ଦର୍ଶନ।
1: ଚାତକ ପରିକା ଆତୁର ପରାଣେ ରହିଛନ୍ତି ସର୍ବେ ଚାହିଁ, ତବ ନାମ ଜପି ଡାକନ୍ତି ଭକତେ ଜୟ ପ୍ରଭୁ ଭାବ ଗ୍ରାହୀ।
0: ଶଙ୍ଖ ହୁଳହୁଳି ଉଛୁଳି ପଡୁଛି ବଡ଼ଦାଣ୍ଡେ ଭିଡ଼ ଭାରି, ନୃତ୍ୟାଙ୍ଗନାମାନେ ନୃତ୍ୟ କରନ୍ତି ହୃଦୟରେ ଭକ୍ତି ଭରି।
1: 108 ଗରା ସୁନାକୂପ ଚଳେ ମନ୍ତ୍ର ଶୁଦ୍ଧେ ଶୁଦ୍ଧ କରି, ଗରବଡ଼ୁମାନେ ଯତ୍ନେ ରଖନ୍ତି ଗନ୍ଧ କର୍ପୂରକୁ ଭରି।
0: ମହମହ ବାସେ ଶ୍ରୀଅଙ୍ଗ ତୁମର ରୂପ ଦିଶେ ବିବର୍ଣ୍ଣ ଗଜାନ।

0: ବେଶେ ଭକତଙ୍କୁ ପ୍ରଭୁ ଦିଅ ଦିବ୍ୟ ଦର୍ଶନ।
1: ସାହାଣ ମେଳାରେ ଭକତ ହରସେ ଲଭି ତୁମ ଦର୍ଶନ, ଭକତି ଚିତ୍ତରେ ଶ୍ରୀପୟର ତୁମ କରିଥାନ୍ତି ଭକ୍ତି ଧ୍ୟାନ।
0: ଧନ୍ୟ ଧନ୍ୟ ପ୍ରଭୁ ଧନ୍ୟ ତୁମ ଲୀଳା, କିଏ ବା କରିବ ଆନ, ମାନବ ପରିକା ଲୀଳା ଖେଳା କର ଭକତ ଜୀବନ ଧନ।
1: ଜୟ ଜଗନ୍ନାଥ ପତିତ ପାବନ, ଜୟ ପ୍ରଭୁ ଦାରୁ ବ୍ରହ୍ମ, ତୁମରି ପୟରେ ମନ ମୋର ଥାଉ, ତୁଣ୍ଡେ ଚପି ତୁମ ନାମ, ତୁଣ୍ଡେ ଚପି ତୁମ ନାମ।
2: ହ୍ୟାଲୋ
0: ହ୍ୟାଲୋ ମୋ ପସନ୍ଦ
2: ଅପା ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର ଜୟ ଜଗନ୍ନାଥ, ଆପଣଙ୍କର ପରିଚୟ ଆମେ ଦବୁ ନା ଆପଣ ଦେବେ କୁହନ୍ତୁ।
2: ଆପଣ ଦେଇଦେଲେ
3: ରଶ୍ମି ରଞ୍ଜନ ସାହୁ ଫୁଲଖରା
0: ତିନତା ବଜାର
2: ଘର ହରିଲ ଜନାର୍ଦ୍ଦନଙ୍କ ପାଖରେ।
3: ରଶ୍ମି ରଞ୍ଜନ ନମସ୍କାର, କେମିତି ଅଛନ୍ତି ଆପଣ?
2: ମୁଁ ବା ସବୁବେଳ ପାଇଁ ବୋବାଲ
0: ବୋବାଲି ଶ୍ରୋତା ଆମର ହଜି ଯାଇଥିଲେ ବହୁତ ଦିନ ତଳୁ।
3: ଆମେ ତ ଜାଣିଛୁ ଆପଣ ବୋବାଲ, କିନ୍ତୁ ସେ ବୋବାଲ ୱାର୍ଡଟା ଟିକେ ଆପଣଙ୍କ ମୁହଁରୁ ଅଲଗା ଲାଗେ, ତ ସେଇଟା ଶୁଣିବା ପାଇଁ ଆମେ ଇଚ୍ଛା କରୁଥିଲୁ।
2: ଆଜ୍ଞା,
0: ଆକ୍ଚୁଆଲି ଅଲଗା ଏଇଥିପାଇଁ ଲାଗେ କାରଣ ସେ ସବୁବେଳେ ବୋବାଲ ଥାନ୍ତି, ସେଇଥିପାଇଁ ଅଲଗା ଲାଗେ।
2: ରଜ ସରଗରମ ଚାଲିଛି, ଆଉ ଟିକେ ଅଧିକା ବୋବାଲ ଅଛି।
3: ରଜ ସରିଲାଣି ଆପଣଙ୍କର? କଣ ରଜ ମହଲଟା ଯାଇନି କି? ରଥ ଆସିବାକୁ ହେଲାଣି ଆଉ ଆପଣଙ୍କର ବୋଧେ ରଜ ବଜାର ସରିନି, ସେଥିପାଇଁ ରଜକୁ ମନେ ପକାଉଛନ୍ତି।
2: ଖରା ଗଲା, ବର୍ଷା ଆରମ୍ଭ ହେଇଯାଇଛି ନା ରଜରେ, ତେଣୁକରି ଟିକେ ପାଗଟା ଭଲ ଅଛି, ତେଣୁକରି ଭଲ ଲାଗୁଛି।
3: ଏ ବର୍ଷ ଏତେ ଗରମ ପଡିଲା, ସମସ୍ତେ ଅସ୍ତବ୍ୟସ୍ତ ହେଇଗଲେ, ସେଥିପାଇଁ ରଜକୁ ଅପେକ୍ଷା କରିଥିଲେ। ରଜ ଆସୁ ଆସୁ ସମସ୍ତଙ୍କ ମନ ଶାନ୍ତି, ଏବେ ପୁଣି ପ୍ରଭୁଙ୍କର ଆଗମନକୁ ଅପେକ୍ଷା।
2: ଆଜ୍ଞା,
0: ତାପରେ ନୂଆ ଅଭିଯୋଗ ଆସିବ, ବହୁତ ବର୍ଷା ହେଲା, ବହୁତ
2: ବର୍ଷା ହେଲା, ପ୍ରବଳ ପବନ ହେଲା, ଚାଲିବ ନୂଆ ଅଭିଯୋଗ।
3: ବନ୍ୟା ବନ୍ୟା ବନ୍ୟା ବନ୍ୟା, ଓଡିଶାରେ ତ ବନ୍ୟା, ପ୍ରତି ବର୍ଷ ବନ୍ୟା, କୋଉଠି ନା କୋଉଠି ବନ୍ୟା ହବ।
2: ଆଜ୍ଞା,
0: ଏଇଟା ତ ଚିରାଚରିତ କଥା ହେଇଗଲାଣି, କିନ୍ତୁ ଯୋଉମାନେ କଷ୍ଟଟା ବେଶୀ ଭୋଗୁଛନ୍ତି ସେଇମାନଙ୍କୁ ହିଁ ଜଣା ଯେ କଷ୍ଟଟା କେମିତି ଲାଗୁଛି। ଆଉ ଆପଣଙ୍କର ବୋବାଲିଆ କଥା ଦି ଚାରିଟା ହେଇଯାଉ।
2: ମୋର ସବୁ ମୋବାଇଲ
0: କୁହନ୍ତୁ କଣ ଖାଇଛନ୍ତି ଆଜି?
2: ଆଜି ସକାଳୁ ଖାଇଛି ରୁଟି ବୁଟ ଆଳୁ ତରକାରୀ।
0: ଆରିଆ ବଢିଆ, ସକାଳୁ ସକାଳୁ ବୁଟ ଆଳୁ ତରକାରୀ ରୁଟି ଖାଇଦେଲେଣି। ଆଉ ଆପଣଙ୍କ ଝିଅ କୁଇନ
2: କୁଇନ ତାର ଗୋଟେ ସାଇକେଲ କିଣା ହେଇଛି, ସାଇକେଲ ଧରି ବୁଲୁଛି, ସ୍କୁଲ ଯାଉଛି।
0: ମାନେ ଆଗରୁ ଯୋଉ ସାଇକେଲ ଟା କିଣା ହେଇଥିଲା ଛୋଟ ହେଇଗଲାଣି, ଏବେ ବଡ ସାଇକେଲ କିଣା
2: ହେଇଗଲା, ଏବେ ବଡ ସାଇକେଲ କିଣା ହେଇଛି।
3: ଆଉ କୁଇନ କଣ ଏଇ ଖାଦ୍ୟ ଖାଏ, ରୁଟି ଆଉ ବୁଟ ଆଳୁ ତରକାରୀ ନା ସେ ତାର ଅଲଗା?
2: କୁଇନ ର ଯାହା ହବ ସବୁ ଚଳିବ, କିନ୍ତୁ ତାର ଯଦି ବୁଧବାର ଟିକେ ଚିକେନ ଦରକାର, ବୁଧବାର ଯଦି ସଂକ୍ରାନ୍ତି ପଡିଲା କି କୌଣସି ପର୍ବପୂର୍ବାଣି ପଡିଲା, ଯିଏ କ୍ୟାଲେଣ୍ଡର ଲେଖିଛି ତାଙ୍କ ମୁଣ୍ଡ ଯଦି ବୁଝି ନାହିଁ, ତା ଗୁରୁବାର କରିଦେଇଥାନ୍ତି, ମଙ୍ଗଳବାର କରିଦେଇଥାନ୍ତି, କି ଜାଣୁଥିଲା ଲେଖା ସରିଲା ପରେ ଅସୁବିଧା ହେଇଯାଉଛି।
3: ଖାଲି କଥା କହୁଛି ନା ଭଲ ପାଠ ପଢୁଛି? ସେ
2: ପାଠ ବି ଭଲ ପଢେ।
3: କୋଉ କ୍ଲାସ ହେଲା ତାର?
2: ସିକ୍ସ
3: କ୍ଲାସ ହେଇଗଲାଣି ଏ ଭିତରେ ବାବା। ସମୟ କେମିତି ଯାଉଛି,
0: ଛୋଟରୁ ବଡ ହେଇଗଲାଣି।
3: ହଁ, ସମୟ କେମିତି ଧାଉଁଛି, ଯାଉନି ତ ଧାଉଁଛି।
0: ଆପଣଙ୍କ ସ୍ତ୍ରୀ କେମିତି ଅଛନ୍ତି?
2: ଭଲ ଅଛନ୍ତି।
0: ଭଲ ଅଛନ୍ତି, ଟିକେ ଭଲରେ କହିଲେନି?
2: ଭଲରେ କହିବା କେମିତି କହିବେ?
0: ହଁ ଟିକେ କହିଥାନ୍ତେ ନା। ଆଉ ଆପଣଙ୍କ ସ୍ତ୍ରୀଙ୍କ ବିଷୟରେ ପଚାରୁ, ଟିକେ ବନେଇ ଚୁନେଇ କହିବେ ନା?
2: ବନେଇ ଚୁନେଇ ଯେତେବେଳେ ବାହାଘର ପୂର୍ବରୁ କୁହାଯାଉଥିଲା, ଏବେ ବାହାଘର ପରେ ଭଲ ଲାଗୁ।
3: ଏବେ ବନେଇ ଚୁନେଇ ଖାଲି ଝିଅ ବିଷୟରେ, ଆଉ କିଛି ଝିଅ ବିଷୟରେ ବଢିଆ କିନା ବାଗିକି କହୁଛନ୍ତି। ହଉ, ଆପଣଙ୍କର ଦୋକାନରେ ବିକ୍ରି ବଟା ସବୁ ଭଲ ଚାଲିଛି?
2: ସବୁ ଠିକ ଠାକ ଅଛି,
0: ପ୍ରଭୁ ଜନାର୍ଦ୍ଦନଙ୍କ କୃପାରୁ ଆପଣଙ୍କ ଦୋକାନରେ ବିକ୍ରି ବଟା ସବୁବେଳେ ଭଲରେ ଚାଲିଥାଉ।
2: ଆଜ୍ଞା,
3: ସବୁବେଳେ ରହିଥାନ୍ତୁ ସେଠି ବୋବାଲି, କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ?
2: ଆପଣ କହିଲେନି ତ ରଜରେ କଣ ବୁଲାବୁଲି କଲେ ସବୁ?
3: ରଜ ଯେମିତି ହୁଏ ସେମିତି ହେଲା, ଆଉ ଏଟା ସିନା ଆଗରୁ ପଚାରିଥିଲେ ହେଇଥାନ୍ତା, ଏବେ ଆଉ କଣ ପଚାରନ୍ତି, ସେମିତି କହିବାନି ଆଉ କେମିତି କହିବା।
0: ରଜ ରଜ ଭଳି ଅଛି,
3: ରଜ ଆଗରୁ ସିନା ପଚାରିଥିଲେ ସେଟା କୁହା ହେଇଥାନ୍ତା, ସେମିତି ଯେମିତି ଆପଣ କହିଲେ ବାହାଘର ଆଗରୁ ପଚାରିଥିଲେ କହିଥାନ୍ତେ, ଆମେ ରଜ ଆଗରୁ ପଚାରିଥିଲେ କହିଥାନ୍ତେ, ଏବେ କହିଲୁ ହଁ ସେମିତି ହେଲା ଯେମିତି ହବା କଥା।
2: ରଜଟା ଆକ୍ଚୁଆଲି ଆମ ଆଡେ ଟିକେ ଗରମ ଫରମ ଅଧିକା ହେଲା, କାରଣ ବାଲେଶ୍ୱର ଆଡେ ଗରମ ହବ ନାହିଁ କି ଆମର ଆଠଗଡ ଆଡେ ବି ଗରମ ହବନି, ଗଛ ବୃକ୍ଷ ଆଠଗଡ ଅଧିକା, ବାଲେଶ୍ୱର ପବନ ପାଣି ଅଧିକା।
0: ଆପଣଙ୍କ ଏରିଆରେ ଗଛ କାହିଁ କାଟୁଛନ୍ତି?
3: ସେ ଗରମ କଥା ଛାଡ଼ନ୍ତୁ, ଆମେ ଯାହାକୁ ଭୁଲିଗଲେଣି ଭୁଲିଗଲେଣି, ଖରାପ କଥା ଗୁଡାକୁ ମନେ ପକେଇବାନି,
0: ଯୋଉଟା ବାଧିଲା ବହୁତ ସେଇଟା ଆଉ ମନେ ରଖିବାନି, ଯୋଉଟା ଭଲ ଲାଗିବ ଭଲ ଲାଗୁଛି ସେଇଟା ମନେ ରଖିବା, ଆଉ ତାରି ବିଷୟରେ କଥା।
3: ଆମର ପ୍ରଭୁ ଆସୁଛନ୍ତି, ଆପଣଙ୍କର ଜନାର୍ଦ୍ଦନଙ୍କ ଦୟାରୁ ଆପଣମାନେ ସମସ୍ତେ ଭଲରେ ରହନ୍ତୁ। ଯୋଉ ଆସୁଛି ସ୍ନାନ ପୂର୍ଣ୍ଣମୀ ରଥଯାତ୍ରା, ଏସବୁକୁ ଆମେ ଅପେକ୍ଷା କରି ରହିଛୁ, କେବେ ଆମର ପ୍ରଭୁ ବଡଦାଣ୍ଡକୁ ଓହ୍ଲେଇ ଆସିବେ,
0: ଆମେ ଦର୍ଶନ ପାଇବୁ, ତାଙ୍କର ସବୁ ଚାଲିବ ଲୀଳା ଖେଳ, ତାପରେ ଆମେ ସମସ୍ତେ ତାଙ୍କୁ ଆଖି ସାମ୍ନାରେ ବହୁ ପାଖରେ ଦେଖିବାର ସୁଯୋଗ ପାଇ।

0: ମତେ ଲାଗୁଛି ଆପଣ ବି ଯିବେ ବୋଧେ ପୁରୀ ସେ ଟାଇମରେ,
1: ସେ ତ ଆହୁରି ପାଖ ଲୋକ,
2: ଆମେ ତ ପାଖ ଲୋକ, ଆମର କିଛି ନାହିଁ, ବାଇକ ଷ୍ଟାର୍ଟ ମାରିଲେ ଚାଲୁ, ମାତ୍ର 45 ମିନିଟ ଲାଗିବ।
0: ଏମିତି ସୁବିଧା ଯଦି ଆମର ଥାନ୍ତା ନା ବଢିଆ ହେଇଥାନ୍ତା। ଅପାଙ୍କର ମୋର ବାଇକ ଷ୍ଟାର୍ଟ ମାରନ୍ତୁ ପଳାନ୍ତୁ।
2: ଆମଠାରୁ ତ ଆପଣ 9 କିଲୋମିଟର ଦୂରରେ ଅଛନ୍ତି ନା, ଆହୁରି ଟିକେ ଶୀଘ୍ର ପଳେଇବେ, ମେନ୍ ରୋଡ ପାଖରେ ଅଛନ୍ତି, ଆମଠାରୁ ଆପଣ 9 କିଲୋମିଟର ଦୂରରେ, ଆମକୁ 45 ଲାଗିଲେ ଆପଣଙ୍କୁ 55 କି ଘଣ୍ଟାଟେ ଲାଗିବ, ଆପଣ ଆରାମସେ ଯାଇପାରିବେ।
1: ହଉ ଦେଖିବା ଭଗବାନଙ୍କ ଡୋରି କାହା ପାଖରେ ଲାଗୁଛି ଆଗେ ଆଉ।
0: ହଁ ଯିଏ ଯେତେ ଚେଷ୍ଟା କଲେ ବି ଯଦି ଜଗନ୍ନାଥଙ୍କର ଡୋରି ନ ଲାଗିଛି, ସେଇ ପଡିଶା ଘର ଛାତ ଉପରେ ଥିଲେ ବି ଜଗନ୍ନାଥଙ୍କୁ ଦେଖିପାରିବନି।
2: ସେଇଟା ଠିକ କଥା, ଡୋରି ଲାଗିଛି ମାନେ ଯୋଉଠି ଥିଲେ ବି ଯାଇ ପହଞ୍ଚିବ ଆକ୍ଚୁଆଲି। କିନ୍ତୁ ଜଗନ୍ନାଥଙ୍କର ଗୋଟେ ବହୁତ ବଡ ମହିମା, ମୁଁ 2 ବର୍ଷ ତଳେ ଯାଇଥିଲି ରଥଯାତ୍ରାକୁ, ରାତିବେଳା ଯାଇଥିଲି ବୁଲିବାକୁ, ଦୋକାନ ବନ୍ଦ କରି ଗଲା ବେଳକୁ ମୁଁ ବଳଭଦ୍ର ରଥ ପାଖେ ଭୋଗ କଲି, ପର୍ସ ଆଗରେ ପୁରେଇଲି, ତାପରେ ସୁତରାଙ୍କ ରଥର ଭୋଗ କରିକି ପର୍ସ, କିନ୍ତୁ ଜଗନ୍ନାଥଙ୍କ ରଥ ପାଖେ ଭୋଗ କରି ପର୍ସ ପଛ ପ୍ୟାକେଟରେ ପୁରେଇଲି, କିନ୍ତୁ ଯେତେବେଳେ ଭାଇନା ବିଦା କି ମାଗନ୍ତି ମୋ ପର୍ସ ନାହିଁ, ପର୍ସ ଯେତେବେଳେ ନାହିଁ ମୁଁ ସେଠୁ ବହୁତ ମନ ଦୁଃଖ ହେଲା। ମୋ ଉପର ପ୍ୟାକେଟରେ ଗାଡିରେ ତେଲ ଫୁଲ ଥିଲା, ମୋ ସାଙ୍ଗସାଥି ଯାଇଥିଲେ ଜଣେ ମନ୍ଦୁକ ବହୁତ ହେଲା, ମୁଁ ମୋ ତା ଦେହରେ ସବୁ ଯାକ DL ଆଧାର କାର୍ଡ ସବୁ ଅରିଜିନାଲ ଥିଲା। ପ୍ରଭୁ ମୁଁ ସେଠି ଜଗନ୍ନାଥଙ୍କୁ ମୁଣ୍ଡିଆ ମାରିକି ଆସିଥିଲି ଯେ ପ୍ରଭୁ ମୋର ଯଦି ପର୍ସ ପଇସା ପଛେ ଯାଉ, କିନ୍ତୁ ପର୍ସ ମିଳିଯାଉ, ମୋ ଡକ୍ୟୁମେଣ୍ଟ ମିଳିଯାଉ, ମୋ କାହିଁ କିଛି DL ର କୌଣସି ଜେରକ୍ସ ବି ମୋ ପାଖେ ନଥିଲା। ତେଣୁକରି ସେଇଠି ଜଗନ୍ନାଥଙ୍କୁ ମୁଣ୍ଡିଆ ମାରିକି ଆସିଥିଲି, ପ୍ରଭୁ ଆସିଲେ ଭୋଗ କରିବି, ତାପରେ ଆସି ଆମ ଗାଁ ଜନାର୍ଜନକୁ ମୁଣ୍ଡିଆ ମାରିଥିଲା, ମୋର ବିଶ୍ୱାସ ଥିଲା ମିଳିଯିବ ବୋଲି। ଏମିତି ଘରେ ବି ମୁଁ କାହାକୁ କହିଲି ନାହିଁ ସଦାକାଳି ହବ ବୋଲି। ତାପରେ 5-7 ଦିନ ପରେ ବସିଛି, ଆମ ବୋଉ ଗୋଟେ ବଡ ପୋଷ୍ଟାଲ ଆସିଥିଲା, ଗୋଟେ ବଡ ଫ୍ୟାମ୍ଟେ ଆଣି ଦେଲା, କହିଲା ଏ ପୋଷ୍ଟାଲ କଣ ଦେଇକି ଯାଇଛନ୍ତି। ମୁଁ ଖୋଲିଲା ବେଳକୁ ତା ଭିତରେ ମୋର ସବୁଯାକ ଅରିଜିନାଲ ଡକ୍ୟୁମେଣ୍ଟ ପଇଛି, ଡକ୍ୟୁମେଣ୍ଟ ପଇଛି, ଡକ୍ୟୁମେଣ୍ଟ ଯେତେବେଳେ ପଶିଛି ତା ଦେହରେ ଗୋଟେ ଦାଣ୍ଡ ମୁକୁନ୍ଦ ପୁରୀ ପିପିଲିର ଦାଣ୍ଡ ମୁକୁନ୍ଦପୁରର ପିଲାଟି ପାଇଛି, ସେ ତା ନମ୍ବର ଦେଇଛି। ମୁଁ ସାଙ୍ଗେ ସାଙ୍ଗେ ତା ନମ୍ବରକୁ ଫୋନ କଲି, ଫୋନ କଲାବେଳେ କହିଲା ଭାଇ ଆମେ 2 ଜଣ ପିଲା ସକାଳୁ ସକାଳୁ ଚାହା ପିଉଥିଲୁ, ଗୋଟେ ପର୍ସ କାଦୁଅ ହେଇଛି, ପର୍ସ ଉପରେ ଜଣେ ଗୋଡ ପକେଇ ପଳେଇଲା ବେଳେ ପର୍ସ ଟା ଦେଖାହେଲା, ଆମେ ଧୋଇଲୁ, ଦେଖିଲା ବେଳକୁ ଆପଣ ମୋବାଇଲ ନମ୍ବର ନାହିଁ, ଡକ୍ୟୁମେଣ୍ଟ ସେମ୍ ସେଇ ଆଡ୍ରେସ ରେ ପଠେଇଥିଲେ, ଆପଣ ଟିକେ ଲେଟ୍ ହେଲା ପାଇବା। ତାପରେ ଥର ବହୁତ କଥା ହେଲେ, ମୁଁ କହିଲି ପର୍ସଟା ପୋଷ୍ଟାଲ ପଠେଇବା ସମ୍ଭବ ହେଲାନି, ପର୍ସଟା ମୋ ପାଖେ ଅଛି, ଆମ ଗାଁ ଏପଟର ଗୋଟେ କାକଟପୁର ଲାଇନ ଚୈତକ ବସ୍ ଯାଏ ପୁରୀ, ମୁଁ କହିଲି ସେ ବସ୍ ମୋର ତ ସମସ୍ତଙ୍କ ସାଙ୍ଗେ ସମ୍ପର୍କ ଭଲ ନା, ସେ ବସ୍ ରେ ପଠେଇଥିଲେ, ମୋ ଦୋକାନ ଠେଇଁ ମୁଁ ପର୍ସ ପାଇଗଲି, ସବୁ ଡକ୍ୟୁମେଣ୍ଟ ବି ପାଇଲା, ସେ ଭାଇଙ୍କି ମୁଁ କେବେ ବି ଭୁଲି ପାରିବିନି, ମୁଁ ବି ତାଙ୍କ ସାଙ୍ଗେ କଥା ହୁଏ। ପ୍ରକୃତରେ ଜଗନ୍ନାଥ ଆଉ ପ୍ରକୃତରେ ଜନାର୍ଦ୍ଦନ ମୋ ପାଇଁ ସବୁବେଳ ପାଇଁ ଅଛନ୍ତି।
0: ଆଉ ଏତେ ବଢିଆ କଥା ଶୁଣିକିରି ମନ ଖୁସି ହେଇଗଲା, ଯାହା ହଉ ଏମିତି ଗୋଟେ ବହୁ ଦରକାରୀ ଜିନିଷଟି ହଜି ଯାଇକି ପୁଣି ଥରେ ମିଳିଗଲା।
2: ଏବେ ବି ସେ ପର୍ସ କୁ ମୁଁ ଲକି ପର୍ସ, ଏବେ ବି ସେ ପର୍ସ କୁ ମୁଁ ୟୁଜ କରେ।
1: ବଢିଆ ସମୟରେ ଆପଣ ବଢିଆ କଥା କହିଲେ, ଆପଣ ଠାକୁରଙ୍କ ଦୟାରୁ ସପରିବାରେ ଭଲରେ ଥାନ୍ତୁ, କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ।
2: ଯେହେତୁ ଆଗକୁ ସେଇ ରଥଯାତ୍ରା ଆସୁଛି, ଆପଣଙ୍କ ଦି ଅପାଙ୍କର ଚଏସରେ ପ୍ରଭୁ ସେଇ ଜଗନ୍ନାଥ ଜଗନ୍ନାଥଙ୍କ ଉପରେ ବହୁତ ଭଲ ଭଜନ ଦେବେ। ଆଉ ଗୋଟେ କଥା, ଆମ ଗାଁ ପ୍ରଭୁ ଜନାର୍ଦ୍ଦନଙ୍କ ମନ୍ଦିରରେ ବି ଜଗନ୍ନାଥ ବଳଭଦ୍ର ଦେବୀ ସୁଭଦ୍ରା ବି ଅଛନ୍ତି।
1: ଆଚ୍ଛା ଠିକ ଅଛି, ଶୁଣି ଦଉଛୁ ଆପଣଙ୍କୁ ଏ ସୁନ୍ଦର ଗୀତଟି।
2: ପ୍ରଭୁ ଜଗତରନାଥ ଜଗନ୍ନାଥ ପ୍ରଭୁ ଜନାର୍ଦ୍ଦନ ସମସ୍ତଙ୍କୁ ଭଲ ରହିଲେ। ନମସ୍କାର,
1: ନମସ୍କାର, ଧନ୍ୟବାଦ।

0: ପ୍ରିୟ ଶ୍ରୋତାବନ୍ଧୁ ନିଶାକର ଅଣ୍ଡିଆ କାଠୁଆପାଟଣା ଆଳିପିଙ୍ଗଳ ଜଗତସିଂହପୁରରୁ ଲେଖନ୍ତି
1: ଫୁଲରେ ଫୁଲ ବନିତା ଦୁଇ ଅପାଙ୍କର ଅମୃତ କଥା।
0: ରବିବାର ରେଡିଓ ଖୋଲି ବସିଥା ଶୁଣିବାକୁ ଅମୃତ କଥା। ପ୍ରିୟ ଶ୍ରୋତାବନ୍ଧୁ ଅରକ୍ଷିତ ଦାସ ଏବଂ ଆୟସା ପ୍ରିୟଦର୍ଶିନୀ କୁଜଙ୍ଗ ଜଗତସିଂହପୁର ଲେଖନ୍ତି
1: ତୁମେ ଆସ ସଜେଇ ହୋଇ ଧରିତ୍ରୀ ମାତାକୁ ବିଶ୍ରାମ ଦେଇ
0: ଗ୍ରୀଷ୍ମର ରୌଦ୍ରତାପକୁ ପ୍ରତିହତ କରି ଚାଷୀର ନୂତନ ଆଶା ଭରସାକୁ ନେଇ
1: କୁମାର କୁମାରୀ ଓ ଯୁବ ବର୍ଗମାନଙ୍କ ପାଇଁ ମନରେ ନୂତନ ସମ୍ଭାବନା ଓ ଉନ୍ମୋଦନା ନେଇ
0: ଆମୋଦ ପ୍ରମୋଦ ତଥା ଧରିତ୍ରୀକୁ ଶସ୍ୟ ଶ୍ୟାମଳ ହେବାର ନିର୍ଭର ପ୍ରତିଶ୍ରୁତି ଦେଇ
1: ତୁମେ ଆସ ବନ୍ଧୁ ରଜ ପର୍ବ। ପ୍ରିୟ ମୋ ପସନ୍ଦ, ଆମ ଭିତରେ କିଛି ଅଛି, ନହେଲେ ମୋ ପସନ୍ଦ ଭଳି କଳ୍ପବଟରେ ମୋର ମନ ପକ୍ଷୀ କେମିତି ବସା ବାନ୍ଧିଲା।
0: ହୁଏତ ହୋଇପାରେ ବିଧିର ବିଧାନ, ହେଲେ ସବୁ ସେ ପ୍ରଭୁଙ୍କ ଇଚ୍ଛା।

0: ଆମ ଆଦରର ଶ୍ରୋତା ଭଉଣୀ ସ୍ୱର୍ଣ୍ଣଲତା ସାହୁ ବାଲିଆ ଡେରାବିସ୍ କେନ୍ଦ୍ରାପଡ଼ାରୁ ଲେଖନ୍ତି,
1: ଦୁଇ ଅପାଙ୍କର ମଧୁର ବାଣୀ ମନକୁ କିଣନ୍ତି ଭାଷାରେ ପୁଣି,
0: ସଚେତନ ଧର୍ମୀ କଥା କହନ୍ତି, କଳୁଷ କାଳିମା ଦୂରେଇ ଦିଅନ୍ତି,
1: କାର୍ଯ୍ୟକ୍ରମ ହୁଏ ଭାରି ମଧୁର, ଦୁଇ ଅପାଙ୍କର ମଧୁର ସୁର,
0: ମନ ଦୁଃଖ ଥିଲେ ଭରନ୍ତି ହସ, ଭାଷା ଯାଦୁ କରି ଭରେ ପିଉଷ।
1: କାର୍ଯ୍ୟକ୍ରମରେ ସବୁ ଶ୍ରୋତା ଭାଇ ଭଉଣୀଙ୍କର କବିତା ମନକୁ ଛୁଇଁ ପାରିଥିଲା, ମା ଉପରେ କବିତା ଗୁଡିକ ଭଲ ଲାଗିଥିଲା। ଶ୍ରୋତା ଭାଇ ଭଉଣୀଙ୍କର ମତାମତ ଚିଠିର ଉପସ୍ଥାପନ ସାଙ୍ଗକୁ ପଦେ ପଦେ ଗୀତ ବେଶ ଖାପ ଖୁଆଇ ଦିଆଯାଇଥିଲା।
0: ଦୁଇ ଅପାଙ୍କର ମୁଖ ମିଶ୍ରିତ କବିତା ମଧ୍ୟ ଭଲ ଲାଗିଥିଲା। ଶ୍ରୋତାଙ୍କର କବିତା ସାଙ୍ଗକୁ ଗୀତ ମନରେ ଆନନ୍ଦ ଭରିଥିଲା।
1: ମୋ ପସନ୍ଦର ମୋ ଉଡ଼ମଣି, ଦୁଇ ଅପାଙ୍କର ମଧୁର ପାଣି,
0: ଭାରି ଭଲ ଲାଗେ ବାର୍ତ୍ତାଳାପ, ଶ୍ରୋତାମାନଙ୍କର ହରନ୍ତି ଚିତ,
1: କେତେ ଭଲ ଲାଗେ ତାଙ୍କରି କଥା,
0: ସଚେତନ ପାଇଁ ଦିଅନ୍ତି ବାର୍ତ୍ତା। ଆମ ଆଧାରର ଶ୍ରୋତା ଅବିନାଶ ଦାସ ଅନ୍ତର୍ଗଡ଼ ଶ୍ରୀ ବଳଦେବ ଜୀଉ କେନ୍ଦ୍ରାପଡ଼ାରୁ ଲେଖନ୍ତି,
1: କାର୍ଯ୍ୟକ୍ରମ ଅତୀବ ମନଛୁଆଁ ଓ ଉପଭୋଗ୍ୟ ଥିଲା। ପ୍ରାରମ୍ଭରେ ସିଂହରଣ ସୃଷ୍ଟିକାରୀ ପାରମ୍ପରିକ ରଜଗୀତର ପ୍ରସାରଣ, ରଜ ସମ୍ବନ୍ଧିତ କବିତା ଆବୃତ୍ତି ଓ ଫୋନ୍ ମାଧ୍ୟମରେ ବାର୍ତ୍ତାଳାପ ମନମୁଗ୍ଧକର ଥିଲା।
0: ଚିର ପରିଚିତ ଗୋବିନ୍ଦ ଭାଇ ମହୋଦୟ ଓ ସ୍ୱର୍ଣ୍ଣଲତା ଭଉଣୀ ମହୋଦୟଙ୍କର ରଜ ଉପଲକ୍ଷେ କବିତା ଏକ୍ସଲେଣ୍ଟ ଥିଲା।

0: ମାଧ୍ୟମରେ ବାର୍ତ୍ତାଳାପ ଗୁଡ଼ିକ ମଧ୍ୟ ଶ୍ରୁତି ମଧୁର ଥିଲା।
1: ନୋ ଟବାକୋ ଡେ ଉପଲକ୍ଷେ ମା ଦୁଇ ଜଣଙ୍କର ଉପଦେଶାତ୍ମକ ବାର୍ତ୍ତା ପାଇଁ ଅଶେଷ କୃତଜ୍ଞତା ଜଣାଉଛି।
0: ଶ୍ରୋତାମାନଙ୍କର ମତାମତ ଓ ଶୁଭକାମନା ଭରା ପତ୍ର ପଠନ ବହୁତ ଆନନ୍ଦଦାୟୀ ହେଲା।
1: ମୌସୁମୀ ଦେବୀଙ୍କ ପରସ ଲାଗିଛି, ମୃଦୁ ବୃଷ୍ଟିପାତ ହୋଇଛି,
0: ନିଷ୍ଠୁର ଗ୍ରୀଷ୍ମର ଅଗ୍ନିବର୍ଷିତାପ ଅନେକ ଲାଘବ ହୋଇଛି।
1: ମୋ ପସନ୍ଦ ଡଙ୍ଗା ଚାଲିଛି,
0: ମହାନଦୀ ବକ୍ଷେ ଭାସି ଭାସି ଆସି ଗଡ଼ଗଡ଼ିଆରେ ଲାଗିଛି।

0: ଆମ ଆଦରର ଶ୍ରୋତା ନରେନ୍ଦ୍ର ମହାକୁଡ ବାସୁଦେବପୁର ଭଦ୍ରକରୁ ଲେଖନ୍ତି, ଋତୁଚକ୍ରର ଆବର୍ତ୍ତନରେ ଗୋଟିଏ ପରେ ଗୋଟିଏ ଋତୁ ଧରା ପୃଷ୍ଠରେ ଅବତୀର୍ଣ୍ଣ ହୋଇ ନିଜର ଲୀଳାଖେଳା କରି ବିଦାୟ ନିଅନ୍ତି, କିନ୍ତୁ ଏବେ ଦେଖିବାକୁ ଗଲେ କେତୋଟି ଋତୁକୁ ଆଉ ଅନୁଭବ କରିହେଉ ନାହିଁ। ଶୀତର ପ୍ରଭାବ କମିଯାଉଥିବା ବେଳେ ବସନ୍ତର ମାଦକତା ନାହିଁ କହିଲେ ଚଳେ। ଅନେକ ସମୟରେ ଡହ ଡହ ତାତିରେ ମଣିଷ ସନ୍ତୁଳି ହେଉଥିବା ବେଳେ ଅଦିନିଆ ବର୍ଷାରେ ଦୁଃଖଦ ପରିସ୍ଥିତିର ସାମ୍ନା କରୁଛି।
1: ଏ ପରିସ୍ଥିତିରୁ ମୁକୁଳିବାକୁ ହେଲେ ପ୍ରତ୍ୟେକ ମଣିଷକୁ ପ୍ରକୃତି ଓ ପରିବେଶକୁ ଭଲ ପାଇବାକୁ ହେବ, ସବୁଜ ସୁନ୍ଦର ଧରଣୀ ସୃଜିବାକୁ ହେବ,
0: ପ୍ରଚୁର ପରିମାଣରେ ବୃକ୍ଷରୋପଣ କରିବାକୁ ହେବ, ଯଦ୍ୱାରା ନିଜେ ସୁରକ୍ଷିତ ରହିବା ସଙ୍ଗେ ସଙ୍ଗେ ଜୀବଜନ୍ତୁ ମଧ୍ୟ ସୁରକ୍ଷିତ ରହିବେ।
1: ପ୍ରିୟ ଶ୍ରୋତାବନ୍ଧୁ, ଗୋବିନ୍ଦ ବେହେରା ଡାଙ୍ଗମାଳ କେନ୍ଦ୍ରାପଡ଼ାରୁ ଲେଖନ୍ତି,
0: ଦୁଇ ଅପାଙ୍କର ଉଚ୍ଚକୋଟୀର ଉପସ୍ଥାପନା ଏବଂ ମନ୍ତ୍ରମୁଗ୍ଧ କବିତା ସହିତ ଶ୍ରୋତାଙ୍କର ଆଳାପ ବିମୋହିତ କରିଥିଲା କାର୍ଯ୍ୟକ୍ରମକୁ।
1: ସତରେ ଦୁଇ ଅପାଙ୍କର ଉପସ୍ଥାପନାର ତୁଳନା ନାହିଁ କି କଳନା ନାହିଁ।

0: ଆମ ପ୍ରିୟ ଶ୍ରୋତା କବିରାଜ ପରିଡ଼ା, ଷ୍ଟାରିନା ପ୍ରିୟଦର୍ଶିନୀ, ସୂର୍ଯ୍ୟକୁମାର ବାବୁନି, ସିଲୁ, ଲତାହରଣ କାକଟପୁର ପୁରୀରେ ଲେଖନ୍ତି।
1: ତୋୟ ଭଗିନୀମାନଙ୍କର ସୁନ୍ଦର ଉପସ୍ଥାପନା ଶୈଳୀ ପାଇଁ ଏବଂ ମୋ ପସନ୍ଦକୁ ଶୀର୍ଷ ସ୍ଥାନରେ ପହଞ୍ଚାଇବାର ଆପ୍ରାଣ ଉଦ୍ୟମ ପାଇଁ ଏବଂ ମନ ହୃଦୟରେ ଅହେତୁକ ଆଶା ସଞ୍ଚାର ପାଇଁ ସପରିବାର ଆମେ ଜଣାଉଛୁ ଅନେକ ଶୁଭେଚ୍ଛା ଆଉ ଶୁଭକାମନା।
0: ଆଶା ଏବଂ ବିଶ୍ୱାସ ଭାଗ୍ୟ ବିଧାତା ଆପଣମାନଙ୍କୁ ସର୍ବଦା ସୁଖ ଓ ଶାନ୍ତି ରୂପକ ପରିବେଶରେ

0: ଆପ୍ରାଣ ଉଦ୍ୟମ ପାଇଁ ଏବଂ ମନ ହୃଦୟରେ ଅହେତୁକ ଆଶା ସଞ୍ଚାର ପାଇଁ ସପରିବାର ଆମେ ଜଣାଉଛୁ ଅନେକ ଶୁଭେଚ୍ଛା ଆଉ ଶୁଭକାମନା।
1: ଆଶା ଏବଂ ବିଶ୍ୱାସ ଭାଗ୍ୟ ବିଧାତା ଆପଣମାନଙ୍କୁ ସର୍ବଦା ସୁଖ ଓ ଶାନ୍ତି ରୂପକ ପରିବେଶରେ ରଖିଛନ୍ତି।

0: ସାହୁ ଗୋଳେଇ ହିନ୍ଦୋଳ ଢେଙ୍କାନାଳରୁ ଲେଖନ୍ତି,
1: ମୋ ପସନ୍ଦ କାର୍ଯ୍ୟକ୍ରମଟି ଖୁବ୍ ଉଚ୍ଚମାନର ହୋଇପାରୁଛି।
0: ଶ୍ରୋତାମାନଙ୍କ ସାଙ୍ଗରେ ମିଠା ମିଠା କଥା ଅତ୍ୟନ୍ତ ମନଛୁଆଁ ହେଉଛି।
1: ସେଥିପାଇଁ ଆପଣଙ୍କୁ ଧନ୍ୟବାଦ।

0: ସପ୍ତାହରେ ଥରେ ଯେବେ ତୁମେ ଆସିଯାଅ ସାଥି, ମନ ହୁଏ ବନ୍ଧୁ କାଟିବାକୁ ତୁମ ସହ କେତେ ଦିନ କେତେ ପୁଣି ରାତି।
1: ହାତ ଲେଖା ଚିଠି ତୁମ ସତରେ ଲାଗେ ଭାରି ନିଆରା, କବିତାରେ ରହିଥାଏ ପ୍ରୀତି ଭରା ଭରା।
0: ତୁମ ପସନ୍ଦର ଗୀତ ତୁମେ କହିଯାଅ ସିନା, ସମସ୍ତଙ୍କୁ ଭଲ ଲାଗେ ଭାରି ମନଜିନା।
1: ଏକଥା କି ବୁଝେ ସେହି ଅବୁଝା ସମୟ, ହେଇପରା ଦେଲାଣି ଇସାରା, ଖେଳ ସରିଗଲା ତୁମ, ଏବେ ଯାଅ ଯାଅ।

0: ହେଲେ ବନ୍ଧୁ ଭୁଲିବେନି ଫୋନ କରିବାର ସେଇ ବେଳ ଆଉ ବାର ଦିନ ବାରଟାରୁ ଗୋଟାଏ ପ୍ରତି ଶୁକ୍ରବାର
1: 0671230-3149
0: 0671-230-3149
1: ଏଇଟି ଆମର ଫୋନ ନମ୍ବର
0: ମନରେ ଦୁଃଖ ଆଣିବାନି ବନ୍ଧୁ ଆସିଥିଲେ ଫେରିବାକୁ ହବ ଇଏ ପରା ସୃଷ୍ଟିର ବିଚାର

ଶେଷ ହେଲା ମୋ ପସନ୍ଦ। ପ୍ରଯୋଜନା ଦୁର୍ଗା ମାଝି, ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ ପ୍ରିୟଦର୍ଶିନୀ। ବୈଷୟିକ ସହାୟତା କରିଥିଲେ ଶୁଭଶିଷ ରାଜଗୁରୁ ମହାପାତ୍ର।

ବାସ୍ତରିକେ ଲହଚଗେ ପ୍ରଚାର କରୁଛୁ ନାଟକ ଧ୍ରୁବ ସ୍ୱାମିନୀ ମୂଳ ହିନ୍ଦୀ ମଞ୍ଚ ନାଟକ ଜୟଶଙ୍କର ପ୍ରସାଦ ବେତାର ନାଟ୍ୟ ରୂପାନ୍ତର ସୁଦର୍ଶନ କୁମାର ଓଡ଼ିଆ ଅନୁବାଦ ଡକ୍ଟର ରଘୁନାଥ ମହାପାତ୍ର ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ।

0: ମୋ ସମ୍ମୁଖରେ ନିଜ ପ୍ରଭୁତ୍ୱର ସ୍ୱରୂପ ଧାରଣ କରିଥିବା ଏହି ଉନ୍ମୁକ୍ତ ଶିଖରର ପାଦଦେଶକୁ ବୃକ୍ଷରାଜି ଆଉ ଏ କୋମଳ ନିରୀହ ଲତାମାନେ ଫେରିଆସିବାଟା ସ୍ୱାଭାବିକ ନା? ମନ୍ଦାକିନି ଆସିଲାନି, କହୁନୁ କ'ଣ ପାଇଁ? ଦାସୀ, ତୁ ଏହି ପର୍ବତମାଳ ଭଳି ମୌନ ରହିବାର ଅଭିନୟ କରନା, କହ ହେ ମୋର ଭାଗ୍ୟ ବିଧାତା, ଏହା କିଭଳି ଇନ୍ଦ୍ରଜାଲ? ସେଦିନ ପୂର୍ଣ୍ଣାହୁତି ଦେଲା ପରେ ରାଜପୁରୋହିତ ମୋତେ ଯେଉଁ ଆଶୀର୍ବାଦ ଦେଇଥିଲେ ତାହା କ'ଣ ଅଭିଶାପ ଥିଲା? ଏହି ରାଜକୀୟ ଅନ୍ତଃପୁର ଭିତରେ ସମସ୍ତେ ଯେମିତି କିଛି ଗୋଟିଏ ରହସ୍ୟ ଲୁଚାଇ ରଖି ଚାଲିଛନ୍ତି, କହୁଛନ୍ତି ପୁଣି ମୌନ ହେଇଯାଉଛନ୍ତି, ତାହେଲେ ଦାସୀ ତୁ ବି କ'ଣ ମୁକ, କିଛି କହିପାରିବୁନି, ମୋ କଥାର ଉତ୍ତର ବି ଦେବୁନି? ସେଇଥିପାଇଁ କ'ଣ ତୁ ମୋ ସେବାରେ ନିଯୁକ୍ତ ହେଇଛୁ? ନା, ଏହାକୁ ସହ୍ୟ କରିହଉନି। ଏ ରାଜବଂଶରେ କ'ଣ ଜଣେ ହେଲେ ପୂର୍ଣ୍ଣ ମାନବ ଗୁଣ ସମ୍ପନ୍ନ ଲୋକ ଦେଖିବାକୁ ମିଳିବନି?
1: ଦେବୀ, ପ୍ରତ୍ୟେକ ସ୍ଥାନ ସମୟ କହିବା ଯୋଗ୍ୟ ହୋଇନଥାଏ।
0: ଆରେ, ତୁ କଥା ବି କହୁଛୁ।
1: ବେଳେବେଳେ ମୌନ ରହିଯିବାଟା ମନ୍ଦ ନୁହେଁ। ମତେ ଆପଣ ନିଜର ଦାସୀ ବୋଲି ଭାବନ୍ତୁ। ଅବରୋଧରେ ଥାଇ ମୋ ମୁକ ପାଲଟି ଯାଇଛି, କେବଳ ସନ୍ଦେହରୁ ରକ୍ଷା ପାଇବା ପାଇଁ ମତେ ଏପରି କରିବାକୁ ପଡ଼ୁଛି। ଦେବୀ,
0: ଏପରି ଆଚରଣ କ'ଣ ପାଇଁ?
1: ଜଣେ ପୀଡ଼ିତର ପ୍ରାର୍ଥନା ଶୁଣାଇବା ପାଇଁ। କୁମାର ଚନ୍ଦ୍ରଗୁପ୍ତଙ୍କୁ ଆପଣ ଭୁଲିଯାଇ ନଥିବେ ନିଶ୍ଚୟ।
0: ସେହି ନା ଯିଏ ମୋତେ ବନ୍ଦିନୀ କରିବା ପାଇଁ ଯାଇଥିଲେ?
1: ଆପଣ ଏପରି କ'ଣ କହୁଛନ୍ତି? ତାଙ୍କୁ ତ ନିଜର ଭବିଷ୍ୟ ବିଷୟରେ ବି ଜଣା ନାହିଁ। ପ୍ରତ୍ୟେକଟି ମୁହୂର୍ତ୍ତ ତାଙ୍କ ଜୀବନ ପ୍ରତି ସନ୍ଦେହ ସୃଷ୍ଟି କରୁଛି। ସେ ପଚାରିଛନ୍ତି ମୋର ଅପରାଧ କ'ଣ।
0: ମୁଁ ବା କ'ଣ କରିପାରିବି? ମୁଁ ତ ନିଜ ଜୀବନର ମୂଲ୍ୟ ବି ବୁଝିପାରୁନି। ମୋ ପ୍ରତି ରାଜା ରାମଗୁପ୍ତଙ୍କର କେତେ ଅନୁଗ୍ରହ ଅଛି ସେଇଟା ମଧ୍ୟ ମୁଁ ଆଜି ପର୍ଯ୍ୟନ୍ତ ଜାଣିପାରିଲିନି। ତାଙ୍କ ମୁହଁରୁ କେବେ ମଧୁର ବଚନପତି ଶୁଣିପାରିଲିନି। ବିଳାସିନୀମାନଙ୍କ ସହିତ ମଦିରାରେ ଉନ୍ମତ୍ତ ରାଜାଙ୍କୁ ନିଜ ଆନନ୍ଦରୁ କ'ଣ ଅବକାଶ ମିଳେ?
1: ତାହେଲେ ତ କୁମାର ଚନ୍ଦ୍ରଗୁପ୍ତଙ୍କ ଜୀବନକୁ କେବଳ ଅଦୃଷ୍ଟ ହିଁ ସାହାଯ୍ୟ କରିବ। ସେ ତ ନିଜ ପିତୃଦତ୍ତ ସତ୍ତ୍ୱ ଆଉ ରାଜ୍ୟର ଅଧିକାର ପର୍ଯ୍ୟନ୍ତ ସବୁ ଛାଡ଼ି ଦେଇଛନ୍ତି, ଆଉ ତା ସହିତ ନିଜର ଗୋଟିଏ ଅମୂଲ୍ୟ ନିଧିକୁ ମଧ୍ୟ।
0: ନିଜର ଅମୂଲ୍ୟ ନିଧି, ସେଇଟା ପୁଣି କ'ଣ ମନ୍ଦାକିନି?
1: ଦେବୀ, ସେ କଥା ଅତି ଗୋପନୀୟ।
0: ତାହେଲେ ଥାଉ, ଲୁଚାଚରା କଥା ଦ୍ୱାରା ମୁଁ ଖୁବ୍ ଭୟଭୀତ ହୋଇଯାଉଛି। ତାଙ୍କୁ ମୁଁ ଦେଖିଥିଲି, ସେ ପୂର୍ବ ଦିଗର ବାଳ ସୂର୍ଯ୍ୟ ପରି ଜ୍ୟୋତିହୀନ। ଆହ, ରାଜଚକ୍ର ସମସ୍ତଙ୍କୁ ମନ୍ଥନ କରୁଛି, ଆମ ଭଳି ନିଃସହାୟ ଆଉ ଦୁର୍ବଳମାନଙ୍କୁ ବି ମନ୍ଥନ କରୁ।
1: ଦେଖନ୍ତୁ ଦେବୀ, ଝରଣା ପାଖରେ ସେ ଲତାଟି ଯିଏ ପାହାଡ଼ ଉପରକୁ ମାଡ଼ିଯାଇଛି, ତାର ଛୋଟ ଛୋଟ ପତ୍ରଗୁଡ଼ିକ ନିରୀକ୍ଷଣ କରି ଦେଖିଲେ ଆପଣ ଜାଣିପାରିବେ ଯେ ସେଗୁଡ଼ିକ ଖୁବ୍ ଚିକ୍କଣ। ଜୀବନର କ୍ଷମତା ବଢ଼ିଗଲେ ସେହି ଚିକ୍କଣତ୍ୱ ଅନ୍ୟକୁ ଓଟାରି ତଳେ ପକାଇପାରିଥାନ୍ତା। ଏବେ କିନ୍ତୁ ସେ ଅନ୍ୟମାନଙ୍କର ଉପରକୁ ଚଢ଼ିବା ପାଇଁ ଅବଲମ୍ବନ ହୋଇଯାଇଛି।
0: ଓହ, ମନୁଷ୍ୟ ହୃଦୟରୁ ଦେବତାକୁ ତଡ଼ିଦେଇ ରାକ୍ଷସ କୋଉଠୁ ଆସି ପଶିଯାଏ? କୁମାର ଚନ୍ଦ୍ରଗୁପ୍ତଙ୍କର ସରଳ, ସୁନ୍ଦର ଆଉ ସ୍ନିଗ୍ଧ ମୂର୍ତ୍ତିକୁ ଦେଖି ଯିଏ କେହି ମଧ୍ୟ ପ୍ରେମ ଭାବରେ ପୁଲକ ଅନୁଭବ କରିପାରିବ। କିନ୍ତୁ କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଛି, ରାମଗୁପ୍ତ ତାଙ୍କରି ଭାଇ ହେଇ
1: କୁମାର ଏତିକିରେ ସନ୍ତୋଷ ଲାଭ କରିବେ ଯେ କେହି ତାଙ୍କୁ ବିଶ୍ୱାସ କରି ସ୍ମରଣ ତ କରୁଛି। ଅଭ୍ୟୁଦୟ କଥା ପାଇଁ ଚିନ୍ତା କ'ଣ, ନିଜର ବାହୁବଳ ଓ ଭାଗ୍ୟ ଉପରେ ତାଙ୍କର ଅଟଳ ବିଶ୍ୱାସ ରହିଛି।
0: କିନ୍ତୁ ସେ ଏପରି କୌଣସି ସାହସିକ କାମ କରିବା ଉଚିତ ନୁହେଁ ଯାହାଦ୍ୱାରା ତାଙ୍କ ପରିସ୍ଥିତି ଅଧିକ ଭୟାନକ ହୋଇଯିବ। ଆଚ୍ଛା, ତୁ ଯା ମନ୍ଦାକିନି, ଆଉ ନିଜର ମୌନ ସଙ୍କେତ ଦ୍ୱାରା କୌଣସି ଦାସୀକୁ ଏଠି ପଠାଇଦେ। ମୁଁ ଏବେ ଏଠାରେ ବସି ରହିବାକୁ ଇଚ୍ଛା କରୁଛି।
1: ଆସୁଛି ତେବେ ଦେବୀ, ପ୍ରଣାମ।

0: ସନ୍ଧ୍ୟାକାଳ ଉପଗତ କଣ ଭିତରକୁ ଯିବା ପାଇଁ ଇଚ୍ଛା କରୁନାହାନ୍ତି?
1: ଯିବି ନାହିଁ କାହିଁକି ଦାସୀ, ଚାଲ।
2: ମହାଦେବୀ କେଉଁଠାରେ? ଆରେ ତାଙ୍କୁ ଡାକିବାକୁ କିଏ ଯାଇଛି?
1: ଦାସୀ, ବାହାରେ କିଏ ପାଟି କରୁଛି?
3: ନାହିଁ, ମୁଁ ଜାଣିବାକୁ ଚାହୁଁଥିଲି ଭଟ୍ଟାରକ ଇଆଡ଼େ ଆସିଛନ୍ତି କି।
1: ମୋ ଅଞ୍ଚଳରେ ତ ଲୁଚି ନାହାନ୍ତି, ଯାଇ ଖୋଜ କୋଉ କୁଞ୍ଜରେ କାଳେ।
3: ମହାଦେବୀ କ୍ଷମା କରିବେ, ଯୁଦ୍ଧ ସମ୍ବନ୍ଧୀୟ ଗୋଟିଏ ଜରୁରୀ ସମ୍ବାଦ ଦେବା ପାଇଁ ମହାରାଜାଙ୍କୁ ଖୋଜି ଖୋଜି ମୁଁ ଏପଟକୁ ଚାଲି ଆସିଛି, ଯାଏ ଦେଖେ ତାଙ୍କୁ। ମହାରାଜାଙ୍କର ଜୟ ହେଉ।
4: କି ସମ୍ବାଦ ପ୍ରତିହାରି?
3: ଆପଣଙ୍କୁ ଗୋଟିଏ ଚିନ୍ତାଜନକ ସମାଚାର ଦେବା ପାଇଁ ଅମାତ୍ୟ ମୋତେ ପଠାଇଛନ୍ତି।
4: ଦେଖୁଛି ଦେଖୁଛି, ଚିନ୍ତା କରି କରି ମୁଁ ଶେଷକୁ ମରିଯିବି, କୁହ କଣ କହିବ।
3: ରାଜାଧିରାଜ, ଶକମାନେ କୌଣସି ପର୍ବତ ରାସ୍ତାରେ ଓହ୍ଲାଇ ଆସି ସବୁ ଗିରିପଥ ବନ୍ଦ କରିଦେଇଛନ୍ତି। ରାଜପଥ ସହିତ ଆମ ଶିବିରର ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଛି, ଶକମାନେ ଦୁଇପଟରୁ ଘେରି ଯାଇଛନ୍ତି, ଅମାତ୍ୟ ଯୁଦ୍ଧ ପରିଷଦରେ ଆପଣଙ୍କୁ ପ୍ରତୀକ୍ଷା କରୁଛନ୍ତି।
4: ଯୁଦ୍ଧ ତ ମୋ ହୃଦୟ ଭିତରେ ବି ଚାଲିଛି, ଦେଖୁନୁ ମୁଁ ଏ ଦେଶର ରାଜାଧିରାଜ ହୋଇ ସୁଦ୍ଧା ଜଗତର ଅନୁପମ ସୁନ୍ଦରୀ ମୋତେ ସ୍ନେହ କରୁନି।
3: ମହାରାଜ, ଶକ ରାଜାଙ୍କର ସନ୍ଦେଶ ନେଇ ଜଣେ ଦୂତ ମଧ୍ୟ ଆସିଛି।
4: ଆହ, କିନ୍ତୁ ଧ୍ରୁବଦେବୀ, ତା ମନରେ ବି ଦୁଃଖ ଅଛି। ଯେଉଁ ସ୍ତ୍ରୀ ଜଣକ ଶାସନ ରହି ସୁଦ୍ଧା ଅନ୍ୟ ପୁରୁଷକୁ ପ୍ରେମ କରେ, ତା ଭିତରେ ଗୋଟିଏ ଗଭୀର ଓ ବ୍ୟାପକ ରସ ଆନ୍ଦୋଳିତ ହେଉଥିବ। କେବଳ ସେତିକି ନୁହେଁ, ଯିଏ ଚନ୍ଦ୍ରଗୁପ୍ତ ସହିତ ପ୍ରେମ କରିବ ସେ ସ୍ତ୍ରୀ ଯେ କୌଣସି ମୁହୂର୍ତ୍ତରେ ଆଘାତ ନ କରିବ କି ଜାଣେ। କେତେ କୁଚକ୍ର ଯେ ଘୂର୍ଣ୍ଣାୟମାନ ହେବେ ଭିତରେ ଭିତରେ କିଛି ଜଣାପଡ଼େ ନାହିଁ। କ'ଣ ଶୁଣିଲୁ ତ ମନ୍ଦାକିନି? ଧ୍ରୁବ ସ୍ୱାମିନୀଙ୍କୁ କହିଦେବୁ ଯେ ସେ ମୋତେ ହିଁ ପ୍ରେମ କରୁ, କେବଳ ମହାଦେବୀ ହୋଇଯିବା ଠିକ୍ ନୁହେଁ।
3: ମୁଁ ତେବେ ବିଦାୟ ଘେନୁଛି ମହାରାଜ।
4: ତେବେ କ'ଣ ଏ ଧ୍ରୁବଦେବୀ ପାଇଁ ସାମ୍ରାଜ୍ୟ ବି ହରାଇବାକୁ ପଡ଼ିବ? ନହେଲେ କରାଯିବ କ'ଣ? ଏକଥା ବି ଠିକ୍ ଯେ ମୁଁ ହଠାତ୍ ରାଜଦଣ୍ଡ ଗ୍ରହଣ କରିନେବା ଯୋଗୁଁ ପୁରୋହିତ, ଅମାତ୍ୟ ଆଉ ସେନାପତିମାନେ ଭିତରେ ଭିତରେ ବିଦ୍ରୋହ ଭାବନା ରଖିଛନ୍ତି। ମୁଁ ଠିକ୍ କହିଲି ନା ଶିଖର ସ୍ୱାମୀ? କେବଳ ତୁମେ ହିଁ ଜଣେ ମୋର ବିଶ୍ୱାସର ପାତ୍ର। ସେହି ଗିରିପଥଗୁଡ଼ିକ ହିଁ ସମସ୍ତ ବିରୋଧ ଆଉ ଝଗଡ଼ାର ଶେଷ ନିର୍ଣ୍ଣୟ ହେବ। ଅମାତ୍ୟ, ଯାହା ବାହୁରେ ବଳ ନାହିଁ ତା ମସ୍ତିଷ୍କରେ ତ କିଛି ରହିଥିବ ନା ନାହିଁ?
5: ନିଅନ୍ତୁ, ଏ ଚିଠିଟା ଆଗ ପଢ଼ି ନିଅନ୍ତୁ। କମ୍ପମାନ ହୁଅନ୍ତୁନି, ଘଟଣାଟି ଏପରି ଆକସ୍ମିକ ଯେ କିଛି ଭାବିବାକୁ ବି ବେଳ ମିଳିଲାନି।
4: ଏପରି କଥା ଏପରି ହେବ ବୋଲି ମୁଁ ବହୁ ଆଗରୁ ଭାବିଥିଲି।
5: ତେବେ ତ ମହାରାଜ ଅବଶ୍ୟ କିଛି ଉପାୟ ଚିନ୍ତା କରିସାରିଥିବେ, ମେଘାଚ୍ଛନ୍ନ ଆକାଶ ଭଳି ଭବିଷ୍ୟ ଆଚ୍ଛାଦିତ ହୋଇଯାଇଥିବ, ତାର ବୁଦ୍ଧି ମଧ୍ୟ ବିଜୁଳି ଭଳି ଆଲୋକିତ ହେବା ଉଚିତ।
4: ଯାହା ମୁଁ ଚିନ୍ତା କରିଛି କହିବି, କିନ୍ତୁ ତୁମେ କ'ଣ ତାକୁ ସମର୍ଥନ କରିବ?
5: ତାହା ଯଦି ନୀତିଯୁକ୍ତ ହୋଇଥାଏ ତାହେଲେ ମୁଁ ଅବଶ୍ୟ ସମର୍ଥନ କରିବି। ସମସ୍ତେ ବିରୁଦ୍ଧ ଥିଲେ, ତାହା ସତ୍ତ୍ୱେ ସ୍ୱର୍ଗତ ଆର୍ଯ୍ୟ ସମୁଦ୍ରଗୁପ୍ତଙ୍କ ଆଜ୍ଞାର ପ୍ରତିକୂଳ ମୁଁ ହିଁ ଆପଣଙ୍କୁ ସମର୍ଥନ କରିଥିଲି। ନୀତି ସିଦ୍ଧାନ୍ତ ଆଧାରରେ ଜ୍ୟେଷ୍ଠ ରାଜପୁତ୍ରଙ୍କୁ,
4: ତାହା ତ ମୁଁ ଜାଣେ, କିନ୍ତୁ ଏହି ସମୟରେ ଆମ ଆଗରେ ଯେଉଁ ପ୍ରଶ୍ନ ଉପସ୍ଥିତ ହୋଇଛି ତାହା ଉପରେ ବିଚାର କରାଯିବା ଉଚିତ। ତୁମେ ତ ଏକଥା ଜାଣ ଯେ ମୋର ଏହି ବିଜୟ ଯାତ୍ରାର ନିଶ୍ଚିତ କୌଣସି ଗୁପ୍ତ ଉଦ୍ଦେଶ୍ୟ ଅଛି, ତାହାର ସାଫଲ୍ୟ ମଧ୍ୟ ଜଳଜଳ ହୋଇ ଦିଶୁଛି, ଅବଶ୍ୟ ଟିକେ ସାହସ ଦରକାର।
5: ତାହା କ'ଣ ମହାରାଜ?
3: ମହାରାଜ, ଶକଦୂତ ସନ୍ଧି ପାଇଁ ଯେଉଁ ପ୍ରମାଣ ଇଚ୍ଛା କରୁଛି ତାକୁ ଅସ୍ୱୀକାର ନ କରିବା ଉଚିତ। ଏପରି କରିବା ଦ୍ୱାରା ଏହି ସଙ୍କଟ ସାହାଯ୍ୟରେ ଆମର ଯେତେକ ବିରୋଧୀ ପ୍ରକୃତି ଅଛି ସେସବୁକୁ ଆମେମାନେ ସହଜରେ ଦୂର କରିପାରିବା।
5: ଭବିଷ୍ୟତ ପାଇଁ ତାହା ଭଲ ହୋଇପାରେ, କିନ୍ତୁ ଏବେ ଆମମାନଙ୍କୁ ଅନେକ ବିଘ୍ନର ସାମ୍ନା କରିବାକୁ ପଡ଼ିବ।
4: ତାହେଲେ ତୁମର ବୁଦ୍ଧି କେତେବେଳେ କାମରେ ଲାଗିବ? ଆଚ୍ଛା କୁହ ତ, ଚନ୍ଦ୍ରଗୁପ୍ତର ମନର ଭାବ କିଛି ଜାଣିପାରିଲ?
5: ନା, କୌଣସି ନୂଆ କଥା ନାହିଁ।
4: ଯାହା ମୁଁ ଦେଖୁଛି, ପ୍ରଥମେ ମୋତେ ନିଜ ଅନ୍ତପୁରର ବିଦ୍ରୋହକୁ ଦମନ କରିବାକୁ ପଡ଼ିବ। ଧ୍ରୁବ ସ୍ୱାମିନୀର ହୃଦୟରେ ଚନ୍ଦ୍ରଗୁପ୍ତ ପାଇଁ ଇଚ୍ଛା ଧୀରେ ଧୀରେ ଜାଗ୍ରତ ହେଉଛି।
5: ଏହା ଅସମ୍ଭବ ନୁହେଁ, କିନ୍ତୁ ମହାରାଜ ବର୍ତ୍ତମାନ ପରିସ୍ଥିତିରେ ଆପଣ ଦୂତକୁ ସାକ୍ଷାତ କରନ୍ତୁ ଆଉ ଉପସ୍ଥିତି ରାଜନୀତି ଉପରେ ଧ୍ୟାନ ଦିଅନ୍ତୁ। ଏହା ବିଚିତ୍ର କଥା ଯେ ପ୍ରବଳ ପକ୍ଷ ସନ୍ଧି ପାଇଁ ସନ୍ଦେଶ ପଠାଇବ।
4: ବିଚିତ୍ର ହେଉ କି ସଚିତ୍ର, ଅମାତ୍ୟ ତୁମର ରାଜନୀତିଜ୍ଞତା ଏହିଥିରେ ନିହିତ ଯେ ଭିତର ଓ ବାହାରର ଶତ୍ରୁ ଗୋଟିଏ ଖେଳରେ ପରାସ୍ତ ହୋଇଯାଆନ୍ତୁ। ତାହେଲେ ଚାଲ। ମହାଦେବୀଙ୍କର ଜୟ ହେଉ।
1: ସ୍ୱାଗତ ମହାରାଜ।
5: ମହାଦେବୀଙ୍କର ଜୟ ହେଉ।

0: ଅମାତ୍ୟ, ମୁଁ ମହାଦେବୀଙ୍କ ପାଖକୁ ଆଜି ଆସିଲି, ଆଉ ଆପଣ ମଧ୍ୟ ଆସି ପହଞ୍ଚିଗଲେ। ଏହା ବିଲକ୍ଷଣ ଘଟଣା ନୁହେଁ କି? ହେ, ପାନପତ୍ର କାହିଁ?
1: ମହାରାଜ, ଏତେବେଳେ ମୁଁ ଗୋଟାଏ ଆବଶ୍ୟକ କାର୍ଯ୍ୟରେ ଆସିଛି।
0: ଓ, ମୁଁ ତ ଭୁଲି ଯାଇଥିଲି। ଆଚ୍ଛା, ସେ ବର୍ବର ଶକରାଜ କଣ ଚାହୁଁଛି? ମୁଁ ଆକ୍ରମଣ ନ କରେ, ଏତିକି ତ? ଆଉ ଯୁଦ୍ଧ କରିବା କିଛି ଭଲ କଥା ତ ନୁହଁ।
1: ସେ ଆଉ କିଛି ମଧ୍ୟ ଇଚ୍ଛା କରୁଛି।
0: କଣ, କିଛି ସାହାଯ୍ୟ ମାଗୁଛି?
1: ନା ମହାରାଜ, ସେ ଅତି ଅସଙ୍ଗତ ଆଉ ଅଶିଷ୍ଟ ଯାଚନା କରୁଛି।
0: କୁହ, ସେ କଣ ଚାହୁଁଛି?
1: କ୍ଷମା କରିବେ ମହାରାଜ, ଯେହେତୁ ଦୂତ ଜଣେ ମଣିଷ, ସେଇଥିପାଇଁ ତାର ସନ୍ଦେଶ ଶୁଣିବାକୁ ହେଲା। ସେ କହୁଥିଲା ଯେ ଶକରାଜ ସହିତ ମହାଦେବୀ ଧ୍ରୁବସ୍ୱାମୀଙ୍କ ବିବାହ ସମ୍ବନ୍ଧ ସ୍ଥିର ହୋଇଯାଇଥିଲା। ମଝିରେ ଆର୍ଯ୍ୟ ସମୁଦ୍ରଗୁପ୍ତଙ୍କ ବିଜୟ ଯାତ୍ରା କାଳରେ ମହାଦେବୀଙ୍କ ପିତା ମହାଦେବୀ ଧ୍ରୁବସ୍ୱାମୀଙ୍କୁ ଉପହାର ସ୍ୱରୂପ ଗୁପ୍ତକୁଳକୁ ପଠାଇଦେଲେ। ସେହି ଦାବିରେ ସେ ମହାଦେବୀଙ୍କୁ
0: କଣ କହୁଛ ଅମାତ୍ୟ, ତେବେ କଣ ସେ ମହାଦେବୀଙ୍କୁ ମାଗୁଛି?
1: ଖାଲି ସେତିକି ନୁହେଁ ମହାରାଜ, ତା ସାମନ୍ତମାନଙ୍କ ଲାଗି ଆମ ମଗଧର ସାମନ୍ତମାନଙ୍କ ସ୍ତ୍ରୀମାନଙ୍କୁ ମାଗୁଛି।
0: ଠିକ କଥା ତ, ଯେତେବେଳେ ତାଙ୍କ ସାମନ୍ତମାନେ ଆସିଛନ୍ତି, ସେମାନଙ୍କ ଲାଗି ସ୍ତ୍ରୀମାନେ ତ ନିହାତି ଦରକାର। ଆଚ୍ଛା, ଇଏ କଣ ସତ ଯେ ମହାଦେବୀ ଧ୍ରୁବସ୍ୱାମିନୀଙ୍କ ପିତା ପ୍ରଥମେ ଶକରାଜ ସହିତ ତାଙ୍କର ସମ୍ବନ୍ଧ ସ୍ଥିର କରିଦେଇଥିଲେ?
1: ତାହା ମୁଁ ଜାଣିନି ମହାରାଜ।
0: ମହାଦେବୀ, ତୁମେ କୁହ ମହାଦେବୀ, ଅମାତ୍ୟ ଯାହା କହିଲେ।
2: ଏହି ପ୍ରଥମ ସମ୍ଭାଷଣ କରିଥିବାରୁ ମୁଁ କୃତଜ୍ଞ ହେଲି ମହାରାଜ, କିନ୍ତୁ ମୁଁ ମଧ୍ୟ ଏକଥା ଜାଣିବାକୁ ଚାହେଁ ଯେ କ'ଣ ସ୍ତ୍ରୀ ସମ୍ପ୍ରଦାନ ଦ୍ୱାରା ଏ ଗୁପ୍ତ ସାମ୍ରାଜ୍ୟର ବୃଦ୍ଧି ଘଟିଛି?
0: ଉତ୍ତର ଦିଅ ଅମାତ୍ୟ, ଉତ୍ତର ଦିଅ।
1: ମୁଁ ଆଉ କ'ଣ କହିବି, ଶତ୍ରୁ ପକ୍ଷରୁ ଏହା ହିଁ ହେଉଛି ସନ୍ଧିର ବାର୍ତ୍ତା। ଯଦି ସ୍ୱୀକାର ନ କରିବେ ତେବେ ଅନ୍ୟ ଉପାୟ କରନ୍ତୁ, କାରଣ ଶିବିର ଦୁଇପଟରୁ ସେମାନେ ଘେରି ରହିଛନ୍ତି। ଶକରାଜର ପ୍ରସ୍ତାବ ମାନିଯାଆନ୍ତୁ ଆଜ୍ଞା, ନଚେତ ପ୍ରାଣ ଦେଇ ନିଜର କୁଳମର୍ଯ୍ୟାଦା ରକ୍ଷା କରନ୍ତୁ, ଏହା ଛଡ଼ା ଆଉ କିଛି ଉପାୟ ନାହିଁ।
0: ଆଚ୍ଛା, ପ୍ରାଣ ଦେବା ଛଡ଼ା ଆଉ କ'ଣ କିଛି ଉପାୟ ନାହିଁ? ତାହେଲେ ମହାଦେବୀଙ୍କୁ ପଚରାଯାଉ।
2: ତା ପୂର୍ବରୁ ମୁଁ ଜାଣିବାକୁ ଚାହେଁ ଯେ ସୁଖ ଦୁଃଖରେ ମୋ ସଙ୍ଗ ନ ଛାଡ଼ିବା ପାଇଁ ବେଦୀ ଉପରେ ଅଗ୍ନିକୁ ସାକ୍ଷୀ ରଖି କିଏ ପ୍ରତିଜ୍ଞା କରିଛି?
0: ହଁ, କୁହ କିଏ କରିଛି? କହୁନା କଣ ପାଇଁ?
2: ତାହେଲେ ମୁଁ କଣ ରାଜାଧିରାଜ ରାମଗୁପ୍ତଙ୍କ ମହାଦେବୀ ନୁହେଁ?
0: କାହିଁକି ନୁହଁ, କିନ୍ତୁ ଏ ରାମଗୁପ୍ତ ଏପରି କୌଣସି ପ୍ରତିଜ୍ଞା କେବେ କରିନଥିବ। ମୁଁ ତ ସେଦିନ ସୁରାସାଗରରେ ବୁଡ଼ ପକାଉଥିଲି, ସେ ପୁରୋହିତମାନେ କଣ ନାଇଁ କଣ ପଢ଼ାଇ ଦେଇଥିବେ, ସେସବୁ କଥାଗୁଡ଼ାକର ବୋଝ ମୋ ମୁଣ୍ଡ ଉପରେ କଦାପି ନାହିଁ।
2: ଏହା ହିଁ ତେବେ ରାଜାଙ୍କର ବ୍ୟବସ୍ଥା, ଏବେ ମନ୍ତ୍ରୀ ମହୋଦୟ କଣ କହୁଛନ୍ତି ଶୁଣିବେ।
1: ମୁଁ କହିବି ଦେବି, ସମୟ ଦେଖି ରାଜ୍ୟର ରକ୍ଷା ହେଲା ଭଳି ଉଚିତ ପରାମର୍ଶ ଦେବା ହିଁ ମୋର କର୍ତ୍ତବ୍ୟ। ରାଜନୀତିର ସିଦ୍ଧାନ୍ତରେ ସବୁ ପ୍ରକାର ଉପାୟ କରି ରାଷ୍ଟ୍ରକୁ ରକ୍ଷା କରିବା ପାଇଁ ଆଦେଶ ରହିଛି। ସେଥିପାଇଁ ଆବଶ୍ୟକ ପଡ଼ିଲେ ରାଜା, ରାଣୀ, କୁମାର, ଅମାତ୍ୟ ସମସ୍ତଙ୍କର ବିସର୍ଜନ କରାଯାଇପାରେ, କିନ୍ତୁ ରାଜାଙ୍କର ବିସର୍ଜନ ହେଉଛି ଶେଷ ପନ୍ଥା।
0: ତୁମେ କଣ ନ କହିଲ ମୋ ଅମାତ୍ୟ ଶିଖର ସ୍ୱାମୀ? ସେଥିପାଇଁ ତ ତୁମକୁ ଲୋକମାନେ ନୀତିଶାସ୍ତ୍ର ବୃହସ୍ପତି ବୋଲି ମାନନ୍ତି।
2: ଅମାତ୍ୟ, ତୁମେ ବୃହସ୍ପତି ହୁଅ କି ଶୁକ୍ର ହୁଅ, କିନ୍ତୁ ଯେତେ ଧୂର୍ତ୍ତ ହେଲେ ବି ମଣିଷ କଣ ଭୁଲ କରେ ନାହିଁ? ଆର୍ଯ୍ୟ ସମୁଦ୍ରଗୁପ୍ତଙ୍କ ପୁତ୍ରକୁ ଚିହ୍ନିବାରେ ତୁମେ ଭୁଲ କରିନାହଁ ତ? ସିଂହାସନ ଉପରେ ଭୁଲ ବଶତ ଆଉ କାହାକୁ ବସେଇ ଦେଇନାହଁ ତ?
0: କଣ କହିଲ?
2: ମୁଁ ଏତିକି କହିବାକୁ ଇଚ୍ଛା କରେ ଯେ ଏଠାରେ ପୁରୁଷମାନେ ସ୍ତ୍ରୀମାନଙ୍କୁ ନିଜର ପଶୁ ସମ୍ପତ୍ତି ଭାବି ତାଙ୍କ ଉପରେ ଅତ୍ୟାଚାର କରିବା ଅଭ୍ୟାସ କରି ନେଇଛନ୍ତି। ସେ କଥା ମୋ ସହିତ ଚଳିବନି। ଯଦି ତୁମେ ମୋର, ନିଜର କୁଳ ମର୍ଯ୍ୟାଦାର ଆଉ ନାରୀର ଗୌରବ ରକ୍ଷା କରି ନପାରିବ, ତେବେ ମୋତେ କଦାପି ବିକ୍ରି କରିପାରିବନି। ତୁମମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ମୁଁ ନିଜେ ଏଠାରୁ ଚାଲିଯିବି।
1: ରାଜନୀତିରେ ଏ କଥାଗୁଡ଼ିକର ସ୍ଥାନ ତ ନାହିଁ। ଯେପର୍ଯ୍ୟନ୍ତ ନିୟମାନୁବର୍ତ୍ତୀ ସନ୍ଧିର ପୂର୍ଣ୍ଣ ଭାବରେ ପାଳନ କରା ନଯାଇଛି।

0: ଗୁପ୍ତକୁଳ ବଧୂଙ୍କୁ ଆଦରପୂର୍ବକ ଆଣିବା ପାଇଁ ମୁଁ ଯାଇଥିଲି, ତେଣୁ ପ୍ରସନ୍ନ ହୋଇନଥାନ୍ତି କଣ ପାଇଁ?
1: ତାହେଲେ ଆଜି ବି ମତେ ସେହିଭଳି ଶକ ଶିବିରରେ ପହଞ୍ଚାଇ ଦେବା ପାଇଁ ତମକୁ ମୋ ସହିତ ଯିବାକୁ ହବ କୁମାର।
0: ପରିହାସ କରୁନାହାନ୍ତି ତ?
1: ଏହା ପରିହାସ ନୁହେଁ କୁମାର, ରାଜାଙ୍କର ଆଦେଶ। ଶକ ରାଜାଙ୍କୁ ମୋର ଆବଶ୍ୟକତା ପାଗଳ କରିଛି, ମତେ ଉପହାର ନ ଦେଲେ ତାଙ୍କର ଆକ୍ରମଣ ଦୂର ହୋଇପାରିବନି।
0: ନା, ଏହା ହୋଇପାରିବନି ମହାଦେବୀ। ଯେଉଁ ମର୍ଯ୍ୟାଦା ପାଇଁ, ଯେଉଁ ମହତ୍ୱକୁ ସ୍ଥିରତା ପ୍ରଦାନ କରିବା ପାଇଁ ମୁଁ ରାଜଦଣ୍ଡ ଗ୍ରହଣ ନ କରି ନିଜକୁ ମିଳିଥିବା ଅଧିକାରକୁ ତ୍ୟାଗ କରିଦେଲି, ତାର ଏପରି ଅପମାନ! ମୁଁ ବଞ୍ଚିଥିବା ଯାଏ ଆର୍ଯ୍ୟ ସମୁଦ୍ର ଗୁପ୍ତଙ୍କ ସ୍ୱର୍ଗ ଭଳି ଗର୍ବକୁ ଏପରି ପଦଦଳିତ ହେବାକୁ ପଡ଼ିବ ନାହିଁ। ଆଉ ଗୋଟିଏ କଥା, ମୋ ହୃଦୟର ଅନ୍ଧକାର ଭିତରେ ପ୍ରଥମ କିରଣ ସଦୃଶ ଆସି ଯେ ଅଜ୍ଞାତ ଭାବରେ ନିଜର ପ୍ରକାଶ ଢାଳି ଦେଇଥିଲା, ତାକୁ ମଧ୍ୟ ମୁଁ କେବଳ ଏଇଥିପାଇଁ ଭୁଲିଯିବାକୁ ଚେଷ୍ଟା କରିଥିଲି ଯେ
2: ଦେଖତ କୁମାର, ଇଏ କି କଥା? ଆତ୍ମହତ୍ୟା ଯେ କେତେ ବଡ଼ ଅପରାଧ!
0: ଆପଣଙ୍କ ଦ୍ୱାରା ତାହା ମଧ୍ୟ ହୋଇପାରୁ ନାହିଁ, ଏଇଆ ନା?
2: ଦେଖୁଛ, ଦେଖୁଛ ଅମାତ୍ୟ, କୁମାରଙ୍କ ମନରେ ଲୁଚି ରହିଥିବା କଳୁଷ କେତେ ଅଧିକ ଭୟଙ୍କର, ଦେଖୁଛ ତ?
3: କୁମାର, ଗୁପ୍ତ ବଂଶର ସର୍ବୋତ୍ତମ ଗୃହ ବିଧାନ ହେଉଛି ବିନୟ, ତାକୁ ଭୁଲିଯିବା ଉଚିତ ନୁହେଁ କୁମାର।
0: ଅମାତ୍ୟ, ତୁମେ ବୋଧହୁଏ ସେଇଥିପାଇଁ ପ୍ରସ୍ତାବ ଦେଇଛ ଯେ ମହାଦେବୀଙ୍କୁ ସମର୍ପଣ କରି ସନ୍ଧି କରାଯାଉ, ଏହା ହିଁ ବୋଧହୁଏ ବିନୟର ଜ୍ୱଳନ୍ତ ଉଦାହରଣ।
3: ସେଥିପାଇଁ ମୋତେ ପ୍ରାଣଦଣ୍ଡ ଦିଆଯାଉ, ମୁଁ ତାକୁ ଅବିଚଳିତ ଭାବେ ଗ୍ରହଣ କରିବି, କିନ୍ତୁ ତଥାପି କହିବି ରାଜା ଓ ରାଷ୍ଟ୍ରର ରକ୍ଷା ହେବା ଉଚିତ।
4: ବାଃ, ଚମତ୍କାର! ଯୋଉ ରାଜା ନିଜ ରାଜ୍ୟକୁ ରକ୍ଷା କରିବା ପାଇଁ ଅସମର୍ଥ, ସେପରି ରାଜାର ପୁଣି ରକ୍ଷା ହେବା ଦରକାର? ଅମାତ୍ୟଙ୍କର ଏହା କିଭଳି ଯୁକ୍ତି? ତୁମେ ମୃତ୍ୟୁଦଣ୍ଡ ପାଇଁ ଇଚ୍ଛୁକ ଆଉ ଉତ୍ସାହିତ, ଆଉ ମହାଦେବୀ ଆତ୍ମହତ୍ୟା କରିବାକୁ ପ୍ରସ୍ତୁତ, ତାହେଲେ ଏପରି ସଂକେତ କ'ଣ ପାଇଁ? ଥରେ ଶେଷ ଶକ୍ତି ଦ୍ୱାରା ପରୀକ୍ଷା କରି ଦେଖାଯାଉ, ବଞ୍ଚି ରହିବ ତ ରାଷ୍ଟ୍ର ଆଉ ସମ୍ମାନ ମଧ୍ୟ ବଞ୍ଚିଯିବ, ଆଉ ତା ନହେଲେ ତ ସର୍ବନାଶ ସୁନିଶ୍ଚିତ।
0: ଧନ୍ୟ ଧନ୍ୟ ମନ୍ଦାକିନୀ ଧନ୍ୟ, ଏଭଳି ଉତ୍ସାହପୂର୍ଣ୍ଣ ବାଣୀ ଶୁଣିବା ଲାଗି ତୁ କୋଉଠୁ ଆସିଗଲୁ? ତୁ ଠିକ କଥା କହିଲୁ ଅମାତ୍ୟ, ଏ ସ୍ତ୍ରୀ ଲୋକଟି କ'ଣ କହିଲା ଶୁଣିଲ ତ?
2: ହଁ, ଏହା ଦୂରଭିସନ୍ଧି, ଛଳ ନା, ମୋ ପ୍ରାଣ ନେବା ପାଇଁ ଗୋଟେ କୌଶ।
0: ତାହେଲେ ଆସ, ଆମେ ସ୍ତ୍ରୀ ହୋଇଯିବା ଆଉ ବସି କାନ୍ଦିବା। ଶୁଣ ଅମାତ୍ୟ, ମୁଁ ଧ୍ରୁବ ସ୍ୱାମିନୀ ବେଶରେ ଶକ ରାଜା ପାଖକୁ ଯିବି, ଯଦି ସଫଳ ହୁଏ ତେବେ ତ ଭଲ କଥା, ଅନ୍ୟଥା ମୋ ମୃତ୍ୟୁ ପରେ ତୁମେମାନେ ଯେପରି ଉଚିତ ଭାବିବ ସେହିପରି କରିବ।
1: ନା, ମୁଁ ତୁମକୁ ଯିବାକୁ ଦେବି ନାହିଁ, ମୋର ଏ କ୍ଷୁଦ୍ର ଦୁର୍ବଳ ନାରୀ ଜୀବନର ସମ୍ମାନ ରକ୍ଷା ପାଇଁ ଏତେ ବଡ଼ ବଳିଦାନର କୌଣସି ଆବଶ୍ୟକତା ନାହିଁ।
3: ରାଜାଧିରାଜ, ଆଜ୍ଞା ଦିଅନ୍ତୁ, ଏହା ହିଁ ଏକମାତ୍ର ପନ୍ଥା ଯାହା କୁମାର କହୁଛନ୍ତି, କିନ୍ତୁ ରାଜନୀତି ଦୃଷ୍ଟିରୁ ମହାଦେବୀଙ୍କର ମଧ୍ୟ ସେଠାକୁ ଯିବା ନିହାତି ଆବଶ୍ୟକ।
0: କ'ଣ ପାଇଁ ଆବଶ୍ୟକ? ଯଦି ସେ ଯିବା ନିହାତି ଆବଶ୍ୟକ, ତେବେ ମୁଁ ଯିବାରେ ଲାଭ କ'ଣ?
2: ହଁ, ଯାଅ, ଏହା ମୋର ଆଦେଶ, ଆସ ଅମାତ୍ୟ।
0: ତଥାପି ମୁଁ ଏକୁଟିଆ ଯିବି।
1: କୁମାର, ରାଜାଙ୍କର ଉଦ୍ଦେଶ୍ୟ କ'ଣ ଜାଣ? ମୋଠାରୁ ଓ ତୁମଠାରୁ ଏକାଥରକେ ମୁକ୍ତି, ତାହେଲେ ତାହା ହିଁ କ'ଣ ପାଇଁ ନ ହେବ? ଆମେ ଦୁହେଁ ଯିବା, ତମର ଧ୍ରୁବ ସ୍ୱାମିନୀ ବେଶକୁ ମୁଁ ନିଜେ ଧ୍ରୁବ ସ୍ୱାମିନୀ ନ ଦେଖିଲେ ସେ ବେଶର କି କାର୍ଯ୍ୟ?
0: ତାହେଲେ ଯାଇ ପ୍ରସ୍ତୁତ ହୁଅ।
5: ଖିଙ୍ଗଳ ଏପର୍ଯ୍ୟନ୍ତ ଫେରି ନାହିଁ, ତାକୁ ସେଠାରେ ବନ୍ଦୀ କରିନାହାନ୍ତି ତ? ନା ନା ନା, ଯଦି ସେମାନେ ଅନ୍ଧ ନୁହନ୍ତି ତେବେ ତ ତାଙ୍କ ମୁଣ୍ଡ ଉପରେ ଥିବା ବିପତ୍ତି ତାଙ୍କୁ ଜଳ ଜଳ ଦିଶିବା କଥା। ନା, ବିପତ୍ତି କେବଳ ସେମାନଙ୍କ ଉପରେ ପଡ଼ିନାହିଁ, ଆମମାନଙ୍କୁ ମଧ୍ୟ ରକ୍ତ ନେଇ ବୁହାଇବାକୁ ପଡ଼ିବ। କିଏ କିଏ କାହାର ଏ ପାଦ ଶବ୍ଦ? କିଏ? ଆରେ କୁମା।
6: ହଁ ମହାରାଜ, ଅଧିନାକୁ ଆଦେଶ କରନ୍ତୁ।
5: ଆରେ ନା ନା, ଆଉ ତତେ ଆଦେଶ ଦେବି ନାହିଁ, ତୁ କ'ଣ ଅଭିମାନ କଲା ଭଳିଆ କଥା କହୁଛୁ?
6: ଅଭିମାନ ଅଭିମାନ କଲା ଭଳି ସୌଭାଗ୍ୟ ମତେ କେବେ କ'ଣ ମିଳିଛି ଶକରାଜ?
5: ଆଜିକାଲି ମୁଁ ଯେପରି ଭୀଷଣ ପରିସ୍ଥିତି ଦେଇ ଗତି କରୁଛି, ସେଠାରେ ଅନ୍ୟମନସ୍କ ହୋଇଯିବା ସ୍ୱାଭାବିକ କମା।
6: ଅଭାବମୟ ଲଘୁତ୍ୱରେ ମଣିଷ ନିଜକୁ ମହତ୍ୱପୂର୍ଣ୍ଣ ବୋଲି ଦେଖି ହେବାର ଅଭିନୟ ନ କରିବା କ'ଣ ଭଲ ନୁହେଁ?
5: ଆହ,

0: ଶିକ୍ଷା ଏବେ ଥାଉ କୁମା, ମୁଁ କାହାଠାରୁ ବଡ଼ ନ ହେଲେ ମଧ୍ୟ ଛୋଟ ହେବାକୁ ଇଚ୍ଛା କରେ ନାହିଁ। ଆରେ ତୁ ଏପର୍ଯ୍ୟନ୍ତ ସେଠାରେ ପାଷାଣୀ ପ୍ରତିମା ଭଳି ଠିଆ ହୋଇଛୁ। କୁମା, ମୋ ଦେହ ଆଉ ମନର ସ୍ଫୁର୍ତ୍ତି ପାଇଁ ମୋତେ ଟିକେ ମଦିରା ଦେବୁ ନାହିଁ?
1: ଆପଣ ବସନ୍ତୁ, ଏଇ ସାଙ୍ଗେ ସାଙ୍ଗେ ଆଣୁଛି।
2: ସକରାଜଙ୍କର ଜୟ ହେଉ।
0: କିଏ ଖିଙ୍ଗଳ? କୋ ଖିଙ୍ଗଳ, ସମାଚାର କ'ଣ?
2: ମୁଁ ସେମାନଙ୍କୁ ଭଲ ଭାବରେ ବୁଝେଇ ଦେଇଛି ଯେ ଆମ ପକ୍ଷର ଅବରୋଧ ଖୁବ୍ ଦୃଢ଼। ସେମାନଙ୍କୁ ଦୁଇଟି କଥାରୁ ଗୋଟିଏ କରିବାକୁ ହିଁ ପଡ଼ିବ। ସେମାନେ ନିଜର ପ୍ରାଣ ଦିଅନ୍ତୁ, ନଚେତ ମୋ ସନ୍ଧିର ସର୍ତ୍ତଗୁଡ଼ିକୁ ପାଳନ କରନ୍ତୁ।
0: ତାହେଲେ ସେମାନେ କ'ଣ ମାନିଗଲେ?
2: ନ ମାନିବା ଛଡ଼ା ତାଙ୍କର ଅନ୍ୟ କିଛି ଉପାୟ ହିଁ ନଥିଲା। ରାମଗୁପ୍ତ ସମୁଦ୍ର ଭଳି ଦିଗ୍ବିଜୟ କରିବ ବୋଲି ବାହାରିଥିଲା।
0: ତମେ ସତ କହୁଛ ତ? ମୋର ତ ଆଶା ନଥିଲା। ଆଉ ମୋର ଦ୍ୱିତୀୟ ପ୍ରସ୍ତାବ, ରାମଗୁପ୍ତ କ'ଣ ମାନିନେଲା?
2: ହଁ ମହାରାଜ, ଆପଣ ମାଗିଥିବା ସବୁ ଉପହାର ଦେବାକୁ ସେ ସ୍ୱୀକାର କଲେ। ଆଉ ଧ୍ରୁବ ସ୍ୱାମିନୀ ମଧ୍ୟ ଆପଣଙ୍କ ସେବାରେ ଅତି ଶୀଘ୍ର ଆସି ଉପସ୍ଥିତ ହେଉଛନ୍ତି।
0: ବା ସତରେ ଖିଙ୍ଗଳ, ତମେ ଆଜି କେତେ ଭଲ ସମାଚାର ଶୁଣେଇଲ। ଆଜି ଦେବପୁତ୍ର ମାନଙ୍କର ସ୍ୱର୍ଗୀୟ ଆତ୍ମାଗଣ ପ୍ରସନ୍ନ ହେବେ। ତାଙ୍କ ପରାଜୟର ଏହା ହେବ ଉପଯୁକ୍ତ ପ୍ରତିଶୋଧ। ଆମ୍ଭେମାନେ ସେ ଗୁପ୍ତମାନଙ୍କ ଦୃଷ୍ଟିରେ ଜଙ୍ଗଲୀ ବର୍ବର ଆଉ ଅସଭ୍ୟ ଅଟୁ। ତାହେଲେ ମୋର ପ୍ରତିହିଂସା ମଧ୍ୟ ସେହି ବର୍ବରତର ଅନୁକୂଳ ହେବ। ଆଚ୍ଛା, ମୁଁ ମୋ ବୀର ସାମନ୍ତମାନଙ୍କ ପାଇଁ ଯେଉଁ ସ୍ତ୍ରୀମାନଙ୍କୁ ମାଗିଥିଲି
2: ସେମାନେ ମଧ୍ୟ ସାଙ୍ଗରେ ଆସୁଛନ୍ତି।
0: ଆଚ୍ଛା, ତାହେଲେ ଅବିଳମ୍ବେ ବିଜୟ ଉତ୍ସବ ପାଳନ କରାଯାଉ। ଆଉ ମୋର ସାମନ୍ତମାନଙ୍କୁ ଶୀଘ୍ର ଆସିବା ପାଇଁ କୁହ।
2: ଯଥାଜ୍ଞା ମହାରାଜ।

0: ଦୁର୍ଗର ଦ୍ୱାର ଏବେ ଶୀଘ୍ର ବନ୍ଦ ହେବ। ବେଳକୁ ବେଳ ମୋ ହୃଦୟ ଅଧୀର ହେଉଛି। ଖିଙ୍ଗଳ ଖିଙ୍ଗଳ କୁଆଡ଼େ ଗଲା? ଖିଙ୍ଗଳ
1: ଦୁର୍ଗ ତୋରଣ ନିକଟରେ ଶିବିକା ଗୁଡ଼ିକ ପହଞ୍ଚିଗଲେଣି।
0: ତାହେଲେ ତାହେଲେ ବିଳମ୍ବ କାହିଁକି, ବିଳମ୍ବ କାହିଁକି ସେମାନଙ୍କୁ ନେଇ ଆସ?
1: କିନ୍ତୁ ରାଣୀଙ୍କର ଗୋଟିଏ ପ୍ରାର୍ଥନା ଅଛି।
0: ସେ ପୁଣି କ'ଣ?
1: ପ୍ରଥମେ ସେ କେବଳ ସ୍ୱୟଂ ମହାରାଜାଙ୍କ ସହିତ ସିଧା ସାକ୍ଷାତ କରିବାକୁ ଚାହାନ୍ତି, ଏହା ତାଙ୍କର ମର୍ଯ୍ୟାଦାର କଥା।
0: ମର୍ଯ୍ୟାଦା? ଭାଗ୍ୟ ଯାହାଙ୍କର ଝୁଙ୍କି ପଡ଼ିବା ପାଇଁ ପରର ବସିଭୂତ କରିଦେଇଛି, ସେଇମାନଙ୍କ ମନରେ ମର୍ଯ୍ୟାଦାର ଧ୍ୟାନ ବେଶୀ ମାତ୍ରାରେ ରହିଥାଏ, ଏହା ହେଉଛି ତାଙ୍କର ଦୟନୀୟ ଦଶା।
1: ଧ୍ରୁବ ସ୍ୱାମିନୀ ପରା ମହାରାଜାଙ୍କର ରାଣୀ ହେବା ପାଇଁ ଆସୁଛନ୍ତି।
0: ଆଚ୍ଛା ଆଚ୍ଛା, ତୁ ଏଥିରେ ମଧ୍ୟସ୍ଥ ପରା। ହଉ ହଉ, ତୋରି କଥା ମାନି ମୁଁ ତା ସହିତ ଏକାନ୍ତରେ ଭେଟ ହେବି। ଯାଅ।
1: ଯଥାଜ୍ଞା ମହାରାଜ।
2: ମହାରାଜ, ମୋ ପାଇଁ ତେବେ କି ଆଦେଶ?
0: କିଏ? ଆରେ କୁମା, ତମେ ସେତିକିବେଳୁ ସେଇଟାରେ ଛିଡ଼ା ହେଇଛ, ମୁଁ ତ ପୁରାପୁରି ଭୁଲି ଯାଇଥିଲି। ହୃଦୟ ବଡ଼ ଚଞ୍ଚଳ ହେଉଛି, ଆସ ମୋ ପାଖକୁ ଆସ।
2: କଣ ନୂତନ ରାଣୀଙ୍କ ଆଗମନର ଖୁସିରେ?
0: ନୂତନ ରାଣୀଙ୍କର ଆସିବାଟା ତମକୁ କଣ ଭଲ ଲାଗିଲା ନାହିଁ କୁମା?
2: ଏ ସଂସାରରେ ଅନେକ ଗୁଡ଼ିଏ କଥା ଭଲ ନ ହେଇ ମଧ୍ୟ ଭଲ ଲାଗେ, ଆଉ ଅନେକ ଗୁଡ଼ିଏ ଭଲ କଥା ଭେଲ ବୋଲି ଜଣାପଡ଼େ।
0: ଏ କଣ, ତମେ ତ କଣ ମୀର ଦେବଙ୍କ ଭଳି ଦାର୍ଶନିକ ତତ୍ତ୍ୱ ବଖାଣି ଯାଉଛ?
2: ହଁ, ସେ ମୋ ପିତା ତୁଲ୍ୟ, ତାଙ୍କରି ଶିକ୍ଷା ଦୀକ୍ଷାରେ ମୁଁ ପଢ଼ିଛି। ହଁ, ଏ କଥା ଠିକ ଯେ ଯୋଉ କଥାଗୁଡ଼ିକ ରାଜାଙ୍କୁ ଭଲ ଲାଗିବ ସେଗୁଡ଼ିକ ମତେ ମଧ୍ୟ ରୁଚିକର ହେବା ଉଚିତ।
0: ତମେ ଯେ ଏତେ ଅନୁଭୂତି ସମ୍ପନ୍ନ, ସେ କଥା ମୁଁ ଆଜି ଜାଣିପାରିଲି।
2: ମହାରାଜ, ଯୋଉଦିନ ଆପଣଙ୍କର ସ୍ନେହ ସୂଚନା ସମ୍ବଳିତ ସହଜ ଆନନ୍ଦ ଆଉ ମଧୁର କଥାବାର୍ତ୍ତାଗୁଡ଼ିକ ମୋ ମନର ନିରସ ଆଉ ନିରବ ଶୂନ୍ୟତାରେ ସଙ୍ଗୀତ ବସନ୍ତ ଆଉ ମକରନ୍ଦ ସୃଷ୍ଟି କରିଥିଲେ, ସେଇ ଦିନଠାରୁ ମୁଁ ଅନୁଭୂତି ସମ୍ପନ୍ନ ହେଇଯାଇଛି। ତାହା କଣ ମୋର ଭ୍ରମ ଥିଲା? କହିଦିଅନ୍ତୁ ଯେ ତାହା ତୋର ଭୁଲ ଥିଲା।
0: ନା କୁମା, ତାହା ତମର ଭ୍ରମ ନଥିଲା, ମୁଁ ସତରେ ସତରେ ତୁମକୁ ଖୁବ୍ ଭଲ ପାଏ।
2: ତାହେଲେ ଏ କଥା?
0: କେଉଁ କଥା?
2: ଯାହା ଆଜି ଘଟିବାକୁ ଯାଉଛି ମୋ ରାଜା, ଆଜି ତମେ ଜଣେ ସ୍ତ୍ରୀକୁ ତା ନିଜ ସ୍ୱାମୀଠାରୁ ବିଚ୍ଛିନ୍ନ କରି ନିଜ ଗର୍ବର ତୃପ୍ତି ପାଇଁ ଅନର୍ଥ ସୃଷ୍ଟି କରୁନାହ ତ?
0: ପାଗଳି କୁମା, ତାହା ଯେ ମୋ ରାଜନୀତିର ପ୍ରତିଶୋଧ କେବଳ।
2: କିନ୍ତୁ ଜଣେ ନାରୀକୁ ପଦ

0: ପ୍ରଚଳିତ ନ କରି ରାଜନୈତିକ ପ୍ରତିଶୋଧ କଣ ପୂର୍ଣ୍ଣ କରାଯାଇ ପାରିବନି?
1: କୋମା, ଯେଉଁ ବିଷୟକୁ ତମେ ବୁଝିପାରିବନି ସେ ବିଷୟରେ ଅଯଥା ତର୍କ କର ନାହିଁ।
2: ମହାରାଜ,
3: ଧର୍ମପୂଜ୍ୟ, ମୋ ପ୍ରଣାମ ସ୍ୱୀକାର କରନ୍ତୁ।
2: ତୁମ୍ଭର ମଙ୍ଗଳ ହେଉ।
1: ଆଚାର୍ଯ୍ୟ, ରାମଗୁପ୍ତର ଦର୍ପ ଦଳନ କରିବା ନିମିତ୍ତ ଧ୍ରୁବ ସ୍ୱାମୀଙ୍କୁ ଉପହାର ସ୍ୱରୂପ ପଠାଇବା ପାଇଁ ମୁଁ ଆଦେଶ ଦେଇଥିଲି। ଆଜି ରାମଗୁପ୍ତର ରାଣୀ ମୋ ଦୁର୍ଗକୁ ଆସିଛନ୍ତି, ଏଥିରେ କୁମା ଆପତ୍ତି କରୁଛି।
2: ରାଜନ, ଏପରି କୁକର୍ମରେ ତ ଆପତ୍ତି ହେବା ଉଚିତ। ସ୍ତ୍ରୀର ସମ୍ମାନକୁ କ୍ଷୁର୍ଣ୍ଣ କରି ତୁମେ ଯେଉଁ ଭୟଙ୍କର ଅପରାଧ କରି ବସିବ, ତାର ଫଳ କଣ ମଙ୍ଗଳ ସୂଚକ ହେବ?
1: ତଥାପି ଆପଣ ମୋ ରାଜନୀତିରେ ହସ୍ତକ୍ଷେପ ନ କରିବା ଭଲ।
2: ରାଜନୀତି? କେବଳ ରାଜନୀତି ମନୁଷ୍ୟମାନଙ୍କ ଲାଗି ସବୁକିଛି ନୁହେଁ ରାଜନ। ରାଜନୀତି ପଛରେ ଧାବମାନ ହୋଇ ନୀତିରୁ ଦୂରେଇ ଯିବା ଠିକ୍ ନୁହେଁ। ବିଶ୍ୱ ମାନବିକତା ସହିତ ନୀତିର ଯେ ବ୍ୟାପକ ସମ୍ବନ୍ଧ ରହିଛି।
1: ବାସ୍ ବାସ୍, ଯଥେଷ୍ଟ ହେଲା। ଆପଣଙ୍କ ମହତ୍ତ୍ୱର ବି ଗୋଟେ ସୀମା ଥିବ। ଏବେ ଏବେ ଆପଣ ଦୟାକରି ଏଠୁ ନ ଗଲେ ମୁଁ ବରଂ ଚାଲିଯାଉଛି।
2: କୋମା, ଚାଲ ଯିବା। ମା
0: ପିତା,
2: ପୁତ୍ରୀ, ଏ ବନ୍ଧନକୁ ତୁ ଛିଡ଼ାଇ ଦେ। ମା
0: ଛିଡ଼ାଇ ଦେବି ନା ପିତା, ଏପରି କଠୋର ଆଦେଶ ଦିଅନ୍ତୁ ନାହିଁ।
2: ଏଠାରେ ଯଦି ତୋର ମଙ୍ଗଳ ହୁଅନ୍ତା ତେବେ ମୁଁ ଯିବା ପାଇଁ କହିନଥାନ୍ତି।
0: ହଉ, ତେବେ ଯିବି, ଆଉ କିଛି କ୍ଷଣ ପାଇଁ ମୋତେ।
2: ତୁ ମାନୁନାହୁଁ କାହିଁକି ମା? ଏଇ ଆକାଶକୁ ଚାହ। ନୀଳ ଲୋହିତ ରଙ୍ଗର ଧୂମକେତୁ କିପରି ଅବିଚଳିତ ଭାବରେ ଏଇ ଦୁର୍ଗ ଆଡ଼କୁ ଭୟଙ୍କର ସଂକେତ କରୁଛି।
0: ତାହେଲେ ଆଉ ମୁହୂର୍ତ୍ତି ମାତ୍ର।
2: ପାଗଳି ଝିଅ, ଠିକ ଅଛି, ତୁ ଭଲ ଭାବରେ ବିଚାର କର, ମୁଁ ଆଉ ଥରେ ଆସିବି।
0: ମୁଁ ଏଠାରେ ରହିଲେ ନିଜ ଭାବନା ଗୁଡ଼ିକୁ ଲୁଚେଇବା ପାଇଁ ତାଙ୍କୁ କପଟ ଆଚରଣ କରିବାକୁ ପଡ଼ିବ। ପ୍ରତି ପଦକ୍ଷେପରେ ଅପମାନିତ ହୋଇ ମୋ ହୃଦୟ ତାହାକୁ ସହ୍ୟ କରିପାରିବନି। ରୁହନ୍ତୁ ପିତା, ମୁଁ ଯିବି।
1: କୁମା,
0: ମୁଁ ଯାଉଛି ରାଜା। ଆକାଶରେ ଧୂମକେତୁକୁ ଦେଖି ପିତା ମୋତେ କହିଛନ୍ତି ଯେ ମୁଁ ଏ ଦୁର୍ଗରେ ରହିଲେ ଅମଙ୍ଗଳ ହେବ। ପିତା ମୋ ପାଇଁ ପ୍ରତୀକ୍ଷା କରିଥିବେ।
1: କୁମା,
0: ମୁଁ ଆସୁଛି।
1: କୁମା।

0: ମହାରାଜ ଧ୍ରୁବସ୍ୱାମିନୀ ପଚାରିଛନ୍ତି, ଆପଣ ଏକାନ୍ତ ଥିଲେ ଆଗମନ କରିବେ?
1: ହଁ, ମୁଁ ଏକାନ୍ତ ବୋଲି କହିଦିଅ, ଆଉ ଦେଖ ଅନ୍ୟ କେହି ଯେପରି ଏଠାକୁ ପ୍ରବେଶ ନ କରେ।
0: ଯଥା ଆଜ୍ଞା ମହାରାଜ।
1: ଆଜି ଆଜି କଣ ପାଇଁ କେଜାଣି ମୋ ହୃଦୟ ବଡ଼ ଚିନ୍ତିତ ହେଉଛି। ଆସିଗଲି, ଅଦ୍ଭୁତ, ତୁହେଁ ଏକାପରି। ମୁଁ କାହାକୁ ତେବେ ରାଣୀ ବୋଲି ଭାବିବି? ସୌନ୍ଦର୍ଯ୍ୟର ଏପରି ତୀବ୍ର ଜ୍ୟୋତି ମୁଁ କେବେ ହେଲେ ଦେଖିନଥିଲି। ପ୍ରକୃତ ଧ୍ରୁବସ୍ୱାମିନୀ ତେବେ କିଏ?
2: ମୁଁ ପରା ଆସିଯାଇଛି।
3: ନା ସକରାଜଙ୍କୁ ତୁ ଠକି ପାରିବୁନି, ଧ୍ରୁବସ୍ୱାମିନୀ କିଏ ସେ କଥା ଜଣେ ଚକ୍ଷୁହୀନ ବି କହିଦେଇପାରିବ।
2: ଚନ୍ଦ୍ରେ, ଆଜି ତୋର କଣ ହେଇଛି କି?
1: ରୁହ ରୁହ, ମୁଁ ଯଦି ତମ ଦୁହିଁଙ୍କୁ ରାଣୀ ବୋଲି ଭାବିନି ଅସୁବିଧା କଣ?
3: ନା ସେପରି ହେଇପାରିବନି, ଧ୍ରୁବସ୍ୱାମିନୀ କିଏ ପ୍ରଥମେ ସେ କଥା ସ୍ଥିର ହୋଇଥିବା ଉଚିତ।
2: ଚନ୍ଦ୍ରେ, ମୋ ଭାଗ୍ୟ ଆକାଶରେ ଅମଙ୍ଗଳ ଧୂମକେତୁ ଭଳି ନିଜର ଗତି ବନ୍ଦ କର।
1: ଧୂମକେତୁ କି ଭୟଙ୍କର ସିଏ।
3: ଶୁଣନ୍ତୁ ସକରାଜ।
2: ଚନ୍ଦ୍ରେ,
3: ଏପରି ଡରାଇଲେ କୌଣସି ଲାଭ ହେବନି।
2: ତାହେଲେ ତ ମୋର ଆଉ ତମର ଜୀବନ ମରଣ ଏକା ସାଙ୍ଗରେ ହବ।
3: ସେଥିପାଇଁ ମୁଁ କଣ ଭୟ କରେ? ଶୀଘ୍ର ବାହାର କର ତରବାରି।
1: ଆରେ ଆରେ, ଇଏ କଣ, ତମମାନେ ଇଏ କଣ କରୁଛ? ଆଚାର୍ଯ୍ୟ ମେହରଦେବ ତେବେ ଠିକ କଥା କହୁଥିଲେ, ଆଜି ଶୁଭବେଳା ନାହିଁ। ମୁଁ କାଲି ବିଶ୍ୱାସଯୋଗ୍ୟ ଲୋକକୁ ଡାକି ଏ କଥାର ସିଦ୍ଧାନ୍ତ କରିବି। ଯାଅ, ଆଜି ତୁମମାନେ ବିଶ୍ରାମ କର।
2: ନା, ଏ କଥାର ନିଷ୍ପତ୍ତି ଆଜି ହିଁ ହେବା ଉଚିତ।
1: ଆରେ ମୁଁ ପରା କହୁଛି।
3: ବାହ, ଏମିତି କହି ଜାଣ।
1: କିଏ ରେ ତୁ ପ୍ରବଞ୍ଚକ?
4: ମୁଁ ଚନ୍ଦ୍ରଗୁପ୍ତ, ତୁମର କାଳ। ମୁଁ ଏକୁଟି ଆସିଛି ତୁମର ବୀରତ୍ୱର ପରିଚୟ ନେବା ଲାଗି। ସାବଧାନ,
5: ମୋହ ବୀରତ୍ୱର ପରୀକ୍ଷା। ତେବେ ଯୁଦ୍ଧ ଲାଗି ପ୍ରସ୍ତୁତ ହୁଅ।
4: ମୁଁ ପ୍ରସ୍ତୁତ ଅଛି।
5: ପ୍ରବଞ୍ଚକ,
3: ମହାଦେବୀ ପିଶାଚ ସକରାଜ ଅମୃତ, ଆସ ଆସ ବାହାରକୁ ଆସ।
6: ମହାଦେବ।

0: ଭୀମଙ୍କର ଜୟ ହେଉ।
1: କିଏ ତୁମେ?
0: ମୁଁ ରାଜାଧିରାଜଙ୍କର ସୈନିକ। ସମାଚାର ଆଣିଛି।
1: କି ସମାଚାର?
0: ରାଜାଧିରାଜ ଦୁର୍ଗ ଭିତରକୁ ଆସିଗଲେଣି। ଏବେ ସେ ସୈନ୍ୟମାନଙ୍କ ସହିତ ପରାମର୍ଶ କରୁଛନ୍ତି। ପଚାରୁଥିଲେ ମହାଦେବୀ ବର୍ତ୍ତମାନ କେଉଁଠାରେ।
1: ଆଗ କୁହତ, କୁମାରଙ୍କର କ୍ଷତଗୁଡ଼ିକର ଅବସ୍ଥା କ'ଣ?
0: ଚିନ୍ତା କରିବାର କୌଣସି କାରଣ ନାହିଁ। ସବୁ କ୍ଷତ ସ୍ଥାନରେ ପଟିବନ୍ଧା ସରିଛି। କୁମାର ବର୍ତ୍ତମାନ ପ୍ରଧାନ ମଣ୍ଡପରେ ବିଶ୍ରାମ କରୁଛନ୍ତି।
1: ହଉ, ତମେ ଯାଇପାର।
2: ଭାଉଜ ଭାଉଜ, ବଧେଇ ଜଣାଉଛି। ନାଇଁ ନାଇଁ ନାଇଁ ନାଇଁ, ଭୁଲ ହେଇଗଲା, କ୍ଷମା କରନ୍ତୁ ମହାଦେବୀ।
1: ମନ୍ଦା, ଭୁଲରେ ମଧ୍ୟ ତୁ ଆଜି ମୋ ମନଲକ୍ଷୀ କଥା ପଦେ କହିଦେଇଛୁ। ତାକୁ କ'ଣ ଫେରାଇ ନେବାକୁ ଇଚ୍ଛା କରୁ? ଆହ, ଯଦି ତାହା ସତ୍ୟ ହୁଅନ୍ତା।
2: କାହିଁକି, ଏଥିରେ କ'ଣ ସନ୍ଦେହ ରହିଛି?
1: ମତେ ତ କେବଳ ସନ୍ଦେହର ଇନ୍ଦ୍ରଜାଲ ହିଁ ଦିଶୁଛି ମନ୍ଦା। ମୁଁ ମହାଦେବୀ ନୁହେଁ କି ତୋର ଭାଉଜ ମଧ୍ୟ ନୁହେଁ। ଏଇ ରାଜପୁରୋହିତ ଏଠିକି ଆସୁଛନ୍ତି।
3: କ'ଣ ମୁଁ କରିବି କିଛି ବୁଝିପାରୁ ନାହିଁ।
1: ପୁରୋହିତ ମହାଶୟ, କ'ଣ କିଛି କହିବି?
3: ଏହିସବୁ ଉପଦ୍ରବଗୁଡ଼ିକ ହେବା ପରେ ଶାନ୍ତିକର୍ମ ହେବା ଆବଶ୍ୟକ। ସେଇଥିପାଇଁ ମୁଁ ସ୍ୱସ୍ତୟନ କରିବା ପାଇଁ ଆସିଥିଲି। କିନ୍ତୁ ଆପଣ କହୁଛନ୍ତି କ'ଣ ନା ମୁଁ ମହାଦେବୀ ନୁହେଁ?
1: ପୁରୋହିତ ମହାଶୟ, ମୁଁ ରାଜନୀତି ଜାଣିନି, କିନ୍ତୁ ଏତିକି ବୁଝିଛି ଯେ ଯେଉଁ ରାଣୀକୁ ଶତ୍ରୁ ନିକଟକୁ ଉପହାର ସ୍ୱରୂପ ପଠାଇ ଦିଆଯାଏ ସେ ମହାଦେବୀର ଉଚ୍ଚ ପଦରୁ ବଞ୍ଚିତ ହୋଇଯାଇଥିବ।
3: ଏହା ବୋଧହୁଏ ମହାଦେବୀଙ୍କର ରୋଷ।
1: ହଁ, ରୋଷ, ମୁଁ ରୋଷରେ ପୋଡ଼ି ଯାଉଛି। ଧର୍ମ ନାଁରେ ଏତେ ବଡ଼ ଉପହାସ, ସ୍ତ୍ରୀ ଆଜ୍ଞାକାରୀ ହେବାର ସେଇ ପୈଶାଚିକ ପରୀକ୍ଷା ମୋଠାରୁ ବଳପୂର୍ବକ ନିଆଯାଇଛି।
2: ଓହୋ, ଆପଣ କିଛି କହୁନାହାନ୍ତି କାହିଁକି ପୁରୋହିତ ମହାଶୟ? ଆପଣ ପୁରା ଧର୍ମର ନିୟାମକ। ଯେଉଁ ସ୍ତ୍ରୀମାନଙ୍କୁ ଧର୍ମବନ୍ଧନରେ ବାନ୍ଧି ତାଙ୍କ ବିନା ସମ୍ମତିରେ ଆପଣମାନେ ସମସ୍ତ ଅଧିକାର ଛଡ଼ାଇ ନିଅନ୍ତି, ତାହେଲେ କ'ଣ ଧର୍ମ ପାଖରେ ତାର କୌଣସି ପ୍ରତିକାର ବ୍ୟବସ୍ଥା ନାହିଁ?
3: ଯଦି ଏ କଥାଗୁଡ଼ିକ ସତ୍ୟ, ତାହେଲେ ମୋତେ ପୁଣି ଥରେ ଧର୍ମଶାସ୍ତ୍ର ଦେଖିବାକୁ ପଡ଼ିବ। ମୁଁ ଆସୁଛି।
4: ଦେବୀ,
1: କିଏ ତୁମେ?
4: ମୁଁ ପରାଜିତ ଶକ ଜାତିର ଜଣେ ଝିଅ।
1: କ'ଣ କିଛି କହିବ?
4: ମୁଁ ପ୍ରେମ କରିଥିଲି।
1: ଆଉ ସେ ଅପରାଧ ଲାଗି ତମକୁ କି ଦଣ୍ଡ ମିଳିଲା?
4: ଯାହା ସ୍ତ୍ରୀମାନଙ୍କୁ ପ୍ରାୟ ମିଳିଥାଏ, ନିରାଶା, ନିଷ୍ପୀଡ଼ନ ଆଉ ଉପହାସ।
1: ଏବେ ତାହେଲେ କ'ଣ ଇଚ୍ଛା କରୁଛ?
4: ମହାଦେବୀ, ତମେ ରାଣୀ ହେଲେ ମଧ୍ୟ ଜଣେ ସ୍ତ୍ରୀ, ଆଉ ଜଣେ ସ୍ତ୍ରୀର ବ୍ୟଥା ଠିକ୍ ବୁଝିପାରିବ। ଆଜି ହୁଏତ ତମ ବିଜୟ ତୁମର ଶାଶ୍ୱତ ସ୍ତ୍ରୀତ୍ୱକୁ ଢାଙ୍କି ପକେଇପାରେ, କିନ୍ତୁ ସମସ୍ତଙ୍କ ଜୀବନରେ ଥରେ ପ୍ରେମର ଦୀପାବଳି ଅବଶ୍ୟ ଜଳିଥାଏ। ତମ ଜୀବନରେ ମଧ୍ୟ ସେହି ଆଲୋକର ମହୋତ୍ସବ ଆସିଥିବ ନା? ହେଲେ ଯେଉଁଠି ଜଣଙ୍କର ହୃଦୟ ଆଉ ଜଣଙ୍କ ହୃଦୟକୁ ଚିହ୍ନିବା ପାଇଁ ଚେଷ୍ଟା କରେ, ଉଦାର ହୁଏ ଆଉ ସର୍ବସ୍ୱ ଦାନ କରିବା ଭଳି ଉତ୍ସାହ ରଖିଥାଏ। ହଁ, ମୋର ଶକ ରାଜାଙ୍କର ଶବଟି ଦରକାର।
1: ଯା, ଜଳିଯା, ପ୍ରେମ ନାମରେ ଜଳିଯିବାକୁ ଇଚ୍ଛା କରୁଛ ତ? ତମେ ସେହି ଶବକୁ ନେଇ ଜଳିଯାଅ, ଅବଶ୍ୟ ତୁମର ଜୀବନ ହେଇଛି ଧନ୍ୟ। ସୈନିକ, ଏ ବାଳିକାକୁ ଶକରାଜଙ୍କ ଶବ ଦେଇଦିଅ।
0: ମହାଦେବୀ, ଆପଣଙ୍କ ଆଜ୍ଞାଙ୍କୁ ଅବଜ୍ଞା କରି ରାଜାଧିରାଜ ନିରୀହ ଶକମାନଙ୍କୁ ହତ୍ୟା କରିଛନ୍ତି। ରାଜସତ୍ତାର ଅସ୍ତିତ୍ୱ ସାବ୍ୟସ୍ତ କରିବା ପାଇଁ ଏପରି ଭୟଙ୍କର ପ୍ରଦର୍ଶନ, ମୁଁ ତ କହିବି ଆପଣଙ୍କ ବିନା ଆଦେଶରେ ଏ ଦୁର୍ଗ ଭିତରକୁ ରାଜାଙ୍କର ଆସିବା ଅନ୍ୟାୟ।
1: ସାହାଯ୍ୟକାରୀ ବୀର ସାମନ୍ତ କୁମାର ଗଣ, ମୁଁ କ'ଣ ବା କହିବି?
0: ରାଜପଦକୁ କଳୁଷିତ କରୁଥିବା ବର୍ବର ରାମଗୁପ୍ତ ପାଇଁ ଆମ ହୃଦୟରେ ଟିକିଏ ହେଲେ ବି ଶ୍ରଦ୍ଧା ନାହିଁ।
5: କ'ଣ କହିଲୁ, ଆଉ ଥରେ କହ ତ।
0: ତମେ ଗୁପ୍ତ ବଂଶର ଗୌରବକୁ କଳଙ୍କ କାଳିମା ଭରା ସାଗରରେ ନିମଜ୍ଜିତ କଲା ବ୍ୟକ୍ତି।
5: ଦୁର୍ବିନୀତ ପାଖଣ୍ଡି ପାମର, ତୁମମାନଙ୍କୁ ଏହି ଧୃଷ୍ଟତା ପାଇଁ କଠୋର ଶାସ୍ତି ଭୋଗିବାକୁ ପଡ଼ିବ। କେ ଅସରେ ଏହି ବିଦ୍ରୋହୀମାନଙ୍କୁ ବନ୍ଦୀ କର, ଆଉ ଏ ଚନ୍ଦ୍ରଗୁପ୍ତକୁ ଶୃଙ୍ଖଳାବଦ୍ଧ କର।
1: କୁମାର, ମୁଁ କହୁଛି ତମେ ଏହାର ପ୍ରତିବାଦ କର। କେଉଁ ଅପରାଧ ଲାଗି ତମେ ଏ ଦଣ୍ଡ ଗ୍ରହଣ କରୁଛ?
5: କୁଚକ୍ର କଳା ଲୋକ କ'ଣ କଥା କହିବ?
1: କୁମାର, ତମ ଜିଭରେ ଯେତେବେଳେ ବନ୍ଧନ ନାହିଁ, ତମେ କହୁନା କାହିଁକି ଯେ ତମେ କୌଣସି ଅପରାଧ କରିନ ବୋଲି?
5: ମହାଦେବୀ।
1: କୁମାର, ତମେ ଅବିଳମ୍ବେ ଏହି ଲୌହ ଶୃଙ୍ଖଳା ଗୁଡ଼ିକୁ ଛିଣ୍ଡେଇ ଦିଅ।
5: ମହାଦେବୀ, ଚୁପ୍ ରୁହ, ଚୁପ୍ ରୁହ ମହାଦେବୀ।
1: ମହାଦେବୀ କିଏ?

0: ତାହେଲେ ତୁ ମହାଦେବୀ ନୁହଁ?
1: ନା, ମଣିଷ ଦେଇଥିବା ଉପାଧିକୁ ମୁଁ ଫେରେଇ ଦଉଛି।
0: ଆଉ ମୁଁ ସହଧର୍ମିଣୀ?
1: ଧର୍ମ ସେ କଥା ନିଷ୍ପତ୍ତି କରିବ।
0: କଣ ଏଥିରେ ମଧ୍ୟ ସନ୍ଦେହ ଅଛି?
1: ନିଜ ହୃଦୟକୁ ପଚାରନ୍ତୁ, ମୁଁ କଣ ପ୍ରକୃତରେ ସହଧର୍ମିଣୀ?
0: ଧ୍ରୁବ ସ୍ୱାମିନୀ, ନିର୍ଲଜ୍ଜତାର ଗୋଟାଏ ସୀମା ଅଛି।
1: ମୋ ନିର୍ଲଜ୍ଜତାର ଉତ୍ତରଦାୟିତ୍ୱ ଗୋଟେ କ୍ଲିବ କା ପୁରୁଷ ଉପରେ ନ୍ୟସ୍ତ ଅଛି। ସ୍ତ୍ରୀର ଲଜ୍ଜା ଲୁଟୁଥିବା ସେହି ନରାଧମ ଦସ୍ୟୁ ପାଇଁ ମୁଁ
0: ଚୁପ୍ କର। ପର ପୁରୁଷରେ ଅନୁରକ୍ତ ତୋର ହୃଦୟ ଅତ୍ୟନ୍ତ କଳୁଷିତ ହୋଇଯାଇଛି। ତୁ ହେଉଛୁ କାଳ ନାଗୁଣୀ, ଧର୍ମର ଭୟ ତତେ ଟିକେ ହେଲେ ବି ନାହିଁ। ଅମାତ୍ୟ, ଏହାକୁ ମଧ୍ୟ ବନ୍ଦୀ କର।
2: ମୋ ହାତରେ ଲୌହ ଶୃଙ୍ଖଳକୁ ମୁଁ ଛିଡ଼ାଇ ଦେଇଛି। ଶୁଣ ଅମାତ୍ୟ, ମୁଁ ମଧ୍ୟ ଆର୍ଯ୍ୟ ସମୁଦ୍ରଗୁପ୍ତଙ୍କର ପୁତ୍ର। ତୁମେମାନେ ଭଲ ଭାବେ ଜାଣିଛ ଯେ ମୁଁ ତାଙ୍କ ଦ୍ୱାରା ନିର୍ବାଚିତ ଯୁବରାଜ। ତୁମମାନଙ୍କର ନିଜ ଆଚରଣ ଏବେ ଅସହ୍ୟ ହେଲାଣି। ଶିଖର ସ୍ୱାମୀ, ମୋର ଆଦେଶ, ତୁମେ ଏହି ମୁହୂର୍ତ୍ତରେ ନିଜ ରାଜାଙ୍କୁ ନେଇ ଏ ଦୁର୍ଗରୁ ନିର୍ବିଘ୍ନରେ ବାହାରକୁ ଚାଲିଯାଅ। ମୁଁ ବର୍ତ୍ତମାନ ଶକରାଜଙ୍କ ସମସ୍ତ ସମ୍ପତ୍ତିର ଅଧିକାରୀ।
3: ଆସନ୍ତୁ ମହାରାଜ।
2: କିଏ ଅଛ? ସୈନିକମାନଙ୍କୁ କୁହ ସମସ୍ତ ବନ୍ଦୀ ସାମନ୍ତ କୁମାରମାନଙ୍କୁ ମୁକ୍ତ କରିଦେବେ। ଅମାତ୍ୟ, ତଥାପି ତୁମେ ଯାଇନାହଁ।
3: କୁମାର, ଏହି କଳହକୁ ସମାପ୍ତ କରିବା ପାଇଁ ଆମେ ସମସ୍ତେ ପରିଷଦର ନିଷ୍ପତ୍ତିକୁ ମାନିବା ଉଚିତ। ମୁଁ ଆପଣଙ୍କ ଆଧିପତ୍ୟକୁ ବିରୋଧ କରୁନି, କିନ୍ତୁ ସମସ୍ତ କାର୍ଯ୍ୟ ବିଧିବିଧାନ ଅନୁସାରେ ହେବା ଉଚିତ। ମୁଁ କୁଳବୃଦ୍ଧ ଆଉ ସାମନ୍ତମାନଙ୍କୁ, ଯେଉଁମାନେ ଏଠାରେ ଉପସ୍ଥିତ ଅଛନ୍ତି, ଡାକି ଆଣିବା ପାଇଁ ଯାଉଛି।
4: କୁମାର, ଆସନ ଗ୍ରହଣ କରନ୍ତୁ।
2: ମୁଁ ଯେ ଅଭିଯୁକ୍ତ ଶିଖର ସ୍ୱାମୀ,
3: ଅତୀତରେ ଘଟିଯାଇଥିବା କଥାଗୁଡ଼ିକୁ ଭୁଲିଯିବାରେ ହିଁ ମଙ୍ଗଳ ନିହିତ। ମୋ ମତରେ ଭାଇ ଭାଇ ଭଳି ପରସ୍ପରକୁ ଆଲିଙ୍ଗନ କରି ଗୁପ୍ତ ବଂଶର ଗୌରବକୁ ବୃଦ୍ଧି କରନ୍ତୁ।
2: ଅମାତ୍ୟ, ତୁମେ ଗୌରବ କାହାକୁ କହୁଛ? ସେ ଅଛି କେଉଁଠି? ବ୍ୟାଧି ଜର୍ଜରିତ ଶରୀରରେ ଅଳଙ୍କାର ଖଞ୍ଜିଲେ ଅଥବା ଅଳିଆ ଆବର୍ଜନାର କୁଦ ଉପରେ କୁଙ୍କୁମର ଲେପ ଦେଲେ ଗୌରବ ବଢ଼େ ନାହିଁ। ତୁମେ ହେଉଛ କୁଟିଳତାର ପ୍ରତିମୂର୍ତ୍ତି। କହିଲ, ମୋର ବାଗଦତା ପତ୍ନୀ ଆଉ ପିତୃଦତ୍ତ ସିଂହାସନର ଛଳପୂର୍ବକ ଅପହରଣ କା ଇଙ୍ଗିତରେ ହୋଇଥିଲା?
0: ଏ ଉନ୍ମତ ପ୍ରଭାବ ବନ୍ଦ କର ଚନ୍ଦ୍ରଗୁପ୍ତ। ତୁ ମୋର ଭାଇ ହୋଇଥିବାରୁ ତତେ ମୁଁ କ୍ଷମା ପ୍ରଦାନ କରୁଛି।
2: କ୍ଷମା ଦେବାର ଅଧିକାର ଆଉ ତୋର ନାହିଁ ରାମଗୁପ୍ତ। ଆଜି ତୁ ଆଉ ରାଜା ନୁହୁଁ। ତୋର ସଞ୍ଚିତ ପାପ ପ୍ରାୟଶ୍ଚିତ ଲାଗି ଡାକ ଛାଡ଼ିଲାଣି। ନ୍ୟାୟପୂର୍ଣ୍ଣ ନିଷ୍ପତ୍ତି ପାଇଁ ଅପେକ୍ଷା କର, ଆଉ ଅଭିଯୁକ୍ତ ଭାବରେ ନିଜର ଅପରାଧ ଗୁଡ଼ିକ ଶୁଣ।
1: ଆଗକୁ ଆସନ୍ତୁ ମହାଦେବୀ, ଆସନ୍ତୁ, ଦେଖନ୍ତୁ, ସମସ୍ତେ ଦେଖନ୍ତୁ, ଇଏ ହେଉଛନ୍ତି ଗୁପ୍ତ ବଂଶର କୁଳବଧୂ। ବାସ୍, ରାଜାର ଭୟ ଆଉ ଏ ମନ୍ଦାକିନୀର ବେକମୋଡ଼ି ପାରିବନି। ଯଦି ଆପଣଙ୍କର ଟିକେ ମାତ୍ର ବିବେକ ଥାନ୍ତା, ତାହେଲେ ନିଜର କୁଳର ମର୍ଯ୍ୟାଦା ସମ୍ପନ୍ନା ନାରୀକୁ ଶତ୍ରୁର ଦୁର୍ଗକୁ ଠେଲି ଦେଇ ନଥାନ୍ତେ। ସ୍ତ୍ରୀମାନଙ୍କୁ ଜନ୍ମ ଦେଇ ଭଗବାନ ମଧ୍ୟ ସେମାନଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରିନାହାନ୍ତି। ହେଲେ ଆପଣମାନେ, ଆପଣମାନଙ୍କର ହୀନ ଦସ୍ୟୁ ବୃତ୍ତି ସେମାନଙ୍କୁ ବାରମ୍ବାର ଲୁଣ୍ଠନ କରୁଛି।
3: କଣ ତୁ କହି ଯାଉଛୁ?
1: ମୁଁ ପଚାରୁଛି, ଆର୍ଯ୍ୟ ସମୁଦ୍ରଗୁପ୍ତ କାହାକୁ ଯୁବରାଜ କରିଥିଲେ? ଚନ୍ଦ୍ରଗୁପ୍ତକୁ ନା କ୍ଲିବ ରାମଗୁପ୍ତକୁ, ଯିଏ ଛଳ ବଳ ଦ୍ୱାରା ବିବାହ କରି ସୁଦ୍ଧା ଏ ନାରୀକୁ ଅନ୍ୟ ପୁରୁଷର ଅନୁଗାମିନୀ କହି ଦଣ୍ଡ ଦେବା ପାଇଁ ଆଦେଶ ଦେଇଛି? ଆଉ ବିଚରା ଧ୍ରୁବ ସ୍ୱାମିନୀ, ଯାହାକୁ କିଛି ଦିନ ଧରି ତୁମେମାନେ ମହାଦେବୀ ବୋଲି କହି ସମ୍ବୋଧନ କରୁଛ, ସେ କଣ ଆଉ କିଏ?
4: ତୁମେ ସବୁ ମୋତେ ଏଠାରେ କିଛି କହିବାକୁ ଦେବ ନା ନାହିଁ? ମୁଁ ରାଜ୍ୟ ସମ୍ବନ୍ଧରେ କିଛି କହିବାକୁ ଚାହୁଁନାହିଁ। ସେ କଥା ତୁମ ରାଜନୀତି ଜାଣୁ। ଏହି ବିବାହ ବିଷୟରେ ମୋର କିଛି କହିବା ଉଚିତ। ବିବାହ ବିଧି ଦେବୀ ଧ୍ରୁବ ସ୍ୱାମିନୀ ଆଉ ରାମଗୁପ୍ତଙ୍କୁ ଗୋଟିଏ ଭ୍ରାନ୍ତିପୂର୍ଣ୍ଣ ବନ୍ଧନରେ ବାନ୍ଧି ଦେଇଛି। ଧର୍ମର ଅସଲ ଉଦ୍ଦେଶ୍ୟକୁ ଏପରି ଭାବରେ ପଦଦଳିତ କରାଯାଇପାରେ ନା, କିନ୍ତୁ ଏହି ସମ୍ବନ୍ଧ ସେହି ପ୍ରମାଣଗୁଡ଼ିକରୁ ଦୂରେଇ ରହିଛି। ଏ ରାମଗୁପ୍ତ ଅବଶ୍ୟ ମୃତ ଆଉ ପ୍ରବ୍ରଜିତ ନୁହେଁ, କିନ୍ତୁ ସେ ଗୌରବରେ ନଷ୍ଟ, ଆଚରଣରେ ପତିତ ଆଉ କର୍ମରେ କ୍ଳିବ। ଏହି ଦୃଷ୍ଟିରୁ ରାମଗୁପ୍ତର ଧ୍ରୁବ ସ୍ୱାମିନୀ ଉପରେ କୌଣସି ଅଧିକାର ନାହିଁ।
0: ମୂର୍ଖ ଆଚାର୍ଯ୍ୟ, ତୁ କଣ ମୃତ୍ୟୁକୁ ଭୟ କରୁ?
4: ନା, ଟିକିଏ ବି ଭୟ ନାହିଁ। ବ୍ରାହ୍ମଣ କେବଳ ଧର୍ମକୁ ହିଁ ଭୟ କରେ।
1: ଧନ୍ୟ ତୁମେ ବ୍ରହ୍ମଦେବ, ଧନ୍ୟ।
5: ହେ ନିର୍ଭୀକ ପୁରୋହିତ, ତୁମେ କଣ ପାଇଁ କ୍ଳିବ ଶବ୍ଦ ବ୍ୟବହାର କର?
4: ରାଜନୈତିକ ଦସ୍ୟୁ, ତୁମ୍ଭେ ଶାସ୍ତ୍ରର କଦର୍ଥ କର ନାହିଁ। କ୍ଳିବ, ଶ୍ରୀକୃଷ୍ଣ ଅର୍ଜୁନକୁ କଣ ପାଇଁ କ୍ଳିବ କହିଥିଲେ? ଯିଏ ନିଜ ସ୍ତ୍ରୀକୁ ଅନ୍ୟର ଅଙ୍କ ସାଇନ୍ ହେବ।

ଶୁଣୁଥିଲେ ନାଟକ ଧ୍ରୁବ ସ୍ୱାମିନୀ, ମୂଳ ହିନ୍ଦୀ ମଞ୍ଚ ନାଟକ, ଜୟଶଙ୍କର ପ୍ରସାଦ, ବେତାର ନାଟ୍ୟ ରୂପାନ୍ତର ସୁଦର୍ଶନ କୁମାର, ଓଡ଼ିଆ ଅନୁବାଦ ଡକ୍ଟର ରଘୁନାଥ ମହାପାତ୍ର, ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ। ଏଥିରେ ବିଭିନ୍ନ ଭୂମିକାରେ ଯେଉଁମାନେ ଅଂଶଗ୍ରହଣ କରିଥିଲେ ସେମାନେ ହେଲେ ଚନ୍ଦ୍ରଗୁପ୍ତ, ବିକ୍ରମ କେଶରୀ ଜେନା, ପ୍ରମୋଚନ୍ଦ୍ର ବ୍ରହ୍ମା ଥିଲେ ରାମଗୁପ୍ତ ଭୂମିକାରେ, ଶକରାଜ ଭୂମିକାରେ ଥିଲେ ଦେବଦୟାଲ ଦେବଚଣ୍ଡୀ, ପ୍ରଫୁଲ୍ଲ କୁମାର ମହାନ୍ତ ଥିଲେ ଶିବସ୍ୱାମୀ ଭୂମିକାରେ, ସିଙ୍ଗଳ ଭୂମିକାରେ ଅଂଶଗ୍ରହଣ କରିଥିଲେ ଭିନ୍ନ କୁମାର ରାଉତରାୟ, ଗଣେଶ ନାୟକ ଥିଲେ ପ୍ରହରୀ ଭୂମିକାରେ, ପୁରୋହିତ ଭୂମିକାରେ ଥିଲେ ରାମଚନ୍ଦ୍ର ସମଲ, ସୁଚିସ୍ମିତା ମିଶ୍ର ଥିଲେ ମନ୍ଦାକିନୀ ଭୂମିକାରେ, ଚିମା ଭୂମିକାରେ ଥିଲେ କ୍ରିଷ୍ଣା ମହାନ୍ତି ଏବଂ ଧ୍ରୁବସ୍ୱାମିନୀ ଭୂମିକାରେ ଥିଲେ ଶ୍ୱେତା ଆଚାର୍ଯ୍ୟ। ଏଥର ଶୁଣନ୍ତୁ ଅନ୍ତର ଚକ୍ରବର୍ତ୍ତୀଙ୍କ କଣ୍ଠରୁ ଏହି ଗୀତଟି, ଶିଳ୍ପୀଙ୍କ କଣ୍ଠରେ ମୋହି ଚକ୍ରବର୍ତ୍ତୀଙ୍କ ରଚନା।

ଅନ୍ଧର ଚକ୍ରବର୍ତ୍ତୀଙ୍କ କଣ୍ଠରୁ ଶୁଣୁଥିଲେ କେତେଗୋଟି ଗୀତ ଆକାଶବାଣୀ କଟକ ସମୟ ଦିନ 10:55 ହେବାକୁ ଯାଉଛି। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଠିକ୍ ଦିନ 11:00। ତା ପୂର୍ବରୁ କିଛି ବିଜ୍ଞାପନ ଆକାଶବାଣୀ ଦିଲ୍ଲୀରୁ।

0: तो मेरा खास आग्रह है, वर्षा का बूंद बूंद पानी हम मिलकर के बचाएं। बहुत बहुत धन्यवाद, नमस्कार।
1: मन की बात आकाशवाणी के माध्यम से माननीय प्रधानमंत्री श्री नरेंद्र मोदी अपने मन की बातें साझा कर रहे थे। हम आपको बता दें कि माननीय प्रधानमंत्री के इस प्रसारण के बाद मन की बात के क्षेत्रीय भाषा में अनुवाद का प्रसारण आकाशवाणी और दूरदर्शन के संबद्ध प्रादेशिक केंद्रों से तथा संस्कृत भाषा में अनुवाद का प्रसारण आकाशवाणी दिल्ली के इंद्रप्रस्थ चैनल मीडियम वेव 366.3 मीटर अर्थात 819 किलोहर्ट्ज और एफएम गोल्ड 100.1 मेगाहर्ट्ज पर अभी किया जाएगा। मन की बात के क्षेत्रीय भाषाओं का पुनः प्रसारण आज रात 8 बजे आकाशवाणी के संबद्ध प्रादेशिक केंद्रों से और अंग्रेजी अनुवाद का प्रसारण एफएम रेनबो 102.6 मेगाहर्ट्ज पर किया जाएगा। यह कार्यक्रम आकाशवाणी के दिल्ली केंद्र से प्रसारित किया गया।
2: ଶୁଣିଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ। ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀରୁ। ଶୁଣନ୍ତୁ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର।
3: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ରେ ପୁଣି ଥରେ ଆପଣ ସମସ୍ତଙ୍କ ସହ ଯୋଡ଼ି ହୋଇ ମୋତେ ବହୁତ ଖୁସି ଲାଗୁଛି। 2026 ବର୍ଷର ପ୍ରଥମାର୍ଥ ବିତିବାକୁ ବସିଲାଣି। ଏହି 6 ମାସରେ ଆମେ ମନ୍ କି ବାତ୍ରେ ଦେଶବାସୀଙ୍କ ଅନେକ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛୁ। ଜୁନ୍ରେ ମଧ୍ୟ ଦେଶ ଏଭଳି କିଛି ଉପଲବ୍ଧି ହାସଲ କରିଛି ଯାହା ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରୁଛି। ଏହି ସଫଳତାଗୁଡ଼ିକ ଦେଶର ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ସହ ଜଡ଼ିତ। ନିକଟରେ ମୋତେ କୋଲକାତାରେ ନୌବାହିନୀ ସହ ଜଡ଼ିତ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା। ସେଠାରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌବାହିନୀରେ ସାମିଲ କରାଗଲା। ଏହି ଜାହାଜଗୁଡ଼ିକର ଡିଜାଇନ୍ ଏବଂ ମାନୁଫ୍ୟାକ୍ଚରିଂ ସବୁକିଛି ସ୍ୱଦେଶୀ। ବନ୍ଧୁଗଣ, ଜୁନ୍ ମାସରେ ହିଁ ଆଭିଏସନ୍ ସେକ୍ଟରରେ ମଧ୍ୟ ଦେଶ ଗୋଟିଏ ବଡ଼ ସଫଳତା ପ୍ରାପ୍ତ କରିଛି। C-295 ଏହି ବିମାନ ମେଡ୍ ଇନ୍ ଇଣ୍ଡିଆ ଏବଂ ଏହି C-295 ବିମାନ ନିଜର ପ୍ରଥମ ଉଡ଼ାଣ ସମ୍ପୂର୍ଣ୍ଣ କରିଛି ଏବଂ ଏହିଭଳି 40 ବିମାନ ଭାରତରେ ହିଁ ତିଆରି କରାଯାଉଛି। ଏଥିରେ ଏମ୍ଏସ୍ଏମ୍ଇ ଏବଂ ଏରୋସ୍ପେସ୍ ସେକ୍ଟରକୁ ନୂତନ ଶକ୍ତି ମିଳୁଛି, ରୋଜଗାରର ସୁଯୋଗ ବୃଦ୍ଧି ପାଉଛି ଏବଂ ଆତ୍ମନିର୍ଭର ଭାରତର ସଂକଳ୍ପ ମଧ୍ୟ ସୁଦୃଢ଼ ହେଉଛି। ଏହି ମାସରେ ଡିଆର୍ଡିଓ ସ୍ୱଦେଶୀ ଲଙ୍ଗ୍ ରେଞ୍ଜ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ ମିଜାଇଲ୍ର ମଧ୍ୟ ସଫଳ ପରୀକ୍ଷଣ କରିଛି। ଏହାକୁ ଡିଆର୍ଡିଓର ଲାବୋରେଟରିଜ୍ ଏବଂ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ ପାର୍ଟନର୍ସ ମିଳିତ ଭାବେ ତିଆରି କରିଛନ୍ତି। ଅର୍ଥାତ୍ ଆଜି ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଆମ ଭାରତ ଅଧିକ ସୁରକ୍ଷିତ ଏବଂ ଆତ୍ମନିର୍ଭର ହେବାକୁ ଯାଉଛି। ବନ୍ଧୁଗଣ, ଜୁନ୍ରେ ଆଉ ଗୋଟିଏ ଆୟୋଜନ ହୋଇଥିଲା ଯେଉଁଥିରେ ସମଗ୍ର ବିଶ୍ୱ ଭାରତର ପ୍ରଚେଷ୍ଟା ସହ ଯୋଡ଼ି ହେଲେ ଏବଂ ଏହି କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜାତିକ ଯୋଗ ଦିବସ। ଏଥର ବିଶ୍ୱର 2500ରୁ ଅଧିକ ସ୍ଥାନରେ ଯୋଗର ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆମ ଦେଶରେ କୋଟି କୋଟି ଲୋକେ ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ। ଏହି ମାସରେ ଅହମ୍ମଦାବାଦରେ ଆୟୋଜିତ ବିଶ୍ୱ ଯୋଗାସନ ଚମ୍ପିଆନ୍ସିପ୍ ମଧ୍ୟ ବଡ଼ ଆଲୋଚନାର ବିଷୟ ରହିଲା। ଏଥିରେ ଭାରତ ମୋଟ 114 ପଦକ ଜିତିଛି, ଯେଉଁଥିରେ ରହିଛି 102 ସ୍ୱର୍ଣ୍ଣ ପଦକ। ଭାରତ ଏହି ଚମ୍ପିଆନ୍ସିପ୍ର ପଦକ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କଲା। ମୁଁ ସମସ୍ତ ବିଜୟୀ ଖେଳାଳିମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଯେକୌଣସି ରାଷ୍ଟ୍ରର ଆତ୍ମା ହେଉଛନ୍ତି ସେଠାକାର ଜନସାଧାରଣ। ଯେତେବେଳେ ସେହି ଦେଶର ଲୋକେ କୌଣସି ସଂକଳ୍ପ ଗ୍ରହଣ କରନ୍ତି ସେତେବେଳେ କୌଣସି ଶକ୍ତି ସେମାନଙ୍କୁ ଲକ୍ଷ୍ୟଚ୍ୟୁତ କରିପାରେ ନାହିଁ। ରାଷ୍ଟ୍ର ନିର୍ମାଣରେ ଜନଭାଗିଦାରୀର ଏହି ଶକ୍ତି

ଭାରତର ବହୁତ ବଡ଼ ପୁଞ୍ଜି ଏବଂ ଏହି ଜନଭାଗିଦାରୀକୁ ଆମେ ବାରମ୍ବାର ଅନୁଭବ କରୁଛୁ। ବନ୍ଧୁଗଣ, ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧର ସ୍ଥିତିକୁ ଦେଖି ମୁଁ ଦେଶବାସୀଙ୍କୁ କିଛି ଅନୁରୋଧ କରିଥିଲି। ମୁଁ କହିଥିଲି ଯେ ଯଥାସମ୍ଭବ କିଛି ସମୟ ପାଇଁ ସୁନା କ୍ରୟ କରିବାରୁ ବିରତ ରୁହନ୍ତୁ। ଲୋକଙ୍କୁ କହିଥିଲି ଯେ ବିଦେଶରେ ଛୁଟି କଟାଇବାରୁ ନିବୃତ୍ତ ରୁହନ୍ତୁ। ମୁଁ ଲୋକମାନଙ୍କୁ କାର୍ ପୁଲିଂକୁ ମଧ୍ୟ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରିଥିଲି। ମୁଁ ଚାଷୀମାନଙ୍କୁ କେମିକାଲ ମୁକ୍ତ ଚାଷ କରିବା ପାଇଁ, ଜମିକୁ ସୁରକ୍ଷିତ ରଖିବା ପାଇଁ ଏବଂ ପ୍ରାକୃତିକ ସାରର ଅଧିକରୁ ଅଧିକ ବ୍ୟବହାର ପାଇଁ ଅନୁରୋଧ କରିଥିଲି। ବନ୍ଧୁଗଣ, ମୁଁ ଦେଶର ପ୍ରତ୍ୟେକ ନାଗରିକ ପ୍ରତି କୃତଜ୍ଞ, କାରଣ ସେମାନେ କେବଳ ମୋ ଅନୁରୋଧ ପ୍ରତି ସମର୍ଥନ ପ୍ରକାଶ କଲେ ତାହା ନୁହେଁ, ବରଂ ଯଥାସମ୍ଭବ ସେଥିରେ ନିଜର ସହଯୋଗ କରୁଛନ୍ତି। ଅନେକ ପରିବାର ମୋତେ ବାର୍ତ୍ତାମାନ ପଠାଇ ନିଜର ଅନୁଭୂତି ବାଣ୍ଟୁଛନ୍ତି। ଅନେକ ପରିବାର ସ୍ଥିର କରିଛନ୍ତି ଯେ ଘରେ ବିବାହ କାର୍ଯ୍ୟ ଆଦିରେ ଏଥର ସୁନା କିଣିବେ ନାହିଁ। ଆବଶ୍ୟକ ପଡ଼ିଲେ ପୁରୁଣା ସ୍ୱର୍ଣ୍ଣ ଅଳଙ୍କାରରୁ ହିଁ ନୂଆ ଅଳଙ୍କାର ତିଆରି କରିଦେବେ। ଅନେକ ଲୋକେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଲେଖିଛନ୍ତି ଯେ କିଭଳି ସେମାନେ ଏଥର ବିଦେଶ ଯାତ୍ରାକୁ ଏଡ଼ାଇ ଦେଇଛନ୍ତି। ବନ୍ଧୁଗଣ, କାର୍ ପୁଲିଂକୁ ନେଇ ମଧ୍ୟ ଲୋକେ ଅନେକ ଅନୁଭୂତି ବାଣ୍ଟିଛନ୍ତି। ଯେଉଁମାନେ ପ୍ରତିଦିନ ଗୋଟିଏ ରାସ୍ତାରେ ହିଁ ନିଜ ନିଜ ଗାଡ଼ିରେ ଯାଉଥିଲେ, ଏବେ ସେମାନେ ଏକାଠି ମିଶି ଯାଉଛନ୍ତି। ଲୋକେ ଯଥାସମ୍ଭବ ବସ୍ ଏବଂ ମେଟ୍ରୋ ବ୍ୟବହାର କରୁଛନ୍ତି। ଏହାଦ୍ୱାରା ପେଟ୍ରୋଲ ଏବଂ ଡିଜେଲ ସଞ୍ଚୟ ହୋଇପାରୁଛି। ସେହିଭଳି ଦେଶର ବିଭିନ୍ନ ଭାଗରେ ପ୍ରାକୃତିକ ସାରର ଚାହିଦା ବୃଦ୍ଧିର ମଧ୍ୟ ଖବର ମିଳୁଛି। ବନ୍ଧୁଗଣ, ଆମେ ଭାରତୀୟମାନେ ଏହି ବୈଶ୍ୱିକ ସଙ୍କଟର ଏକତ୍ରିତ ଭାବେ ମୁକାବିଲା କରିଥିବାରୁ ମୁଁ ଖୁସି ଅନୁଭବ କରୁଛି। ଜନଭାଗିଦାରୀର ଏହି ଶକ୍ତି ଆମକୁ ସୁଦୃଢ଼ କରିବ, ଆମକୁ ସଫଳ କରିବ ବୋଲି ମୋର ବିଶ୍ୱାସ। ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ଜନ୍ମଦିନ, ବିବାହ ଆଦି ପାରିବାରିକ କାର୍ଯ୍ୟକ୍ରମ ହେବା ସଙ୍ଗେ ସଙ୍ଗେ ସାମାଜିକ ଉତ୍ସବ ମଧ୍ୟ ହୋଇଥାଏ। ପ୍ରତ୍ୟେକ ପରିବାର ଚାହେଁ ଯେ ସେମାନେ ନିଜ ଖୁସି ଅନ୍ୟମାନଙ୍କ ସହ ମଧ୍ୟ ବାଣ୍ଟନ୍ତୁ। ଲୋକେ ଅତିଥିମାନଙ୍କୁ ଉପହାର ମଧ୍ୟ ଦେଇଥାନ୍ତି। ବନ୍ଧୁଗଣ, ମହାରାଷ୍ଟ୍ରର ନାନ୍ଦେଡ଼ରେ ଗୋଟିଏ ପରିବାର ନିଜ ଖୁସି ବାଣ୍ଟିବା ପାଇଁ ଏଭଳି ଗୋଟିଏ କାମ କରିଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ନାନ୍ଦେଡ଼ର ବାହାଦୁରପୁରା ଗାଁରେ ପେଟକର ପରିବାର ବାସ କରନ୍ତି। ଏହି ପରିବାର ଚିନ୍ତା କଲେ ଯେ ଯଦି ଖୁସି ବାଣ୍ଟିବା, ତେବେ ଏଭଳି କୌଣସି ବସ୍ତୁ କାହିଁକି ନ ଦେବା ଯାହା ଅସୁବିଧା ସମୟରେ କୌଣସି ପରିବାରର କାମରେ ଲାଗିବ। ନିଜ ଘରେ ବିବାହ ଅବସରରେ ଏହି ପରିବାର ଗାଁର ପ୍ରାୟ 3,500 ଲୋକଙ୍କ ପାଇଁ ଦୁର୍ଘଟଣା ବୀମା ବ୍ୟବସ୍ଥା କଲେ। ପ୍ରତ୍ୟେକ ବ୍ୟକ୍ତିଙ୍କୁ 1,00,000 ଟଙ୍କାର ବୀମା କଭର ଦିଆଗଲା। ଏହି ନୂତନ ଧାରା ପଛରେ ରହିଥିବା ଭାବନା ବହୁତ ହୃଦୟସ୍ପର୍ଶୀ। ଏହି ପରିବାର ଆଗରୁ ଦେଖିଥିଲେ ଯେ କୌଣସି ଦୁର୍ଘଟଣା ପରେ ଦୁର୍ଘଟଣାଗ୍ରସ୍ତ ପରିବାରକୁ ଅନେକ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଭଳି ସମୟରେ ଏକ ଛୋଟ ସହାୟତା ମଧ୍ୟ ବହୁତ ବଡ଼ ସମ୍ବଳ ପାଲଟିଯାଏ। ବନ୍ଧୁଗଣ, ସରକାର ଦେଶର କୋଟି କୋଟି ପରିବାରଙ୍କୁ ସୁରକ୍ଷା କବଚ ଉପଲବ୍ଧ କରିଛନ୍ତି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ କେବଳ ବାର୍ଷିକ 20 ଟଙ୍କା ପ୍ରିମିୟମ, ଅର୍ଥାତ୍ ମାତ୍ର ବର୍ଷକୁ 20 ଟଙ୍କା ପ୍ରିମିୟମରେ 2,00,000 ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ମିଳିଥାଏ। ଏଯାବତ୍ ଏହି ଯୋଜନାରେ 58 କୋଟିରୁ ଅଧିକ ଲୋକ ଯୋଡ଼ି ହୋଇସାରିଲେଣି। ଏଥିରୁ ପ୍ରାୟ 28 କୋଟି ହେଉଛନ୍ତି ଆମର ମା, ଭଉଣୀ, କନ୍ୟା ଏବଂ ମହିଳାମାନେ। ମିଳିଥିବା ହିସାବ ଅନୁଯାୟୀ ଏହି ଯୋଜନା ଅଧୀନରେ ଏଯାବତ୍ ପୀଡ଼ିତ ପରିବାରଙ୍କୁ 3,700 କୋଟି ଟଙ୍କାଠାରୁ ମଧ୍ୟ ଅଧିକ ସହାୟତା ପ୍ରାପ୍ତ ହୋଇସାରିଛି। ବନ୍ଧୁଗଣ, ସେହିଭଳି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ଏହି ଯୋଜନା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହି ଯୋଜନା କୌଣସି ବ୍ୟକ୍ତିର ଦୁଃଖଦ ମୃତ୍ୟୁ ହେବା ଘଟଣାରେ ତା'ର ପରିବାରକୁ 2,00,000 ଟଙ୍କାର ବୀମା କଭର ପ୍ରଦାନ କରୁଛି। ଏହାର ବାର୍ଷିକ ପ୍ରିମିୟମ ମାତ୍ର 436 ଟଙ୍କା, ଅର୍ଥାତ୍ ଦିନକୁ ଅତି ବେଶୀରେ 1.5 ଟଙ୍କା। ଏହି ଯୋଜନା ସହ ଏଯାବତ୍ 27 କୋଟିରୁ ଅଧିକ ଲୋକ ଜଡ଼ିତ ହୋଇଛନ୍ତି। ଏହା ଅନ୍ତର୍ଗତ ଦେଶର ପ୍ରାୟ 11,00,000 ପରିବାରଙ୍କୁ ପ୍ରାୟ 22,000 କୋଟି

ଟଙ୍କାର ସହାୟତା ମିଳିସାରିଛି। ଏ ରାଶିଗୁଡ଼ିକ ବହୁତ ବଡ଼। ଏହି ପରିସଂଖ୍ୟାନ ପଛରେ ରହିଛି ଲକ୍ଷ ଲକ୍ଷ ପରିବାରର ନିଜ ନିଜ କାହାଣୀ। କେଉଁଠି କୌଣସି ମା'କୁ ନିଜ ପିଲାର ଶିକ୍ଷା ଜାରି ରଖିବା ପାଇଁ ସହାୟତା ମିଳିଗଲା, ତ କେଉଁଠି କୌଣସି ପତ୍ନୀକୁ ଘରର ଦାୟିତ୍ୱ ସମ୍ଭାଳିବାରେ ସାହାଯ୍ୟ ମିଳିଗଲା। ବନ୍ଧୁଗଣ, ଅନେକ ଥର ବହୁତ ବଡ଼ ସୁରକ୍ଷାର ଆରମ୍ଭ ବହୁତ ଛୋଟ ରାଶି ଏବଂ ଗୋଟିଏ ଛୋଟ ପଦକ୍ଷେପରୁ ହୋଇପାରେ। ଛୋଟ ନିଷ୍ପତ୍ତିଟିଏ ମଧ୍ୟ ବହୁତ ବଡ଼ ପରିବର୍ତ୍ତନ ଆଣିଦେଇପାରେ। ଆପଣ ସମସ୍ତଙ୍କୁ ମୋର ଅନୁରୋଧ ଯେ ନିଜ ପରିବାରକୁ ଏହି ଯୋଜନାଗୁଡ଼ିକ ସମ୍ପର୍କରେ ନିଶ୍ଚିତ ଭାବେ ସୂଚନା ଦିଅନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ରେ ବର୍ତ୍ତମାନ ଏପରି ବିଷୟରେ କଥା ହେବା ଯାହା ହଜାର ବର୍ଷ ତଳର ପୁରୁଣା। ହଜାର ହଜାର ବର୍ଷ ଧରି ଏହା ମାନବ ସମାଜରେ ବସାବାନ୍ଧି ରହିଆସୁଛି। ଏ ବିଷୟ ହେଉଛି ଅନ୍ଧବିଶ୍ୱାସ। ଅନେକ ଥର ଦେଖାଯାଏ ଅନ୍ଧବିଶ୍ୱାସ କେବଳ ମାତ୍ର ଭ୍ରାନ୍ତ ଧାରଣା ନୁହେଁ, ତାହା ଡର ସୃଷ୍ଟି କରେ। ଆଉ ଯେବେ ଡର ମନ ଉପରେ ପ୍ରଭୁତ୍ୱ ବିସ୍ତାର କରେ, ସେତେବେଳେ ମଣିଷ ସତ୍ୟକୁ ଦେଖିବା ବନ୍ଦ କରିଦିଏ। ଅନ୍ଧବିଶ୍ୱାସରେ ବୁଡ଼ି ରହୁଥିବା ଲୋକମାନେ ବିନା ତର୍କରେ ସତ୍ୟ ନ ଜାଣି ଏପରି ନିଷ୍ପତ୍ତି ନିଅନ୍ତି, ଯାହା ବହୁତ କ୍ଷତିକାରକ ହୋଇଥାଏ। ଏପରି ସ୍ଥଳେ ସମାଜରେ ଏପରି ଲୋକ ବି ଅଛନ୍ତି ଯେଉଁମାନେ ବିଜ୍ଞାନ, ଅନୁଭବ ଓ ତର୍କ ଆଧାରରେ ଏହିସବୁ ଧାରଣାକୁ ଆହ୍ୱାନ ରୂପେ ସ୍ୱୀକାର କରନ୍ତି। ଅନ୍ଧବିଶ୍ୱାସରୁ ବିଶ୍ୱାସ ପର୍ଯ୍ୟନ୍ତ ଏହି ଯାତ୍ରା ସହଜ ସାଧ୍ୟ ନୁହେଁ। ଆଜି ମୁଁ ଏପରି ଏକ ସଫଳ ଯାତ୍ରା ସମ୍ପର୍କରେ ଆପଣମାନଙ୍କୁ ନିଶ୍ଚିତ ରୂପେ କହିବାକୁ ଚାହେଁ। ବନ୍ଧୁଗଣ, ଆସାମରେ ଏକ ପକ୍ଷୀ ଦେଖାଯାଏ। ସେହି ପକ୍ଷୀର ନାଁ ହେଲା ହାଡ଼ଗିଳା ପକ୍ଷୀ। ଏହା ଏକ ଦୁର୍ଲଭ ପକ୍ଷୀ। ପରିବେଶକୁ ସଫାସୁତୁରା ରଖିବାରେ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, କିନ୍ତୁ ଦୀର୍ଘ ବର୍ଷ ଧରି ଆସାମର କିଛି ଅଞ୍ଚଳରେ ଏହି ପକ୍ଷୀକୁ ଅଶୁଭ ବୋଲି ବିବେଚିତ କରାଯାଉଥିଲା। ଲୋକମାନେ ଏହାକୁ ନିଜ ଆଖପାଖରେ ଦେଖିବାକୁ ପସନ୍ଦ କରୁନଥିଲେ। ଯେଉଁ ଗଛମାନଙ୍କରେ ହାଡ଼ଗିଳା ପକ୍ଷୀ ବସା ବାନ୍ଧେ, ଅନେକ ଥର ସେହି ଗଛଗୁଡ଼ିକୁ କାଟି ଦିଆଯାଏ। ଭାବନ୍ତୁ, ଏପରି ଏକ ପକ୍ଷୀ ଯାହା ପରିବେଶକୁ ପରିଷ୍କାର ରଖିବାରେ ସାହାଯ୍ୟ କରେ, ସେହି ହାଡ଼ଗିଳା ପକ୍ଷୀ ଲୋକମାନଙ୍କ ଭୟର ଶିକାର ହୋଇଥିଲା। ଏପରି ସ୍ଥିତିରେ ଜୀବବିଜ୍ଞାନୀ ପୂର୍ଣ୍ଣିମା ଦେବୀ ବର୍ମନ ଏସବୁ ଦେଖିଲେ। ସେ ଲୋକମାନଙ୍କ ମନରେ ବସା ବାନ୍ଧିଥିବା ଏହି ଭ୍ରାନ୍ତ ଧାରଣାକୁ ବଦଳାଇବା ପାଇଁ ସଂକଳ୍ପ ନେଲେ। ସେ ମହିଳାମାନଙ୍କ ସହ କଥାବାର୍ତ୍ତା କଲେ, ବିଜ୍ଞାନ ଆଧାରରେ ଲୋକମାନଙ୍କୁ ବୁଝାଇଲେ। ଧୀରେ ଧୀରେ ମହିଳାମାନେ ଏହି ଅଭିଯାନରେ ସାମିଲ ହେଲେ। ତାପରେ ଏକ ବଡ଼ ପରିବର୍ତ୍ତନର ଆରମ୍ଭ ହେଲା। ଯେଉଁ ପକ୍ଷୀକୁ ଦିନେ ଅଶୁଭ ଭାବି ଘୋଉଡ଼ାଇ ଦିଆଯାଉଥିଲା, ସେହି ପକ୍ଷୀ ଗାଁମାନଙ୍କ ପରିଚୟ ସାଜିଲା। ହଜାର ହଜାର ଗ୍ରାମୀଣ ମହିଳା ହାଡ଼ଗିଳା ପକ୍ଷୀ ବଞ୍ଚାଇବା ପାଇଁ ଆଗକୁ ବାହାରିଲେ। ଆଜି ସେମାନେ ହରଗିଲା ଆର୍ମି ନାମରେ ପରିଚିତ। ଏହି ମହିଳାମାନେ ସମାଜ ସହ ସଂଘର୍ଷ କଲେ, ସମାଜକୁ ବୁଝାଇବା ପାଇଁ ଦିନରାତି କାମ କଲେ, ଆଉ ପରିଶେଷରେ ଅନ୍ଧବିଶ୍ୱାସକୁ ଦୂରେଇ ଦେଲେ। ସେମାନେ ସାବ୍ୟସ୍ତ କରିଦେଲେ ଯେ ଯେତେବେଳେ ସଠିକ୍ ତଥ୍ୟ ଜଣାପଡ଼ିଯାଏ, ସେତେବେଳେ ବର୍ଷ ବର୍ଷର ପୁରୁଣା ମାନସିକତା ମଧ୍ୟ ବଦଳିଯାଏ। ବନ୍ଧୁଗଣ, ମୁଁ ପ୍ରାୟତଃ କହେ ଯିଏ ଖେଳେ ସେ ପ୍ରସ୍ଫୁଟିତ ହୁଏ। ଦେଶରେ ଏପରି ଯୁବକମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି, ଯେଉଁମାନେ ଖେଳୁଛନ୍ତି, ଉନ୍ନତି ମଧ୍ୟ କରୁଛନ୍ତି। ପୂର୍ବ ତୁଳନାରେ ବର୍ତ୍ତମାନ ବହୁ ସଂଖ୍ୟକ ଯୁବକ ଖେଳକୁ କ୍ୟାରିୟର ରୂପେ ଗ୍ରହଣ କରୁଛନ୍ତି। ନାଗାଲାଣ୍ଡର ଏପରି ଦୁଇଟି ପ୍ରଚେଷ୍ଟା ସମ୍ପର୍କରେ ମୋତେ ସୂଚନା ମିଳିଛି, ଯାହା ଖୁବ୍ ରୋମାଞ୍ଚକର। ପ୍ରଥମ ପ୍ରଚେଷ୍ଟାଟି ହେଉଛି ନାଗାଲାଣ୍ଡ ବେବି ଲିଗ୍। ନାଁ ଶୁଣି ଆପଣମାନଙ୍କୁ ନିଶ୍ଚୟ ଲାଗୁଥିବ ଏହା ଖୁବ୍ ଛୋଟ ଛୋଟ ପିଲାମାନଙ୍କର କୌଣସି ସାଧାରଣ ଲିଗ୍ ହୋଇଥିବ, ମାତ୍ର ଏହା ସେପରି ନୁହେଁ। ଏହା ପାଞ୍ଚରୁ ଦଶ ବାର ବର୍ଷ ବୟସର ଛୋଟ ଛୋଟ ଫୁଲଠାରୁ କୋମଳ ପିଲାମାନଙ୍କର ଏକ ଅସାଧାରଣ ଲିଗ୍। ଆଉ ଏହି ପିଲାମାନଙ୍କୁ ନେଇ ଫୁଟବଲ ଖେଳାଳିମାନଙ୍କର ଏପରି ଏକ ଲିଗ୍ ହୋଇଛି ଯେଉଁଠାରେ ସେମାନଙ୍କ ପ୍ରଗତି ଓ ପ୍ରତିଭାକୁ ବିକଶିତ କରୁଛନ୍ତି ଓ ସେମାନଙ୍କ ପରିଚୟ ସୃଷ୍ଟି କରୁଛନ୍ତି। ନାଗାଲାଣ୍ଡରେ ଅଧିକରୁ ଅଧିକ ପିଲାମାନଙ୍କୁ ଫୁଟବଲ ସହ ଯୋଡ଼ିବା ପାଇଁ ଏହା ଆରମ୍ଭ କରାଯାଇଥିଲା। ପାଞ୍ଚରୁ ବାର ବର୍ଷ ବୟସ ପର୍ଯ୍ୟନ୍ତ ପୁଅ ଝିଅମାନେ ଏଥିରେ ଭାଗ ନେଇପାରିବେ। ବର୍ତ୍ତମାନ ସୁଦ୍ଧା

ଏହି ଲିଗ୍ 3 ବର୍ଷ ପୂରଣ କରିସାରିଲାଣି। ପିଲାମାନଙ୍କ ମନ ଉପରେ ଏହି ଲିଗ୍ର ଖୁବ୍ ଭଲ ପ୍ରଭାବ ପଡ଼ିଛି। ବନ୍ଧୁଗଣ, ନାଗାଲାଣ୍ଡରେ ଆଉ ଏକ ଭଲ ପ୍ରଚେଷ୍ଟା ହେଉଛି, ଏହାର ନାଁ ହେଲା ନାଗାଲାଣ୍ଡ ଓମେନ୍ ଫୁଟସାଲ୍ ଲିଗ୍। ହୋଇପାରେ ଆପଣମାନଙ୍କ ପାଇଁ ଏହି ଫୁଟସାଲ୍ ଏକ ନୂଆ ନାଁ ହୋଇଥିବ। ମୁଁ ଆପଣମାନଙ୍କୁ କହୁଛି, ଶୁଣନ୍ତୁ, ଫୁଟସାଲ୍କୁ ଇଣ୍ଡୋର ଫୁଟବଲ୍ ବି କୁହାଯାଏ। ଏଥିରେ ଗୋଟିଏ ଟିମ୍ରେ ମାତ୍ର 5 ଜଣ ଖେଳାଳି ଥାଆନ୍ତି। ଖେଳ ପଡ଼ିଆ ବି ଫୁଟବଲ ଖେଳ ପଡ଼ିଆଠାରୁ ବହୁତ ଛୋଟ ହୋଇଥାଏ। ଏଥିପାଇଁ ଖେଳାଳିମାନଙ୍କୁ ତୁରନ୍ତ ନିଷ୍ପତ୍ତି ନେବାକୁ ପଡ଼େ। ସେମାନଙ୍କୁ ତାଙ୍କ ଟେକ୍ନିକ୍ ଓ ସ୍କିଲ୍ର ସର୍ବଶ୍ରେଷ୍ଠ ଉପଯୋଗ କରିବାକୁ ପଡ଼ିଥାଏ। ନାଗାଲାଣ୍ଡର ଓମେନ୍ ଫୁଟସାଲ୍ ଲିଗ୍ ଆମ ଝିଅମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଖୁବ୍ ସୁନ୍ଦର ସୁଯୋଗ ପ୍ରଦାନ କରୁଛି। ଏପରି ପ୍ରଚେଷ୍ଟା ପାଇଁ ମୁଁ ନାଗାଲାଣ୍ଡ ଲୋକମାନଙ୍କୁ ପ୍ରଶଂସା କରୁଛି। ଏପରି ପ୍ରଚେଷ୍ଟା ଦେଶର ଅନ୍ୟ ଅଞ୍ଚଳମାନଙ୍କୁ ମଧ୍ୟ ପ୍ରେରଣା ଦେଇଥାଏ। ବନ୍ଧୁଗଣ, ଏହା ହେଉଛି ଟେକ୍ନୋଲୋଜିର ଯୁଗ। ପ୍ରତିଦିନ ନୂଆ ନୂଆ ଗବେଷଣା ହେଉଛି, ନୂଆ ନୂଆ ଏଆଇ ଇନୋଭେସନ୍ ସାମ୍ନାକୁ ଆସୁଛି। ଏପରି ସମୟରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା, ଲୋକମାନଙ୍କ କ୍ରିଏଟିଭିଟିକୁ କିପରି ସୁରକ୍ଷିତ ରଖାଯାଇପାରିବ। ନୂଆ ଟେକ୍ନୋଲୋଜି ସହ ଆଗକୁ ଅଗ୍ରସର ହେବା ସଙ୍ଗେ ସଙ୍ଗେ ଆମେମାନେ କିପରି ମୂଳ ସହ ଯୋଡ଼ି ହୋଇ ରହିପାରିବା। ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହି ପ୍ରଶ୍ନର ସମାଧାନ ଖୋଜି ବାହାର କରିଛି। 1000 ବର୍ଷର ପୁରୁଣା ଆମ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏବେ ନୂଆ ଅବତାରରେ ଭାରତର ଭାଗ୍ୟ ନିର୍ମାଣ କରୁଛି। 2 ବର୍ଷ ତଳେ ମୋତେ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ ପରିସରକୁ ଲୋକାର୍ପଣ କରିବାର ସୁଯୋଗ ମିଳିଥିଲା। ନାଳନ୍ଦା ବିଶ୍ୱବିଦ୍ୟାଳୟ ପୁଣିଥରେ ଶାସ୍ତ୍ରାର୍ଥ କରିବାର ଆମ ପ୍ରାଚୀନ ପରମ୍ପରାକୁ ଜୀବନ୍ତ କରିଛି। ଶାସ୍ତ୍ରାର୍ଥ କେବଳ ମାତ୍ର ନିଜ କଥା ଉପସ୍ଥାପନ କରିବାର ମାଧ୍ୟମ ନୁହେଁ, ଏହା ହେଉଛି ତର୍କ ବିତର୍କ ଓ ମନ୍ଥନର ଏକ ଅନୁଶାସିତ ପ୍ରକ୍ରିୟା। ଏଥିରେ ତର୍କ ଓ ତଥ୍ୟ ସହ ନିଜର କଥା ରଖିବା ଆବଶ୍ୟକ, ଆଉ ଏଥିରେ ଆପଣଙ୍କର ଦକ୍ଷତା ଥିବା ଦରକାର। ଅନ୍ୟର ବିଚାରକୁ ଧୈର୍ଯ୍ୟର ସହ ଶୁଣିବା ଓ ବୁଝିବାର ଶିକ୍ଷା ମଧ୍ୟ ଏହି ଶାସ୍ତ୍ରାର୍ଥ ପ୍ରକ୍ରିୟାରେ ହିଁ ମିଳିଥାଏ। ମୁଁ ଖୁବ୍ ଆନନ୍ଦିତ ଯେ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହାକୁ ନିଜ ସମାବର୍ତ୍ତନ ସମାରୋହର ଅଂଶ ରୂପେ ଗ୍ରହଣ କଲା। ଏଥିରେ ଅଂଶଗ୍ରହଣ କରିଥିବା ପାଖାପାଖି 20 ବିଦ୍ୟାର୍ଥୀ ଅନ୍ୟ ଦେଶରୁ ଆସିଥିଲେ। ଏକ ପ୍ରାଚୀନ ପରମ୍ପରାକୁ ଆଜିର ସମୟ ସହ ଯୋଡ଼ିବା ନିମନ୍ତେ ଏହା ହେଉଛି ଖୁବ୍ ପ୍ରଶଂସନୀୟ ପ୍ରଚେଷ୍ଟା। ଏଥିପାଇଁ ମୁଁ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ମୁଁ ଦେଶର ଅନ୍ୟ ବିଶ୍ୱବିଦ୍ୟାଳୟଙ୍କୁ ଆହ୍ୱାନ କରୁଛି ଯେ ସେମାନେ ଏପରି ନୂତନ ପଦକ୍ଷେପ ସମ୍ପର୍କରେ ବିଚାର କରନ୍ତୁ। ବନ୍ଧୁଗଣ, ମୂଳ ସହ ଯୋଡ଼ି ହୋଇ ଯୁବକମାନଙ୍କୁ ନୂଆ ଟେକ୍ନୋଲୋଜି ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଏକ ସୁନ୍ଦର ପ୍ରୟାସ ଜାରି ରହିଛି। ଦିଲ୍ଲୀରେ ଅବସ୍ଥିତ ସେଣ୍ଟ୍ରାଲ ସାଂସ୍କ୍ରିଟ୍ ୟୁନିଭର୍ସିଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଡାଟା ସାଇନ୍ସରେ ବିଟେକ୍ ପ୍ରୋଗ୍ରାମ ଆରମ୍ଭ କରିବାକୁ ଯାଉଛି। ଏହା ଆଧୁନିକ ଟେକ୍ନୋଲୋଜିକୁ ଭାରତୀୟ ପାରମ୍ପରିକ ଜ୍ଞାନ ସହ ଯୋଡ଼ିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହାଦ୍ୱାରା ଭାରତୀୟ ଭାଷାମାନଙ୍କ ପାଇଁ ଏକ ନୂଆ ଏଆଇ ଟୁଲ୍ସ ପ୍ରସ୍ତୁତ କରିବା କ୍ଷେତ୍ରରେ ସହାୟତା ମିଳିବ। ଆମର ପ୍ରାଚୀନ ଗ୍ରନ୍ଥ ଓ ପାଣ୍ଡୁଲିପିମାନଙ୍କୁ ଡିଜିଟାଲ ରୂପେ ସଂରକ୍ଷିତ କରିବାର କାମ ମଧ୍ୟ ତ୍ୱରିତ ହେବ। ମୁଁ ସେଣ୍ଟ୍ରାଲ ସାଂସ୍କ୍ରିଟ୍ ୟୁନିଭର୍ସିଟିକୁ ଏହି ପ୍ରଚେଷ୍ଟା ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି। ବନ୍ଧୁଗଣ, ଆଜି ଭାରତୀୟ ସଂସ୍କୃତି ବିଶ୍ୱର ଭିନ୍ନ ଭିନ୍ନ ଭାଗରେ ପହଞ୍ଚିବାରେ ଲାଗିଛି। ଆମ ଗୀତ, ସଙ୍ଗୀତ ଓ ଆଧ୍ୟାତ୍ମିକତାକୁ ସମଗ୍ର ବିଶ୍ୱର ଲୋକମାନେ ଜାଣୁଛନ୍ତି ଆଉ ଆପଣାଉଛନ୍ତି। ଭାରତଠାରୁ 1000 କିଲୋମିଟର ଦୂରରେ କାରବିଆନ ସାଗରରେ ଡୋମିନିକାନ ରିପବ୍ଲିକ ନାମରେ ଏକ ଦେଶ ଅଛି। ସେଠାରେ ଭାରତୀୟଙ୍କ ସଂଖ୍ୟା ପାଖାପାଖି 100, ବୋଧହୁଏ ତାଠାରୁ ବି କମ୍ ହେବ। ଏହାପରେ ବି ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତା ସହ ଜଡ଼ିତ ଏକ ସୁନ୍ଦର ପ୍ରଚେଷ୍ଟା ସେଠାରେ ହେଉଛି। ସେଠାରେ ସ୍ପାନିଶ କହୁଥିବା କିଛି ଲୋକ ଏକ ଟିମ୍ ତିଆରି କରିଛନ୍ତି। ଏହି ଟିମ୍ର ନାଁ ହେଉଛି ବ୍ରହ୍ମକମଳ ଡୋମିନିକାନା। ଟିମ୍ର ସଦସ୍ୟ ସମ୍ମିଳିତ ଭାବେ ବୈଦିକ ସାହିତ୍ୟର ଅଧ୍ୟୟନ କରନ୍ତି।

ସେମାନେ ବୈଦିକ ମନ୍ତ୍ରର ଉଚ୍ଚାରଣ ମଧ୍ୟ ଶିଖୁଛନ୍ତି। ଏଥିପାଇଁ ସେମାନଙ୍କୁ କୌଣସି ଔପଚାରିକ ପ୍ରଶିକ୍ଷଣ ଦିଆଯାଇ ନାହିଁ, କିନ୍ତୁ ସେମାନେ ଅଡିଓ ରେକର୍ଡିଂ ଶୁଣି ଶୁଣି ବୈଦିକ ମନ୍ତ୍ରର ସଠିକ୍ ଉଚ୍ଚାରଣ ଶିଖିଛନ୍ତି। ଆଜି ସେମାନେ ଅନେକ ମନ୍ତ୍ରକୁ ଖୁବ୍ ସୁନ୍ଦର ଭାବେ ଜପିପାରୁଛନ୍ତି। ଏଥିମଧ୍ୟରେ ପୁରୁଷ ସୂକ୍ତମ୍, ଶ୍ରୀ ସୂକ୍ତମ୍, ଶ୍ରୀ ରୁଦ୍ରମ୍, ଦୁର୍ଗା ସୂକ୍ତମ୍ ଓ ଦେବୀ ମହାତ୍ନୟମ୍ ଆଦି ରହିଛି। ଭାରତଠାରୁ ଏତେ ଦୂରରେ ରହି ଆମ ପରମ୍ପରାକୁ ଶିଖିବା ନିମନ୍ତେ ସେମାନଙ୍କର ଏହି ପ୍ରୟାସ ଖୁବ୍ ପ୍ରେରଣାଦାୟୀ। ମୁଁ ବ୍ରହ୍ମକମଳ ଡୋମିନିକାନାର ସମସ୍ତ ସଦସ୍ୟମାନଙ୍କୁ ସେମାନଙ୍କର ପ୍ରଚେଷ୍ଟା ପାଇଁ ଶୁଭକାମନା ଜଣାଉଛି। ମୁଁ ହୃଦୟରୁ ଏପରି ଲୋକମାନଙ୍କୁ ପ୍ରଶଂସା କରୁଛି ଯେଉଁମାନେ ଭାରତୀୟ ସଂସ୍କୃତିକୁ ସାରା ବିଶ୍ୱରେ ଲୋକପ୍ରିୟ କରିବା ନିମନ୍ତେ ନିରନ୍ତର ପ୍ରଚେଷ୍ଟା

ସେମାନଙ୍କର ପ୍ରଚେଷ୍ଟା ପାଇଁ ଶୁଭକାମନା ଜଣାଉଛି। ମୁଁ ହୃଦୟରୁ ଏପରି ଲୋକମାନଙ୍କୁ ପ୍ରଶଂସା କରୁଛି ଯେଉଁମାନେ ଭାରତୀୟ ସଂସ୍କୃତିକୁ ସାରା ବିଶ୍ୱରେ ଲୋକପ୍ରିୟ କରିବା ନିମନ୍ତେ ନିରନ୍ତର ପ୍ରଚେଷ୍ଟା କରିଆସୁଛନ୍ତି। ମୋର ପ୍ରିୟ ଦେଶବାସୀଗଣ, ବାଦଲ ଓ ତା'ର ମନମୋହକ ଦୃଶ୍ୟ ହିଁ ମେଘାଳୟର ପରିଚୟ। ଯିଏ ମେଘାଳୟ ଯାଆନ୍ତି ତାଙ୍କୁ ସେଠାକାର ଲୋକମାନଙ୍କର ଆପଣାପଣ ମଧ୍ୟ ଦୀର୍ଘଦିନ ପର୍ଯ୍ୟନ୍ତ ମନେ ରହେ। କିନ୍ତୁ ମେଘାଳୟର ଆହୁରି ଗୋଟିଏ ବିଶେଷତ୍ୱ ଅଛି ଯାହା ଆଜି ମୁଁ ମନ୍ କି ବାତ୍ରେ ଆପଣମାନଙ୍କୁ ଜଣାଇବାକୁ ଚାହେଁ। ସେ ହେଲା ମେଘାଳୟର ରୁଟ୍ ବ୍ରିଜ୍। ରାସ୍ତାକୁ ବୁଝାଉଥିବା ରୁଟ୍ ନୁହେଁ, ମୂଳ ବା ଚେରକୁ ବୁଝାଉଥିବା ରୁଟ୍ କଥା କହୁଛି। ଏହି ରୁଟ୍ ବ୍ରିଜ୍ଗୁଡ଼ିକ ଅତ୍ୟନ୍ତ ମନମୁଗ୍ଧକର। ଏହି ବ୍ରିଜ୍ଗୁଡ଼ିକ କେତୋଟି ଦିନ ବା କେତୋଟି ବର୍ଷରେ ତିଆରି ହୋଇନଥାଏ। ଏଗୁଡ଼ିକ ତିଆରି ହେବା ପାଇଁ ଦଶନ୍ଧି ଦଶନ୍ଧି ଲାଗିଥାଏ। ରବର ଗଛର ମୂଳ ବା ଚେରକୁ ଧୀରେ ଧୀରେ ବାଟ କଢ଼େଇ ଗୋଟିଏ ଦିଗକୁ ମଡ଼େଇ ଦିଆଯାଏ। ଏହି ଚେରଗୁଡ଼ିକୁ ଜଳଧାରର ଆରପାରିକୁ ନେଇ ନିଆଯାଏ। ସମୟାନ୍ତରେ ସେହି ଚେରଗୁଡ଼ିକ ଗୋଟିଏ ଗୋଟିଏ ମଜବୁତ ବ୍ରିଜ୍ର ରୂପ ଧାରଣ କରନ୍ତି। ଏହି ବ୍ରିଜ୍ଗୁଡ଼ିକର ଆଉ ଗୋଟିଏ ବିଶେଷତ୍ୱ ହେଲା ଏଗୁଡ଼ିକ ଜୀବିତ ବ୍ରିଜ୍। ସମୟ ବିତିବା ସଙ୍ଗେ ଏଗୁଡ଼ିକ ଆହୁରି ମଜବୁତ ହୋଇଥାନ୍ତି। ଏଥିରେ ମେଘାଳୟର ଲୋକମାନଙ୍କର ସୃଜନଶୀଳତା ମଧ୍ୟ ଦେଖାଯାଏ। ଏହା ଲୋକମାନଙ୍କର ବର୍ଷ ବର୍ଷର ଧୈର୍ଯ୍ୟ ଏବଂ ପ୍ରକୃତି ପ୍ରତି ଗଭୀର ସମ୍ମାନର ଉଦାହରଣ। ମନୁଷ୍ୟ ପ୍ରକୃତି ସହିତ ମିଶି କେତେ ଅଭୂତ ବସ୍ତୁ ତିଆରି କରିପାରେ, ଏହି ବ୍ରିଜ୍ଗୁଡ଼ିକ ତା'ର ନିଦର୍ଶନ। ଏଗୁଡ଼ିକ ଆମ ଦେଶର, ଆମ ପୃଥିବୀର ଐତିହ୍ୟ ଅଟନ୍ତି। ଏବେ ଭାରତ ମେଘାଳୟର ଏହି ରୁଟ୍ ବ୍ରିଜ୍ଗୁଡ଼ିକୁ ୟୁନେସ୍କୋ ୱାର୍ଲଡ ହେରିଟେଜ୍ ସାଇଟ୍ ନେଟୱାର୍କରେ ସାମିଲ କରିବା ପାଇଁ ଆବେଦନ କରିଛି। ବନ୍ଧୁଗଣ, ଜଳବାୟୁ ପରିବର୍ତ୍ତନ କାରଣରୁ ଏହି ରୁଟ୍ ବ୍ରିଜ୍ଗୁଡ଼ିକ ଏବେ କେତେକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି। ଏଭଳି ସମୟରେ ମେଘାଳୟର ଲୋକମାନେ ଏହି ପ୍ରାକୃତିକ ଐତିହ୍ୟର ସଂରକ୍ଷଣର ଦାୟିତ୍ୱ ସୁନ୍ଦର ଭାବରେ ତୁଲାଇଛନ୍ତି। ଏହି ରୁଟ୍ ବ୍ରିଜ୍ଗୁଡ଼ିକର ସଂଖ୍ୟା କେତେ ପ୍ରଥମେ ତାହା ଜାଣିବା ସହଜ ନଥିଲା। ସ୍ଥାନୀୟ ଲୋକମାନେ ନିଜେ ଏଗୁଡ଼ିକର ଗଣତି ଆରମ୍ଭ କଲେ। ଏହାପରେ ସେଠାକାର ଜନସାଧାରଣ ଏହି ବ୍ରିଜ୍ଗୁଡ଼ିକର ସଂରକ୍ଷଣ ଦାୟିତ୍ୱ ବହନ କଲେ। ଆଜିକାଲି ସ୍ଥାନୀୟ ଲୋକମାନେ 120ରୁ ଅଧିକ ରୁଟ୍ ବ୍ରିଜ୍ଗୁଡ଼ିକର ଯତ୍ନ ନେଉଛନ୍ତି। କେତେକ ଗୋଷ୍ଠୀ ପ୍ରତିବର୍ଷ ଏହି ବ୍ରିଜ୍ଗୁଡ଼ିକର ସ୍ଥିତି ସମ୍ପର୍କରେ ଯାଞ୍ଚ କରୁଛନ୍ତି। କେତେକ ଲୋକ ଆଖପାଖ ଅଞ୍ଚଳକୁ ମଜବୁତ କରିବା ପାଇଁ ନର୍ସରୀ ମଧ୍ୟ ତିଆରି କରିଛନ୍ତି। ଏହିଭଳି ଭାବରେ ଏହି ବ୍ରିଜ୍ଗୁଡ଼ିକର ସଂରକ୍ଷଣ ପାଇଁ ଇକୋସିଷ୍ଟମ ପ୍ରସ୍ତୁତ ହୋଇଯାଇଛି। ଆପଣ ଦେଖିଥିବେ ଏ ବର୍ଷ ହେଲି ବାର୍ଜିଙ୍କୁ ପଦ୍ମ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି। ସେ ନିଜ ଜୀବନର 50ରୁ ଅଧିକ ବର୍ଷ ଏହି ରୁଟ୍ ବ୍ରିଜ୍ଗୁଡ଼ିକର ଯତ୍ନ ନେବାରେ ବିନିଯୋଗ କରିଛନ୍ତି। ତାଙ୍କର ସମର୍ପଣ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ବନ୍ଧୁଗଣ, ଆପଣ ଯଦି କେବେ ଏହି ରୁଟ୍ ବ୍ରିଜ୍ଗୁଡ଼ିକରେ ଯାତ୍ରା କରିଛନ୍ତି ତ ତାହାର ଚିତ୍ର ସାମାଜିକ ଗଣମାଧ୍ୟମରେ ନିଶ୍ଚୟ ସେୟାର କରନ୍ତୁ। ଆପଣଙ୍କ ଫଟୋ ଅନ୍ୟ ଲୋକମାନଙ୍କୁ ମଧ୍ୟ ମେଘାଳୟର ଏହି ନିଆରା ଐତିହ୍ୟ ବିଷୟରେ ଜାଣିବାକୁ ଉତ୍ସାହିତ କରିବ। ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଚାହୁଁ ଯେ ଆମ ଗାଁ ସଫାସୁତୁରା ହେଉ ଏବଂ ଆମ ସହର ସୁନ୍ଦର ଦେଖାଯାଉ। କିନ୍ତୁ ଆମେ ବୋଧହୁଏ କେତେବେଳେ ବି ଟିକେ ଅଟକି ରହି ଭାବିନଥିବା ଆମ ଆଖପାଖର ଏହି ଆବର୍ଜନାଗୁଡ଼ିକୁ କିଏ ସଫା କରୁଛି। ଅଧିକାଂଶ ଲୋକ ତ ଧରି ନେଇଥାନ୍ତି ଯେ ଏହା ଅନ୍ୟ କାହାର ଦାୟିତ୍ୱ ଏବଂ ସେ ହିଁ ଏହାକୁ ସଫା କରିବ। କିନ୍ତୁ ଆମ ଭିତରେ କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ନିଜ ଚିନ୍ତାଧାରା ଦ୍ୱାରା ଆମକୁ ବହୁତ ପ୍ରଭାବିତ କରନ୍ତି। ମୋତେ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲା ବ୍ୟାବ୍ରାର କିଛି ଭଉଣୀମାନଙ୍କ ବିଷୟରେ ଜାଣିବାକୁ ମିଳିଲା। ସେମାନେ ନିଜ ଆଖପାଖରେ ପଡ଼ିଥିବା ପ୍ଲାଷ୍ଟିକ୍ ଆବର୍ଜନାଗୁଡ଼ିକୁ ସଫା କରିବାର ସଂକଳ୍ପ ନେଲେ। ସେମାନେ ଭାବିଲେ ନାହିଁ ଯେ ଆଉ କେହି ଆସି ଏଥିରେ ପରିବର୍ତ୍ତନ ଆଣିବ। ସେମାନେ ନିଜେ ସାରା ସହରରୁ ପ୍ଲାଷ୍ଟିକ୍ ଆବର୍ଜନା ଏବଂ ଖାଲି ବୋତଲ ଏକାଠି କରିବା ଆରମ୍ଭ କଲେ। ଧୀରେ ଧୀରେ ଏହି ପ୍ରଚେଷ୍ଟା ବଢ଼ିଚାଲିଲା ଏବଂ ସେଥିରୁ ପ୍ଲାଷ୍ଟିକ୍କୁ ଇକୋ ବ୍ରିକ୍ସରେ

0: ପରିଣତ କରାଗଲା। ଆଜିକାଲି ଏହି ଇକୋ ବ୍ରିକ୍ସର ଉପଯୋଗ ସାଧାରଣ ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟକରଣ କାମରେ ଲଗାଯାଉଛି। ରାଜଗଡ଼ରେ ଗତ କିଛି ମାସରେ ଶହ ଶହ କିଲୋ ପ୍ଲାଷ୍ଟିକ୍କୁ ରିସାଇକେଲ କରି ସେଗୁଡ଼ିକର ଉତ୍ତମ ଉପଯୋଗ କରାଯାଉଛି। ଅର୍ଥାତ୍ ଯେଉଁ ପ୍ଲାଷ୍ଟିକ୍ ଆଗରୁ ସହରକୁ ପ୍ରଦୂଷଣ କରୁଥିଲା, ଆଜି ତାହା ଏହି ଭଉଣୀମାନଙ୍କ ପ୍ରୟାସ ଦ୍ୱାରା ସହରର ସୌନ୍ଦର୍ଯ୍ୟ ବର୍ଦ୍ଧନରେ ସହାୟକ ହୋଇପାରିଛି। ମୁଁ ବ୍ୟାଗ୍ରାର ସମସ୍ତ ଭଉଣୀ ଏବଂ ଏହି ଅଭିଯାନରେ ଯୋଗ ଦେଇଥିବା ସାଥୀମାନଙ୍କୁ ଧନ୍ୟବାଦ ଜଣାଉଛି। ମୋର ପ୍ରିୟ ଦେଶବାସୀଗଣ, ଅନେକ ଲୋକ ମୋତେ ପତ୍ର ଲେଖି ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ କହିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ବିଷୟଟି ଗଣେଶ ଉତ୍ସବ ସହିତ ଜଡ଼ିତ। ଏମିତି ତ ଗଣେଶ ଉତ୍ସବ ପାଇଁ ଏବେ ଯଥେଷ୍ଟ ସମୟ ବାକି ଅଛି, କିନ୍ତୁ ଲୋକମାନେ ଅନୁରୋଧ କରିଛନ୍ତି ଯେ ସେ ବିଷୟରେ ଏବେ ହିଁ ଚର୍ଚ୍ଚା କରାଯିବା ଉଚିତ। ପ୍ରକୃତରେ ଗଣେଶଙ୍କ ମୂର୍ତ୍ତି ତିଆରିର କାମ ବହୁ ଆଗରୁ ଆରମ୍ଭ ହୋଇଥାଏ। ମୂର୍ତ୍ତି ତିଆରି କରିବା ଏବଂ ମୂର୍ତ୍ତି ବ୍ୟବସାୟ କରୁଥିବା ଲୋକମାନେ ଏବେଠାରୁ ସକ୍ରିୟ ହୋଇଉଠନ୍ତି। ତେଣୁ ମୋର ଆପଣ ସମସ୍ତଙ୍କୁ ଅନୁରୋଧ, ଆପଣମାନେ ଚେଷ୍ଟା କରନ୍ତୁ ଯେ ଆପଣଙ୍କ ଘର, ସୋସାଇଟି ଅଥବା ଆଖପାଖ ଜାଗାରେ ଗଣପତି ବପ୍ପାଙ୍କର ଯେଉଁ ମୂର୍ତ୍ତି ସ୍ଥାପିତ ହେବ ତାହା ଆମ ଦେଶର ମାଟିରେ ତିଆରି ହୋଇଥିବ। ତାହା ଆମ ନିଜ କୁମ୍ଭାର ଏବଂ ସ୍ଥାନୀୟ କଳାକାରମାନଙ୍କ ହାତରେ ତିଆରି ହୋଇଥିବ। ଯେଉଁ ଲୋକମାନେ ଗଣେଶଙ୍କ ମୂର୍ତ୍ତି ତିଆରି କରୁଛନ୍ତି ସେମାନଙ୍କୁ ମଧ୍ୟ ମୋର ଅନୁରୋଧ ଯେ ସେମାନେ ମାଟିର ମୂର୍ତ୍ତିକୁ ପ୍ରାଥମିକତା ଦିଅନ୍ତୁ। ଆଉ ଯେଉଁ ଲୋକମାନେ ମୂର୍ତ୍ତି କିଣୁଛନ୍ତି ସେମାନେ ମଧ୍ୟ ନିଶ୍ଚିତ ଦେଖନ୍ତୁ ଯେ ଗଣପତି ବପ୍ପାଙ୍କ ମୂର୍ତ୍ତି କେଉଁଥିରେ ତିଆରି ହୋଇଛି ଏବଂ କେଉଁ ଦେଶରେ ତିଆରି ହୋଇଛି। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ତିଆରି ହୋଇଥିବା ମୂର୍ତ୍ତିଗୁଡ଼ିକୁ ଆଦୌ କିଣନ୍ତୁ ନାହିଁ। ବନ୍ଧୁଗଣ, ମାଟିର ମୂର୍ତ୍ତିଗୁଡ଼ିକ ପୂଜା ସରିବା ପରେ ସହଜ ଭାବରେ ପାଣିରେ ବିଲୀନ ହୋଇଯାଇଥାଏ। ଏହାଦ୍ୱାରା ଆମ ନଦୀ, ପୋଖରୀ ଏବଂ ପରିବେଶର ସୁରକ୍ଷା ହୋଇଥାଏ, ଆମ ଆସ୍ଥା ମଧ୍ୟ ବଞ୍ଚି ରହିଥାଏ ଏବଂ ପ୍ରକୃତି ପ୍ରତି ଆମର ଦାୟିତ୍ୱ ମଧ୍ୟ ପୂର୍ଣ୍ଣ ହୋଇଥାଏ। ଯେତେବେଳେ ଆମେ ସ୍ଥାନୀୟ କାରିଗରମାନଙ୍କଠାରୁ ମୂର୍ତ୍ତି କିଣୁ, ଆମେ ଭୋକାଲ ଫର ଲୋକାଲର ସଂକଳ୍ପକୁ ମଧ୍ୟ ଦୃଢ଼ କରିଥାଉ। ମୋର ବିଶ୍ୱାସ ଯେ ଏଥର ଗଣେଶ ଉତ୍ସବରେ ଏବଂ ଏହିଭଳି ପ୍ରତ୍ୟେକ ଉତ୍ସବରେ ଆମେ ଏ ସମସ୍ତ କଥା ଉପରେ ନିଶ୍ଚୟ ଗମ୍ଭୀରତାର ସହିତ ଚିନ୍ତା କରିବା ଏବଂ ଦେଶ ହିତରେ ପଦକ୍ଷେପ ନେବା। ବନ୍ଧୁଗଣ, ଆମ ଦେଶରେ ସବୁଠାରୁ ବଡ଼ ଶକ୍ତି ହେଉଛନ୍ତି ଆମ ଦେଶର ଜନସାଧାରଣ। ଦେଶର ଭିନ୍ନ ଭିନ୍ନ ସ୍ଥାନରେ ହେଉଥିବା ଛୋଟ ବଡ଼ ପ୍ରଚେଷ୍ଟାଗୁଡ଼ିକରୁ ଆମକୁ ବହୁତ କିଛି ଶିଖିବାକୁ ମିଳେ। ଏହିଭଳି ପ୍ରୟାସ ଆମକୁ କହିଦିଏ ଯେ ଯେବେ ମନରେ ସଂକଳ୍ପ ଥାଏ ଏବଂ ସମାଜର ସହଯୋଗ ମିଳେ, ତେବେ କୌଣସି ବି ବଡ଼ ପରିବର୍ତ୍ତନ ଅଣାଯାଇପାରେ। ଆପଣଙ୍କ ଆଖପାଖରେ ହେଉଥିବା ଏହିଭଳି ପ୍ରଚେଷ୍ଟାଗୁଡ଼ିକ ବିଷୟରେ ଆପଣମାନେ ମୋ ପାଖକୁ ନିଶ୍ଚୟ ଲେଖନ୍ତୁ। ଆପଣଙ୍କର ବିଚାର ଏବଂ ପରାମର୍ଶ ପଠାଇ ଚାଲନ୍ତୁ। ହୋଇପାରେ ଆପଣଙ୍କ ଆଖପାଖର ଗୋଟିଏ ଛୋଟିଆ ପ୍ରୟାସ ସାରା ଦେଶ ପାଇଁ ପ୍ରେରଣା ହୋଇପାରିବ। ଆସନ୍ତା ମାସରେ ଆମେ ପୁଣି ଭେଟିବା, ଦେଶବାସୀମାନଙ୍କ ପାଇଁ କିଛି ନୂତନ ପ୍ରୟାସର ଚର୍ଚ୍ଚା କରିବା। ସେ ପର୍ଯ୍ୟନ୍ତ ଆପଣ ନିଜର ଏବଂ ନିଜର ପରିବାରର ଧ୍ୟାନ ରଖନ୍ତୁ। ଆଉ ହଁ, ଜଳ ସଞ୍ଚୟିତ କରିବା ହିଁ କରିବା। ବର୍ଷା ପାଣିର ଗୋଟିଏ ଗୋଟିଏ ବିନ୍ଦୁକୁ ଆମକୁ ସଞ୍ଚୟ କରିବାକୁ ପଡ଼ିବ। କ୍ୟାଚ୍ ଦ ରେନ୍ ଅଭିଯାନକୁ ସାମାନ୍ୟ ମନ୍ଥର ହେବାକୁ ଦେବା ନାହିଁ। ମୋର ଅନୁରୋଧ, ବର୍ଷାର ବିନ୍ଦୁ ବିନ୍ଦୁ ଜଳ ଆମେ ମିଳିମିଶି ସଞ୍ଚିବା। ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର। ଶ୍ରୋତାବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଦିନ 11:00 ସମୟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଆଜି ରାତି 8:00।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ହେଉଛି ମଞ୍ଜୁଣା ମଧ୍ୟାହ୍ନର। ଏଥିରେ ଶୁଣନ୍ତୁ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆପଣମାନଙ୍କର ଏସ୍ଏମ୍ଏସ୍ ଜରିଆରେ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣିବା ପାଇଁ ଲେଖିଛନ୍ତି ପ୍ରଭାକର ପାତ୍ର, ପ୍ରମୋଦ ପାତ୍ର, ରଥ ଭାଇ, ସୁଦାମ ଭାଇ, ମଦନପୁର ବିଲହାଟ କଟକରୁ। ଆପଣମାନଙ୍କର ଅନୁରୋଧର କଥାଚିତ୍ରଟି ହେଲା ଶେଷ ଶ୍ରାବଣ। ଗୀତଟିକୁ ଗାଇଛନ୍ତି ପ୍ରଣବ କିଶୋର ପଟ୍ଟନାୟକ।

ପରବର୍ତ୍ତୀ କଥାଚିତ୍ରଟି ହେଲା ଖୁଦ୍ଦାର। ଗୀତଟିକୁ ଗାଇଛନ୍ତି କିଶୋର କୁମାର, ଲତା ମଙ୍ଗେସ୍କର ଏବଂ ସାଥୀମାନେ। ଆଉ ଆପଣମାନେ ହେଲେ ବିଜୟ କୁମାର ଦାସ, ସସ୍ମିତା ଦାସ, ପ୍ରଜ୍ଞା ଏବଂ ବନ୍ଦନା, ସୌରୀ ମହାସିଂହପୁର ବାଲୁଗ୍ରାମ କଟକରୁ। ତାହେଲେ ଶୁଣେଇ ଦେଉଛୁ ଆପଣଙ୍କର ମନପସନ୍ଦର ଏହି ଗୀତଟିକୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟିକୁ ପଠାଇଛନ୍ତି ପ୍ରମୋଦ କୁମାର ସାହୁ, ଡିଓସାଇ କେଦୁଆପଡ଼ା ଜଗତସିଂହପୁରରୁ, କାଦୁଅପଡ଼ା ଜଗତସିଂହପୁରରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ବର୍ଡର କଥା ଚିତ୍ରର ଏହି ଗୀତଟିକୁ। ଗୀତଟିକୁ ଗାଇଛନ୍ତି ରୂପ କୁମାର ରାଠୋର।

ଏହି ଗୀତଟି ଶୁଣିବା ପାଇଁ ଅନୁରୋଧ କରି ଲେଖିଛନ୍ତି ସେକ୍ଟର 11 ସିଡିଏ କଟକରୁ ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର। କଥାଚିତ୍ରଟି ହେଲା ଉଲ୍କା। ଗୀତଟିକୁ ଗାଇଛନ୍ତି ଆରତୀ ମୁଖାର୍ଜୀ।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ସିର୍ଫ ତୁମ୍ କଥାଚିତ୍ରର ଏହି ଗୀତଟିକୁ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ ସାଥୀମାନେ।

ମଞ୍ଜୁର ମଧ୍ୟାହ୍ନରେ ଆପଣମାନେ ଶୁଣୁଛନ୍ତି ଆପଣମାନଙ୍କର ଏସ୍ଏମ୍ଏସ୍ ଜରିଆରେ କେତୋଟି ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ। ପରବର୍ତ୍ତୀ କଥାଚିତ୍ରଟି ହେଲା ଖଳନାୟକ। ଗୀତଟିକୁ ଗାଇଛନ୍ତି ଅଲକା ୟାଗ୍ନିକ, ମନହର ଉଦାସ ଏବଂ ସାଥୀ। ଗୀତଟିକୁ ଶୁଣିବାକୁ ଲେଖିଛନ୍ତି ଇଶାନ୍ତ ମନ୍ତ୍ରୀ ମାଣିଆବନ୍ଧ।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଲେଖିଛନ୍ତି ଜଲିଲ ଖାନ ସିମରନ କଟକରୁ। ସେ ଏହି ଗୀତଟିକୁ ଡେଡିକେଟେଡ୍ କରିଛନ୍ତି ଶହୀଦନଗର ଭୁବନେଶ୍ୱରର ଟୁନା ଭାଇନା, ଦେବମିତ୍ରା ମ୍ୟାଡ଼ାମ, ରାଜେଶ ନାୟକ, ଗରିବ ଖାନ ଏବଂ ବସନ୍ତ ଖଟୁଆଙ୍କୁ। କଥାଚିତ୍ରଟି ହେଲା ବେଟା। ଗୀତଟିକୁ ଗାଇଛନ୍ତି ଅନୁରାଧା ପୌଡ଼ୱାଲ ଏବଂ ଉଦିତ ନାରାୟଣ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ପଠାଇଛନ୍ତି ସୋମନାଥ ସାହୁ ଜିଗରଣ ପଟାମୁଣ୍ଡାଇ କଟକେନ୍ଦ୍ରାପଡ଼ାରୁ। କଥାଚିତ୍ର ଖତ୍ରୋଁ କି ଖିଲାଡ଼ି। ଗୀତଟିକୁ ଗାଇଛନ୍ତି ଅନୁରାଧା ପୋଡ଼ୱାଲ ଏବଂ ମହମ୍ମଦ ଅଜିଜ୍।

କାର୍ଯ୍ୟକ୍ରମର ପରବର୍ତ୍ତୀ କଥାଚିତ୍ରଟି ହେଲା ଜାନି ଦୁଶ୍ମନ୍। ଗୀତଟିକୁ ଗାଇଛନ୍ତି ମହମ୍ମଦ ରଫି। ଆଉ ଆପଣ ହେଲେ ହେମନ୍ତ କୁମାର ମହାରଣା, ସୁଭଦ୍ରପୁର, ଉତ୍ତମପୁର, କଟକରୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ପଠାଇଛନ୍ତି ବୈରାଗୀ ଚରଣ ସାହୁ ଏବଂ ଗୋଦାବରୀ ସାହୁ କବାଟବନ୍ଧ ଯାଜପୁରରୁ। ଆପଣମାନଙ୍କର ଅନୁରୋଧର କଥାଚିତ୍ରଟି ହେଲା ମୁକ୍ତି। ଗୀତଟିକୁ ଗାଇଛନ୍ତି ମହମ୍ମଦ ସିକନ୍ଦର ଆଲାମ।

ନରେନ୍ଦ୍ର ମହାକୁଡ଼ ବାସୁଦେବପୁର ଭଦ୍ରକରୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଭୁଲ କାହାର କଥାଚିତ୍ରର ଏହି ଗୀତଟିକୁ ଗାଇଛନ୍ତି ଲତା ଘୋଷ।

କାର୍ଯ୍ୟକ୍ରମର ଶେଷରେ ସାଥିଆ କଥଚିତ୍ର ପାଇଁ କଣ୍ଠଦାନ କରିଛନ୍ତି ସାଧନା ସରଗମ ଆଉ ଏସ୍ଏମ୍ଏସ୍ କରି ପଠାଇଛନ୍ତି ପଦ୍ମିନୀ ରାୟ, ରାଜେନ୍ଦ୍ର କୁମାର ରାୟ, ସୌମ୍ୟ ରଞ୍ଜନ ରାୟ, ଭୂୟାସ ଗୁଆମଳ କଟଭଦ୍ରକରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଆପଣଙ୍କ ଚିଠି। ଆପଣମାନଙ୍କ ଚିଠିପତ୍ରର ଉତ୍ତର ଦେଇଛନ୍ତି ପ୍ରଜ୍ଞା ପାରମିତା ସାହୁ ଏବଂ ଜ୍ଞାନରଞ୍ଜନ ସାମନ୍ତରାୟ।
2: ଶ୍ରୋତବନ୍ଧୁ ନମସ୍କାର, ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କର ପ୍ରିୟ ସାପ୍ତାହିକ ଚିଠିପତ୍ରର କାର୍ଯ୍ୟକ୍ରମ ଆପଣଙ୍କ ଚିଠି। ଆପଣମାନଙ୍କ ଚିଠିପତ୍ରକୁ ନେଇ ମୁଁ ଜ୍ଞାନରଞ୍ଜନ, ଏବଂ ଆପଣମାନଙ୍କ ଚିଠିର ଉତ୍ତର ଦେବା ପାଇଁ ମୋ ସହ ଅଛନ୍ତି ପ୍ରଜ୍ଞା ପାରମିତା ସାହୁ।
3: ଶ୍ରୋତାବନ୍ଧୁ ମୋର ମଧ୍ୟ ନମସ୍କାର।
2: ଅନେକଗୁଡ଼ିଏ ଚିଠି ଆମର ହସ୍ତଗତ ହୋଇଛି, ତେବେ ଏହି ଚିଠିଟି ଲେଖିଛନ୍ତି ଶ୍ରୋତାବନ୍ଧୁ ଗୋଲକ ପ୍ରସାଦ ବୟାରୀ, ଅଚକ ମହରମପୁର ଦୋଳସାହି ଭଦ୍ରକ।

0: ତରଫରୁ ଶ୍ରୋତାବନ୍ଧୁ ଅନେକ ଦିନ ପରେ ଆମକୁ ଏହି ଚିଠିଟି ପଠାଇଛନ୍ତି। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ସେ ଆମର କେନ୍ଦ୍ରର ଜଣେ ପୁରାତନ ଶ୍ରୋତା। ପ୍ରାୟ 50-60 ବର୍ଷ ଧରି ପ୍ରତିଦିନ ଆମର ସକାଳର ବିଭିନ୍ନ କାର୍ଯ୍ୟକ୍ରମକୁ ସେ ମନପ୍ରାଣ ଦେଇ ଶୁଣିଥାନ୍ତି, ସେଥିରୁ ତାଙ୍କୁ ଆତ୍ମସନ୍ତୋଷ ମିଳିଥାଏ। ତେବେ ସେ ଲେଖିଛନ୍ତି ଯେ ବିଜୁଳି ବିଭ୍ରାଟ ଯୋଗୁଁ ଅନେକ କାର୍ଯ୍ୟକ୍ରମ ସେ ଶୁଣିପାରୁନାହାନ୍ତି, ଏହା ତାଙ୍କୁ ବହୁତ ଦୁଃଖ ଦେଉଛି। ରଜ ଉପଲକ୍ଷେ ପ୍ରସାରିତ ବିଭିନ୍ନ କାର୍ଯ୍ୟକ୍ରମ ସେ ଶୁଣିଥିଲେ, ଯାହା ତାଙ୍କୁ ବହୁତ ଭଲ ଲାଗିଛି, ସେଥିପାଇଁ ସେ ଆମ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି। ସେହିଭଳି ସେ ଲେଖିଛନ୍ତି ଯେ ଚଳିତ ମାସ 16 ତାରିଖ ରାତିରେ ପ୍ରସାରିତ ସାହିତ୍ୟ ସଂସଦ କାର୍ଯ୍ୟକ୍ରମଟି ସେ ଶୁଣିଲେ। ଏହି କାର୍ଯ୍ୟକ୍ରମଟି ଶୁଣି ସେ ମୁଗ୍ଧ ହୋଇଛନ୍ତି, ସେଥିପାଇଁ ସେ ଆମ କେନ୍ଦ୍ରକୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି।
1: ଶ୍ରୋତାବନ୍ଧୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ବିଭିନ୍ନ କାର୍ଯ୍ୟକ୍ରମ ଶୁଣି ସେ ସମ୍ପର୍କରେ ତ ନିୟମିତ ଚିଠି ଲେଖିଥାନ୍ତି। ତେବେ ଆପଣଙ୍କ ମନରେ ଯେଉଁ କ୍ଷୋଭ ଆସିଛି ବିଦ୍ୟୁତ୍ ସରବରାହରେ ବ୍ୟାହତ ଯୋଗୁଁ କାର୍ଯ୍ୟକ୍ରମ ଶୁଣିପାରି ନାହାନ୍ତି, ଆମର ବହୁତ ଗୁଡ଼ିଏ କାର୍ଯ୍ୟକ୍ରମ ଅଫିସିଆଲ ୟୁଟ୍ୟୁବ୍ରେ ଆମେ ଅପଲୋଡ କରୁଛୁ, କାର୍ଯ୍ୟକ୍ରମକୁ ଶୁଣିପାରିବେ ସେଠାରେ ଆଉ ଥରେ। ତେବେ ଯଦି ଆପଣ ଆପ୍ଲିକେସନ ମାଧ୍ୟମରେ ଆମର କାର୍ଯ୍ୟକ୍ରମ ଶୁଣିବେ, ଆପଣ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟକ୍ରମକୁ ଶୁଣିପାରିବେ। ଆହୁରି ମଧ୍ୟ ଆପଣ ଆମର ରଜ ପର୍ବ ସମ୍ପର୍କିତ କାର୍ଯ୍ୟକ୍ରମକୁ ପସନ୍ଦ କରିଛନ୍ତି, ବେତାର ସାହିତ୍ୟ ପତ୍ରିକା ସାହିତ୍ୟ ସଂସଦ ଶୁଣି ସେ ସମ୍ପର୍କରେ ଲେଖିଛନ୍ତି, ଆପଣଙ୍କୁ ଆମେ କୃତଜ୍ଞତା ଜଣାଉଛୁ।
0: ବରୀ ଦୁର୍ଗା ଛକରୁ ମିଳିତ ଭାବରେ ଆମକୁ ଏହି ଚିଠିଟି ପଠାଇଛନ୍ତି ଶ୍ରୋତା ଭଉଣୀ ଆରତୀ, ସଂଯୁକ୍ତା, ଚିନ୍ମୟୀ ଆଉ ପଦ୍ମାରାଣୀ। ସେମାନେ ଲେଖିଛନ୍ତି ଯେ ଆମ କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମ ସେମାନଙ୍କୁ ଶୁଣିବାକୁ ଭଲ ଲାଗୁଛି। ଚଳିତ ମାସର ସଜ ଫୁଲ ଗୀତଗୁଡ଼ିକ ବେଶ୍ ଶ୍ରୁତି ମଧୁର ଆଉ ଏହାର ଗାୟନ ଶୈଳୀ ଖୁବ୍ ଉଚ୍ଚକୋଟୀର ଥିଲା, ସେମାନେ ସେଥିପାଇଁ କଣ୍ଠଶିଳ୍ପୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ସେମାନେ ଲେଖିଛନ୍ତି ଆଜି ମଧ୍ୟ ଆକାଶବାଣୀ ସମସ୍ତଙ୍କର ହୃଦୟରେ ରହିଛି, ଏହାର କାର୍ଯ୍ୟକ୍ରମ ଶୁଣିବାକୁ ସେମାନେ ଅପେକ୍ଷା କରିଥାନ୍ତି।
1: ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ମିଳିତ ଭାବରେ ଚିଠି ଲେଖିଛନ୍ତି। ତେବେ ଆପଣଙ୍କୁ ଆମର ଜୁନ୍ ମାସର ସଜ ଫୁଲ ଭଲ ଲାଗିଛି ସେ ସମ୍ପର୍କରେ ଲେଖିଛନ୍ତି, ଆମର ବିଭିନ୍ନ କାର୍ଯ୍ୟକ୍ରମକୁ ପସନ୍ଦ କରିଛନ୍ତି ସେ ସମ୍ପର୍କରେ ଲେଖିଛନ୍ତି, ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ।
0: ପ୍ରତିଥର ଭଳି ଅନୁଚିନ୍ତା କାର୍ଯ୍ୟକ୍ରମ ସମ୍ପର୍କରେ ଏହି ଚିଠିଟି ଲେଖିଛନ୍ତି ରମେଶ ଚନ୍ଦ୍ର ବେହେରା, ଆୟତପୁର କଟକରୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଶୁକ୍ରବାର ରାତିରେ ପରବର୍ତ୍ତୀ ଦିନର କାର୍ଯ୍ୟକ୍ରମ ପାଇଁ ଯେଉଁ ସୂଚନା ଦିଆଗଲା ସେଥିରେ କୁହାଗଲା ଯେ ଅନୁଚିନ୍ତା କାର୍ଯ୍ୟକ୍ରମରେ ନିବେଦନ କରିବେ ସସ୍ମିତା ଦାସ, ତେବେ ତା ପରଦିନ ଅର୍ଥାତ୍ ଶନିବାର ଅନୁଚିନ୍ତାରେ ଅଖଣ୍ଡାନନ୍ଦ ସ୍ୱାମୀ ନିବେଦନ କରିଥିଲେ। ଏଭଳି ବ୍ୟତିକ୍ରମ କାହିଁକି ହେଲା ବୋଲି ସେ ଜାଣିବାକୁ ଚାହିଁଛନ୍ତି।
1: ଶ୍ରୋତାବନ୍ଧୁ ଆପଣ ତ ଆମର ଅନୁଚିନ୍ତା କାର୍ଯ୍ୟକ୍ରମ ନିୟମିତ ଭାବରେ ଶୁଣିଥାନ୍ତି, ଯେଉଁ ତ୍ରୁଟି ସମ୍ପର୍କରେ ଆପଣ ଲେଖିଛନ୍ତି ଉଦ୍ଘୋଷଣା ଜନିତ ତ୍ରୁଟି, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଆମକୁ ଜଣାଇଥିବାରୁ, ଆମେ ମଧ୍ୟ ଏ ସମ୍ପର୍କରେ ଅବଗତ। କେବଳ ଆପଣ ଆମର କାର୍ଯ୍ୟକ୍ରମ ନୁହଁ, କାର୍ଯ୍ୟକ୍ରମର ସୂଚନା ମଧ୍ୟ ଶୁଣୁଛନ୍ତି, ଯାହାଫଳରେ ନିବେଦକଙ୍କ ସମ୍ପର୍କରେ ଆଗରୁ ଜାଣିଛନ୍ତି, ସେ ସମ୍ପର୍କରେ ମଧ୍ୟ ଚିଠିରେ ଲେଖିଛନ୍ତି। ତେବେ ଆମର କାର୍ଯ୍ୟକ୍ରମ ନିୟମିତ ଶୁଣିବା ପାଇଁ ଆମେ ଅନୁରୋଧ କରୁଛୁ ଏବଂ ଭବିଷ୍ୟତରେ ଏପରି ତ୍ରୁଟି ନ ହେବା ପାଇଁ ମଧ୍ୟ ଆମେ ଦୃଷ୍ଟି ଦେବୁ।
0: ଏହି ଚିଠିଟି ଲେଖିଛନ୍ତି ଶ୍ରୋତାବନ୍ଧୁ ନୀଳାଦ୍ରି ସାହୁ, ଗୁଳେହି ହିନ୍ଦଳ, ଢେଙ୍କାନାଳରୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ସ୍କୃତିର ପାହାଚ କାର୍ଯ୍ୟକ୍ରମରେ ଆକାଶବାଣୀର ଅବସରପ୍ରାପ୍ତ ଉଦ୍ଘୋଷକ ବସନ୍ତ ମହାନ୍ତିଙ୍କ ସହିତ ଯେଉଁ ସାକ୍ଷାତକାରଟିର ପ୍ରସାରଣ କରାଯାଇଥିଲା ତାହା ତାଙ୍କୁ ବହୁତ ଭଲ ଲାଗିଛି, ତାଙ୍କ ବିଷୟରେ ଅନେକ କଥା ଜାଣିହେଲା ବୋଲି ସେ ଲେଖିଛନ୍ତି। ସେହିଭଳି ଆଉ ଜଣେ ଉଦ୍ଘୋଷକଙ୍କ ସହିତ ସାକ୍ଷାତକାରର ପ୍ରସାରଣ କରିବାକୁ ଶ୍ରୋତାବନ୍ଧୁ ଅନୁରୋଧ କରିଛନ୍ତି।
1: ଶ୍ରୋତାବନ୍ଧୁ ସ୍କୃତିର ପାହାଚ କାର୍ଯ୍ୟକ୍ରମରେ ଉଦ୍ଘୋଷକ ମହାଶୟ ବସନ୍ତ ମହାନ୍ତିଙ୍କ ସାକ୍ଷାତକାର ସମ୍ପର୍କରେ ଆପଣ ଲେଖିଛନ୍ତି, ଯାହା ପ୍ରସାରଣ କରାଯାଇଥିଲା ଏବଂ ଆପଣଙ୍କୁ ବହୁତ ଭଲ ଲାଗିଛି। ଏହି କାର୍ଯ୍ୟକ୍ରମ ଆମର ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ, କାର୍ଯ୍ୟକ୍ରମକୁ ଆଉଥରେ ଶୁଣିପାରିବେ। ତେବେ ଅନ୍ୟାନ୍ୟ ସାକ୍ଷାତକାର ଯାହା ପ୍ରସାରଣ କରିବା ପାଇଁ ଲେଖିଛନ୍ତି, ସମୟ ସୁବିଧା ଦେଖି ଆମେ ପ୍ରସାରଣର ବ୍ୟବସ୍ଥା କରିବୁ।
0: ଲତାହରଣ କାକଟପୁର ପୁରୀରୁ ଲେଖିଛନ୍ତି ଶ୍ରୋତାବନ୍ଧୁ କବିରାଜ ପରିଡ଼ା। ଶ୍ରୋତାବନ୍ଧୁ ଆମକୁ ଦୁଇଟି ଚିଠି ପଠାଇଛନ୍ତି, ବନ୍ଦନା କାର୍ଯ୍ୟକ୍ରମରେ ସେ କିଛି ଗୀତ ଶୁଣିବାକୁ ଚାହୁଁଛନ୍ତି, କିଶୋର ଚକ୍ରରେ କିମ୍ବା ଶିଶୁ ସଂସାର କାର୍ଯ୍ୟକ୍ରମରେ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର, ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ଆଦି ବିଷୟରେ ଆଲୋଚନା କରିବାକୁ ଶ୍ରୋତାବନ୍ଧୁ ପ୍ରସ୍ତାବ ଦେଇଛନ୍ତି। ତେବେ ପୂର୍ବରୁ ସେ ଯୁବବାଣୀର କ୍ୟାମ୍ପସ ବିଚିତ୍ରା କାର୍ଯ୍ୟକ୍ରମରେ କାକଟପୁର ମଙ୍ଗଳା ମହାବିଦ୍ୟାଳୟକୁ ସାମିଲ କରିବା ପାଇଁ ଲେଖିଥିଲେ, ଏପର୍ଯ୍ୟନ୍ତ ତାହା ସମ୍ଭବ ହୋଇପାରି ନାହିଁ। ଆଉ ମଧ୍ୟ ଶ୍ରୋତାବନ୍ଧୁ ଲେଖିଛନ୍ତି ଯଦି ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ଉପରେ କାର୍ଯ୍ୟକ୍ରମମାନ ପ୍ରସାରଣ କରନ୍ତେ ତେବେ ଭଲ ହୁଅନ୍ତା। ସେ ପ୍ରସ୍ତାବ ଦେଇଛନ୍ତି ଯେ ବର୍ଷିଆନ ଅଭିନେତା ପିରୋ ମିଶ୍ରଙ୍କ ସହିତ ଯଦି କିଛି ରେକର୍ଡିଂ ଉପଲବ୍ଧ ଥାଏ ତେବେ ତାହାର ପ୍ରସାରଣ କରନ୍ତୁ। ଆଉ ଏକ ଚିଠିରେ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ସ୍କୃତିର ପାହାଚ କାର୍ଯ୍ୟକ୍ରମରେ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ସୁଧା ମିଶ୍ରଙ୍କ ସହିତ ଯେଉଁ ସାକ୍ଷାତକାରଟିର ପ୍ରସାରଣ କରାଯାଇଥିଲା ତାହା ତାଙ୍କୁ ବହୁତ ଭଲ ଲାଗିଛି। ସେହିଭଳି ସ୍ୱର ନିର୍ଝରରେ ବିଶିଷ୍ଟ ଗାୟକ ଅତୀଶ କୁମାର ମଜୁମଦାରଙ୍କ ସଙ୍ଗୀତମୟ ଜୀବନ ସମ୍ପର୍କରେ ଅନେକ ରୋଚକ ତଥ୍ୟମାନ ଶୁଣିବାକୁ ମିଳିଲା ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି। ଆହୁରି ମଧ୍ୟ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଅନୁଚିନ୍ତା କାର୍ଯ୍ୟକ୍ରମରେ ସୁଲୋଚନା ଦାସ, ନୃସିଂହ ମଲ୍ଲିକ, ମାଳବିକା ରାୟ, ଭୀମସେନ ଦାସ, ଅଖଣ୍ଡାନନ୍ଦ ସରସ୍ୱତୀଙ୍କର ଅନୁଚିନ୍ତାଗୁଡ଼ିକ ବହୁତ ସରସ, ସୁନ୍ଦର ଆଉ ସାବଲୀଳ ହୋଇପାରୁଛି।

0: ପଥିକାରେ ଶନିବାର ଦିନ ବ୍ୟାକରଣ ସମ୍ବନ୍ଧୀୟ ଯେଉଁ ବିଷୟବସ୍ତୁ ଉପରେ ଆଲୋଚନା କରାଯାଉଛି ତାହା ଛାତ୍ରଛାତ୍ରୀଙ୍କ ସମେତ ସମାଜର ସବୁ ବର୍ଗଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇପାରିବ ଏବଂ ବ୍ୟାକରଣ ସମ୍ବନ୍ଧୀୟ ତ୍ରୁଟିକୁ ଅନାୟାସରେ ସଂଶୋଧନ କରିପାରିବ ବୋଲି ସେ ଲେଖିଛନ୍ତି। ଦିବ୍ୟ ଫଳ, ଅଶାନ୍ତ ଗ୍ରହ, ନଷ୍ଟ ଉର୍ବଶୀ, ବାଉଁଶରାଣୀ ଏହି ନାଟକ ଓ ଗୀତନାଟ୍ୟଗୁଡ଼ିକ ଅତ୍ୟନ୍ତ ଚିତାକର୍ଷକ ଆଉ ଉଚ୍ଚକୋଟୀର ହୋଇପାରିଛି ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି। ସେଥିପାଇଁ ସେ ଆମ କେନ୍ଦ୍ରକୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି।
1: ଶ୍ରୋତାବନ୍ଧୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ବିଭିନ୍ନ ପ୍ରସ୍ତାବ ଲେଖି ଚିଠି ଆମକୁ ପଠାଇଛନ୍ତି। ତେବେ ନିୟମିତ ଭାବରେ ଆମର ବିଭିନ୍ନ ମନ୍ଦିର ସମ୍ପର୍କରେ କିଶୋର ଚକ୍ରରେ ପ୍ରସାରଣ କରାଯାଏ, ଯେଉଁ ନିର୍ଦ୍ଦିଷ୍ଟ ବିଷୟ ସମ୍ପର୍କରେ ଲେଖିଛନ୍ତି ଅତୀତରେ ପ୍ରସାରଣ କରାଯାଇଛି। ତଥାପି ଆମେ ଏ ସମ୍ପର୍କରେ କିଶୋର ଚକ୍ରର ପ୍ରଯୋଜିକା ମହାଶୟଙ୍କୁ ଜଣାଇଦେବୁ, ସେ ପ୍ରସାରଣର ବ୍ୟବସ୍ଥା କରିବେ। ଆହୁରି ମଧ୍ୟ ଆପଣ ସାକ୍ଷାତକାରର ପ୍ରସାରଣ କରିବା କଥା ଯାହା ଲେଖିଛନ୍ତି, ଆମ ଅଭିଲେଖାଗାରରେ ଯଦି କୌଣସି ସାକ୍ଷାତକାର ଗଚ୍ଛିତ ଥାଏ ତେବେ ପ୍ରସାରଣର ବ୍ୟବସ୍ଥା କରିବୁ। ବନ୍ଦନା କାର୍ଯ୍ୟକ୍ରମ କଥା ଯାହା ଲେଖିଛନ୍ତି ଏ ସମ୍ପର୍କରେ ସଙ୍ଗୀତ ବିଭାଗକୁ ଜଣାଇଦେବୁ। ବନ୍ଦନାରେ ବିଭିନ୍ନ ଭଜନର ତ ପ୍ରସାରଣ କରାଯାଇଥାଏ ନୂଆ ଏବଂ ପୁରୁଣା ମିଶାଇ କରି, ତେବେ ଏହି ଗୀତ ଯାହା ଲେଖିଛନ୍ତି ତାହା ମଧ୍ୟ ପ୍ରସାରଣ କରାଯିବ। ତେବେ ଶ୍ରୋତାବନ୍ଧୁ ଆଉ ଗୋଟିଏ କଥା, ଦେବସ୍ନାନ ପୂର୍ଣ୍ଣିମା ଠାରୁ ମାନେ ଆସନ୍ତାକାଲିରୁ ଆମର ସ୍ୱତନ୍ତ୍ର ବନ୍ଦନା କାର୍ଯ୍ୟକ୍ରମ ପ୍ରସାରଣ କରାଯିବ, ଆପଣମାନଙ୍କୁ ଶୁଣିବା ପାଇଁ ଅନୁରୋଧ କରୁଛୁ।
0: ସୂର୍ଯ୍ୟମଣି ନାଥ ଲେଖିଛନ୍ତି ହାତୀବାରୀ ସୁକିନ୍ଦା ଯାଜପୁରରୁ। ଶ୍ରୋତାବନ୍ଧୁ ପ୍ରତିଥର ଭଳି ଆମର ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରି ଏହି ଚିଠିଟି ଲେଖିଛନ୍ତି। ଆମର ସମସ୍ତ କାର୍ଯ୍ୟକ୍ରମ ସେ ନିୟମିତ ଭାବରେ ଶୁଣିଆସିଥିବା ଜଣାଇଛନ୍ତି। ବିଶେଷକରି ସେ ଲେଖିଛନ୍ତି ଯେ ମଇ ମାସ 22 ତାରିଖ ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମରେ ଡାକ୍ତର ସିଦ୍ଧାର୍ଥ ଦାସ ମହୋଦୟ ଚକ୍ଷୁର ରେଟିନା ବିଷୟରେ ଖୁବ୍ ଉପଯୋଗୀ ତଥ୍ୟ ପ୍ରଦାନ କରିଥିଲେ, ସେଥିପାଇଁ ସେ ଡାକ୍ତର ମହାଶୟଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ନାରୀମହଲ କାର୍ଯ୍ୟକ୍ରମରେ ବରିଷ୍ଠ ମନସ୍ତତ୍ତ୍ୱବିତ୍ ପ୍ରଫେସର ଡାକ୍ତର ଗୀତିକା ପଟ୍ଟନାୟକ ମହୋଦୟା ଯୁବଶକ୍ତି ମଧ୍ୟରେ ବଢ଼ୁଥିବା ମାନସିକ ଚାପ ବିଷୟରେ ଅତ୍ୟନ୍ତ ମୂଲ୍ୟବାନ ତଥ୍ୟ ରଖିଥିଲେ, ସେଥିପାଇଁ ସେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତୃପ୍ତି ଦାସଙ୍କ କଣ୍ଠରେ ବିଭିନ୍ନ ଗୀତ ଶୁଣିବାକୁ ମିଳିଲା, ସେହି ଗୀତଗୁଡ଼ିକ ଶୁଣିବାକୁ ତାଙ୍କୁ ଭଲ ଲାଗେ ବୋଲି ସେ ଲେଖିଛନ୍ତି। ସେହିଭଳି ମଇ ମାସ 25 ତାରିଖ କଥିକାରେ ଡକ୍ଟର ଶ୍ୟାମସୁନ୍ଦର ମିଶ୍ର ମହୋଦୟ ଓଡ଼ିଆ ସାହିତ୍ୟରେ ହାସ୍ୟ ବ୍ୟଙ୍ଗ କମିଯାଉଛି ଏହି ସମ୍ପର୍କରେ ମନଛୁଆ ଆଲୋଚନା କରିଥିଲେ, ସେଥିପାଇଁ ସେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।
1: ଶ୍ରୋତାବନ୍ଧୁ ପ୍ରତିଥର ପରି ଏଥର ମଧ୍ୟ ଆପଣ ଆମକୁ ପ୍ରଶଂସା ପତ୍ରଟିଏ ପଠାଇଛନ୍ତି, ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି, ବହୁତ ବହୁତ ଧନ୍ୟବାଦ ଜଣାଉଛୁ ଆପଣଙ୍କୁ।
0: ଶ୍ରୋତାବନ୍ଧୁ ନିରାକର ପଣ୍ଡା ଲେଖିଛନ୍ତି ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ SMS ମାଧ୍ୟମରେ ପ୍ରସାରିତ ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମଟି ଖୁବ୍ ସୁନ୍ଦର ହୋଇପାରୁଛି, ଏହି କାର୍ଯ୍ୟକ୍ରମକୁ ସେ SMS କରିବାକୁ ଚାହୁଁଛନ୍ତି, ତେବେ କିଭଳି କରିପାରିବେ ଜଣାଇବାକୁ ଅନୁରୋଧ କରିଛନ୍ତି। ଯେତେଥର ଏ ସମ୍ପର୍କରେ ପ୍ରଶ୍ନ କଲେ ମଧ୍ୟ ସେ ତାର ଉତ୍ତର ପାଇପାରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ଆହୁରି ମଧ୍ୟ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଏହି କାର୍ଯ୍ୟକ୍ରମର ପ୍ରସାରଣ ଆରମ୍ଭରୁ ବା ଶେଷରେ ଯଦି SMS କିଭଳି କରାଯିବ ସେ ସମ୍ପର୍କରେ କୁହାଯାଆନ୍ତା ତାହେଲେ ତାଙ୍କ ଭଳି ଅନେକ ଶ୍ରୋତା ଉପକୃତ ହୋଇପାରନ୍ତେ।
1: ଶ୍ରୋତାବନ୍ଧୁ ଆପଣଙ୍କୁ ଆମେ ଏହି ଆପଣଙ୍କ ଚିଠି ମଞ୍ଚରୁ ବହୁତ ଥର ମଞ୍ଜୁଳ ମଧ୍ୟାହ୍ନର ଫୋନ୍ ନମ୍ଘର ଏବଂ ଚିରହରିତ କାର୍ଯ୍ୟକ୍ରମରେ SMS ଦେବା ପାଇଁ ଯେଉଁ ଫୋନ୍ ନମ୍ଘର ରହିଛି କହିସାରିଛୁ, ଆପଣ ବୋଧହୁଏ ଆମର ଏହି ଆପଣଙ୍କ ଚିଠି କାର୍ଯ୍ୟକ୍ରମ ଶୁଣିପାରି ନାହାନ୍ତି। ତେବେ ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମ ଆରମ୍ଭରୁ ହିଁ ଆମର ଯିଏ ଉଦ୍ଘୋଷକ ରହିଥାନ୍ତି ସେମାନେ ଫୋନ୍ ନମ୍ଘରଟି ଘୋଷଣା କରିଥାନ୍ତି ଏବଂ SMS କିପରି କରିବେ ତାହା ମଧ୍ୟ କହିଥାନ୍ତି। ତଥାପି ଆପଣଙ୍କୁ ଆଉ ଥରେ କହି ରଖୁଛୁ, ଆପଣ ଆମର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ହେଲେ ପ୍ରଥମେ ଆପଣ ଟାଇପ୍ କରିବେ ACTC, ତାପରେ ସ୍ପେସ୍ ଦେଇ ଗୀତର ନାଁ, ତାପରେ ପୁଣି ସ୍ପେସ୍ ଦେବେ, ଗୀତଟି ଯେଉଁ ଚଳଚ୍ଚିତ୍ରରୁ ଆସିଛି ବା ଆଲବମ୍ରୁ ଆସିଛି ତାହା ଲେଖିବେ, ତାପରେ ନିଜର ନାଁ, ଗାଁ, ଠିକଣା ଦେଇ ଫୋନ୍ ନମ୍ଘର ଯାହା ରହିଛି 0949596310 ଏହି ନମ୍ଘରରେ ପଠାଇ ପାରିବେ। ବହୁତ ବହୁତ ଧନ୍ୟବାଦ ଆମର କାର୍ଯ୍ୟକ୍ରମକୁ ପସନ୍ଦ କରୁଥିବାରୁ।
0: ଶ୍ରୋତାବନ୍ଧୁ ନରେନ୍ଦ୍ର ମହାକୁଡ ଲେଖିଛନ୍ତି ବାସୁଦେବପୁର ଭଦ୍ରକରୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଆମ କେନ୍ଦ୍ରରୁ ପ୍ରସାରିତ ସମସ୍ତ କାର୍ଯ୍ୟକ୍ରମ ଶିକ୍ଷଣୀୟ, ହୃଦୟସ୍ପର୍ଶୀ ଆଉ ମନଛୁଆ ହୋଇପାରୁଛି, ତେବେ ବନ୍ଦନା, ଅନୁଚିନ୍ତା, ଗୀତ ଗୀତିକା, SMS ମାଧ୍ୟମରେ ଅନୁରୋଧର ଗୀତ କାର୍ଯ୍ୟକ୍ରମ, ନାରୀ ମହଲ, ପ୍ରତିଦିନର ଯୁବବାଣୀ କାର୍ଯ୍ୟକ୍ରମ, ମୋ ପସନ୍ଦ ଆଉ ସ୍କୃତିର ପାହାଚ କାର୍ଯ୍ୟକ୍ରମ ତାଙ୍କର ପ୍ରିୟ କାର୍ଯ୍ୟକ୍ରମ, ଆକାଶବାଣୀରୁ ପ୍ରସାରିତ ସମସ୍ତ କାର୍ଯ୍ୟକ୍ରମ ତାଙ୍କୁ ଭଲ ଲାଗେ ବୋଲି ସେ ଲେଖିଛନ୍ତି। ସେ ଦୀର୍ଘ 25 ବର୍ଷ ହେଲା ଆମର ବିଭିନ୍ନ କାର୍ଯ୍ୟକ୍ରମ ଶୁଣିଆସୁଥିବା ଲେଖିଛନ୍ତି।
1: ଶ୍ରୋତାବନ୍ଧୁ ଆମର ବିଭିନ୍ନ କାର୍ଯ୍ୟକ୍ରମକୁ ପସନ୍ଦ କରି ଆପଣ ଲେଖିଛନ୍ତି, ସକାଳର ବନ୍ଦନା ହେଉ, ଗୀତ ଗୀତିକା ହେଉ ବା ଯୁବବାଣୀ କାର୍ଯ୍ୟକ୍ରମ ନିୟମିତ ଶୁଣୁଛନ୍ତି ଏବଂ ଆମର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି, ଯେମିତିକି ମୋ ପସନ୍ଦ କାର୍ଯ୍ୟକ୍ରମ, ସେ ସମ୍ପର୍କରେ ଲେଖିଛନ୍ତି। ବହୁତ ବହୁତ ଧନ୍ୟବାଦ ଜଣାଉଛୁ ଆମ ସହ ଏମିତି ଯୋଡ଼ି ହୋଇ ରହିଥିବାରୁ।
0: ଶ୍ରୋତାବନ୍ଧୁ ରାମଚନ୍ଦ୍ର ସାହୁ ଲେଖିଛନ୍ତି ବଡ଼ମଙ୍ଗଳପୁର ଧର୍ମଶାଳା ଯାଜପୁରରୁ। ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସେ ଆମକୁ ଲେଖିଛନ୍ତି, ଅନୁଚିନ୍ତା କାର୍ଯ୍ୟକ୍ରମରେ ମହାଶୟ ତରୁଣକାନ୍ତି ରାଉତଙ୍କ ଉପସ୍ଥାପନା ତାଙ୍କୁ ଭଲ ଲାଗିଛି, ସେଥିପାଇଁ ସେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର ଅହେତୁକ ଭୟ

0: ସମ୍ବନ୍ଧରେ ସୁଚିନ୍ତିତ ପରାମର୍ଶ ସହିତ ନିରାକରଣର ଉପାୟ ସମ୍ପର୍କରେ ଆଲୋଚନା କରିଥିଲେ। ସେଥିପାଇଁ ସେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। କଥିକାରେ ଭୁଲିବାର କଳା ଏ ସମ୍ପର୍କରେ ଡକ୍ଟର ପ୍ରସନ୍ନ କୁମାର ବରାଳ ମହାଶୟ ଅତି ସୁନ୍ଦର ଭାବରେ ବୁଝାଇଥିଲେ। ସେଥିପାଇଁ ମହାଶୟଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି। ନାଟକ କପେ ଚା ଏହି ନାଟକଟି ତାଙ୍କୁ ଭଲ ଲାଗିଛି। ଏହି ନାଟକଟି ଆଦର୍ଶ ଜୀବନର କଥାବସ୍ତୁ ଉପରେ ପ୍ରସ୍ତୁତ ହୋଇଥିଲା। ସେଥିପାଇଁ ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ କଳାକାରଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ତେବେ ସେ ଲେଖିଛନ୍ତି ଯେ ଫେବୃୟାରୀ ମାସ 5 ତାରିଖରେ ବନ୍ଦନାର ଶେଷ ଗୀତ ସମବେତ କଣ୍ଠରେ ଶୁଣିବାକୁ ମିଳିଲା। ପ୍ରସାରଣ ସମୟରେ ଉପସ୍ଥାପକ ଏକ ତ୍ରୁଟି କରିଥିବା ସମ୍ପର୍କରେ ସେ ଆମକୁ ଲେଖିଛନ୍ତି। ଗୀତିକାରଙ୍କର ନାଁ ଭୁଲରେ ଉପସ୍ଥାପନା କରାଯାଇଥିବା ସେ ଲେଖିଛନ୍ତି। କଥିକ କାର୍ଯ୍ୟକ୍ରମରେ ଚିତ୍ରିତ ତାଳପତ୍ର ପୋଥି ଏ ସମ୍ପର୍କରେ ଡକ୍ଟର ଭାଗ୍ୟଲିପି ମଲ୍ଲ ମହାଶୟ ଅନେକ ତଥ୍ୟ ସମ୍ଭଳିତ ଆଧ୍ୟାତ୍ମିକ ଆଲୋଚନା କରିଥିଲେ। ସେଥିପାଇଁ ସେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।
1: ଶ୍ରୋତାବନ୍ଧୁ, ଆମର ବିଭିନ୍ନ କାର୍ଯ୍ୟକ୍ରମ କଥା ଲେଖିଛନ୍ତି ଯାହା ଆପଣଙ୍କୁ ଭଲ ଲାଗିଛି, ଯେମିତିକି ଆମର ସ୍ୱାସ୍ଥ୍ୟ, ଅନୁଚିନ୍ତା କାର୍ଯ୍ୟକ୍ରମ ଏବଂ କଥିକା କାର୍ଯ୍ୟକ୍ରମ। ତାରିଖ ବି ଲେଖିଛନ୍ତି, ବିଶେଷଜ୍ଞଙ୍କ ନାଁ ଲେଖିଛନ୍ତି, ଯେଉଁ ଆଲୋଚନା କରାଯାଇଥିଲା ବିଷୟବସ୍ତୁ ସମ୍ପର୍କରେ ଲେଖିଛନ୍ତି। ତେବେ ଯେଉଁ ତ୍ରୁଟି ସମ୍ପର୍କରେ ଲେଖିଛନ୍ତି ବନ୍ଦନା କାର୍ଯ୍ୟକ୍ରମରେ, ଆମର ଉଦ୍ଘୋଷଣା ଜନିତ ତ୍ରୁଟି ଥିଲା, ଆପଣ ଠିକ୍ ଲେଖିଛନ୍ତି ଏବଂ ଆମେ ମଧ୍ୟ ଏ ସମ୍ପର୍କରେ ଅବଗତ।
0: ଅମ୍ବରୀଶ ପରିଡ଼ା, ମନୋରମା ସାମନ୍ତରାୟ, ଲୋପାମୁଦ୍ରା ପରିଡ଼ା, ସଞ୍ଜୟ କୁମାର ପରିଡ଼ା ଲେଖିଛନ୍ତି ରଘୁନାଥପୁର ରଙ୍କାଳ ଆର୍କେପାଟଣା କେନ୍ଦ୍ରାପଡ଼ାରୁ। ସେମାନେ ଲେଖିଛନ୍ତି ଯେ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଯେଉଁ ସିଧା ପ୍ରସାରଣ କରାଯାଇଥିଲା ତାହା ତାଙ୍କୁ ଭଲ ଲାଗିଛି। ଏଥିରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣିବାକୁ ମିଳିଲା, ଯାହା ସେମାନଙ୍କୁ ବହୁତ ଭଲ ଲାଗିଛି।
1: ଶ୍ରୋତାବନ୍ଧୁ, ଆପଣ ସମସ୍ତେ ମିଳିତ ଭାବରେ ଚିଠି ଲେଖିଛନ୍ତି ଏବଂ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ଆକାଶବାଣୀ ଦିଲ୍ଲୀରୁ ଆମେ ରିଲେ କରି ଯେଉଁ କାର୍ଯ୍ୟକ୍ରମର ପ୍ରସାରଣ କରିଥିଲୁ ଆପଣଙ୍କୁ ଭଲ ଲାଗିଛି, ବହୁତ ବହୁତ ଧନ୍ୟବାଦ ଆପଣ ସମସ୍ତଙ୍କୁ।
0: ଶ୍ରୋତାବନ୍ଧୁ ଅରୁଣ କୁମାର ବେହେରା ଲେଖିଛନ୍ତି ଘାସିବର ଜେନାପୁର ଯାଜପୁରରୁ। ଶ୍ରୋତାବନ୍ଧୁ ଅଭିଯୋଗ କରିଛନ୍ତି ଯେ ସକାଳର ବନ୍ଦନାରେ ପୁରୁଣା ଗୀତଗୁଡ଼ିକ ଆଉ ସ୍ଥାନ ପାଉନାହିଁ, ନୂଆ ସହିତ ପୁରୁଣା ଗୀତର ପ୍ରସାରଣ କରନ୍ତୁ।
1: ଶ୍ରୋତାବନ୍ଧୁ, ଆମର ଏହି ଆପଣଙ୍କ ଚିଠି କାର୍ଯ୍ୟକ୍ରମକୁ କେବଳ ଆମର କାର୍ଯ୍ୟକ୍ରମ ସମ୍ପର୍କରେ ଚିଠି ଲେଖିବା ପାଇଁ ଆମେ ଅନୁରୋଧ କରୁଛୁ। ତେବେ ବନ୍ଦନା କାର୍ଯ୍ୟକ୍ରମ କଥା ଯାହା ଲେଖିଛନ୍ତି, ପୁରୁଣା ଭୋଜନର ସ୍ଥାନ ଦିଆଯାଇଥାଏ, ନୂଆ ସହିତ ପୁରୁଣା ମିଶାଇ କରି ଦିଆଯାଇଥାଏ ଏବଂ ଏଇଟିକି ପୂର୍ବରୁ କହିଲୁ ଦେବସ୍ନାନ ପୂର୍ଣ୍ଣିମାଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଆମର ସ୍ୱତନ୍ତ୍ର ବନ୍ଦନା କାର୍ଯ୍ୟକ୍ରମର ତ ପ୍ରସାରଣ କରାଯିବ, ଆପଣ ସମସ୍ତଙ୍କୁ ଶୁଣିବା ପାଇଁ ଅନୁରୋଧ କରୁଛୁ। ଶ୍ରୋତାବନ୍ଧୁ, ଚିଠି ଦେଖୁ ଦେଖୁ ସମୟ ଆମକୁ ଇସାରା ଦେଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ। କିନ୍ତୁ କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆମର ଠିକଣା ସମ୍ପର୍କରେ ଏହି ସୂଚନା।
0: ଆମକୁ ଚିଠି ଲେଖିବାର ଠିକଣା ହେଉଛି ଆପଣଙ୍କ ଚିଠି ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 7530001।
1: ଆମର ମେଲ୍ ଆଇଡିଟି ହେଉଛି
0: aircotak@gmail.com।
1: ପ୍ରତ୍ୟେକଙ୍କୁ ଆମେ ଶୁଭକାମନା ଜଣାଇ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
0: ନମସ୍କାର।
2: ଶୁଣିଥିଲେ ଆପଣଙ୍କ ଚିଠି। ଉପସ୍ଥାପନା କରିଥିଲେ ପ୍ରଜ୍ଞା ପାରମିତା ସାହୁ ଏବଂ ସହ ଉପସ୍ଥାପନା କରିଥିଲେ ଜ୍ଞାନ ରଞ୍ଜନ ସାମନ୍ତରାୟ। ଶ୍ରୋତାମାନଙ୍କୁ ଏଠି ଜଣାଇ ଦେଉଛୁ ଅପରାହ୍ନ 4ଟାରେ ପ୍ରଚାର କରିବ ଆକାଶବାଣୀରୁ କୃଷି ଶିକ୍ଷା। ଏଥିରେ ବିଷୟ ରହିଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ କୃଷି ବୃତ୍ତି ଶିକ୍ଷା। ଏ ସମ୍ପର୍କରେ ଆଲୋଚନା କରିବେ ଡକ୍ଟର ମହାମାୟା ପ୍ରସାଦ ନାୟକ। ରାତି 8ଟାରେ ଆଜି ପ୍ରଚାର କରିବ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତରଣ।

ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ଆକାଶବାଣୀ କଟକ ସମୟ ଦିନ 10:10 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ